କୁମାର କିଲ, କୈଳାସ ଚନ୍ଦ୍ର କିଲ, ଭରତ ଚନ୍ଦ୍ର ପାତ୍ର, ମହମ୍ମଦପୁର ବିଲହାଟ କଟକରୁ। ଆପଣମାନେ ଶୁଣିବାକୁ ଚାହିଁଛନ୍ତି ଉଦିତ ନାରାୟଣ ଗାଇଥିବା ଏହି ଗୀତଟିକୁ, ଯାହାକୁ ରଚନା କରିଛନ୍ତି ଅରୁଣ କୁମାର ମନ୍ତ୍ରୀ।

ପରବର୍ତ୍ତୀ ସେମିଷ୍ଟର କୁ ଦେଇଛନ୍ତି ଗୁରୁଦତ୍ତ ମହାନ୍ତି ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ଛକ ପୁରୀରୁ। ଆପଣ ଶୁଣିବାକୁ ଚାହିଁଛନ୍ତି ପଦ୍ମାଳୟା ଗରବଡ଼ୁ ଗାଇଥିବା ଏହି ଗୀତଟିକୁ। ଆପଣଙ୍କୁ ଗୀତଟିକୁ ଶୁଣାଇ ଦେଉଛୁ। ଗୀତଟିକୁ ରଚନା କରିଛନ୍ତି ନଦିଆ ବିହାରୀ ମହାନ୍ତି।

ପରବର୍ତ୍ତୀ ଗୀତଟିକୁ ଶୁଣିବା ପାଇଁ ଅନୁରୋଧ କରିଛନ୍ତି ସୁନିତା ପୃଷ୍ଟି ଗୋପପୁର ନିଶ୍ଚିତ କୋଇଲିରୁ। ଆପଣମାନେ ଶୁଣିବାକୁ ଚାହିଁଛନ୍ତି କୁମାର ବାପି ଗାଇଥିବା ଏହି ଗୀତଟିକୁ, ଯାହାକୁ ରଚନା କରିଛନ୍ତି ଅରୁଣ କୁମାର ମନ୍ତ୍ରୀ।

0: ଜିଏସ୍ଟି କାଉନ୍ସିଲ୍ ବୀମା ଉପରେ ଲାଗୁ ହେବାକୁ ଥିବା 18% ଟ୍ୟାକ୍ସକୁ ହ୍ରାସ କରି 0% କରିଦିଆଯାଇଛି। ଏହାଫଳରେ ଜୀବନ ବୀମା କରିବାକୁ ଥିଲେ ଏବେ କେବଳ ଇନ୍ସୁରାନ୍ସର ପ୍ରିମିୟମ୍ ହିଁ ଦେବାକୁ ହେବ ଏବଂ ଏହା ଉପରେ କୌଣସି ଅତିରିକ୍ତ ଟ୍ୟାକ୍ସ ଦେବାକୁ ପଡ଼ିବ ନାହିଁ। ଯେଉଁମାନେ ସ୍ୱାସ୍ଥ୍ୟ ବୀମା କରିବାକୁ ଚାହୁଁଛନ୍ତି ତାଙ୍କ ପାଇଁ ବହୁତ ଲାଭପ୍ରଦ ହେବ, କାହିଁକି ନା ଆଗରୁ LIC ରିହାତି ମିଳିଥିଲା, ଆଉ ଏବେ GST ହଟିଯିବା କାରଣରୁ ବୀମା କରୁଥିବା ଲୋକଙ୍କ ପାଇଁ ଏହା ବହୁତ ଫଳପ୍ରଦ ହେବ।
1: ପରବର୍ତ୍ତୀ ଗୀତଟିକୁ ଶୁଣିବା ପାଇଁ ଅନୁରୋଧ କରିଛନ୍ତି କବିତା ମିଶ୍ର, CDA କଟକ ସେକ୍ଟର 9। ଆପଣ ମହମ୍ମଦ ଅଜିଜ ଏବଂ ନିବେଦିତାଙ୍କ କଣ୍ଠରେ ଏହି ଗୀତଟିକୁ ଶୁଣିବା ପାଇଁ ଅନୁରୋଧ କରିଛନ୍ତି। ଆଲବମ୍ର ନାଁ ହେଉଛି ଏହି ବୋଧେ ଭଲ ପାଇବା।

ଆକାଶବାଣୀ କଟକ ଆଜି ମଙ୍ଗଳବାର 1948 ଶତାବ୍ଦ ବୈଶାଖ 15 ଦିନ ଇଂରେଜୀ 2026 ମସିହା ମଇ ମାସର 5 ତାରିଖ ସମୟ ସକାଳ 5:58 ଆମର ପ୍ରିୟ ଶ୍ରୋତାବନ୍ଧୁଙ୍କୁ ପ୍ରଭାତୀ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଆପଣ ଶୁଣିପାରୁଛନ୍ତି।

ଭୟଣ୍ଟୁ କହିଛନ୍ତି, ବୁଦ୍ଧି ବା ସୁଯୋଗ ବଳରେ ନୁହେଁ, କେବଳ ଏକାଗ୍ରତା ଓ ଅଧ୍ୟବସାୟ ବଳରେ ହିଁ ସଫଳତା ହାସଲ କରିହୁଏ। ଆକାଶବାଣୀ କଟକ ସମୟ ସକାଳ 6ଟା ବଜିବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଆକାଶବାଣୀ କଟକ ଆରମ୍ଭ କରୁଛୁ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଆଜିର ବନ୍ଦନାର ପ୍ରଥମ ଭକ୍ତିଗୀତ ଗାଇଛନ୍ତି ପ୍ରୀତିନନ୍ଦା ରାଉତରାୟ। ଶିଳ୍ପୀଙ୍କ କଣ୍ଠରେ ଗୌରହରି ଦଳାଇଙ୍କ ରଚନା। ଦୂରିତ ନାସିନୀ ମାଗଦନୁଜ ଦଳିନୀ ଚରଣୀ ଶରଣ ଦିଅ ନମୋ ନାରାୟଣୀ।

ବନ୍ଦିନୀର ପରବର୍ତ୍ତୀ ଭକ୍ତିଗୀତ ପ୍ରେମଲତା ସାମଲଙ୍କ ରଚନାରୁ ପ୍ରଥମ ଅରୁଣ ପ୍ରଥମ ସକାଳୀ ପ୍ରଥମ ପ୍ରଣତି କ୍ଷୀନ ଚରଣ ଯୁଗଳ ପ୍ରୀତି ପିୟୁଷକୁ ଆହେ ମୋର ଭଗବାନ। କଣ୍ଠ ତାନସିନ ସିଂହ।

କିଭୁଲି ବି ତାଙ୍କ ଗୁଣ ହେ କିଭୁଲି ବି ତାଙ୍କ ଗୁଣ ବଖାଣି ବସିଲେ ସବୁ ଗୁଣଯାକ ରାତିଟା ପାହି ପଜାଣ। ରାଜଶ୍ରୀ ରଥଙ୍କ କଣ୍ଠରେ ରବିନାରାୟଣ ସେନାପତିଙ୍କ ରଚନା।

ଶୁଣୁଛନ୍ତି ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ କଟକ କେନ୍ଦ୍ରରୁ। ପରବର୍ତ୍ତୀ ଭକ୍ତିଗୀତ ଗାଇଛନ୍ତି ନବକିଶୋର ମିଶ୍ର। ଦେଖୁ ଦେଖୁ ସରି ଯାଉଛି ମନ ବସି ଭାଳୁ ଥାକିରି, ତୁଣ୍ଡେ ଗୋବିନ୍ଦ ନାମ ଧରି ତୁ ଦଣ୍ଡେ ହେଲେ ତୁହିରେ। ଗୌରଚରଣ ଅଧିକାରୀଙ୍କ ରଚନା।

ଲୋକଇଲି କଳାଶ୍ରୀ ମୁଖକୁ ମୁଁ ପୋଛଇ କେବେ ପାଦ ତଳେ ଠାବ ଦେବୀ ରମାସାଇ ବିଚ୍ଛନ୍ଦ ଚରଣ ପଟ୍ଟନାୟକଙ୍କ ରଚନାରେ କଣ୍ଠଦାନ କରିଛନ୍ତି ନିୟତି ଅଧିକାରୀ।

ରାମ ରାଘବ ହେ କେବେ ତୁମ୍ଭ ଦୟା ହେବ, ଆହେ ରଘୁପତି ତୁମ୍ଭର ମୂରତି କେବେ ଏ ଜୀବ ଦିନ ଦେଖିବ। ପ୍ରଭାକର ପାଣିଗ୍ରାହୀଙ୍କ ରଚନାରୁ ଆଜିର ବନ୍ଦନାର ଶେଷ ଭକ୍ତି ଅର୍ଘ୍ୟ ସମବେତ କଣ୍ଠରେ।

ମହାଭାରତର ଖଳନାୟକ ମହାମାନୀ ଦୁର୍ଯ୍ୟୋଧନ ଭଗବାନ ଶ୍ରୀକୃଷ୍ଣଙ୍କୁ ଥରେ କହିଥିଲେ, ଜାନାମି ଧର୍ମ ନଚମେ ପ୍ରବୃତ୍ତି, ଜାନାମି ଅଧର୍ମ ନଚମେ ନିବୃତ୍ତି, ତୋୟା ହୃଷିକେଶ ହୃଦି ସ୍ଥିତେନ ଯଥା ନିଯୁକ୍ତସି ତଥା କରୋମି। ଆମ୍ଭେମାନେ ସମସ୍ତେ ପ୍ରାୟ ଦୁର୍ଯ୍ୟୋଧନଙ୍କର ପନ୍ଥା ଗ୍ରହଣ କରିବାକୁ ଆଗ୍ରହୀ। ମଣିଷ ମାତ୍ରେ ହିଁ ପ୍ରବୃତ୍ତିର ଦାସ। ମନ ଇନ୍ଦ୍ରିୟ ଯାହା ଇଚ୍ଛା କରିବେ ତାହା ପୂରଣ କରିବାକୁ ଆମେ ଆଗଭର ହୋଇ ବାହାରିପଡ଼ୁ। ତାଦ୍ୱାରା ଆମେ ଧର୍ମ ମାର୍ଗରେ ଯାଉଛୁ କି ଅଧର୍ମ ମାର୍ଗରେ ଯାଉଛୁ ତାହା ବିଚାର କରିନଥାଉ। ଆବଶ୍ୟକ ପଡ଼ିଲେ ଦୋଷ ଦେଉ ଭଗବାନଙ୍କୁ। ଭଗବାନ ଆମ ହୃଦୟ କନ୍ଦରରେ ବସି ରହିଛନ୍ତି। ସେ ଯାହା ନିର୍ଦ୍ଦେଶ ଦେଉଛନ୍ତି ଆମେ ସେ ଅନୁଯାୟୀ କାମ କରୁଛୁ। ଆମେ କେବେ ହେଲେ ଚିନ୍ତା କରୁନାହୁଁ ଯେ ଭଗବାନ କେବଳ ମନର କାମନା ପୂରଣ କରିବାକୁ କହୁଛନ୍ତି ନା ତା ସହିତ ବିବେକକୁ ପଚାରିବାକୁ ମଧ୍ୟ ନିର୍ଦ୍ଦେଶ ଦେଉଛନ୍ତି। ବିବେକକୁ ପଚାରି କାମ କଲେ କେହି କେବେ ଅଧର୍ମ ମାର୍ଗରେ ଯାଇପାରିବ ନାହିଁ। ମନକୁ ପଚାରି କାମ କଲେ ଭୁଲରୁ ରକ୍ଷା ପାଇବା ପାଇଁ ମନ ଆଉ କେତେକ ତର୍କଣାକୁ ଆଣି ରକ୍ଷା କରିବା ପାଇଁ ଚେଷ୍ଟା କରିବ। ଏ ସମ୍ପର୍କରେ ଏକ ସୁନ୍ଦର କାହାଣୀ ରହିଛି। ପୂର୍ବକାଳରେ କାଶୀନଗରରେ ଜଣେ ପଣ୍ଡିତ ବ୍ରାହ୍ମଣ ବାସ କରୁଥିଲେ। ବହୁ ଶାସ୍ତ୍ର ଅଧ୍ୟୟନ କରିଥିବାରୁ ପାଣ୍ଡିତ୍ୟ ନେଇ ତାଙ୍କର ଅଭିମାନ ରହିଥିଲା। ତାଙ୍କର ଗୋଟିଏ ସୁନ୍ଦର ଫଳ ବଗିଚା ଥିଲା। ପ୍ରତିଦିନ ଅପରାହ୍ନରେ ପଣ୍ଡିତେ ବଗିଚାକୁ ବୁଲିବାକୁ ଯାଉଥିଲେ। ବାଟରେ ଯାଉଥିବା ବାଟୋଇମାନେ ବଗିଚାଟି ଫୁଲ ଫଳରେ ଭରା ଦେଖି ପଣ୍ଡିତଙ୍କର ପ୍ରଶଂସା ନ କରି ରହିପାରୁନଥିଲେ। ପ୍ରଶଂସା ଶୁଣି ପଣ୍ଡିତଙ୍କର ଛାତି କୁଣ୍ଢେମଟ ହୋଇଯାଉଥିଲା। ପ୍ରଶଂସାକାରୀକୁ ପାଖକୁ ଡାକି ସେ ଆଙ୍ଗୁଠି ଦେଖାଇ କହୁଥିଲେ, ଇଏ ଯେଉଁ ସେଉ ଗଛଗୁଡ଼ିକ ଦେଖୁଛ ମୁଁ କାଶ୍ମୀରରୁ ଆଣିଛି, ଏ ଆମ୍ବ ଗଛ ସବୁ ଦାକ୍ଷିଣାତ୍ୟରୁ ବାଛି ବାଛି ଆଣିଛି। ଦିନକର କଥା, ସଞ୍ଜ ନଇଁ ଆସୁଛି। ପଣ୍ଡିତେ ଦେଖିଲେ ବଗିଚାର ବାଡ଼ ଭାଙ୍ଗି ଗୋଟିଏ ଓଲେଇ ଗାଈ ବଗିଚାରେ ପଶିଲା। ପଣ୍ଡିତେ କ୍ରୋଧାନ୍ୱିତ ହୋଇଗଲେ। ପାଖରେ ପଡ଼ିଥିବା ଏକ ବାଉଁଶ ଠେଙ୍ଗା ଧରି ଗୋଡ଼େଇଲେ ଏବଂ ଗାଈଟି କଣ୍ଟା ବାଡ଼ରେ ଛନ୍ଦି ହୋଇଯିବା ଅବସ୍ଥାରେ ତା ପିଠିରେ ଜୋରରେ ପ୍ରହାର କରି କହୁଥାନ୍ତି, ଆଉ ଦିନେ ମୋ ବଗିଚାକୁ ଆସିବୁ ତ ତୋତେ ମାରୁ ମାରୁ ମାରିଦେବି। ସତକୁ ସତ ଗାଈଟି ତଳେ ପଡ଼ିଗଲା, ତାର ପ୍ରାଣବାୟୁ ଉଡ଼ିଗଲା। ପଣ୍ଡିତେ ଏପାଖ ସେପାଖ ଦେଖିଲେ, କୁଆଡ଼େ କେହି ଲୋକବାକ ନାହାନ୍ତି। ମଲା ଗାଈଟିକୁ ଘୋଷାରି ଘୋଷାରି ନେଇ ବଗିଚାରେ ଖୋଳାଯାଇଥିବା ଏକ ଗାତରେ ପକାଇ ଦେଇ ଏବଂ ଫାଉଡ଼ା ଆଣି ତା ଉପରେ ମାଟି ଘୋଡ଼େଇ ଦେଲେ। ଆପଣା ହାତରେ ଗାଈଟିକୁ ମାରିଛନ୍ତି, ଗୋହତ୍ୟା ପାପ କଥା ତାଙ୍କ ମନକୁ ଆସିଗଲା। ଶାସ୍ତ୍ରରୁ ଆପ୍ତ ବାକ୍ୟ ଉଦ୍ଧାର କରି କହିଲେ, ଗାଈକୁ ମୋ ହାତ ମାରିଛି, ହସ୍ତର ଦେବତା ହେଉଛନ୍ତି ଇନ୍ଦ୍ର, ତେଣୁ ଗୋହତ୍ୟା ଦୋଷ ଲାଗିବ ଇନ୍ଦ୍ର ଦେବତାଙ୍କୁ। ସଙ୍ଗେ ସଙ୍ଗେ ଇନ୍ଦ୍ର ଦେବତା ମଣିଷ ରୂପରେ ସେଠାରେ ଉଭା ହୋଇ ବ୍ରାହ୍ମଣକୁ ପ୍ରଶଂସା କରି କହିଲେ, ପଣ୍ଡିତ ମହାଶୟ, ଏତେ ସୁନ୍ଦର ବଗିଚା କିଏ କରିଛି, ଏତେ ସୁନ୍ଦର ଫୁଲ ଫଳ ଗଛ କିଏ ଲଗେଇଛି। ପଣ୍ଡିତେ ଗୋହତ୍ୟା କଥା ଭୁଲିଯାଇ ଆନନ୍ଦ ଗଦଗଦ ହୋଇଗଲେ ଏବଂ କହିଲେ, ଆଉ କିଏ କରିବ, ମୁଁ କରିଛି। ମୋର ଏ ହାତରେ ମୁଁ ବଗିଚାର ସବୁ ଗଛ ଆଣିଛି ଏବଂ ଏଠାରେ ମଧ୍ୟ ଲଗେଇଛି। ଏଥର ଇନ୍ଦ୍ର ଦେବତା ନିଜ ରୂପରେ ଉଭା ହୋଇ କହିଲେ, ଗଛ ଲଗାଇଛି ତୁମ ହାତ, ବଗିଚା ତିଆରି କରିଛି ତୁମ ହାତ, ବାହା ବାହା ନବ ତୁମେ, ଆଉ ଗାଈକୁ ମାରିଛି ତୁମ ହାତ, ଗୋହତ୍ୟା ଦୋଷରେ ଭାଗି ହେବେ ଇନ୍ଦ୍ର ଦେବତା ନା। ବାହ ପଣ୍ଡିତେ, ତୁମ ଧର୍ମ ଅଧର୍ମ ପ୍ରବୃତ୍ତି ନିବୃତ୍ତି ସବୁ ଧରା ପଡ଼ିଗଲା।

ଦ୍ୱାରକାରୁ ଫେରି ଅର୍ଜୁନ ଶୋକରେ ଭାଙ୍ଗି ପଡ଼ୁଥିଲେ। ଯୁଧିଷ୍ଠିର ବାରମ୍ବାର ପଚାରିବା ପରେ ଶ୍ରୀକୃଷ୍ଣଙ୍କ ଦେହ ଛାଡ଼ିବା କଥା କହିଲେ। ଶ୍ରୀହରିଙ୍କ ବିୟୋଗରେ ସବୁଆଡ଼ ହତଶ୍ରୀ। ଶ୍ରୀକୃଷ୍ଣଙ୍କ କୁଟୁମ୍ବମାନେ କୁଶସ୍ଥଳ ଛାଡ଼ି ଏରକାର ବଣରେ ପଶି ସୁରାପାନ କଲେ। ନିଶାରେ ଘାରି ହୋଇ ପରସ୍ପର ପିଟାପିଟି ହୋଇ ମଲେ। ଶ୍ରୀକୃଷ୍ଣଙ୍କ ବିୟୋଗ ସମ୍ବାଦ ପାଇ ମାତା କୁନ୍ତି ପ୍ରାଣ ହାରିଲେ, ଗୋବିନ୍ଦଙ୍କ ପାଦରେ ଲୀନ ହୋଇଗଲେ। ଶ୍ରୀକୃଷ୍ଣଙ୍କ ଧରା ଛାଡ଼ିବା ପରେ ପୃଥିବୀକୁ କଳି ମାଡ଼ି ଆସିଲା। ପରୀକ୍ଷିତଙ୍କୁ ରାଜଗାଦିରେ ବସାଇ ଯୁଧିଷ୍ଠିର ମୋକ୍ଷ ପ୍ରାପ୍ତି ପାଇଁ ଉତ୍ତର ଦିଗରେ ଚାଲିଲେ।

ଶୁଣିଲି ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 26ତମ ଭାଗ। ଏ ଭାଗରେ କଣ୍ଠଦାନ କରିଥିଲେ ଶୈଳଭମ ମହାପାତ୍ର, କେଶବଚନ୍ଦ୍ର ସାହୁ ଏବଂ ତୃପ୍ତି ଦାସ। ବେତାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ରାଖାଲଚନ୍ଦ୍ର ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି।

0: ଆକାଶବାଣୀ କଟକ ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଭଉଣୀ ମାନେ, ବର୍ଷ ସାରା ଭେଣ୍ଡି ଲଗାଯାଇପାରିବ। ଉନ୍ନତ କିସମ ବିହନ ଲଗାନ୍ତୁ, ଯଥା ଉତ୍କଳ ଗୌରବ, ଅର୍କ ଅନାମିକା, ଉପହାର, ପର୍ବାଣୀ କ୍ରାନ୍ତି ଏବଂ ହାଇବ୍ରିଡ୍ ଜାତୀୟ ବର୍ଷା, ବିଜୟ, ବିଶାଳ, ତାରା, ଆଧୁନିକ, ଅତ୍ୟାଧୁନିକ, ସୁପ୍ରିୟ ମଧ୍ୟ ଲଗାଇପାରିବେ। କିସମ ଅନୁସାରେ ଉନ୍ନତ କିସମ ପ୍ରତି 5-7 କିଲୋଗ୍ରାମ ଓ ଶଙ୍କର ଜାତୀୟ ପାଇଁ 1250-1500 ଗ୍ରାମ ବିହନ ଦରକାର ହୁଏ। ଶେଷଗଡ଼ ଚାଷ ବେଳେ ଏକର ପ୍ରତି 10 ଶଗଡ଼ ଗୋବର ଖତ, 45 କିଲୋଗ୍ରାମ ଯବକ୍ଷାର ଯାନ, 25 କିଲୋଗ୍ରାମ ଫସ୍ଫରସ ସାର ଓ 30 କିଲୋଗ୍ରାମ ପଟାସ ସାର, ଶଙ୍କର ଜାତୀୟ ପାଇଁ 20-25 ଗାଡ଼ି ସଢ଼ା ଗୋବର ଖତ, 80 କିଲୋଗ୍ରାମ ଯବକ୍ଷାର ଯାନ ସାର, 40 କିଲୋଗ୍ରାମ ଫସ୍ଫରସ ସାର ଓ 40 କିଲୋଗ୍ରାମ ପଟାସ ସାର ପ୍ରୟୋଗ କରନ୍ତୁ। ଧାଡ଼ିକୁ ଧାଡ଼ି 30 ସେଣ୍ଟିମିଟର ଓ ଗଛକୁ ଗଛ 45 ସେଣ୍ଟିମିଟର ବ୍ୟବଧାନରେ ଭେଣ୍ଡି ମଞ୍ଜି ପୋତନ୍ତୁ।

0: ବର୍ଷା ବିଜୟ ବିଶାଳ ତାରା ଆଧୁନିକ ଅତ୍ୟାଧୁନିକ ସୁପ୍ରିୟ ମଧ୍ୟ ଲଗାଇ ପାରିବେ। କିସମ ଅନୁସାରେ ଉନ୍ନତ କିସମ ପ୍ରତି 5-7 କିଲୋଗ୍ରାମ ଓ ଶଙ୍କର ଜାତୀୟ ପାଇଁ 1250-1500 ଗ୍ରାମ ବିହନ ଦରକାର ହୁଏ। ଶେଷଗଡ଼ ଚାଷ ବେଳେ ଏକର ପ୍ରତି 10 ଶଗଡ଼ ଗୋବର ଖତ 45 କିଲୋଗ୍ରାମ ଯବକ୍ଷାର ଯାନ 25 କିଲୋଗ୍ରାମ ଫସ୍ଫରସ ସାର ଓ 30 କିଲୋଗ୍ରାମ ପଟାସ ସାର ଶଙ୍କର ଜାତୀୟ ପାଇଁ 20-25 ଗାଡ଼ି ସଢ଼ା ଗୋବର ଖତ 80 କିଲୋଗ୍ରାମ ଯବକ୍ଷାର ଯାନ ସାର 40 କିଲୋଗ୍ରାମ ଫସ୍ଫରସ ସାର ଓ 40 କିଲୋଗ୍ରାମ ପଟାସ ସାର ପ୍ରୟୋଗ କରନ୍ତୁ। ଧାଡ଼ିକୁ ଧାଡ଼ି 30 ସେଣ୍ଟିମିଟର ଓ ଗଛକୁ ଗଛ 45 ସେଣ୍ଟିମିଟର ବ୍ୟବଧାନରେ ଭେଣ୍ଡି ମଞ୍ଜି ପୋତନ୍ତୁ। ଜମି ପ୍ରସ୍ତୁତି କରି ନିଗିଡ଼ା ଢିପ ଜମିମାନଙ୍କରେ ହେକ୍ଟର ପ୍ରତି 25 କିଲୋଗ୍ରାମ ମୁଗ ଓ ବିରି 15-20 କିଲୋଗ୍ରାମ ହରଡ଼ କିମ୍ବା 20 କିଲୋଗ୍ରାମ ବରୁଗୁଡ଼ି ବିହନ ବୁଣନ୍ତୁ। ହରଡ଼ରେ ଧାଡ଼ିକୁ ଧାଡ଼ି 45-60 ସେଣ୍ଟିମିଟର ଓ ମଞ୍ଜିକୁ ମଞ୍ଜି 20 ସେଣ୍ଟିମିଟର ଓ ମୁଗ ବିରି ଫସଲରେ ଧାଡ଼ିକୁ ଧାଡ଼ି 30 ସେଣ୍ଟିମିଟର ଓ ଗଛକୁ ଗଛ 10 ସେଣ୍ଟିମିଟର ଏବଂ ବରଗୁଡ଼ିରେ ଧାଡ଼ିକୁ ଧାଡ଼ି 45 ସେଣ୍ଟିମିଟର ଓ ଗଛକୁ ଗଛ 15 ସେଣ୍ଟିମିଟର ବ୍ୟବଧାନରେ ରଖିବା ଆବଶ୍ୟକ। ବୁଣିବା ପୂର୍ବରୁ ବିହନ ବିଶୋଧନ କରନ୍ତୁ। ବିହନ ବିଶୋଧନର 7 ଦିନ ପରେ ନିର୍ଦ୍ଦିଷ୍ଟ ଜୀବାଣୁ କଲଚର ଗୋଳାଇ ଛାଇରେ ଶୁଖାଇ ସନ୍ଧ୍ୟା ସମୟରେ ବିହନ ବୁଣନ୍ତୁ। ହେକ୍ଟର ପ୍ରତି 20 କିଲୋଗ୍ରାମ ଯବକ୍ଷାରଜାନ ସାର 40 କିଲୋଗ୍ରାମ ଫସ୍ଫରସ ସାର 40 କିଲୋଗ୍ରାମ ପଟାସ ସାର ବୁଣିବା ସମୟରେ ପ୍ରୟୋଗ କରନ୍ତୁ। ସଦାସର୍ବଦା ଅନୁମୋଦିତ କିସମର ବିହନ ବ୍ୟବହାର କରନ୍ତୁ। ପ୍ରାଣୀମାନଙ୍କର ଅଂଶୁଘାତ ପାଇଁ ସତର୍କ ଓ ସାବଧାନ ରୁହନ୍ତୁ। ପ୍ରଚୁର ପରିମାଣର ଥଣ୍ଡା ପାଣି ସେମାନଙ୍କୁ ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ଶଙ୍କରଜାତୀୟ ଗାଈ ଓ ମହିଷୀକୁ ଦିନକୁ ଥରେ କିମ୍ବା ଦୁଇଥର ଗାଧୋଇ ଦିଅନ୍ତୁ। ଖାଦ୍ୟରେ 30 ଗ୍ରାମ ଖଣିଜ ଲବଣ ମିଶାଇ ପ୍ରତ୍ୟେକ ଦିନ ଖାଇବାକୁ ଦିଅନ୍ତୁ। ଦିନ 10ଟା ପରେ ଗୋରୁଙ୍କୁ ବାହାରକୁ ଚରିବା ପାଇଁ ଛାଡ଼ନ୍ତୁ ନାହିଁ। ବର୍ଷା ଋତୁରେ ସାହାଣ ଓ ବଜବଜିଆ ରୋଗ ଅଧିକ ହୋଇଥାଏ, ତେଣୁ ବର୍ଷା ପୂର୍ବରୁ ସମସ୍ତ ଗାଈ ବଳଦ ଓ ମହିଷୀମାନଙ୍କୁ ପ୍ରାଣୀ ଚିକିତ୍ସକଙ୍କ ସହାୟତାରେ ସାହାଣ ବଜବଜିଆ ଓ ଫାଟୁଆ ରୋଗର ଟିକା ଦିଅନ୍ତୁ। ଦାନାକୁ ଯଥାସମ୍ଭବ ସନ୍ଧ୍ୟା ସମୟରେ ଦେବାକୁ ଚେଷ୍ଟା କରନ୍ତୁ। ଏହି ସମୟରେ ଛେଳି ଓ ମେଣ୍ଢାଙ୍କୁ ଥଣ୍ଡା ପରିବେଶରେ ରଖନ୍ତୁ। ଦିନ 10ଟା ପରେ ପଡ଼ିଆକୁ ଚରିବାକୁ ଛାଡ଼ନ୍ତୁ ନାହିଁ। ଯଥେଷ୍ଟ ପରିମାଣର ପିଇବା ପାଣି ଯୋଗାଇ ଦିଅନ୍ତୁ। ପିପିଆର୍ ଟିକା, ଏଣ୍ଟରଟକ୍ସିମିଆ ଓ ଛେଳି ବସନ୍ତ ଟିକା ଦିଅନ୍ତୁ। ପ୍ରତ୍ୟେକ ଦିନ 5-10 ଗ୍ରାମ ଖଣିଜ ଲବଣ ମିଶ୍ରଣ ଖାଇବାକୁ ଦିଅନ୍ତୁ। ଛେଳି ଓ ମେଣ୍ଢାମାନେ ଦିନସାରା ଚରିଲେ ମଧ୍ୟ ଏହି ମାସରେ ଯଥେଷ୍ଟ ପରିମାଣର ଘାସ ପାଆନ୍ତି ନାହିଁ, ତେଣୁ ପ୍ରତି ଛେଳି ବା ମେଣ୍ଢାକୁ ଓଜନ ହିସାବରେ ଦିନକୁ 100-200 ଗ୍ରାମ ଦାନା ଦିଅନ୍ତୁ। ଧାନ ଚାଷ କରିବା ପୂର୍ବରୁ ଜମିକୁ ଗଭୀର ଚାଷ କରି ମାଟିକୁ ଗୁଣ୍ଡ କରନ୍ତୁ ଓ ମଇ ଦେଇ ସମତୁଲ କରନ୍ତୁ। ଶେଷଗଡ଼ ଚାଷ ବେଳେ ହେକ୍ଟର ପ୍ରତି 10 ଗାଡ଼ି ସଢ଼ା ଗୋବର ଖତ ବା କମ୍ପୋଷ୍ଟ ପ୍ରୟୋଗ କରନ୍ତୁ। ଛଟାବୁଣା କରି ବିହନ ବୁଣା ଯନ୍ତ୍ର ସାହାଯ୍ୟରେ ଅଥବା ଲଙ୍ଗଳ ସିଆରରେ 2-3 ସେଣ୍ଟିମିଟର ଗଭୀରରେ ଧାନ ବୁଣି ଖତ ଓ ମାଟି ମିଶାଇ ଘୋଡ଼ାଇ ଦିଅନ୍ତୁ। ତଳିପତ୍ର ଫିଟିଗଲେ ତଳିପଟିରେ ଧୀରେ ଧୀରେ ଜଳର ସ୍ତର ବୃଦ୍ଧି କରନ୍ତୁ। ଗଜା ହେବା ପାଇଁ ମାଟିରେ ଯଥେଷ୍ଟ ବତର ଥାଇ ଧାନ ବିହନ ବୁଣନ୍ତୁ। ଧାନ ବଦଳରେ ଅଣଧାନ ଫସଲ ଯଥା ମକା, ବରୁଗୁଡ଼ି, ହରଡ଼, ବିରି, ମାଣ୍ଡିଆ, ଚିନାବାଦାମ, ଜଡ଼ା ଓ କନ୍ଦମୂଳ ଇତ୍ୟାଦି ଚାଷ କରନ୍ତୁ। ମରୁଡ଼ି ସହଣୀ ଥିବା ଗଭୀର ଚେର, ଶୀଘ୍ର ବୃଦ୍ଧି ଓ ସ୍ୱଳ୍ପ ଅବଧି କିସମ ନିର୍ବାଚନ କରନ୍ତୁ। ଫସଲର ସଙ୍କଟ ଅବସ୍ଥାରେ ଜଳସେଚନ ପାଇଁ ବର୍ଷା ପାଣିକୁ ସଞ୍ଚୟ କରି ରଖନ୍ତୁ। ଗଡ଼ାଣିଆ ଜମିରେ ଗଡ଼ାଣିର ବିପରୀତ ଦିଗରେ ହୁଡ଼ା ଓ ନାଳି ଅଦଳବଦଳ କରନ୍ତୁ, ଯଦ୍ୱାରା ମାଟିରେ ଅଧିକ ବର୍ଷା ପାଣି ସଞ୍ଚିତ ହୋଇପାରିବ। ଖରାଟିଆ ଚାଷ ନିଶ୍ଚିତ ଭାବେ କରନ୍ତୁ। ଏହାଦ୍ୱାରା ରୋଗପୋକ ଓ ଘାସ ଦମନ କରାଯାଇପାରିବ ଏବଂ ଫସଲ ଶୀଘ୍ର ବୁଣାଯାଇପାରିବ। ଅମଳ ମାଟିରେ ଚୂନ ଓ କାଗଜକଳ ମଇଳା ଇତ୍ୟାଦି ପ୍ରୟୋଗ କରି ମୃତ୍ତିକା ସଂଶୋଧନ କରନ୍ତୁ।
1: ଶୁଣିଲେ କୃଷି ସୂଚନା। ଏଥର ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ଭାବି ସୂଚନାରୁ ଜଣାଯାଇଛି ଯେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ଜିଲ୍ଲାମାନଙ୍କର କେତେକ ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ସତର୍କ ସୂଚନାରୁ ଜଣାଯାଇଛି ଯେ ରାଜ୍ୟର ସମ୍ବଲପୁର, ଅନୁଗୁଳ, କେନ୍ଦୁଝର, ବୌଦ୍ଧ, କନ୍ଧମାଳ ଜିଲ୍ଲାରେ ପ୍ରବଳ ବର୍ଷା, ଘଡ଼ଘଡ଼ି ବଜ୍ରପାତ ସହିତ ସୁନ୍ଦରଗଡ଼ ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମସ୍ତ ଜିଲ୍ଲାରେ ଘଣ୍ଟାକୁ 50-60 କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ଥିବା ହେତୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଶୁଣିଲେ ପାଣିପାଗର ସୂଚନା, ଆକାଶବାଣୀ କଟକ। ସମୟ 6:55, ସଂସ୍କୃତରେ ସମ୍ବାଦ, ଆକାଶବାଣୀ ଦିଲ୍ଲୀରୁ।
2: ଏଏମ୍ ଆକାଶବାଣୀ ସମ୍ପ୍ରତି ବାର୍ତ୍ତା ଶ୍ରୂୟନ୍ତାମ୍ ପ୍ରବାଚକ ଡକ୍ଟର ଗଣେଶ ହେଗଡେ। अथ वार्ताः।

ମୁକ୍ତି ବିପ୍ଳବୀ ଧରଣୀଧର ଭୂୟାଁ ଆଲୋଚନା କରିଛନ୍ତି ପ୍ରଫୁଲ୍ଲ କୁମାର ସାହୁ। ମଧୁମାଳତୀ ପ୍ରଚାର କରିବେ ସକାଳ 7:40 ଶିଳ୍ପୀ ସଙ୍ଗୀତା ଗୋସାଇଁ, ସଙ୍ଗୀତ ବିଶ୍ୱନାଥ ମିଶ୍ର। ସକାଳ 8:30 ଶୁଣିବି ଓଡ଼ିଆ ଆଲବମ୍ ଗୀତ। ଗୀତଗୀତିକା ସକାଳ 9:00 ନାଟକ ଅଥର୍ବ ପ୍ରଚାର କରିବୁ ଦିନ 10:00। ମୂଳ ରଚନା ପ୍ରାଣବନ୍ଧୁ କର, ପ୍ରଯୋଜନା ଝରଣା ଦାସ। ଦିନ 11:10 ଶୁଣିବେ ଆଧୁନିକ ଗୀତ, ଶିଳ୍ପୀ ଶ୍ୟାମମଣି ଦେବୀ ଏବଂ ବି ବୁଦ୍ଧ ପ୍ରସାଦ ରାଓ। ପ୍ରଚାର କରିବ ପାଲା ଦିନ 11:30। ପରିବେଷଣ କରିବେ ଶରତ ଚନ୍ଦ୍ର ତ୍ରିପାଠୀ ଏବଂ ସାଥୀ। ଶ୍ରୋତାଙ୍କ ଏସ୍ଏମ୍ଏସ୍ ଦ୍ୱାରା ଅନୁରୋଧରେ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ରର ଗୀତ ମଞ୍ଜୁଳ ମଧ୍ୟାହ୍ନରେ ପ୍ରଚାର କରିବ ଦିନ 12:00। ଲୋକସଙ୍ଗୀତରେ ଖଞ୍ଜଣି ଭଜନ ଦିନ 1:10 ପରିବେଷଣ କରିବେ ସନାତନ ମହାନ୍ତି ଏବଂ ସାଥୀ। ନାରୀମହଲ ପ୍ରଚାର କରିବେ ଦିନ 1:20। ଏଥିରେ ଶୁଣିବେ ଛୋଟ ପରିବାର ସୁଖୀ ପରିବାର, ଏ ସମ୍ପର୍କରେ ସୁଭଦ୍ରା ମହାନ୍ତିଙ୍କ ଆଲୋଚନା। ଓଡ଼ିଆ କଥାଚିତ୍ରର ଗୀତ ପ୍ରଚାର କରିବେ ଦିନ 2:45। ହିନ୍ଦୀ କଥାଚିତ୍ରର ଗୀତ ଅସରନ୍ତି ଅପରାହ୍ନରେ ପ୍ରଚାର କରିବେ ଦିନ 3:00। ଶ୍ରୋତାଙ୍କ ଏସ୍ଏମ୍ଏସ୍ ମାଧ୍ୟମରେ ଅନୁରୋଧରେ ଓଡ଼ିଆ ଆଲବମ୍ ଏବଂ ଲଘୁ ସଙ୍ଗୀତ କାର୍ଯ୍ୟକ୍ରମ ଚିରହରିତ ଶୁଣିବି ଅପରାହ୍ନ 4:00। ସମବେତ କଣ୍ଠରେ ଦେଶଭକ୍ତି ଗୀତ ଅପରାହ୍ନ 4:55 ଏନ୍ସିଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ପ୍ରଚାର କରିବ ଅପରାହ୍ନ 5:00। ଯୁବବାଣୀ ଅପରାହ୍ନ 5:30 ଏଥିରେ ଶୁଣିବେ ଶିଶିର ବେହେରାଙ୍କ ଆଲୋଚନା ଆଧୁନିକତାର ଆବହାବ ଭିତରେ ଆମ ସଂସ୍କୃତି ଓ ପରମ୍ପରା ଗଳ୍ପ କହିବେ ହିମାଂଶୁ ଶେଖର ସାହୁ ଏବଂ ଶ୍ରୋତାଙ୍କ କଲମରୁ କବିତା। ସନ୍ଧ୍ୟା 6:10 ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର ଅଷ୍ଟମ ଭାଗ ପ୍ରଚାର କରିବ କାର୍ଯ୍ୟକ୍ରମ ଉଦୟ ଭାରତ। ସନ୍ଧ୍ୟା 6:30 ଏଥିରେ ଶୁଣିବେ ଶ୍ରମିକମାନଙ୍କ ଅଧିକାର ସୁରକ୍ଷା କହିଛନ୍ତି ଡମ୍ବରୁଧର ଘଣା। ରାତି 7:02 ପ୍ରଚାର କରିବୁ ଓଡ଼ିଆ କଥାଚିତ୍ରର ଗୀତ ଜିଲ୍ଲା ହାଲଚାଲରେ ଶୁଣିବେ କନ୍ଧମାଳ ଜିଲ୍ଲାର ହାଲଚାଲ। ରାତି 7:25 ରାତି 7:30 କୃଷି ସଂସାରରେ ଶୁଣିବେ ବ୍ୟବସାୟିକ ଭିତ୍ତିରେ ଗେଣ୍ଡୁ ଫୁଲ ଚାଷ, ଏ ସମ୍ପର୍କରେ ମଞ୍ଜୁଳତା ତ୍ରିପାଠୀଙ୍କ ସହ ଆଲୋଚନା। ହିନ୍ଦୀ କଥାଚିତ୍ରର ଗୀତ ରାତି 8:02 ହିନ୍ଦୀ ଶିକ୍ଷା ରାତି 8:30 ବିଷୟ ରହିଛି ଶୁଦ୍ଧ ବାକ୍ୟ କି ଲକ୍ଷଣ। ଶିକ୍ଷକ ଶିକ୍ଷାଦାନ କରିଛନ୍ତି କ୍ରିଷ୍ଣ କହ୍ନେୟା, ଶିକ୍ଷା ଗ୍ରହଣ କରିଛନ୍ତି ରାଜଲକ୍ଷ୍ମୀ ନାୟକ। କ୍ରୀଡ଼ା ପତ୍ରିକା କାର୍ଯ୍ୟକ୍ରମ ରାତି 9:30 ଏଥିରେ ଶୁଣିବେ ଜାତୀୟ ଜିମ୍ନାଷ୍ଟିକ୍ ଚାମ୍ପିୟନ୍ସିପ୍ 2026 ସଫଳତା ଲାଭ କରିଥିବା ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ ତପନ କୁମାର ମହାନ୍ତିଙ୍କ ସହ ସାକ୍ଷାତକାର ଏବଂ କ୍ରୀଡ଼ା ପରିକ୍ରମା। ରାତି 10:02 ପ୍ରଚାର କରିବ ଦାସକାଠିଆ ଗୀତ, ପରିବେଷଣ କରିଛନ୍ତି ଗୋପାଳ ଚନ୍ଦ୍ର ସେଠ ଏବଂ ସାଥୀ। ଶ୍ରୋତାଙ୍କ ଅନୁରୋଧରେ ଓଡ଼ିଆ କଥାଚିତ୍ରର ଗୀତ ପ୍ରଚାର କରିବ ରାତି 10:30। ଶୁଣିଲେ ଯେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା ଆକାଶବାଣୀ କଟକ ଆଞ୍ଚଳିକ ସମ୍ଭାଦ ଶୁଣିପାରିବେ ଟିକେ ପରେ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ପଶ୍ଚିମବଙ୍ଗ, ଆସାମ, ତାମିଲନାଡୁ, କେରଳ

0: ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ପଶ୍ଚିମବଙ୍ଗ ଓ ଆସାମରେ ବିଜେପିକୁ ବିପୁଳ ଜନାଦେଶ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଜନଶକ୍ତିର ବିଜୟ ସହ ପରିବର୍ତ୍ତନର ସମୟ ଆସିଛି। ଏଥିପାଇଁ ସେ ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଛନ୍ତି। ପଶ୍ଚିମବଙ୍ଗରେ ବିଜେପିକୁ ମୋଟ 206 ଆସନ ମିଳିଥିବାବେଳେ ତୃଣମୂଳ କଂଗ୍ରେସକୁ 81 ଆସନ ମିଳିଛି। ଆସାମରେ ବିଜେପି ନେତୃତ୍ୱାଧୀନ ଏନ୍ଡିଏକୁ 102 ଆସନ ମିଳିଥିବାବେଳେ ତୃତୀୟ ଥର ପାଇଁ ବିଜେପି ସେଠାରେ ସରକାର ଗଠନ କରିବାକୁ ଯାଉଛି। ତାମିଲନାଡୁରେ ଟିଭିକେକୁ 108 ଆସନ, କେରଳରେ ୟୁଡିଏଫ୍କୁ 85 ଆସନ ଏବଂ 30 ବିଧାନସଭା ଆସନ ବିଶିଷ୍ଟ ପୁଡୁଚେରୀରେ ଏନ୍ଡିଏ 18 ଆସନ ଅକ୍ତିଆର କରିଛି। ଓଡ଼ିଶାରେ ପୁଞ୍ଜିନିବେଶ ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜିଠାରୁ 7 ପର୍ଯ୍ୟନ୍ତ ଗୁଜରାଟକୁ 3 ଗସ୍ତରେ ଯାଉଛନ୍ତି। ଗସ୍ତ ଅବସରରେ ଶ୍ରୀ ମାଝି ଅହମ୍ମଦାବାଦ, ମୁନ୍ଦ୍ରା ଓ ଭଦୋଦରାରେ ରୋଡ୍ ଶୋ, ରାଉଣ୍ଡ ଟେବୁଲ ବୈଠକ ଓ ଉଦ୍ୟୋଗପତିମାନଙ୍କ ସହ ଆଲୋଚନା କରିବେ। ଏହି ଗସ୍ତ ମାଧ୍ୟମରେ ନୂତନ ନିବେଶ, ଶିଳ୍ପ ବିକାଶ ଓ ରାଜ୍ୟରେ ନିଯୁକ୍ତି ସୁଯୋଗ ବୃଦ୍ଧି ପାଇବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି। ପୂର୍ବରୁ ହାଇଦ୍ରାବାଦ ଓ କୋଲକାତାରେ ନିବେଶକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଭୁବନେଶ୍ୱର ଲୋକସେବା ଭବନରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଉଚ୍ଚସ୍ତରୀୟ ବୈଠକରେ ମନ୍ତ୍ରୀ ସୁରେଶ ପୂଜାରୀ ବିଭାଗୀୟ କାର୍ଯ୍ୟ ସମୀକ୍ଷା କରି ରାଜସ୍ୱ ସେବାକୁ ଅଧିକ ଲୋକାଭିମୁଖୀ ଓ ପାରଦର୍ଶୀ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି। ବୈଠକରେ ରାଜସ୍ୱ ସେବା ସମ୍ପର୍କିତ ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପର ସମୀକ୍ଷା କରାଯାଇଥିଲା। ବସୁନ୍ଧରା ଯୋଜନାରେ ବାସହୀନ ପରିବାରଙ୍କୁ ଜମିପଟ୍ଟା ପ୍ରଦାନ, ଜମି ବର୍ଗୀକରଣ, ସରଳୀକରଣ ଓ ପ୍ରଶାସନିକ ସ୍ୱଚ୍ଛତା ବୃଦ୍ଧି ପାଇଁ ନୂତନ ବଦଳି ନୀତିକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ଚିଲିକା ହ୍ରଦରେ ଯାତ୍ରୀ ସୁରକ୍ଷାକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଓଡ଼ିଶା ବୋଟ୍ ନିୟମ 2004 କଡ଼ାକଡ଼ି ଭାବେ ଲାଗୁ କରାଯାଇଛି। ଗ୍ରୀଷ୍ମ ଓ ମୌସୁମୀ ଋତୁରେ କାଳବୈଶାଖୀ ଏବଂ ପ୍ରତିକୂଳ ପାଗ ଯୋଗୁଁ ଦୁର୍ଘଟଣା ଆଶଙ୍କା ବଢ଼ୁଥିବାରୁ ସମସ୍ତ ବୋଟ୍ ଓ ଡଙ୍ଗାରେ ଯାତ୍ରୀଙ୍କ ପାଇଁ ଜୀବନ ରକ୍ଷାକାରୀ ଜ୍ୟାକେଟ୍ ଓ ଆନୁଷଙ୍ଗିକ ବ୍ୟବସ୍ଥାକୁ ବାଧ୍ୟତାମୂଳକ କରାଯାଇଛି। ବୋଟ୍ କ୍ଷମତାଠାରୁ ଅଧିକ ଯାତ୍ରୀ ପରିବହନ କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି। ଉତ୍କଳ ବିଶ୍ୱବିଦ୍ୟାଳୟ ସମେତ ରାଜ୍ୟର 4 ବିଶ୍ୱବିଦ୍ୟାଳୟରେ ସହାୟକ ଏବଂ ସହକାରୀ ଅଧ୍ୟାପକ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଅବଶିଷ୍ଟ ବିଶ୍ୱବିଦ୍ୟାଳୟରେ ମଧ୍ୟ ଖାଲି ପଦବୀ ପୂରଣ ପାଇଁ ଖୁବ୍ ଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। ରାଜ୍ୟରେ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଓଜେଇଇ ଆରମ୍ଭ ହୋଇଛି। ଗତକାଲି 3 ପର୍ଯ୍ୟାୟରେ ବିଏସ୍ସି ନର୍ସିଂ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଆଜି 2 ପର୍ଯ୍ୟାୟରେ ପରୀକ୍ଷା ହେବ ବୋଲି ଜଣାପଡ଼ିଛି। ରାଜ୍ୟରେ ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ପାଇଁ ଆଜିଠାରୁ ଏକକ ପ୍ରବେଶିକା ପରୀକ୍ଷା ସିପିଇଟି ଆରମ୍ଭ ହେବ। ପ୍ରତ୍ୟେକ ଦିନ 2 ପର୍ଯ୍ୟାୟରେ ଆସନ୍ତା 16 ପର୍ଯ୍ୟନ୍ତ ପରୀକ୍ଷା ହେବ। ଚଳିତ ବର୍ଷ ମୋଟ 31,915 ସିଟ୍ ପାଇଁ 58,000 ଅଧିକ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି। ବିପ୍ଳବୀ ବୀର ଧରଣୀଧର ନାୟକଙ୍କ 162ତମ ଜୟନ୍ତୀ ଅବସରରେ ରାଜ୍ୟବାସୀ ତାଙ୍କର ଅମ୍ଳାନ ସ୍କୃତି ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। ଏହି ଅବସରରେ ଆଜି ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଥିବା ବିପ୍ଳବୀଙ୍କ ପ୍ରତିମୂର୍ତ୍ତିରେ ବିଶିଷ୍ଟ ବ୍ୟକ୍ତିମାନେ ପୁଷ୍ପମାଲ୍ୟାର୍ପଣ କରୁଛନ୍ତି। ସନ୍ଧ୍ୟାରେ ଜୟଦେବ ଭବନଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଗଞ୍ଜାମ ଜିଲ୍ଲା ଛତ୍ରପୁରର ଆରାଧ୍ୟ ଦେବୀ ମା ରାମାୟଣ ମା ଠାକୁରାଣୀଙ୍କ ଯାତ୍ରା ଗତକାଲିଠାରୁ ଆରମ୍ଭ ହୋଇଛି। ବିଳମ୍ବିତ ରାତିରେ ଆଜ୍ଞାମାଳା ଆସିବା ପରେ ମା ବାପଘର ଅଭିମୁଖେ ପ୍ରସ୍ଥାନ କରିଛନ୍ତି। ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷା ପ୍ରଭାବରେ ତାପମାତ୍ରା ହ୍ରାସ ପାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆସନ୍ତା 24 ମଧ୍ୟରେ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ ଗତକାଲି ବୌଦ୍ଧଠାରେ ଦିନର ସର୍ବାଧିକ ତାପମାତ୍ରା 42 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ ହୋଇଥିଲା। ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ପକ୍ଷରୁ ଆୟୋଜିତ ଆନ୍ତଃଜିଲ୍ଲା ମହିଳା କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ବଲାଙ୍ଗୀର ଚମ୍ପିୟନ୍ ହୋଇଛି। ଗତକାଲି ଅନୁଷ୍ଠିତ ଫାଇନାଲ୍ ମ୍ୟାଚ୍ରେ ବଲାଙ୍ଗୀର ଭୁବନେଶ୍ୱରକୁ 6 ପରାସ୍ତ କରିଥିଲା। ଏହି ମ୍ୟାଚ୍ କଟକ ବାରବାଟୀ ଷ୍ଟାଡିୟମ୍ରେ ଖେଳାଯାଇଥିଲା। ମାଲକାନଗିରି ସ୍ୱୋର୍ଟସ୍ କମ୍ପ୍ଲେକ୍ସରେ ସିଏମ୍ ଟ୍ରଫି ଆନ୍ତଃଜିଲ୍ଲା ଫୁଟବଲ, କବାଡ଼ି, ଭଲିବଲ୍ ଓ ଖୋଖୋ ଚମ୍ପିୟନ୍ସିପ୍ ଉଦ୍ଯାପିତ ହୋଇଛି। ଜିଲ୍ଲାର 7 ବ୍ଲକ୍ରୁ 900ରୁ ଅଧିକ କ୍ରୀଡ଼ାବିତ୍ ଏଥିରେ ଅଂଶଗ୍ରହଣ କରିଥିଲେ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଆସନ୍ତୁ ଶୁଣିବା ଶ୍ୱାସ ରୋଗର ହୋମିଓପାଥି ଚିକିତ୍ସା। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ଅକ୍ଷୟ କୁମାର ମିଶ୍ର।

0: ଆଜମା ଗୋଟିଏ ଫୁସ୍ଫୁସ୍ର ରୋଗ ଯେଉଁଥିରେ ରୋଗୀଙ୍କର ଶ୍ୱାସନଳୀ ପ୍ରଦାହ ବା ଇନ୍ଫ୍ଲାମେସନ୍ ଯୋଗୁଁ ଫୁଲିଯାଇ ଶ୍ୱାସପଥକୁ ସଂକୀର୍ଣ୍ଣ କରିଦେଇଥାନ୍ତି, ଯାହାଫଳରେ ଶ୍ୱାସ ପ୍ରଶ୍ୱାସରେ କଷ୍ଟ ଅନୁଭୂତ ହୁଏ, ଶ୍ୱାସ ସମ୍ପୂର୍ଣ୍ଣ ହୋଇପାରେନା ଏବଂ କାଶ ଧଇଁସଇଁ ହେବା ବା ଯାହାକୁ ଆମେ କହୁଛୁ ହୁଇଜିଂ ଏବଂ ଛାତିରେ ଚାପି ହେବା ପରି ଅନୁଭବ ହୁଏ। ରୋଗୀଙ୍କଠାରେ ବାରମ୍ବାର ଏହିସବୁ ଲକ୍ଷଣ ବା ଏଥିରୁ କିଛି ଲକ୍ଷଣ ପ୍ରକାଶ ପାଇଥାଏ। ମୁଖ୍ୟତଃ ଆଟୋପି ଏବଂ ଆଲର୍ଜି ଯୋଗୁଁ ଏ ରୋଗ ହୋଇଥାଏ। କେତେକ କ୍ଷେତ୍ରରେ ବଂଶାନୁକ୍ରମିକ ବା ଆନୁବଂଶିକ ସୂତ୍ର ଭାବରେ ଏହା ହୋଇଥାଏ। ଏ କ୍ଷେତ୍ରରେ ରୋଗୀର ଶରୀର କେତେକ ସାଧାରଣ ପଦାର୍ଥ ଯାହାକୁ ଆମେ ଆଲର୍ଜେନ୍ କହିଥାଉ, ତା ବିରୁଦ୍ଧରେ ଆଇଜିଇ ବା ଇମ୍ୟୁନୋଗ୍ଲୋବୁଲିନ୍ ଇ ଆଣ୍ଟିବଡି ତିଆରି କରେ। ଏହି ପ୍ରକାର ରୋଗ ସାଧାରଣତଃ ପିଲା ବୟସରୁ ହୋଇଥାଏ ଏବଂ ରୋଗୀଙ୍କର ନିଜର ବା ପରିବାରରେ ଏକ୍ଜିମା, ଅଗିଆବାତ କିମ୍ବା ଆଲର୍ଜି ଜନିତ ଛିଙ୍କ ଇତ୍ୟାଦିର ଇତିହାସ ଥାଏ। ଅନ୍ୟପକ୍ଷରେ କେତେକ କ୍ଷେତ୍ରରେ ଶ୍ୱାସନଳୀର ପ୍ରତିକ୍ରିୟା ଯୋଗୁଁ ମଧ୍ୟ ଶ୍ୱାସରୋଗ ହୋଇପାରେ। ଏବେ ଦେଖିବା କ'ଣ ସବୁ ଏହି ରୋଗକୁ ଉସ୍କାଇବାରେ ସାହାଯ୍ୟ କରିଥାନ୍ତି। ଶ୍ୱାସରୋଗୀଙ୍କଠାରେ ବିଶେଷ କରି ବାହାରର ଫୁଲର ପରାଗରେଣୁ, ଧୂଳି, ଧୂଆଁ, ବିଭିନ୍ନ ପ୍ରକାର ଘାସ, ଗଛ, ଗୁଳ୍ମ କିମ୍ବା ଘର ଭିତରେ ଥିବା ପୋଷା ପଶୁପକ୍ଷୀମାନଙ୍କର ଲୋମ ବା ପର, ଡଷ୍ଟ ମାଇଟ୍ସ, ବେଡ୍ ବଗ୍ ଇତ୍ୟାଦିଙ୍କର ସମ୍ପର୍କରେ ଆସିଲେ ଶ୍ୱାସକଷ୍ଟ ପ୍ରକାଶିତ ହୋଇଥାଏ। ପୁଣି କେତେ ପ୍ରକାରର ଔଷଧ, ଥଣ୍ଡା, ଫ୍ଲୁ ପରି ରୋଗ, ରାସାୟନିକ ପଦାର୍ଥରୁ ନିର୍ଗତ ଧୂମ, ଥଣ୍ଡା ପବନ, ମେଘୁଆ ପାଗ, ଅତି ଶୁଷ୍କ ପାଗ ଇତ୍ୟାଦି ମଧ୍ୟ ଏହି ରୋଗକୁ ପ୍ରକାଶିତ ହେବାରେ ସାହାଯ୍ୟ କରିଥାନ୍ତି। ଆମେ ଏବେ ଆଲୋଚନା କରିବା ଶ୍ୱାସରୋଗ ନ ହେବା ପାଇଁ କ'ଣ କରାଯାଇପାରେ। ପ୍ରାଥମିକ ପ୍ରତିଷେଧକ ଭାବରେ ରୋଗୀ ଏବଂ ତାଙ୍କର ପରିବାରର ସଦସ୍ୟମାନେ ଏହି ରୋଗ ସମ୍ପର୍କରେ ବୁଝିବା ଆବଶ୍ୟକ। ରୋଗୀ ତାଙ୍କର ଜୀବନଚର୍ଯ୍ୟାରେ ପରିବର୍ତ୍ତନ କରିବେ, ନିୟମିତ ସୁଷମ ଖାଦ୍ୟ, ଏକ୍ସରସାଇଜ୍, ଯୋଗ ପ୍ରାଣାୟମ କରିବେ, ନିଜର ଓଜନ ବଢ଼ିବାକୁ ଦେବେ ନାହିଁ। ଶିଶୁମାନଙ୍କୁ ମାତୃସ୍ତନ୍ୟପାନ କରାଇବେ, କାରଣ ଶିଶୁମାନଙ୍କୁ ଯେଉଁମାନେ ମାତୃସ୍ତନ୍ୟପାନ କରାଯାଏ ସେମାନଙ୍କ କ୍ଷେତ୍ରରେ ଆଜମା କମ୍ ଦେଖାଯାଏ। ଦ୍ୱିତୀୟ ସ୍ତରର ପ୍ରତିଷେଧକ ପଦକ୍ଷେପ ସ୍ୱରୂପ ଆଲର୍ଜେନ୍ଠାରୁ ଦୂରରେ ରହିବା, ଯେମିତିକି କାର୍ପେଟ୍, ରୁମୁରୁମିଆ ଖେଳନା, ଖୋଲା ବହି ଥାକ, ଧୂମପାନ, ରାସାୟନିକ ସ୍ପ୍ରେ ଯେମିତିକି ବଡି ସ୍ପ୍ରେ ଇତ୍ୟାଦି ବା ଆଲର୍ଜିକ୍ ଖାଦ୍ୟ ସବୁ, ମଶା ଧୂଆଁ ଇତ୍ୟାଦିଠାରୁ ନିଜକୁ ଦୂରରେ ରଖିବା। ତୃତୀୟ ସ୍ତରର ପ୍ରତିଷେଧକ ସ୍ୱରୂପ ନିଜର ବାସଗୃହ ଚତୁଃପାର୍ଶ୍ୱ ପରିଷ୍କାର ରଖିବା, ସାମାଜିକ ସ୍ତରରେ ବାୟୁ ପ୍ରଦୂଷଣ ରୋକିବା, ଏସବୁଗୁଡ଼ିକ ଫଳପ୍ରଦ ହୋଇଥାଏ। ରୋଗୀଙ୍କର ଚିକିତ୍ସା ପାଇଁ ଶିକ୍ଷିତ ରେଜିଷ୍ଟ୍ରିଭୁକ୍ତ ଚିକିତ୍ସକଙ୍କର ପରାମର୍ଶ ସର୍ବଦା ଆବଶ୍ୟକ। ତେବେ ସାଧାରଣ ଲୋକ ଜାଣିବା ପାଇଁ ହୋମିଓପାଥିକ ଚିକିତ୍ସା ସମ୍ବନ୍ଧରେ ଆମେ ସାମାନ୍ୟ ଆଲୋଚନା କରିବା। ହୋମିଓପାଥିକ ଚିକିତ୍ସା ପଦ୍ଧତିରେ ଶ୍ୱାସରୋଗକୁ ଦୁଇ ପର୍ଯ୍ୟାୟରେ ଚିକିତ୍ସା କରାଯାଇଥାଏ। ପ୍ରଥମଟି ହେଲା କନ୍ଷ୍ଟିଚ୍ୟୁସନାଲ୍ ଚିକିତ୍ସା, ଯେଉଁଥିରେ କି ରୋଗୀଙ୍କର ଶାରୀରିକ ଗଠନ, ମାନସିକ ଲକ୍ଷଣ, ତାଙ୍କର ବିଭିନ୍ନ ଖାଦ୍ୟ ପ୍ରତି ଆଗ୍ରହ ଅନାଗ୍ରହ, ଜଳବାୟୁର ତାଙ୍କ ଉପରେ ପ୍ରଭାବ, ରୋଗର ଇତିହାସ, ରୋଗୀଙ୍କର ପୂର୍ବ ରୋଗର ଇତିହାସ, ପାରିବାରିକ ରୋଗର ଇତିହାସ, ଏହିସବୁଗୁଡ଼ିକୁ ବିଚାରକୁ ନେଇ ଗୋଟିଏ ଔଷଧ ନିର୍ବାଚନ କରାଯାଇଥାଏ। ଏହି ପ୍ରକାର ଔଷଧ ଦୀର୍ଘସ୍ଥାୟୀ ଫଳ ପ୍ରଦାନ କରେ ଏବଂ ଅନେକ କ୍ଷେତ୍ରରେ ରୋଗ ମଧ୍ୟ ସମ୍ପୂର୍ଣ୍ଣ ଭଲ ହୋଇଯାଏ। ଏହି ପ୍ରକାର ଚିକିତ୍ସାରେ କାଲିକାର୍ପ, ମେଡୋରାଇନମ୍, ନାଟ୍ରମ୍ ସଲ୍ଫ, ସଲ୍ଫର୍, ନାଟ୍ରମ୍ ମ୍ୟୁର୍, କାଲକାରିଆ କାର୍ପ, ଫସ୍ଫରସ୍, ଟ୍ୟୁବରକୁଲିନମ୍, ଲାଇକୋପୋଡିୟମ୍, ସୋରାଇନମ୍, ଆର୍ସେନିକାଲ୍ ଇତ୍ୟାଦି ଔଷଧମାନ ପ୍ରୟୋଗ କରାଯାଇଥାଏ। ଦ୍ୱିତୀୟ ପର୍ଯ୍ୟାୟ ଚିକିତ୍ସାରେ ରୋଗର ଉଗ୍ରତା ବା ଆକ୍ୟୁଟ୍ ଷ୍ଟେଜ୍ରେ ସେହି ସମୟର ଲକ୍ଷଣକୁ ଭିତ୍ତି କରି ଔଷଧ ନିର୍ବାଚନ କରି ପ୍ରୟୋଗ କଲେ ତୁରନ୍ତ ଶ୍ୱାସକଷ୍ଟ ଦୂର ହୋଇଯାଏ। ଏହିସବୁ ଔଷଧମାନଙ୍କ ମଧ୍ୟରୁ ଆକୋନାଇଟ୍, ସ୍ପଞ୍ଜିଆ, ହିପରସଲ୍ଫ, ଆର୍ସେନିକାଲ୍, ଇପିକାକ୍, କାର୍ବୋଭେଜ୍, ନକ୍ସଭୋମ ଇତ୍ୟାଦି ପ୍ରଧାନ। ଏତଦ୍ବ୍ୟତୀତ ବ୍ଲାଟା ଓରିଏଣ୍ଟାଲିସ୍, ଗ୍ରିଣ୍ଡେଲିଆ, ଏର୍ବସନ୍ତ, ସେନେଗା, ଆସ୍ପିରୋସ୍ପର୍ମା, ସାମ୍ବୁକସ ଇତ୍ୟାଦି ଔଷଧର ମୂଳ ଅର୍କ ବା ମଦର ଟିଙ୍କ୍ଚରରୁ ଗୋଟିଏ ବା ଦୁଇଟିରୁ ସାତ ଟୋପାରୁ ଦଶ ଟୋପା ଦୁଇ ଚାମଚ ଉଷୁମ ପାଣିରେ ମିଶାଇ ଦିନରେ ଚାରି ପାଞ୍ଚ ଥର ବ୍ୟବହାର ଦ୍ୱାରା ଶୀଘ୍ର ଶ୍ୱାସକଷ୍ଟରୁ ଉପଶମ ମିଳିଥାଏ। ତେବେ ସବୁ କ୍ଷେତ୍ରରେ ଚିକିତ୍ସକମାନଙ୍କୁ ପରାମର୍ଶ କରି ଚିକିତ୍ସା କରିବା ସର୍ବଥା ବାଞ୍ଛନୀୟ।
1: ଆମର ଶାସ୍ତ୍ରରେ ଶୁଣିଲି ଶ୍ୱାସ ରୋଗର ହୋମିଓପାଥିକ ଚିକିତ୍ସା। ଏ ସମ୍ପର୍କରେ ଆଲୋଚନା କଲେ ଡାକ୍ତର ଅକ୍ଷୟ କୁମାର ମିଶ୍ର।

0: ଆକାଶବାଣୀ କଟକ ସମୟ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ ପଶ୍ଚିମବଙ୍ଗ ଏବଂ

0: ଆସାମ ବିଧାନସଭା ନିର୍ବାଚନରେ ବିଜେପିକୁ ସ୍ୱଷ୍ଟ ବହୁମତ, ପୁଡୁଚେରୀରେ ପୁନଃ ସରକାର ଗଠନ କରିବ ଏନ୍ଡିଏ, ତାମିଲନାଡୁରେ ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ିଥିବା ଟିଭିକେକୁ ସର୍ବାଧିକ ଆସନ, ବିଜେପିର ବିଜୟକୁ ଐତିହାସିକ ଅଭୂତପୂର୍ବ ବୋଲି ବର୍ଷ୍ଣନା କଲେ ପ୍ରଧାନମନ୍ତ୍ରୀ, ଆମେରିକୀୟ ଜାହାଜଗୁଡ଼ିକ ଉପରେ ଆକ୍ରମଣ କଲେ ଇରାନ୍କୁ କଠୋର ପରିଣାମ ଭୋଗ କରିବାକୁ ପଡ଼ିବ ଚେତାବନୀ ଦେଲେ ଆମେରିକା ରାଷ୍ଟ୍ରପତି, ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲିର ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ 6 ୱିକେଟ୍ରେ ପରାସ୍ତ କଲା ମୁମ୍ବାଇ ଇଣ୍ଡିଆନ୍ସ। ପଶ୍ଚିମବଙ୍ଗ ଏବଂ ତାମିଲନାଡୁ ବିଧାନସଭା ନିର୍ବାଚନର ଫଳାଫଳ ଇତିହାସ ସୃଷ୍ଟି କରିଛି। ବିଜେପି ପ୍ରଥମ ଥର ପାଇଁ ପଶ୍ଚିମବଙ୍ଗରେ ବହୁମତ ହାସଲ କରିଛି। ଭୋଟ୍ ଗଣତି ହୋଇଥିବା 293 ଆସନ ମଧ୍ୟରୁ 292 ଫଳାଫଳ ଘୋଷିତ ହୋଇଛି। ସେଥିମଧ୍ୟରୁ ବିଜେପି 206 ଆସନ ଅକ୍ତିଆର କରି 2/3 ଅଧିକ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଏଥିସହ ତୃଣମୂଳ କଂଗ୍ରେସର 15 ବର୍ଷର ଶାସନର ସମାପ୍ତି ହୋଇଛି। କଂଗ୍ରେସ ଏବଂ ଆମ୍ ଜନତା ଉନ୍ନୟନ ପାର୍ଟି ଏଜେୟୁପି 2 ଲେଖାଏଁ ଆସନ ଏବଂ ସିପିଏମ୍ 1 ଆସନରେ ବିଜୟୀ ହୋଇଛି। ଭବାନୀପୁର ବିଧାନସଭା ଆସନରୁ ବିଜେପିର ଶୁଭେନ୍ଦୁ ଅଧିକାରୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ 15,000 ଅଧିକ ଭୋଟ୍ରେ ପରାସ୍ତ କରିଛନ୍ତି। ନନ୍ଦୀଗ୍ରାମ ଆସନରୁ ମଧ୍ୟ ଶ୍ରୀ ଅଧିକାରୀ ବିଜୟୀ ହୋଇଛନ୍ତି। 1972 ପରେ ପ୍ରଥମଥର ପାଇଁ କେନ୍ଦ୍ରରେ କ୍ଷମତାରେ ଥିବା ଦଳ ପଶ୍ଚିମବଙ୍ଗରେ ସରକାର ଗଠନ କରିବାକୁ ଯାଉଛି। ଏଜେୟୁପି ମୁଖ୍ୟ ହୁମାୟୁନ୍ କବୀର ଉଭୟ ନୌଡ଼ା ଏବଂ ରାଜିନଗର ଆସନରୁ ବିଜୟୀ ହୋଇଛନ୍ତି। 294 ଆସନ ପାଇଁ ପଶ୍ଚିମବଙ୍ଗରେ 2 ପର୍ଯ୍ୟାୟରେ ଗତମାସ 23 ଓ 29 ତାରିଖରେ ନିର୍ବାଚନ ହୋଇଥିଲା। ଦ୍ୱିତୀୟ ପର୍ଯ୍ୟାୟରେ ରେକର୍ଡ ସଂଖ୍ୟକ 92.47% ମତଦାନ ହୋଇଥିଲା। ତେବେ ଗତ 2 ତାରିଖରେ 15 ବୁଥ୍ରେ ପୁନଃ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ନିର୍ବାଚନୀ ହିଂସା ଏବଂ ଜାଲିଆତି ଅଭିଯୋଗ ନେଇ ଫାଲ୍ଟା ନିର୍ବାଚନ ମଣ୍ଡଳୀର ମତଗ୍ରହଣକୁ ସମ୍ପୂର୍ଣ୍ଣ ବାତିଲ କରାଯାଇଛି। ଆସନ୍ତା 21 ତାରିଖରେ ଏହି ଆସନରେ ମତଗ୍ରହଣ କରାଯିବା ସହ 24 ତାରିଖରେ ଭୋଟ୍ ଗଣତି କରାଯିବ। 2021 ନିର୍ବାଚନରେ ଟିଏମ୍ସି 215 ଆସନ ହାସଲ କରିଥିବାବେଳେ ବିଜେପି 77, ଗୋର୍ଖା ଜନମୁକ୍ତି ମୋର୍ଚ୍ଚା ଏବଂ ଆଇଏସ୍ଏଫ୍ 1 ଲେଖାଏଁ ଆସନ ପାଇଥିଲେ। ତାମିଲନାଡୁରେ ଅଭିନେତାରୁ ରାଜନେତା ପାଲଟିଥିବା ଥାଲାପତି ବିଜୟଙ୍କ ଦଳ ତାମିଲଗା ଭେଟ୍ରି କାଜାଗମ୍ ଟିଭିକେ ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ି ବୃହତ୍ତମ ଦଳ ଭାବେ ଉଭା ହୋଇଛି। 234 ସଦସ୍ୟ ବିଶିଷ୍ଟ ବିଧାନସଭାରେ ଟିଭିକେ 108 ଆସନ ହାସଲ କରିଛି। ଅନ୍ୟପକ୍ଷରେ ଶାସକ ଡିଏମ୍କେ 69 ଆସନ ହାସଲ କରିଥିବାବେଳେ ଏଆଇଏଡିଏମ୍କେ 47 ଆସନରେ ଜିତିଛି। ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନ୍ ଚେନ୍ନାଇର କୋଲାଥୁରୁ ବିଧାନସଭା ମଣ୍ଡଳୀରୁ ଟିଭିକେ ପ୍ରାର୍ଥୀ ଭିଏସ୍ ବାବୁଙ୍କଠାରୁ ପ୍ରାୟ 8,700 ଭୋଟ୍ରେ ପରାସ୍ତ ହୋଇଛନ୍ତି। ତେବେ ତାଙ୍କ ପୁଅ ତଥା ଉପମୁଖ୍ୟମନ୍ତ୍ରୀ ଉଦୟନିଧି ଷ୍ଟାଲିନ୍ ଚେପକ୍ ଥିରୁଭାଲିକେନିରେ ବିଜୟ ହାସଲ କରିଛନ୍ତି। ତିରୁପୁର ଜିଲ୍ଲାର ଅଭିନାଶୀ ସଂରକ୍ଷିତ ଆସନରୁ ବିଜେପିର ପ୍ରାର୍ଥୀ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଏଲ୍ ମୁରୁଗାନ୍ ଟିଭିକେର କମଲି ଏସ୍କଠାରୁ ପରାସ୍ତ ହୋଇଛନ୍ତି। ଅନ୍ୟ ଦଳଗୁଡ଼ିକ ମଧ୍ୟରେ ପିଏମ୍କେ 4, କଂଗ୍ରେସ 5 ଆସନରେ ବିଜୟ ଲାଭ କରିଛି। ବିଜେପି ଡିଏମ୍ଡିକେ ଏବଂ ଏଏମ୍ଏମ୍କେ 1 ଲେଖାଏଁ ଆସନ, ସିପିଆଇଏମ୍ ଭିସିକେ ଏବଂ ଇଣ୍ଡିଆନ୍ ୟୁନିୟନ୍ ମୁସଲିମ୍ ଲିଗ୍ 2 ଲେଖାଏଁ ଆସନ ହାସଲ କରିଛନ୍ତି। ଟିଭିକେ ମୁଖ୍ୟ ଶ୍ରୀ ବିଜୟ ଖୁବ୍ ଶୀଘ୍ର ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ବୋଲି ଆଶା କରାଯାଉଛି। ତେବେ ସରକାର ଗଠନ ପାଇଁ ଟିଭିକେକୁ ଆଉ 10 ସଦସ୍ୟଙ୍କର ଆବଶ୍ୟକତା ରହିଛି। ଆସାମ ଏବଂ ପୁଡୁଚେରୀରେ ବର୍ତ୍ତମାନର ସରକାର ପୁନଃ କ୍ଷମତାକୁ ଫେରିଥିବାବେଳେ କେରଳରେ କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ୍ ସବୁଠାରୁ ଅଧିକ ଆସନ ହାସଲ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେପିର ବିଜୟକୁ ଐତିହାସିକ ଏବଂ ଅଭୂତପୂର୍ବ ବୋଲି ବର୍ଷ୍ଣନା କରିଛନ୍ତି। ପଶ୍ଚିମବଙ୍ଗ, ଆସାମ, କେରଳମ୍, ତାମିଲନାଡୁ ଏବଂ ପୁଡୁଚେରୀର ଜନତା ଓ ଦଳୀୟ କର୍ମୀଙ୍କୁ ଶ୍ରୀ ମୋଦି କୃତଜ୍ଞତା ଜ୍ଞାପନ କରିଛନ୍ତି। ଦିଲ୍ଲୀସ୍ଥିତ ବିଜେପି କାର୍ଯ୍ୟାଳୟରେ ଦଳୀୟ କର୍ମୀଙ୍କୁ ସମ୍ବୋଧନ କରି ଶ୍ରୀ ମୋଦି କହିଛନ୍ତି, ବିଜେପି ନେତୃତ୍ୱାଧୀନ ଏନ୍ଡିଏ ସରକାର ଏବେ 20 ଅଧିକ ରାଜ୍ୟରେ କ୍ଷମତାଧୀନ ହୋଇଛି। ନାଗରିକ ହିଁ ଈଶ୍ୱର ଏହି ମନ୍ତ୍ରରେ ବିଜେପି କାର୍ଯ୍ୟ କରିବା ସହ ଦଳୀୟ କର୍ମୀ ଲୋକଙ୍କ ସେବା ପାଇଁ ସମର୍ପିତ ଭାବେ କାର୍ଯ୍ୟ କରୁଛନ୍ତି, ଫଳରେ ଦେଶବାସୀଙ୍କର ବିଶ୍ୱାସ ଅଧିକରୁ ଅଧିକ ହୋଇଛି। ବିଜେପି ଶାସନାଧୀନ ରାଜ୍ୟଗୁଡ଼ିକରେ ସୁଶାସନ ଓ ବିକାଶ ଜାରି ରହିଛି ବୋଲି ଦେଶବାସୀଙ୍କ ପାଖରେ ସ୍ୱଷ୍ଟ ହୋଇଛି। ଶ୍ରୀ ମୋଦି କହିଛନ୍ତି, ଦେଶ ପାଇଁ ନୂତନ ସୂର୍ଯ୍ୟ ଉଦୟ ହୋଇଛି ଏବଂ ଭାରତର ମହାନ ଗଣତନ୍ତ୍ର, କାର୍ଯ୍ୟଦକ୍ଷତାର ରାଜନୀତି ଏବଂ ଏକ ଭାରତ ଶ୍ରେଷ୍ଠ ଭାରତ ଦୃଷ୍ଟିକୋଣରେ ସମସ୍ତେ ଆସ୍ଥା ପ୍ରକଟ କରିଛନ୍ତି।
1: पराजय लोकतंत्र और चुनावी राजनीति का एक स्वाभाविक हिस्सा होता है, लेकिन 5 प्रदेशों की जनता ने पूरे विश्व को दिखाया है कि ये हमारा भारत मदर ऑफ डेमोक्रेसी क्यों है। लोकतंत्र, डेमोक्रेसी हमारे लिए सिर्फ एक तंत्र नहीं है, ये हमारी रगों में दौड़ता हुआ संस्कार है। और आज सिर्फ भारत का लोक

0: ଶ୍ରୋତାବନ୍ଧୁ, ସକାଳୁ ସକାଳୁ ଖବରକାଗଜର ପୃଷ୍ଠା ଓଲଟାଇବାର ଅନୁଭବ ସମସ୍ତଙ୍କର ଅଛି। ତେବେ ପ୍ରତିଦିନ ଏହି ଖବରକାଗଜ ପୃଷ୍ଠା ଓଲଟାଇଲା ବେଳେ ଆପଣ ନିଶ୍ଚୟ ଦେଖିବାକୁ ପାଇବେ ମହିଳାମାନଙ୍କୁ ନେଇ କିଛି ନା କିଛି ଖବର। କେଉଁଠି ଖେଳରେ ଜିତିଛନ୍ତି, କେତେବେଳେ ବାଳକଙ୍କ ଅପେକ୍ଷା ବାଳିକାମାନେ ପରୀକ୍ଷା ଫଳରେ ଅଧିକ ସଫଳତା ହାସଲ କରିଛନ୍ତି, ସେହିପରି ପ୍ରଶାସନିକ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି, ତ ବିଜ୍ଞାନ ଗବେଷଣା, ସାହିତ୍ୟ, ସଂସ୍କୃତି, ସାମାଜିକ ସ୍ତରରେ କୃତିତ୍ୱ ହାସଲ କରି ରାଜ୍ୟ ପାଇଁ, ଦେଶ ପାଇଁ, ଜାତି ପାଇଁ ଗୌରବ ଆଣିଛନ୍ତି। ଏହାଛଡ଼ା ଆମେ ଆହୁରି ମଧ୍ୟ ମହିଳାମାନଙ୍କୁ ନେଇ ଖବରକାଗଜ ପୃଷ୍ଠାରେ କେତେକ ନକାରାତ୍ମକ କଥା ଦେଖିବାକୁ ପାଇଥାଉ, ଯେମିତିକି ଶିଶୁ କନ୍ୟା ଭ୍ରୂଣ ହତ୍ୟା, ମହିଳାମାନଙ୍କୁ ନିଜ ନ୍ୟାଯ୍ୟ ଅଧିକାରରୁ ବଞ୍ଚିତ କରିବା, ପରିବାର ଓ ସମାଜ ଦ୍ୱାରା ଅବହେଳିତ ହେବା, ଏମିତି ସବୁକିଛି। ତେବେ ଦେଶ ଏତେ ଆଗକୁ ଗଲାଣି, କିନ୍ତୁ ସବୁ ମହିଳା ସମାନ ସ୍ତର ଦେଇ ଏବେ ମଧ୍ୟ ଗତି କରିପାରୁ ନାହାନ୍ତି। ରହିଛି ଆକାଶ ପାତାଳ ଫରକ। ସେଥିପାଇଁ ଆମ ସରକାର ସମସ୍ତ ମହିଳାମାନଙ୍କୁ ସମାନ ଅଧିକାର ଦେବା, ସେମାନଙ୍କ ନ୍ୟାଯ୍ୟ ଅଧିକାରରୁ ବଞ୍ଚିତ ନ କରିବା, ସେମାନଙ୍କୁ ଶକ୍ତିଶାଳୀ କରି ଦେଶର ପ୍ରଗତିରେ ସାମିଲ କରିବା ପାଇଁ କରିଛନ୍ତି ବିଭିନ୍ନ ଯୋଜନା। ତେବେ ଆଜି ପ୍ରଭାତରେ ସେହିସବୁ ଯୋଜନାଗୁଡ଼ିକ ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରନ୍ତି ଅଧ୍ୟାପିକା ଡକ୍ଟର ସୁଷମା ମିଶ୍ର।
1: ଜନସଂଖ୍ୟାର ଅର୍ଧା ହେଉଛନ୍ତି ମହିଳାମାନେ। ମହିଳା ଓ ପୁରୁଷ ଉଭୟଙ୍କ ଅବଦାନରେ ସମାଜ ହୁଏ ପରିପୁଷ୍ଟ, କିନ୍ତୁ ଦେଖାଯାଏ ଯେ ମହିଳାମାନେ ସାଧାରଣତଃ ଅଭାବଗ୍ରସ୍ତ, ଅଶିକ୍ଷିତ, ଅବହେଳିତ ଆଉ ନିଷ୍ପେଷିତ। ଏହି ବର୍ଗର ମହିଳାମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଇବା ପାଇଁ ବହୁ ସରକାରୀ ଯୋଜନା କାର୍ଯ୍ୟକାରୀ ହେଉଛି। ବେଟି ବଚାଓ ବେଟି ପଢ଼ାଓ ଦ୍ୱାରା କନ୍ୟା ଭ୍ରୂଣ ହତ୍ୟା ରୋକିବା ଏବଂ ବାଳିକା ସାକ୍ଷର ସଂଖ୍ୟା ବୃଦ୍ଧି ପାଇଛି। ନାରୀ ଶିକ୍ଷା ହେଉଛି ପ୍ରକୃତରେ ନାରୀ ସଶକ୍ତିକରଣର ପ୍ରଥମ ଆଉ ପ୍ରଧାନ ମାଧ୍ୟମ। ମିଶନ ଶକ୍ତି କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ ବିଭିନ୍ନ ସ୍ୱରୋଜଗାର ଯୋଜନା ମହିଳାମାନଙ୍କୁ ସ୍ୱାବଲମ୍ବୀ କରୁଛି। ସେହିପରି ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଆର୍ଥିକ ଦୃଷ୍ଟିରୁ ଆତ୍ମନିର୍ଭରଶୀଳ କରାଯାଉଛି ମହିଳାମାନଙ୍କୁ। ଏହାଦ୍ୱାରା ମହିଳାମାନଙ୍କର ଆର୍ଥିକ ସ୍ଥିତି ସୁଧୁରିଛି ଆଉ କ୍ରମଶଃ ସୁଦୃଢ଼ ହେବାରେ ଲାଗିଛି। ମମତା ସ୍କିମ୍ ଜରିଆରେ ଗର୍ଭବତୀ ଓ ପ୍ରସୂତି ମା ମାନଙ୍କର ପୁଷ୍ଟି ସାଧନ ସମ୍ଭବ ହେଉଛି। ରାଜ୍ୟ ମହିଳା କମିଶନ ଜରିଆରେ ମହିଳାମାନଙ୍କୁ ଶୋଷଣମୁକ୍ତ କରିବାର ବ୍ୟବସ୍ଥା ମଧ୍ୟ ରହିଛି। ଏଇଥିପାଇଁ ପାରିବାରିକ ହିଂସା ରହୁନି, କମିଯାଉଛି। ଯୌତୁକ ବିଭିନ୍ନ କାରଣ ଜନିତ ଯେଉଁ ନିର୍ଯାତନା ଆଉ ଅନ୍ଧବିଶ୍ୱାସ, ସେସବୁରୁ ମଧ୍ୟ ମହିଳାମାନଙ୍କୁ ଉଦ୍ଧାର କରାଯାଇ ପାରୁଛି। ICDS ପ୍ରୋଗ୍ରାମ ଜନିତ ଯେଉଁ ଅଙ୍ଗନବାଡ଼ି କାର୍ଯ୍ୟକ୍ରମ, ତା ଜରିଆରେ ମହିଳା ଓ ଶିଶୁମାନଙ୍କର ସର୍ବାଙ୍ଗୀନ ଉନ୍ନତି ସାଧନ ହେଉଛି। ବିଦ୍ୟାଳୟମାନଙ୍କରେ ମହିଳା ଛାତ୍ରୀ ନିବାସ, ଶିକ୍ଷା ବୃତ୍ତି ପ୍ରଦାନ, ସାଇକେଲ, ପୋଷାକ, ଖାଦ୍ୟ ଇତ୍ୟାଦି ଯୋଗାଣ ଦ୍ୱାରା ନାରୀ ଶିକ୍ଷାକୁ ମିଳୁଛି ଯଥେଷ୍ଟ ପ୍ରୋତ୍ସାହନ। ସେମିତି ମହିଳା ସେଲ୍ଟର ହୋମ୍ ଆଉ କର୍ମଜୀବୀ ମହିଳାଙ୍କ ପାଇଁ ଯେଉଁ ସ୍ୱତନ୍ତ୍ର ହଷ୍ଟେଲ, ସେହିସବୁ ବ୍ୟବସ୍ଥା ଦ୍ୱାରା ମହିଳାମାନଙ୍କୁ ସୁରକ୍ଷା ଯୋଗାଇ ଦିଆଯାଉଛି। ସରକାରଙ୍କର ବହୁବିଧ ଯୋଜନା ଆଉ କାର୍ଯ୍ୟକ୍ରମ ଦ୍ୱାରା ମହିଳାମାନଙ୍କୁ ସଶକ୍ତ କରାଇବାର ନିରନ୍ତର ପ୍ରଚେଷ୍ଟା ରହିଛି।

କୁହାଯାଏ ଶରୀର ଅଛି ତ ରୋଗ ଅଛି। ପ୍ରକୃତରେ କିଛି ରୋଗ ଶରୀରର ଅଭ୍ୟନ୍ତରରୁ ଅର୍ଥାତ୍ ଘଟୁଥିବା ରାସାୟନିକ କ୍ରିୟା ପ୍ରତିକ୍ରିୟା ଯୋଗୁଁ ସୃଷ୍ଟି ହୋଇଥିଲା ବେଳେ ଆଉ କିଛି ବାହ୍ୟ ସଂକ୍ରମଣ ଦ୍ୱାରା ହୋଇଥାଏ, ଯେମିତିକି କୀଟାଣୁ ଭୂତାଣୁ ମାଛି ମଶା ଓ ଅନ୍ୟାନ୍ୟ ପଶୁପକ୍ଷୀଙ୍କ ଯୋଗୁଁ। ତେବେ ଆମର ଶରୀରରେ ବିଭିନ୍ନ ପ୍ରକାର ରୋଗ ମଧ୍ୟରୁ ଆଜମା ହେଉଛି ଏକ ରୋଗ। ପ୍ରତିବର୍ଷ ମେ ମାସର

0: ପ୍ରଥମ ମଙ୍ଗଳବାର ସାରା ବିଶ୍ୱରେ ଆଜମା ଦିବସ ପାଳନ କରାଯାଇଥାଏ। ଏ ସମ୍ପର୍କରେ ସଚେତନତାର ବାର୍ତ୍ତା ରଖିଛନ୍ତି ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ହସ୍ପିଟାଲର ଆସୋସିଏଟ୍ ପ୍ରଫେସର ଡାକ୍ତର ବିଜୟ କୁମାର ଦାସ।
1: ଶ୍ୱାସ ରୋଗକୁ ଇଂରାଜୀରେ ବ୍ରୋଙ୍କିଆଲ ଆଜମା ବା ଆଜମା କୁହାଯାଏ। ଆଜମା ଏକ ଗ୍ରୀକ୍ ଶବ୍ଦ, ଏହାର ଅର୍ଥ ପେଲି ହେବା ବା ଦମା ପେଲିବା ବା ସଁ ହେବା ବା ଧଇଁ ସଇଁ ହେବା। ଏହି ରୋଗୀମାନେ ପାଟି ଖୋଲି ନିଶ୍ୱାସ ନେଲେ ତାଙ୍କ ଶ୍ୱାସ କମିଯାଏ। ବାଲ୍ୟାବସ୍ଥାରୁ ବୃଦ୍ଧ ବୟସ ପର୍ଯ୍ୟନ୍ତ ଏହି ରୋଗ ହୋଇପାରେ। ଅନେକ ସମୟରେ ବଂଶାନୁକ୍ରମିକ ଭାବେ ଏହି ଶ୍ୱାସ ରୋଗ ଆକ୍ରାନ୍ତ କରିଥାଏ। ଏକ ବର୍ଷରୁ ପାଞ୍ଚ ବର୍ଷ ବୟସ ମଧ୍ୟରେ ବା ବାଳକ ବାଳିକାମାନଙ୍କ ମଧ୍ୟରେ ସମାନ ଅନୁପାତରେ ଏହା ପରିଲକ୍ଷିତ ହୋଇଥାଏ। ଏଟୋପି ଯୋଗୁଁ ଏହା ସମ୍ଭବ ହୁଏ। ଏହି ରୋଗଟି ବଂଶାନୁକ୍ରମିକ ଭାବେ ଦେଖାଯାଏ। ଗୁଣସୂତ୍ର ବା ଜିନ୍ରେ ଏହାର ଦୋଷ ଥାଏ। ଏଟୋପି ବ୍ୟତୀତ ଆଲର୍ଜି ଦ୍ୱାରା ଶ୍ୱାସ ରୋଗ ମଧ୍ୟ ଆରମ୍ଭ ହୋଇଥାଏ। ଏହାକୁ ଇଣ୍ଟ୍ରିନ୍ସିକ୍ ଆଜମା କୁହାଯାଏ। ମଧ୍ୟ ବୟସରେ ଏହା ଅଧିକ ଦେଖାଯାଏ। ଏସ୍ପିରିନ୍ ଶ୍ୱାସ, ବ୍ୟାୟାମରୁ ଶ୍ୱାସ, ନିଜ କାର୍ଯ୍ୟ ପେଶାରୁ ଶ୍ୱାସ ଏବଂ ଜୀବାଣୁ ବା ଭୂତାଣୁ ଦ୍ୱାରା ହେଉଥିବା ଶ୍ୱାସ ପ୍ରଧାନ। ଘର ଧୂଳି, ମାଛିର ମଳ ଅଂଶ, ପରାଗ ରେଣୁ ଆଲର୍ଜି କରାଇଥାଏ। ମାଛିର ମଳରେ ଏକ ପ୍ରକାର ଗ୍ଲାଇକୋପ୍ରୋଟିନ୍ ଥାଏ। ଏହାର ଆଣବିକ ଗୁରୁତ୍ୱ 2400 ଡଲ୍ଟନ୍। ଏହି କଣିକାର ବ୍ୟାସ 20-50 ମିଲିମିଟର। ଏଗୁଡ଼ିକ ଖୁବ୍ ସହଜରେ ବାୟୁ ଦ୍ୱାରା କିମ୍ବା ଧୂଳି ସହ ମିଶି ଭାସି ଭାସି ନାକ ଭିତରେ ଦେଇ ଶ୍ୱାସନଳୀ ପର୍ଯ୍ୟନ୍ତ ଚାଲିଯାଆନ୍ତି। ଗଦି, କମ୍ବଳ, ତକିଆ ଇତ୍ୟାଦିର ଧୂଳି ମାଛିର ମଳ ସହ ମିଶିଯାଏ। ଏଗୁଡ଼ିକ ଝାଡ଼ିଲେ ଆଲର୍ଜେନ୍ ବା ପ୍ରତିଜୈବିକ କଣିକା ନାକ ଭିତରେ ଦେଇ ଶ୍ୱାସନଳୀ ବାଟେ ଫୁସ୍ଫୁସ୍କୁ ଯାଇ ଆଜମା କରାଇଥାନ୍ତି। ଯେଉଁ ମାଛିଗୁଡ଼ିକ ଏହି ରୋଗ କରାଇଥାନ୍ତି ତାହାର ନାମ ହେଲା ଡି ଟେରୋନାଇସିନ୍ସ। ମାଛି ଅସର୍ପା ମଳମୂତ୍ର ଆଲର୍ଜି କରାଇଥାଏ। ଶ୍ୱାସର ମହାମାରୀ 1983 ସୁଦାନରେ ହୋଇଥିଲା। ଗୃହପାଳିତ ପଶୁମାନଙ୍କ ମଳମୂତ୍ର ହିଁ ଆଲର୍ଜି ବା ଆଜମା କରେ। ପୋଷା ହେଉଥିବା ପଶୁମାନଙ୍କ ମଧ୍ୟରେ ବିରାଡ଼ି, କୁକୁର, ଘୋଡ଼ା, ଘୁଷୁରୀ, ରାବିଟ୍, ଗ୍ୟୁନିପିକ୍ ସଂସ୍ପର୍ଶରେ ଆସିଲେ ଆଲର୍ଜି ହୁଏ। ପାରାଜାତୀୟ ପକ୍ଷୀର ମଳ ଅଧିକ ଆଲର୍ଜି କରେ। କେତେକ ଘାସ ଫୁଲର ପରାଗରେଣୁ ଆଲର୍ଜି କରିଥାଏ। ଅଣ୍ଡା, କ୍ଷୀର, ଚିଙ୍ଗୁଡ଼ି, ଚକୋଲେଟ୍, ବାଦାମ, ବିରିଜାତୀୟ ଶସ୍ୟ ଆଲର୍ଜି କରିଥାଏ। ଖାଦ୍ୟ ସଂରକ୍ଷଣରେ ବ୍ୟବହୃତ ରାସାୟନିକ ପଦାର୍ଥ ଓ କେତେକ ରଙ୍ଗ ସୁଗନ୍ଧି ଆଲର୍ଜି କରାଇଥାନ୍ତି। ଧୂମକାରୀମାନଙ୍କର ସନ୍ତାନମାନେ ବାଲ୍ୟାବସ୍ଥାରେ ଶ୍ୱାସ ରୋଗରେ ପୀଡ଼ିତ ହୋଇଥାନ୍ତି। ଆଜମା ବିଷୟରେ ସତର୍କତା ନିମିତ୍ତ ଅନ୍ୟମାନଙ୍କୁ ଶିକ୍ଷା ଦେବା ଉଚିତ। ସେମାନଙ୍କ ମଧ୍ୟରେ କେମିତି ସହଜରେ ଶ୍ୱାସ କମିପାରିବ ସେ ପାଇଁ ଔଷଧ ଖାଇବା ଜରୁରୀ। ଶ୍ୱାସର ଲକ୍ଷଣଗୁଡ଼ିକ ହେଲା ଧଇଁ ଚଇଁ ହେବା, ଛାତି ଚାପି ହୋଇଯିବା, କାଶ ହେବା, ଏକ ପ୍ରକାର ହୁଇଜିଂ ଶବ୍ଦ ହୁଏ। ଭୋର ସକାଳୁ ବା ରାତିରେ ଏହା ଅଧିକ ହୋଇଥାଏ। ସ୍ପାଇରୋମେଟ୍ରି କରାଯାଇ ଏହା ପରୀକ୍ଷା କରାଯାଏ। ଟବାକୋ ସ୍ମୋକ୍ରୁ ଦୂରରେ ରୁହନ୍ତୁ। ସ୍ପେସର୍ ବା ନେବୁଲାଇଜର ଦ୍ୱାରା ଶ୍ୱାସ କମିଯାଏ। ଶେଷରେ ଏତିକି କୁହାଯିବ, ଟବାକୋ ସ୍ମୋକ୍ କରନ୍ତୁ ନାହିଁ। ଯେଉଁ ଖାଦ୍ୟ, ଔଷଧ ଇତ୍ୟାଦି ଆଜମା କରୁଛି ତାହା ଖାଆନ୍ତୁ ନାହିଁ। ଘର ଭିତରେ ମାଛିକୁ ବାହାର କରି ବା ମାରିଦେବା ଭଲ। ରମୁଥିବା ପଶୁମାନଙ୍କୁ ଛୁଅନ୍ତୁ ନାହିଁ। କକ୍ରୋଚକୁ ଘରୁ ବାହାର କରିଦିଅନ୍ତୁ।
0: ତେବେ ଶ୍ରୋତା ବନ୍ଧୁ, ଆପଣ ଆମକୁ ଲେଖନ୍ତୁ ନିଜ ଗାଁର କଥା, ନିଜ ଅଞ୍ଚଳର ଉନ୍ନତିର କଥା, ପାଖରେ ଥିବା କୌଣସି ଐତିହାସିକ ପ୍ରସିଦ୍ଧ ସ୍ଥାନ ବା ପୁରାଣ ପ୍ରସିଦ୍ଧ ସ୍ଥାନର କଥା। ଆମେ ଏସବୁକୁ ନିଶ୍ଚୟ ଏହି କାର୍ଯ୍ୟକ୍ରମରେ ପ୍ରଚାର କରିବୁ।

0: ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମ କିପରି ଲାଗିଲା ନିଶ୍ଚୟ ମତାମତ ଦେବେ। ରହୁଛୁ ଆପଣଙ୍କ ଅପେକ୍ଷାରେ। ନମସ୍କାର।
1: ଶେଷ ହେଲା ପ୍ରଭାତ ପରିକ୍ରମା। ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବୈଜନ୍ତୀ ମାଳା ହରିଚନ୍ଦନ। ଆକାଶବାଣୀ କଟକ କଥିକା ଆଜି ଏଥିରେ ଆସନ୍ତୁ ଶୁଣିବା ମୁକ୍ତି ବିପ୍ଳବୀ ଧରଣୀଧର ଭୂୟାଁ। କହିଛନ୍ତି ଡକ୍ଟର ପ୍ରଫୁଲ୍ଲ କୁମାର ସାହୁ।
2: ଦଳିତ ନିଷ୍ପେଷିତ ଓ ଅବହେଳିତ ମଣିଷର ପ୍ରତିନିଧି ଧରଣୀଧର ଭୂୟାଁ, କେନ୍ଦୁଝର।

0: ରଜ ଆନ୍ଦୋଳନର ଏକ ଅପ୍ରତିହତ ଝଡ଼, ଯେଉଁ ଝଡ଼ର ପ୍ରକୋପରେ ଦିନେ ଦୋହଲି ଯାଇଥିଲା ରାଜଶକ୍ତିର ଅହଙ୍କାର ଓ ଆଧିପତ୍ୟ। ଇତିହାସ କହେ ବ୍ରିଟିଶ ରାଜତ୍ୱ କାଳରେ ଓଡ଼ିଶାର ଗଡ଼ଜାତ ରାଜାମାନଙ୍କ ମଧ୍ୟରୁ ଅଧିକାଂଶ ଥିଲେ ବିଳାସୀ ଓ ପ୍ରଜାପୀଡ଼କ। ସେମାନେ ମନ ଇଚ୍ଛା ଟିକସ ବସାଇ ଲୋକଙ୍କୁ ଶୋଷଣ କରୁଥିଲେ ଅତି ନିର୍ଦ୍ଦୟ ଭାବରେ। ଏହି ଶୋଷଣ କଷଣ ପ୍ରତିବାଦରେ ଉନବିଂଶ ଶତାବ୍ଦୀର ଶେଷ ଦଶକରେ ବିପ୍ଳବୀ ଧରଣୀଧରଙ୍କ ନେତୃତ୍ୱରେ ଯେଉଁ କେନ୍ଦୁଝର ପ୍ରଜାମେଳି ହୋଇଥିଲା, ତାହା ଥିଲା ସମଗ୍ର ଦେଶର ଗଡ଼ଜାତ ଇତିହାସରେ ରାଜତନ୍ତ୍ର ତଥା ବ୍ରିଟିଶ ବିରୋଧୀ ପ୍ରଥମ ମୁକ୍ତି ସଂଗ୍ରାମ। ମାଛକାନ୍ଦଣା ଜୋରଖୋଳାକୁ କେନ୍ଦ୍ର କରି ଦାନା ବାନ୍ଧିଥିଲା କେନ୍ଦୁଝର ପ୍ରଜାମେଳି। ମାଛକାନ୍ଦଣା ନଦୀରେ ବନ୍ଧ ନିର୍ମାଣ କରି ଜଳସେଚନ ପାଇଁ 1891 ଆରମ୍ଭ ହୋଇଥିଲା କେନାଲ ଖୋଳା କାମ। ଏହି ଦାୟିତ୍ୱରେ ଥିଲେ ଆସିଷ୍ଟାଣ୍ଟ ଦେୱାନ ବିଚିତ୍ରାନନ୍ଦ ଦାସ। ସେତେବେଳେ ରାଜାଙ୍କଠାରୁ ରାଜକର୍ମଚାରୀମାନେ ଥିଲେ ଅଧିକ ଅତ୍ୟାଚାରୀ। ସେହି ଅତ୍ୟାଚାରୀ କର୍ମଚାରୀଙ୍କର ଜଣେ ପ୍ରମୂର୍ତ୍ତ ପ୍ରତିନିଧି ହେଉଛନ୍ତି ବିଚିତ୍ରାନନ୍ଦ ଦାସ। ନିରୀହ ଆଦିବାସୀମାନଙ୍କୁ ସେ ବାଧ୍ୟ କରୁଥିଲେ କେନାଲ ଖୋଳା କାମରେ ବେଠି ଖଟିବା ପାଇଁ। ମଜୁରୀ ଦେବା ତ ଦୂରର କଥା, ସେମାନଙ୍କୁ ଥରୁଟିଏ ଖାଇବାକୁ ବି ଦେଉନଥିଲେ ପ୍ରକଳ୍ପ ପକ୍ଷରୁ। ସକାଳେ କାମକୁ ଆସିଲା ବେଳେ ଯେଉଁ ଅଭାବୀ ଲୋକଟି ଖାଦ୍ୟ ଆଣିପାରୁନଥିଲା, ତାକୁ ଦିନସାରା କାମ କରିବାକୁ ପଡୁଥିଲା ଭୋକ ପେଟରେ। ବିଚିତ୍ରାନନ୍ଦ ଦାସଙ୍କର ଏହି କ୍ରୁରତା କାରଣରୁ ଆଦିବାସୀଙ୍କ ଭିତରେ କୋହଳୁଥିଲା ଅସନ୍ତୋଷର ନିଆଁ। ମାତ୍ର ନେତୃତ୍ୱ ଅଭାବରୁ ତା ନେଇପାରୁନଥିଲା ବିଦ୍ରୋହର ରୂପ। ଆଦିବାସୀଙ୍କର ଏହି ଅସହାୟତାକୁ ଉପଲବ୍ଧି କରି ଆଗକୁ ବାହାରି ଆସିଲେ ଶିକ୍ଷିତ ଓ ସ୍ୱାଧୀନଚେତା ଭୂୟାଁ ଯୁବକ ଧରଣୀଧର। ରାଜକର୍ମଚାରୀଙ୍କ ଦ୍ୱାରା ହେଉଥିବା ପ୍ରଜା ପୀଡ଼ନର ପ୍ରତିକାର ନିମନ୍ତେ ସେ ପ୍ରଥମେ ରାଜା ଧନୁର୍ଜୟ ନାରାୟଣ ଭଞ୍ଜ ଓ ଇଂରେଜ କମିଶନରଙ୍କ ପାଖକୁ ଲେଖିଲେ ଚିଠି। ତା'ର କୌଣସି ଉତ୍ତର ନ ପାଇବା କାରଣରୁ ଆଦିବାସୀମାନଙ୍କୁ ସଂଗଠିତ କରି ଘୋଷଣା କଲେ ବିଦ୍ରୋହ। ରାଜା ସହୃଦୟତାର ସହିତ ପ୍ରଜାଙ୍କ ସମସ୍ୟା ବୁଝିବା ପରିବର୍ତ୍ତେ ଗ୍ରହଣ କଲେ ଦମନମୂଳକ ନୀତି। ବିଦ୍ରୋହୀମାନଙ୍କୁ ଭୟଭୀତ କରିବା ପାଇଁ ଚାଲିଲା ଗିରଫଦାରୀ। ଏହାଦ୍ୱାରା ବିଦ୍ରୋହୀମାନେ ଅଧିକ ଉତ୍ତ୍ୟକ୍ତ ହେଲେ ଏବଂ ଆହୁରି ବ୍ୟାପକ ହେଲା ଆନ୍ଦୋଳନ। ମେଳି ସର୍ଦ୍ଦାର ଧରଣୀଧରଙ୍କ ଅସାଧାରଣ ବ୍ୟକ୍ତିତ୍ୱ, ନେତୃତ୍ୱ ଓ ଅଗ୍ନିବର୍ଷୀ ଆହ୍ୱାନରେ ପ୍ରଭାବିତ ହୋଇ ବଣାଇ ଓ ସିଂହଭୂମି ଆଦି ଅଞ୍ଚଳରୁ ଛୁଟି ଆସିଲେ ହଜାର ହଜାର ବାଥୁନ, ଭୂୟାଁ ଓ କୋହ୍ଲା ଆଦି ବିଭିନ୍ନ ଉପଜାତିର ଆଦିବାସୀ। ବିଦ୍ରୋହର ଭୟାବହତାକୁ ଲକ୍ଷ୍ୟ କରି ନିଜଗଡ଼ ଛାଡ଼ି ଆନନ୍ଦପୁର ପଳାଇଗଲେ ରାଜା ଧନୁର୍ଜୟ ଭଞ୍ଜ। ଏହି ପରିପ୍ରେକ୍ଷୀରେ ଉଲ୍ଲେଖନୀୟ ଯେ ଶାସନଗତ ସୁବିଧା ଦୃଷ୍ଟିରୁ ସେତେବେଳେ ନିଜଗଡ଼ ଓ ଆନନ୍ଦପୁର ନାମରେ କେନ୍ଦୁଝରକୁ ଦୁଇ ଭାଗରେ ବିଭକ୍ତ କରାଯାଇଥିଲା ଏବଂ ଆନନ୍ଦପୁର ଦାୟିତ୍ୱରେ ଥିଲେ ରାଜ୍ୟର ଦେୱାନ ତଥା ପ୍ରଖ୍ୟାତ ଉପନ୍ୟାସିକ ଫକୀରମୋହନ ସେନାପତି। ଫକୀରମୋହନ ରାଜାଙ୍କୁ ସାଙ୍ଗରେ ନେଇ କଟକରେ କମିଶନର ଟୟନବୀ ସାହେବଙ୍କୁ ସାକ୍ଷାତ କଲେ ଏବଂ ବିଦ୍ରୋହ ଦମନ ପାଇଁ ଲୋଡ଼ିଲେ ସହାୟତା। ଏପଟେ ରାଜାଙ୍କୁ ଗାଦିଚ୍ୟୁତ କରି ରାଜ୍ୟରେ ପ୍ରଜାତନ୍ତ୍ର ପ୍ରତିଷ୍ଠା ପାଇଁ ରାଇସୁଆ ଆମ୍ବତୋଟାରେ ବସିଲା ଆଦିବାସୀମାନଙ୍କ ଦରବାର। ସେଠାରେ ଗଣତାନ୍ତ୍ରିକ ଉପାୟରେ ଟିକାୟତ ଭାବରେ ଅଭିଯୁକ୍ତ ହେଲେ ମେଳି ସର୍ଦ୍ଦାର ଧରଣୀଧର। ବିଦ୍ରୋହୀମାନଙ୍କର ପରବର୍ତ୍ତୀ ଲକ୍ଷ୍ୟ ରହିଲା ରାଜବାଟୀ ଦଖଲ। ସେଥିପାଇଁ ଆରମ୍ଭ ହେଲା ପ୍ରସ୍ତୁତି। ଏହି ସୂଚନା ପାଇବା କ୍ଷଣି ପ୍ରତିରୋଧ ପାଇଁ ପ୍ରସ୍ତୁତ ହେଲେ ଫକୀରମୋହନ। ନିଜେ କିଛି ପାଇକଙ୍କୁ ସାଙ୍ଗରେ ନେଇ କେନ୍ଦୁଝର ଅଭିମୁଖେ ଯାତ୍ରା କଲେ ରାତି ଅନ୍ଧାରରେ। ମାତ୍ର ଘାଟି ରାସ୍ତା ଅତିକ୍ରମ କଲାବେଳେ ଧରାପଡ଼ିଗଲେ ବିଦ୍ରୋହୀଙ୍କ ହାତରେ। ରାଇସୁଆ ଆମ୍ବତୋଟାରେ ଚାଲିଲା ଫକୀରମୋହନଙ୍କ ବିଚାର। ପ୍ରଜାମେଳିକୁ ଭଣ୍ଡୁର କରିବା ପାଇଁ ସେ ଚକ୍ରାନ୍ତ ଚଳାଇଥିବାରୁ ତାଙ୍କୁ ତତ୍କାଳ ହାଣି ପକାଇବା ପାଇଁ ଦାବି କଲେ ବହୁ ବିଦ୍ରୋହୀ ନେତା। ମାତ୍ର ଉଦାରଚେତା ଧରଣୀଧର ଚାହିଁଲେ ଫକୀରମୋହନଙ୍କ ଭଳି ଜଣେ ବିଚକ୍ଷଣ ବୁଦ୍ଧିସମ୍ପନ୍ନ ବ୍ୟକ୍ତିଙ୍କ ବିଜ୍ଞତା ଓ ଦୂରଦୃଷ୍ଟିକୁ ରାଜ୍ୟ ଶାସନରେ ଉପଯୋଗ କରିବା ପାଇଁ, କାରଣ ତାଙ୍କର ଲକ୍ଷ୍ୟ ଥିଲା ରାଜ୍ୟରେ ସୁଶାସନ ପ୍ରତିଷ୍ଠା। ଭାବିଲେ ଏକଥା ଆଶ୍ଚର୍ଯ୍ୟ ଲାଗେ ଯେ ପରାଧୀନ ଭାରତବର୍ଷର ଜଣେ ଆଦିବାସୀ ଯୁବକ ପ୍ରାଣକୁ କେମିତି ଛୁଇଁପାରିଲା ଜନମଙ୍ଗଳ ରାଷ୍ଟ୍ରର ପରିକଳ୍ପନା। ଦୁର୍ଭାଗ୍ୟର ବିଷୟ, ତାଙ୍କର ସେ କଳ୍ପନା କେବଳ କଳ୍ପନାରେ ରହିଗଲା ନିଜର ସରଳତା ଓ ଫକୀରମୋହନଙ୍କ ବିଚକ୍ଷଣ ବୁଦ୍ଧି ଯୋଗୁଁ। ମେଳିଆମାନଙ୍କ ଦ୍ୱାରା ବନ୍ଦୀ ଅବସ୍ଥାରେ ଥାଇ ଧରଣୀଧରଙ୍କ ଅନୁମତି କ୍ରମେ ଫକୀରମୋହନ ଯେଉଁ ଚିଠିଖଣ୍ଡକ ଲେଖିଥିଲେ ଭୋଳାନାଥ ଖମାରିଆ ପାଖକୁ, ପାନ ଗୁଆ ଓ ଆଖୁବାଡ଼ି ପ୍ରସଙ୍ଗରେ ଲେଖାଯାଇଥିବା ସେ ଚିଠିର ମର୍ମାର୍ଥ ବଦଳିଦେଲା ଧରଣୀଧରଙ୍କ ଭାଗ୍ୟ। ବିଦ୍ରୋହ ଦମନ ପାଇଁ ଚାଇଁବସାରୁ ସଶସ୍ତ ବାହିନୀ ଧରି କେନ୍ଦୁଝରରେ ପହଞ୍ଚିଗଲେ ଡେପୁଟି କମିଶନର ଏଚ୍ ଡାଉସନ୍। ନେତୃତ୍ୱ ଅଭାବରୁ ଆଉ ଆଗକୁ ବଢ଼ିପାରିଲାନି କେନ୍ଦୁଝର ପ୍ରଜାମେଳି। ମାତ୍ର ସେ ମେଳିର ମହାନାୟକ ଭାବରେ ଧରଣୀଧର ଏବେ ସୁଦ୍ଧା ଲୋକଙ୍କ ମନ ଭିତରେ ଅଛନ୍ତି ଓ ରହିବେ କାଳ କାଳ ପାଇଁ। କାରଣ ବିପ୍ଳବୀ ଧରଣୀଧର କେବଳ ଏକ ନାମ ନୁହେଁ, ଏହା ଏକ ଆହ୍ୱାନ, ଏକ ବୈପ୍ଳବିକ ଚେତନା।
1: କଥିକରେ ଶୁଣିଲେ ମୁକ୍ତି ବିପ୍ଳବୀ ଧରଣୀଧର ଭୂୟାଁ, କହିଲେ ଡକ୍ଟର ପ୍ରଫୁଲ୍ଲ କୁମାର ସାହୁ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଆପଣ ଶୁଣିପାରୁଛନ୍ତି।

0: ସମୃଦ୍ଧି ଆଣନ୍ତୁ।
1: ଇଫ୍କୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ଆରମ୍ଭ କରୁଛୁ ପଲ୍ଲୀ ସଂଗୀତର ବିଶେଷ କାର୍ଯ୍ୟକ୍ରମ ମଧୁମାଳତୀ।

ଶିଳ୍ପୀ ସଙ୍ଗୀତା ଗୋସାଇଁ, ସରସନ ଯୋଜନା ଓ ସଙ୍ଗୀତ ପରିଚାଳନା ବିଶ୍ୱନାଥ ମିଶ୍ର। ପ୍ରଥମେ ଶିଳ୍ପୀ ଗାଇଛନ୍ତି, ପଖାଳରେ ପଖାଳ ମୋ ସଜ ପଖାଳ, ଝୁରି ହୁଏ ମନ ତତି ସଞ୍ଜ ସକାଳ।

ଶିଳ୍ପୀଙ୍କ କଣ୍ଠରୁ ଶୁଣୁଥିଲେ ବାବାଜୀ ଚରଣ ଜେନାଙ୍କ ରଚନା। ଏଥର ଶିଳ୍ପୀ ସଙ୍ଗୀତା ଗୋସାଇଁ ଗାଇଛନ୍ତି କ୍ଷୀରଚନ୍ଦ୍ର ପୋଥାଳଙ୍କ ରଚନା। କଥାଟିଏ ଆଜି ପଚାରୁଛି ତୋତେ, ସତ କହନି ଲୋବୋ, ବଢ଼େଇ ଗୁଢ଼େଇ ଶେଷରେ କାହିଁକି

ଆସିଲା ରଜ ହୁଅଲ ସଜ ବଉଳ ଗାଁକୁ ଯିବା ବୁଲି ଖେଳିବା ରଜ ଦୋଳି ଗୁଆଫାଳ ଜୋତା ପାଦରେ ପିନ୍ଧିବା ହୋଇବା ସଜବାଜ ସେବିଙ୍କ କଣ୍ଠରେ ରାଜା ଅର୍ଥେନ୍ଦୁ ଶେଖର ମହାନ୍ତିଙ୍କ ରଚନାରୁ।

ଶିଳ୍ପୀ ସଙ୍ଗୀତା ଗୋସାଇଁ, ସରୋଜଞ୍ଜୁ ଜେନା ଏବଂ ସଙ୍ଗୀତ ପରିଚାଳନା ବିଶ୍ୱନାଥ ମିଶ୍ର, ପ୍ରଯୋଜନା ଦୁର୍ଗା ମାଝି। ବିଭିନ୍ନ ବାଦ୍ୟଯନ୍ତ୍ରରେ ସହାୟତା କରିଥିଲେ ତବ୍ଲାରେ ବିଭୁପ୍ରସାଦ ନନ୍ଦ, କିବୋର୍ଡ଼ରେ ପରମାନନ୍ଦ ସାହୁ, ଅକ୍ଟୋପ୍ୟାଡ଼ରେ ଦେବକାନ୍ତ ନନ୍ଦ, ଢୋଲକ ସନ୍ଦୀପ କୁମାର ସାହୁ, ବଂଶୀ ପ୍ରଦୀପ୍ତ ଶିଖର ମହାପାତ୍ର, ବେହିଲା କୁମାରଚନ୍ଦ୍ର ମହାନ୍ତି, ଗିଟାର ନିତ୍ୟଶ୍ରୀ ରଞ୍ଜନ।

0: ସମୃଦ୍ଧି ଆଣନ୍ତୁ।
1: ଇଫ୍କୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।

ଶୁଣିଥିଲେ ଓଡ଼ିଆ ଆଲବମ୍ରୁ କେତୋଟି ଭକ୍ତି ଗୀତ। ଆକାଶବାଣୀ କଟକ ପ୍ରଚାର କରୁଛୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ବୈଦେହୀଶ ବିଳାସର 14ତମ ଭାଗ। ପ୍ରଯୋଜନା ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ। ସଙ୍ଗୀତ ହରମୋହନ ଖୁଣ୍ଟିଆ।

ପଞ୍ଚମ ଛାନ୍ଦକୁ ନେଇ ଆମର ପୂର୍ବ ଅଧ୍ୟାୟରେ ନିଜ ପୁତ୍ରମାନଙ୍କୁ ଦେଖି ଦଶରଥଙ୍କର ଅପାର ଆନନ୍ଦ ହୋଇଛି। ପଞ୍ଚୁଆତି, ଷଠୀ ପୂଜା ଇତ୍ୟାଦି ବିଧି ଅନୁସାରେ ସମାପ୍ତ ହୋଇଛି। ଏଠି ଉପେନ୍ଦ୍ର ଭଞ୍ଜ ଓଡ଼ିଆ ଘରର ପ୍ରସୂତି ବିଧାନକୁ କାବ୍ୟରେ ସ୍ଥାନ ଦେଇ ନିଜ ସାମାଜିକ ସଚେତନତାର ନିଦର୍ଶନ ଦେଇଛନ୍ତି। ଅନ୍ୟତମା ରାଣୀ କୈକେୟୀ ପୁତ୍ରମାନଙ୍କୁ ଦେଖିବାକୁ ଆସି ନିଜ ପୁତ୍ରକୁ ଦେଖି କହିଛନ୍ତି, ଏ ପୁଅଟି ସର୍ବଦା ଶୁଭ କାର୍ଯ୍ୟରେ ରତ ହୋଇ ଜୀବନ ନିର୍ବାହ କରିବ, ତେଣୁ ଏହାର ନାମ ଭରତ ହେଉ। ଋଷି ବଶିଷ୍ଠ ସୁମିତ୍ରାଙ୍କର ଦୁଇ ପୁତ୍ରଙ୍କୁ ଦେଖି କହୁଛନ୍ତି, ଏ ଦୁହିଁଙ୍କ ଭିତରେ ବଡ଼ଠାରେ ଉତ୍ତମ ଲକ୍ଷଣମାନ ଦେଖାଯାଉଥିବାରୁ ସେ ଲକ୍ଷ୍ମଣ ହେଉ, ଏବଂ ତା ସହିତ କୁମାର ମଧ୍ୟ ଯୋଗ ହେଉ, କାରଣ ଇଏ କୁମାର ବା କାର୍ତ୍ତିକେୟଙ୍କ ପରି ଶକ୍ତିଶାଳୀ ହେବ। ସାନଟି ସହଜରେ ଶତ୍ରୁମାନଙ୍କୁ ବିନାଶ କରିବ, ତେଣୁ ଏହାର ନାମ ଶତ୍ରୁଘ୍ନ ହେଉ। ସୁମିତ୍ରାଙ୍କଠାରୁ ଜନ୍ମ ହୋଇଥିବାରୁ ଏ ଦୁହେଁ ସୌମିତ୍ରୀ ବୋଲାନ୍ତୁ। ଏହିପରି ଭାବରେ ଚାରି ଭାଇ ଶୁକ୍ଳପକ୍ଷର ଚନ୍ଦ୍ର ପରି ଦିନକୁ ଦିନ ବଢ଼ିଲେ। ସେମାନଙ୍କ ବାଲ୍ୟଲୀଳାରେ ଅଯୋଧ୍ୟା ଅନ୍ତଃପୁର ଆନନ୍ଦ ମୁଖର ହୋଇଉଠିଲା। ରାମଚନ୍ଦ୍ରଙ୍କର ଗୁଣ ଏପରି ବିକଶିତ ହୋଇ ପ୍ରକାଶିତ ହେଲା ଯେ ଅଯୋଧ୍ୟାବାସୀ ସେଥିରେ ମୁଗ୍ଧ ହୋଇଗଲେ। ତାଙ୍କ ରୂପ, ବ୍ୟବହାର, କଥା, ଚାଲିଚଳନ ସବୁ ସୁନ୍ଦର ମଧୁର ଲାଗିଲା। ଏହି ଜଗତରେ ସବୁ ଗୁଣରେ ବଡ଼ କିଏ? ଲୋକମାନେ ଏଭଳି ପ୍ରଶ୍ନ ପରସ୍ପରକୁ ପଚାରି ରାମଚନ୍ଦ୍ରଙ୍କର ଉଦାହରଣ ଦେଲେ। ନିଜର ଇଷ୍ଟ ହୋଇଥିବାରୁ ଭକ୍ତକବି ଉପେନ୍ଦ୍ର ଭଞ୍ଜ ଏହି ଛାନ୍ଦଗୁଡ଼ିକରେ ପ୍ରଭୁଙ୍କର ଲୀଳା ଏବଂ ଗୁଣ ବର୍ଣ୍ଣନା କରିବାରେ ବିହ୍ୱଳ ହୋଇଉଠିଛନ୍ତି। ପୁରାଣର ଚିରାଚରିତ ବର୍ଣ୍ଣନାଗୁଡ଼ିକ ଭାଷା ସାହିତ୍ୟର ସ୍ପର୍ଶ ପାଇଲେ କିଭଳି କାବ୍ୟମୟ ହୋଇଉଠନ୍ତି, ଭଞ୍ଜଙ୍କର ବୈଦେହିଶ ବିଳାସ ତା'ର ଏକ ମନଜ୍ଞ ଦୃଷ୍ଟାନ୍ତ। ଭଞ୍ଜଙ୍କ ଭାଷାରେ ପ୍ରଭୁ ରାମଚନ୍ଦ୍ରଙ୍କର ବାଡ଼ ଧରି ଉଭା ହେବା ଶୋଭା କିଏ ବର୍ଣ୍ଣନା କରିବ? ବଡ଼ କବି ଅର୍ଥାତ୍ ବ୍ରହ୍ମା ଯାହା ବର୍ଣ୍ଣନା କରିବାରେ ଜଡ଼ବତ୍ ହୋଇଯିବେ। ବଦ୍ରିକାରେ ଯେପରି ନରନାରାୟଣଙ୍କ ଲୀଳା ହୋଇଥିଲା, ପ୍ରଭୁଙ୍କର ବ୍ରତ ଉପନୟନ ସମୟ ଉପସ୍ଥିତ ହେବାରୁ ଅଯୋଧ୍ୟାରେ ସେହି ଲୀଳା ହେଲା, ଅର୍ଥାତ୍ ପ୍ରଭୁ ପୂର୍ଣ୍ଣ ଶକ୍ତିମାନ ହେଲେ। ମୟୂର ଯେପରି ବିଧାତା ଦତ୍ତ ଚୂଳ ଧାରଣ କରି ପର୍ବତ ବୃକ୍ଷମାନଙ୍କରେ ନିଜ ଇଚ୍ଛାରେ ବୁଲେ, ବିଷ୍ଣୁଙ୍କ ଅବତାର ପ୍ରଭୁ ରାମଚନ୍ଦ୍ର ବ୍ରତ ଉପନୟନ ପରେ ଶିଖା ଧାରଣ କରି ଇଚ୍ଛା ଅନୁସାରେ ନଗରରେ ବୁଲିଲେ। ମନୋହର ଚନ୍ଦ୍ର ଯେପରି ବୃଷରାଶି କିମ୍ବା ଧନୁରାଶି ସହ ଅନାୟାସରେ ଯୁକ୍ତ ହୁଅନ୍ତି, ସେହିପରି ସର୍ବଜନ ବନ୍ଦନୀୟ ରାମ ଅନାୟାସରେ ଉତ୍କୃଷ୍ଟ ଧନୁ ଧାରଣ କରି ଧନୁର୍ବିଦ୍ୟା ଶେଷ କଲେ ଏବଂ ତାପରେ ବେଦ ପଢ଼ା ଆରମ୍ଭ କଲେ। ଭଞ୍ଜ କହୁଛନ୍ତି, ମା ଶାରଦା ଯାହା ପାଖରେ ଦାସୀ ଭଳି ବିନୟ କରନ୍ତି ସେ କେଉଁ ବିଦ୍ୟାରେ ବଣା ହେବେ? ବେଶବେଳେ ପୀତବସ୍ତ୍ର ପ୍ରତି ବଡ଼ ସ୍ନେହ କରି ପୀତାମ୍ବର ନାମ ସାର୍ଥକ କରନ୍ତି। କୃପଣ ମନରୁ ଧନଚିନ୍ତା ପାସର ନ ହେବା ଭଳି ବପ୍ତା ବା ପିତା ଓ ମାତାଙ୍କ ମାନସରେ ପ୍ରଭୁ ସବୁବେଳେ ରହିଥାନ୍ତି। ଏହିଭଳି ଭାବରେ ପ୍ରଭୁଙ୍କର ମହିମା ବିଦେଶରେ ଦିନୁ ଦିନ ପ୍ରଚାର ହେଲା। ବଳଦ ପିଠିରେ ବଣିଜ ଦ୍ରବ୍ୟ ବିକ୍ରୟ ପାଇଁ ସ୍ଥାନ ସ୍ଥାନକୁ ଗଲା ଭଳି ଜନମୁଖରେ ପ୍ରଭୁଙ୍କ କଥା ବ୍ୟାପିଲା। ଭଞ୍ଜ କହିଲେ, ରାମଭଦ୍ରଙ୍କ ବାତ୍ସଲ୍ୟରସ ବର୍ଣ୍ଣନାରେ ମୋ ମନ ବଚନ ପବିତ୍ର ହେଲା। ଉପେନ୍ଦ୍ର ଭକ୍ତ କବି ବୈଦେହିଶ ବିଳାସର ଏହି ଛାନ୍ଦଗୁଡ଼ିକରେ ଭକ୍ତିରସ କାବ୍ୟରସ ସହିତ ସମନ୍ୱିତ ହୋଇ ରହିଛି। ପ୍ରଭୁଙ୍କର ମହିମା ପ୍ରଚାରରେ ଅପାର ଆନନ୍ଦ ଲାଭ କରି ଏଇଠି ଉପେନ୍ଦ୍ର ଶେଷ କରିଛନ୍ତି କାବ୍ୟର ପଞ୍ଚମ ଛାନ୍ଦ।

କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଆପଣ ଶୁଣିପାରୁଛନ୍ତି। ଆରମ୍ଭ କରୁଛୁ କିଛି କଥା କିଛି ଗୀତର କାର୍ଯ୍ୟକ୍ରମ ଗୀତ ଗୀତିକା। ସ୍ୱାଗତ ଶ୍ରୋତା ବନ୍ଧୁ ଗୀତ ଗୀତିକା ଅଗଣାକୁ। ଶୁଭ ସକାଳର ଶଙ୍ଖନାଦର ଓଙ୍କାରର ମନ୍ତ୍ରଧ୍ୱନିରେ ପବନରେ ଭାସି ଉଠୁଛି ଭାବନା ଶାନ୍ତିର ପବିତ୍ରର। ଜୀବନ ହୋଇଉଠିଛି ଚଳଚଞ୍ଚଳ, ଲକ୍ଷ୍ୟ ପ୍ରାପ୍ତି ପାଇଁ ପାଦ ଅଗ୍ରସର, ସୁସ୍ଥ ବାତାବରଣ, ସୁସ୍ଥ ପରିବେଶ ଏକାନ୍ତ କାମ୍ୟ। ଜୀବନ ନିରୋଗ ରହୁ କରୁ କାମନା।

ସୁନ୍ଦର ପ୍ରଭାତ, ଯେଉଁଠି ସୂର୍ଯ୍ୟଙ୍କ ସୁନେଲି କିରଣ ଧୀରେ ଧୀରେ ନୀଳ ସମୁଦ୍ର ତଟକୁ କରେ ସ୍ପର୍ଶ, ସବୁଜ କ୍ଷେତରେ ନୂଆ ଆଶା ବିଚ୍ଛୁରିତ କରିଯାଏ। ନଦୀର ଶାନ୍ତ ଶୀତଳ ଧାରା, ଗଗନ ପବନରେ ନିର୍ମଳ ବାୟୁ, ସେଥିମଧ୍ୟରେ ପକ୍ଷୀମାନଙ୍କର ମଧୁର କୁହୁ କୁହ ସ୍ୱର, ଏହିସବୁ ମିଶି ପ୍ରକୃତିସ୍ଥ କରନ୍ତି ମନକୁ, ସୃଷ୍ଟି କରୁଛନ୍ତି ସୁନ୍ଦର ସଙ୍ଗୀତ। ଏହି ମନୋରମ ପରିବେଶରେ ଜୀବନ ଚାହୁଁଛି କିଛି କ୍ଷଣ ରହି ପୁଣି ତାକୁ ଉପଭୋଗ କରିବାକୁ ମନ ଭରି, ମନ ନ ପୂରିଲା ପର୍ଯ୍ୟନ୍ତ ବାସ୍ ତାରି ମଧ୍ୟରେ କଟିଯାଉ ଦିନ ରାତି। ସେହି ଶାନ୍ତ ଶୀତଳ ପବନ ମଧ୍ୟରେ ହିଁ ତ ରହିଛି ଜୀବନ।

ନୀଳ ଆକାଶ ତଳେ ସବୁଜିମା, ତା ମଧ୍ୟରେ ଶୁଦ୍ଧ ବାୟୁ, ଫୁଲ ଫଳ, ପ୍ରକୃତିର ଅବଦାନ, ସୁସ୍ଥ ଜୀବନ, କିନ୍ତୁ ଆମର ଟିକିଏ ଅବହେଳା, ଅସଚେତନତା, ଯାହା ପାଇଁ ଆଜି ଆମେ ସାମ୍ନା କରୁଛେ ବିଭିନ୍ନ ପ୍ରକାରର ପ୍ରଦୂଷଣକୁ। ସେଥିମଧ୍ୟରୁ ବାୟୁ ପ୍ରଦୂଷଣ ହେଉଛି ଅନ୍ୟତମ, ଯାହାପାଇଁ ଆମେ ଭୋଗୁଛେ ଅନେକ।

ପ୍ରକୃତିର ଦାନକୁ ଯେତେ ବଖାଣି ବସିଲେ କମ୍ ପଡ଼ିଯିବ। କବିର ଭାବନା ହେଉ ଅବା ଗଳ୍ପର ସେଇ ପ୍ରଥମ ଦୁଇ ଧାଡ଼ିରେ, ହଁ କେବେ କ'ଣ ଭାବିଛନ୍ତି ଏଇ ପବନକୁ ଛାଡ଼ିଦେଲେ ବା ବାୟୁକୁ ଛାଡ଼ିଦେଲେ ଆମ ଜୀବନ କ'ଣ ସମ୍ଭବ ନୁହେଁ? ନା ସିଏ ତ ସୃଷ୍ଟିକାରୀ ଜୀବନ, ଜୀବନରେ ଝଙ୍କାର ଭରେ। ସେ କେତେବେଳେ ପ୍ରିୟ ସେସାଚିତ, କେତେବେଳେ କବିର ସୁର, ହେଲେ କାହିଁକି କେଜାଣି ଆଜି ନାହିଁ ସେହି ପବନରେ ନୀରବ ମନ୍ତ୍ରମୁଗ୍ଧକର ଆକର୍ଷଣ, ଯାହାପାଇଁ ହୃଦୟ ଲେଖି ବସିବ କିଛି ମନର କଥା, କହ ଯେଉଁଥିରେ ହୃଦୟରେ ଝଳିଯାଉଥିବ ଏମିତି କିଛି କଥା ଯାହା ନ କହିଲେ ବି ରହିବ ନାହିଁ।

ଉଦାସ ଅଛି ମନ କାହିଁକିନା ବାୟୁ ପ୍ରଦୂଷଣ ଜୀବନକୁ କଲାଣି ଅସ୍ତବ୍ୟସ୍ତ। ପ୍ରତି ମୁହୂର୍ତ୍ତରେ ପ୍ରଶ୍ୱାସରେ ନେଉଥିବା ବାୟୁ କେତେ ଶୁଦ୍ଧ ଜାଣୁନା। ଗାଁ ହେଉ କି ସହର, ଆଜି ଅସ୍ତବ୍ୟସ୍ତ ଧୂଆଁ ଧୂଳି ପୁଣି ବିଷାକ୍ତ ଗ୍ୟାସରୁ ସ୍ୱପ୍ନରେ ଭାବନାରେ ଖାଲି ରହିଯାଇଛି ମଧୁର ପବନର ସେଇ ଗୀତର ସ୍ୱର, ଯାହା ରହିରେ ମନେ ପଡ଼ୁଛି ଆଉ ସେଦିନର ସେହି ପ୍ରକୃତିର ପରିବେଶକୁ ପୁଣି ଲେଉଟେଇ ଆଣିବାକୁ ଏ ଜୀବନ ଚାହୁଁଛି।

ଛାତିରେ ତୀରବିନ୍ଧୁ ସେଇ ପିରତିର ସ୍ପର୍ଶ ହେଲେ ଶ୍ୱାସ ରୋଗର ସାଇଁ ସେ ଶବ୍ଦ ନୁହେଁ ଶ୍ରୋତାବନ୍ଧୁ, ଏଇ ଶ୍ୱାସ ଯନ୍ତ୍ରଣାରେ ଆଜି ଜର୍ଜରିତ ଏଇ ସମାଜ ପଛର କାରଣ ଏଇ ବାୟୁ ପ୍ରଦୂଷଣ। ଦିନ ଥିଲା ଶୁଦ୍ଧ ବାୟୁ ଥିଲା ଜୀବନର ସ୍ୱର, ଆଜି ଧୂଆଁରେ ନୀଳ ଆକାଶର ସ୍ୱର ବି ବଦଳି ଯାଇଛି, ତାର ମଧୁର ତାନ ବି ବଦଳି ଯାଇଛି। ପକ୍ଷୀର ସ୍ୱର ବି ସତେ ଯେମିତି ନିରବି ଯାଇଛି କି ପ୍ରକୃତି ଡାକୁଛି, ରକ୍ଷା କର ମତେ, ତେବେ ଯାଇ ତୁମେମାନେ ସୁରକ୍ଷିତ ରହିବ। ଅସୁରକ୍ଷିତ ଜୀବନ ବାୟୁ ପ୍ରଦୂଷଣ ମଧ୍ୟରେ କେମିତି ଜୀବନ ଧାରଣ କରିବ? ଶ୍ରୋତବନ୍ଧୁ ପ୍ରଶ୍ନ, ଗାଡ଼ିମାନଙ୍କରୁ ନିର୍ଗତ ହେଉଥିବା ଧୂଆଁ, ଶିଳ୍ପାନୁଷ୍ଠାନମାନଙ୍କରୁ ନିର୍ଗତ ହେଉଥିବା ଧୂଆଁ, ଆଣବିକ ଅସ୍ତ୍ରରୁ ବାହାରୁଥିବା ଗ୍ୟାସ ତଥା ଧୂଳିକଣା, ଜଙ୍ଗଲରେ ଗଛଲତା ଆଦି ଜଳିବା ତାର ଧୂଆଁ, କୋଇଲା ତୈଳ କାରଖାନା ଆଦିରୁ ନିର୍ଗତ ଧୂଆଁ, ଏହାଦ୍ୱାରା ଆମ ଶରୀର କେତେ ମାତ୍ରାରେ କ୍ଷତି ସହୁଛି, କେତେ ରୋଗକୁ ଆମେ ନିଜେ ସ୍ୱାଗତ କରୁଛେ। ପରିବେଶ ଆଜି ଏମିତି ସ୍ତରରେ

ଶ୍ରୋତବନ୍ଧୁ, ମଣିଷ ତଥା ଜୀବଜନ୍ତୁ ବାୟୁ ପ୍ରଦୂଷଣ କାରଣରୁ ଅନେକ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଜୀବନ ଆଜି ଭେଟୁଛି ଶ୍ୱାସ, ଥଣ୍ଡା କାଶ, ଦୃଷ୍ଟିହୀନତା, ଚର୍ମରୋଗ ଭଳି ଅନେକ ସମସ୍ୟା ସହିତ। ହଁ, ଏସବୁ ମଧ୍ୟରେ ଆମେ କେମିତି ଏକ ସୁନ୍ଦର ଜୀବନର ପରିକଳ୍ପନା କରିପାରିବା କହିଲେ, ରୋଗଟି ଅଧିକ ଦିନ ପର୍ଯ୍ୟନ୍ତ ଶରୀରରେ ରହିଲେ ବ୍ୟାକ୍ଟେରିଆ ଜନିତ ଯାହା ବେଶ୍ ଘାତକ ହେଉଛି ଆଉ ଧୀରେ ଧୀରେ ଶରୀର କ୍ଷୀଣ ହେଉଛି। ବାୟୁ ପ୍ରଦୂଷଣ ଯୋଗୁଁ ଶୀତଦିନେ ବାୟୁମଣ୍ଡଳରେ କୋହଲା ରହିଥାଏ, ଯାହା କାରଣ ଧୂଆଁ ତଥା ମାଟିର କଣିକାଗୁଡ଼ିକୁ ବାୟୁମଣ୍ଡଳରେ ମିଶିବା ଯୋଗୁଁ ଏହା କୋହଲିଆ ଦେଖାଯାଇଥାଏ। ଏମିତି ହେବା ଯୋଗୁଁ ଆଖିରେ ଜ୍ୱଳନ ହୋଇଥାଏ, ନିଶ୍ୱାସ ପ୍ରଶ୍ୱାସ ନେବା ଅସୁବିଧା ହୋଇଥାଏ। ଓଜନ ସ୍ତର ହେଉଛି ଆମ ପୃଥିବୀର ଚାରିପଟେ ରହିଥିବା ଏକ ସୁରକ୍ଷା କବଚ, ଗ୍ୟାସ୍ର ଆବରଣ ଅଟେ, ଯାହା ଆମକୁ ସୂର୍ଯ୍ୟଙ୍କଠାରୁ ଆସୁଥିବା ହାନିକାରକ ଅଲ୍ଟ୍ରାଭାୟୋଲେଟ୍ କିରଣରୁ ରକ୍ଷା କରିଥାଏ। ବାୟୁ ପ୍ରଦୂଷଣ ଯୋଗୁଁ ସେଥିରେ ମଧ୍ୟ ପରିବର୍ତ୍ତନ, ଜିନ୍ରେ ଅପରିବର୍ତ୍ତନ, ଅନୁବଂଶୀୟ ତଥା ତ୍ୱଚା କ୍ୟାନ୍ସର ହେବାର ଆଶଙ୍କାକୁ ବଢ଼ାଉଛି। କେତେ କ'ଣ ସମସ୍ୟା ନେଇ ଆସୁଛି ଏହି ବାୟୁ ପ୍ରଦୂଷଣ, ତା ମଧ୍ୟରେ ଜୀବନକୁ ଟିକେ ଆକଳନ କରନ୍ତୁ ତ।

ଆଉ ଡେରି କଲେ ହେବ ନାହିଁ, ଆମକୁ ସତର୍କ ରହିବାକୁ ହେବ, ସଚେତନ ହେବାକୁ ପଡ଼ିବ। ନେଳିଗୁଡ଼ ଗହଣିକୁ ବହିଯିବା ପୂର୍ବରୁ, ଜୀବନ ବଞ୍ଚିବା ଦୁର୍ବିଷୟ ହେଉଯିବା ପୂର୍ବରୁ ଆମେ ତାର କାରଣ ନିରାକରଣ ଏ ସମ୍ପର୍କରେ ଜାଣିବାର, ଜ୍ଞାନ ଆହରଣ କରିବାର ସମୟ ଆସିଛି। ହଁ ଶ୍ରୋତବନ୍ଧୁ, ମନୁଷ୍ୟ ନିଜେ ସୁଖ ଶାନ୍ତି ଆରାମ ଜୀବନ ବଞ୍ଚିବା ପାଇଁ ସବୁ ଆବଶ୍ୟକ କଲା। ଯାନବାହନଠାରୁ ବାହାରୁଥିବା ଦୂଷିତ ବାୟୁ, ବିକଟାଳ ଶବ୍ଦ, ପୋଖରୀ ଗାଡ଼ିଆର ଅପରିଷ୍କାର କଳକାରଖାନାରୁ ବାହାରୁଥିବା ଦୂଷିତ ଗ୍ୟାସ, ସବୁଜ ଗୃହ ଋତୁଚକ୍ରରେ ଅନିୟମିତତା ଆଦି ଯୋଗୁଁ ଆମ ଚତୁର୍ପାର୍ଶ୍ୱ ଖୁବ୍ ପ୍ରଭାବିତ ହେଉଛି, ନୁହେଁ କି? ଯାହାର ସିଧାସଳଖ ପ୍ରଭାବ ପଡ଼ୁଛି ଜୀବଜଗତ ଉପରେ। ଏସବୁ କାରଣ ଯୋଗୁଁ ବିଭିନ୍ନ ପ୍ରକାର ରୋଗ ଶିକାର ହେଉଛନ୍ତି। ବୟସ ପୂର୍ବରୁ ଉଚ୍ଚ ରକ୍ତଚାପ, ମଧୁମେହ, ସ୍ନାୟୁଜନିତ ରୋଗ, କର୍କଟ ରୋଗ ଭଳି ମାରାତ୍ମକ ରୋଗର ଶିକାର ମଧ୍ୟ ହେଉଛି। ବିନା କାରଣରେ ଜୀବନ ମଧ୍ୟ ହଜି ଯାଉଛି। ଆଉ ଏବେ ବାୟୁ ପ୍ରଦୂଷଣ, ଧୂଆଁ ଧୂଳି, ଏହା ମଧ୍ୟରେ ଜୀବନ

ହଁ, ଆଜି ହୃଦୟ ଥରି ଉଠୁଛି ଏଇ ପ୍ରଦୂଷଣର ନାଁ ଶୁଣିଲି। କାହିଁକିନା ଏଇ ପ୍ରଦୂଷଣ ଲାଗି ତାପମାନ ବଢ଼ୁଛି, ଅମ୍ଳ ବୃଷ୍ଟି ହେବାର ଆଶଙ୍କା ବଢ଼ୁଛି, ବର୍ଷା ପାଣିରେ ସଲଫର ଡାଇଅକ୍ସାଇଡ୍, ନାଇଟ୍ରୋଜେନ୍ ଅକ୍ସାଇଡ୍ ଭଳି ବିଷାକ୍ତ ଗ୍ୟାସ୍ ମଧ୍ୟ ସୃଷ୍ଟି କରିବାର ଆଶଙ୍କା ବଢ଼ୁଛି। କ'ଣ କରିବା, ଏ ତ ଆମର ଆବଶ୍ୟକତାର ସୃଷ୍ଟି, ସମ୍ମୁଖୀନ କରିବାକୁ ପଡ଼ିବ ଆମକୁ। ଗଛ ଲଗାଇବା, ଧୂଆଧୂଳିରୁ ରକ୍ଷା କରିବାକୁ ନିଜକୁ ମାସ୍କର ପ୍ରୟୋଗ କରିବା, ପରିଷ୍କାର ପରିବେଶ ସୃଷ୍ଟି କରିବା, ତେବେ ଯାଇ ଏଥିରୁ ସୃଷ୍ଟି ହେଉଥିବା ମାରାତ୍ମକ ରୋଗରୁ ନିଜକୁ ରକ୍ଷା କରିପାରିବା, ବିଶେଷ କରି ଶ୍ୱାସ ରୋଗ ଭଳି। ଆଜି ଯେହେତୁ ଆମେ ସେ ଦିବସକୁ ପାଳନ କରିଛେ, ସମସ୍ତେ ଏହି ଶ୍ୱାସ ରୋଗଠାରୁ ଦୂରେଇ ରୁହନ୍ତୁ, ଜୀବନକୁ ସୁନ୍ଦର କରି ଗଢ଼ି ତୋଳନ୍ତୁ, ଏହା ହିଁ କାମନା କରିବା।

ଠିକ ଶ୍ରୋତାବନ୍ଧୁ, ଖାଇ ଶୋଇ ଏ ଦୁନିଆର କଥା, ଏ ସମାଜର କଥା, ଆମ ପରିବେଶର କଥା ଭୁଲିଗଲେ ହେବନି। ଆମକୁ ମନେ ରଖିବାକୁ ପଡ଼ିବ ଯେ ସ୍ୱାସ୍ଥ୍ୟ ଉପରେ ଏଇ ପ୍ରଦୂଷିତ ବାୟୁର ପ୍ରଭାବ ରହିଛି। ଏହି ବାୟୁ ଆମ ଶରୀର ଭିତରକୁ ପ୍ରବେଶ କରି ଫୁସ୍ଫୁସ୍ର କାର୍ଯ୍ୟକ୍ଷମତାକୁ ହ୍ରାସ କରେ, ଯେଉଁଥିପାଇଁ ଶ୍ୱାସକ୍ରିୟାରେ ବାଧା ସୃଷ୍ଟି ହୁଏ। ପରେ ବାୟୁରେ ଥିବା ବିଷାକ୍ତ କଣିକା ଯୋଗୁଁ ଶ୍ୱାସରୋଗୀଙ୍କ ସମସ୍ୟା ଅଧିକରୁ ଅଧିକ ବଢ଼ୁଛି, ଯେଉଁଥିପାଇଁ ପାର୍ବଣ ଋତୁରେ ମଧ୍ୟ ଆମେ ଟିକେ ବାଣ ଫୁଟେଇ ପାରୁନେ, ଆଉ ଧୂଆଁ ଧୂଳି ଏସବୁରୁ ବର୍ତ୍ତିବା ପାଇଁ ମୁହଁକୁ ଲୁଚେଇ ଢାଙ୍କି ରଖୁଛେ। ଦୀର୍ଘଦିନ ଧରି ପ୍ରଦୂଷିତ ବାୟୁରେ ରହିବା ଯୋଗୁଁ ଆମକୁ କ୍ରୋନିକ, ଯାହାକି ସବୁ ଅଧିକ ଦିନ ଧରି ରହିଥିବା ଶ୍ୱାସଜନିତ ରୋଗ ଆମକୁ ଛାଡ଼ିନଥାଏ। ଧୂଆଁ ଏବଂ କୁହୁଡ଼ି ଯୋଗୁଁ ଦୃଷ୍ଟିଶକ୍ତି ଯାହା ହ୍ରାସ ପାଇଥାଏ। ଶ୍ରୋତାବନ୍ଧୁ, ଆମକୁ ସତର୍କ ହେବାକୁ ପଡ଼ିବ। ପ୍ରଦୂଷଣ ଅଧିକ ଥିଲେ ଘରୁ ବାହାରକୁ ନ ବାହାରିବା, ଅବା ଯଦି ଜରୁରୀ କାର୍ଯ୍ୟ ଥିବ ମାସ୍କ ବ୍ୟବହାର କରିବା, କାଶିବା ଛିଙ୍କିବା ସମୟରେ ମୁହଁକୁ ଘୋଡ଼ାଇବା, ନିୟମିତ ବ୍ୟାୟାମ ଏବଂ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା। ଖାଦ୍ୟ ଖାଇବା ଦ୍ୱାରା ଆମକୁ ଏ ପ୍ରକାର ପରିବେଶ ଅବା ସଂକ୍ରମଣ ସହିତ ଆମେ ନିଜର ଲଢ଼େଇ ଜାରି ରଖିପାରିବା। କିନ୍ତୁ ସବୁଠୁ ବଡ଼ କଥା ହେଲା ସବୁ ଜୀବ ସୃଷ୍ଟି କରିବା, ତାରି ମଧ୍ୟରେ ହିଁ ତ ରହିଛି ଜୀବନ।

ହଁ, ଚାଲନ୍ତୁ ସାଥୀ ହୋଇ ମିଳିମିଶି ଆମେ ଏଇ ପରିବେଶ ପ୍ରଦୂଷଣ ସମ୍ପର୍କରେ ଟିକିଏ ନିଜର ବୁଦ୍ଧି ଖଟେଇବା, ଏ ସମସ୍ୟାରୁ କେମିତି ଦୂରେଇ ରହିବା ସେ ସମ୍ପର୍କରେ ଚିନ୍ତା କରିବା। ହଁ ଶ୍ରୋତାବନ୍ଧୁ, ମେ ମାସର ପ୍ରଥମ ମଙ୍ଗଳବାର ବିଶ୍ୱ ଆସ୍ଥମା ଦିବସ ପାଳନ କରୁଛେ ଆମେ, ଶ୍ୱାସ ରୋଗ ଯାହାକୁ କହୁଛେ। ଲୋକମାନଙ୍କୁ ଶ୍ୱାସ ରୋଗରୁ ରକ୍ଷା କରିବା ପାଇଁ, ସେ ସମ୍ପର୍କରେ ସଚେତନତା କରାଇବା ପାଇଁ ଆଜିର ଏହି ଦିବସର ପାଳନ। ଏହି ରୋଗ ଫୁସ୍ଫୁସ୍ ଓ ବାୟୁ ପଥରେ ଅବରୋଧ କରି ଶ୍ୱାସକ୍ରିୟାକୁ ପ୍ରଭାବିତ କରିଥାଏ, ନିଶ୍ୱାସ ନେବାରେ କଷ୍ଟ ଅନୁଭୂତ ହୋଇଥାଏ। ସଠିକ୍ ଚିକିତ୍ସା ମିଳିଲେ ଏଥିରୁ ଆମେ ଆମ ଜୀବନଶୈଳୀରେ ଯଦି ପରିବର୍ତ୍ତନ ଆଣିପାରିବା, ସଠିକ୍ ଚିକିତ୍ସା ଫଳରେ ଆମେ ଏ ଯନ୍ତ୍ରଣାରୁ ଦୂରେଇ ରହିପାରିବା। ସବୁ ବୟସର ଲୋକ ଏହି ବିପଦରେ ସମ୍ମୁଖୀନ ହୋଇପାରିବେ, କେହି ଏଥିରୁ ବର୍ତ୍ତି ଯାଆନ୍ତିନି। ଶ୍ୱାସ ରୋଗରେ ବାୟୁପଥରେ ଜଟିଳତା କାରଣରୁ ପଥ ସଂକୀର୍ଣ୍ଣ ସରୁଆ ହୋଇଯାଏ, ଯାହାଦ୍ୱାରା ଛାତି ଭିତରକୁ ଭାରି କଷ୍ଟ ଅନୁଭବ ହୁଏ। କେତେକ ପରିବେଶରେ ଧୂଳି ପ୍ରଦୂଷଣ ଏଥିମଧ୍ୟରେ ଜୀବନ ବଞ୍ଚିବା ବଡ଼ ଜଟିଳ ହୋଇପଡ଼େ। ଶ୍ରୋତାବନ୍ଧୁ, ଲକ୍ଷଣ ଥାଇ ମଧ୍ୟ ଆମେ ଅଣଦେଖା କରିଦେଉ, ଯାହା ଜୀବନକୁ ମୃତ୍ୟୁମୁଖକୁ ଟାଣିନିଏ। ତେଣୁ ମନେ ରଖିବା ଦରକାର, ବାରମ୍ବାର କାଶ ଯାହା ଦୁଇ ସପ୍ତାହ ଲାଗି ରହେ, ଛାତିରେ କିଛି ଅଟକିଲା ଭଳି ଅନୁଭବ ହେବା, ଶ୍ୱାସକ୍ରିୟାରେ ଶବ୍ଦ ଶୁଭିବା, ନିଶ୍ୱାସ ନେବା ସମୟରେ ଘୁଡ଼ୁଘୁଡ଼ୁ ଶବ୍ଦ ହେବା, ଛାତି ଭିତରକୁ ଟାଣି ହେବା, ଥଣ୍ଡା ପବନରେ ପ୍ରଶ୍ୱାସ ନେବା ସମୟରେ କଷ୍ଟ ଅନୁଭବ କରିବା, ରାତିରେ ନିଦରୁ ଉଠିଗଲେ ଅଧିକ ଅସୁବିଧାର ସମ୍ମୁଖୀନ ହୁଅନ୍ତି, କାଶନ୍ତି, ଏ ପ୍ରକାର ଯଦି କିଛି ଲକ୍ଷଣ ଦେଖାଯାଉଛି, ଯଥାଶୀଘ୍ର ଡାକ୍ତରୀ ପରାମର୍ଶ ଆବଶ୍ୟକ ପଡ଼ିଛି, ସଚେତନତାର ଆବଶ୍ୟକ ପଡ଼ିଛି। ଜୀବନ ଅଛି ତ ରୋଗ ଅଛି, ପ୍ରଦୂଷଣ ଅଛି ତ ବାଟ ଆମକୁ ଖୋଜିବାକୁ ପଡ଼ିବ, ସୁରକ୍ଷିତ ରହିବାର ବାଟ।

ନମସ୍କାର, ମୁଁ ଆଜ୍ଞା ବୁଦ୍ଧଦେବ ମହାପାତ୍ର, ଇତିହାସର ଅଧ୍ୟାପକ ଦିନେ ଥିଲି, ଅଧୁନା ସୌକିନ ଭାଓଲିନ୍ ବାଦକ। ଆଜିକାଲି ଇନଭାଲିଡ୍ ଚେୟାରରେ ବସି ବସି ଭାଓଲିନ୍ ବଜାଏ। ସ୍ୱାଧୀନତା ପରେ ପରେ ଇଂଲଣ୍ଡର କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟରୁ ଇତିହାସରେ ଡିଲିଟ୍ ଉପାଧି ପାଇଥିଲି, କିନ୍ତୁ ମୁଁ କ'ଣ ସେ ଡିଗ୍ରୀ ନେଲାବେଳେ ଜାଣିଥିଲି ଯେ ଆମ ଦେଶ ସ୍ୱାଧୀନ ହେଲା ମାନେ ସ୍ୱେଚ୍ଛାଚାରୀ ହେଲା। ସ୍ୱାଧୀନତା ଆନ୍ଦୋଳନ ବେଳେ ଆମେ ଭାରତୀୟମାନେ ବିଦେଶୀ ବର୍ଜନ କରିବାକୁ ଏବଂ ନିଜ ଦେଶ ତିଆରି ମାଲମତା ବ୍ୟବହାର କରିବାକୁ ମହାତ୍ମାଗାନ୍ଧୀଙ୍କ ଦ୍ୱାରା ଆଦିଷ୍ଟ ହୋଇଥିଲୁ, କିନ୍ତୁ ଗୋରା ଶାସକମାନେ ଏ ଦେଶର ବେଳାଭୂମି ସବୁଦିନ ପାଇଁ ଛାଡ଼ି ଚାଲିଗଲା ପରେ ଆମର ବିଦେଶୀ ବର୍ଜନ ନୀତି ସାହାଯ୍ୟରେ ଗୋରାମାନଙ୍କର ଯାହା

0: କିଛି ଭଲ ତାକୁ ସବୁ ବର୍ଜନ କରି ସେମାନଙ୍କର ଯାହା କିଛି ଖରାପ ତା ସବୁ ଅର୍ଜନ କରିବାକୁ ଲାଗିଲି।
1: ମାନେ ବୁଝିପାରୁଛନ୍ତି ତ,
0: ମୋର ଡିଲିଟ୍ ଉପାଧିଟା କିଛି କାମ ଦେଲାନି।
1: ଆଜିକାଲି ଦରକାର ପଡ଼ୁଛି ଯେଉଁ ସବୁ ବିଶେଷ ଯୋଗ୍ୟତା ସେଗୁଡ଼ିକ ମୋଠି ଏକାନ୍ତ ଅଭାବ ଥିଲା।
0: ଛାଡ଼ନ୍ତୁ, ମୋର ସେଥିରେ କ୍ଷୟବୃଦ୍ଧି କିଛି ନାହିଁ।
1: ଆପଣମାନେ କେବଳ ଏତିକି ଜାଣି ରଖନ୍ତୁ,
0: ଏତିକି ଏ ଯୁଗରେ ଆମ ଦେଶରେ ଜଣେ ସଚ୍ଚା ଐତିହାସିକ ହେବାରେ ବହୁ ବିପଦ ଆଉ ଜଞ୍ଜାଳ ମଧ୍ୟ। ଏଇ ଧରନ୍ତୁ, ବହୁ ସାଧ ସାଧନା ଆଉ ସଠିକ ତଥ୍ୟ ଉପରେ ଆଧାର କରି ଆପଣ ଗୋଟିଏ ଐତିହାସିକ ମତ ପ୍ରତିଷ୍ଠା କରେ, କିଛିଦିନ ପରେ ଆପଣ ଦେଖିବେ ସେଇ ମତକୁ ଅକାଟ୍ୟ ମିଥ୍ୟା ବଳରେ ଖଣ୍ଡନ କରି କିଏ ହେତ କହିଲାଣି ଜୟଦେବ ବିଲାତୃ ପୁରୀକୁ ଆସି ଗୀତଗୋବିନ୍ଦ ରଚନା କରିଥିଲେ।
1: ଖୁବ୍ ଷ୍ଟ୍ରେଞ୍ଜ ନୁହେଁ?
0: ସେମିତି ଆଉ କେତୋଟି ଅତି ଅଦ୍ଭୁତ ଐତିହାସିକ ତଥ୍ୟ ଆମ ଐତିହାସିକମାନେ ବାହାର କରିଛନ୍ତି। ଓଡ଼ିଆ ଗୋଟିଏ ସ୍ୱତନ୍ତ୍ର ଭାଷା ନୁହେଁ ବୋଲି ପ୍ରମାଣ କରିବାର ଅପଚେଷ୍ଟା ବିଷୟରେ ତ ଆପଣମାନେ ନିଶ୍ଚୟ ଅଭିହିତ ଥିବେ।
1: ଅପେକ୍ଷା କରନ୍ତୁ,
0: ଆମେ ଯେମିତି ରେଟ୍ରେ ବିଶ୍ୱଜନୀନ ମନୋଭାବାପନ୍ନ ହେବାରେ ଲାଗିଛୁ ନା, କିଛିଦିନ ପରେ ଆମର ରୋମାଣ୍ଟିକ ଐତିହାସିକମାନେ ସତ୍ୟକୁ ଲୁଚାଇ ରଖି ନିଜର କଳ୍ପନା ପ୍ରସ୍ତୁତ ସତ୍ୟ ଦ୍ୱାରା ପ୍ରମାଣ କରିଦେବେ ଯେ ଆମେ କେହି ଓଡ଼ିଆ ନୁହଁ।
1: ମୁଁ ଆଉ ଗୋଟିଏ ଆତଙ୍କ ଦ୍ୱାରା ଆତଙ୍କିତ ବର୍ତ୍ତମାନ।
0: ବିଶ୍ୱାସ କରନ୍ତୁ, ଏ ରୋମାଣ୍ଟିକ ଐତିହାସିକମାନେ ଦିନେ ପ୍ରମାଣ କରିଦେଇପାରିବେ ଯେ ପୁରୀ ମନ୍ଦିରରେ ସୁଭଦ୍ରାଙ୍କର ଡାହାଣ ପଟେ ଯିଏ ବସିଛନ୍ତି ସେ ହେଉଛନ୍ତି ଜଗନ୍ନାଥ, ଆଉ ବାଁ ପଟ ମୂର୍ତ୍ତିଟି ବଳଭଦ୍ର।
1: ତା ଛଡ଼ା ଆମର ଭାରତୀୟ ଇତିହାସ ତିନି ତୁଣ୍ଡରେ ଛେଳି କୁକୁର ପ୍ରବଚନକୁ ସାର୍ଥକ କରିବାରେ ଲାଗିଛି, ତେଣୁ ମୁଁ ଏ ଐତିହାସିକ ଜଞ୍ଜାଳରୁ ମୁକ୍ତି ନେଲି।
0: ନେଲି ସିନା, ହେଲେ ଆଉ ଗୋଟିଏ ଜଞ୍ଜାଳ ଭିତରେ ପଶିଗଲି। ମୁଁ ଆଜି ଆପଣମାନଙ୍କ ଆଗରେ ମୋ ନିଜ ଚରିତ୍ର ଭୂମିକାର ଅଭିନୟ କରୁଛି। ଦେଖନ୍ତୁ ତ କି ଅଦ୍ଭୁତ କଥା, ମୋ ଭଳି ଗୋଟିଏ ଅଥର୍ପ ପୁଣି ମୋ ନିଜ ଚରିତ୍ର ଭୂମିକାରେ ଅଭିନୟ କରିବ। କେବେ ଶୁଣିଥିଲେ ଏମିତି ଗୋଟିଏ କଥା?
1: ନିରୁପା, ମୋର ଜଣେ ଦୁର୍ଦ୍ଦାନ୍ତ ଅଥଚ ମେଧାବୀ ଛାତ୍ର ବର୍ଷକ ତଳେ ଇତିହାସ ଅଧ୍ୟାପକ ହୋଇଛି। ମୋ ଜୀବନ ଇତିହାସରୁ ଚେନ୍ନାଇ ଚାଞ୍ଚି ନେଇ ସେ ତା ଉପରେ ଲେଖିଛି ଗୋଟିଏ ନାଟକ, ଆଉ ମୁଁ ପୁଣି ମତେ ରୂପାୟିତ କରିବି।
0: ଷ୍ଟ୍ରେଞ୍ଜ, ମୁଁ ବୁଝିପାରୁନି ଏଇଟା ସମ୍ଭବ କେମିତି ହେବ,
1: କିନ୍ତୁ ନାଟ୍ୟକାର କହନ୍ତି ଚମତ୍କାର ଫୁଟିବ।
0: ତାଙ୍କର ଥିଓରି ହେଲା ମୋ ଜୀବନରେ ଯାହା ସବୁ ଘଟିଯାଇଛି ସେଇତକ ଘଟଣା ମୋ ପାଇଁ ଅତୀତ, ଅର୍ଥାତ୍ ବର୍ତ୍ତମାନ ମୁଁର ପୂର୍ବ କଥା ଅର୍ଥାତ୍ ଇତିହାସ।
1: ତେଣୁ ବ୍ୟକ୍ତି ନିରପେକ୍ଷ ମନୋଭାବ ନେଇ ମୁଁ କୁଆଡ଼େ ନିଜ ଭୂମିକାରେ ସାର୍ଥକ ଅଭିନୟ କରିପାରିବି।
0: ଏଇଟା କେମିତି ଗୋଟେ ପିକ୍ୟୁଲାର ଡ୍ରାମାଟିକ୍ ଥିଓରି ପରି ଲାଗୁନି?
1: କ୍ଷମା କରିବେ, ବକ୍ତୃତା ଅତି ଦୀର୍ଘ ହୋଇଗଲାଣି, ଦେଉଳକୁ ମୁଖଶାଳ ବଳି ପଡ଼ିଲା। ବକ୍ତୃତା ଦେବାର ବଦଭ୍ୟାସ ଆଉ ବଦନାମ ତ ଆମମାନଙ୍କର ଚିରକାଳ ରହିଛି।
0: ବାରନାଟ ସଂଙ୍କର ପ୍ରିଫେସ୍ ନାଟକ ଭଳି ଏ ନାଟକଟିକୁ ଏକ ବକ୍ତୃତା ଓ ଆବୃତ୍ତିଧର୍ମୀ ନାଟିକା ବୋଲି ଧରି ନିଅନ୍ତୁ ନା। ପରୀକ୍ଷା ନିରୀକ୍ଷା ନାଁରେ ବହୁଧର୍ମୀ ନାଟକ ନାଟିକା ତ ଆଜିକାଲି ଆପଣମାନେ ଦେଖିବାକୁ ପାଉଛନ୍ତି।
1: ଆଚ୍ଛା, ଆସୁଛି, ପୁଣି ଦେଖା ହେବ।

0: ଏଟା ଫର୍ ସିମିଲି ଆଉ ଇମେଜେଜ୍ ବି ପଢ଼ନ୍ତି
1: ଆମ ଗୋଡ ଗୁଡାକୁ ଟାଣିବାରେ ଖୁବ୍ ଅସ୍ତା
2: ହ୍ୟୁମାନ୍ ଲେଗ୍ ପୁଲିଂ ଆରେ ବାପରେ ସେଇପାଇଁ ତ ତାଙ୍କ ସହିତ କଥା କହିବାକୁ ମୋର ଭୀଷଣ ଡର
1: ଅଥଚ ଡରିବାର କିଛି ନାହିଁ
0: ସେୟା ତ ଅଥଚ ଡର ଲାଗେ
1: କାହିଁକି
0: ଏକ ପ୍ରକାଣ୍ଡ ବ୍ୟକ୍ତିତ୍ୱ
2: ବଡ଼ ପ୍ଲିଜିଂ
1: ହଁ ଠିକ୍
2: ସାର୍ଙ୍କଠୁ କର୍ତ୍ତବ୍ୟନିଷ୍ଠା ଆଉ ପଙ୍କଚୁଆଲିଟି ଶିଖିବା କଥା କିନ୍ତୁ
1: ସାର୍ ଗୋଟାଏ ଚଳନ୍ତି ଘଣ୍ଟା ଏ ମୁଭିଂ କ୍ଲକ୍
0: କେବେ ହେଲେ ଦିନେ କ୍ଲାସ କମେଇ ଦେଇନାହାନ୍ତି କି ଗୋଟାଏ ମିନିଟ୍ ଡେରି କରି କ୍ଲାସକୁ ଆସିନାହାନ୍ତି
1: ଆଜିକାଲି ଦିନରେ ସେଇଟା ଗୋଟେ ଅଯୋଗ୍ୟତା
2: ଠିକ୍ ଅଛି ଠିକ୍ କହିଛୁ ଆମ ସୀତାକଣ୍ଠ ସାର୍ ଗୋଟେ କଳନ୍ତି ଲଗା ଅଚଳନ୍ତି ଘଣ୍ଟା କ୍ଲାସରେ ପ୍ରବେଶ କରିବା 10 ମିନିଟ୍ ପରେ କ୍ଲାସରୁ ପ୍ରସ୍ଥାନ 10 ମିନିଟ୍ ପୂର୍ବରୁ ଆଉ ଅଧଘଣ୍ଟା ପାଠପଢ଼ାରୁ 10 ମିନିଟ୍ ଚାଲିଯିବ ବିଭାଗୀୟ ସହକର୍ମୀମାନଙ୍କ ବିରୋଧରେ ବିଷୋଦ୍ଗାର କରିବାରେ
1: ଆଉ ମାତ୍ର 20 ମିନିଟ୍ ଆମେ ଜ୍ଞାନ ମହାସମୁଦ୍ରରେ ଅବଗାହନ କରୁ
0: ଏବଂ ସେଇମାନେ ହିଁ ଚଟ୍ ଚଟ୍ ଉଠନ୍ତି ଉପରକୁ
2: ଉପରବାଲାଙ୍କୁ ବଟରିଂ କରି
0: କି ଜଷ୍ଟିସ୍
1: ଆମ ସାର୍ କିନ୍ତୁ ଏ ଆର୍ଟିର ଅଧିକାରୀ ହେଇପାରିଲେନି
0: ଫେଲିୟରର ଏକ ଜ୍ୱଳନ୍ତ ପ୍ରତିମୂର୍ତ୍ତି ଥରେ ଥରେ ମୋର ଏମିତି ରାଗ ହୁଏ ଇଚ୍ଛା ହୁଏ ଇଚ୍ଛା ହୁଏ ସାର୍ଙ୍କୁ ନା କିଛି ନୁହେଁ ତାଙ୍କ ଭଳି ଯୋଗ୍ୟ ଲୋକ ପ୍ରଫେସର ହେଇପାରିଲେନି ଏ ଯାଏ ସ୍ୟାଟ୍
1: ପୁଣି କଟାଘାରେ ଚୂନ ତାଙ୍କ ଛାତ୍ର ଡକ୍ଟର ସୁଶାନ୍ତ ଦାସ ପ୍ରଫେସର ଆଉ ଆମ ସାର୍ ତାଙ୍କ ନିର୍ଦ୍ଦେଶରେ କାମ କରିବେ
0: ଠିକ୍ ହେଇଛି ଏତେଟା ନିଦା ବିଷ୍ଣୁ ପଣିଆ ଉପଯୁକ୍ତ ଶାସ୍ତି ସର୍ଭ ରାଇଟ୍
2: ସାର୍ଙ୍କର ୟୁକେ ଚାକିରି ଛାଡ଼ି ଚାଲି ଆସିବା ଉଚିତ ନଥିଲା
0: ତାଙ୍କର ମତ ଐତିହାସିକ ଗବେଷଣା ପାଇଁ ଇଣ୍ଡିଆ ପୃଥିବୀର ଶ୍ରେଷ୍ଠ ପ୍ରଶସ୍ତ କ୍ଷେତ୍ର
1: ଆରେ ସତ କଥା ତ ଏଠି ଇତିହାସ ଗବେଷକର କଳ୍ପିତ ସତ୍ୟ ଆଉ ରୋମାଣ୍ଟିକ ଦୃଷ୍ଟିଭଙ୍ଗୀ ନେଇ ଲେଖା ହୁଏ
0: ସାର୍ କାହିଁକି ସୁପର ସିରିଏଲ୍
2: କାହିଁକି
0: କିଛି କଣ କାରଣ ନାହିଁ
2: ଥାଇପାରେ କିନ୍ତୁ ସେଇଟା
0: ଜେଲସି କେହି ତାଙ୍କ ପିଛା ଲାଗିଛି
1: ନିଶ୍ଚୟ ଲାଗିଛି ତାକୁ ଖୋଜି ବାହାର କରିବାକୁ ହବ
0: ସମ୍ଭବ ନୁହେଁ
1: କାହିଁକି ସମ୍ଭବ ନୁହଁ
0: ସାର୍ ଆମ ସହିତ ସହଯୋଗ କରିବେନି
2: ତେବେ ତ ଅସମ୍ଭବ
1: ତଥାପି ଅନ୍ୟାୟର ପ୍ରତିରୋଧ ଆମକୁ ହିଁ କରିବାକୁ ପଡିବ ଆଚ୍ଛା ସୁଧୀର ତୁ କଲେଜ ୟୁନିୟନର ସଭାପତି ହିସାବରେ
0: କିନ୍ତୁ ସାର୍ ସେଥିରେ ଆମକୁ ବାଧା ଦେବେ
1: ଆମେ ତାଙ୍କ କଥା ଶୁଣିବାନି
0: ପାରିବୁ
1: ନା
2: ଏଇ ଦେଖିଲୁ ଇଆଡ଼େ ନା ଷ୍ଟାଫ କମନ ଆଡ଼େ
1: ଏଇଆଡ଼େ
2: ତେବେ ତ
3: ସାର୍ ନମସ୍କାର ହ୍ୟାଲୋ ବଏଜ୍ କ୍ଲାସ ଅଛି
1: ନା ସାର୍
3: ତେବେ ତମ ରୋମାଣ୍ଟିକ ଡେନ୍କୁ ନଯାଇ ଏଠି
2: ନାଇଁ ସାର୍ ଏମିତି
3: ଓ କଣ କିଛି ଗୋଟେ ମତଲବରେ
1: ନାଇଁ ସାର୍ ସେସବୁ କିଛି ନୁହଁ
3: ତେବେ କଣ
2: ସାର୍ ଆମେ ଏଇ ବାଟେ ମାନେ
3: ସୁଧୀର ତମେ ଚୁପ୍ କାହିଁକି
0: ଆମେ ଏଇ ବାଟେ ଯାଉ ଯାଉ ଅଟକି ଗଲୁ ଆଗକୁ ଯାଇପାରିଲୁ ନାହିଁ
3: ହ୍ୱାଟ୍ ଫର୍
0: ସାର୍ ଆପଣଙ୍କ ଲେକ୍ଚର
3: ତାହେଲେ ତମେ ତିନି ଜଣ ଯାକ ଖୁବ ବଡ଼ ପାଟି କରି ଏଇଠି ଆସୁଥିଲ
1: ନାଇଁ ସାର୍ ହଁ ସାର୍ ମୋତେ ଥରେ
3: କିନ୍ତୁ ଫାଷ୍ଟ ଇୟର ପିଲାଙ୍କ ପରି କ୍ଲାସ ଝରକା ପାଖରେ ଜମା ଠିଆ ହେବରେ
0: କିନ୍ତୁ ଆମେ ସେଥିପାଇଁ ଦାୟୀ ନୁହେଁ ସାର୍
3: ତାହେଲେ କିଏ
0: ସାର୍ ଆପଣ
3: ମୁଁ
0: ହଁ ସାର୍ ଆପଣ ଆମକୁ ହସେଇଲେ ଆମେ ହସିବୁ ନାହିଁ
3: କେମିତି
0: ଲ୍ୟାବ୍ ଡଗ୍ର ଉଦାହରଣଟା
3: ଦିଟା ଅଧାପୋଡ଼ା ସିଗାରେଟ୍ ତମ ଭିତରୁ କିଏ ସିଗାରେଟ୍ ଆଣେ
2: ସାର୍ ସାର୍ ଆପଣ ଉଠାନ୍ତୁ ସାର୍ ମୁଁ ଉଠେଇ ବାହାରେ ପକେଇ ଦେଉଛି
3: ଓହୋ ତମେ ତ ବେକଲ୍ପିଟ୍
2: ଆଇ ଏମ୍ ସରି ସାର୍
3: ବଦଭାସଟାକୁ ଛାଡ଼ିବାକୁ ଚେଷ୍ଟା କର
2: ଛାଡ଼ିବାକୁ ଚେଷ୍ଟା କରୁଛି ସାର୍ କିନ୍ତୁ
3: ପାରୁନ କଣ ପାରୁନ
2: ସିଗାରେଟ୍ଟା ଅନେକ ଥର ଚେଷ୍ଟା କଲେଣି ସାର୍ ସାର୍ ସିଗାରେଟ୍ ଛାଡ଼ିଲେ ପାନ ପାନ ଛାଡ଼ିଲେ ଖାଆଙ୍କ ପ୍ରସିଦ୍ଧ ଗୁଡ଼ାକୁ ତାକୁ ଛାଡ଼ିଲେ ପୁଣି ଏଇ ସିଗାରେଟ୍
3: ଫେରି ଆସୁଛ ବେଶ ଆସ କିନ୍ତୁ ଛାଡ଼ିବାର ଚେଷ୍ଟାଟା ଚାଲୁଥାଉ ମୁଁ କିନ୍ତୁ ବଦଭ୍ୟାସଟା ଛାଡ଼ିବାକୁ କହୁନଥିଲି
2: ସାର୍ ତେବେ
3: ଏଇ ଯୋଉ ସେଠି ପୋଡ଼ା ସିଗାରେଟ୍ ଫୋପାଡ଼ିବାଟା ଏଟା ଗୋଟେ ଭାରି ଖରାପ ଅଭ୍ୟାସ
2: ମୁଁ ଲଜ୍ଜିତ ସାର୍ ଆଉ ହବନି
3: ମୁଁ ଖୁବ୍ ଖୁସି ହେବି ଯଦି ତମେ ଆଜି ଏତେ ଗମ୍ଭୀର କାହିଁକି
1: ଏଇ ପ୍ରିନ୍ସିପାଲ ଇଆଡ଼େ ଆସୁଛନ୍ତି
2: ହଁ ମୁଁ ଆସନ୍ତୁ କଣ ଗଲା ସେଠୁ ତୁ ଏମିତି ହଡ଼ବଡ଼ି ଯାଉଛୁ କାହିଁକି
3: ପ୍ରଶାନ୍ତ ୟୁ ସୁଡ୍ ବିହେଭ୍
2: ମୁଁ ଦୁଃଖିତ ସାର୍ କିନ୍ତୁ କେଜାଣି କାହିଁକି ଆମର ତାଙ୍କ ପ୍ରତି
1: ଚୁପ୍ କର ପ୍ରିନ୍ସିପାଲ ପାଖେ ଆସିଲେଣି ପରା
4: କଣ ଡକ୍ଟର ମହାପାତ୍ର ଏ ମୋବାଇଲ କ୍ଲାସ
3: ହଁ ଗୋଟେ ଇମୋବାଇଲ କଲେଜରେ
4: ହ୍ୱାଟ ଇମୋବାଇଲ କଲେଜ ହ୍ୱାଟ ୟୁ ମିନ୍
3: ଯାହା ମିନ୍ କଲି ସେଇଆ ତ କହିଲି
4: ଆଇ ସି ଏ ମଡର୍ଣ୍ଣ ସକ୍ରେଟିସ୍
3: ଆଇ ଫିଲ୍ ଫ୍ଲାଟର୍ଡ ଡକ୍ଟର ରୟ
4: ଏଇ ପିରିୟଡ଼ ପରେ ଆପଣ ମୋ ସହିତ ଦେଖା କରିବେ
3: ଦେଖା କରିବି ବଡ଼ ଦୁର୍ଭାଗ୍ୟ କଥା
0: କୋଉଟା ଦୁର୍ଭାଗ୍ୟର କଥା ସାର୍
3: ଏଇ ତମମାନଙ୍କର ଉପସ୍ଥିତିରେ ଏମିତି ଗୋଟେ ଅବାଞ୍ଛିତ ଘଟଣା ଘଟିଗଲା ମୋର ଚୁପ୍ ରହିବା ଉଚିତ ଥିଲା
0: ଆପଣ ଚୁପ୍ ରହିଥିଲେ ମୁଁ ମୋ ପାଟି ଖୋଲିଥାନ୍ତି
3: ତମେ କିନ୍ତୁ କାହିଁକି

0: ତାଙ୍କୁ ମଣିଷ କରିବାକୁ ତ ନିଘା ନାହିଁ। ଦିନ ରାତି ଖାଲି ପାଠ ପଢ଼େଇବା ଆଉ ବହିଟା ଦେହରେ ମୁହଁ ମାଡ଼ି ବସିଥିବା, ଭୋକ ନାହିଁ ଶୋଷ ନାହିଁ, ଯୋଉ ତ ଚାକିରି।
1: ପସନ୍ଦ ହଉନି ନା?
0: ହଁ ପସନ୍ଦ, ଉପରବାଲାଙ୍କୁ ତ ସନ୍ତୁଷ୍ଟ କରିପାରୁନ। ଚାକିରିରେ ଉନ୍ନତି ଭଲା କିଛି ହେଲା
1: କେମିତି ହେଇଥାନ୍ତା?
0: ଯେମିତି ସଭିଙ୍କର ହଉଛି, ଧରାଧରି ଋଷିପତ ନହେଲେ ଖୁସାମତ।
1: ତୁ ଖୁସି ହେଇଥାନ୍ତା ସେମିତି କରିଥିଲେ?
0: କଣ ହେଇଯାଇଥାନ୍ତା ସେଇଠୁ? ଏମିତି ପଇସା ନାହିଁ ବୋଲି ଠୁରାରୁ ହୋମିଓପାଥି ଚିକିତ୍ସା କରୁଛ।
1: ନରହରି, ତୁ ଏଥର ବିଶ୍ରାମ ନେ। ତୁ ଏଥର ଆଣିକି ଗୋଟେ ଐତିହାସିକ ମାନବ, ପ୍ୟାଲିଓଲିଥିକ ଯୁଗର ମଣିଷ, ଅର୍ଥାତ୍ ପୁରାତନ ପ୍ରସ୍ତର ଯୁଗର ମଣିଷ। ଏ ଯୁଗରେ ହେଇଥିଲେ ମଣିଷ ହେଇନଥାନ୍ତୁ ରେ।
0: ବୁଢ଼ା ବାପାରେ, ମୋ ନିଜର କିଛି ଦୁଃଖ କଷ୍ଟ ନାହିଁ, ହେଲେ ତମ ପିଲା ଛୁଆଙ୍କର ଦୁଃଖ କଷ୍ଟ ଦେଖିଲେ ଓ କଣ ଗୋଟେ ତମକୁ ପଚାରି ଅକାଶି ଏତେ କଥା ବଖାଣି ଗଲେଣି। ହଁ ହଁ ମନେ ପଡ଼ିଲା, ଠୁରା ପାଇଁ ଗୋଟେ ବଢ଼ିଆ ଠେଲା ଗାଡ଼ି ଆଣିବ, ବଢ଼ିଆ ଗଦି ପଡ଼ିଥିବ, ଖେଳଣା ବି ଝୁଲୁଥିବ, ସବୁଦିନେ ସଞ୍ଜ ସକାଳେ ଆମେ ଚାଲିଲୁ ବୁଲିବାକୁ ଅଜା ନାତି।
1: ନାଇଁ ନାଇଁ ନାଇଁ, ତାହା ହେଇପାରିବନି, ତୁ ଏଥର ବିଶ୍ରାମ ନେ।
0: ଓ ମୁଁ ଯାହା କହୁଛି ସେଇଆ ହବ, ମୁଁ ଯାଏ, ଠୁରାର ଔଷଧ ଖାଇବା ବେଳ ହେଇଗଲାଣି।

0: ସାର୍ ଅନ୍ଧାରଟାରେ ଏମିତି ବସିଛନ୍ତି କାହିଁକି?
1: କି ସୁଶାନ୍ତ
0: ସାର୍
1: ବାରଣ୍ଡା ସୁଇଚ୍ଟା ଆସ ଆସ ଆସ ଆରେ ନରହରି ଆଉ ଗୋଟେ ଚୌକି ଆଣ ତ।
0: ନା ସାର୍ କିଛି ଦରକାର ନାହିଁ।
1: ଆଚ୍ଛା କୁହ କୁଆଡ଼େ ଆସିଥିଲ?
0: ସାର୍ ଏତେ ବଡ଼ ଗୋଟେ ସୁସମ୍ବାଦ ଆପଣ ଆମକୁ ଲୁଚେଇଥିଲେ କାହିଁକି?
1: କାହିଁ ନାହିଁ ତ କି ସୁସମ୍ବାଦ ମୁଁ ତ କିଛି ଜାଣିନି।
0: ଚିଠି ପାଇନାହାନ୍ତି?
1: ନା
0: ପାଇବେ। ଆଜି ସକାଳେ ରେଡିଓରେ ଆନାଉନ୍ସ କଲା, ଖବରକାଗଜରେ ବି ବାହାରିଛି, ଆସନ୍ତା ବର୍ଷ ପାଇଁ ଆପଣ ଅଲ୍ ଇଣ୍ଡିଆ ହିଷ୍ଟ୍ରି କଂଗ୍ରେସର ପ୍ରେସିଡେଣ୍ଟ ହେଲେ।
1: ହୋ ଏଇ କଥା ସେଇଟା ତ ଗଲା କଂଗ୍ରେସରେ ସ୍ଥିର ହୋଇସାରିଥିଲା, କଂଗ୍ରେସରୁ ଆଟେଣ୍ଡ କରି ଫେରିଲା ବେଳେ
0: କିନ୍ତୁ ଲୁଚେଇଥିଲେ।
1: ବଡ଼ ତ ଜାଣିଥାନ୍ତ।
0: ଆମେ ଆପଣଙ୍କ ପାଇଁ ଗର୍ବିତ ସାର୍।
1: ସୁଶାନ୍ତ କର୍ତ୍ତୃପକ୍ଷମାନେ ଖୁସି ହେବେନି, ହୁଏତ ଭାବିବେ ବାନର ଗଳାରେ ମୁକ୍ତାମଳା।
0: ସବୁଠୁ ବଡ଼ ବିଡ଼ମ୍ବନା ସାର୍, ମୁଁ ଆପଣଙ୍କ ଛାତ୍ର, ଆପଣଙ୍କ ଯୋଗ୍ୟତାଠୁ କେତେ ତଳେ ଅଥଚ ମୁଁ ଏଠି ବିଭାଗୀୟ ମୁଖ୍ୟ।
1: ମୁଁ ମୋଟେ ଦୁଃଖିତ ନୁହେଁ ସୁଶାନ୍ତ, ମୁଁ ବେଶ ଖୁସି। ମୋର ପ୍ରିୟ ଛାତ୍ର ତମେ, ମୋତେ କେତେ ସମୀହ କର, ମୋତେ ନ ପଚାରି କୌଣସି କଥା ତମେ କରନି। କହିବାକୁ ଗଲେ ମୁଁ ତ ଡିଫାକ୍ଟ ହେ।
0: ନା ନା ସାର୍, ମୁଁ ଅନ୍ୟ କୌଣସି ପିଜି କଲେଜକୁ ବଦଳି ପାଇଁ ଚେଷ୍ଟା କରିବି।
1: ନା ନା ସୁଶାନ୍ତ, ସେ କଥା କରନି। ତମେ ଖୁବ୍ ସୁନାମ ଅର୍ଜନ କଲଣି, ଛାତ୍ରମାନେ ତମକୁ ଖୁବ୍ ଭଲ ପାଉଛନ୍ତି, ଯଦି ମୋ ପାଇଁ ଦୁଃଖିତ ସେମାନେ। ଆଚ୍ଛା ଆଉ କେହି ବି ଏଠିକି ହେଡ଼ ହେଇ ଆସିଲେ ମୋତେ ସୁଖ ପାଇବ ବୋଲି ତମେ କେମିତି ଭାବୁଛ?
0: ଆପଣଙ୍କୁ ସୁଖ ପାଇବନି,
1: ମୋତେ ସହ୍ୟ କରିପାରିଲେ ତ। ଛାଡ଼ ସେ ସବୁ ପିଲାଳିଆ କଥା। ହଁ ମୁଁ ଗୋଟେ ପ୍ରୋବ୍ଲେମ ତମକୁ କହିବି କହିବି ବୋଲି ଭାବୁଥିଲି, ତମେ ତାର ସମାଧାନ କରିପାରିବ।
0: କୁହନ୍ତୁ ସାର୍।
1: କଥାଟା ବଡ଼ ଡେଲିକେଟ୍
0: ମୋ ପାଖରେ
1: ବର୍ଷ କରି ଛୁଆଟାକୁ ନେଇ ବଡ଼ ବିପଦରେ ପଡ଼ିଛି।
0: ସାର୍ ଆପଣ କଣ ତା କଥା ବୁଝନ୍ତି? ଇଏ ମାଳା ଆଉ ନରହରି
1: ଜାଣେ ଜାଣେ ସୁଶାନ୍ତ ଜାଣେ, ସେମାନେ ତାର ସବୁକିଛି କରୁଛନ୍ତି, କିନ୍ତୁ ମୁଁ ତା ବିଷୟରେ ଚିନ୍ତିତ।
0: କିଛି କରିବା ଦରକାର ନାହିଁ ସାର୍।
1: ଅଛି ମାଳା ହାଜ ଏ କ୍ୟାରିୟର ଅତି ବ୍ରାଇଟ, ଠୁରା ବି ସେ ଏତେ ବ୍ୟସ୍ତ ଯେ ସେ ତାର କ୍ୟାରିୟର କଥା ଭୁଲି ଯାଉଛି। ଆଉ ନରହରି ତାକୁ ସତୁରି ଆମ ପାଇଁ ବହୁତ କଲା, ତାକୁ ବର୍ତ୍ତମାନ କାଚ ଶୋକେସରେ ଗୋଟେ ମଡେଲ କରି ରଖାଯାଇପାରେ।
0: କଣ କରାଯାଇପାରିବ ତାହେଲେ?
1: ଠୁରାର ପ୍ରୋବ୍ଲେମର ସମାଧାନ ପାଇଁ ମୁଁ ତମର ସାହାଯ୍ୟ ଭିକ୍ଷା କରୁଛି।
0: ଏ କଣ କହୁଛନ୍ତି ସାର୍, ଆପଣ ଦାବି କରିବା ଉଚିତ।
1: ତମ ସ୍ତ୍ରୀ ଶୋଭା ଦୁଇଟି ସନ୍ତାନର ମା ହେବାର ସୌଭାଗ୍ୟ ଆଉ ଗର୍ବରୁ ବଞ୍ଚିତା ହେଲା। ତମେ ତ ମୋତେ କହିଛ ସବୁଦିନ ପାଇଁ ମା ହେବାର ଶକ୍ତି ବି ସେ ହରେଇଲା।
0: ସାର୍ ସାର୍ ଠୁରାକୁ ମୋତେ ଦେବେ? ସୁଭାର ଯେ କେତେ କଷ୍ଟ, ମୋ ମୋ ଘରକୁ ଚାଲନ୍ତୁ ସାର୍।

0: ଗୀତଟା ବୁଲିକିରି ଦେଖିବେ, କେତେ ଲୋନ୍ଲି, କିଛି ସରଞ୍ଜାମ ନାହିଁ, ଗୋଟେ ମରୁଭୂମି, ଖାଲି ଚାରିଆଡ଼େ ଗୋଟେ ଛୁଆଙ୍କର ଛବି, ସୁନ୍ଦର ଫ୍ରେମ୍ରେ ବନ୍ଧା କରା, ସନ୍ତାନର ପ୍ରତ୍ୟାଶାରେ ଗୋଟେ ପୋଷାକ ତିଆରି କରିଥିଲା, ଆଉ ନିଜ ହାତରେ ସେଗୁଡ଼ାକ ଫୋପାଡ଼ିଦେଲା।
1: ସୁଶାନ୍ତ, ମୁଁ ଜାଣେ ମୁଁ ଜାଣେ, ସେୟା ହୁଏ ଆଜିଠୁ ଠୁରା ଶୋଭାର। ସୁଶାନ୍ତ ଆଉ ଡେରି କରନି, ଶୋଭାକୁ ଏଠିକି ନେଇଆସ ଏଇ ମୁହୂର୍ତ୍ତରେ। ମୁଁ ଠୁରାକୁ ତା ହାତକୁ ଟେକି ଦିଏ।
0: ମୁଁ ମୁଁ ସାଙ୍ଗେ ସାଙ୍ଗେ ଶୋଭାକୁ ନେଇ ଆସୁଛି ସାର्।

0: ତମେ ଯେହେତୁ ଏବେ କୌଣସି କଥାରେ ଗୋଟେ ସିରିୟସ୍ ହେଲନି। ଦୁସମ୍ବାଦ
1: ଦୁସମ୍ବାଦ
0: ହଁ, ଡକ୍ଟର ମହାପାତ୍ରଙ୍କର ଏଇ କଲେଜରେ ଆଉ ବେଶୀ ଦିନ ନୁହେଁ।
1: ପୁଣି କଣ ହେଲା?
0: ସାର୍ଙ୍କର ଫୁଲିସନେସ୍ ଆଉ କ୍ଷୟର ଯାହା ଫଳ ହୁଏ। ଠୁରାକୁ ଡକ୍ଟର ଦାସଙ୍କ ପୁଅ କରିଦେବାର କଣ ଦରକାର ଥିଲା?
1: ମୁଁ ତ ଶୁଣିଲିଣି ୟା ଭିତରେ ଖୁବ କଦର୍ଯ୍ୟ କମେଣ୍ଟ ସବୁ ହେଲାଣି
0: ଯେ ଲୋକଟା ଯାହା ଜଣାପଡ଼େ ବାହାରକୁ ପ୍ରକୃତ ତା ନୁହେଁ, ସେ କୁଆଡ଼େ କାୱାର୍ଡ, ଲଢ଼େଇ କରିବା ସାହସ ନାହିଁ କିମ୍ବା ଲଢ଼େଇ କରିବାର କାରଣ ବି କିଛି ନାହିଁ। ତେଣୁ ଠୁରା ପାଠ ଦେଇ ଶିଷ୍ୟତାକୁ ଧଳା କରିବାର ଗୋଟା ପ୍ରଚେଷ୍ଟା, ସେ କୁଆଡ଼େ ଗୋଟାଏ ହିପୋକ୍ରିଟ୍।
1: କିଏ ଏମିତି କହୁଛି? ତାଙ୍କର ସହକର୍ମୀ ମାନେ ଏମିତିକି ପ୍ରିନ୍ସିପାଲ ମଧ୍ୟ
0: ତାର ଫଳ ହବା। ହୁଏତ ଡକ୍ଟର ଦାସ ନହେଲେ ଡକ୍ଟର ମହାପାତ୍ର କଲେଜରୁ ବଦଳି ହେବେ।
1: ଡକ୍ଟର ମହାପାତ୍ରଙ୍କୁ କଲେଜରୁ ବଦଳି କଲେ ଏ କଲେଜରେ ନିଆଁ ଲାଗିଯିବ।
2: ହଁ ହଁ ନିଶ୍ଚୟ ଲାଗିବ। ଡକ୍ଟର ମହାପାତ୍ରଙ୍କର ଘରୋଇ ବେପାର ହସ୍ତକ୍ଷେପ କରିବାକୁ ସରକାରଙ୍କର କି ଅଧିକାର ଅଛି? ତାଙ୍କର ଫଣ୍ଡାମେଣ୍ଟାଲ ରାଇଟ୍ସ ଉପରେ କେହି ପ୍ରଶ୍ନ କରିପାରିବେନି।
0: ଆରେ ଏଇଟା ତ ବିଲାତ ନା ଆମେରିକା ନା, ଚାକିରି କର ମାନେ ତମ ଘର ବାରଣ୍ଡାରେ ବସି ତମ ସ୍ତ୍ରୀଙ୍କର ଜୀବକଟାକୁ ଟିକିଏ ଧରି ପକାଇ ଆଦର କରିବାକୁ ଗଲେ ବି ଦିନେ ଦୁଇ ଦିନ ଆଗରୁ କର୍ତ୍ତୃପକ୍ଷଙ୍କ ଠାରୁ ପରମିଶନ ନେବାକୁ ପଡିବ ଲିଖିତ। ସାର୍, ମେ ଆଇ ବି ପରମିଟେଡ ଟୁ ଟଚ୍ ଦ ଚିନ୍ ଓନ୍ଲି ଅଫ୍ ମାଇ ଚିଲଡ୍ରେନ୍ସ ଲେଜିଟିମେଟ୍ ମଦର ୟୋର୍ସ ଫେଥଫୁଲି।
1: ଆମେ ସ୍ୱାଧୀନ ହେଲା ପରେ ଆମର ଅଗ୍ରଗତି ଯଥେଷ୍ଟ ହୋଇଛି। ପ୍ରଥମ, ଲୋକ ସଂଖ୍ୟା ଡବଲ ବଢିଛି। ଦ୍ୱିତୀୟ, ଗଣତନ୍ତ୍ରର ବାୟୁଛାୟ ତଳେ ବ୍ୟୁରୋକ୍ରେସିର ଶକ୍ତି ବଢିଛି। ତିନିରେ, ଶିକ୍ଷାର ଅଧୋଗତି ବଢିଛି। ଚାରିରେ, ବେକାରୀ ବଢିଛି। ପାଞ୍ଚରେ, ଦାରିଦ୍ର୍ୟ ବଢିଛି। ଷଷ୍ଠରେ, ଦୁର୍ନୀତି ବଢିଛି। ସାତରେ, ଯୌନ ସ୍ୱଚ୍ଛାଚାରିତା ବଢିଛି। ଆଠରେ, ହିପୋକ୍ରେସି ବଢିଛି। ଆଉ ନଅରେ, ଦରଦାମ ବଢିଛି।
3: ମୁଣ୍ଡ ବାଳ ବଢିଛି, ଦାଢ଼ିଆ ସଂଖ୍ୟା ବଢିଛି, ଟ୍ରାଉଜରର ଫ୍ଲେୟାର ବଢିଛି, ଆମର କମ୍ ଖାଇବା ବଢିଛି, ଚାରେ ଚିନି ନ ଖାଇବା ବଢିଛି, ନଈ ବଢିଛି। ଯୋ ଚଲେଇଛି ତ, ଅସଲ କଥା କୁଆଡ଼େ ଗଲାଣି? ଇଏ ଚଲେଇଛି, ଏଠି ଅମୁକ ବଢିଛି, ସମୁକ ବଢିଛି। ଆବେ ଶୁଣ, ପାଠ ପଢା ଛାଡି ପାଡ଼ିଙ୍କର ଦୈନିକ ଖବରକାଗଜ ଅଫିସରେ ଟ୍ରେନିଂ ନବୁ ଯା, ତାହେଲେ ସବୁ ସଭା ସମିତିରେ ଷ୍ଟାଟିଷ୍ଟିକ୍ସ ବୟନ କରିବୁ। ଶ୍ରୋତା ମାନେ କହିବେ ଆହ, ଲୋକଟାର ଦେଶ ପାଇଁ କି ଦରଦ। ତାପରେ ଦେଖିବୁ ତୋର ସବୁ ବକ୍ତୃତା ତହିଁ ଆର ଦିନ ପାଡ଼ିଙ୍କ କାଗଜରେ ତ ଫଟ ସବୁ ବାହାରିବ, ଚୁପ୍ ହେଇଯିବ। ହଁ ସୁଧୀର, କହିବୁ କଣ କରାଯିବ?
0: ମୁଁ କିଛି ଭାବିପାରୁନି।
3: ମୁଁ କିନ୍ତୁ ଭାବିଛି, ମାନେ ଏଇ ହଠାତ୍ ହଠାତ୍ ମୋ ମୁଣ୍ଡରେ ପଶିଗଲା।
1: ଶୀଘ୍ର କହିବ କା?
3: ଡକ୍ଟର ଦାସଙ୍କୁ ଆମେ ଅନୁରୋଧ କରିବା ଠୁରାକୁ ଗୋଟେ କିଛି ଆଳ କରି ଫେରେଇ ଦିଅନ୍ତୁ। ମାନେ ମାନେ ଏଇଥର ନରହରି ଆଉ ମାଳାକୁ ଦେଖି ନ ପାରି ପିଲାଟା ରାହାଚାରି କାନ୍ଦୁଛି, କିଛି ଖାଉନି।
0: ବୁଦ୍ଧି ତ ଖଣ୍ଡେ ଆଉ, ଠୁରାକୁ ଦେଖିବାକୁ ନରହରି ଆଉ ମାଳା ସବୁଦିନ ଦୌଡୁଛନ୍ତି।
1: ଆଉ ଡକ୍ଟର ମହାପାତ୍ର
0: ଦିନେ ହେଲେ ବି ଯାଇନାହାନ୍ତି। ବଡ଼ ବିଚିତ୍ର ଲୋକଟା, ହୃଦୟରେ ଛାତ୍ରମାନଙ୍କ ପ୍ରତି ସ୍ନେହ ମାୟା ମମତା ଭର୍ତ୍ତି, ଲୁଚେ ଲୁଚେ ସେମାନଙ୍କୁ ସାହାଯ୍ୟ, ଅଥଚ ନିଜ ମତରେ କି ଅଟଳ ଅଚଳ ମହାମେରୁ।
1: ଆଚ୍ଛା, ତେବେ ମାଳାର ସାହାଯ୍ୟ ନିଆଯାଉ। ତାକୁ କୁହାଯାଉ ସେ ଜିଦ୍ ଧରିବ ଠୁରାକୁ ଫେରେଇ ନେବାକୁ, ପଢାପଢି ନ କରିବାର ବାହାନା କରୁ, ମୁହଁ ଶୁଖେଇ ବସୁ। ଡକ୍ଟର ମହାପାତ୍ରଙ୍କର ମାଳା ପ୍ରତି ଭୀଷଣ ୱିକନେସ୍, ସେ ତରଳି ଯିବେ।
3: ଜମିଗଲା, ଏଇ ପ୍ଲାନ୍ଟା ବେଶ୍ କାମ କରିବ।
0: ମୁଁ ଭାବୁଛି ତମେ ଯେଉଁ ଚେଷ୍ଟା କରି ଦେଖ।
3: ଆମେ ଦୁହେଁ ତାହେଲେ ହେଇଗଲା। ଆରେ ତୁ ସାରଙ୍କର ପେଟ, ତାଙ୍କ ଘରକୁ ତୋର ଯିବା ଆସିବା ଅଛି।
0: କିନ୍ତୁ ମାଳା ସହିତ ଆଦୌ ପରିଚୟ ନାହିଁ ମୋର।
3: ଆରେ ବାହାରକୁ ସିନା ନାହିଁ, ପରସ୍ପରକୁ ଚିହ୍ନିବାରେ ଜାଣିବାରେ ଗୋଟେ ଅଣ୍ଡର କରେଣ୍ଟ ବରାବର କାମ କରେ।
0: ପ୍ରଶାନ୍ତ,
1: ହାତରେ ଫେର ପାଟି ଖସିଗଲା, କଣ କରିବି କହୁନୁ? ଇତିହାସର ଛାତ୍ର ସିନା, ଗୋଟେ କାଳ୍ପିକ ଭାବରେ ଘରେ ଟିକେ ମନସ୍ତତ୍ୱର ଚର୍ଚ୍ଚା କରେ, ଅନେକ କ୍ଷେତ୍ରରେ ମୋର ମନସ୍ତାତ୍ୱିକ ଇନ୍ଫ୍ଲୁଏନ୍ସ ଗୁଡା ବାଜି ଯାଉଛି ଆଉ।
3: ଫେର ବକର ବକର ଆରମ୍ଭ କରିଦେଲା।
1: ଏଇ ଟେକ୍ ଟେକ୍, ମାଳା ଇଆଡ଼େ ଆସୁଛି। ପ୍ରେସିଡେଣ୍ଟ ମହାଶୟ, ବେଶ ତ ଗୁଣ୍ଡାମି କର, ବୋଲ୍ଡ ବୋଲି ସୁନାମ ଅଛି, ଟିକେ ସାହସ ସଞ୍ଚୟ କରି ମାଳା କଣ ପ୍ଲାନ୍ଟା କୁହ ନା।
0: ସେ ଖରାପ ଭାବିବ?
1: ଗୋଟାଏ ଚିକେନ୍ ହାର୍ଟେଡ୍ ଫେଲ, ବାହାରକୁ ମୁହଁ ଭଡ଼ଙ୍ଗ, ବୃଥାରେ ଏଇଟାକୁ ଇଲେକ୍ଟ କରିଥିଲେ ସମୀର। ଚାଲ ଚାଲ, ଆମେ ଏଠୁ ଚାଲିଯିବା, କାଲି ମୁଁ ଏଇ ଛୋଟରେ ସାର୍ଙ୍କ ପାଇଁ ଖୁବ ଚିନ୍ତିତ ବୋଲି ଦେଖେଇବୁ।
0: ମାଳା,
4: କିଛି କହିବେ?
0: କଥା ଥିଲା, କିଛି ଯଦି ମନେ ନ କରନ୍ତି, ମୁଁ ସୁଧୀର, ସିକ୍ସଥ ଇୟର ହିଷ୍ଟ୍ରି
4: ଜାଣେ। ଏଇନେ ବେଲ୍ ବାଜିବ, ମୋର କ୍ଲାସ ଅଛି।
0: ଓ, ତେବେ ଯାଆନ୍ତୁ।
4: ନାଇଁ ମାନେ କଥା ଥିଲା କହିଲେ ଯେ।
0: ହଁ କହିଲି, କିନ୍ତୁ ଆପଣଙ୍କ କ୍ଲାସ
4: ପାଞ୍ଚ ସାତ ମିନିଟ ଭିତରେ ସରିଯିବ?
0: ନାଇଁ, ଦୁଇ ତିନି ମିନିଟରେ।
4: ବେଶ କହନ୍ତୁ।
0: କିଛି ଅନୁମାନ କରିପାରୁଛନ୍ତି କଥାଟା କଣ ହେଇଥିବ?
4: କିଛି କିଛି କଥାଟା ଯେ ବ୍ୟକ୍ତିଗତ ନୁହେଁ ବେଶ ବୁଝିପାରୁଛି।
0: ବ୍ୟକ୍ତିଗତ ଅର୍ଥାତ୍?
4: କଲେଜ ମାନଙ୍କରେ ସଚରାଚର ପୁଅମାନେ ଝିଅମାନଙ୍କୁ ଡାକି ଯେଉଁ ସବୁ କଥା କହନ୍ତି ସେ କଥା ନିଶ୍ଚୟ ନୁହେଁ।
0: କି କଥା କହନ୍ତି
4: ଆପଣ ଜାଣନ୍ତିନି?
0: ଅନୁମାନ କରିପାରୁଥିଲେ ମଧ୍ୟ ଠିକ କଣ କହନ୍ତି କେମିତି କହନ୍ତି ମୋର ସେ ବିଷୟରେ କୌଣସି ଧାରଣା ନାହିଁ।
4: ତେବେ ଯେଉଁ ଛାତ୍ରମାନଙ୍କୁ ତାଙ୍କର ଅଭଦ୍ରାମୀ

0: ପାଇଁ ଆପଣ ନିଜ ହାତରେ ଶାସ୍ତି ଦେଉଛନ୍ତି ସେଇମାନଙ୍କୁ ପଚାରିଲେ ଜାଣିପାରିବେ।
1: ପ୍ରବୃତ୍ତି ନାହିଁ।
0: ବାବାଙ୍କ ବିଷୟରେ କିଛି କହିବେ?
1: କେମିତି ଜାଣିଲେ?
0: ବାବାଙ୍କ ମୁହଁରୁ ଶୁଣିଛି ଆପଣ ତାଙ୍କ ପାଇଁ।
1: କିନ୍ତୁ ଆପଣଙ୍କ ବାବା ଏକ ଅଦ୍ଭୁତ ଲୋକ, ଠୁରା ଏପିସୋଡ୍ ନେଇ
0: ଜାଣେ, କଲେଜରେ ଖୁବ୍ ଆଲୋଚନା ଚାଲିଛି,
1: ଅପପ୍ରଚାର
0: ଚାଲୁ, ବାବା ସେ ବିଷୟରେ ସମ୍ପୂର୍ଣ୍ଣ ଉଦାସୀନ।
1: ତାଙ୍କୁ ଏଠୁ ତଳି ଦେବାର ଚେଷ୍ଟା,
0: ତଡ଼ା ଖାଇବେ।
1: ଆପଣ ଠୁରାକୁ ଫେରେଇ ଆଣନ୍ତୁ, ଜିଦ କରି, କାନ୍ଦି, ଅନଶନ କରି, ପଢାପଢି ବନ୍ଦ କରି।
0: ଆପଣ ଉତ୍ତେଜିତ।
1: ହଁ, ମୁଁ ଉତ୍ତେଜିତ, କ୍ଷମା କରିବେ।
0: ବାବାଙ୍କୁ ତ ଆପଣ ଚିହ୍ନିଛନ୍ତି, ଏହାର କିଛି ଏଫେକ୍ଟ ନାହିଁ।
1: ଜାଣେ, କିନ୍ତୁ ଏ କଳଙ୍କିତ ସମାଜରେ ଯେଉଁଠି ଖରାପ କାମ କରିବା ଇଜ୍ ଏ ୱେ ଅଫ୍ ଲାଇଫ୍, ସେଠି ଏତେ ଭଲ ହେବାର କୌଣସି ଅର୍ଥ ଅଛି?
0: ଆପଣଙ୍କର ଏଇଟା ଅନେଷ୍ଟ ଭିୟୁ?
1: କଣ କହିଲେ? ନା ନା, ମୁଁ ଏଥିରେ ବିଶ୍ୱାସ କରେ ନା। ଗୋଟାଏ ଗୋଟାଏ ଦୁର୍ବଳ ମୁହୂର୍ତ୍ତରେ ମୁଁ ଭାବେ ମଣିଷ ବଞ୍ଚି ରହିବାର ବହୁ ରାସ୍ତା, ବହୁ ଉପାୟ। ତେବେ ତେବେ କୋଉଟା ଠିକ? ମିସ୍ ମହାପାତ୍ର, କ୍ଷମା କରିବେ, ଘଣ୍ଟା ବାଜିଲା।
0: ହଁ ବାଜିଲା, ବାବା ତାଙ୍କ ବାଟରେ ଚାଲିଛନ୍ତି।
1: ନମସ୍କାର ସାର୍।
2: ନମସ୍କାର। ତମେ ମୋ ଝିଅ ମାଳାକୁ ଚିହ୍ନିଛୁ?
1: ଚିହ୍ନି ନଥିଲୁ ସାର୍।
2: ଓ, ଆଜି ଚିହ୍ନା ହେଲା?
1: ହଁ ସାର୍।
2: ଗୁଡ୍, ଜାଣୁ ମା ମାଳା ସୁଧୀର ଅତି ମେଧାବୀ, ବିଏରେ ରେକର୍ଡ ଭାଙ୍ଗିଛି।
1: କହିପାରିବିନି ସାର୍, ଥରେ ବାଇଚାନ୍ସ ଭାଙ୍ଗିଦେଲି ବୋଲି କଣ?
2: ଭାଙ୍ଗିବ ଭାଙ୍ଗିବ ସୁଧୀର, ଏଥର ବି ଭାଙ୍ଗିବ, ୟୁଆର୍ ଏ ଜିନିୟସ୍
1: ସାର୍, ପ୍ଲିଜ୍।
2: କିନ୍ତୁ ମା ମାଳା, ସୁଧୀର ଭୀଷଣ ଚଗଲା, ଦୁର୍ଦ୍ଦାନ୍ତ, ଅନ୍ୟାୟ ବରଦାସ୍ତ କରିପାରେ ନା, ଦରକାର ପଡ଼ିଲେ ନ୍ୟାୟ ପାଇଁ ନ୍ୟାୟ ଭିତରେ ଗୁଡ଼ିକ ପଡ଼ିବ, ଭାରି ଇମୋସନାଲ। ସେ ଗୋଟେ ଦୀପ୍ତ ମାର୍ତ୍ତଣ୍ଡ, ତା ତେଜରେ ସେ ପୃଥିବୀର ସବୁ ପଚା ନର୍ଦ୍ଦମାର ଦୁର୍ଗନ୍ଧ ପାଣିକୁ ଶୋଷି ନେଇ ଶୁଦ୍ଧ ନିର୍ମଳ ଜଳ ସୃଷ୍ଟି କରିପାରେ, ଆଉ ସେଥିପାଇଁ ସେ ବଡ଼ ଅସ୍ଥିର, ବଡ଼ ଚଞ୍ଚଳ।
0: ଏଇଟା କଲେଜ ବାରଣ୍ଡା ବାବା।
2: ଆଚ୍ଛା ଆଚ୍ଛା, ତମେ ସବୁ ଗପ କର। ସୁଧୀର
1: ସାର୍,
2: ଛୁଆଟା ଗଲା ଦିନ ମାଳକୁ ଭାଙ୍ଗି ପଡ଼ିଛି।
1: ମୁଁ ଜାଣେ ସାର୍, ସେଇ କଥା ତ ପଡ଼ିଥିଲା।
2: ସେଇ କଥା?
1: ହଁ।
2: ମାନେ ମୋ ବିରୁଦ୍ଧରେ ଗୋଟେ ଷଡ଼ଯନ୍ତ୍ର କରୁଥିଲୁ ନା କଣ?
1: କରୁଥିଲୁ। ମିସ୍ ମହାପାତ୍ରଙ୍କର ଏଇ ଅବସ୍ଥା ପାଇଁ ଆପଣ ହିଁ ସମ୍ପୂର୍ଣ୍ଣ ଦାୟୀ। ଆପଣ ନା, ଆପଣ ଏ ଯୁଗ ପାଇଁ ସମ୍ପୂର୍ଣ୍ଣ ଅଯୋଗ୍ୟ, ଏକ ବିଡ଼ମ୍ବନା। ମୋର ଏଥର ରେକର୍ଡ ଭାଙ୍ଗିବା କଥା ଆପଣ ଭୁଲି ଯାଆନ୍ତୁ।
2: ସୁଧୀର, ନା, ଚାଲିଯାଉ। ବଡ଼ ଉତ୍କ୍ଷିପ୍ତ ହେଇଯାଇଛି ମୋ ପ୍ରତି ଅବିଚାରରେ। ଶୁଣିଲୁ ତମା, କଣ ଗୋଟେ ସେ କହିଗଲା?
0: କିଛି ଭୁଲ କଥା ତ କହିଗଲେନି ସେ?
2: ଆରେ ମା, କହିଲା ବେଳେ ସେ ନିଜ କଥା ଭୁଲିଗଲା ଯେ।
0: କଣ ନିଜ କଥା?
2: ଏ ଯୁଗରେ ବଞ୍ଚି ରହିବାର ଯୋଗ୍ୟତା ସେ କଣ ନିଜେ ହାସଲ କରିପାରିଛି? ସେ ପାରିବନି, ଦେଖିବୁ। ଝଡ଼ର ଇଗଲ ଭଳି ଅସ୍ଥିର, ଉତ୍ପ୍ରାନ୍ତ ହୋଇ ସେ ଖାଲି ଉଡ଼ି ବୁଲିବ। କିନ୍ତୁ ସେ ଯେତେବେଳେ କ୍ଲାନ୍ତ ଶ୍ରାନ୍ତ ହୋଇ ହଠାତ୍ ଗୋଟିଏ ବାୟୁ ବିକ୍ଷୋଭିତ ବୃକ୍ଷ ଶାଖାରେ ବସି ପଡ଼ିବ, ସେତେବେଳେ ତାକୁ ଟିକେ ଆଉଁଛି ଦେବାକୁ କେହି ନଥିବେ। ମୁଁ ଯାଏ, ମୋର ଦିମିତି ଡେରି ହେଇଗଲାଣି, ତୁ କ୍ଲାସ୍ ଯିବୁନି?
0: ନା ବାବା, ଆଜି ଯିବିନି।
2: ବେଶ ରଜା, ସୁଧୀର ବିଷୟରେ ଆମର ଖୁବ ଗଭୀର ଭାବରେ ଚିନ୍ତା କରିବା ଦରକାର।
0: ବାପା, ତମକୁ ନେଇ କଣ କରାଯାଇପାରେ? ଲିସନ୍ ଟୁ ମି, ୟେ ହୁ ଲିଭ୍ ଇନ୍ ଦି ସେନ୍ସେସ୍ ଆଣ୍ଡ ଥିଙ୍କ୍ ଥ୍ରୁ ଦି ସେନ୍ସେସ୍ ଓନ୍ଲି, ଇମ୍ମୋର୍ଟାଲିଟି ଇଜ୍ ନଟ୍ ଏ ଗିଫ୍ଟ, ଇମ୍ମୋର୍ଟାଲିଟି ଇଜ୍ ଆନ୍ ଆଚିଭମେଣ୍ଟ, ଆଣ୍ଡ ଓନ୍ଲି ଦୋଜ୍ ହୁ ଷ୍ଟ୍ରାଇଭ୍ ମାଇଟି ଶାଲ୍ ପଜେସ୍ ଇଟ୍। ଚମତ୍କାର!
3: ବାପକୁ ଝିଅ ଖାଲି ବସି ବସି ଇଂରେଜୀରେ କଣ ଗୁଡ଼ା ବୋଲୁଥା, ଖିଆଲ ଅଛି ଆଜି ଦିନଟା କଣ?
0: ଅଛି, ଗୁରୁ ଦିବସ।
3: ଖାଲି ସେତିକି?
0: ଆଜି ଠୁରାର ଜନ୍ମଦିନ, ବର୍ଷେ ପୁରିଲା।
3: ଭୁଲିନୁ ତାହେଲେ? କିନ୍ତୁ ବାବା ତୋର ନିଦା ବିଷ୍ଣୁ, ଭୁଲି ଯାଇଛନ୍ତି।
0: ଠୁରାକୁ ଛାଡ଼ିଦେଲା ଦିନଠୁ ଯୋଉ ଲୋକ ତାକୁ ଦିନେ ହେଲେ ଦେଖିବାକୁ ଯାଇନାହାନ୍ତି, ତାଙ୍କର ଆଜି ଦିନଟା ମନେ ରହିବ କେମିତି କହିଲୁ?
3: ଚା ଖାଇଲୁଣି ତୁ?
0: କିଏ ଦେଲା?
3: ଜାଣେ ପରା, ମୁଁ ମଲେ
0: ଚା ଛାଡ଼ିଦେବି।
3: ମୁଁ ମରିବିନି କି ତୁ ଚା ଛାଡ଼ିବୁନି।
0: ଆହୁରି ଭଲ କଥା, ଇମ୍ମୋର୍ଟାଲିଟି ଇଜ୍ ନଟ୍ ଏ ଗିଫ୍ଟ, ଇମ୍ମୋର୍ଟାଲିଟି ଇଜ୍ ଆନ୍ ଆଚିଭମେଣ୍ଟ।
2: ୟେସ୍ ମାଇ ଡିୟର୍ ଚାଇଲ୍ଡ, ଇମ୍ମୋର୍ଟାଲିଟି ଇଜ୍ ନଟ୍ ଏ ଗିଫ୍ଟ ବଟ୍ ଆନ୍ ଆଚିଭମେଣ୍ଟ। ତମେ କେତେ

0: ତ୍ୟାଗ, କେତେ ସେବା, କେତେ ନିଷ୍ଠା, କେତେ ସାଧନ ଆବଶ୍ୟକ। କ'ଣ ହେଲା ମା, ଆଜିକାଲି ଦିନଟାରେ ଏମିତି ଗମ୍ଭୀର ହେଇଛୁ କାହିଁକି?
1: ମୋ ପାଇଁ ଏ ଗୁରୁ ଦିବସର କୌଣସି ତାତ୍ପର୍ଯ୍ୟ ନାହିଁ, ଗୁରୁ ଦିବସ ଗୋଟାଏ ପ୍ରହସନରେ ପରିଣତ ହେଲାଣି।
0: ଠିକ କହିଛୁ ମା, ଏଇଟା ଗୋଟେ ପ୍ରହସନ। ଯେଉଁ ମହାନ ଉଦ୍ଦେଶ୍ୟରେ ଦିନଟିକୁ ଗୁରୁ ଦିବସ ରୂପେ ପାଳନ କରାଯାଉଥିଲା, ସେ ଉଦ୍ଦେଶ୍ୟ ଆଜି ଆଉ ନାହିଁ ମା। ଗୁରୁମାନଙ୍କୁ ଫୁଲ ଚନ୍ଦନ ଦେଇ ଦିନେ ପୂଜା କର, ଆଉ ବାକି 364 ଦିନ ସେମାନଙ୍କୁ ଅସମ୍ମାନ କର, କପି ଧରିଲେ ମାଡ଼ ମାର।
1: ଦୋଷଟା କ'ଣ କେବଳ ଛାତ୍ରମାନଙ୍କର ବାବା?
0: ମୋଟେ ନୁହେଁ ମା, ମୋଟେ ନୁହେଁ। ଆମ ଭିତରୁ ଅନେକ ଗୁରୁପଦବାଚ୍ୟ ନୁହନ୍ତି, ତେଣୁ ତାକୁ କହିଛି ଏଟା ପ୍ରହସନ, ଫାର୍ସ, ଏଥିରେ ଖାଲି ହିପୋକ୍ରେସି ଭର୍ତ୍ତି।
1: ଭଲ ଦିନଟା ବୋଲି ତାହେଲେ କହିଲ କାହିଁକି?
0: ଭଲ ଦିନ ନୁହେଁ, ସର୍ବପଲ୍ଲୀ ରାଧାକୃଷ୍ଣଙ୍କର ଭଳି ମହାନ ପୁରୁଷଙ୍କର ଆଜି ଜନ୍ମଦିନଟି। ସେ ତାଙ୍କର ଜନ୍ମଦିନଟିକୁ ଗୁରୁ ଦିବସ ରୂପେ ପାଳନ କରିବାକୁ କହିଥିଲେ କାହିଁକି? ଆଉ ହେଲା କ'ଣ? ଆଉ ତା ଛଡ଼ା ଆଜି ଦିନଟି, ଆଜି ଦିନଟି
1: କ'ଣ ବାବା? ଆଜି ଦିନଟି
0: ଠୁରାର ଜନ୍ମଦିନ, ତୁ ଭୁଲି ଯାଇଛୁ କେମିତି?
1: ମୁଁ ଭୁଲି ଯାଇଛି କି ନାହିଁ, ଠୁରାର ଫଟୋ ପାଖକୁ ଗଲେ ତମେ ଦେଖିପାରିବ। ମୁଁ ବରଂ ଭାବିପାରୁନି ତମେ କେମିତି ମନେ ରଖିଛ।
0: କଣ ଯେ କହୁ ମା, ଆଜି ମୋ ଠୁରା ଜନ୍ମଦିନଟାକୁ ଖୁବ୍ ଚାକଚମକ, ଖୁବ୍ ଚାକଚମକରେ ପାଳିଲା।
2: ସାର୍, ଠୁରାର ଜନ୍ମଦିନ ଖୁବ୍ ଚାକଚମକରେ ପାଳିତ ହେବ।
0: ଆରେ ମୁଁ ତ ମାଳକୁ ଠିକ ସେଇ କଥା
2: ମୁଁ ସବୁ ଶୁଣିଛି ସାର୍, କିନ୍ତୁ ଉତ୍ସବଟା ମୋ ଘରେ ହବ, ଠୁରାର ମା କହିଛି।
0: ଠୁରାର ମା କହିଛି? ଠୁରାର ମା? ଆରେ ମା ମାଳା, ଠୁରା ମା କହିଛି, କି ଆନନ୍ଦର କଥା, କି ଖୁସିର କଥା। ଏ ବେଟା ସୁଧୀର, ସମୀର, ପ୍ରଶାନ୍ତ, ଥ୍ରୀ ମସ୍କିଟିୟର୍ସ, ତମେମାନେ ସମସ୍ତେ ଯିବ।
2: ସାର୍, ମୁଁ ସେ ତିନି ଜଣଙ୍କୁ କାଲିଠୁ ନିମନ୍ତ୍ରଣ କରିସାରିଛି।
0: ଆଉ କାହାକୁ?
2: ଆଉ କାହାରିକି ନୁହେଁ ସାର୍।
0: ଭଲ କରିଛ, ଭଲ କରିଛ ଭାଇ ମସ୍କିଟିୟର୍ସ। ଆରେ ସାର୍ଙ୍କୁ ଟିକେ ସାହାଯ୍ୟ କର, ସେ ଏକୁଟିଆ ଲୋକ। ସୁଧୀର, ତମେ ମାଳକୁ ଯାହା ଯାହା ସବୁ କହିଥିଲ ମୁଁ ସବୁ ଶୁଣିଛି ତାଠୁ। ୱେଲ, ମଣିଷ ଗୋଟେ ଭଲ କଥା କରିବାକୁ ଗଲାବେଳେ ତାର ପରିଣତି ଯେ ଖରାପ ହବ ଏକଥା ଚିନ୍ତା କରେନି, କେବଳ ଖରାପ କାମ କଲାବେଳେ ସେ ପରିଣତି ବିଷୟରେ ଚିନ୍ତା କରେ, ଅନ୍ତତଃ ଚିନ୍ତା କରିବା ଉଚିତ ନା? କ'ଣ କହୁଛ ସୁଶାନ୍ତ?
2: କୋଉ କଥା ସାର୍?
0: ଏଇ ଠୁରାକୁ ମୁଁ ତମକୁ ଦେଇଦେଲି, ତା ମୂଳରେ କୁଆଡ଼େ ଅଛି ମୋର ଗୁଡ଼ାଏ ସ୍ୱାର୍ଥ। ତମ ଜରିଆରେ ମୋର ଗୁପ୍ତ ଚରିତ୍ର ପଞ୍ଜିକାଟିକୁ ଧଉଳେଇ ନେବା, ଆଉ ମାଳା ଫାଷ୍ଟ କ୍ଲାସ୍ ପାଇବା, ଇତ୍ୟାଦି ଇତ୍ୟାଦି। ପ୍ରସ୍ତୁତ ଥାଅ ସୁଶାନ୍ତ, ଏଥିପାଇଁ ମତେ କିମ୍ବା ତମକୁ ଏଠୁ ବିଦାୟ ନେବାକୁ ପଡ଼ିବ।
3: କେହି ଏଠୁ ବିଦାୟ ନେଇପାରିବେନି।
2: ମୋ କାନକୁ ବି କଥାଟା ଆସିଛି ସାର୍, ମୁଁ ଏଠୁ ବିଦାୟ ନେଲେ ତ ଖୁବ୍ ଖୁସି ହେବି ସାର୍।
0: କିନ୍ତୁ କାହିଁକି, କାହିଁକି ଆମର ଏକାନ୍ତ ପାରିବାରିକ ସମ୍ପର୍କକୁ ଆମର ଚାକିରି ଜୀବନ ଭିତରକୁ ଟାଣି ନିଆଯାଉଛି?
3: ଏଥର ଆମେ ଆପଣଙ୍କର ବାଧ୍ୟ ଛାତ୍ର ହେଇପାରିବୁନି ସାର୍।
0: ମୋର ବାଧ୍ୟ ନ ହୁଅ, କିନ୍ତୁ ନଟ୍ ଫର୍ ମି, ନଟ୍ ଫର୍ ମି।
3: ଆପଣ ସେୟା କହିବେ ଆମେ ଜାଣିଛୁ, କିନ୍ତୁ ଆଜି ଆପଣ କାଲି ଆଉ କିଏ ଏ ଅନ୍ୟକୁ ପରଫ୍ୟୁଚର୍ କରିବାକୁ ଆମେ କାହାକୁ ଦବୁନୁ ସାର୍।
0: ନିଜର ବ୍ୟକ୍ତିତ୍ୱକୁ ପ୍ରଥମେ ଚିହ୍ନିବାକୁ ଚେଷ୍ଟା କର, ତମେମାନେ ନିଜକୁ ଆବିଷ୍କାର କର। ତମେ ଯେତେବେଳେ କ୍ଷମତାକୁ ଯିବ ତାର ଅପଚୟ ଯେପରି ନ କର, ତାର ମେଣ୍ଟାଲ ଟ୍ରେନିଂ ଆଗ ନିଅ, ଦେଖିବ ତମେ କେବେ ଅନ୍ୟକୁ ପରଫ୍ୟୁଚର୍ କରିବାକୁ ଭଲ ପାଇବନି। ଅପେକ୍ଷା କର
3: ସାର୍, ଆମେ ଆଜି 4 ବେଳେ ଆପଣଙ୍କୁ ଗୋଟେ ସମ୍ବର୍ଦ୍ଧନା ଦେବୁ।
0: ମୁଁ ତ ଏକମାତ୍ର ଗୁରୁ ନୁହେଁ
3: ସାର୍। ଗୁରୁ ଦିବସ ସମ୍ବର୍ଦ୍ଧନା ନୁହେଁ, ଆମେ ଜାଣୁ କୌଣସି ଥର ଗୁରୁ ଦିବସକୁ ଆପଣ ମାଳ ଚନ୍ଦନ ଗ୍ରହଣ କରିବାକୁ ଯାଆନ୍ତିନି।
0: ତେବେ ଆଉ କି ସମ୍ବର୍ଦ୍ଧନା?
3: ଆପଣ ଆସନ୍ତା ବର୍ଷ ପାଇଁ ଅଲ୍ ଇଣ୍ଡିଆ ହିଷ୍ଟୋରିକାଲ କଂଗ୍ରେସର ସଭାପତି ହୋଇଛନ୍ତି, ସେଇଥିପାଇଁ।
0: ଆଚ୍ଛା ଆଚ୍ଛା, ଏ ପବ୍ଲିସିଟି ଆଉ ମୁଁ,
2: ୟାକୁ ଆପଣ ପବ୍ଲିସିଟି କହୁଛନ୍ତି କାହିଁକି?
3: ଆପଣ ଯିବେ,
0: ଛାଡ଼ିବନି ତେବେ?
1: ବାବା ଆପଣ ଯିବେ?
0: ଆଚ୍ଛା ଯିବି ମା, ଯିବି। ତମେମାନେ ଦେଖୁଛ ନ ଛଡ଼ ବନ୍ଧ ମସ୍କିଟିୟର୍ସ।
3: ସାର୍, କଲେଜରୁ ମଦନ କ'ଣ ଚିଠି ଆଣିଛି
2: ସାର୍? ଗୁଡ୍ ନ୍ୟୁଜ୍!
0: ୱାଟ୍ ଏ କୋଇନ୍ସିଡେନ୍ସ ସୁଶାନ୍ତ, ଆମ ପାର୍ଟିରୁ ବାହାରିଛି କି ନାହିଁ ଘଟିଗଲା, ବୁଝିଲ ପିଲାମାନେ? ସମଟାଇମ୍ସ ୱି ଟକ୍ ଲାଇକ୍ ପ୍ରଫିଟ୍ସ।
4: ସାର୍ କ'ଣ ବଦଳେ?
0: ହଁ, କଲିକୋଟ କଲେଜ।
1: ବାବା ପୁଣି ବଦଳେ? ବର୍ଷ ଦିଟା ଯାଇଛି କି ନାହିଁ?
2: ମୁଁ ଯାଉଛି ପ୍ରିନ୍ସିପାଲଙ୍କୁ କହିବି ମତେ ବଦଳି କରିଦେବାକୁ। ସେମାନେ ଆପଣଙ୍କୁ ରୀତିମତ ଟର୍ଚର କରୁଛନ୍ତି।

0: ମୁଁ ଏ କଲେଜରୁ ଚାଲିଯିବି।
1: ନା ସୁଶାନ୍ତ,
2: କେହି ଏଠୁ ଯିବେନି, ସାର୍ କିମ୍ବା ଆପଣ, ଯିଏ ଯିବାର ସେ ଯିବ।
1: ସୁଧୀର, ମା ମାଳା, ମୋ ପ୍ୟାଡ଼ଟା ଟିକେ ନେଇ ଆସିଲ।
3: ସାର୍, ଆଜି ଏଭଳି ଗୋଟେ ଭଲ ଦିନରେ।
1: ସୁଶାନ୍ତ, ଜୀବନର ଘଟଣା ଗୁଡ଼ିକ ଘଟିଯାଏ, ସେସବୁ କ'ଣ ତୀର୍ଥବାରର ଅପେକ୍ଷା ରଖେ।
4: ବାବା ପ୍ୟାଡ଼ ନିଅନ୍ତୁ।
1: ପ୍ରିନ୍ସିପାଲଙ୍କୁ ଦେଇଦେବୁ, ଲେଖିଦେଲି ମୁଁ ଯାଉଛି ଖଲିକୋଟ, ଅଥର୍ବ ଅବସର ପାଇଁ ଆବେଦନ ପତ୍ର।
2: ନା ସାର୍,
1: ଉତ୍ତ୍ୟକ୍ତ ହୁଏନି ସୁଧୀର, ଭାବିଚିନ୍ତି କରିଛି।
2: ଅନ୍ୟାୟର ପ୍ରତିବାଦ କରି ରିଜାଇନ୍ କରନ୍ତୁ, ସେଇଟା ବରଂ ଢେର ସମ୍ମାନଜନକ।
1: ଠିକ, କିନ୍ତୁ ମୋର ବିଚାରଧାରା ଅନ୍ୟ ପ୍ରକାର ସୁଧୀର।
5: କଣ ଲାଗିଲେ ଏ ତମେ ବେଶ ଉତ୍ତେଜିତ ହୋଇପଡ଼ୁଛ?
2: ଆମେ ତୀବ୍ର ପ୍ରତିବାଦ କରୁଛୁ ସାର୍, ଇଏ ଭୀଷଣ ଅନ୍ୟାୟ, ଆଉ ବରଦାସ୍ତ କରିପାରିବୁନି। ପ୍ରିନ୍ସିପାଲଙ୍କୁ ଘେରାଉ କରିବୁ?
6: ନା,
2: ହଁ ବୁଝିବାକୁ ଧୈର୍ଯ୍ୟ ନାହିଁ ସାର୍।
6: ଆମେ କା ପୁରୁଷ ନହୁଁ,
2: ଆମେ ଆପଣଙ୍କ କଥା ଶୁଣିବୁ ନାହିଁ।
6: ଆମେ ଗାନ୍ଧୀ, ବୁଦ୍ଧ ବା ଯୀଶୁ ନହୁଁ।
1: ନ ହୋଇ ଭଲ କରିଛ, ହେଇଥିଲେ ଗାନ୍ଧୀ ଆଉ ଯୀଶୁଙ୍କ ଭଳି ତମମାନଙ୍କୁ ହତ୍ୟା କରାଯାଇଥାନ୍ତା, ଆଉ ବୁଦ୍ଧଙ୍କର ଧର୍ମ ଭଳି ତମର ଧର୍ମ ଚାଇନା, ଜାପାନ ଓ ଥାଇଲାଣ୍ଡରେ ପହଞ୍ଚି ରହିଥାନ୍ତା। ବାଧା କିଏ କହିଲା ମୁଁ ବାଧା ଦଉଛି? ହାଉ ହାପି ଇଜ୍ ଦ ଲିଟିଲ୍ ଷ୍ଟୋନ୍ ଦଟ୍ ରମ୍ବଲ୍ସ ଇନ୍ ଦ ରୋଡ୍ ଆଲୋନ୍ and doesn't care about carriers and exigencies, never fears.

0: ହେଲାନି
1: ହେଲାନି ତ ହେଲାନି, ହବନି ମୋ ହାତରେ।
0: ରାଗୁଛ କାହିଁକି? ଠିକ ହବ, ଛଡ଼ ଉପରେ ହାଲକା ଚାପ ଦେଇ ଚଳା।
1: ଦେଖେଇ ଦିଅ ନିଜେ କେମିତି ହବ, ଖାଲି ମୁହଁରେ ବତେଇ ଦେଲେ ହବନି ମିଷ୍ଟର ବୁଦ୍ଧ।
0: ଆଚ୍ଛା ଆଚ୍ଛା, ମୁଁ ତମ ହାତ ଉପରେ

ଶୁଣିଲି ନାଟକ ଅଥର୍ବ। ବିଭିନ୍ନ ଭୂମିକାରେ ଥିଲେ ବୁଦ୍ଧଦେବ ମହାପାତ୍ର, ହେମନ୍ତ କୁମାର ଦାସ, ପ୍ରିନ୍ସିପାଲ ସାମୁଏଲ ରାଉତ, ସୁଧୀର, ଦିନେଶ ଚନ୍ଦ୍ର ରାଉତ, ସମୀର ଚୌଧୁରୀ, ଭାରତୀ କୃଷ୍ଣ ଦାସ, ପ୍ରଶାନ୍ତ ବିଭୁପ୍ରସାଦ ସ୍ୱାଇଁ, ସୁଶାନ୍ତ କୁଞ୍ଜବିହାରୀ ନନ୍ଦ, ସନାତନ ଶରତ ଚନ୍ଦ୍ର ମୂଳିଆ, ମୀରା ନମ୍ରତା ଦାସ, ମାଳା ମାଳବିକା ରାୟ। ମୂଳ ଓଡ଼ିଆ ରଚନା ପ୍ରାଣବନ୍ଧୁ କର, ପ୍ରଯୋଜନା ଝରଣା ଦାସ, ସହଯୋଗିତା କିଶୋର ମହାନ୍ତି।

କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଏହି କାର୍ଯ୍ୟକ୍ରମ ଡିଡିଏଚ୍ ଏବଂ ନ୍ୟୁଜ୍ ଏନ୍ଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆପଣ ଶୁଣିପାରୁଛନ୍ତି।

ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଆପଣ ଶୁଣିପାରୁଛନ୍ତି। ଶୁଣନ୍ତୁ ନିରୁଦ୍ଦିଷ୍ଟ ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ଜଣାଇଛନ୍ତି ଯେ ଅଂଶୁମାନ ପରିଡ଼ା ପିତା ସ୍ୱର୍ଗତ ସୁରେଶ ପରିଡ଼ା ଗ୍ରାମ କଳପଡ଼ା ଥାନା 42 ମୌଜା ଜିଲ୍ଲା କଟକ ବୟସ 12 ବର୍ଷ ଗୌରବର୍ଣ୍ଣ ଉଚ୍ଚତା 5 ଫୁଟ ବଳିଷ୍ଠ ସ୍ୱାସ୍ଥ୍ୟ ସେ 2026 ମସିହା ଅପ୍ରେଲ 27 ତାରିଖ ସନ୍ଧ୍ୟା ସମୟରୁ ଘରେ କିଛି ନ ଜଣାଇ କେଉଁଆଡ଼େ ଚାଲିଯାଇଛନ୍ତି। ଗଲାବେଳେ ସେ ଲାଲ ରଙ୍ଗର ଟି ସର୍ଟ ଏବଂ କଳା ରଙ୍ଗର ଫୁଲ୍ ପ୍ୟାଣ୍ଟ ପରିଧାନ କରିଥିଲେ। ଏ ହେଲେ ପୂଜାରିଣୀ ସାମଲ ପିତା ହେମନ୍ତ କୁମାର ସାମଲ ଗ୍ରାମ ଅଇନି ଝାରକଟା ଥାନା 42 ମୌଜା ଜିଲ୍ଲା କଟକ ବୟସ 17 ବର୍ଷ ଉଚ୍ଚତା 4 ଫୁଟ 10 ଇଞ୍ଚ ପତଳା ଶରୀର ଗଲାବେଳେ ସେ କଳା ଧଳା ପୋଷାକ ପରିଧାନ କରିଥିଲେ। ସେ ଯୁକ୍ତ 2 କଳାର ଛାତ୍ରୀ ଅଟନ୍ତି। ସେ 2026 ମସିହା ଅପ୍ରେଲ 23 ତାରିଖ ରାତ୍ରି 10:57 ରୁ ଘରୁ କେଉଁଆଡ଼େ ନିରୁଦ୍ଦିଷ୍ଟ ହୋଇଯାଇଛନ୍ତି। ଏହେଲେ ରାଜଲକ୍ଷ୍ମୀ ମହାକୁଡ ପିତା ପଞ୍ଚୁ ମହାକୁଡ ଗ୍ରାମ ନେହେରୁପଲ୍ଲୀ ନୂଆବଜାର ଥାନା ସିଆର୍ଆର୍ଆଇ ଜିଲ୍ଲା କଟକ ବୟସ 20 ବର୍ଷ ଗହମ ବର୍ଣ୍ଣ ଉଚ୍ଚତା 4 ଫୁଟ 5 ଇଞ୍ଚ ମଧ୍ୟମ ସ୍ୱାସ୍ଥ୍ୟ। ସେ 2026 ମସିହା ଅପ୍ରେଲ ମାସ 28 ତାରିଖରୁ ନିଜ ଘରୁ ନିକଟସ୍ଥ ବଜାର ଅଭିମୁଖେ ବାହାରି ଆସିଥିବା ବେଳେ ଘରୁ କେଉଁଆଡ଼େ ନିରୁଦ୍ଦିଷ୍ଟ ହୋଇଯାଇଛନ୍ତି। ଯଦି କୌଣସି ଶ୍ରହୃଦୟ ବ୍ୟକ୍ତି ଏମାନଙ୍କ ମଧ୍ୟରୁ କାହାରି କୌଣସି ସନ୍ଧାନ ପାଆନ୍ତି ତେବେ ନିକଟସ୍ଥ ଥାନା କିମ୍ବା ନିରୁଦ୍ଦିଷ୍ଟ ବ୍ୟକ୍ତିଙ୍କ ଆଞ୍ଚଳିକ ଥାନା କିମ୍ବା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ସହ ଯୋଗାଯୋଗ କରିବାକୁ ଅନୁରୋଧ। ଶୁଣିଲେ ନିରୁଦ୍ଦିଷ୍ଟ ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା। ଏଥିରୁ ଶୁଣନ୍ତୁ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା। ଦିନ 1:10 ରେ ଅଭୁଲା ଗୀତରେ ଶୁଣିବେ ଆଧୁନିକ ଗୀତ।

ଗାଇଛନ୍ତି ଶ୍ୟାମମଣି ଦେବୀ ଏବଂ ବି ବୁଦ୍ଧ ପ୍ରସାଦ ରାଓ। ପାଲା ପ୍ରଚାର କରିବ ଦିନେ 1:30। ପରିବେଷଣ କରିବେ ଶରତଚନ୍ଦ୍ର ତ୍ରିପାଠୀ ଏବଂ ସାଥୀ। ଶ୍ରୋତାଙ୍କ ଏସ୍ଏମ୍ଏସ୍ ଦ୍ୱାରା ଅନୁରୋଧରେ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ମଞ୍ଜୁଳା ମଧ୍ୟାହ୍ନ ପ୍ରଚାର କରିବ ଦିନ 12। ଲୋକସଙ୍ଗୀତରେ ଖଞ୍ଜଣି ଭଜନ ପ୍ରଚାର କରିବ ଦିନ 1:10। ପରିବେଷଣ କରିବେ ସନାତନ ମହାନ୍ତି ଏବଂ ସାଥୀ। ନାରୀମହଲ ପ୍ରଚାର କରିବ ଦିନ 1:20। ଏଥିରେ ଶୁଣିବେ ଆଲୋଚନା ଛୋଟ ପରିବାର ସୁଖୀ ପରିବାର। ଏ ସମ୍ପର୍କରେ ସୁଭଦ୍ରା ମହାନ୍ତିଙ୍କ ସହ ଆଲୋଚନା। ଓଡ଼ିଆ କଥାଚିତ୍ରର ଗୀତ ଶୁଣିବେ ଦିନ 2:45। ହିନ୍ଦୀ କଥାଚିତ୍ରର ଗୀତ ଅସରନ୍ତି ଅପରାହ୍ନରେ ପ୍ରଚାର କରିବ ଦିନ 3। ଶ୍ରୋତାଙ୍କ ଏସ୍ଏମ୍ଏସ୍ ଦ୍ୱାରା ଅନୁରୋଧରେ ଓଡ଼ିଆ ଆଲବମ୍ ଓ ଲୋକସଙ୍ଗୀତ କାର୍ଯ୍ୟକ୍ରମ ଚିରହରିତ ପ୍ରଚାର କରିବ ଅପରାହ୍ନ 4। ସମବେତ କଣ୍ଠରେ ଦେଶଭକ୍ତି ଗୀତ ପ୍ରଚାର କରିବ ଅପରାହ୍ନ 4:55। ଏନ୍ସିଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଶୁଣିବେ ଅପରାହ୍ନ 5। ଯୁବବାଣୀ ଅପରାହ୍ନ 5:30। ଏଥିରେ ଶୁଣିବେ ସିସିରୋ ବେହେରାଙ୍କ ଆଲୋଚନା ଆଧୁନିକତାର ଆବଭାବ ଭିତରେ ଆମ ସଂସ୍କୃତି ଓ ପରମ୍ପରା ଗଳ୍ପ ବା କହିବେ ହିମାଂଶୁ ଭୂଷଣ ସାହୁ ଏବଂ ଶ୍ରୋତାଙ୍କ କଲମରୁ କବିତା। ସନ୍ଧ୍ୟା 6:10 ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର ଅଷ୍ଟମ ଭାଗ ଶୁଣିବେ। କାର୍ଯ୍ୟକ୍ରମ ଉଦୟ ଭାରତ ପ୍ରଚାର କରିବ ସନ୍ଧ୍ୟା 6:30। ଏଥିରେ ଶୁଣିବେ ଶ୍ରମିକମାନଙ୍କ ଅଧିକାରର ସୁରକ୍ଷା କହିଛନ୍ତି ଡମ୍ବରୁଧର ଘଣା। ରାତି 17:02 ପ୍ରଚାର କରିବ ଓଡ଼ିଆ କଥାଚିତ୍ରର ଗୀତ ଜିଲ୍ଲା ହାଲଚାଲରେ ଶୁଣିବି କନ୍ଧମାଳ ଜିଲ୍ଲାର ହାଲଚାଲ। ରାତି 17:25। ରାତି 17:30 କୃଷି ସଂସାରରେ ଶୁଣିବେ ବ୍ୟବସାୟିକ ଭିତ୍ତିରେ ଗେଣ୍ଡୁଫୁଲ ଚାଷ। ଏ ସମ୍ପର୍କରେ ମଞ୍ଜୁଲତା ତ୍ରିପାଠୀଙ୍କ ସହ ଆଲୋଚନା। ହିନ୍ଦୀ କଥାଚିତ୍ରରେ ଗୀତ ରାତି 8:02। ହିନ୍ଦୀ ଶିକ୍ଷା ରାତି 8:30 ଶିକ୍ଷାଦାନ କରିଛନ୍ତି କ୍ରିଷ୍ଣା କହ୍ନେୟା ଆଚାର୍ଯ୍ୟ। ଶିକ୍ଷା ଗ୍ରହଣ କରିଛନ୍ତି ରାଜଲକ୍ଷ୍ମୀ ନାୟକ। କ୍ରୀଡ଼ା ପତ୍ରିକା ରାତି 9:30। ଏଥିରେ ଶୁଣିବେ ଜାତୀୟ ଜିମ୍ନାଷ୍ଟିକ୍ ଚାମ୍ପିୟନ୍ସିପ୍ 2026ରେ ସଫଳତା ଲାଭ କରିଥିବା ଆର୍ଟିଷ୍ଟିକ୍ ଜିମ୍ନାଷ୍ଟ ତପନ କୁମାର ମହାନ୍ତିଙ୍କ ସହ ସାକ୍ଷାତକାର ଏବଂ କ୍ରୀଡ଼ା ପରିକ୍ରମା। ରାତି 10:02 ଲୋକସଙ୍ଗୀତରେ ପ୍ରଚାର କରିବ ଦାସକାଠିଆ ଗୀତ ପରିବେଷଣ କରିବେ ଗୋପାଳଚନ୍ଦ୍ର ସେଠ ଏବଂ ସାଥୀ। ଶ୍ରୋତାଙ୍କ ଅନୁରୋଧରେ ଓଡ଼ିଆ କଥାଚିତ୍ରର ଗୀତ ପ୍ରଚାର କରିବ ରାତି 10:30। ଶୁଣିଲେ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା। ଆକାଶବାଣୀ କଟକ।

0: ସମୃଦ୍ଧି ଆଣନ୍ତୁ।
1: ଇଫ୍କୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: କଷ୍ଟମର କେୟାର ତରଫରୁ ଫୋନ ଆସିଥିଲା, କହୁଥିଲେ ତମର 50,000 ରିୱାର୍ଡ ପଏଣ୍ଟ ଏକ୍ସପାୟାର ହେଇଯିବ, ଏଇ ଲିଙ୍କ ପରଠି APK ଡାଉନଲୋଡ କରି ନିଅନ୍ତୁ।
3: ଠିକ ଲାଗୁନି, ସ୍କାମ ବି ହେଇପାରେ।

0: ସମୃଦ୍ଧି ଆଣନ୍ତୁ।
1: ଇଫକୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ପ୍ରଚାର କରୁଛ ପାଲା, ପରିବେଷଣ କରିଛନ୍ତି ଶରତ ଚନ୍ଦ୍ର ତ୍ରିପାଠୀ ଏବଂ ସାଥୀ ପରମାନନ୍ଦ ପାରିକ, ବ୍ରହ୍ମାନନ୍ଦ ପାରିକ, ହରିହର ନାୟକ, ଯଦୁନାଥ ସାହୁ ଏବଂ ବିଷ୍ଣୁ ଚରଣ ଦାସ।

ସଜ୍ଜନ ମଣ୍ଡଳୀ, ପଞ୍ଚ ସଖାଙ୍କ ଭିତରେ ଶ୍ରେଷ୍ଠ ଭକ୍ତ ବଳରାମ ଦାସ ଏକଦା ବିଚାର କଲେ ପ୍ରଭୁ ଜଗନ୍ନାଥଙ୍କ ନାମ ସ୍ମରଣ ପୂର୍ବକ ତ୍ରେତା ଯୁଗର ଅବତାରୀ ପୁରୁଷ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଉପରେ ଏକ ରାମାୟଣ ଗାଥା ରଚନା କରିବେ। ଆଜ୍ଞା, କଳ୍ପନା କରିବା ସଙ୍ଗେ ସଙ୍ଗେ କଳ୍ପନାକୁ ସାକାର କରିବା ପାଇଁ ଲେଖନୀ ଧାରଣ ପୂର୍ବକ ଯେତେବେଳେ ଲେଖିବା ଆରମ୍ଭ କରିଛନ୍ତି, ମା ସୀତାଙ୍କ ଚରିତ୍ର ତାଙ୍କ ମନରେ ଟିକେ ଆଜ୍ଞା ଶଙ୍କା ଜାତ କଲା। ମାଙ୍କ ଚରିତ୍ର ଉପରେ ସେ ଟିକେ କ୍ରୋଧ ଭାବକୁ ବହି ପୋଥି ଏବଂ ଲେଖନୀକୁ ଥୋଇଦେଲେ। ରଖି ଯତ୍ନରେ ଲେଖନୀ।

ଯମୁନା ବେଶିଆ ପାଖରେ କାଳ ଅତିବାହିତ କରୁଥିବା ଭକ୍ତ ବଳରାମ ଦାସ ପୋଥି ଲେଖନୀ ଥୋଇ ଆଜ୍ଞା ନିଦ୍ରା ଦେବୀଙ୍କ କୋଳରେ ବିଶ୍ରାମ କଲେ।

ବଳରାମଦାସ ଆଜ୍ଞା ଶୋଇଥିଲା ବେଳେ ମଧ୍ୟରାତ୍ରରେ ଏକ ସୁନ୍ଦର ସ୍ୱପ୍ନ ଅବଲୋକନ କଲେ। ଦେଖିଲେ ସ୍ୱପ୍ନରେ ମା ଜଗଜନନୀ ଆଦିଶକ୍ତି ମହାଲକ୍ଷ୍ମୀ ଆସି ତାଙ୍କ ସମ୍ମୁଖରେ ଉଭା ହୋଇଛନ୍ତି। ଉଠି ପଡିଲେ ନିଦରୁ, କୃତାଞ୍ଜଳି ପୁଟରେ ମାଙ୍କ ଚରଣେ ଶରଣ।

ଲକ୍ଷ୍ମୀଙ୍କ ଚରଣ ତଳେ ଶରଣାପନ୍ନ ହୋଇ ପ୍ରଣତି ଅର୍ଘ୍ୟ ପ୍ରଦାନ କରି ହାତ ଯୋଡ଼ି ବିନୟ ଭାବରେ ପଚାରିଲି, ମା, ଇଏ ଅଧମ ଦାସକୁ କାହିଁକି ଦର୍ଶନ ଦେଲ ଏ ରାତ୍ରି ଅଧରେ? ମୁଁ କି ସେବା ଆପଣଙ୍କର କରିପାରେ? ମହାଲକ୍ଷ୍ମୀ ପଚାରିଲେ, କହିଲା, ରେ ବଳିଆ, ଯେଉଁ ରାମାୟଣ ଗ୍ରନ୍ଥ ରଚନା କରିବା ପାଇଁ ସଂକଳ୍ପବଦ୍ଧ ହୋଇ ଲେଖନୀ ଧାରଣ କରିଥିଲୁ, ଆଜି ତାହା କାହିଁକି ଅସମ୍ପୂର୍ଣ୍ଣ କରିବାକୁ ଯାଉଛୁ? ବଳିଆ କହିଲା, ମା, ଲେଖି ପାରିବି ନାହିଁ ସେ ଗ୍ରନ୍ଥ।

ତାର କାରଣ କଣ ମା ଜାଣିଛ? ଯେଉଁ ଗ୍ରନ୍ଥ ଭିତରେ ସ୍ଥାନ ପାଇଛନ୍ତି ଜନକ ନନ୍ଦିନୀ ଜାନକୀ, ସେ ଜାନକୀଙ୍କ ଚରିତ୍ରକୁ ମୁଁ ରାମାୟଣରେ ଉଲ୍ଲେଖ କରିପାରିବି ନାହିଁ। ଯେଉଁ ନାରୀ ନିଜ ଇଚ୍ଛାରେ ରଥ କରି

କହିଲେ ମା, ଯେଉଁ ନାରୀ ଜନକ ନନ୍ଦିନୀ ଜାନକୀ ପୁରାଣ ପ୍ରସିଦ୍ଧା, ତାଙ୍କ କଥା ଉପରେ ମୋର ଟିକେ କାହିଁକି ଅବିଶ୍ୱାସ ହେଉଛି। ରାବଣ ଯେତେବେଳେ ରଥରେ ବସାଇ ନବାକୁ ଆସିଲା, ଚାହିଁଥିଲେ କଣ ରାବଣ ନେଇ ପାରିଥାନ୍ତା? ନା ନା ନା, ତାର କାରଣ କଣ? ଆଜି

0: ମା
1: ସତୀ ନାରୀ ଚାହିଁଲା ମାତ୍ର କେ ତ୍ରିଭୁବନ ମୁହୂର୍ତ୍ତ ମଧ୍ୟରେ ଜଳି ପଡି ଭସ୍ମ ହୋଇପାରେ। ଇଏ ଲଙ୍କପତି ତ ସାମାନ୍ୟ, ସିଏ ଚାହିଁଥିଲେ କଣ ମାଙ୍କୁ ନେଇପାରିଥାନ୍ତା ବଳାତ୍କାରରେ। ମା ଜାଣିଶୁଣି ତା ରଥ ମଣ୍ଡନ କରି ଲଙ୍କାପୁରକୁ ଗମନ କଲେ, ବୃଥାରେ କାହିଁକି କ୍ରନ୍ଦନ କଲେ। ସେତିକି ନୁହେଁ ମା, ଆହୁରି ବଡ କଥା ହେଲା ଆଜି ଗୁରୁ।

ବୋହୁ ହିସାବରେ ମା ଜାନକୀଙ୍କର କର୍ତ୍ତବ୍ୟରେ ବହୁତ ଅବହେଳା ରହିଥିଲା। ଶାଶୁ କହିଥିଲେ ଲୋ ମା ତୁ ଜଙ୍ଗଲକୁ ଗଲେ ଯା ମୋର ମନା ନାହିଁ, ହେଲେ ମୋର କଥା ପଦେ ମନେ ରଖିଥିବୁ। ଇଏ ବୁଢ଼ୀର ଏତିକି ଅନୁରୋଧ ମା ରଖିବୁ। ଗୋଟିଏ ପଦ ଆଜ୍ଞା ଭଞ୍ଜ ସାହିତ୍ୟ କହି ପକାଇଲେ କହିଲେ।

କାନ୍ଦି କାନ୍ଦି ବୁଢ଼ୀ ଶାଶୁ କୌଶଲ୍ୟା ମା ମୋର କହିଥିଲା ଲାଲୋ ବୋହୁ ତୁ ଜଙ୍ଗଲକୁ ଯାଉଛୁ ହେଲେ କୌଣସି ଅପୂର୍ବ ଦ୍ରବ୍ୟ ଦେଖି କେତେବେଳେ ତୋ ସ୍ୱାମୀଙ୍କୁ କଟାଳ କରିବୁ ନାହିଁ କାରଣ ମାୟାବୀ ରାକ୍ଷସ ମାନେ ଅଛନ୍ତି ତାଙ୍କ ମାୟାରେ ଯଦି ତୁ ପଡ଼ିଯାଉ ବିପତ୍ତି ନିଶ୍ଚୟ ମିଳିବ ଆଜି ବଳିଆ ଦାସ କହିଲା ମା ମହାଲକ୍ଷ୍ମୀ ସୀତା ଠାକୁରାଣୀ କଣ ଶାଶୁବୁଢ଼ୀଙ୍କ କଥାକୁ ମାନିଥିଲେ ମାନିଲା ନାହିଁ ଯୋଉ ବୋହୁ ଶାଶୁର କଥାକୁ ଏବଂ ନିଜ ସ୍ୱାମୀଙ୍କ ଶକ୍ତି ଉପରେ ଯାହାର ବିଶ୍ୱାସ ରହିଲା ନାହିଁ ତ୍ରାହି ଲକ୍ଷ୍ମଣ ତ୍ରାହି ଲକ୍ଷ୍ମଣ ଶୁଣିଲା ମାତ୍ର କେ ପରମ ବୈରାଗୀ ଲକ୍ଷ୍ମଣ ଯେଉଁ

ପରମ ବୈରାଗୀ ଶଙ୍କରକଳ ମୂର୍ତ୍ତି ସଦୃଶ ବୀର ଲକ୍ଷ୍ମଣଙ୍କ ଚରିତ୍ର ଉପରେ ଯେଉଁ ସତୀ ସୀତା ଆଜି ସନ୍ଦେହ ଟାଣିଥିଲେ ଗାର, ତାଙ୍କୁ କଣ ମୁଁ ପ୍ରଶଂସା କରିପାରିବି? ମା, ତାହି ଲକ୍ଷ୍ମଣ ଯେଉଁ ରାମ କହିଥିଲେ ବୋଲି ସେ କହିଲେ, ସଜ୍ଜନ ମଣ୍ଡଳୀ, ରାଜାମାନଙ୍କର ଧର୍ମ ପ୍ରଜାମାନଙ୍କୁ ତ୍ରାହି ପ୍ରଦାନ କରିବା। ମା କଣ ସେତିକି ବୁଝି ପାରିଲା ନାହିଁ ଯେ ମୋ ସ୍ୱାମୀ ଜଗତକୁ ତ୍ରାହି ଦେଲାବାଲା, ସିଏ ଆଜି ତ୍ରାହି ମାଗୁଛି ଏ କଥାକୁ ମୁଁ ବିଶ୍ୱାସ କରିବି? ଯେଉଁ ସ୍ତ୍ରୀ ସ୍ୱାମୀଙ୍କର ଶକ୍ତି ଉପରେ ଅବିଶ୍ୱାସ କରିପାରେ, ଯେଉଁ ସ୍ତ୍ରୀ ବୋହୁ ଶାଶୁଘର କଥାକୁ ମାନି ନ ପାରେ, ଯେଉଁ ଭାଉଜ ଦିଅରକୁ ଅବିଶ୍ୱାସ କଲା ଲକ୍ଷ୍ମଣ ପରି ଦିଅରକୁ, ତା ଚରିତ୍ର ମା ମୁଁ ଲେଖି ପାରିବି ନାହିଁ, ପାରିବି ନାହିଁ। ସେତିକି ବେଳେ ହସି ହସି ମା ମହାଲକ୍ଷ୍ମୀ କହିଦେଲେ, ହେଲା ରେ ବଳିଆ।

ବାଇଶି ପାହାଚ ତଳେ ବଳରାମ ଦାସ ଠିଆ ହେଲା। ହେ କାଳିଆ ଶାନ୍ତ, ମା ମୋର କହିଛି ଶ୍ରୀକ୍ଷେତ୍ର ଧାମ ଭିତରକୁ ଆଉ ତୁମେ ଘଣ୍ଟାତ ପାଚେରୀ ଭିତରକୁ ଆସିପାରିବୁ ନାହିଁ। ଏଇ ବାଇଶି ପାହାଚ ତଳେ ଠିଆ ହୋଇ ଡାକୁଛି, ହେ ପତିତ ପାବନ, ମା ସିନା ମୋତେ ପର କରିଦେଲେ, ହେଲେ ତୁମେ କଣ ମୋତେ ପର କରିଦେବ।

ତ ପାବନ ମୂର୍ତ୍ତି ଜଗନ୍ନାଥଙ୍କୁ ଦର୍ଶନ କରି ବଳିଆ ବାଇଶି ପାହାଚ ତଳେ ମୁଣ୍ଡିଆଟିଏ ମାରିଲା କହିଲା ରେ କାଳିଆ ମୁଁ ଆଜି ତୋ ନିକଟରୁ ସବୁଦିନ ପାଇ ଅନ୍ତର ହେଇ ଚାଲି ଯାଉଛି ସିନା ଇଏ ଚର୍ମ ନେତ୍ର ସିନା ତୋର ଇଏ ସ୍ଥୂଳ ରୂପକ ଦର୍ଶନ କରିପାରିବ ନାହିଁ ହେଲେ କାଳିଆ ଏ ଅନ୍ତର ଭିତରେ ମୁଁ ତତେ ଭୁଲି ପାରିବୁ ନାହିଁ ତୁ ମୋତେ ଭୁଲି ପାରିବୁ ନାହିଁ ଆଜି ଏତିକି ନିବେଦନ କରି ଯାଉଛି ଶେଷ ଥରକ ପାଇଁ।

ବଳରାମ ଦାସ କହିଲେ ହେ ଜଗନ୍ନାଥ, ମୁଁ ତତେ ଗୋଟିଏ ଅଳି କରୁଛି, ତୋ ବାପା ନନ୍ଦର ରାଣ, ତୋ ମା ଯଶୋଦାର ଡାଳରେ, ହେ ଠାକୁର, ଯଦି ପ୍ରକୃତରେ ତୁ ମତେ ପୁଅ ହିସାବରେ ଦେଖୁଥାଉ କି ଭକ୍ତ ହିସାବରେ ଦେଖୁଥାଉ କି ସେବକ ସେବକୀ ହିସାବରେ ଦେଖୁଥାଉ, ଯେଉଁ ହିସାବରେ ଦେଖିଲେ ବି ତୁ ହଉଛୁ ଜଗତର ନାଥ ସାନ୍ତ, ହେ ସାନ୍ତ ଗୋଟିଏ ଦିନ ହିନ ମୂଲିଆର ଏତିକି ଅଳି ତୋ ପାଖରେ, ମୁଁ ନ ଖାଇଲା ପର୍ଯ୍ୟନ୍ତ ତୁ ଆଜି ଠାରୁ ଖାଇବୁ ନାହିଁ, ତୋ ବାପା ରାଳ ତୋ ମା ରାଳ, ଏତିକି କଥା କହି ଆଜି କାନ୍ଦି କାନ୍ଦି ବଳିଆ ଯାଉଛି, ଯାଇ ପହଞ୍ଚି ଯାଇଛି ଆଜ୍ଞା ସମସରା ପାଟରେ, ଇଏ ଗହୀର ପାଟରେ ପହଞ୍ଚିଛି, ବସୁଧାର ଧୂଳି ବାଲି ଆଜି ତାତି ଯାଉଛି ମା ଲକ୍ଷ୍ମୀଙ୍କର ଅଭିଶାପରେ, ଟକ ଟକ ହୋଇ ଫୁଟୁଛି ବଳିଆ ଦାସ ଆଜି ଆଉ ଚାଲି ପାରୁନି, ଯେଉଁ ଦୁଆରକୁ ଯାଉଛି ସେ ଗୃହ ସ୍ୱାମୀ ଦେଖିଲା ମାତ୍ରେ ତାକୁ ଦୂରରୁ ଘଉଡ଼େଇ ଦେଉଛନ୍ତି, ଖାଦ୍ୟ ଜଳ ଟିକିଏ ଦବା ପରିବର୍ତ୍ତେ ବିଭିନ୍ନ ପ୍ରକାର କୁଚ୍ଛା ବାଣୀ ଧିକାର କରି ଅପମାନ କରି ଘଉଡ଼େଇ ଦେଉଛନ୍ତି, ହେଲା ରେ ହତ ଲକ୍ଷ୍ମଣଟା କାହୁଁ ଆସିଲା, ସେ ଆସିଲା ମାତ୍ର କେ ମୋ ଘରେ ଧନ ପୁରୀ ଥିଲା କୁଆଡେ ଉଭେଇ ଗଲା, ଏକା ପଥର ମାଡ କରି ସମସ୍ତେ ବଳିଆ ଦାସକୁ ନିନ୍ଦା କରୁଛନ୍ତି, ସମସରା ପାଟରେ ଚାଲିଛି ଆଜି ବଳିଆ, ପାଦ ଥକି ଗଲାଣି ଅନ୍ନ ବିନା ଆଉ ଚାଲି ପାରୁନି, କାଳିଆ ସାନ୍ତ

କାଳିଆ ଦାସ ସମସରା ପାଟରେ ପଡିଛି, ଡାକିଲା କାଳିଆ ସାନ୍ତ। ଆରେ ଯାହା ଦୁଆରକୁ ଗଲି ସେ ମୁଠାଏ ଅନ୍ନ କେହି ଦେଲେ ନାହିଁ, ଟୋପିଏ ଜଳ କେହି ଦେଲେ ନାହିଁ, ଆହା ବୋଲି ପଦୁଟିଏ କେହି କହିଲେ ନାହିଁ। ଆରେ ନ ମାତା ସାପତେ ପୁତ୍ର, ନ ଦେବ ସୃଷ୍ଟି ନାଶକ, କୌଣସି ମା ତା ପୁଅକୁ ଗାଳି ଦିଏନି କି ତା ଅନିଷ୍ଟ ଅପକାର ଚିନ୍ତା କରେନି। ଆଜି ଜଗତ ଜନନୀ ମା ମହାଲକ୍ଷ୍ମୀ କ୍ରୋଧରେ ଅନ୍ଧୁଣୀ ହୋଇ ମୋତେ ଅଭିଶାପ ଦେଇଛ।

0: କହିଲେ ହେ ଠାକୁର
1: ଠାକୁର
0: ଆରେ ଇଏ ସୃଷ୍ଟିରେ ଖାଦ୍ୟ ଅନୁଗଣ୍ଠିଏ ନ ପାଇଲେ କଣ ଏ ଜୀବନ ରହିବ ପରା ଅନ୍ନଗତ ପ୍ରାଣରେ ଆରେ କାଳିଆ ତୁ ପା 60 ପଉଟି ଭୋଗ ଖାଉଛୁ ଠାକୁର ମୋର ଇଏ ବିଶ୍ୱ ବ୍ରହ୍ମାଣ୍ଡ

ହେ କାଳିଆ ସାନ୍ତ, ଆରେ ତୁମେ ପରା ଭକତ ପାଖରେ ରହି ତାକୁ ଖୁଆଇ ଦେଇକିରି ନିଜେ ଖାଅ, ଆଜି କଣ ତୁମେ ଏହା ଭୁଲିଗଲ? ଭକ୍ତ ଯେଉଁଠି ଥାଏ ପ୍ରଭୁ, ତୁମେ ପରା ତାଙ୍କ ପାଖେ ପାଖେ ରହିଥାଅ, ମୋତେ ବିପତ୍ତି ବେଳାରେ ଟିକେ ଦର୍ଶନ ଦିଅ। ସଜ୍ଜନ ମଣ୍ଡଳୀ, ତେଣେ କଣ ହେଇଛି ଠାକୁରଙ୍କର ଅବସ୍ଥା? ଆଜି ଭକ୍ତ

ସିଂହାସନ ଆଜି ବଳିଆ ଡାକର କାତର କଣ୍ଠରେ କମ୍ପି ଯାଇଛି। ଠାକୁର ଆଜି ଅନ୍ନ ଜଳ ଗ୍ରହଣ କରୁନାହାନ୍ତି ବଳିଆ ଦାସର ରାଣ ନିୟମ ଏବଂ ଭକ୍ତିରେ। ତେଣେ ଆଜ୍ଞା ଶ୍ରୀମନ୍ଦିରରେ।

0: ପଣ୍ଡା ପଡିଆରି ମାନେ ଆଜ୍ଞା ବିଚାର କଲେଣି, ବଡ଼ ପଣ୍ଡା କହିଲେ ଆଜି ଚଳୁରେ କାହିଁକି ଜଗନ୍ନାଥଙ୍କ ଦର୍ଶନ ମୁଁ
1: ପାଉନି,
0: ଠାକୁର ଆଜି ଅନ୍ନ ଜଳ ସ୍ପର୍ଶ କରୁନାହାନ୍ତି, କଣ ହେଲା ଅନୀତି? ତେଣେ ମା ମହାଲକ୍ଷ୍ମୀ ଯାଇକି ଦାରୁବ୍ରହ୍ମଙ୍କୁ ବୁଝେଇଲେ ଜଗନ୍ନାଥଙ୍କୁ, କହିଲେ ସ୍ୱାମୀ ଆପଣ କଣ ସେବିକାର କଥା ରକ୍ଷା କରି ଟିକେ ଭୋଜନ କରିବେ
2: ନାହିଁ?
0: ମୋ ଭକ୍ତ ବଳିଆ ତେଣେ ସମସରା ପାଟ ଅପନ୍ତରାୟ ପଡି ଅନାହାରେ ଛଟପଟ ହଉଛି, ମୁଁ ଏଠି ବସି ଖାଇବି? ଏଇଥିପାଇଁ ମୁଁ ଜଗତର ସାନ୍ତ ବୋଲେଇଛି। ହେ ମହାଲକ୍ଷ୍ମୀ, ମୁଁ ବର୍ତ୍ତମାନ ମୋ ଭକ୍ତ ପାଖକୁ ଯାଉଛି। ମା ମହାଲକ୍ଷ୍ମୀ କହିଲେ, ପ୍ରଭୁ ମୋତେ ଟିକେ ସାଥିରେ ନିଅ। ଯେତେବେଳେ କାଳିଆ ସାନ୍ତ ମା ମହାଲକ୍ଷ୍ମୀ ଯାଇ ପହଞ୍ଚି ଯାଇଛନ୍ତି ସମସରା ପାଟରେ ବଳିଆ ଦାସ ନିକଟରେ, ବଳିଆ ଦାସ ଚାହି ପକେଇଲା ଠାକୁରଙ୍କୁ, କହିଲା ପ୍ରଭୁ।

ବହି ପଡିଯାଇଛି। ମହାଲକ୍ଷ୍ମୀ କହିଲା ରେ ବଳିଆ, ମୋ କଥା ମାନିଲୁ ନାହିଁ, ଏବେ ଅପନ୍ତରା ପଡି ମଲୁ ଭଲ ହେଲା ତ। ହସି ହସି କହି ପକେଇଲା ବଳରାମ ଦାସ, କହିଲା ମା, ଇଏ ଜଗତର ନାଥ କାଳିଆ ସାହାନ୍ତ ସାଥେ।

ହେଲା ମାଲ ଯେଉଁ କ୍ଷେତ୍ରରେ ଜଗନ୍ନାଥ ଏବଂ ମା ମହାଲକ୍ଷ୍ମୀଙ୍କ ଦର୍ଶନ ଭକ୍ତ ପାଏ ଏହାଠାରୁ ଭଳି ପୁଣ୍ୟତୀର୍ଥ କଣ ଆଉ ଜଗତରେ କୋଉଠି ଅଛି? ଆଜି ମୁଁ ଦ୍ୱିତୀୟ ବୈକୁଣ୍ଠ ଏଠି ରଚନା କଲି। ମୋତେ କ୍ଷମା କର ମା, ତୁମେ ହାରିନା ତୁମେ ହାରିନା ମା, ଏଭଳି ପୁଅ ଥାଉ ଥାଉ କୌଣସି ମା ହାରେନା। ମୁଁ ଆଜି କଥା ଦଉଛି ଏ ରାମାୟଣ ରଚନା କରିବି ଏବଂ ଏ ରାମାୟଣର ନାମ ରହିବ ଜଗମୋହନ ରାମାୟଣ ବା

ଶୁଣିଲେ ପାଲା, ପରିବେଷଣ କଲେ ଶରତଚନ୍ଦ୍ର ତ୍ରିପାଠୀ ଏବଂ ସାଥୀ। ସାଥୀମାନେ ହେଲେ ପରମାନନ୍ଦ ବାରିକ, ବ୍ରହ୍ମାନନ୍ଦ ବାରିକ, ହରିହର ନାୟକ, ଯତୁନାଥ ସାହୁ ଏବଂ ବିଷ୍ଣୁ ଚରଣ ଦାସ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଆମର ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଓଡ଼ିଆ ତଥା ନ୍ୟୁଜନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ ପ୍ରଚାରିତ ହେଉଛି। ତାହେଲେ ଆସନ୍ତୁ ଆରମ୍ଭ କରିବା ଆପଣମାନଙ୍କର ପ୍ରିୟ କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନରେ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ରର ଗୀତ ଆପଣମାନଙ୍କର ଅନୁରୋଧରେ ଏସ୍ଏମ୍ଏସ୍ ଜରିଆରେ।

ପରବର୍ତ୍ତୀ ଏସ୍ଏମ୍ଏସ୍ ଟି ଆସିଛି ଡେଲାଙ୍ଗପୁରୀରୁ ପଠାଇଛନ୍ତି ସୋନାଲି ଏବଂ ମିତାଲି। ଆପଣ ଲେଖିଛନ୍ତି, ନମସ୍କାର ଅପା, ନମସ୍କାର, ଆପଣଙ୍କୁ ମଧ୍ୟ ଶୁଭ ମଧ୍ୟାହ୍ନ। ତେବେ ଖୁବ୍ ସୁନ୍ଦର ଗୀତଟି ଆପଣ ଅନୁରୋଧ କରିଛନ୍ତି ଶୁଣିବା ପାଇଁ, ଜାନେ ଦିଲ୍ ମେ କବ୍ ସେ ହେ ତୁ କଥାଚିତ୍ର ମୁଝସେ ଦୋସ୍ତି କରୋଗି। ଗୀତଟିକୁ ଗାଇଛନ୍ତି ସୋନୁ ନିଗମ ଏବଂ ଲତା ମଙ୍ଗେସ୍କର। ତେବେ ସୋନାଲି ଏବଂ ମିତାଲି ଭଉଣୀ, ଆପଣଙ୍କର ଅନୁରୋଧର ଗୀତଟି ଆମେ ପ୍ରଚାର କରୁଛୁ, ଶୁଣି ନିଅନ୍ତୁ।

ପରବର୍ତ୍ତୀ ଏସ୍ଏମ୍ଏସ୍ଟି ପଠାଇଛନ୍ତି ମଣ୍ଟୁ ସାର୍, ଜିଗରଣ ପଟ୍ଟାମୁଣ୍ଡାଇ କେନ୍ଦ୍ରାପଡ଼ାରୁ ଶୁଣିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଜୟ ମା ମଙ୍ଗଳା କଥାଚିତ୍ରର ଗୀତ, ଯେଉଁ ଗୀତଟିକୁ ଗାଇଛନ୍ତି ଏସ୍ ଜାନକୀ, ତେବେ ଆପଣଙ୍କର ଅନୁରୋଧର ଗୀତ ଆପଣଙ୍କ ପାଖରେ ପହଞ୍ଚାଇ ଦେଉଛୁ, ଶୁଣି ନିଅନ୍ତୁ।

ଆପଣମାନେ ଶୁଣୁଛନ୍ତି ମଞ୍ଜୁଳ ମଧ୍ୟାହ୍ନରେ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ରର ଗୀତ। ତେବେ ପରବର୍ତ୍ତୀ କଥାଚିତ୍ର ସମାଧି। କଣ୍ଠଶିଳ୍ପୀ ଆଶା ଭୋସ୍ଲେ। ଅନୁରୋଧକାରୀ ଶ୍ରୋତା ହେଲେ ଲକି ସୋମ ବୁଗୁଡ଼ା ଗଞ୍ଜାମରୁ।

ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ରତିକାନ୍ତ ଶତପଥୀଙ୍କ କଣ୍ଠରେ, କଥାଚିତ୍ର ବାହୁଡ଼ିବେ ମୋ ଜଗାବଳିଆ। ଅନୁରୋଧକାରୀ ଶ୍ରୋତା ହେଲେ ରଞ୍ଜନ କୁମାର ଗିଲ, କୈଳାଶ ଚନ୍ଦ୍ର ଗିଲ, ଭରତ ଚନ୍ଦ୍ର ପାତ୍ର, ମଙ୍ଗୁଳି କୁଣ୍ଡ, ବାଉରୀ ବନ୍ଧୁ ପାତ୍ର, ମହମ୍ମଦପୁର ବିଲହାଟ କଟକରୁ।

ପରବର୍ତ୍ତୀ କଥାଚିତ୍ର ସଙ୍ଗମ କଣ୍ଠଦାନ କରିଛନ୍ତି ମୁକେଶ। ତେବେ ଅନୁରୋଧକାରୀ ଶ୍ରୋତା ହେଲେ ବି ବ୍ରହ୍ମପୁର ବୁଗୁଡ଼ା ଗଞ୍ଜାମରୁ ନାରାୟଣ ପ୍ରଧାନ।

ପରବର୍ତ୍ତୀ ଏସଏମଏସଟି ଆସିଛି ନିଆଳି କଟକରୁ। ପଠାଇଛନ୍ତି ଲୋରା ମହାନ୍ତି, ପ୍ରଶାନ୍ତ କୁମାର ମହାନ୍ତି ଏବଂ ବିନିଲତା ମହାନ୍ତି। ଆପଣଙ୍କର ଅନୁରୋଧର ଗୀତଟି ହେଉଛି ମେ ନିକଲା ଗଡି ଲେକି, କଥାଚିତ୍ର ଗଦର, କଣ୍ଠଶିଳ୍ପୀ ଉଦିତ ନାରାୟଣ। ତେବେ ଆପଣଙ୍କର ଅନୁରୋଧର ଗୀତଟି ଆପଣଙ୍କ ପାଇଁ ପ୍ରଚାର କରୁଛୁ।

ପରବର୍ତ୍ତୀ ଏସ୍ଏମ୍ଏସ୍ ଟି ଆସିଛି ଶିମିଳିପଡ଼ା ଅନୁଗୁଳରୁ। ପଠାଇଛନ୍ତି ମାମା ବାପୁ, ମା ଏବଂ ବାପା ଅନୁରୋଧ କରିଛନ୍ତି ମହମ୍ମଦ ରଫିଙ୍କ କଣ୍ଠରେ ଗୀତ ଅରୁନ୍ଧତୀ କଥାଚିତ୍ରର ଗୀତ। ଗୀତଟି ହେଉଛି ମୟୂରୀକୁ ତୁମ ଆକାଶେ ମୁଜେବି ମହ୍ଲାର ସାଜି ନାଚିବି।

କଥାଚିତ୍ର ଭକ୍ତ ସାଲବେଗ, କଣ୍ଠଶିଳ୍ପୀ ଭିକାରୀ ଚରଣ ବଳ, ଅନୁରୋଧକାରୀ ଶ୍ରୋତା ହେଲେ ବିଜୟ କୁମାର ଦାସ, ସସ୍ମିତା ଦାସ, ମାମୁନି ପୂଜା, ସୌରୀ ମହାସିଂହପୁର, ବହୁଗ୍ରାମ, କଟକରୁ।

ପରବର୍ତ୍ତୀ ଏସ୍ଏମ୍ଏସ୍ଟି ଆସିଛି ମହମ୍ମଦପୁର ବିଲହାଟ କଟକରୁ ପଠାଇଛନ୍ତି ସରୋଜିନୀ ବେହେରା ବିଜୟଲକ୍ଷ୍ମୀ ବେହେରା ଆପଣଙ୍କର ଅନୁରୋଧର ଗୀତଟି ଆମେ ପ୍ରଚାର କରୁଛୁ ଶୁଣି ନିଅନ୍ତୁ ତେବେ କଥାଚିତ୍ର ଆକାଶଦୀପ ଗାଇଛନ୍ତି।

0: ଶୁଣିଲେ ଖଞ୍ଜଣୀ ଭଜନ ପରିବେଷଣ କଲେ ସନାତନ ମହାନ୍ତି ଏବଂ ସାଥୀ ଆକାଶବାଣୀ କଟକ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ନାରୀମହଲ କିନ୍ତୁ ତା ପୂର୍ବରୁ ବିଜ୍ଞାପନ
1: କଷ୍ଟମର କେୟାର ତରଫରୁ ଫୋନ ଆସିଥିଲା କହୁଥିଲେ ତମର 50,000 ରିୱାର୍ଡ ପଏଣ୍ଟ ଏକ୍ସପାୟାର ହେଇଯିବ ଏଇ ଲିଙ୍କ ପରଥି APK ଡାଉନଲୋଡ କରିନିଅନ୍ତୁ
2: ଠିକ ଲାଗୁନି ସ୍କାମ୍ ବି ହେଇପାରେ APK

0: ଭଉଣୀ, ଜନସଂଖ୍ୟା ବୃଦ୍ଧି ଯୋଗୁଁ ଆଜି ଭାରତ ଭଳି ଦେଶରେ ଅନେକ ସମସ୍ୟା ଉପୁଜୁଛି। ଏହାଫଳରେ ଖାଦ୍ୟ ସଂକଟଠାରୁ ଆରମ୍ଭ କରି ବେରୋଜଗାରୀ, ଦାରିଦ୍ରତା, ବାସଗୃହର ସମସ୍ୟା, ପରିବେଶ ପ୍ରଦୂଷଣ ବଢ଼ିବାରେ ଲାଗିଛି। ଏହି ସମସ୍ୟାର ସମାଧାନ ପାଇଁ ଲୋକମାନଙ୍କୁ ସଚେତନ କରିବା ଆବଶ୍ୟକ। ବିଶେଷକରି ଛୋଟ ପରିବାର, ସୁଖୀ ପରିବାର ଏହି ନୀତିକୁ ଅନୁସରଣ କରିବା ଉଚିତ। ତେବେ ଆଜି ଏହି ପରିପ୍ରେକ୍ଷୀରେ ଆପଣମାନଙ୍କ ପାଇଁ ରହିଛି ଆଲୋଚନା, ଛୋଟ ପରିବାର ସୁଖୀ ପରିବାର। ଏ ବିଷୟରେ ଆଲୋଚନା କରୁଛନ୍ତି ସୁଭଦ୍ରା ମହାନ୍ତି।
1: ମାନବ ସଭ୍ୟତାର କ୍ରମବିକାଶ ଓ ବିଜ୍ଞାନର ଅଗ୍ରଗତି ଦ୍ୱାରା ଆମ ଜୀବନଯାତ୍ରା ପ୍ରଣାଳୀରେ ପରିବର୍ତ୍ତନ ଘଟିଛି। ଶିଳ୍ପ, ପରିବହନ, ଗମନାଗମନ, ଚିକିତ୍ସା ପ୍ରତ୍ୟେକ କ୍ଷେତ୍ରରେ ଉନ୍ନତି ଘଟିଛି। ମନୁଷ୍ୟ ହିଁ ଏକମାତ୍ର ପ୍ରାଣୀ ଯିଏ ଐଶ୍ୱରୀୟ ଶକ୍ତି ବିଷୟରେ ଅନୁଚିନ୍ତନ କରି ସାଧନା ପଥରେ ଅଗ୍ରସର ହୋଇପାରିବ। ସେଥିପାଇଁ ସାମବେଦରେ ଉଲ୍ଲେଖ କରାଯାଇଛି, ଅୟଂ ବିଚଷଣୀହିତ ପବମାନ ସଚେତତି। ମନୁଷ୍ୟ ଦୂରଦ୍ରଷ୍ଟା, ସେ ଯେ କେବଳ ଅତୀତକୁ ସ୍ମରଣ କରିପାରେ ତାହା ନୁହେଁ, ବର୍ତ୍ତମାନକୁ ସେ ଯେପରି ସଦୁପଯୋଗ କରିପାରେ ଭବିଷ୍ୟତ ପାଇଁ ମଧ୍ୟ ସେ ହିତ ସାଧନ କରିବ। ଆନ୍ତର୍ଜାତିକ ମହିଳା ଦିବସ, ବିଶ୍ୱ ମାନବାଧିକାର ଦିବସ, ବିଶ୍ୱ ଜନନୀ ଦିବସ, ବିଶ୍ୱ ପରିବାର ଦିବସ, ବିଶ୍ୱ ଜନସଂଖ୍ୟା ଦିବସ ପାଳନ କରାଯାଉଛି। ଦିବସଗୁଡ଼ିକ ପାଳନ କରିବାର ଉଦ୍ଦେଶ୍ୟକୁ ସଫଳ କରିବା ନିମନ୍ତେ ନିଜର ଅନ୍ତର୍ନିହିତ ଶକ୍ତିକୁ ଉଜ୍ଜୀବିତ କରି କାର୍ଯ୍ୟକାରୀ କରିପାରିଲେ ପରିବାର, ଦେଶ, ଜାତିର ଉନ୍ନତି ସମ୍ଭବ। କପିଳ ସଂହିତାରେ ଅଛି, ବର୍ଷାଣାଂ ଭାରତ ଶ୍ରେଷ୍ଠ, ଦେଶାନାଂ ଉତ୍କଳ ସୁଧ, ଉତ୍କଳସ୍ୟ ସମଦେଶ, ଦେଶ ନାସ୍ତି ମହିତଳେ। ସମଗ୍ର ବିଶ୍ୱରେ ଭାରତବର୍ଷ ଓ ଉତ୍କଳର ଖ୍ୟାତି ବ୍ୟାପି ରହିଛି।

ଭାରତର ମୁନି ଋଷି ଭୋଗରୁ ତ୍ୟାଗ ଅସତ୍ୟରୁ ସତ୍ୟ ପ୍ରଭୃତିରୁ ନିର୍ବୃତ୍ତି ମାର୍ଗର ଜଟିଳ ପ୍ରଶ୍ନକୁ ସମାଧାନ କରି ସମଗ୍ର ବିଶ୍ୱବାସୀଙ୍କୁ ଜ୍ଞାନ ମାର୍ଗ ପ୍ରଦର୍ଶନ କରାଇଥିବାରୁ ଭାରତ ଜଗଦ୍ଗୁରୁ ଆଖ୍ୟା ଲାଭ କରିଥିଲେ। ଯେଉଁ ଭାରତ ସତ୍ୟ ଶାନ୍ତି ମୈତ୍ରୀ ସଂହତି ଅହିଂସାର ବେଦୀ ଉପରେ ପ୍ରତିଷ୍ଠିତ ଥିଲା ଆଜି ସେହି ଭାରତ ପରି ପବିତ୍ର ଭୂମିରେ ପ୍ରତ୍ୟେକ ସ୍ଥାନରେ ପ୍ରତ୍ୟେକ କ୍ଷେତ୍ରରେ ସଂକୀର୍ଣ୍ଣତା ସ୍ୱେଚ୍ଛାଚାରିତା ଷଠତା ବିଶ୍ୱାସଘାତକତା ପ୍ରତିଦ୍ୱନ୍ଦ୍ୱିତା ବ୍ୟାପିବାରେ ଲାଗିଛି। ଭାରତର ମହାନତା ପରୋପକାରିତା ଉଦାରତା ଏକତା ଧର୍ମ ପରାୟଣତା ସଂଯମତା ଭାବ ସମଗ୍ର ବିଶ୍ୱବାସୀଙ୍କୁ ଚକିତ କରିଦେଇଥିଲା। ମାତ୍ର ଆଜି ଭାରତୀୟମାନଙ୍କର ସଂଯମତାର ଅଭାବ ଯୋଗୁଁ ଜନସଂଖ୍ୟା ଏପରି ଆଶାତୀତ ଭାବରେ ବୃଦ୍ଧି ପାଉଥିବାରୁ ସମଗ୍ର ବିଶ୍ୱବାସୀ ଆଜି ଚକିତ ହେଉଛନ୍ତି। ଆୟତନ ଦୃଷ୍ଟିରୁ ଦେଖିବାକୁ ଗଲେ ଭାରତର ଆୟତନ ପୃଥିବୀ ଆୟତନର 2.4 ଭାଗ, ମାତ୍ର ଜନସଂଖ୍ୟା ତୁଳନାରେ ପୃଥିବୀ ଲୋକସଂଖ୍ୟାର ପ୍ରାୟ 15 ଭାଗ। 2000 ମସିହାରେ ଦେଶର ଜନସଂଖ୍ୟା 102,17,15,000 ଥିବା ସମୟରେ ବର୍ତ୍ତମାନ ସମଗ୍ର ବିଶ୍ୱରେ ଭାରତ ବୃହତ୍ତମ ଗଣତାନ୍ତ୍ରିକ ରାଷ୍ଟ୍ର ଭାବେ ବିବେଚିତ। ଜନ୍ମ ନିୟନ୍ତ୍ରଣ ସଫଳତା ପାଇଁ ପ୍ରତ୍ୟେକ ବ୍ୟକ୍ତିର ଭୂମିକା ଅପରିହାର୍ଯ୍ୟ। ଭାରତର ନାଗରିକ ସଚେତନ ହୋଇ ପରିବାର ନିୟନ୍ତ୍ରଣ ଯୋଜନାକୁ ସଫଳ କରିପାରିଲେ ସମଗ୍ର ବିଶ୍ୱ ଭାରତର ଆଦର୍ଶରେ ଅନୁପ୍ରାଣିତ ହୋଇ ସଫଳ କରିପାରିବେ। ତ୍ରାଥେ କ୍ରିୟତେ ଭାର୍ଯ୍ୟା, ପୁତ୍ର ଉତ୍ପାଦନ ପାଇଁ ପତ୍ନୀରେ ରମଣ, ଅଧିକ ସନ୍ତାନେ କିବା ପ୍ରୟୋଜନ। ଗାରସ୍ଥ ଧର୍ମ ସମସ୍ତ ଧର୍ମର ଭିତ୍ତି ମୂଳ ଉତ୍ସ। ଗାରସ୍ଥର ଉନ୍ନତି ଉପରେ ସଂସାରର ଉନ୍ନତି ନିର୍ଭର କରେ। ଗୃହସ୍ଥାଶ୍ରମରୁ ସନ୍ତାନ ଉତ୍ପତ୍ତି ହୁଏ ଯିଏ ପରିବାର ସମାଜ ଦେଶର ଉନ୍ନତି କରେ। ସମାଜରେ ପରିବାର ସ୍ଥାନ ସର୍ବୋଚ୍ଚ। ପରିବାରକୁ ସର୍ବପ୍ରଥମ ସାମାଜିକ ଅନୁଷ୍ଠାନ କହିଲେ ଅତ୍ୟୁକ୍ତି ହେବ ନାହିଁ। କେତେଗୁଡ଼ିଏ ପରିବାରକୁ ନେଇ ସମାଜ ଗଠିତ ହେଉଥିବାରୁ ପରିବାରର ସୁଖ ସମୃଦ୍ଧିରେ ସମାଜ ହୁଏ ସମୃଦ୍ଧମୟ। ସମାଜ ଦେଶ ଜାତି ପାଇଁ ପରିବାରର ଅବଦାନ ଅସାଧାରଣ। ଚାଣକ୍ୟଙ୍କ ଭାଷାରେ ବନ୍ଧାୟ ବିଷୟାସକ୍ତ ମୁକ୍ତୈ ନିର୍ବିଷୟଂ ମନ, ମନ ଏବଂ ମନୀଷାଣ କାରଣ ବନ୍ଧ ମୋକ୍ଷୟ। ମନ ହିଁ ମୋକ୍ଷର କାରଣ, ମନ ହିଁ ବନ୍ଧନର କାରଣ। ଗୃହସ୍ଥ ଜୀବନ ଯୋଗ ଓ ସଂଯମର ପଥ ହୋଇଥିବାରୁ ଗୃହୀ ସଂସାରର ସମସ୍ତ ଭୋଗ ମଧ୍ୟରେ ନିଜକୁ ସଠିକ ମାର୍ଗରେ ପରିଚାଳିତ କରିବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କୁ ତନ୍ନିମନ୍ତେ ପରାମର୍ଶ ଦିଅନ୍ତି। ଚୈତନ୍ୟ ମହାପ୍ରଭୁଙ୍କ ମତରେ ସନ୍ନ୍ୟାସୀ ଧର୍ମ ସନ୍ନ୍ୟାସ କରିଆ ନିଜ ଜନ୍ମସ୍ଥାନ ରହେ କୁଟୁମ୍ବ ଲୟା। ଭାଗବତରେ ଅଛି, ଗୃହୀ ଭାବେ ପୁଣ୍ୟ କରି ସ୍ୱର୍ଗେ ବସନ୍ତି ଦେହ ଧରି। ଦେଶ ଜାତିର କଲ୍ୟାଣ ନିମନ୍ତେ ନିଜ ସନ୍ତାନକୁ ଉତ୍ତମ ନାଗରିକ ଭାବେ ଗଠନ କରିବା ପ୍ରତ୍ୟେକ ଗୃହସ୍ଥର କର୍ତ୍ତବ୍ୟ। ପାରିବାରିକ ଜୀବନର ଏହି ମହତ୍ତ୍ୱପୂର୍ଣ୍ଣ ଏବଂ କଲ୍ୟାଣକାରୀ ଅନୁପମ ଉଦ୍ଦେଶ୍ୟ ପ୍ରତି ଆଜି କାହାରି ଧ୍ୟାନ ନାହିଁ। ପରିତାପର ବିଷୟ, ଆଜିର ଅଭିଭାବକ ସନ୍ତାନ ସତନ୍ତିଙ୍କର ଶୁଭଚିନ୍ତକ ହିତୈଷୀ ହେଲେ ମଧ୍ୟ ସନ୍ତାନମାନଙ୍କର ଭବିଷ୍ୟତ ଜୀବନକୁ ସୁଖମୟ କରିବା ନିମନ୍ତେ ଛୋଟ ପରିବାର ସୁଖୀ ପରିବାର ମହତ୍ତ୍ୱକୁ ହୃଦୟଙ୍ଗମ କରିପାରୁ ନାହାନ୍ତି। ନିରକ୍ଷରତା ଅଜ୍ଞତା କୁସଂସ୍କାର ବାଲ୍ୟବିବାହ ବ୍ୟକ୍ତିମାନଙ୍କ ମଧ୍ୟରେ ଉଚ୍ଚ ମନୋବୃତ୍ତି ସଂଯମ ଶକ୍ତିର ଅଭାବ ଶିକ୍ଷିତ ସମ୍ପ୍ରଦାୟର ଉଦାସୀନର ଭାବ ଜନସଂଖ୍ୟା ବୃଦ୍ଧିର ମୁଖ୍ୟ କାରଣ। ଏବେ ମଧ୍ୟ କେତେକ ବ୍ୟକ୍ତିଙ୍କର ଧାରଣା ପ୍ରଭୁଙ୍କ କୃପା ଦ୍ୱାରା ଅଧିକ ସନ୍ତାନ ସନ୍ତତି ଲାଭ କରିବାର ସୌଭାଗ୍ୟ ମିଳେ। ନିଜର ଅଜ୍ଞତା ହେତୁ ପିତାମାତା କନ୍ୟା ଅପେକ୍ଷା ପୁତ୍ର କାମନାରେ ଗୁରୁତ୍ୱ ଦେଇ ସନ୍ତାନ ସନ୍ତତିଙ୍କ ସଂଖ୍ୟା ବୃଦ୍ଧି କରାନ୍ତି। କନ୍ୟା ଜନ୍ମ ହେଲେ ଯୌତୁକ ପ୍ରଥା ଭୟରେ ପରିବାରର ଦୁଃଖ ଦ୍ୱିଗୁଣିତ ହୁଏ। ଜନସଂଖ୍ୟା ବୃଦ୍ଧିର କୁପ୍ରଭାବ ପାରିବାରିକ ଜୀବନରେ ପ୍ରତିଫଳିତ ହେବାରୁ ସର୍ବତ୍ର ଶାନ୍ତି ଶୃଙ୍ଖଳା ସଂହତିର ଅଭାବ ଦେଖାଦେଉଛି। ଆଜି କଳକାରଖାନା ପ୍ରତିଷ୍ଠା ଯାନବାହନ ପ୍ରଭୃତିର ବହୁଳ ବ୍ୟବହାରରେ ବାୟୁମଣ୍ଡଳ ଦୂଷିତ ହେଉଛି। ଜନସଂଖ୍ୟା ବୃଦ୍ଧି ଦ୍ୱାରା ଅରଣ୍ୟ ସମ୍ପଦର ବିନାଶ ହେବାରେ ଲାଗିଛି, ଯଦ୍ୱାରା ବୃକ୍ଷଲତା ଅଙ୍ଗାରକାମ୍ଳ ଗ୍ରହଣ କରି ପରିବେଶକୁ ପ୍ରଦୂଷଣରୁ ମୁକ୍ତ କରିପାରୁ ନାହାନ୍ତି। ପଲ୍ୟୁସନ୍ ଦ୍ୱାରା କୃଷିପଯୋଗୀ ଜମିର ଉର୍ବରତା ହ୍ରାସ ପାଉଛି। ନିର୍ମଳ ବାୟୁ ସେବନ ନିର୍ମଳ ଜଳପାନରୁ ବଞ୍ଚିତ ହେବା ଦ୍ୱାରା ବ୍ୟକ୍ତି ଦୂଷିତ ବାତାବରଣରେ ରୋଗର ଶିକାର ହୋଇ ମୃତ୍ୟୁମୁଖରେ ପତିତ ହେଉଛି, ଯଦ୍ୱାରା ପୃଥିବୀର ଆର୍ଥିକ ସମ୍ବଳ ହ୍ରାସ ପାଇବା ସହ ଜୀବନଧାରଣ ମାନଙ୍କୁ ଶୋଚନୀୟ ଭାବେ ନିମ୍ନଗାମୀ କରାଇବାରେ ଲାଗିଛି। ଜନସଂଖ୍ୟା ବୃଦ୍ଧି ଦ୍ୱାରା ବାସଗୃହ ନିର୍ମାଣ ପାଇଁ ସ୍ଥାନର ଅଭାବ ରହୁଛି। ଶସ୍ୟ କ୍ଷେତ୍ରର ଆୟତନ ହ୍ରାସ ପାଇବା ଦ୍ୱାରା ଖାଦ୍ୟ ଶସ୍ୟ ଉତ୍ପାଦନ କମିଯାଉଛି। ବେକାର ସମସ୍ୟା ବିରାଟ ଆକାର ଧାରଣ କରିଥିବାରୁ ଚୋରି ଡକାୟତି ଲୁଣ୍ଠନ ଓ ହତ୍ୟାର ବିଭୀଷିକା ସାମାଜିକ ଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। କର୍ମସଂସ୍ଥାନ ବୃଦ୍ଧି ହେଲେ ମଧ୍ୟ ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟସେବା ଓ କାମଧନ୍ଦା ଯୋଗାଇବା ସରକାରଙ୍କ ପକ୍ଷେ ସମ୍ଭବ ନୁହେଁ। ବହୁ କୁଟୁମ୍ବୀ ପରିବାରର ଦୁର୍ଦ୍ଦଶାକୁ ଦୃଷ୍ଟିପାତ କଲେ ଆମେ ହୃଦ୍ବୋଧ କରିପାରିବୁ ସେମାନଙ୍କ ଦୈନନ୍ଦିନ ଜୀବନ କିପରି ଦୁଃଖ ଦୁଶ୍ଚିନ୍ତାରେ ଅତିବାହିତ ହୁଏ। ପିତାମାତା ସନ୍ତାନମାନଙ୍କର ସ୍ୱାସ୍ଥ୍ୟର ସୁରକ୍ଷା ନିମନ୍ତେ ଯତ୍ନବାନ ହୋଇପାରନ୍ତି ନାହିଁ। ଦି ହେଲ୍ଥ ଇଜ୍ ୱେଲ୍ଥ, ସ୍ୱାସ୍ଥ୍ୟ ହିଁ ସମ୍ପଦ। ପିଲାମାନେ ପୁଷ୍ଟିକର ଖାଦ୍ୟ ଅଭାବରୁ ରୋଗ ବ୍ୟାଧିର ଶିକାର ହୁଅନ୍ତି।

ପ୍ରତ୍ୟେକ ପିତାମାତା ସନ୍ତାନକୁ ଶିକ୍ଷିତ କରାଇ ରୋଜଗାରକ୍ଷମ କରିବାକୁ ଇଚ୍ଛା କରନ୍ତି, ମାତ୍ର ଅର୍ଥାଭାବ ଯୋଗୁଁ ତାଙ୍କ ଇଚ୍ଛା ପୂର୍ଣ୍ଣ ହୁଏ ନାହିଁ। ବିଦ୍ୟା ବ୍ୟକ୍ତିର ଅଜ୍ଞାନତାକୁ ଦୂର କରି ଜ୍ଞାନ ପ୍ରଦାନ କରିଥାଏ। ମାତା ଶତ୍ରୁ ପିତା ବୈରୀ ଯେନ ବାଳ ନ ପାଠିତ ନ ସଭତେ ସଭା ମଧ୍ୟ ଅଂଶ ମଧ୍ୟ ଭୋକ ଯଥା ସ୍ୱଦେଶେ ପୂଜ୍ୟତେ ରାଜା ବିଦ୍ୱାନ ସର୍ବତ୍ର ପୂଜ୍ୟତେ। ପିତାମାତାଙ୍କ ଅଜ୍ଞତା ଦ୍ୱାରା ସନ୍ତାନ ସଂସାରରେ ଘଟୁଥିବା ଘଟଣା ସହିତ ସମ୍ପୃକ୍ତ ହୋଇପାରନ୍ତି ନାହିଁ କି ଜୀବନ ଓ ଜୀବିକା ନିର୍ବାହ ପନ୍ଥା ବିଷୟରେ ସଚେତନ ହୋଇପାରନ୍ତି ନାହିଁ। ସାମ୍ପ୍ରତିକ ସମାଜରେ ସାମାଜିକ ରୀତିନୀତି ଚାଲିଚଳଣୀର ଦ୍ରୁତ ପରିବର୍ତ୍ତନ ହେଉଥିବା ସମୟରେ ଅର୍ଥାଭାବର ବିଷମ ସମସ୍ୟା ବହୁ କୁଟୁମ୍ବୀ ପରିବାରର ପିଲାମାନଙ୍କର ମାନସିକତା ଉପରେ ପ୍ରତିକୂଳ ପ୍ରଭାବ ପକାଏ। ଯେକୌଣସି ଉପାୟରେ ଅର୍ଥ ସଂଗ୍ରହ କରିବା ସେମାନଙ୍କର ଏକମାତ୍ର ଲକ୍ଷ୍ୟ ହୋଇଥିବାରୁ ଅସାମାଜିକ କାର୍ଯ୍ୟକଳାପରେ ସେମାନେ ଲିପ୍ତ ରହି ଦେଶ ଜାତିର ଅଶେଷ କ୍ଷତି ସାଧନ କରନ୍ତି। ତେଣୁ ଏମାନେ ଦେଶର ପ୍ରଗତି କ୍ଷେତ୍ରରେ ସାହାଯ୍ୟ ନ କରି ଅବନତି ଦିଗରେ ଅଗ୍ରସର ହୋଇଥାନ୍ତି। ପିଲାମାନଙ୍କର ବିପଦଗାମୀରେ ଅଭିଭାବକ ସେ ସମୟରେ ସତ୍ ଉପଦେଶ ଦେଲେ ମଧ୍ୟ ତାହା କାର୍ଯ୍ୟକାରୀ ହୁଏ ନାହିଁ, ବରଂ ପିତାମାତାଙ୍କର ଅସଂଯମତା ହିଁ ତାଙ୍କ ଦୁଃଖର କାରଣ ବୋଲି ପିଲାମାନେ ହୃଦବୋଧ କରି ତାଙ୍କ ଆଜ୍ଞାକୁ ଅବଜ୍ଞା କରନ୍ତି, ଯଦ୍ୱାରା ପରିବାରରେ ଅଶାନ୍ତି ଦେଖାଦେବା ସହ ଏକତାର ଅଭାବ ରହେ। କ୍ଷୁଦ୍ର ପରିବାର ଉପାଦେୟତା ବିଷୟରେ ହୃଦୟଙ୍ଗମ କରି ଜନ୍ମ ନିୟନ୍ତ୍ରଣ ପଦ୍ଧତି ଦ୍ୱାରା ଦେଶକୁ ଭୟଙ୍କର ବିପତ୍ତିରୁ ରକ୍ଷା କରିବା ସମସ୍ତଙ୍କର କର୍ତ୍ତବ୍ୟ। କମ୍ ସଂଖ୍ୟକ ବ୍ୟକ୍ତି ଏ ବିଷୟରେ ସଚେତନ ହୋଇ ପାରିବାରିକ ଜୀବନକୁ ସୁଖମୟ କରିପାରୁଛନ୍ତି। ଛୋଟ ପରିବାରରେ ମାଆର ସ୍ୱାସ୍ଥ୍ୟ ସୁସ୍ଥ ରହୁଥିବାରୁ ସନ୍ତାନମାନେ ସ୍ୱାସ୍ଥ୍ୟବାନ ହୋଇପାରନ୍ତି। ପିତାମାତାଙ୍କଠାରୁ ବାଲ୍ୟକାଳରୁ ସତ୍ଶିକ୍ଷା ଗ୍ରହଣ କରିବାର ସୁଯୋଗ ଏମାନେ ପାଆନ୍ତି। ବାଲ୍ୟକାଳ ଅଭ୍ୟାସ ଗଠନର ପ୍ରକୃଷ୍ଟ ସମୟ, ତେଣୁ ସେମାନଙ୍କ ଭବିଷ୍ୟତ ଜୀବନ ଉଚ୍ଚ ଓ ମହତ୍ ହୁଏ। ଛୋଟ ପରିବାର ଗଠନ ଦ୍ୱାରା ପରିବାରର ପ୍ରତ୍ୟେକ ସଦସ୍ୟ ନିୟମିତ ଶୃଙ୍ଖଳିତ ଜୀବନଯାପନ କରନ୍ତି। ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ସତ୍କର୍ମ ସଦାଚାରର ପ୍ରଭାବ ପିଲାମାନଙ୍କୁ ପ୍ରଭାବିତ କରେ, କାରଣ ଯଥା ବୀଜ ତଥା ବୃକ୍ଷ। ପିଲାମାନେ ସଂସ୍କାର ସମ୍ପନ୍ନ ଉଚ୍ଚ ବିଚାରବନ୍ତ ହୋଇ ଭବିଷ୍ୟତରେ ସୁନାଗରିକ ଭାବେ ଦେଶ ଜାତିର କଲ୍ୟାଣ ସାଧନ କରନ୍ତି। ଆର୍ଥିକ ପରିସ୍ଥିତି ସ୍ୱଚ୍ଛଳ ଥିବାରୁ ସ୍ୱାସ୍ଥ୍ୟ ଶିକ୍ଷା ଜୀବିକା କ୍ଷେତ୍ରରେ ପିଲାମାନଙ୍କ ପାଇଁ କୌଣସି ସମସ୍ୟା ସୃଷ୍ଟି ହୁଏ ନାହିଁ। ବ୍ୟକ୍ତିଗତ ସାମାଜିକ ତଥା ଜାତୀୟ କଲ୍ୟାଣ ଦୃଷ୍ଟିରୁ ପରିବାରର ଆକାରକୁ ସୀମିତ କରିପାରିଲେ ପୃଥିବୀର ଏକ ଅସ୍ଥିର ଓ ଉତ୍କଣ୍ଠାପୂର୍ଣ୍ଣ ବାତାବରଣକୁ ଦୂରେଇ ହେବ। ଜନସାଧାରଣଙ୍କ ସହଯୋଗ ଆନ୍ତରିକତାର ଅଭାବ ହେଲେ ପରିଣତି ଯେ ଭୟାବହ ହେବ ଏହା ଅବଶ୍ୟମ୍ଭବୀ। ଜାତୀୟ ସଂହତି ହେଉଛି ବିଭିନ୍ନତା ମଧ୍ୟରେ ଏକତା ଭାବ ରହିବା, ତେଣୁ ଜାତୀୟତା ଭାବ ପାଇଁ ଛୋଟ ପରିବାର ଆବଶ୍ୟକ। ସଭ୍ୟତାର ବିକାଶ ଧାରାରେ ପରିବାରର ଉନ୍ନତି ଏକାନ୍ତ ପ୍ରୟୋଜନ। ଜନସାଧାରଣଙ୍କ ସ୍ୱାସ୍ଥ୍ୟ ଆର୍ଥିକ ସମସ୍ୟା ସଞ୍ଚୟ ଶିକ୍ଷା ଅଭିବୃଦ୍ଧିରେ ରାଷ୍ଟ୍ରର ଉନ୍ନତି ସମ୍ଭବ। ଏଥିପାଇଁ ଛୋଟ ପରିବାରର ଭୂମିକା ଯଥେଷ୍ଟ ରହିଛି। ପରିବାରରେ ଶାନ୍ତି ଶୃଙ୍ଖଳା ଏକତାର ଅଭାବ ରହିଲେ ସମାଜ ଦେଶ ଜାତିର ଉନ୍ନତି ଅସମ୍ଭବ, କାରଣ ବ୍ୟକ୍ତି ସମାଜ ବିଶ୍ୱ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ସ୍ୱାସ୍ଥ୍ୟ କେନ୍ଦ୍ରମାନଙ୍କରେ ଜନ୍ମ ନିୟନ୍ତ୍ରଣ ପାଇଁ ବିଭିନ୍ନ ବ୍ୟବସ୍ଥା ଆଜି କରାଯାଉଛି। ଗ୍ରାମାଞ୍ଚଳରେ ପରିବାର କଲ୍ୟାଣ କେନ୍ଦ୍ର ଖୋଲାଯାଇ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ନିଯୁକ୍ତି କରାଯାଇଛି। ଆମେ ଦୁଇ ଆମର ଦୁଇ ଏ ନୀତିକୁ ପରିବର୍ତ୍ତନ କରି ଆମେ ଦୁଇ ଆମର ଏକ ଏ ନୀତି ବିଷୟରେ ପ୍ରତ୍ୟେକ ବ୍ୟକ୍ତି ଦୃଢ଼ ପଦକ୍ଷେପ ନେବା ଆବଶ୍ୟକ, ଯଦ୍ୱାରା ସେମାନେ ସମାଜରେ ବହୁବିଧ ଉପକାର ପାଇପାରୁଛନ୍ତି। ଗୋଟିଏ ଦମ୍ପତି ଗୋଟିଏ ସନ୍ତାନରେ ସନ୍ତୁଷ୍ଟ ହେଲେ ଦେଶର ପ୍ରଗତି ସମ୍ଭବ। ସୁଖାର୍ଥୀ ସଂଯମୀ ଭବେ, ସୁଖ ଇଚ୍ଛା କରୁଥିବା ବ୍ୟକ୍ତି ମନ ଇନ୍ଦ୍ରିୟକୁ ସଂଯତ କରିବା ଆବଶ୍ୟକ। ଅବଶ୍ୟ ସ୍ୱଇଚ୍ଛାରେ ଇନ୍ଦ୍ରିୟ ସଂଯମ କରିବା କଷ୍ଟକର। ତଥାପି କୌନ୍ତେୟ ପୁରୁଷସ୍ୟ ବିପଶ୍ଚିତ ଇନ୍ଦ୍ରିୟାଣି ପ୍ରମାଥିନୀ ହରନ୍ତି ପ୍ରସଭଂ ମନ। ବିବେକୀ ବ୍ୟକ୍ତି ମୋକ୍ଷ ନିମନ୍ତେ ଚେଷ୍ଟା କରୁଥିଲେ ମଧ୍ୟ ବିଭ୍ରମକାରୀ ଇନ୍ଦ୍ରିୟମାନେ ବଳପୂର୍ବକ ଆପଣା ଆପଣା ବିଷୟ ଆଡ଼କୁ ଆକର୍ଷଣ କରିନିଅନ୍ତି। ଋଷିକ ଅର୍ଥ ଇନ୍ଦ୍ରିୟ, ଏହି ଇନ୍ଦ୍ରିୟମାନଙ୍କ ପ୍ରଭୁ ହେଲେ ଋଷିକେଶ, ତେଣୁ ତାଙ୍କଠାରେ ଶରଣାପନ୍ନ ହେଲେ ତରଣାଗତ ବତ୍ସଳ ପ୍ରଭୁ ସତ୍କର୍ମ ନିମନ୍ତେ ଆମକୁ ଶକ୍ତି ପ୍ରଦାନ କରିବେ। ଆପଣା କଲ କର୍ମମାନ ଆଗହୁ ହେବ ସାବଧାନ, ବୁଝିବି ଚାରି କର୍ମ କଲେ ପ୍ରମାଦ ନ ପଡ଼ି ଗଲେ। ବଜ୍ର ନିଘର୍ଷରେ ଅଛି ନିଜେ ସେ ନିଜର ବନ୍ଧୁ ଜିତେନ୍ଦ୍ରିୟ ଅଟେ ଯେଉଁ ଜନ, ନିଜେ ସେ ନିଜର ବୈରୀ ରିପୁଙ୍କୁ ଯେ ନକରେ ଦମନ। ଭାରତର ସଂସ୍କୃତି
परंपरा रक्षा करी शांतिर वातावरण मध्यरे छोट परिवार सुखी परिवार गठन करिबा निमन्ते प्रथमे भारतीय मानंकर दृढ़ पदक्षेप नेबा आवश्यक कारण सीमित परिवार सुखी परिवार भारत पई एक वरदान सदृश्य एहाद्वारा सामाजिक अस्थिरता अर्थनैतिक अनिश्चितता बेकार समस्या उत्कट खाद्याभाव दूर हो समाज और संस्कृति यथोचित उपकार साधित हो पार दिने ब्रिटिश शासन कबल आम देश को पराधीनतार

ଶୃଙ୍ଖଳରୁ ମୁକ୍ତି ଦେବା ନିମନ୍ତେ ଆମ ପୂର୍ବପୁରୁଷ କେତେ ତ୍ୟାଗ, କେତେ ଆତ୍ମବଳି, କେତେ କଷ୍ଟ ସ୍ୱୀକାର କରିଥିଲେ। ନିଜ ଦେଶ ନିଜ ଜାତି ପାଇଁ ଯେଉଁ ଦେଶର ସନ୍ତାନ ଅଥସ ବଦନରେ ନିଜ ଜୀବନକୁ ଉତ୍ସର୍ଗ କରିଦେଇଥିଲେ, ଆଜି ସେହି ଦେଶର ସନ୍ତାନ ନିଜ ଅସଂଯମତା ଦ୍ୱାରା ନିଜ ଦେଶ ଜାତିର ପ୍ରଗତି କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି କରୁଛନ୍ତି। ଏହା ହିଁ ଭାରତୀୟମାନଙ୍କ ପାଇଁ ଅତ୍ୟନ୍ତ ଲଜ୍ଜାର ବିଷୟ। ପ୍ରକୃତି କବି ଗଙ୍ଗାଧର ମେହେରଙ୍କ ଭାଷାରେ ମାତୃଭୂମି ମାତୃଭାଷାର ବଦନ ଦୀପ୍ତ କର ଦେଇ ଧନ ଧ୍ୟାନ ମନ, ଏହି ସୁମହାନ ତପଭୂମିର ପୂର୍ବ ଗୌରବ ପରମ୍ପରାର ପୁନଃ ପ୍ରତିଷ୍ଠା ନିମନ୍ତେ ଓ ଜନ୍ମଭୂମିର ବିଷାଦପୂର୍ଣ୍ଣ ବାତାବରଣକୁ ପରିବର୍ତ୍ତନ କରିବା ନିମନ୍ତେ ଅଭିଭାବକ, ଶିକ୍ଷକ, ରାଜନୀତିକ, ଗୁରୁଜନ ମଣ୍ଡଳୀ ଏପରିକି ପ୍ରତ୍ୟେକ ନାଗରିକମାନଙ୍କ ସାମୁହିକ ପ୍ରଚେଷ୍ଟା ରହିବା ଦରକାର। ନାରୀର ସଂଯମତା ଦିଗ୍ଦର୍ଶନରେ ଜନ୍ମ ନିୟନ୍ତ୍ରଣ ଯୋଜନା ସଫଳ ହୋଇପାରିବ। ପରିବାରରେ ପିତା ମୁଖ୍ୟ ହେଲେ ମଧ୍ୟ ମାତାଙ୍କ ପରାମର୍ଶରେ ସମସ୍ତ କାର୍ଯ୍ୟ କରିଥାନ୍ତି। ଜନସଂଖ୍ୟା ବୃଦ୍ଧିର କୁପ୍ରଭାବକୁ ଦୂରେଇ ଦେବାରେ ନାରୀର ଯଥେଷ୍ଟ ଭୂମିକା ରହିଛି। ସମାଜରେ ଉନ୍ନତି ନିମନ୍ତେ ସର୍ବଦା ନାରୀ ଶକ୍ତି ହିଁ ଚେଷ୍ଟା କରି ଆସିଛି। ଭାରତୀୟ ନାରୀର ନେତୃତ୍ୱ, ତ୍ୟାଗ, ସାହସ, ବୀରତ୍ୱର ଆଦର୍ଶ ସମଗ୍ର ବିଶ୍ୱରେ ବିରଳ। ମହୀୟସୀ ନାରୀ ଦେଶରେ ଯଶ ଗୌରବ ବର୍ଦ୍ଧନ କରିବା ସହ ବିଶ୍ୱ ଶାନ୍ତି ପାଇଁ କରିଥିବା ଉଦ୍ୟମ ବାସ୍ତବିକ ପ୍ରଶଂସନୀୟ। ସୃଷ୍ଟିକାରିଣୀ, ସନ୍ତାନ ବତ୍ସଳା, ମମତାମୟୀ ମା ସର୍ବଦା ସନ୍ତାନର ମଙ୍ଗଳ କାମନା ସହ ସମାଜର ମଙ୍ଗଳ କାମନା କରୁଥିବାରୁ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ମାଆର ସ୍ଥାନ ସର୍ବୋଚ୍ଚ। ମା'ମାନେ ଆଧ୍ୟାତ୍ମିକ କ୍ଷେତ୍ରରେ ସ୍ୱାମୀମାନଙ୍କୁ ପରିବର୍ତ୍ତନ କରିପାରିବେ, କାରଣ ପ୍ରଥମେ ପ୍ରକୃତି, ତାପରେ ପୁରୁଷ। ଚଣ୍ଡୀରେ ମହର୍ଷି ମେଧ ସୁରଥଙ୍କୁ କହିଛନ୍ତି, ସ୍ତ୍ରୀ ଓ ସମସ୍ତା ସକଳା ଜଗତ୍ସୁ। ନାରୀ ଜଗଦମ୍ନୀ ଜଗଦମ୍ବାଙ୍କର ଅଂଶ ସମ୍ଭୁତା, ଶକ୍ତି ସ୍ୱରୂପିଣୀ, ଆନନ୍ଦର ପ୍ରବାହ। ନାରୀ ଦୁର୍ବଳା ନୁହେଁ କି ଅବଳା ନୁହେଁ, ମହିଳା ଶବ୍ଦର ଅର୍ଥ ମହାନ ଶକ୍ତିର ଆଧାର। ତେଣୁ ରାଷ୍ଟ୍ରର ଏଭଳି ସଙ୍କଟମୟ ପରିସ୍ଥିତିରେ ଭାରତ ପ୍ରତି ଆନୁଗତ୍ୟ ପ୍ରକାଶ କରି ପ୍ରତ୍ୟେକ ମାତା ଛୋଟ ପରିବାର, ସୁଖୀ ପରିବାର ଗଠନ କରି ଦାମ୍ପତ୍ୟ ଜୀବନ, ପାରିବାରିକ ଜୀବନ, ସାମାଜିକ ଜୀବନକୁ ସୁଖମୟ କରିବା ସହ ରାଷ୍ଟ୍ରର ଉନ୍ନତି କରନ୍ତୁ।

0: ହଁ ଭଉଣୀ, କୁହାଯାଏ ଯେ ବୈକୁଣ୍ଠ ସମାନ ଆହା ଅଟେ ସେହି ଘର, ପରସ୍ପର ସ୍ନେହ ଯହିଁ ଥାଏ ନିରନ୍ତର। ଏହି ପରିବାର ମଧ୍ୟରେ ହସ ଖୁସି ସୁଖ ଦୁଃଖ ଲାଗି ରହିଛି, କିନ୍ତୁ ପରିବାର ପରିଚାଳନାର ମୁଖ୍ୟ ଭୂମିକା ଗ୍ରହଣ କରିଥାନ୍ତି ଆମର ମହିଳାମାନେ। ସେମାନଙ୍କ ମଧ୍ୟରୁ କେହି କେହି କର୍ମଜୀବୀ ତ ଆଉ କେହି ଗୃହିଣୀ ଭାବରେ ଭଳିକି ଭଳି ଖାଦ୍ୟ ପରଷି ଦିଅନ୍ତି ନିଜ ପରିବାର ପରିଜନମାନଙ୍କ ପାଇଁ। ତେବେ ଆଜି ଭେଟିବା ସେହିପରି ଜଣେ ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ଗୀତା ଦାସଙ୍କୁ। ସେ ପରିବାରକୁ କେତେ ସମୟ ଦିଅନ୍ତି ଆଉ ସମୟ ପାଇଲେ କ'ଣ କରନ୍ତି, ଆସନ୍ତୁ ତାଙ୍କଠାରୁ ଜାଣିବା। ଆପଣ ଏ ବ୍ୟସ୍ତବହୁଳ ଜୀବନ ମଧ୍ୟରୁ ସମୟ ବାହାର କରି ଅବସର ସମୟରେ କ'ଣ କରନ୍ତି ଆପଣ?
1: ଅବସର ସମୟରେ ମୁଁ କେବଳ ଗୀତ ଶୁଣେ, ବହୁତ ଗୀତ ଶୁଣେ, ଆଉ କେତେବେଳେ କେମିତି ଇଚ୍ଛା ହୁଏ କିଚେନକୁ ଟିକେ ଯାଏ, କ'ଣ ଇଚ୍ଛା ରୋଷେଇ କରିବା ପାଇଁ ଇଚ୍ଛା ହୁଏ। କ'ଣ ଭଲ ଭଲ ଡିସ୍ ଯଦି ମତେ ମନେ ପଡ଼େ ହଠାତ୍ ଯିବି, ମତେ ଗୋଟେ କ'ଣ ଇଚ୍ଛା ହେଲା ଟିକେ ସୋରିଷ ବେସର କରିବା ପାଇଁ, ମୋତେ ଭାରି ବେସର ଜିନିଷଟା ଭଲ ଲାଗେ।
0: ଆଚ୍ଛା,
1: ମୁଁ ତ ଭେଜିଟେରିଆନ୍, ଆଉ ନନ୍ ଭେଜିଟେରିଆନ୍ ଥିଲି, 8-9 ବର୍ଷ ହେଲା ମୁଁ ଭେଜିଟେରିଆନ୍ ଫୁଲ୍ ହେଇଯାଇଛି, ଖାଉନି। ତେଣୁ ଯେତେବେଳେ ମତେ ଇଚ୍ଛା ହବ ଟିକେ ଛତୁ ବେସର କରି ଖାଇବି, ବା କଖାରୁ ଫୁଲ ଭଜାଟା ମତେ ବହୁତ ଭଲ ଲାଗେ, ଏମିତି ଟିକେ ଟିକେ କରେ, କିନ୍ତୁ ବେଶୀ ସମୟ ମୁଁ ଯାଏନି, କାରଣ ପିଲା ଅଛନ୍ତି, ମୋ ଯା ବି ଅଛି।
0: ଆଜି ତାହେଲେ ଆମର ଶ୍ରୋତା ଭଉଣୀ ମାନଙ୍କୁ ଯୋଉ ଛତୁ ବେସର କେମିତି କରନ୍ତି ସେ ବିଷୟ ଟିକେ କୁହନ୍ତୁ।
1: ନିଶ୍ଚୟ କହିବି। ଛତୁ ଆପଣଙ୍କର ଯୋଉ ପାଳ ଛତୁକୁ ବର୍ତ୍ତମାନ ଭଲକିରି ମାନେ ବାଛିଦେବି, ହଳଦୀ ପାଣିରେ ପକେଇବେ, 2-3 ଥର ଧୋଇବେ, ତାପରେ ସମସ୍ତେ କଣ କରନ୍ତି ସେଟା ଆପଣ କରିପାରିବେ। 2ଟା ପ୍ରକାର ମୁଁ ଆପଣଙ୍କୁ ବତାଉଛି। ମୁଁ ଆକ୍ଚୁଆଲି ସେଟା ଭଲ କରିକି ଇଏ କଲା ପରେ ସୋରିଷ, ଜିରା, କଞ୍ଚା ଲଙ୍କା, ଗୋଟିଏ ଶୁଖିଲା ଲଙ୍କା ମୁଁ ବାଟିଦିଏ, ବାଟିକି ସେଥିରେ କଞ୍ଚା

0: ଛୋଟ କରି କାଟି ଦେଇକି ସୋରିଷ ତେଲ, ସୋରିଷ ମସଲା, କଞ୍ଚା ପିଆଜ, କଞ୍ଚା ଲଙ୍କା ଏକଦମ କାଟିକି ତାକୁ ଭଲକି ଚପଟିକିରି ବାଟି ବସା ଯୋଉଟା ଆପଣମାନେ କୁହନ୍ତି ସେଇଟା ମୁଁ ମାନେ ଚୁଲିରେ ଧିମରେ ଆକ୍ଚୁଆଲି ଧିମାରେ ବସେଇ ଦିଏ। ମାନେ ଗ୍ୟାସରେ ଆମେ ତ ଚୁଲି ବେଳେବେଳେ ଚୁଲି ଲଗେଇକିରି କାଠ ଚୁଲି ମଧ୍ୟ ଗୋଟେ ଗ୍ୟାସ ଉପରେ ରଖିଛୁ ଆମେ, କିନ୍ତୁ ସେଇଟା ମୁଁ ଗ୍ୟାସରେ ମାନେ ଇଏରେ ବସେଇ ଦିଏ। କିନ୍ତୁ ଯଦି କାହା କାହାକୁ ଭଲ ନ ଲାଗୁଥିବ କଞ୍ଚା, ଟିକେ ସେମାନେ ଭାଜି ପାରିବେ, ଟିକେ ଛତୁଟାକୁ ଭାଜିକି ଏଇ ପ୍ରୋସେସରେ ସୋରିଷ ବଟା ମାନେ ଜିରା, ସୋରିଷ, ରସୁଣ, ଶୁଖିଲା ଲଙ୍କା, କଞ୍ଚା ଲଙ୍କା, ବାକି ଧନିଆ ପତ୍ର ହେରିକା ସବୁ ପକେଇକି କଞ୍ଚା ଗୋଳେଇ ଦେବେ ସେଥିରେ। ସୋରିଷ ତେଲ ଟିକେ କଞ୍ଚା ପକେଇକି ଧିମାରେ ବସେଇ ଦେବେ, କଞ୍ଚା ପିଆଜ ସରୁ ସରୁ ସରୁ କାଟିକିରି, ତା ଟେଷ୍ଟ ଗୋଟେ ନିଆରା ପୁରା। ପଖାଳରେ ଖାଆନ୍ତୁ, ଗରମରେ ଖାଆନ୍ତୁ, ରୁଟିରେ ଖାଆନ୍ତୁ, ବଢିଆ ଲାଗିବ।
1: ତେବେ ଆପଣ ନିଜକୁ ଫିଟ୍ ରଖିବା ପାଇଁ କଣ କରନ୍ତି?
0: ଶୁଣନ୍ତୁ, ସବୁବେଳେ ଖୁସି ରଖିବା ପାଇଁ ନିଜକୁ ପଜିଟିଭ ମାଇଣ୍ଡ ଆଣିବାକୁ ପଡେ। ଦୁଃଖ ସୁଖ ଜୀବନରେ ସବୁବେଳେ ଲାଗି ରହିଛି। ମୋ ଜୀବନରେ କଣ କିଛି ଦୁଃଖ ନାହିଁ, ମୋ ଜୀବନରେ ବହୁତ ଦୁଃଖ ଅଛି। ଦୁଃଖ କଣ, ମୋ ହଜବେଣ୍ଡଙ୍କ ଦେହ ଯେତେବେଳେ ଖରାପ ହୁଏ, ମାନେ ମୋ ଡାଇବେଟିସ ପେସେଣ୍ଟ ଦୁଇଥର ପଡିଗଲେଣି, କୋମାରେ ରହିଥିଲେ, ଭେଣ୍ଟିଲେଟରରେ 12-22 ଦିନ ରହିଥିଲେ, ସେତେବେଳେ ମଧ୍ୟ ମୋତେ ଦୁଃଖ। କିନ୍ତୁ ମୁଁ ଭଗବାନଙ୍କୁ ଏତେ ବିଶ୍ୱାସ କରେ, ଭଗବାନଙ୍କ ଉପରେ ସବୁ ଛାଡ଼ିଦେ। ଯେତେବେଳେ ଡକ୍ଟର ଡାକିକିରି କହିଲେ ସାଇନ କରନ୍ତୁ 24 ଘଣ୍ଟା ଭିତରେ କିଛି ବି ହେଇଯାଇପାରେ, ସେତେବେଳେ ମୋ ଛୁଆମାନେ ପଳେଇ ଆସିଥିଲେ। ଆକ୍ଚୁଆଲି ମୁଁ କହିଲେ ବି ମୋ ଆଖିରୁ ଲୁହ ଆସିଯାଉଛି। ତେଣୁ 72 ଘଣ୍ଟା ପରେ କଟିଲା, ମୋତେ ଡକ୍ଟର ଆସି କହିଲେ ଟିକେ ଷ୍ଟେବୁଲ ଅଛନ୍ତି କିନ୍ତୁ 100% ଭେଣ୍ଟିଲେଟରରେ ଅଛନ୍ତି। ତଥାପି ମୁଁ ସେମିତି ସ୍ଥିର ହୋଇକି ବସିଥିଲି। ଛୁଆମାନେ ସମସ୍ତେ ବାହାରେ, ଗୋଟେ ଝିଅ ମୋର ଲଣ୍ଡନରେ, ଗୋଟେ ଝିଅ ବାହାରିନରେ, ଗୋଟେ ଝିଅ ପୁନେରେ, ପୁତୁରା ପୁଅ ସିଏ ମୋ ପାଖରେ ବଢ଼ିଛି, ସିଏ ହାଇଦ୍ରାବାଦରେ, ସମସ୍ତେ ଗୋଟେ ଦିନରେ ଆସି ପହଞ୍ଚି ଯାଇଥିଲେ। ମୁଁ ବୁଝିପାରିନଥିଲି କ'ଣ ଜିନିଷ, ତେଣୁ କହିବାର ଉଦ୍ଦେଶ୍ୟ ଏଇ ଜିନିଷଟା କାହିଁ କହିଲି, ମାନେ ସେତେବେଳେ ମୋତେ ଦୁଃଖ ଥିଲା କିନ୍ତୁ ମୁଁ ବସିଥିଲି। ଯେତେବେଳେ ଲୋକ ଆସି ମୋତେ ପଚାରୁଥିଲେ ତାଙ୍କୁ ବି ଉତ୍ତର ଦେଉଥିଲି। ତେଣୁ ମୋର ବିଶ୍ୱାସ ଭଗବାନଙ୍କ ଉପରେ ଏତେ ଥିଲା, ମୋର ଅଛି ସବୁବେଳେ ମନଟାକୁ ଖୁସି କରିବାକୁ ଚେଷ୍ଟା କରେ, ଭୁଲିବା ପାଇଁ ବି ଚେଷ୍ଟା କରେ। ମୁଁ ଗୀତ ଶୁଣେ, କେତେବେଳେ ସ୍ୟାଡ୍ ସଙ୍ଗ ଶୁଣିବି, କେତେବେଳେ ମାନେ ଚାଲୁ ଗୀତ ଶୁଣିବି, ଏମିତି ଶୁଣିକି ମନକୁ ବୁଝେଇବାକୁ ନିହାତି ଚେଷ୍ଟା କରେ।

ଆଜି ଜାଣି ରଖନ୍ତୁ ମୁଗ ପୁର ଦିଆ ମଣ୍ଡା କେମିତି ପ୍ରସ୍ତୁତ କରିବେ। ଏଥିପାଇଁ ଆବଶ୍ୟକୀୟ ସାମଗ୍ରୀ ହେଲା ଅରୁଆ ଚାଉଳ 500 ଗ୍ରାମ, ଗୋଟା ମୁଗ 250 ଗ୍ରାମ, ନଡ଼ିଆ ଗୋଟିଏ, ଗୁଡ଼ 100 ଗ୍ରାମ, ଗୁଜୁରାତି 4ଟା, ଗୋଲମରିଚ 10ଟି। ପ୍ରଥମେ ଗୋଟା ମୁଗକୁ କିଛି ସମୟ ଭିଜାଇ ତାପରେ ଭଲ ଭାବରେ ଧୋଇ ଦିଅନ୍ତୁ ଏବଂ ସିଝେଇ ନିଅନ୍ତୁ। ନଡ଼ିଆକୁ କୋରି ରଖନ୍ତୁ। ଗୁଡ଼, ନଡ଼ିଆ କୋରା, ଗୋଟା ମୁଗ ସିଝାକୁ ଭାଜନ୍ତୁ। ଭାଜିଲା ବେଳେ ଗୁଜୁରାତି ଏବଂ ଗୋଲମରିଚ ଗୁଣ୍ଡ ମିଶାଇ ଭାଜନ୍ତୁ। ତାପରେ ଅରୁଆ ଚାଉଳକୁ ଗୁଣ୍ଡ କରି ନିଅନ୍ତୁ। ପାଣି ବସାଇ ଖଳି ପ୍ରସ୍ତୁତ କରନ୍ତୁ। ଏହି ଖଳିକୁ ଭଲ ଭାବରେ ଚକଟି ପୁର ଦେଇ ମଣ୍ଡା ପିଠା ଗଢ଼ନ୍ତୁ। ତାପରେ ଆପଣମାନେ ଇଟିଲି ଛାଞ୍ଚରେ ଏହାକୁ ସିଝାନ୍ତୁ। ଇଏ ଆପଣଙ୍କର ପ୍ରସ୍ତୁତ ହୋଇଯିବ ମୁଗ ପୁର ମଣ୍ଡା। ତେବେ ଆପଣମାନଙ୍କୁ କେମିତି ଲାଗିଲା ମତାମତ ଦେଇ ଚିଠିଟି ନିଶ୍ଚୟ ଲେଖିବେ। ଆମକୁ ଚିଠି ଲେଖିବାର ଠିକଣା ହେଲା ନାରୀମହଲ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ। ପିନ୍କୋଡ଼ ହେଲା 753001। ଆଜିର କାର୍ଯ୍ୟକ୍ରମରୁ ସୁପର୍ଣ୍ଣା ଦତ୍ତଙ୍କୁ ଏଇଠୁ ବିଦାୟ ଦିଅନ୍ତୁ। ନମସ୍କାର।

0: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଦିନ ଗୋଟାଏ ବାଜି ପଚାଶ ମିନିଟ୍ ହେବାକୁ ଯାଉଛି। ପ୍ରଥମେ ଓଡ଼ିଆରେ ଏବଂ ପରେ ପରେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ତେବେ ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଆମ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ପଶ୍ଚିମବଙ୍ଗ, ଆସାମ ଏବଂ ପୁଡୁଚେରୀରେ ବିଜେପିର ବିଜୟ, ତୁଷ୍ଟିକରଣ ଏବଂ ଅନୁପ୍ରବେଶକାରୀଙ୍କୁ ଆଶ୍ରୟ ଦେଇଥିବା ଲୋକଙ୍କ ବିରୁଦ୍ଧରେ ଜବାବ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ନେଇ ଚଳିତ ମାସ 8 ତାରିଖରୁ ବିଦେଶ ଗସ୍ତରେ ଯିବେ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ। ଦେଶରେ ଦୃଢ଼ ଗବେଷଣା ଓ ନବସୃଜନ ଇକୋସିଷ୍ଟମ ସ୍ଥାପନ କରିବା ଦିଗରେ ସରକାର ପ୍ରତିଶ୍ରତିବଦ୍ଧ କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ପଶ୍ଚିମ ଏସିଆରେ ସୃଷ୍ଟ ପରିସ୍ଥିତି ଲାଗି ରହିଲେ ବିଶ୍ୱ ଅର୍ଥନୈତିକ ଅବସ୍ଥା ଜଟିଳ ହେବା ନେଇ ଆନ୍ତର୍ଜାତିକ ମୁଦ୍ରାପାଣ୍ଠିର ଅନୁମାନ ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ହେବ ମ୍ୟାଚ୍। ବରିଷ୍ଠ ବିଜେପି ନେତା ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପଶ୍ଚିମବଙ୍ଗ, ଆସାମ ଏବଂ ପୁଡୁଚେରୀରେ ଦଳର ବିଜୟକୁ ପ୍ରଶଂସା କରିଛନ୍ତି। ବଙ୍ଗଳାର ବିଜୟକୁ ପ୍ରଶଂସା କରି ଶ୍ରୀ ଶାହା କହିଛନ୍ତି, ଭୟ, ତୁଷ୍ଟିକରଣ ଏବଂ ଅନୁପ୍ରବେଶକାରୀଙ୍କୁ ଆଶ୍ରୟ ଦେଇଥିବା ଲୋକଙ୍କ ବିରୁଦ୍ଧରେ ଏହା ନାଗରିକଙ୍କ ଜବାବ। ଐତିହାସିକ ହ୍ୟାଟ୍ରିକ୍ ଜନାଦେଶ ପାଇଁ ମଧ୍ୟ ଶ୍ରୀ ଶାହା ଆସାମର ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏକ ସୁରକ୍ଷିତ, ଶାନ୍ତିପୂର୍ଣ୍ଣ ଏବଂ ପ୍ରଗତିଶୀଳ ରାଜ୍ୟ ଗଠନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 10 ବର୍ଷ ଧରି ଏନ୍ଡିଏ ସରକାରଙ୍କ ଅକ୍ଲାନ୍ତ ଉଦ୍ୟମକୁ ଏହି ବିଜୟ ଦୃଢ଼ ସମର୍ଥନ ବୋଲି ସେ କହିଛନ୍ତି। ସାମାଜିକ ଗଣମାଧ୍ୟମରେ ଶ୍ରୀ ଶାହା କହିଛନ୍ତି, ଅସୀମ ସ୍ନେହ ଏବଂ ସହଯୋଗ ଲୋକଙ୍କୁ ଆହୁରି ଉନ୍ନତ ସେବା ପ୍ରଦାନ କରିବା ଏବଂ ସେମାନଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବା ପାଇଁ ଏହା ସଂକଳ୍ପକୁ ମଜବୁତ କରିଛି। ସେହିପରି କେନ୍ଦ୍ରଶାସିତ ଅଞ୍ଚଳରେ କ୍ରମାଗତ ଦ୍ୱିତୀୟ ନିର୍ବାଚନ ପାଇଁ ପୁଡୁଚେରୀର ନାଗରିକଙ୍କୁ କୃତଜ୍ଞତା ପ୍ରକାଶ କରି ଶ୍ରୀ ଶାହା କହିଛନ୍ତି, ଏହି ଜନାଦେଶ ଶ୍ରୀ ମୋଦି ଏବଂ ମୁଖ୍ୟମନ୍ତ୍ରୀ ଏନ୍ ରଙ୍ଗାସ୍ୱାମୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ପ୍ରଦର୍ଶିତ ହୋଇଥିବା ରାଜନୀତିର ବିଜୟ। ଦକ୍ଷିଣ ରାଜ୍ୟରେ ଏନ୍ଡିଏକୁ ଅଧିକ ଭୋଟ୍ ଭାଗ ପ୍ରଦାନ କରିଥିବାରୁ କେରଳର ଜନସାଧାରଣଙ୍କ ପ୍ରତି କୃତଜ୍ଞତା ବ୍ୟକ୍ତ କରି ଶ୍ରୀ ଶାହା କହିଛନ୍ତି, ମୋଦି ସରକାର ବିକଶିତ କେରଳ ପାଇଁ ପ୍ରତିଶ୍ରତିବଦ୍ଧ ଏବଂ ଏ ଦିଗରେ ମଧ୍ୟ କାର୍ଯ୍ୟ ଜାରି ରଖିବେ। ସେହିପରି ତାମିଲନାଡୁର ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇବା ସହ କେନ୍ଦ୍ରର ଏନ୍ଡିଏ ସରକାର ତାମିଲନାଡୁର ବିକାଶ ପାଇଁ ପ୍ରତିଶ୍ରତିବଦ୍ଧ ଏବଂ ତାମିଲ ସଂସ୍କୃତି ଓ ଗୌରବକୁ ସୁଦୃଢ଼ ଦିଗରେ କାର୍ଯ୍ୟ କରିବା ଜାରି ରଖିବ ବୋଲି ଶ୍ରୀ ଶାହା କହିଛନ୍ତି। ତାମିଲନାଡୁ ବିଧାନସଭା ନିର୍ବାଚନରେ ଏକକ ସଂଖ୍ୟାଗରିଷ୍ଠ ଦଳ ଭାବରେ ଟିଭିକେ ଉଭା ହେବା ପରେ ସରକାର ଗଠନ ଲାଗି ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି। ଦଳର ନେତା ଜୋସେଫ୍ ବିଜୟ ଆଜି ଦ୍ରାବିଡ଼ ରାଜନୀତିର ପ୍ରତିଷ୍ଠାତା ସିଏନ୍ ଆନ୍ନାଦୁରାଇଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଅନ୍ୟପକ୍ଷରେ ନବନିର୍ବାଚିତ ଟିଭିକେ ବିଧାୟକମାନେ ଚେନ୍ନାଇଠାରେ ଏକ ବୈଠକରେ ଏକତ୍ରିତ ହୋଇ ଅଭିନେତାରୁ ରାଜନେତା ପାଲଟିଥିବା ଜୋସେଫ୍ ବିଜୟଙ୍କୁ ଦଳର ନେତା ନିର୍ବାଚିତ କରିଛନ୍ତି। ଦଳ ପକ୍ଷରୁ ରାଜ୍ୟପାଳଙ୍କୁ ସାକ୍ଷାତ କରି ସରକାର ଗଠନ ଲାଗି ଦାବି ଉପସ୍ଥାପନ କରାଯିବ ବୋଲି ଜଣାପଡ଼ିଛି। କେନ୍ଦ୍ର ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଗାରିଟା ଚଳିତ ମାସ 8 ତାରିଖରୁ 15 ତାରିଖ ପର୍ଯ୍ୟନ୍ତ କୋଷ୍ଟାରିକା, ହୋଣ୍ଡୁରାସ୍, ବେଲିଜ୍ ଏବଂ ଡୋମିନିକା ଗସ୍ତ କରିବେ। ଶୁକ୍ରବାର ଦିନ କୋଷ୍ଟାରିକାରେ ଶ୍ରୀ ମାର୍ଗାରିଟା ଏକ ଉଦ୍ଘାଟନୀ ସମାରୋହରେ ଯୋଗଦେବେ।

ଆମେରିକା ସରକାରଙ୍କ ଉଚ୍ଚପଦସ୍ଥ ଅଧିକାରୀମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଶ୍ରୀ ମାର୍ଗାରିଟା ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ନିମନ୍ତେ ସ୍ୱାର୍ଥଜଡ଼ିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ। ହୋଣ୍ଡୁରାସ୍ ଶ୍ରୀ ମାର୍ଗାରିଟା ସେଠାକାର ବିଦେଶ ମନ୍ତ୍ରୀଙ୍କ ସମେତ ଅନ୍ୟାନ୍ୟ ଉଚ୍ଚପଦସ୍ଥ ଅଧିକାରୀଙ୍କ ସହ ଦ୍ୱିପାକ୍ଷିକ ସମ୍ପର୍କର ଅଗ୍ରଗତି ନେଇ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି। ବେଲିଜ୍ରେ ସେ ସେଠାକାର ସରକାରଙ୍କ ପ୍ରତିନିଧିମାନଙ୍କ ସହ ଭାରତର ବିକାଶ ଢାଞ୍ଚା ଓ ପଦକ୍ଷେପ ସମ୍ପର୍କରେ

କାର୍ଯ୍ୟକ୍ରମ ରହିଛି। ବେଲିଜ୍ରେ ସେ ସେଠାକାର ସରକାରଙ୍କ ପ୍ରତିନିଧିମାନଙ୍କ ସହ ଭାରତର ବିକାଶ ଢାଞ୍ଚା ଓ ପଦକ୍ଷେପ ସମ୍ପର୍କରେ ଭାବ ବିନିମୟ କରିବେ। ଗସ୍ତର ଶେଷ ପର୍ଯ୍ୟାୟରେ ଶ୍ରୀ ଡୋମିନିକା ଗସ୍ତ କରି ସେଠାକାର ନେତୃତ୍ୱଙ୍କ ସହ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ନେଇ ଆଲୋଚନା କରିବେ। ଶ୍ରୀ ମାର୍ଗାରିଟା ଭାରତ ସହାୟତାରେ ସେଠାରେ ନିର୍ମାଣାଧୀନ ପ୍ରକଳ୍ପଗୁଡ଼ିକ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ବୈଦେଶିକ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଶ୍ରୀ ମାର୍ଗାରିଟା ଭାରତୀୟ ମୂଳ ଅଧିବାସୀଙ୍କ ସହ ଆଲୋଚନା କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁଏଇରେ ସଂଗଠିତ ଆକ୍ରମଣରେ ଆହତ ହୋଇଥିବା ତିନିଜଣ ଭାରତୀୟଙ୍କ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ସାଧାରଣ ଲୋକ ଓ ଭିତ୍ତିଭୂମି ଉପରେ ଏଭଳି ଆକ୍ରମଣ ଗ୍ରହଣୀୟ ନୁହେଁ। ସେ କହିଛନ୍ତି, ଏଭଳି ସମୟରେ ଭାରତ ୟୁଏଇ ସହିତ ରହିଛି ଏବଂ ଆଲୋଚନା ଓ କୂଟନୀତି ମାଧ୍ୟମରେ ସମାଧାନର ବାଟ ବାହାର କରିବା ଲାଗି ସମର୍ଥନ କରୁଛି। ହର୍ମୁଜ୍ ପ୍ରଣାଳୀ ଦେଇ ଜାହାଜଗୁଡ଼ିକର ସୁରକ୍ଷିତ ଯାତ୍ରା ଓ ଆଞ୍ଚଳିକ ଶାନ୍ତି ସ୍ଥାପନ ଉପରେ ଶ୍ରୀ ମୋଦି ଗୁରୁତ୍ୱାରୋପ କରିଛନ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, କେନ୍ଦ୍ର ସରକାର ଦେଶରେ ଏକ ଦୃଢ଼ ଗବେଷଣା ଓ ନବସୃଜନ ଇକୋସିଷ୍ଟମ୍ ସ୍ଥାପନ କରିବା ଦିଗରେ ପ୍ରତିବଦ୍ଧ। ଆଜି ନୂଆଦିଲ୍ଲୀରେ ଆଇଆଇଟି ମାଡ୍ରାସ୍ ଟେକ୍ ସମ୍ମିଳନୀକୁ ଉଦ୍ବୋଧନ ଦେବା ଅବସରରେ ମନ୍ତ୍ରୀ ଶ୍ରୀ ପ୍ରଧାନ ଭାରତର ଗବେଷଣା ଇକୋସିଷ୍ଟମ୍ କ୍ଷେତ୍ରରେ ପରିବର୍ତ୍ତନ ଜରୁରୀ ବୋଲି କହିଛନ୍ତି। ସେ କହିଛନ୍ତି, ଗବେଷଣା କାର୍ଯ୍ୟ କେବଳ ପିଏଚ୍ଡି ଥେସିସ୍ କିମ୍ବା ପ୍ରକାଶନ ମଧ୍ୟରେ ସୀମିତ ନ ରହି ସମାଜ ପାଇଁ ଯେଭଳି ଲାଭଦାୟକ ହୋଇପାରିବ ସେଥିପାଇଁ ନବସୃଜନ ଉପରେ ଅଧିକ କେନ୍ଦ୍ରୀଭୂତ କରିବାର ଆବଶ୍ୟକତା ରହିଛି। ସେ କହିଛନ୍ତି, କେନ୍ଦ୍ର ସରକାର ଶିଳ୍ପ, ଷ୍ଟାର୍ଟଅପ୍ ଏବଂ ଶିକ୍ଷଣ ପ୍ରତିଷ୍ଠାନଗୁଡ଼ିକରେ ଗବେଷଣା ଓ ବିକାଶ କାର୍ଯ୍ୟକୁ ସମର୍ଥନ କରିବା ଲାଗି 1,00,000 କୋଟି ଟଙ୍କା ପ୍ରଦାନ କରାଯାଇଛି। ମନ୍ତ୍ରୀ କହିଛନ୍ତି, ଗତ କିଛି ବର୍ଷ ମଧ୍ୟରେ ଦେଶରେ ନବସୃଜନର ବିକାଶ ଫଳରେ ଷ୍ଟାର୍ଟଅପ୍ ସଂଖ୍ୟା 2,50,000ରେ ପହଞ୍ଚିଛି। ଅନେକଗୁଡ଼ିଏ ସଫଳ ଷ୍ଟାର୍ଟଅପ୍ ଏବଂ ୟୁନିକର୍ଣ୍ଣଗୁଡ଼ିକ ଦେଶର ଶିକ୍ଷାନୁଷ୍ଠାନରୁ ହିଁ ବିକାଶ ଲାଭ କରିଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ବିଶ୍ୱ ନବସୃଜନ ସୂଚକାଙ୍କରେ ଭାରତ 81ରୁ 38ତମ ସ୍ଥାନକୁ ଉନ୍ନୀତ ହୋଇଥିବା ନେଇ ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି। ପଶ୍ଚିମ ଏସିଆରେ ସୃଷ୍ଟ ପରିସ୍ଥିତି ଯଦି 2027 ପର୍ଯ୍ୟନ୍ତ ବଳବତ୍ତର ରହେ ତେବେ ବିଶ୍ୱ ଅର୍ଥନୈତିକ ଅବସ୍ଥା ଜଟିଳ ହେବ ବୋଲି ଆନ୍ତର୍ଜାତିକ ମୁଦ୍ରାପାଣ୍ଠି କହିଛି। ଆଇଏମ୍ଏଫ୍ କହିଛି, 2027 ପର୍ଯ୍ୟନ୍ତ ପଶ୍ଚିମ ଏସିଆରେ ଦେଖାଦେଇଥିବା ପରିସ୍ଥିତି ଜାରି ରହିଲେ ବିଶ୍ୱବ୍ୟାପୀ ତୈଳଦର ବ୍ୟାରେଲ୍ ପିଛା $125 ବୃଦ୍ଧି ପାଇବ, ଯାହାଫଳରେ ବିଶ୍ୱର ଅନେକଗୁଡ଼ିଏ ଦେଶ ଆର୍ଥିକ ମନ୍ଦାବସ୍ଥାର ଶିକାର ହେବେ। ଆଇଏମ୍ଏଫ୍ର ପରିଚାଳନା ନିର୍ଦ୍ଦେଶକ କ୍ରିଷ୍ଟାଲିନା ଜର୍ଜିଏଭା କହିଛନ୍ତି, ବର୍ତ୍ତମାନର ପରିସ୍ଥିତିରେ ତୈଳ ଦର ବ୍ୟାରେଲ୍ ପିଛା $100 ପହଞ୍ଚିଥିବାବେଳେ ମୁଦ୍ରାସ୍କୀତି ଆରମ୍ଭ ହୋଇଛି। ଏଭଳି ପରିସ୍ଥିତିରେ ବିଶ୍ୱର ଅଭିବୃଦ୍ଧି ହାର ଚଳିତ ବର୍ଷ 2.5% ହ୍ରାସ ପାଇବ ଓ ମୁଦ୍ରାସ୍କୀତି 5.4% ବୃଦ୍ଧି ପାଇବ। ବିଜେପି ସାଂସଦ ରାଘବ ଚଡ୍ଡା, ଅଶୋକ ମିତଲ, ସନ୍ଦୀପ ପାଠକ ଏବଂ ରାଜେନ୍ଦ୍ର ଗୁପ୍ତା ଆଜି ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିଛନ୍ତି। ପଞ୍ଜାବରେ ଆପ୍ ନେତୃତ୍ୱାଧୀନ ସରକାର କ୍ଷମତାର ଅପବ୍ୟବହାର କରୁଥିବା ନେଇ ସାଂସଦମାନେ ରାଷ୍ଟ୍ରପତିଙ୍କ ନିକଟରେ ଅଭିଯୋଗ କରିଛନ୍ତି। ବୈଠକ ପରେ ଗଣମାଧ୍ୟମ ସହ କଥାବାର୍ତ୍ତା କରି ସାଂସଦ ଶ୍ରୀ ଚଡ୍ଡା କହିଛନ୍ତି, ଯେଉଁ ସାଂସଦମାନେ ଆପ୍ ଦଳ ପରିତ୍ୟାଗ କରି ବିଜେପିରେ ଯୋଗ ଦେଇଛନ୍ତି ସେମାନଙ୍କ ବିରୋଧରେ ପଞ୍ଜାବ ସରକାର କ୍ଷମତାର ଅପବ୍ୟବହାର କରୁଛନ୍ତି। ଭିଏତନାମ ରାଷ୍ଟ୍ରପତି ଟୋ ଲାମ୍ ତିନିଦିନିଆ ଭାରତ ଗସ୍ତରେ ଆସି ଆଜି ବିହାରର ବୋଧଗୟାରେ ପହଞ୍ଚିଛନ୍ତି। ବିହାର ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଭିଏତନାମ ରାଷ୍ଟ୍ରପତିଙ୍କୁ ବିମାନବନ୍ଦରରେ ସ୍ୱାଗତ କରିଥିଲେ। ଗସ୍ତକାଳରେ ରାଷ୍ଟ୍ରପତି ଟୋ ଲାମ୍ ୟୁନେସ୍କୋ ବିଶ୍ୱ ଐତିହ୍ୟସ୍ଥଳୀ ମୋହବଦୀ ମନ୍ଦିରରେ ପ୍ରାର୍ଥନା କରିବେ। ଭିଏତନାମ ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଉଭୟ ବୋଧଗୟା ଏବଂ ଗୟାଜୀଠାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଆସନ୍ତାକାଲି ରାଷ୍ଟ୍ରପତି ପ୍ରାଙ୍ଗଣରେ ଟୋ ଲାମ୍ଙ୍କୁ ରାଜକୀୟ ସ୍ୱାଗତ କରାଯିବ। ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତି ଟୋ ଲାମ୍ଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗରେ ଆଲୋଚନା କରିବେ। ଆସନ୍ତାକାଲି ସନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ମଧ୍ୟ ଟୋ ଲାମ୍ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ଜାମାଇକାର କିଙ୍ଗଷ୍ଟନ୍ଠାରେ ୟୁନିଭର୍ସିଟି ଅଫ୍ ଦ ୱେଷ୍ଟଇଣ୍ଡିଜ୍ରେ ଉଦ୍ବୋଧନ ଦେଇଛନ୍ତି। ପରିବର୍ତ୍ତିତ ସମୟର ବିଶ୍ୱ ଏବଂ ଭାରତର ଭୂମିକା ଶୀର୍ଷକ ବିଷୟବସ୍ତୁ ଉପରେ ଡକ୍ଟର ଜୟଶଙ୍କର ଉଦ୍ବୋଧନ ଦେଇ ଗ୍ଲୋବାଲ୍ ସାଉଥ୍ରେ ଦେଖାଦେଇଥିବା ବିଭିନ୍ନ ସମସ୍ୟା ସମେତ ବହୁପକ୍ଷୀୟ ମତବାଦ ଉପରେ ସାରଗର୍ଭକ ଆଲୋଚନା କରିଥିବା ଜଣାପଡ଼ିଛି। ଯୁଦ୍ଧବିରତି ଉଲ୍ଲଂଘନ କରି ହର୍ମୁଜ୍ ପ୍ରଣାଳୀ ଉପରେ ଅଧିକାର ସାବ୍ୟସ୍ତ ଲାଗି ଉଭୟ ଆମେରିକା ଓ ଇରାନ୍ ମଧ୍ୟରେ ପୁଣି ଆକ୍ରମଣ ପ୍ରତିଆକ୍ରମଣ ଆରମ୍ଭ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ହର୍ମୁଜ୍ ପ୍ରଣାଳୀରେ ଅଟକି ରହିଥିବା ବିଭିନ୍ନ ଦେଶର ଜାହାଜଗୁଡ଼ିକର ସୁରକ୍ଷିତ ଯାତ୍ରା ନେଇ ପ୍ରୋଜେକ୍ଟ ଫ୍ରିଡମ୍ ବିଷୟ ଘୋଷଣା କରିବା ପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଜରିଆରେ ଆକ୍ରମଣ ଆରମ୍ଭ ହୋଇଛି। ଜନଗଣନାର ପ୍ରଥମ ପର୍ଯ୍ୟାୟ ପାଇଁ ଜାମ୍ମୁ କାଶ୍ମୀରର ଲୋକମାନେ ଆସନ୍ତା 17 ତାରିଖ

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ଓଡ଼ିଶାର ତୃତୀୟ ରେଳ ଡିଭିଜନ ଭାବେ ରାୟଗଡ଼ା ଡିଭିଜନ ଜୁନ୍ ପହିଲାରୁ ହେବ କାର୍ଯ୍ୟକ୍ଷମ। ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ଏବଂ ପୁଞ୍ଜିନିବେଶ ଆକୃଷ୍ଟ କରିବା ନେଇ ଗୁଜରାଟ ଗସ୍ତରେ ମୁଖ୍ୟମନ୍ତ୍ରୀ। ଦେଶରେ ଗବେଷଣା ଓ ନବସୃଜନ ପରିବେଶ ସୃଷ୍ଟି କରିବା ଦିଗରେ ସରକାର ପ୍ରତିଶ୍ରତିବଦ୍ଧ କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଏବଂ ମହାନ ବିପ୍ଳବୀ ଧରଣୀଧର ନାୟକଙ୍କର 162ତମ ଜୟନ୍ତୀ ଅବସରରେ ରାଜ୍ୟବାସୀ ଦେଉଛନ୍ତି ଶ୍ରଦ୍ଧାଞ୍ଜଳି। ରାୟଗଡ଼ା ରେଳ ଡିଭିଜନ ଆସନ୍ତା ଜୁନ୍ ମାସ ପହିଲାରୁ କାର୍ଯ୍ୟକ୍ଷମ ହେବ ବୋଲି ରେଳ ବିଭାଗ ପକ୍ଷରୁ କୁହାଯାଇଛି। ପୂର୍ବତଟ ରେଳ ଅଧୀନରେ ରାୟଗଡ଼ା ତୃତୀୟ ରେଳ ଡିଭିଜନ ଭାବେ କାମ କରିବ। ପୂର୍ବତଟ ରେଳବାଇ ଅଧୀନରେ ପୂର୍ବରୁ ଖୋର୍ଦ୍ଧା ଏବଂ ସମ୍ଭଲପୁର ରେଳ ଡିଭିଜନ ଥିଲା। ରାୟଗଡ଼ା ଡିଭିଜନ ଅଧୀନରେ 696 କିଲୋମିଟର ରେଳପଥ ରହିବ। ୱାଲ୍ଟିୟର ଡିଭିଜନର କିଛି ଷ୍ଟେସନ ରାୟଗଡ଼ା ଡିଭିଜନରେ ଅନ୍ତର୍ଭୁକ୍ତ କରାଯାଇଛି। ନୂଆ ରାୟଗଡ଼ା ରେଳମଣ୍ଡଳ ଅଧୀନରେ କୋରାପୁଟ, ସିଙ୍ଗାପୁର ରୋଡ, କିରୁନ୍ଦୁର, ଗୁଣୁପୁର, ପାରଳା ସମେତ ଦକ୍ଷିଣ ଓଡ଼ିଶାର ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନକୁ ସାମିଲ କରାଯାଇଛି। ଏହାବ୍ୟତୀତ ଇଚ୍ଛାପୁର, ପଲାସାକୁ ପୂର୍ବତଟ ରେଳବାଇ ଅଧୀନରୁ ବାହାର କରାଯାଇ ବିଶାଖାପାଟଣା ରେଳ ଡିଭିଜନରେ ସାମିଲ କରାଯାଇଥିବା ନେଇ ବିଜ୍ଞପ୍ତିରେ କୁହାଯାଇଛି। ରାୟଗଡ଼ା ନୂଆ ରେଳ ଡିଭିଜନ ଭିଭିଭୂମି ବିକାଶ ପାଇଁ ସରକାର ପ୍ରାୟ 110 କୋଟି ଟଙ୍କା ଖର୍ଚ୍ଚ କରିବେ। ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି, ପଶ୍ଚିମବଙ୍ଗ, ଆସାମ ଏବଂ ପୁଡୁଚେରୀରେ ଦଳର ବିଜୟ ତୁଷ୍ଟିକରଣ ଏବଂ ଅନୁପ୍ରବେଶକାରୀଙ୍କୁ ଆଶ୍ରୟ ଦେଇଥିବା ଲୋକଙ୍କ ବିରୁଦ୍ଧରେ ନାଗରିକଙ୍କ ଜବାବ। ଏକ ସୁରକ୍ଷିତ, ଶାନ୍ତିପୂର୍ଣ୍ଣ ଏବଂ ପ୍ରଗତିଶୀଳ ରାଜ୍ୟ ଗଠନ ପାଇଁ

ଥିବା ଐତିହାସିକ ଜନାଦେଶ ଲାଗି ଶ୍ରୀ ଶାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଶ୍ରୀ ଶାହା କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଗତ 10 ବର୍ଷ ଧରି ଏନ୍ଡିଏ ସରକାରଙ୍କ ଅକ୍ଲାମ ଉଦ୍ୟମକୁ ଏହି ବିଜୟ ଦୃଢ଼ ସମର୍ଥନ କରୁଛି। ସାମାଜିକ ଗଣମାଧ୍ୟମରେ ଶ୍ରୀ ଶାହା କହିଛନ୍ତି ଲୋକମାନଙ୍କ ଅସୀମ ସ୍ନେହ ଓ ସହଯୋଗ ଆହୁରି ଉନ୍ନତ ସେବା ପ୍ରଦାନ କରିବ ଏବଂ ସେମାନଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବ। ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚନ୍ଦ୍ର ମାଝୀ ଆଜିଠାରୁ 7 ତାରିଖ ପର୍ଯ୍ୟନ୍ତ ଗୁଜରାଟକୁ 3 ଦିନିଆ ଗସ୍ତରେ ଯାଉଛନ୍ତି। ଗସ୍ତ ଅବସରରେ ଶ୍ରୀ ମାଝୀ ଅହମ୍ମଦାବାଦ ମୁନ୍ଦ୍ରା ଓ ଭଦୋଦରାରେ ରୋଡ୍ ଶୋ ରାଉଣ୍ଡ ଟେବୁଲ୍ ବୈଠକ କରିବା ସହିତ ରାଜ୍ୟରେ ଶିଳ୍ପ ବିକାଶ ନେଇ ଉଦ୍ୟୋଗପତିମାନଙ୍କ ସହ ଆଲୋଚନା କରିବେ। ଏହି ଗସ୍ତ ମାଧ୍ୟମରେ ନୂତନ ନିବେଶ ଶିଳ୍ପ ବିକାଶ ଓ ରାଜ୍ୟରେ ନିଯୁକ୍ତି ସୁଯୋଗ ବୃଦ୍ଧି ପାଇବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି। ପେଟ୍ରୋକେମିକାଲ ଧାତବ ଔଷଧ ମେଡିକାଲ ଉପକରଣ ପ୍ରସାଧନ ଓ ଆନୁଷଙ୍ଗିକ ଶିଳ୍ପ ପ୍ରତିଷ୍ଠା କ୍ଷେତ୍ରରେ ଓଡ଼ିଶା ସରକାରଙ୍କ ପକ୍ଷରୁ ବୁଝାମଣାପତ୍ର ସ୍ୱାକ୍ଷର ହେବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀଙ୍କ ସହିତ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଗୁଜରାଟ ଗସ୍ତରେ ଯାଇଛନ୍ତି। ପୂର୍ବରୁ ହାଇଦ୍ରାବାଦ ଓ କୋଲକାତାରେ ରାଜ୍ୟ ସରକାରଙ୍କ ପକ୍ଷରୁ ନିବେଶକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଶରେ ବଳିଷ୍ଠ ଗବେଷଣା ଓ ନବସୃଜନ ପରିବେଶ ସୃଷ୍ଟି କରିବା ଦିଗରେ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ନୂଆଦିଲ୍ଲୀରେ ଆଇଆଇଟି ମାଡ୍ରାସ୍ ଟେକ୍ ସମ୍ମିଳନୀରେ ଉଦ୍ବୋଧନ ଦେଇ ନବସୃଜନ ଆଧାରିତ ଭବିଷ୍ୟତ ଗଠନ ଦିଗରେ ଦେଶର ଗବେଷଣାତ୍ମକ ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନର ଆବଶ୍ୟକତା ରହିଥିବା ଶ୍ରୀ ପ୍ରଧାନ କହିଛନ୍ତି। ଗବେଷଣା କେବଳ ପିଏଚ୍ଡି ସନ୍ଦର୍ଭ ଓ ପତ୍ରପତ୍ରିକା ପ୍ରକାଶନ ମଧ୍ୟରେ ସୀମିତ ନ ରହି ସମାଜର କଲ୍ୟାଣ ଦିଗରେ ନବସୃଜନାତ୍ମକ ହେବା ଆବଶ୍ୟକ। ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ସରକାର ଶିଳ୍ପ ଷ୍ଟାର୍ଟଅପ୍ ଏବଂ ଶିକ୍ଷା ପ୍ରତିଷ୍ଠାନଗୁଡ଼ିକୁ ଗବେଷଣା ଓ ବିକାଶ କ୍ଷେତ୍ରରେ ସହଯୋଗ କରିବା ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ 1,00,000 କୋଟି ଟଙ୍କା ଅନୁଦାନ ଦେଇଛନ୍ତି। ବିଧାନସଭାଗୁଡ଼ିକର କମିଟି ସମ୍ପର୍କିତ ଦ୍ୱିତୀୟ ସର୍ବଭାରତୀୟ ବାଚସ୍କତି ସମ୍ମିଳନୀ ଆଜି ରାଜସ୍ଥାନର ଜୟପୁରଠାରେ ଚାଲିଛି। ମଧ୍ୟପ୍ରଦେଶର ବାଚସ୍କତି ନରେନ୍ଦ୍ର ସିଂହ ତୋମାରଙ୍କ ଅଧ୍ୟକ୍ଷତାରେ ରାଜସ୍ଥାନ ବିଧାନସଭା ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶା ବାଚସ୍କତି ସୁରମା ପାଢ଼ୀ ଯୋଗ ଦେଇଛନ୍ତି। ସମ୍ମିଳନୀରେ ବିଧାନସଭାଗୁଡ଼ିକର କମିଟି ବ୍ୟବସ୍ଥା ଓ ଆଗାମୀ ଦିନରେ କିପରି ଏହାକୁ ଅଧିକ ପ୍ରଭାବଶାଳୀ କରାଯାଇପାରିବ ସେ ସମ୍ପର୍କରେ ବିସ୍ତୃତ ଆଲୋଚନା ହେଉଥିବା ଖବର ଆମର ହସ୍ତଗତ ହୋଇଛି। ମାଲକାନଗିରି ଜିଲ୍ଲାରେ ଏକ ଆୟୁର୍ବେଦିକ କଲେଜ ପ୍ରତିଷ୍ଠା ପାଇଁ ଚଳିତ ବର୍ଷ ବଜେଟ୍ରେ ବ୍ୟବସ୍ଥା କରାଯାଇଛି ବୋଲି ଜିଲ୍ଲା ଗସ୍ତରେ ଥିବା ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ କହିଛନ୍ତି। ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି ଜୟପୁର ମାଲକାନଗିରି ପ୍ରସ୍ତାବିତ ରେଳପଥ ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ପ୍ରାୟ ଶେଷ ହୋଇଛି। 2027 ମସିହା ସୁଦ୍ଧା ସମସ୍ତ ରାଜସ୍ୱ ଗ୍ରାମକୁ ପକ୍କା ରାସ୍ତା ଏବଂ ବିଦ୍ୟୁତ୍ ସଂଯୋଗ ସହିତ ପାନୀୟ ଜଳର ବ୍ୟବସ୍ଥା କରିବା ନେଇ ସରକାର ମିଶନ ମୋଡ୍ରେ କାମ କରୁଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ଗହିରମଥା ସାମୁଦ୍ରିକ ଅଭୟାରଣ୍ୟରେ ଅଲିଭ୍ ରିଡ୍ଲେ କଇଁଚଙ୍କ ବିକ୍ଷିପ୍ତ ଅଣ୍ଡାଦାନ ଜାରି ରହିଛି। ପ୍ରତିକୂଳ ପାଣିପାଗ ଯୋଗୁଁ କଇଁଚମାନଙ୍କ ସମୂହ ଅଣ୍ଡାଦାନ ଏପର୍ଯ୍ୟନ୍ତ ହୋଇପାରିନଥିବା ରାଜନଗର ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି। ଗହିରମଥା ନାସି 1 ନାସି 2 ଏକକୁଳା ନାସି ପରି ବିଭିନ୍ନ ବିସ୍ତୀର୍ଣ୍ଣ ସାମୁଦ୍ରିକ ବେଳାଭୂମିରେ କଇଁଚମାନଙ୍କ ବିକ୍ଷିପ୍ତ ଅଣ୍ଡାଦାନକୁ ସୁରକ୍ଷା ଯୋଗାଇ ଦିଆଯାଇଛି। ପ୍ରାଥମିକ ଆକଳନ ଅନୁଯାୟୀ 732 କଇଁଚ ଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି। ଅଣ୍ଡାଦାନ ପ୍ରକ୍ରିୟାକୁ ସୁରକ୍ଷିତ ରଖିବା ପାଇଁ ବନ ବିଭାଗ ପକ୍ଷରୁ ଅଭୟାରଣ୍ୟ ଅନ୍ତର୍ଗତ ପ୍ରତିବନ୍ଧିତ ଜଳସୀମାରେ ମାଛ ଧରିବା ଉପରେ କଟକଣା ଲଗାଯାଇଛି। ରାଜ୍ୟରେ ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ପାଇଁ ଆଜିଠାରୁ ଏକକ ପ୍ରବେଶିକା ପରୀକ୍ଷା ସିପିଇଟି ଆରମ୍ଭ ହୋଇଛି। ପ୍ରତ୍ୟେକ ଦିନ 2 ପର୍ଯ୍ୟାୟରେ ଆସନ୍ତା 16 ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହେବ। ଚଳିତ ବର୍ଷ ମୋଟ 31,915 ସିଟ୍ ପାଇଁ 58,000 ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି। ଚଳିତ ରବି ଋତୁ 2025-26 ବର୍ଷ ପାଇଁ ରାଜ୍ୟ ସରକାର ପୂର୍ବ ବର୍ଷ ପରି ଚାଷୀମାନଙ୍କଠାରୁ ଧାନ ସଂଗ୍ରହ ପ୍ରକ୍ରିୟା ଜାରି ରଖିଛନ୍ତି। ଚଳିତ ମାସ ପହିଲାରୁ ଆରମ୍ଭ ହୋଇଥିବା ରବି ଧାନ ସଂଗ୍ରହ ଆସନ୍ତା ଜୁନ୍ ମାସ 30 ପର୍ଯ୍ୟନ୍ତ ଚାଲିବ। ଚାଷୀମାନେ ପାଇଥିବା ଟୋକନ ମୁତାବକ ନିର୍ଦ୍ଧାରିତ ତାରିଖରେ ଧାନ କ୍ରୟ କେନ୍ଦ୍ରକୁ ଧାନ ଆଣିବାକୁ କୁହାଯାଇଛି। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ସହିତ ଇନ୍ପୁଟ୍ ସହାୟତା ବାବଦରେ ଚାଷୀମାନଙ୍କୁ କ୍ୱିଣ୍ଟାଲ ପିଛା 3,100 ଟଙ୍କା ସରକାର ଦେଉଛନ୍ତି। ଧାନ ସଂଗ୍ରହର 48 ଘଣ୍ଟା ମଧ୍ୟରେ ଚାଷୀମାନଙ୍କର ପ୍ରାପ୍ୟ ବ୍ୟାଙ୍କ ଖାତାକୁ ପଠାଯାଉଛି। ଏ ସମ୍ପର୍କରେ 1967 ନମ୍ଘରକୁ ଫୋନ୍ କରି ଅଧିକ ତଥ୍ୟ ଜାଣିପାରିବେ। ବିପ୍ଳବୀ ବୀର ଧରଣୀଧର ନାୟକଙ୍କ 162ତମ ଜୟନ୍ତୀ ଅବସରରେ ରାଜ୍ୟବାସୀ ତାଙ୍କର ଅମ୍ଳାନ ସ୍କୃତି ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। 1864 ମସିହା ମାର୍ଚ୍ଚ 5 କେନ୍ଦୁଝରଗଡ଼ର କୁସୁମିତା ଗାଁର ଏକ ଭୂୟାଁ ପରିବାରରେ ଧରଣୀଧର ଜନ୍ମଗ୍ରହଣ କରିଥିଲେ। ଇଂରେଜ ଶାସକଙ୍କ ବିରୁଦ୍ଧରେ ବିଭିନ୍ନ ବିପ୍ଳବାତ୍ମକ ପନ୍ଥା ଗ୍ରହଣ କରିଥିଲେ। 1891 ମସିହାରେ ଇଂରେଜ ସରକାରଙ୍କ ବିରୋଧରେ ସଂଗଠିତ ଧରଣୀ ମେଳି ଓଡ଼ିଶାର ଇତିହାସରେ ଲିପିବଦ୍ଧ ହୋଇଅଛି। ଏହି ମହାନ ବିପ୍ଳବୀଙ୍କର ମହତ ଆଦର୍ଶ ସର୍ବଦା ଚିରସ୍କରଣୀୟ ହୋଇ ଓଡ଼ିଆ ଜାତିକୁ ପ୍ରେରଣା ଯୋଗାଉଛି।

ଏହି ଅବସରରେ ଆଜି ସକାଳେ ଭୁବନେଶ୍ୱର ଇଏସ୍ଆଇ ହସ୍କିଟାଲ ଛକ ଏବଂ ଓଡ଼ିଶା ବିଧାନସଭା ନିକଟରେ ଥିବା ବିପ୍ଳବୀ ଧରଣୀଧରଙ୍କ ପ୍ରତିମୂର୍ତ୍ତିରେ ସମାଜର ବିଭିନ୍ନ ବର୍ଗର ଲୋକମାନେ ମାଲ୍ୟାର୍ପଣ କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚନ୍ଦ୍ର ମାଝୀ ଶ୍ରଦ୍ଧାଞ୍ଜଳି ଜଣାଇ କହିଛନ୍ତି ବିପ୍ଳବୀ ଧରଣୀଧର ସ୍ୱାଭିମାନ ଓ ସାହସର ଏକ ଜ୍ୱଳନ୍ତ ଅଗ୍ନିଶିଖା ଥିଲେ। ତାଙ୍କର ଦେଶପ୍ରେମ ଓ ନିର୍ଭୀକ ଚେତନା ସମୃଦ୍ଧ ତଥା ବିକଶିତ ଓଡ଼ିଶା ଗଠନ ପାଇଁ ସର୍ବଦା ଶକ୍ତି ଓ ପ୍ରେରଣା ଯୋଗାଉଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିପ୍ଳବୀ ଧରଣୀଧରଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଆଜି ସନ୍ଧ୍ୟାରେ ଜୟଦେବ ଭବନଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ହେବ। ଗଞ୍ଜାମ ଜିଲ୍ଲା ଛତ୍ରପୁରର ଆରାଧ୍ୟ ଦେବୀ ମା' ରାମାୟଣମ୍ମା ଠାକୁରାଣୀଙ୍କ ଯାତ୍ରା ଗତକାଲିଠାରୁ ପାରମ୍ପରିକ ରୀତିନୀତି ଅନୁସାରେ ଆରମ୍ଭ ହୋଇଛି। ଆସନ୍ତାକାଲିଠାରୁ ମା'ଙ୍କର ଘଟ ସହର ପରିକ୍ରମା କରିବ। ଗତକାଲି ଆଜ୍ଞାମାଳ ମିଳିବା ପରେ ମା' ରାମାୟଣମ୍ମା ସହର ପରିକ୍ରମା କରି ଅସ୍ଥାୟୀ ମଣ୍ଡପରେ ବିଜେ କରିଛନ୍ତି। ଦୁଇ ବର୍ଷକୁ ଥରେ ଅନୁଷ୍ଠିତ ହେଉଥିବା ଯାତ୍ରା ଆସନ୍ତା ମାସ 5 ତାରିଖ ପର୍ଯ୍ୟନ୍ତ ଚାଲିବ। ଭଦ୍ରକ ଜିଲ୍ଲା ଧାମନଗର ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଭିଭି ଜିରାମଜୀ ଯୋଜନାରେ ସାମାଜିକ ସମୀକ୍ଷା ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ପୂର୍ବରୁ ଆବେଦନ କରାଯାଇଥିବା 87 ପରିବାରକୁ 100 ଦିନର କାର୍ଯ୍ୟ ଯୋଗାଇ ଦିଆଯାଇଛି। ଧାମନଗର ବ୍ଲକର ବିଭିନ୍ନ ପଞ୍ଚାୟତରେ 608 ପ୍ରକଳ୍ପ କାର୍ଯ୍ୟରେ 1,40,80,000 ଟଙ୍କା ବିନିଯୋଗ ହୋଇଥିବା ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି। କନ୍ଧମାଳ ଜିଲ୍ଲାପାଳଙ୍କ ସଦ୍ଭାବନ ଗୃହରେ ଜିଲ୍ଲାପାଳ ବେଦଭୂଷଣ ଗତକାଲି 64 ମାମଲାର ଶୁଣାଣି କରିଛନ୍ତି। ମାମଲାଗୁଡ଼ିକ ମଧ୍ୟରେ 13 ସାମୂହିକ ସମସ୍ୟା, ରାସ୍ତା, ପାନୀୟ ଜଳ, ସ୍ୱାସ୍ଥ୍ୟ ଓ ମୋବାଇଲ୍ ନେଟ୍ୱର୍କ ସମ୍ପର୍କରେ ରହିଛି। ରାଜ୍ୟସ୍ତରୀୟ କନିଷ୍ଠ ବାଳକ ହକି ପ୍ରତିଯୋଗିତାର ଆଜି ସନ୍ଧ୍ୟାରେ 2 ସେମିଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। ପ୍ରଥମ ସେମିଫାଇନାଲ୍ରେ ଆର୍ଏସ୍ପି ରାଉରକେଲା କ୍ରୀଡ଼ା ଛାତ୍ରାବାସକୁ ଭେଟୁଥିବା ବେଳେ ଦ୍ୱିତୀୟ ସେମିଫାଇନାଲ୍ରେ ସୁନ୍ଦରଗଡ଼ ଓ ନାଭାଲ୍ ଟାଟା ଏଚ୍ପିସି ମଧ୍ୟରେ ମୁକାବିଲା ହେବ। ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷାର ପ୍ରଭାବରେ ତାପମାତ୍ରା ହ୍ରାସ ପାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆସନ୍ତା 24 ଘଣ୍ଟା ମଧ୍ୟରେ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅନ୍ୟପକ୍ଷରେ ଗତକାଲି କାଳବୈଶାଖୀ ଜନିତ ଝଡ଼ବର୍ଷା ଯୋଗୁଁ କୋରାପୁଟ ଜିଲ୍ଲାର ନନ୍ଦପୁର ବ୍ଲକରେ 3 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ଚିକିତ୍ସିତ ହେଉଛନ୍ତି। ଓଡ଼ିଶାର ତୃତୀୟ ରେଳ ଡିଭିଜନ ଭାବେ ରାୟଗଡ଼ା ଡିଭିଜନ ଜୁନ୍ 1ରୁ ହେବ କାର୍ଯ୍ୟକ୍ଷମ। ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ଏବଂ ପୁଞ୍ଜିନିବେଶ ଆକୃଷ୍ଟ କରିବା ନେଇ ଗୁଜରାଟ ଗସ୍ତରେ ମୁଖ୍ୟମନ୍ତ୍ରୀ। ଦେଶରେ ଗବେଷଣା ଓ ନବସୃଜନ ପରିବେଶ ସୃଷ୍ଟି କରିବା ଦିଗରେ ସରକାର ପ୍ରତିଶ୍ରତିବଦ୍ଧ କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଏବଂ ମହାନ ବିପ୍ଳବୀ ଧରଣୀଧର ନାୟକଙ୍କର 162ତମ ଜୟନ୍ତୀ ଅବସରରେ ରାଜ୍ୟବାସୀ ଦେଉଛନ୍ତି ଶ୍ରଦ୍ଧାଞ୍ଜଳି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଆପଣ ମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋ ହର୍ଜ ଯୋଗେ। ତେବେ ପ୍ରଚାର କରୁଛୁ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। ଆଜି ଏଥିରେ ଶୁଣନ୍ତୁ କଥାଚିତ୍ର ନାଗଫାସର କେତୋଟି ଗୀତ। ପ୍ରଥମେ ଗାଇଛନ୍ତି ଅକ୍ଷୟ କୁମାର ମହାନ୍ତି ଏବଂ ଗୀତା ପଟ୍ଟନାୟକ।

ଶୁଣିଲେ କେତୋଟି ଓଡ଼ିଆ କଥା ଚିତ୍ରର ଗୀତ ଆକାଶବାଣୀ କଟକ ଆରମ୍ଭ କରୁଛୁ। ଅସରନ୍ତି ଅପରାହ୍ନରେ ହିନ୍ଦୀ କଥା ଚିତ୍ରର ଗୀତ ଆଜି ଏଥିରେ ପ୍ରଥମେ ଶୁଣନ୍ତୁ କଥାଚିତ୍ର ଜବ୍ ଜବ୍ ଫୁଲ୍ ଖିଲେର ଗୀତ। କଣ୍ଠଦାନ କରିଛନ୍ତି ଲତା ମଙ୍ଗେସ୍କର।

ଓଡ଼ିଆ ଲୋକସଙ୍ଗୀତ ଏବଂ ଓଡ଼ିଆ ଆଲବମ୍ ଗୀତ ଆପଣମାନଙ୍କର ଅନୁରୋଧରେ ଏସ୍ଏମ୍ଏସ୍ ଜରିଆରେ, ତେଣୁ ଶୀଘ୍ର ଶୀଘ୍ର ଏସ୍ଏମ୍ଏସ୍ କରନ୍ତୁ 09495963210 ନମ୍ଘରରେ। ଆମେ ରହିଲୁ ଆପଣମାନଙ୍କର ଏସ୍ଏମ୍ଏସ୍ ଅପେକ୍ଷାରେ।

ଅସରନ୍ତି ଅପରାହ୍ନରେ ଶୁଣିଲେ ହିନ୍ଦୀ କଥା ଚିତ୍ରର ଗୀତ ଆକାଶବାଣୀ କଟକ ଆରମ୍ଭ କରୁଛୁ ଆପଣମାନଙ୍କର ପ୍ରିୟ କାର୍ଯ୍ୟକ୍ରମ ଚିରହରିତ୍ରୀ।

ପରବର୍ତ୍ତୀ ଏସ୍ଏମ୍ଏସ୍ଟି ଆସିଛି ଭୁବନେଶ୍ୱରରୁ, ପଠାଇଛନ୍ତି ପୂଜା। ଶୁଣିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ଆଲବମ୍ ବାଇ ଚଢ଼େଇର ଶକ୍ତି ମିଶ୍ର ଗାଇଥିବା ଗୀତ ବୟସ ରାଜପଥରେ ମନ ହେଲି ବାଟବଣା ଘଟିଥାଏ ଥରେ ଥରେ ମିଠା ମିଠା ଦୁର୍ଘଟଣା। ଖୁବ୍ ସୁନ୍ଦର ଗୀତଟିଏ, ଆପଣଙ୍କ ଅନୁରୋଧର ଗୀତଟି ଖାସ୍ ଆପଣଙ୍କ ପାଇଁ ଶୁଣନ୍ତୁ।

ରତିକାନ୍ତ ଶତପଥୀଙ୍କ କଣ୍ଠରେ ଶୁଣୁଥିଲେ ସୁନ୍ଦର ଗୀତଟି। ତେବେ ପରବର୍ତ୍ତୀ ଗୀତ ବି ଆପଣମାନଙ୍କର ମନକୁ ଛୁଇଁବ ବୋଲି ମୋର ଆଶା ଶ୍ରୋତା ବନ୍ଧୁ। ଆଲବମ୍ ଅନାମିକା ନାୟିକାର ଶୀର୍ଷକ ଗୀତଟି ଅନାମିକା ନାୟିକା ସେ ହେଲା ମୋର ପ୍ରେମିକା। ଏ ସୁନ୍ଦର ଗୀତଟିକୁ ଶୁଣିବା ପାଇଁ ଅନୁରୋଧ କରି ଏସଏମଏସ୍ କରିଛନ୍ତି ଖୋର୍ଦ୍ଧାରୁ ଓସିନ୍।

ପରବର୍ତ୍ତୀ ଏସ୍ଏମ୍ଏସ୍ ଟି ଆସିଛି ବିଲହାଟ କଟକରୁ ପଠାଇଛନ୍ତି ବାପୁଜୀ ପାତ୍ର ଅନୁରୋଧ କରିଛନ୍ତି ଖୁବ୍ ସୁନ୍ଦର ଗୀତଟି ଯୌବନ ସାଗରରୁ ଶାମୁକାଟି ଖୋଜୁଥିଲି ମୁଁ ତୋପରି ମୋତିଟି ପାଇଗଲି ମହମ୍ମଦ ଅଜିଜ ଗାଇଥିବା ଏହି ସୁନ୍ଦର ଗୀତଟିକୁ ଆମେ ପ୍ରଚାର କରୁଛୁ ଶ୍ରୋତାବନ୍ଧୁ ଆପଣଙ୍କ ପାଇଁ ଶୁଣି ନିଅନ୍ତୁ

ଆଲବମ୍ ତମେ ଗଲା ପରେ କଣ୍ଠଶିଳ୍ପୀ ନିବେଦିତା ଏବଂ ବିକାଶ ଦାସ, ଅନୁରୋଧକାରୀ ଶ୍ରୋତା ହେଲେ ଗୋପପୁର, ନିଶ୍ଚିନ୍ତ କୋଇଲି କଟକରୁ ଚନ୍ଦ୍ରକାନ୍ତ ପୃଷ୍ଟି।

ପରବର୍ତ୍ତୀ ଏସ୍ଏମ୍ଏସ୍ ଟି ପଠାଇଛନ୍ତି ମଞ୍ଜୁନାନୀ, ପୁଅ ମୃତ୍ୟୁଞ୍ଜୟ ଏବଂ ଝିଅ ଯାଜ୍ଞାସେନୀ। ତେବେ ଆପଣ ଅନୁରୋଧ କରିଥିବା ଗୁଣ୍ଡିଚା ରାଣୀଲୋ ଗୁଣ୍ଡିଚା ରାଣୀ ଗୀତଟି ଆମ ପାଖରେ ଉପଲବ୍ଧ ନାହିଁ, ତେଣୁ ସେହି ଗୀତ ପରିବର୍ତ୍ତେ ହ୍ୟୁମାନ ସାଗର ଗାଇଥିବା ଏ ସୁନ୍ଦର ଗୀତଟି ଆପଣଙ୍କ ପାଇଁ।

ପରବର୍ତ୍ତୀ ଗୀତଟି ଶୁଣନ୍ତୁ ଇରା ମହାନ୍ତିଙ୍କ କଣ୍ଠରେ ତୋ କଥା ମୋ କଥା ଆଲବମ୍ରୁ। ଅନୁରୋଧ କରିଛନ୍ତି କନିକା ଛକରୁ ଶୀର୍ଷା।

ଚିରହରିତ କାର୍ଯ୍ୟକ୍ରମରେ ଶୁଣିଲେ ଓଡ଼ିଆ ଲଘୁ ସଙ୍ଗୀତ ଏବଂ ଓଡ଼ିଆ ଆଲବମ୍ ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ।

କଟ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ। ଆମର କାର୍ଯ୍ୟକ୍ରମ ଡିଟିଏଚ୍ ଓଡ଼ିଆ ତଥା ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ ପ୍ରଚାରିତ ହେଉଛି। ତାହେଲେ ପ୍ରଚାର କରୁଛୁ ସମବେତ କଣ୍ଠରେ ଦେଶଭକ୍ତି ଗୀତ। ପରିବେଷଣ କରିଛନ୍ତି ଆକାଶବାଣୀ କୋରାଲ ଗ୍ରୁପ୍ର କଳାକାରମାନେ। ରଚନା ଗୁରୁକୃଷ୍ଣ ଗୋସ୍ୱାମୀ।

ଶୁଣିଲେ ମିଳିତ କଣ୍ଠରେ ଦେଶଭକ୍ତି ଗୀତ ପରିବେଷଣ କଲେ ଆକାଶବାଣୀ କୋରାଲ ଗ୍ରୁପ୍ର କଳାକାରମାନେ ରଚନା ଗୁରୁକୃଷ୍ଣ ଗୋସ୍ୱାମୀ। ଆକାଶବାଣୀ କଟକ ପ୍ରଚାର କରୁଛୁ ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ।

0: Close your eyes. Sit quietly and listen.
1: Ah! Ah!

0: ସମୃଦ୍ଧି ଆଣନ୍ତୁ।
1: ଇଫକୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: କଷ୍ଟମର କେୟାର ତରଫରୁ ଫୋନ ଆସିଥିଲା, କହୁଥିଲେ ତମର 50,000 ରିୱାର୍ଡ ପଏଣ୍ଟ ଏକ୍ସପାୟାର ହେଇଯିବ, ଏଇ ଲିଙ୍କ ପରଠି APK ଡାଉନଲୋଡ କରି ନିଅନ୍ତୁ।
3: ଠିକ ଲାଗୁନି, ସ୍କାମ ବି ହେଇପାରେ।

0: ନମସ୍କାର ଶ୍ରୋତା ବନ୍ଧୁ, ଶୁଭ ସନ୍ଧ୍ୟା। ଆଜିର ସୃଜନୀ ସନ୍ଧ୍ୟାକୁ ସ୍ୱାଗତ କରୁଛି ମୁଁ ଆପଣଙ୍କ ଉପସ୍ଥାପିକା ଶୀତଲ ଆଉ ମୋ ଶ୍ରୀ। ବନ୍ଧୁ, ସଂସ୍କୃତି କେବଳ ଗୋଟିଏ ଶବ୍ଦ ନୁହେଁ, ଏହା ହେଉଛି ଗୋଟିଏ ଭାବର ବିଷୟ। ସଂସ୍କୃତି ଏକ ଜାତିର ଆତ୍ମା, ଏହା ଆମର ଜୀବନଶୈଳୀ, ପରମ୍ପରା, ଆଚାର ବିଚାର ଓ ମୂଲ୍ୟବୋଧକୁ ସହଜରେ ପ୍ରକାଶ କରିଥାଏ, ଆମର ପ୍ରକୃତ ପରିଚୟ ଆମକୁ ଦେଇଥାଏ।
1: ଭାରତର ତଥା ଓଡ଼ିଶାର ସଂସ୍କୃତି ବହୁ ପୁରାତନ ଓ ସମୃଦ୍ଧ ମଧ୍ୟ। ଆମ ପୂଜା ପାର୍ବଣ, ଜାନି ଯାତ୍ରା ଇତ୍ୟାଦି ଆମକୁ ଭେଟ କରିଥାଏ ଆମ ଅତୀତ ସହିତ, ଆମକୁ ମନେ ପକେଇ ଦେଇଥାଏ ଯେ ଆମେ କେତେ ସମୃଦ୍ଧ ଦେଶ ତଥା ରାଜ୍ୟର ଜନତା।
0: ହଁ ବନ୍ଧୁ, ଆମର ପ୍ରସିଦ୍ଧ ପର୍ବପର୍ବାଣୀ ମଧ୍ୟରେ ରଥଯାତ୍ରା, ଦୁର୍ଗାପୂଜା, ମହାବିଷୁବ ସଂକ୍ରାନ୍ତି, ମକର ସଂକ୍ରାନ୍ତି ଇତ୍ୟାଦି ଅନ୍ୟତମ। ଓଡ଼ିଶାର କଳା ଓ ସଂସ୍କୃତିରେ ଓଡ଼ିଶୀ ନୃତ୍ୟ, ପଟ୍ଟଚିତ୍ର ଓ ସାହିତ୍ୟର ଗୁରୁତ୍ୱ ବେଶ ଲୋକାଦୃତ।
1: ଭାରତୀୟ ସଂସ୍କୃତି ବିଭିନ୍ନତାରେ ଏକତାର ଏକ ଉଦାହରଣ। ଭିନ୍ନ ଭିନ୍ନ ଧର୍ମ, ଭାଷା, ପୋଷାକ ଓ ପରମ୍ପରା ଥିଲେ ମଧ୍ୟ ଆମେ ସମସ୍ତେ ଏକତ୍ର ରହୁଛୁ, ଏହା ହିଁ ଆମର ସବୁଠାରୁ ବଡ଼ ଶକ୍ତି।
0: ଭାରତୀୟ ସଂସ୍କୃତି ଆମକୁ ଶିଖାଏ ସତ୍ୟ, ଅହିଂସା, ସହିଷ୍ଣୁତା ଓ ସମ୍ମାନର ମୂଲ୍ୟ। ଏହା ଆମକୁ ପଢ଼ାଏ ଜୀବନର ପାଠ, ଦେଖାଏ ସେହି ଦୃଶ୍ୟ ଯାହା କେବଳ ସଂସ୍କୃତିର ଆଖିରେ ହିଁ ଦେଖିହୁଏ, ବୁଝି ହୁଏ।
1: ତେବେ ଆଧୁନିକତାର ଫାଶ ଭିତରେ ସଂସ୍କୃତି ଓ ପରମ୍ପରା ବାନ୍ଧି ନ ହୋଇ କେମିତି ଆମ ସଂସ୍କୃତି ଓ ଆମ ପରମ୍ପରାକୁ ପରପିଢ଼ି ନିକଟରେ ଅକ୍ଷୁର୍ଣ୍ଣ ଭାବରେ ପହଞ୍ଚାଇ ପାରିବା, ସେହି ଦାୟିତ୍ୱ କେଉଁଭଳି ଭାବରେ ଆଧୁନିକତା ହାତରେ ନ୍ୟସ୍ତ ରହିଅଛି, ସେହି ବିଷୟରେ ଶୁଣିବା ଆଜିର ଆଲୋଚନା। ଆଧୁନିକତାର ହାବଭାବା ଭିତରେ ଆମ ସଂସ୍କୃତି ଓ ପରମ୍ପରା, ଯାହାକୁ ଆଲୋଚନା କରିଛନ୍ତି ଶିଶିର ବେହ, ଓ ପରମ୍ପରା ଥିଲେ ମଧ୍ୟ ଆମେ ସମସ୍ତେ ଏକତ୍ର ରହୁଛୁ, ଏହା ହିଁ ଆମର ସବୁଠାରୁ ବଡ଼ ଶକ୍ତି।
0: ଭାରତୀୟ ସଂସ୍କୃତି ଆମକୁ ଶିଖାଏ ସତ୍ୟ, ଅହିଂସା, ସହିଷ୍ଣୁତା ଓ ସମ୍ମାନର ମୂଲ୍ୟ। ଏହା ଆମକୁ ପଢ଼ାଏ ଜୀବନର ପାଠ, ଦେଖାଏ ସେହି ଦୃଶ୍ୟ ଯାହା କେବଳ ସଂସ୍କୃତିର ଆଖିରେ ହିଁ ଦେଖିହୁଏ, ବୁଝି ହୁଏ।
1: ତେବେ ଆଧୁନିକତାର ଫାଶ ଭିତରେ ସଂସ୍କୃତି ଓ ପରମ୍ପରା ବାନ୍ଧି ନ ହୋଇ କେମିତି ଆମ ସଂସ୍କୃତି ଓ ଆମ ପରମ୍ପରାକୁ ପରପିଢ଼ି ନିକଟରେ ଅକ୍ଷୁର୍ଣ୍ଣ ଭାବରେ ପହଞ୍ଚାଇ ପାରିବା, ସେହି ଦାୟିତ୍ୱ କେଉଁଭଳି ଭାବରେ ଆଧୁନିକତା ହାତରେ ନ୍ୟସ୍ତ ରହିଅଛି, ସେହି ବିଷୟରେ ଶୁଣିବା ଆଜିର ଆଲୋଚନା। ଆଧୁନିକତାର ହାବଭାବା ଭିତରେ ଆମ ସଂସ୍କୃତି ଓ ପରମ୍ପରା, ଯାହାକୁ ଆଲୋଚନା କରିଛନ୍ତି ଶିଶିର ବେହେରା।
2: ଗୋଟିଏ ଜାତିର ଗର୍ବ ଓ ଗୌରବର ପରିଚୟ ହେଉଛି ତାର ସଂସ୍କୃତି। ଏହି ସଂସ୍କୃତି ଭିତରେ ଥାଏ ଜାତିର ଆତ୍ମା। ଦେଶକାଳ ଦ୍ରୁତ ସୀମା ସରହଦ ଭିତରେ ନୈର୍ବ୍ୟକ୍ତିକ ପାରମ୍ପରିକ ମୂଲ୍ୟବୋଧକୁ ଏହା ପ୍ରକାଶ କରିଥାଏ। ତେଣୁ ସଂସ୍କୃତି ମଧ୍ୟରେ ଜାତୀୟ ଜୀବନର ଜଳଛବି ଅଙ୍କିତ ହୋଇଥାଏ। ବ୍ୟକ୍ତିର ଭାବ,

ଚାଲିଚଳନ ଓ ଚରିତ୍ରକୁ ପ୍ରଭାବିତ କରୁଥିବା ଐତିହ୍ୟ ପରମ୍ପରା ଆଧାରିତ ସାମାଜିକ ଓ ଆଧ୍ୟାତ୍ମିକ ଭାବବେଗ ମଧ୍ୟ ସଂସ୍କୃତିର ଅଭିମୁଖୀ ହୋଇଥାନ୍ତି। ସଂସ୍କୃତି ସଚେତନତା ସାମାଜିକ ଜୀବନକୁ ଯେଭଳି ନିୟନ୍ତ୍ରଣ କରିଥାଏ, ଅନୁରୂପ ଭାବରେ ଏକ ବୃହତ୍ ମାନବିକ ମୂଲ୍ୟବୋଧ ନିର୍ମାଣରେ ମଧ୍ୟ ସହାୟକ ହୋଇଥାଏ। ତେଣୁ ବ୍ୟକ୍ତି ଯେତେବେଳେ ସାଂସ୍କୃତିକ ଚେତନାରେ ଅବଗାହିତ ହୁଏ, ସେତେବେଳେ ତା ମଧ୍ୟରେ ଆତ୍ମପ୍ରକାଶ କରେ ସାଂସ୍କୃତିକ ଚେତନା। ଉତ୍ସବମୟତା ଭିତରେ ଏହା ବନ୍ଦୀ ନ ହୋଇ ସାମଗ୍ରିକ ବ୍ୟକ୍ତି ଚେତନାକୁ ଏହା କବଳିତ କରିଥାଏ। ଏହାଦ୍ୱାରା ବ୍ୟକ୍ତିଟି ସଂସ୍କାରିତ ହେବା ସହ ନିଜ ଐତିହ୍ୟ ପରମ୍ପରା ପ୍ରତି ଆନୁଗତ୍ୟ ପ୍ରକାଶ କରେ। ଏହି ଅବବୋଧ କ୍ରମଶଃ ପ୍ରସାରିତ ହେବା ଫଳରେ ଏହି ସାଂସ୍କୃତିକ ଚେତନା ସମଗ୍ର ଜୀବନକୁ ମଧ୍ୟ ପରିପୁଷ୍ଟ କରିଥାଏ। ପିଢ଼ି ପରେ ପିଢ଼ି ଏହି ସାଂସ୍କୃତିକ ଚେତନାକୁ ଉପଜୀବ୍ୟ କରି ନୂତନ ମୂଲ୍ୟବୋଧ ନିର୍ମାଣରେ ବ୍ରତୀ ହୋଇଥାନ୍ତି। ଅତୀତର ମୋହନୀୟ ସଂସ୍କୃତି ଓ

ପ୍ରତିପାଦିତ କରିବାକୁ ଅନେକ ସମୟରେ ଆମେ ପରମ୍ପରା ବିମୁଖ ହୋଇଯାଉ। ଯେଉଁ ସଂସ୍କୃତିର ମାଟିରେ ଆମର ମୂଳଦୁଆ ଗଢ଼ା ତାହାକୁ ମଧ୍ୟ ଅସ୍ୱୀକାର କରିବାକୁ ପଛାଉ ନାହୁଁ। ଏହା ବାସ୍ତବରେ ଆଧୁନିକ ଚେତନାର ଲକ୍ଷଣ ନୁହେଁ। ପରମ୍ପରା ଓ ସଂସ୍କୃତିର ମୋହନୀୟ ସ୍ୱରୂପକୁ ଅସ୍ୱୀକାର କରିବା ପାଇଁ ଆଧୁନିକ ଆମକୁ ପ୍ରବର୍ତ୍ତାଏ ନାହିଁ, ବରଂ ସଂସ୍କୃତି ପରମ୍ପରା ଭିତରୁ ନୂତନ ରସଟିକୁ ଆସ୍ୱାଦନ କରି ଏକ ନୂତନ ଇତିହାସ ଗଢ଼ିବାରେ ଆଧୁନିକ ଚେତନା ପ୍ରଚୋଦିତ କରିଥାଏ ଆମମାନଙ୍କୁ। ଏକ ଜାତିକୁ ସଂଗଠିତ କରିବା ସହିତ ଏକତା ସୂତ୍ରରେ ବାନ୍ଧି ରଖିବା ପାଇଁ ସଂସ୍କୃତିର ସୃଷ୍ଟି, ଏକତ୍ର ସହାବସ୍ଥାନ ସହିତ ସାମାଜିକ ଜୀବନରେ ପରସ୍ପର ପ୍ରତି ସମ୍ପର୍କ ସ୍ଥାପନ ନିମନ୍ତେ ସଂସ୍କୃତି ତୁଲାଇଥାଏ କର୍ଣ୍ଣଧାରର ଭୂମିକା। ଏହାରି ଭିତରେ ତିଆରି ହୁଏ ଜାତିର ପରମ୍ପରା, ଇତିହାସ ଓ ଐତିହ୍ୟ। ସଂସ୍କୃତି ଚିରକାଳ ବଦଳୁଥାଏ ସମୟର ପରିବର୍ତ୍ତନ ସହ। ଗତାନୁଗତିକତା ସଂସ୍କୃତିର ଲକ୍ଷଣ ନୁହେଁ, ବରଂ ନୂତନତାର ସେ ପଥ ପ୍ରଦର୍ଶକ। ଅତୀତର ସଂସ୍କୃତି ଆମକୁ ପ୍ରେରଣା ଦିଏ ନୂତନ ପରମ୍ପରାଟିଏ ସୃଷ୍ଟି କରିବା ପାଇଁ। ସଂସ୍କୃତି ଭିତରୁ ନୂତନ ଅବବୋଧ ବା ପ୍ରତ୍ୟୟକୁ ସ୍ୱୀକାର କରି ଆଧୁନିକ କାଳରେ ତାହାର ନବାଭିଷେକ କରିବା ହିଁ ସାଂସ୍କୃତିକ ଚେତନାର ପ୍ରମୁଖ ଲକ୍ଷ୍ୟ। ମାତ୍ର ଆଧୁନିକ ସମୟରେ ଏଥିରେ ଦେଖାଦେଇଛି ବ୍ୟତିକ୍ରମ। ପରମ୍ପରାର ମୂଳ ଉଦ୍ଦେଶ୍ୟକୁ ବୁଝି ନ ପାରି ଆମେ ସ୍ୱାର୍ଥନ୍ୱେଷୀ ହୋଇପଡ଼ିଛୁ। ଜାତିବର୍ଣ୍ଣ ଭେଦରେ ଆମେ ସଂସ୍କୃତିର ମଧ୍ୟ ବିଭାବୀକରଣ କରିଦେଉଛୁ। ନିଜର ସ୍ୱାର୍ଥ ସର୍ବସ୍ୱ ମନୋଭାବ ହେତୁ ଆଧୁନିକତାର ଦ୍ୱାହି ଦେଇ ପରସ୍ପର ମଧ୍ୟରେ ଏକ ଅସ୍ୱସ୍ତିକର ପରିବେଶ ସୃଷ୍ଟି କରୁଛୁ। ନିଜ ସଂସ୍କୃତିକୁ ଶ୍ରେଷ୍ଠ ବୋଲି ପ୍ରମାଣିତ କରିବାକୁ ଯାଇ ଆମେ ଅନ୍ୟ ସଂସ୍କୃତି ପରମ୍ପରା ପ୍ରତି ଅଙ୍ଗୁଳି ଉଠାଉଛୁ। ଧାର୍ମିକ ଚିନ୍ତାଧାରା, ପର୍ବପର୍ବାଣି ଯେହେତୁ ସଂସ୍କୃତିର ବିଶିଷ୍ଟ ଅଙ୍ଗ, ଏହାକୁ ଢାଲ କରି ଆଧୁନିକ ସମାଜରେ ଆମେମାନେ ପରସ୍ପର ପ୍ରତି ପ୍ରତିଯୋଗିତାମୂଳକ ମନୋଭାବ ପ୍ରଦର୍ଶନ କରିଆସୁଛୁ। ଅନେକ କ୍ଷେତ୍ରରେ ହିଂସାକାଣ୍ଡ ମଧ୍ୟ ଦେଖିବାକୁ ମିଳୁଛି। ମାତ୍ର ମନେ ରଖିବାର କଥା, ସଂସ୍କୃତି ହେଉଛି ସର୍ବସମନ୍ୱୟର ମିଳନସ୍ଥଳୀ। ଏକ ଜାତି ବା ଦେଶର ଅସ୍ମିତା ନିର୍ମାଣରେ ଏହା ତୁଲାଇଥାଏ ମୁଖ୍ୟ ଭୂମିକା। ପରସ୍ପରକୁ ସ୍ନେହ, ସୌହାର୍ଦ୍ଦ୍ୟ ଓ ମାନବିକତାର ମନ୍ତ୍ରରେ ବାନ୍ଧି ରଖିବା ପାଇଁ ସୃଷ୍ଟି ହୋଇଛି ସଂସ୍କୃତି ଓ ପରମ୍ପରା। ଏବଂ ପରମ୍ପରା ଭିତରେ ସୁସ୍ଥ ଜୀବନ ଜୀଇଁବା ପାଇଁ ରହିଛି ଏକ ଅସରନ୍ତି ଆବେଗ ଏବଂ ପ୍ରେରଣା। ହେଲେ ଆଧୁନିକତାର ଆବହାଓ ଭିତରେ ଆମେ ସ୍ୱେଚ୍ଛାଚାରୀ ହୋଇପଡ଼ିଛୁ। ଆଜି ସଂସ୍କୃତି ପରମ୍ପରାର ବୃହତ ଲକ୍ଷ୍ୟକୁ ବୁଝି ନ ପାରି ଆମେ ସ୍ୱାର୍ଥାନ୍ଧ ହୋଇ ପରସ୍ପର ପ୍ରତି ଅସହଯୋଗ ମନୋଭାବ ପୋଷଣ କରୁଅଛୁ। ଆଧୁନିକ କହିଲେ କେବଳ ନୂତନତାକୁ ବୁଝାଏ ନାହିଁ, ଏହା ସ୍ୱତନ୍ତ୍ର ଅର୍ଥରେ ମଧ୍ୟ ବ୍ୟବହୃତ। ଏହା ଗତାନୁଗତିକତାରେ ବିଶ୍ୱାସ କରେ ନାହିଁ, ନୂତନ ପଥର ମଧ୍ୟ ସନ୍ଧାନୀ। ମାତ୍ର ସଂସ୍କୃତି ଓ ପରମ୍ପରା ପ୍ରତି ଏହାର ଦୃଷ୍ଟିଭଙ୍ଗୀ ଭିନ୍ନ। ଏହା ମଣିଷର ଜୀବନଯାତ୍ରାର ଅନୁଭୂତିକୁ ଧରି ରଖିଥାଏ, ପୁଣି ସେହି ସ୍ମୃତିର ଆଲୋକର ବର୍ତ୍ତମାନକୁ ବୁଝିବାରେ ମଧ୍ୟ ସାହାଯ୍ୟ କରେ। ଜୀବନର ବୌଦ୍ଧିକ, ସାଂସ୍କୃତିକ ଓ ଆଧ୍ୟାତ୍ମିକ ଦିନଗୁଡ଼ିକରେ ଆଲୋକପାତ କରି ଅତୀତ ସହିତ ବର୍ତ୍ତମାନକୁ ଯୋଡ଼ିଥାଏ ସଂସ୍କୃତି ଓ ପରମ୍ପରା। ତେଣୁ ସଂସ୍କୃତି ବା ପରମ୍ପରା ହେଉଛି ମଣିଷର ଜ୍ଞାନର ସମଷ୍ଟି। ଆଧୁନିକ ଶିଳ୍ପୀ ଏହି ସମଷ୍ଟିକୁ ଗ୍ରହଣ କରେ, ବର୍ତ୍ତମାନକୁ ଅତୀତ ଦ୍ୱାରା ଅଧିକ ବ୍ୟାପକ କରେ। ଆଧୁନିକତା ଅତୀତକୁ ଅସ୍ୱୀକାର କରେ ନାହିଁ, ବରଂ ଅତୀତର ମୋହନୀୟ ଆବେଦନକୁ ସ୍ୱୀକାର କରି ବର୍ତ୍ତମାନକୁ ଗଢ଼ିବା ଲାଗି ଚେଷ୍ଟା କରିଥାଏ। ଅତୀତର ପରମ୍ପରାକୁ ପାଥେୟ କରି ସାମ୍ପ୍ରତିକକୁ ପୂର୍ଣ୍ଣତା ଦେବା ହିଁ ଆଧୁନିକତାର ବିଶେଷତ୍ୱ। ଏହା ଅନ୍ଧ ଅନୁକରଣ ନୁହେଁ, ଏକ ନୂଆ ଆବିଷ୍କାର। ଜୀବନକୁ ଏହା ଦେଇଥାଏ ନୂତନ ଦିଗ୍ଦର୍ଶନ। ସେଥିପାଇଁ ବିଶିଷ୍ଟ ସଂସ୍କୃତି ଗବେଷକ ଶରତ କୁମାର ମହାନ୍ତି ସଂସ୍କୃତି ସମ୍ପର୍କରେ ମତ ଦେଇ କହିଛନ୍ତି, ସଂସ୍କୃତି ପ୍ରତ୍ୟେକ ଭାବେ ଜୀବନ ସମ୍ପର୍କିତ। ଯେଉଁ କାଳରେ ନୈତିକତା ସମ୍ପର୍କରେ ବହୁ ତତ୍ତ୍ୱ ସମ୍ବଳିତ ବଡ଼ ବଡ଼ ଗ୍ରନ୍ଥ ଲେଖାଯାଏ, ଅଥଚ ସମାଜରେ ନୈତିକ ଅରାଜକତା ବ୍ୟାପିଥାଏ, ସେ କାଳର ସଂସ୍କୃତିକୁ ଉନ୍ନତ ବୋଲି କୁହାଯାଇପାରିବ ନାହିଁ। ଜ୍ଞାନ ଓ କଳା ସମ୍ପଦର ପରିମାଣ ସଂସ୍କୃତିର ମାପକାଠି ନୁହେଁ। ସେପରି ହୋଇଥିଲେ କାଳର ଗତି ସହିତ ସଂସ୍କୃତିର ଉତ୍ତରୋତ୍ତର ଉନ୍ନତି ହେଉଥାନ୍ତା। ଗୋଟିଏ ସମୟରେ କେଉଁ ଜାତି ସତ୍ୟକୁ କେତେ ବ୍ୟାକୁଳ ହୋଇ ଖୋଜିଛି, ଜ୍ଞାନ ବିଜ୍ଞାନର ସାଧନାରେ କେତେ ମଜିଛି, ଉଚ୍ଚତର ଜୀବନ ବଞ୍ଚିବା ପାଇଁ କିପରି ବ୍ୟାକୁଳ ହୋଇଛି, ସୌନ୍ଦର୍ଯ୍ୟତାକୁ କେତେ ଦୂର ଆତ୍ମହରା କରିଛି, ଏହି ସବୁଥିରୁ ସଂସ୍କୃତିରୁ ହିଁ ମାନ ସ୍ଥିର କରିହୁଏ। ତେଣୁ ଆଧୁନିକତା ଭିତରେ ପରମ୍ପରା ଓ ସଂସ୍କୃତିରେ ପରିବର୍ତ୍ତନ ଆସିପାରେ ସତ, ମାତ୍ର ଏହାର ସାର୍ବଜନୀନ ମୂଲ୍ୟବୋଧକୁ ଅସ୍ୱୀକାର କରାଯାଇ ନପାରେ। ଧାର୍ମିକ ପ୍ରଥା ବିଶ୍ୱାସ ସହିତ ସଂସ୍କୃତି ଓ ପରମ୍ପରାର ଯୋଗସୂତ୍ର ନିବିଡ଼। ଅନେକ ସମୟରେ ଆମେ ସଂସ୍କୃତିର ମୂଳ ବକ୍ତବ୍ୟକୁ ବୁଝି ନପାରି ଆଧୁନିକତା ନାମରେ ଏହାକୁ ଅସ୍ୱୀକାର କରିଥାଉ। ମାତ୍ର ଜ୍ଞାନ ବିଜ୍ଞାନ ସହିତ ବୈଜ୍ଞାନିକ ଅନୁଶୀଳନ ଦ୍ୱାରା ସଂସ୍କୃତିକୁ ଚର୍ଚ୍ଚା କରିବା ପାଇଁ ସମଗ୍ର ବିଶ୍ୱରେ ଏବେ ଉଦ୍ୟମ ଆରମ୍ଭ ହୋଇଗଲାଣି। ତଥାକଥିତ ଅଣସଂସ୍କୃତି ପ୍ରେମୀ ବ୍ୟକ୍ତିବର୍ଗଙ୍କ ଏହା କେବଳ ଅସୁସ୍ଥ ମାନସିକତା ବୋଲି କୁହାଯାଇପାରେ। ସୁଗଠିତ ଓ ଶୃଙ୍ଖଳିତ ମାନବ ସମାଜ ଗଠନ କରିବା ସହିତ ଏକତା ସୌହାର୍ଦ୍ଦ୍ୟ ସ୍ଥାପନ ପାଇଁ ସଂସ୍କୃତିର ଜନ୍ମ, ଏହା ହିଁ ଚିରକାଳ ସତ୍ୟ। ମାତ୍ର ଆଧୁନିକତାର ନାମରେ ଏହାକୁ ଅସ୍ୱୀକାର କରିବାର କୌଣସି ମାନେ ନାହିଁ। ଏକତା ସୂତ୍ରରେ ବାନ୍ଧି ରଖିବାରେ ପରମ୍ପରା ଆମକୁ ସହଯୋଗ କରେ। ଉଦାହରଣ ଭାବରେ ଆମେ ଓଡ଼ିଶାର ଧାର୍ମିକ ଦିଗକୁ ଗ୍ରହଣ କରିପାରିବା। ଆମ ଓଡ଼ିଶାର ସାମାଜିକ ଜୀବନରେ ହିନ୍ଦୁ ଓ ମୁସଲମାନ ମାନଙ୍କର ସାଂସ୍କୃତିକ ସମନ୍ୱୟର ଚଳନି ଯେକୌଣସି ସଚେତନ ନାଗରିକଙ୍କୁ ଉଲ୍ଲସିତ କରିଥାଏ। ଖୋର୍ଦ୍ଧା ଜିଲ୍ଲାର ଶିକୋ
ଛଣଗିରି, କେରଙ୍ଗ ଓ ମୁକୁନ୍ଦ ପ୍ରସାଦ ପ୍ରଭୃତି ଗ୍ରାମର ମୁସଲମାନମାନେ ଦୋଳଯାତ୍ରା ସମୟରେ ରାଧାଗୋବିନ୍ଦ ଠାକୁରଙ୍କୁ ଚାଚିରି ଭୋଗ କରିଥାନ୍ତି। ପଣା ସଂକ୍ରାନ୍ତିରେ ଝାମୁ ଯାତ୍ରାର ହିନ୍ଦୁ ଭକ୍ତମାନେ ମଧ୍ୟ ମୁସଲମାନମାନଙ୍କ ଦୁଆରେ ଯାତ୍ରା କରିବାକୁ କୁଣ୍ଠିତ ହୁଅନ୍ତି ନାହିଁ। କାଇପଦର ଗ୍ରାମରେ ଅବସ୍ଥିତ ବୁଖାରୀ ସାହେବ ପୀର ଏବଂ ବାଲେଶ୍ୱରର ଭୁଜାଖିଆ ପୀରଙ୍କୁ ଉଭୟ ହିନ୍ଦୁ ଓ ମୁସଲମାନମାନେ ଅତ୍ୟନ୍ତ ଭକ୍ତିର ସହିତ ଆରାଧନା।

କରିଥାନ୍ତି। ସେହିପରି ଖୋର୍ଦ୍ଧାର ମାଣିକଗୁଡ଼ା ଗ୍ରାମର ମୁସଲମାନ ଦଳବେହେରା ଦୁର୍ଗାପୂଜା ସମୟରେ କୁଶବଟୁ ବାନ୍ଧି ବ୍ରାହ୍ମଣ ପୁରୋହିତଙ୍କ ଦ୍ୱାରା ବରଣ ହୁଅନ୍ତି ଏବଂ ଯଜ୍ଞରେ ମଧ୍ୟ ଆହୁତି ଦିଅନ୍ତି। ସାଂସ୍କୃତିକ ସହର କଟକରେ କଦମ ରସୁଲଙ୍କୁ ମଧ୍ୟ ହିନ୍ଦୁମାନେ ଭକ୍ତି ନିବେଦନ କରିଥାନ୍ତି। ତେଣୁ ସଂସ୍କୃତିର ମୂଲ୍ୟବୋଧକୁ ବୁଝିବା ହିଁ ଯଥାର୍ଥ ଭାବରେ ଆଧୁନିକତା। ମାନବିକତାବୋଧର ପ୍ରଚାର ସହିତ ପରମ୍ପରାର ସହଯୋଗରେ ଜାତି ଓ ଜୀବନକୁ ଗଢ଼ିବା ପାଇଁ ପ୍ରେରଣା ଦେଇଥାଏ ଏହି ଆଧୁନିକତା। ସମୟର ପରିବର୍ତ୍ତନ ସହ ଏହାର ନୂତନ ମୂଲ୍ୟବୋଧକୁ ପରବର୍ତ୍ତୀ ପିଢ଼ି ନିକଟରେ ପହଞ୍ଚାଇବାର ମହତ୍ କାର୍ଯ୍ୟ ସାଧନ କରିବାର ଦାୟିତ୍ୱ ଆଧୁନିକତା ଉପରେ ନ୍ୟସ୍ତ। ତେଣୁ ଆଜିର ଆଧୁନିକତାର ହାବହାୱା ଭିତରେ ସଂସ୍କୃତି ଓ ପରମ୍ପରାରେ ଯଦିଓ କେତେକ ଭିନ୍ନ ଅବବୋଧ ପ୍ରକାଶ ପାଇଛି, ତଥାପି ଆମ ମୋହନୀୟ ପରମ୍ପରା, ଇତିହାସ ଓ ସଂସ୍କୃତିର ପ୍ରେକ୍ଷାପଟରେ ତା'ର ସାର୍ବଜନୀନ ଆବେଦନ ଯେ ଚିରକାଳ ଉଦ୍ବୁଦ୍ଧ କରୁଥିବ, ଏହି ବିଶ୍ୱାସ ସଂସ୍କୃତି ଓ ପରମ୍ପରା ଆମକୁ ପ୍ରଦାନ କରିଥାଏ।

0: ଶେଷରେ ସୀତାଙ୍କୁ ଉଦ୍ଧାର କରିଲେ ସେହି ପ୍ରଭୁ ରଘୁପତି। ଗୁଣ୍ଡୁଚି ମୂଷାର କେତେ କରାମତି, ବାଲିବନ୍ଧ ଥିଲା କରି, ବାଲିବନ୍ଧ ଥିଲା କରି।
1: ଶ୍ରୋତାବନ୍ଧୁ, ସମ୍ପର୍କ ଆଉ କଣ କି? ଜୀବନ ଥିଲାବେଳେ କେଇ ପଦ ମିଠା କଥା, ହସ ହସ ମୁହଁ, ଆଉ ଜୀବନ ଚାଲିଯିବା ପରେ ଚାରିଟା କାନ୍ଧ।
0: ହଁ ଶ୍ରୋତା ବନ୍ଧୁ, ସେ ସମ୍ପର୍କ ରକ୍ତର ହେଉ ଅବହୃଦୟର, ମଣିଷ ସେତିକି ହିଁ ନିଜେ ଗଢିଥାଏ। ନା କେଉଁ ମିସ୍ତ୍ରୀ, ନା କେଉଁ ଯନ୍ତ୍ରପାତି, ସେତିକି ହିଁ ତ ମଣିଷର ନିଜସ୍ୱ ସୃଷ୍ଟି।
1: ତେବେ ଶ୍ରୋତା ବନ୍ଧୁ, ବେଳେବେଳେ ସମସ୍ତେ ଥାଇ ବି କେହି ନଥାନ୍ତି, ବେଳେବେଳେ ସମ୍ପର୍କ ମାନେ ବି ମୁହଁ ବୁଲେଇ ଦିଅନ୍ତି, ବେଳେବେଳେ ଜୀବନ ଗଲାବେଳେ ସେହି ଚାରିଟା କାନ୍ଧ ବି ସ୍ୱପ୍ନ ପାଲଟି ଯାଆନ୍ତି।
0: ତେବେ ଶ୍ରୋତା ବନ୍ଧୁ, ଏହି ପରିପ୍ରେକ୍ଷୀରେ ଶୁଣିବା ଆଜିର ଗଳ୍ପ ବା ଗଳ୍ପଟିକୁ ପଢି ଶୁଣାଉଛନ୍ତି ହିମାଂଶୁ ଭୂଷଣ ସାହୁ।
2: ଅସୁଖ ଅସହାଦ୍ୟର ବୋଝଗୁଡ଼ିକ ଯେତେବେଳେ ମଣିଷ ଉପରେ ଲଦି ହୋଇପଡ଼େ, ନିଦ ଘୁଞ୍ଚିଯାଏ କେଉଁ ଏକ ଅପହଞ୍ଚ ଜାଗାକୁ, ଚିନ୍ତା ମାଡ଼ିପଡ଼େ, ତାପରେ ଦୀର୍ଘ ନିଦ୍ରତା ନେଇ ମଣିଷ ଘୁରି ବୁଲେ, ନିଶା ନିଶା ହୋଇଯାଏ ଆଖି, ଆଚରଣ ଓ ବାତାବରଣ। ବାୟା ସେହି ନିଶାରେ ଥିଲା, ଢିମା ଢିମା ଆଖି ନେଇ ବୁଲୁଥିଲା ଦିନରାତି, ପରିଶ୍ରମଗୁଡ଼ିକ କାତର ଲାଗୁଥିଲେ। ସାହୁ ମହାଜନ କି କାମଦାରୀ ଦାତାଙ୍କ କଥାଗୁଡ଼ିକ ସେହି ଡାକ୍ତରଙ୍କ ଆଶ୍ୱାସନା ସଦୃଶ ଢାଉଁ ଢାଉଁ ହୋଇ ତା କାନରେ ବାଜି ଚାଲୁଥିଲା। ସେ ସେହି ନିଶାରେ ଥିଲା ଯେଉଁଥିରେ ମଣିଷ ମୁକୁଳି ପାରେ ନାହିଁ, ଧସେଇ ହୋଇ ରହେ, ଗୁମୁଦି ଯାଏ। ବାୟା ନିଦ ଢଳ ଢଳ ହୋଇ ଉଠିଲା, ଗାମୁଛାଟି ସାପ କାତି ଛାଡ଼ିଲା ଭଳି ସବୁବେଳେ ତା ପେଟ କି ଜଙ୍ଘ ସନ୍ଧିରେ ଜାକି ହୋଇଥାଏ। ମାଛି ପଲେ କି ଦୁଇ ପଲ ସେଇଥିରେ ଉଡୁଥିବେ, କେବେ କାହୁଁ ଗୋଟିଏ ଯଦି ତା ନାକପୁଡ଼ା କି ଗୁଣ୍ଡିଖିଆ ପାଟି ଆଗକୁ ଖେଦିଯାଏ, ବାୟା ଧଡ଼ପଡ଼ ହୋଇ ଉଠେ, ସବୁତକ ତୁଲିଆରେ ଉଡ଼େଇ ପୁଣି ଶୋଇପଡ଼େ। କିନ୍ତୁ ଏବେ ସତରେ ସେ ନିଶାରେ ଥିଲା, ହାଣ୍ଡିଆ କି ମହୁଲି ନିଶାରେ। ଉଠି ଅଣ୍ଟା ଖୋସାରୁ ପୁରୁଣା ଜରି ଗୋଟିଏ ବାହାର କରି କଳରେ ଗୁଣ୍ଡି ଜାକିଲା, ଉପରକୁ ଅନେଇ କିଛି ଗୁଣୁଗୁଣାଇଲା। ତା ଗୁଣୁଗୁଣାଇବାଟା ସବୁବେଳେ ହୁଁ ହୁଁ ଶୁଣାଯାଏ, ଯେମିତି ସେ ଈଶ୍ୱରକୁ କିଛି କହୁଛି, ଈଶ୍ୱର ପ୍ରତି ଉତ୍ତରରେ କିଛି କୁହନ୍ତି, ସେ ହୁଁ ହାଁ କରେ। ବା ବା ଲୋ, ଆସୁନୁ ଖାଇବୁ, ଏତେ ରାତି ହେଲାଣି, ବୋଉ ତତେ ଡାକି ଡାକି ଯାଇଛି, ଭାତ ବାଡ଼ି ଜଗି ବସିଛି ସେ, ଶୀଘ୍ର ଆ। ଚାନ୍ଦିନୀ ବେଢ଼ା ତଳେ ଠିଆ ହୋଇ ଗୁଞ୍ଜୁର ଡାକୁଥିଲା, ବାୟା ଶୁଣୁଥିଲା ତା ପୂର୍ବରୁ ଗୁଞ୍ଜୁ ବୋଉର ଡାକ, କିନ୍ତୁ ତା ଇଚ୍ଛା ନଥିଲା ଖାଇବାକୁ, ପେଟରେ ଦାନା ନ ନେବାକୁ ତା ମନ କହୁଥିଲା। ଗୁଞ୍ଜୁ ଡାକରେ ସେ ଉଠିଲା, ଗୁଞ୍ଜୁକୁ ମନା କରିହେବ ନାହିଁ, ଗୁଞ୍ଜୁ ଆଉ କେଇ ଦିନର କୁଣିଆ ଯେ, ତା ମନ ଦୁଃଖ କରିଦେବ ସେ। ଗୁଞ୍ଜୁକୁ ଦେଖିଲେ ବାୟାର ପେଟ ଭିତରଟା ମହଣେଇ ଦିଏ, ଆଖି ଜକେଇ ଆସେ, କୋହରେ ଫାଟି ପଡ଼ିଲା ଭଳି ଲାଗେ ତା ଛାତି ମୁଣ୍ଡ, ବାରମ୍ବାର ଠାକୁରଙ୍କୁ ଗାଳି ଦେବାକୁ ଇଚ୍ଛା ହୁଏ। ପାଞ୍ଚଟି ସନ୍ତାନରେ ଏଇ ଗୋଟିକ ତାର ଗୋରୀ, ସଣ୍ଠଣା ଓ ପାଠରେ ଆଗୁଆ, ବଡ଼ ପୁଅ ପାଠଶାଠ ନ ହେବାରୁ କେଉଁ ଗ୍ୟାରେଜରେ ପଡ଼ି ରହିଛି, ଇଚ୍ଛା ହେଲେ ଆସୁଛି ମାସକୁ ଦୁଇଥର, ତା ତଳଟା ମଧ୍ୟ ସେଇଠି ଘୁଷୁରୁଛି, ବାକି ତିନିଟା ଝିଅରୁ ଏଇ ଗୁଞ୍ଜୁ ଗୋଟିଏ ମଝିଆ। ଏହାରି ଜନ୍ମ ବେଳକୁ ସାଇ ପଡ଼ିଶା ତା ଭାରିଜା ରେବାକୁ କହୁଥିଲେ, ଏଥର ଗର୍ଭ ବାନ୍ଧେ, ଚାରିଟା ହେଲା, ଦି ପୁଅ ଦି ଝିଅ, ଆଉ ଅଧିକ ଏଭଳି ନିଅଣ୍ଟିଆ ଦୁନିଆରେ ଚଳେଇ ପାରିଲେ ଖାତିରି, ନଚେତ କଥା କାଟେ ତା ଭାରିଜା, କହେ ତମେ ଦଉଛ ନା ନଉଛ, ମୋ ପେଟ ଦେହ ମୁହଁକୁ ତମର ଏତେ ଚିନ୍ତା କାହିଁକି, ମୁଁ ବେଉଛି ମୁଁ ପୋଷିବି, ସବୁ ଉପରବାଲାର ତ ବରାଦ। ସଭିଏ ଚୁପ୍। ଗୁଞ୍ଜୁ ପରେ ଗୋଟିଏ ଝିଅ ଯେତେବେଳେ ହେଲା, ତା ଭାରିଜା ରକ୍ତହୀନତା ଯୋଗୁଁ ମାସେ ଡାକ୍ତରଖାନାରେ ପଡ଼ି ରହିଲା, ସେବେଠୁ ଛୁଆଙ୍କ ଲୋଭ ଗଲା, କଣ୍ଟା ହୋଇଗଲା ବାୟାର ଭାରିଜା, ବସି ଅନେଇ ରହିଲା ବାୟା ତା ଭାତ ଥାଳିକୁ। ଗୁଞ୍ଜୁ ସେଇଠି ଏପଟ ସେପଟେ ହେଉଥାଏ, ବେଳେବେଳେ ଥକିଯାଇ ଧଇଁ ପେଲି ହୋଇ ବସିପଡ଼େ, ଉଦାସ ଦେଖାଯାଏ ତା ଝାଉଁଳି ପଡ଼ିଥିବା ମୁହଁ, ମଠ ହଳଦିଆ ପଡ଼ିଯାଇଥିବା ରଙ୍ଗରେ କେବେଠାରୁ ଗୋରା ରଙ୍ଗଟା ଲୁଚି ସାରିଲାଣି ବାୟା ଅନିଶା କରେ। ପାଞ୍ଚଟା ଛୁଆରୁ ଏଇ ଗୋଟିଏ ତାର ଚନ୍ଦ୍ର ଉଦିଆ ଥିଲା, ଏଇ କିଛି ମାସ ହେବ ଗ୍ରହଣ ଲାଗିଲା ଭଳି କଳା ପଡ଼ିଗଲାଣି, କେବେ ଚଟ୍ କରି ଅମାବାସ୍ୟାର ଅନ୍ଧାରରେ ମିଳେଇଯିବ, ଦୈବ ଦେଇଥିଲା ଦୈବ ନେଇଯିବ। ବାପା ଖାଉନୁ କାହିଁକି, ବଡ଼ ଝିଅ କହିଲା, ଲୁହ ଠୋପେ ନିଗିଡ଼ି ଆସିଲା ବାୟାର ଆଖିରୁ, ଭାତ ଥାଳିରେ ପଡ଼ି ଲୁଚିଗଲା ଲୁହବନ୍ଦିକ, ପଚାରିଲା ଗୁଞ୍ଜୁ ଔଷଧ ଖାଇଛି, ରେବା ହଁ କଲା, ତା ମୁହଁଟା ମଧ୍ୟ ଏଇ କିଛି ଦିନ ହେବ ସେଥା ପଡ଼ି ଆସିଲାଣି, କିନ୍ତୁ ସେ ଡାକ୍ତରଙ୍କ ଉପରେ ନିର୍ଭର କରିନାହିଁ, ଦୁନିଆ ପ୍ରକାର ଚେରମୂଳ ଔଷଧ କାଟି ବାଟିକି ସିଝେଇ କଞ୍ଚା ଖୁଆଉଛି ଗୁଞ୍ଜୁକୁ, କେଡ଼େ କେଡ଼େ ବୀମାର ଭଲ ହେଉଛି, ଏ କ୍ୟାନ୍ସର ବାଦ ପଡ଼ିଯିବ କେମିତି, ଡାକ୍ତର କହିଛନ୍ତି ଅଳ୍ପ ଦିନ, କହିଥିଲେ ଆରମ୍ଭରୁ ଯଦି ଜାଣିପାରି ଆଣିଥାନ୍ତ ହୁଏତ କିଛି କରାଯାଇପାରିଥାନ୍ତା, କେମିତି କିଏ ଜାଣିଥାନ୍ତେ, ଭଲ ଛୁଆଟା ଖେଳବୁଲ କରୁଥିଲା, ଖାଉଥିଲା ପିଉଥିଲା, ବଡ଼ ଝିଅ ଗୀତ ଗାଏ, ତାଳେ ତାଳେ

ଗୁଞ୍ଜୁ ନାଚେ, ଚମକେ ତା ମୁହଁ ଦେହ ଠିକ ଗୁଞ୍ଜୁର ଭଳି ରଙ୍ଗୀନ ଦିଶେ। ସେଇଥିପାଇଁ ତ ତା ଜନ୍ମ ବେଳେ ସେଇ ନାଁ ବାଛିଥିଲା ବାୟା, ଗୁଞ୍ଜୁର। ଗୋରା ତକତକ ଦେହରେ ଯେତେବେଳେ ନୂଆ ରଙ୍ଗୀନ ପୋଷାକଟି ପିନ୍ଧେଇ ଦେଇଥିଲା, ନବଜନ୍ମିତ ଶିଶୁଟି ଗୁଞ୍ଜୁର ପୋକ ଭଳିଆ ଦିଶୁଥିଲା। ସେଇ ଛୁଆଟା 13 ବର୍ଷ ହେଉଣୁ ଝାଉଁଳି ପଡ଼ିଲା ହଠାଦସ୍ତ। ଲୋକେ କହିଲେ, ଭାଡ଼ିଏ ଛୁଆ ଜନ୍ମ କରି ପୋଷିପାରୁନି ରେବା, ନ ଖାଇ ନ ପିଇ ପିଲାଗୁଡ଼ିକ ପାତିଆ ଅଧମୁହାଁ ହୋଇଗଲେଣି। ଅଧିକ ଅଧିକ ଖୁଆଇଲା, ଭଲ ଭଲ ଦରବ ନେଇ ମାଡ଼ିଲା ଗୁଞ୍ଜୁ ମୁହଁରେ, କିନ୍ତୁ ଗୁଞ୍ଜୁକୁ ରୁଚିଲା ନାହିଁ। ଝଡ଼ିଲା ପବନ ବେଗରେ, ଭୂତ ପିଶାଚିନି କି ସାଇ ମାଇପିଙ୍କ ଦୃଷ୍ଟିଆ ହୋଇଛି କାଳେ। ଝଡ଼ାଫୁଙ୍କା ଚାଲିଲା ମାସେ, ତାପରେ ବାଧ୍ୟ ହୋଇ ଯାଇଥିଲା ପାଖ ଔଷଧ ଦୋକାନକୁ। କେଇ ଦିନ ପରେ ଔଷଧ ଦୋକାନୀ କହିଥିଲା, ଡାକ୍ତର ଦେଖା, ବଡ଼ ଡାକ୍ତରଖାନା, କିନ୍ତୁ ପଇସା କାହିଁ। ଶେଷରେ ସେହି ସରକାରୀ ଡାକ୍ତରଖାନାକୁ ନେଲା। କିଛି ଦିନ ପରେ ଜଣାପଡ଼ିଲା ରୋଗ, ସେତେବେଳକୁ ଡାକ୍ତର କହିଲେ ଆଉ ସମୟ ନାହିଁ। ତା ବୋଲି କଣ ରେବା ତାଙ୍କ କଥାରେ ସେ ବିଶ୍ୱାସ ଯିବ? ଈଶ୍ୱରଙ୍କ ଇଚ୍ଛା ନହେଲେ କିଏ ଆସିଲେଣି ନା ଗଲାଣି। ବାୟା ଠାକୁରଙ୍କୁ ବିଶ୍ୱାସ ଯେତେ ଛିଣ୍ଡାଉଛି, ରେବା ସେତେ ଯୋଡ଼ୁଛି ଏଇ ଝିଅଟି ପାଇଁ। ଦିନେ ସନ୍ଧ୍ୟାବେଳଟାରେ ସବୁକିଛି ବିଶ୍ୱାସ ମୋହ ବାଦ ବିବାଦ ଛିଣ୍ଡାଇ ଗୁଞ୍ଜୁ ଚାଲିଗଲା। ଗୁଞ୍ଜୁର ପାର୍ଥିବ ଶରୀର ଉପରେ ରେବା ରାହାଧରି ବାହୁନି ବାହୁନି କାନ୍ଦୁଥାଏ। 1.5 ବର୍ଷର ସାନ ଝିଅଟା ସେଇଠି ବସି ଧକେଇ ହେଉଥାଏ। ଦୁଇ ପୁଅଙ୍କ ପାଖକୁ ଖବର ଯାଉଛି ଆସିବେ, ଦିନ ଉଛୁରିରେ ଛୁଆଟା ଯେ ଯିବ ଗଲା, ସନ୍ଧ୍ୟା ଶୀଘ୍ର ଆସିବ, କିଏ ଆସୁ ନ ଆସୁ ରାତି ସୁଦ୍ଧା ପୋତା କାମଟି ସାରିଲେ କାଲିକୁ ବାସି ମଡ଼ା ହେବ। ସାଇସାରା ରାତିରେ ଭୋକିଲା, ସକାଳକୁ ସବର ହେଲେ ପୁଣି ଗୋଟିଏ ଦିନ ରୋଷେଇ ବନ୍ଦ ହେବ। ସେଇଥିପାଇଁ ଆଖିରୁ ଲୁହ ନ ବୋଚି ବାୟା ଏଠୁ ସେଠୁ ଧାଉଁଥାଏ। ବାରିକତଣି କିଛି ଗୋଟିଏ ଖୋଜୁ ଖୋଜୁ ଡାକ ପକାଉଥାଏ ବାୟାକୁ, ବାୟା କାନରେ କିଛି ବାଜୁନଥାଏ। ହଠାତ୍ ତାକୁ ଶୁଭିଲା ବା, ସମଗ୍ର ଶରୀର ଚେତନ ସତ୍ତା ତାର ଥରି ଉଠିଲା। ବୁଲି ବୁଲି ଜକ ଜକ ଆଖିରେ ଦେଖିଲା ଗୁଞ୍ଜୁ ସେମିତି ପଡ଼ି ରହିଛି, ମୁହଁ ଫୁଲି ସାରିଲାଣି, ମଳିଛିଆ ଦେଖା ହେଉଛି ତା ଗୋରି ମୁହଁଟି। କାନ୍ଦ କାନ୍ଦ ହୋଇ ବଡ଼ ଝିଅ ଚେଷ୍ଟା କରୁଛି ଡାକିବାକୁ ବାପା, କିନ୍ତୁ କୋହ ଚାପରେ ବା ଅକ୍ଷର ଧ୍ୱନି ପରେ ସବୁ ଚାପି ହୋଇ ପଡ଼ୁଛି ଝିଅଟିର ଛାତିରେ। ବା ସମ୍ବୋଧନ କେବଳ ଗୁଞ୍ଜୁ ହିଁ କରେ, ପିଲାବେଳେ ଖନି ଦୋଷ ଥିଲା, ବାପା ବଦଳରେ ବା ଡାକେ, ଆଉ ସେଇ ଡାକ ରହିଯାଇଥିଲା ଗୁଞ୍ଜୁର ଶେଷ ନିଶ୍ୱାସ ପର୍ଯ୍ୟନ୍ତ। ବାୟାକୁ ବା ଧ୍ୱନି ଗୋଟିକ ସମ୍ପୂର୍ଣ୍ଣ ଶବ୍ଦ ଲାଗେ। ବାୟା ଟିକେ ଚିଡ଼ିଯାଇ କହିଲା, କାହିଁକି ଡାକୁଛୁ? ସେ ଚାହୁଁନଥିଲା କେହି ତାକୁ ଆଉ ବା ଡାକୁ, ସେ ଅଧିକାର କେବଳ ଗୁଞ୍ଜୁର ଥିଲା। ସମଗ୍ର 2 କି 4ଟି ପଞ୍ଚାୟତରେ ଏ ବା ଡାକୁ ହୁଏତ ନଥିଲା କିମ୍ବା ରହିବ। ଝିଅଟି କାନ୍ଦ ବନ୍ଦ କରି କହିଲା, ଭାଇ ଫୋନ୍ କରିଛି, କହୁଛି ଆସିବା ଡେରି ହେବ, ଗାଡ଼ି ଆନ୍ଦୋଳନ ଚାଲିଛି ଆଉ ପ୍ରବଳ ବର୍ଷା ହେଉଛି ସେପଟେ, ବାଇକ୍ ବି ମିଳୁନି, କହୁଛି ପହଞ୍ଚିଲା ବେଳକୁ ରାତି ଅଧ ହୋଇଯିବ। ମୁଣ୍ଡରେ ହାତ ଦେଇ ଥମ୍ କରି ବସିପଡ଼ିଲା ବାୟା। ସାଇ ଭାଇରେ ନିଜ ଜାତିର କେହି ନାହିଁ, ଗାଁରେ ଯେଉଁ କେହିଟି ଅଛନ୍ତି ସେମାନେ ବଡ଼ ଲୋକ, କଥା କଥାରେ ଧନରତ୍ନ ହିସାବ କିମ୍ବା ରାଜନୀତିଆ ମୁଣ୍ଡ ଦେଖାଇ ଛୋଟ ଇଙ୍ଗିତ କରୁଥିବା ନିଜ ଜାତିର ଲୋକ। ଝିଅ ଚାଲିଯିବା 2 ଘଣ୍ଟା ହୋଇଗଲାଣି, ଗାଁ ସାରା ଖବର ଖେଳିଥିବ, ତଥାପି ନିଜ ଜାତିର କେହି ଜଣିଏ ମଧ୍ୟ ଆସିଲେ ନାହିଁ। ପୁଅକୁ ପଚାରିଲା, କ'ଣ କରିବି, କାନ୍ଧ ଦେବାକୁ ଆଉ 3 ଜଣ ଦରକାର, କେହି ନାହାନ୍ତି, ତୁ କେମିତି ହେଲେ ଆସେ, କାଲିକୁ ମଡ଼ା ରଖିହେବ ନାହିଁ। ପୁଅ ଚୁପ୍ ହୋଇଯିବାର ସେ ବୁଝିଗଲା। ଦୁଇ ପୁଅ ପାଖରେ ଥିଲେ ଏନେ ଦ୍ୱନ୍ଦ୍ୱ ନଥାନ୍ତା, ଯେତେ ଝଗଡ଼ା କରିଥାଉ ପଛେ କାହାକୁ ଗୋଟିଏ କହିପଛି ଯୋଗାଡ଼ କରିଦେଇଥାନ୍ତା, ଏତେ ସାଙ୍ଗସାଥି ଜାତି ହାତୀ ମଧ୍ୟରୁ ଜଣଙ୍କୁ ତ ମତେଇ ପାରିଥାନ୍ତା, କିନ୍ତୁ ଦୋଷ ତ ପୁଅର, ସବୁବେଳେ ଆ ତା ସହିତ ଝଗଡ଼ା ଝାଣ୍ଟି କରି ଯେତେ ସେ ବୈରୀ ସଜେଇଛି ତାର ହିସାବ ନାହିଁ। ଏ ପରିସ୍ଥିତିରେ କିଏ ଆସିବ? ରକ୍ତଦାନ, ଧନଦାନ, ସମୟଦାନ କିମ୍ବା ଦାନାଦାନ ଅଲଗା କଥା, ସବୁକୁ ଅନ୍ୟ ଜାତିର କାନ୍ଧଦାନ ଅଲଗା କଥା। ରାତି ଅଧରେ ଗାଧାଅ, ଶୁଦ୍ଧି ହୁଅ, ଘିଅ ମୁହୁପା ଅନ୍ୟ ଜାତିରେ ବସି, କର୍ମକାଣ୍ଡରେ ରୁହ, କ୍ଷୀର ହୁଅ, 10 ଦିନ 10 ରାତି ଦିଅ ତା ପାଇଁ, କିଏ କରିବ? ସେଇଥିପାଇଁ ନିଜ ଜାତି ନିଜ ପାଇଁ ଯେତିକି ବଡ଼ ହୁଏ ସେତିକି ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ରହେ। ତେଣେ ନାହକ ବ୍ୟସ୍ତ, ରାତି ଅଧକୁ କିଏ କାହିଁ ବସିବ? ଏଣେ ଶବ ଉଠିଲେ ବାସି ମଡ଼ା ହେଲେ ପରଦିନ ସାଇସାରା ରନ୍ଧାବଢ଼ା ବନ୍ଦ। କିଛି ଲୋକ ନେଇ ମଶାଣିରେ ଗାତ ଖୋଳିସାରି କୋକେଇ ସଜାଡ଼ି ଶବ ପାଖରେ ନଡ଼ାରେ ନିଆଁ ହୋଳା ତିଆରି କରି ଗୋବର ଘଷି ଆଟିକାରେ ରଖୁଥାଏ ଶନେଇଦେବା। ବାରିକ କହୁଥାଏ, ଆଉ ଘୋଡ଼ିଏ ରହିବା କି, କାଳେ ତା ଜାତିରୁ କେହି ଆସିବେ କାନ୍ଧ ଦେବାକୁ। ଶନେଇ କହୁଥାଏ, କିଏ ଆସନ୍ତୁ ନ ଆସନ୍ତୁ, ମୁଁ ଅଛି କାନ୍ଧ ଦେବାକୁ, ମୋର ଜାତି ମାରା ହେବ ନାହିଁ, ମନେ ରଖ। ସାଇସାରା ଲୋକ ଚୁପଚାପ ଠିଆ ହୋଇ ଦେଖୁଥିଲେ ମରିପଡ଼ିଥିବା ଗୋଟିଏ ଗୋରା ତକତକ ଶରୀର, କାନ୍ଦୁଥିବା ସେ ପଲେ ଛୁଆର ମା, ବାହୁନୁଥିବା 2ଟି ଝିଅ ଓ ଆଖିରୁ ଲୁହ ଖସି ବୋକା ପାଲଟି ଯାଇଥିବା ଗୋଟିଏ ବାପ। କେହି କେହି ଲୁହ ଜକେଇ ଠିଆ ହୋଇଥିଲେ, କେହି ଉପାୟ ଚିନ୍ତା କରୁଥିଲେ ତ କେହି ବାୟାର ପୁଅ ପାଖକୁ ଫୋନ୍ କରୁଥିଲେ। ବାୟା ଉଠିଲା, ବଡ଼ ଝିଅକୁ କହିଲା, ଧର ଗୋଟିଏ ପାଖ, କେତେ ଓଜନ ହବ ଛୁଆଟା, ବେମାର ପରେ ତ ଝଡ଼ି ଡାଙ୍ଗ ହୋଇଯାଇଛି, ତୁ ଗୋଟେ ପଟ ଧ, ମୁଁ ଗୋଟେ ପଟେ ଧରୁଛି ଶିକା ଝୁଲେଇକି,
କିଏ ଆସୁ କି ନ ଆସୁ।

ପହଞ୍ଚିଟାରେ ବୁହା ହେଲା ଗୁଞ୍ଜୁର ଶବ। ବାପା ବାପା ବୋଉ ବୋଉ ଦେଇ ଦେଇ କହି କହି ସେ ଦେଢ଼ ବର୍ଷର ଝିଅଟା ସେମିତି କାନ୍ଦୁଥାଏ। ବାପା ଶବ୍ଦ ବ୍ୟତୀତ ଅଧିକ କିଛି ଶୁଣିପାରୁ ନଥାଏ ଏ ବାୟା। ହୁଏତ ଏହି ଶବ୍ଦ ତାକୁ ସାରା ଜୀବନ ଶୁଣିବାକୁ ପଡ଼ିବ। ବା ଡକଟା ତ ଲୋପ ପାଇଗଲା ଗୁଞ୍ଜୁ ସହିତ।

0: ରାଜ୍ୟବାସୀଙ୍କ ଶ୍ରଦ୍ଧାଞ୍ଜଳି ଅର୍ପଣ, ପଶ୍ଚିମବଙ୍ଗ, ଆସାମ ଏବଂ ପୁଡୁଚେରୀରେ ବିଜେପିର ବିଜୟ, ତୁଷ୍ଟିକରଣ ଏବଂ ଅନୁପ୍ରବେଶକାରୀଙ୍କୁ ଆଶ୍ରୟ ଦେଇଥିବା ଲୋକଙ୍କ ବିରୋଧରେ ଜବାବ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ନେଇ ଚଳିତ ମାସ 8 ତାରିଖରୁ ବିଦେଶ ଗସ୍ତରେ ଯିବେ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ। ଦେଶରେ ଦୃଢ଼ ଗବେଷଣା ଓ ନବସୃଜନ ଏକୋସିଷ୍ଟମ ସ୍ଥାପନ କରିବା ଦିଗରେ ସରକାର ପ୍ରତିଶ୍ରତିବଦ୍ଧ କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ପଶ୍ଚିମ ଏସିଆରେ ସୃଷ୍ଟ ପରିସ୍ଥିତି ଲାଗି ରହିଲେ ବିଶ୍ୱ ଅର୍ଥନୈତିକ ଅବସ୍ଥା ଜଟିଳ ହେବା ନେଇ ଆନ୍ତର୍ଜାତିକ ମୁଦ୍ରାପାଣ୍ଠିର ଅନୁମାନ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଚେନ୍ନାଇ ସୁପରକିଙ୍ଗସ୍ ମଧ୍ୟରେ ହେବ ମ୍ୟାଚ୍। ଶ୍ରୋତାବନ୍ଧୁ, ବର୍ତ୍ତମାନ ପାଇଁ ମୁଖ୍ୟ ସମ୍ବାଦର ପ୍ରସାରଣ ଏତିକିରେ ଶେଷ ହେଲା। ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଆପଣମାନେ ଶୁଣିପାରିବେ ରାତି 7ଟାରେ। ନମସ୍କାର।
1: यहां खबरें तोड़ी मरोड़ी नहीं जाती।
2: बहुत सारे निजी चैनल और निजी चैनलों के बोलबाला में हम समझ रहे हैं कि आकाशवाणी और दूरदर्शन इसकी रिलेवेंसी क्या है।
1: यहां होती है सीधी, सटी और सच्ची खबरें।
2: मैं मन से मानता हूं कि भारत के भाव की अभिव्यक्ति केवल और केवल आकाशवाणी और दूरदर्शन ही कर रहे हैं,
1: क्योंकि ये है देश का सबसे भरोसेमंद न्यूज चैनल। डीडी न्यूज, केवल खबर, पूरी खबर।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ ଚଳିତ ଅଧିବେଶନର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ସନ୍ଧ୍ୟା 6:10ରେ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର ଅଷ୍ଟମ ଭାଗ ଉଦୟ ଭାରତ। ସନ୍ଧ୍ୟା 6:30ରେ ଏଥିରେ ଶୁଣିବେ ଶ୍ରମିକମାନଙ୍କ ଅଧିକାରର ସୁରକ୍ଷା, ଆଲୋଚନା କରିବେ ଡମ୍ବରୁଧର ଘଣା। ରାତି 17:02ରେ ଓଡ଼ିଆ କଥାଚିତ୍ର ଗୀତ ଜିଲ୍ଲା ହାଲଚାଲ। ରାତି 17:25ରେ ଏଥିରେ ଶୁଣିବେ କନ୍ଧମାଳ ଜିଲ୍ଲା ସମ୍ପର୍କରେ। ରାତି 17:30ରେ କୃଷି ସଂସାର, ଏଥିରେ ଶୁଣିବେ ବ୍ୟବସାୟିକ ଭିତ୍ତିରେ ଗେଣ୍ଡୁଫୁଲ ଚାଷ ସମ୍ପର୍କରେ ମଞ୍ଜୁଳା ତ୍ରିପାଠୀଙ୍କ ସହିତ ଆଲୋଚନା। ହିନ୍ଦୀ ଚଳଚ୍ଚିତ୍ର ଗୀତ

ରାତି 8:02। ହିନ୍ଦୀ ଶିକ୍ଷା କାର୍ଯ୍ୟକ୍ରମ ରାତି 8:30 ଶିକ୍ଷାଦାନ କରିବେ କ୍ରିଷ୍ଣକନିଆ ଆଚାର୍ଯ୍ୟ, ଶିକ୍ଷା ଗ୍ରହଣ କରିବେ ରାଜଲକ୍ଷ୍ମୀ ନାୟକ। କ୍ରୀଡ଼ା ପତ୍ରିକା କାର୍ଯ୍ୟକ୍ରମ ରାତି 9:30 ଏଥିରେ ଶୁଣିବେ ଜାତୀୟ ଜିମ୍ନାଷ୍ଟିକ୍ ଚମ୍ପିୟନ୍ସିପ୍ 2024ରେ ସଫଳତା ଲାଭ କରିଥିବା ଆର୍ଟିଷ୍ଟିକ୍ ଜିମ୍ନାଷ୍ଟ ତପନ କୁମାର ମହାନ୍ତିଙ୍କ ସହିତ ସାକ୍ଷାତକାର ଏବଂ କ୍ରୀଡ଼ା ପରିକ୍ରମା। ରାତି 10:02 ପ୍ରଚାର କରିବ ଦାସକାଠିଆ ଗୀତ, ପରିବେଷଣ କରିବେ ଗୋପାଳ ଚନ୍ଦ୍ର ସିଠ ଏବଂ ସାଥୀ। ଶ୍ରୋତାଙ୍କ ଅନୁରୋଧରେ ଓଡ଼ିଆ କଥାଚିତ୍ର ଗୀତ ରାତି 10:30। ଆସନ୍ତାକାଲିର କାର୍ଯ୍ୟକ୍ରମର ସୂଚନା। ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ସକାଳ 6:05। ସକାଳ 6:35 ଅନୁଚିନ୍ତା, ଉପସ୍ଥାପନା ସସ୍ମିତା ଦାସ। ଶ୍ରୀମଦ୍ ଭାଗବତର 27ତମ ଭାଗ ସକାଳ 6:40। ସକାଳ 7:10 ଆମର ସ୍ୱାସ୍ଥ୍ୟରେ ଶୁଣିବେ ପ୍ରାପ୍ତ ବୟସରେ ପଡ଼ିଯିବାର କାରଣ ଓ ନିରାକରଣ, ଆଲୋଚନା କରିବେ ଡାକ୍ତର ଧୀରେନ୍ଦ୍ରନାଥ ମହାରଣା। ପ୍ରଭାତ ପରିକ୍ରମା ସକାଳ 7:25। କଥିକା ସକାଳ 7:35 ଏଥିରେ ଶୁଣିବେ ତର୍କେ ବହୁଦୂର, ଆଲୋଚନା କରିବେ ନୂତନ ମହାନ୍ତି। ରାଗମଞ୍ଜରୀ ସକାଳ 7:40 କଣ୍ଠଶିଳ୍ପୀ ସନ୍ତୋଷୀ ପ୍ରସାଦ ମିଶ୍ର, ସଙ୍ଗୀତ ହେମନ୍ତ କୁମାର ତ୍ରିପାଠୀ। ବୈଦେହିଶ ବିଳାସର 25 ଭାଗ ସକାଳ 8:45। ଦିନ 10:00 ପ୍ରଚାର କରିବ ନାଟକ ବିସର୍ଜନ, ରଚନା ସୁରେନ୍ଦ୍ର ମହାନ୍ତି, ପ୍ରଯୋଜନା ଦାଶରଥୀ ପ୍ରସାଦ ଦାସ। ଦିନ 11:10 ଭଜନ ଏବଂ ଆଧୁନିକ ଗୀତ ଗାଇଛନ୍ତି ସନ୍ଦୀପ ସୌମ୍ୟରଞ୍ଜନ ପାରିକ। ଦିନ 11:30 ପାଲା, ପରିବେଷଣ କରିବେ ଚିତ୍ତରଞ୍ଜନ ଜେନା ଏବଂ ସାଥୀ। ଦିନ 10:00 ଶୁଣିବେ ମହୁରୀ ବାଦ୍ୟ, ପରିବେଷଣ କରିବେ ଲକ୍ଷ୍ମୀଧର ନାୟକ। ନାରୀ ମହଲ ଦିନ 20:00 ଏଥିରେ ଶୁଣିବେ କହି ଜାଣିଲେ କଥା ସୁନ୍ଦର, ଆଲୋଚିକା ବିଶ୍ୱମୈତ୍ରୀ ନାୟକ। ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଅପରାହ୍ନ 5:30 ଯୁବବାଣୀ, ଏଥିରେ ଶୁଣିବେ ନାଟକ ସୁକନ୍ୟା। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 9ମ ଭାଗ ସନ୍ଧ୍ୟା 6:10। ଉଜ୍ଜଳ ଆମ ଦେଶ ସନ୍ଧ୍ୟା 6:30। ଜିଲ୍ଲା ହାଲଚାଲ ରାତି 7:25, ଏଥିରେ ଶୁଣିବେ କେନ୍ଦ୍ରାପଡ଼ା ଜିଲ୍ଲା ସମ୍ପର୍କରେ। ରାତି 7:30 କୃଷି ସଂସାର, ଏଥିରେ ଶୁଣିବେ ମାଟିର ଉର୍ବରତା ବଢ଼ାଇବାର ଉପାୟ ସମ୍ପର୍କରେ ରାଜେଶ ଦାସଙ୍କ ସହିତ ଆଲୋଚନା। ବିଜ୍ଞାନ ପତ୍ରିକା କାର୍ଯ୍ୟକ୍ରମ ବିଜ୍ଞାନ ପ୍ରଭା ରାତି 9:30, ଏଥିରେ ଶୁଣିବେ ଆମ ଦେଶର ସାମଗ୍ରିକ ବିକାଶରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ଭୂମିକା, ଆଲୋଚକ ଡକ୍ଟର ରବୀନ୍ଦ୍ରନାଥ ମିଶ୍ର ଏବଂ ଅନ୍ୟ ଏକ ଆଲୋଚନା ଉତ୍ତପ୍ତ ପରିବେଶ ଓ ଉଦାସ ପୃଥିବୀ, ଆଲୋଚନା କରିବେ ନିକୁଞ୍ଜ ବିହାରୀ ସାହୁ ଏବଂ ବିଜ୍ଞାନ ସମ୍ବାଦ। କାର୍ଯ୍ୟକ୍ରମ ବନମଲ୍ଲିକାର ଦ୍ୱିତୀୟ ଭାଗ ପ୍ରଚାର କରିବ ରାତି 10:02। ଶ୍ରୋତାଙ୍କ ଅନୁରୋଧରେ ହିନ୍ଦୀ ଚଳଚ୍ଚିତ୍ର ଗୀତ ରାତି 10:30। ଶୁଣିଲେ ଆସନ୍ତାକାଲିର କାର୍ଯ୍ୟକ୍ରମର ସୂଚନା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 8ମ ଭାଗ।

0: ବନ୍ଧୁ, ଆମ ଦେଶର ଆର୍ଥିକ ମେରୁଦଣ୍ଡ ହେଉଛନ୍ତି ଆମ ଶ୍ରମିକ ଭାଇ ଭଉଣୀ। ସେମାନଙ୍କ କଠିନ ପରିଶ୍ରମରେ ଆମ ଦେଶର ପ୍ରଗତି ହେଉଛି, ତେଣୁ ସେମାନଙ୍କ ଅଧିକାରର ସୁରକ୍ଷା ନିହାତି ଜରୁରୀ। ଏ ଦିଗରେ ଆମ ସରକାର ଶ୍ରମିକ ଆଇନ ପ୍ରଣୟନ କରିଛନ୍ତି। ଶ୍ରମିକମାନଙ୍କର ସୁରକ୍ଷା ସୁନିଶ୍ଚିତ ସହ ମର୍ଯ୍ୟାଦାର ସହ ବଞ୍ଚିବାର ବ୍ୟବସ୍ଥା କରିଛନ୍ତି। କୌଣସି ବି ସ୍ଥିତିରେ ଯେପରି ଶ୍ରମିକଟିଏ ଅଣଦେଖା ନ ହୁଏ, ହତାଦର ନ ହୁଏ, ତାର ମୌଳିକ ଅଧିକାର କ୍ଷୁର୍ଣ୍ଣ ନ ହୁଏ, ସେଥିପ୍ରତି ସଜାଗ ଅଛନ୍ତି ଆମ ସରକାର। ଶ୍ରମିକମାନେ ସମାଜରେ କିପରି ସମ୍ମାନର ସହ ବଞ୍ଚିପାରିବେ, ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ସମାନ ଅଧିକାର ପାଇପାରିବେ, ସେ ଦିଗରେ ସେମାନଙ୍କୁ ସଚେତନ କରାଯାଉଛି। ଏହି ଅବସରରେ ଆଜି ରହିଛି ଆଲୋଚନା, ଶ୍ରମିକମାନଙ୍କ ଅଧିକାରର ସୁରକ୍ଷା। ଏ ସମ୍ପର୍କରେ ଆଲୋଚନା କରୁଛନ୍ତି ଓଡ଼ିଶା ସରକାରଙ୍କ ପୂର୍ତ୍ତ ବିଭାଗର ଅବସରପ୍ରାପ୍ତ ଅନୁଶାସନ ସଚିବ ଡମ୍ବରୁଧର ଘଣା।
1: ଆଜିର ଆଧୁନିକ ସମାଜ ଯେଉଁ ସ୍ତମ୍ଭ ଉପରେ ଛିଡ଼ା ହେଇଛି, ସେ ହେଉଛି ଶ୍ରମିକର ଶ୍ରମ, ଲହୁ ଲୁହ ଓ ସମୟ। ଏମାନେ ଶ୍ରମ ଦେଇ ଆଦି ଦେଶବାସୀଙ୍କ ପାଇଁ ଖାଦ୍ୟ ଉତ୍ପାଦନ କରନ୍ତି, ଲହୁ ଲୁହ ଦେଇ ରାସ୍ତା, କୋଠା, ପୋଲ, ବନ୍ଧ ଇତ୍ୟାଦି ଭିତ୍ତିଭୂମି ନିର୍ମାଣ କରନ୍ତି, ଶିଳ୍ପ କାରଖାନାରେ କାମ କରି ବିଭିନ୍ନ ବସ୍ତୁ ପ୍ରସ୍ତୁତ କରନ୍ତି। ସୁରକ୍ଷା ରକ୍ଷଣାବେକ୍ଷଣ ସାଙ୍ଗକୁ ସ୍ୱଚ୍ଛତା ସମ୍ପର୍କିତ ସେବା ଦେଇ ଏମାନେ ନାଗରିକମାନଙ୍କୁ ଏକ ଉତ୍ତମ ଜୀବନ ବଞ୍ଚିବାରେ ସହଯୋଗ ଦେଇଥାନ୍ତି। ଏହା ସାଙ୍ଗକୁ ଦେଶ ଓ ରାଜ୍ୟର ଆର୍ଥିକ ଅଭିବୃଦ୍ଧିକୁ ମଧ୍ୟ ଏମାନଙ୍କର ଏକ ସିଂହ ଭାଗର ଅବଦାନ ରହିଛି, ତେଣୁ ଏମାନେ ହେଉଛନ୍ତି ଦେଶ ନିର୍ମାଣର ପ୍ରକୃତ ବିନ୍ଧାଣ। ଏହି ଦୃଷ୍ଟିରୁ ଶ୍ରମିକ ଭାଇ ଭଉଣୀମାନଙ୍କର ଅଧିକାରକୁ ପ୍ରାଥମିକତା ଦେବା ଏବଂ ତାର ସୁରକ୍ଷା ସମାଜ ଓ ରାଷ୍ଟ୍ରର ଦାୟିତ୍ୱ। ଏଥିପାଇଁ ଦାବି ହୋଇଆସିଛି, ଆନ୍ଦୋଳନ ହୋଇଛି। ଉନବିଂଶ ଶତାବ୍ଦୀରେ ଶ୍ରମିକର ଅଧିକାର ପାଇଁ ଆନ୍ଦୋଳନ ତୀବ୍ର ଥିଲା, କିଛି ଦାବି ହାସଲ ହୋଇଛି, ଆଉ କିଛି ଏବେ ବି ପୂରଣ ହୋଇପାରିନାହିଁ, ସଂଘର୍ଷ ଜାରି ଅଛି। ଅଧିକାର କହିଲେ ଏହା କେବଳ ମଜୁରୀ ବା ବେତନକୁ ବୁଝାଏ ନାହିଁ, ଏହା ଏକ ବଡ଼ ପ୍ରସଙ୍ଗ। ଏହାର ପରିଭାଷା ବ୍ୟାପକ। ସରକାର ବେତନ ହାର ସ୍ଥିର କରନ୍ତି, ବିଜ୍ଞପ୍ତି ପ୍ରକାଶ ପାଏ, ଜିଲ୍ଲା ସ୍ତର ପର୍ଯ୍ୟନ୍ତ ଅଧିକାରୀ ଅଛନ୍ତି ତାକୁ କାର୍ଯ୍ୟକାରୀ କରିବାକୁ, କିନ୍ତୁ ବାସ୍ତବ ପକ୍ଷେ ନିର୍ଦ୍ଧାରିତ ହାରରେ ଶ୍ରମିକମାନେ ତାଙ୍କ ପାଉଣା ପାଆନ୍ତି ନାହିଁ। ଓଡ଼ିଶାରେ ଅଣକୁଶଳୀ ଶ୍ରମିକଙ୍କ ମଜୁରୀ ହାର 462 ଟଙ୍କା ଥିଲାବେଳେ ଲୋକେ ପାଆନ୍ତି ମାତ୍ର 250 ଟଙ୍କାରୁ 300 ଟଙ୍କା ମଧ୍ୟରେ। ଏମାନେ ହେଉଛନ୍ତି ବିଲବାଡ଼ିରେ କାମ କରୁଥିବା ଶ୍ରମିକ ଯାହାଙ୍କ ସଂଖ୍ୟା ସର୍ବାଧିକ। ଠିକ୍ ସେମିତି କାର୍ଯ୍ୟକ୍ଷେତ୍ରରେ ଅନୁକୂଳ ପରିବେଶ ମଧ୍ୟ ଅଧିକାରର ଗଣ୍ଡି ଭିତରକୁ ଆସୁଛି, ଏହା ଏକ ଗୁରୁତ୍ୱପୂର୍ଣ୍ଣ ଅଧିକାର। ଅନେକ ଶ୍ରମିକ ଅସୁରକ୍ଷିତ ପରିବେଶ ଭିତରେ କାମ କରିଥାନ୍ତି, ଏଥିପାଇଁ ତାଙ୍କୁ ସୁରକ୍ଷା ଓ ସ୍ୱାସ୍ଥ୍ୟର ଭୟକୁ ସାମ୍ନା କରିବାକୁ ପଡ଼ିଥାଏ। ସ୍ୱାସ୍ଥ୍ୟ ମଧ୍ୟ ଏକ ବଡ଼ ପ୍ରସଙ୍ଗ, ଅନେକ କ୍ଷେତ୍ରରେ ଦେଖାଯାଏ ଏହାକୁ ଅଣଦେଖା କରାଯାଇଥାଏ। ମାଲିକ ବା ନିଯୁକ୍ତିଦାତା ଶ୍ରମିକର ସ୍ୱାସ୍ଥ୍ୟର ଦାୟିତ୍ୱ ନେଇନଥାଏ, ଏଥିସକାଶେ ଅନେକ କ୍ଷେତ୍ରରେ ଶ୍ରମିକମାନେ ରୋଗରେ ପଡ଼ି ଖର୍ଚ୍ଚାନ୍ତ ହୁଅନ୍ତି, ଏପରିକି ଦୀର୍ଘ ଦିନ ଅସୁସ୍ଥ ରହିଲେ ପରିବାର ପାଳିବାରେ ଅସୁବିଧାର ସମ୍ମୁଖୀନ ହେବା ସହିତ କେତେକ କ୍ଷେତ୍ରରେ ଚାକିରି ବା କାମ ହରାଇଥାନ୍ତି। ଦୈନିକ କାର୍ଯ୍ୟ ସମୟ ଅନେକ କ୍ଷେତ୍ରରେ ବିତର୍କ ଭିତରକୁ ଆସିଥାଏ। ଦିନ ଥିଲା ଉନବିଂଶ ଶତାବ୍ଦୀରେ ଶ୍ରମିକମାନେ ଦିନକୁ 18 ଘଣ୍ଟା ଖଟୁଥିଲେ, ଅନେକ ଲଢେଇ ପରେ ଆଜି ତାହା ଦୈନିକ 8 ଘଣ୍ଟାରେ ସୀମିତ ଅଛି। ପୁଣି ଏକ ସାପ୍ତାହିକ ବିରତି ମଧ୍ୟ ରହିଛି, କିନ୍ତୁ କେତେକ କ୍ଷେତ୍ରରେ ଏ ସାପ୍ତାହିକ ବିରତି ପାଇଁ ମଜୁରୀ ମିଳେ ନାହିଁ, ଏହା ଏକ ପ୍ରକାର ଅନ୍ୟାୟ। କାର୍ଯ୍ୟ ବା ବୃତ୍ତିର ସ୍ଥିରତା ମଧ୍ୟ ଏକ ଅଧିକାର। ନିଯୁକ୍ତି ଏବଂ ସଟେଇ ନିଯୁକ୍ତିଦାତାର ଇଚ୍ଛା ଉପରେ ନିର୍ଭର କଲେ ଶ୍ରମିକର ଜୀବନ ଏକ ଅନିଶ୍ଚିତତା ଭିତରକୁ ଚାଲିଯିବ, ଏହା ଏକ ପ୍ରମୁଖ ବିଷୟ। ଠିକ୍ ସେମିତି କାମ କରିବାର ଅଧିକାର, ରାଇଟ୍ ଟୁ ୱାର୍କ, ଏକ ମୌଳିକ ଅଧିକାର। ଆମ ସମ୍ବିଧାନ ଶ୍ରମିକଙ୍କୁ ଏ ଅଧିକାର ଦେଇଛି ଯେ କାମ କରିବାକୁ ଚାହିଁବ ତାକୁ ମନା କରାଯାଇ ପାରିବ ନାହିଁ, କିନ୍ତୁ ବାସ୍ତବତା ସେୟା ନୁହେଁ। ଅନେକ ଶ୍ରମିକ ବିନା କାମରେ ଘରେ ବସନ୍ତି, ରୋଜଗାର ନାହିଁ, ନିୟମ ଠିକ୍ ପାଳନ ହୋଇପାରୁନାହିଁ। ଶ୍ରମିକଙ୍କ ପିଲା, ଛୁଆ, ପରିବାର ଏବଂ ତାଙ୍କ ଭବିଷ୍ୟତ ମଧ୍ୟ ଅଧିକାର ପରିସରଭୁକ୍ତ। ଏଥିସକାଶେ ଆବଶ୍ୟକ ଯୋଜନା, ଭବିଷ୍ୟ ନିଧି ପାଣ୍ଠି, ପିଲାଙ୍କୁ ମାଗଣା ଶିକ୍ଷା ବ୍ୟବସ୍ଥା ଇତ୍ୟାଦିର ଦରକାର ଅଛି। ଅଣଆନୁଷ୍ଠାନିକ, ଅଣସଂଗଠିତ ଓ ଅଣପଞ୍ଜୀକୃତ ଶ୍ରମିକଙ୍କ ପାଇଁ ଏ ବ୍ୟବସ୍ଥା ଆଦୌ ନାହିଁ। ଶ୍ରମିକଙ୍କ କଲ୍ୟାଣ ପାଇଁ ବିଶ୍ୱ ଶ୍ରମିକ ସଂସ୍ଥା, କେନ୍ଦ୍ରୀୟ ଶ୍ରମ ଆୟୋଗ, ରାଜ୍ୟ ଶ୍ରମ ଆୟୋଗ ପରି ସଂସ୍ଥା ରହିଛି। ଶ୍ରମିକମାନଙ୍କ କଲ୍ୟାଣ ପାଇଁ ଅନେକ ଅଧିନିୟମ, ନିୟମାବଳୀ ମଧ୍ୟ ପ୍ରଣୟନ ହୋଇଛି, ଯଥା କେନ୍ଦ୍ରୀୟ ଶ୍ରମ ଅଧିନିୟମ 1970, ସର୍ବନିମ୍ନ ମଜୁରୀ ଅଧିନିୟମ 1948, ଓଡ଼ିଶା ଦୋକାନ ଓ ବ୍ୟବସାୟ ପ୍ରତିଷ୍ଠାନ ଅଧିନିୟମ 1956, କୋଠା ଏବଂ ଅନ୍ୟ ନିର୍ମାଣ ଶ୍ରମିକ ଅଧିନିୟମ 1996, କଳକାରଖାନା ବିବାଦ ଅଧିନିୟମ 1947, ଓଡ଼ିଶା ଶ୍ରମିକ କଲ୍ୟାଣ ପାଣ୍ଠି ଅଧିନିୟମ 2005, ଆନ୍ତଃରାଜ୍ୟ ଦାଦନ ଶ୍ରମିକ ଅଧିନିୟମ 1979, ମାତୃତ୍ୱ ସହାୟତା ଅଧିନିୟମ 1961, ଶିଶୁ ଶ୍ରମିକ ନିରୋଧ ଅଧିନିୟମ 1900

86 ଏବଂ କର୍ମଚାରୀ ରାଜ୍ୟ ବୀମା ଆଇନ। ଓଡ଼ିଶା ପରିପ୍ରେକ୍ଷୀରେ ଯଦି ଆମେ ଦେଖିବା ପିଲାଙ୍କ ପାଇଁ ବାର୍ଷିକ 40,000 ଟଙ୍କାର ଶିକ୍ଷା ସହାୟତା, ଶ୍ରମିକଙ୍କ ଝିଅ ବା ମହିଳା ଶ୍ରମିକଙ୍କ ବିବାହ ପାଇଁ 50,000 ଟଙ୍କାର ସହାୟତା, 10,000 ଟଙ୍କାର ମାତୃତ୍ୱ ସହାୟତା, ଚିକିତ୍ସା ପାଇଁ ସହାୟତା, ଦୁର୍ଘଟଣା ଜନିତ ମୃତ୍ୟୁ ପାଇଁ 2,00,000 ଟଙ୍କାର ସହାୟତା, ସାଧାରଣ ଭାବରେ ମୃତ୍ୟୁ ପାଇଁ 1,00,000 ଟଙ୍କାର ସହାୟତା ଏବଂ ଯନ୍ତ୍ରପାତି ବା ନିର୍ମାଣ ଉପକରଣ କ୍ରୟ ପାଇଁ ସହାୟତା। ଏଠାରେ ସ୍ପଷ୍ଟ କରାଯାଇପାରେ ଯେ ଏ ସମସ୍ତ କଲ୍ୟାଣକାରୀ ଯୋଜନା କେବଳ ନିର୍ମାଣ ଶ୍ରମିକଙ୍କ ପାଇଁ ଥିଲା, ଅନ୍ୟ ବର୍ଗର ଶ୍ରମିକଙ୍କ ପାଇଁ ଏହା ଉପଲବ୍ଧ ନୁହେଁ। ଏହାର କାରଣ କାହାରିକୁ ଜଣାନାହିଁ। ଏସବୁ ଭଲ ଓ ସୁନ୍ଦର ଯୋଜନା, କେତେକ ଶ୍ରମିକ ପଞ୍ଜୀକୃତ ହୋଇନଥିବାରୁ ଏସବୁ ସୁବିଧାରୁ ବଞ୍ଚିତ ହୋଇଥାନ୍ତି। ଏ ସମସ୍ତ ଅନୁଷ୍ଠାନ ଆଇନ ଯୋଜନା ଥିବା ସତ୍ତ୍ୱେ ଶ୍ରମିକମାନେ ତାଙ୍କର ଅଧିକାର ସଠିକ୍ ଭାବରେ ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ମଧ୍ୟ ହୁଏ। ଏଣୁ ଅନୁଷ୍ଠାନ ସବୁକୁ ଅଧିକ ଦକ୍ଷ ଏବଂ କ୍ରିୟାଶୀଳ କରିବା ସାଙ୍ଗକୁ ପ୍ରଚଳିତ ଆଇନକୁ କଡ଼ାକଡ଼ି ଲାଗୁ କରିବା, ସାଙ୍ଗକୁ ଆବଶ୍ୟକ ସ୍ଥଳେ ନୂତନ ନିୟମ ପ୍ରଣୟନ କରି ଶ୍ରମିକମାନଙ୍କର ଅଧିକାରକୁ ସୁରକ୍ଷା ଦେବାର ଆବଶ୍ୟକତା ରହିଛି। ଯେମିତିକି ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ଶ୍ରମିକଙ୍କ କାମ କରିବାର ଅଧିକାରକୁ ସୁନିଶ୍ଚିତ କରାଯାଉ, ଶ୍ରମିକମାନଙ୍କୁ ତାଙ୍କ ଅଧିକାର ସମ୍ପର୍କରେ ସଚେତନ କରାଯାଉ, ଦିନକୁ ସର୍ବାଧିକ 8 ଘଣ୍ଟା ଓ ସପ୍ତାହକୁ 6 ଦିନର କାର୍ଯ୍ୟ ନିର୍ଘଣ୍ଟ ସ୍ଥିର କରାଯାଉ, ସାପ୍ତାହିକ ଛୁଟି ବେତନଯୁକ୍ତ ହେଉ, ଦୁର୍ଘଟଣା ଜନିତ ଭିନ୍ନ କ୍ଷମତା ଯୋଗୁଁ କାର୍ଯ୍ୟ ପାଇଁ ଅଯୋଗ୍ୟ ହୋଇଗଲେ ଅବା ଅକାଳ ମୃତ୍ୟୁ ପରେ ପରିବାର ଭରଣ ପୋଷଣ ପାଇଁ ବୀମା ବାଧ୍ୟତାମୂଳକ କରାଯାଉ, ଏକ ଉତ୍ତମ ଜୀବନଯାପନ ପାଇଁ ଆବଶ୍ୟକ ମଜୁରୀ ସ୍ଥିର କରିବା ସହିତ ମୁଦ୍ରାସ୍ଫୀତି ଓ ଅନୁଷ୍ଠାନ ବା କମ୍ପାନୀର ଲାଭ ଆଧାରରେ ମଜୁରୀ ବା ବେତନ ହାର ନିର୍ଦ୍ଧାରଣ କରାଯାଉ, ସବୁ ବର୍ଗର ଶ୍ରମିକଙ୍କ ପଞ୍ଜୀକରଣ କରାଯାଉ ଏବଂ ସମସ୍ତଙ୍କୁ ସମାନ ପ୍ରକାର ସହଯୋଗ ସହାୟତା ଦିଆଯାଉ, ସବୁ ବର୍ଗର ଶ୍ରମିକଙ୍କ ପିଲା ଓ ପରିବାରକୁ ଶିକ୍ଷା, ଚିକିତ୍ସା, ବିବାହ, ବାସଗୃହ ପ୍ରଭୃତି ସହାୟତା ପ୍ରଦାନ କରାଯାଉ, ରୋଗର ଚିକିତ୍ସା ଅବା ଅନ୍ୟ କେତେକ ଜରୁରୀକାଳୀନ ପରିସ୍ଥିତିରେ ଛୁଟି ସବୈତନିକ ହେଉ, ଶ୍ରମିକଙ୍କ ବେତନ ଏବଂ ଅନ୍ୟ ସୁବିଧା ସୁଯୋଗ ପୁରୁଷ ଓ ମହିଳା ଆଧାରରେ ସ୍ଥିର କରା ନ ଯାଉ, ସମାନ କାମକୁ ସମାନ ଦରମା ସୁନିଶ୍ଚିତ ହେଉ, ଶିଶୁ ଶ୍ରମିକ, ବାଧ୍ୟତାମୂଳକ ଶ୍ରମିକ ଓ ଦାଦନ ଶ୍ରମିକ ପ୍ରଭୃତି ଉପରେ ରୋକ ଲଗାଯାଉ। ଶ୍ରମିକଙ୍କ ଅଧିକାର ସୁରକ୍ଷା କେବଳ ଏକ ଆଇନ ନୁହେଁ, ବରଂ ନୀତି ଓ ଆର୍ଥିକ ଦୃଷ୍ଟିରୁ ଅପରିହାର୍ଯ୍ୟ। ଶ୍ରମିକଙ୍କୁ ସମ୍ମାନ ଓ ସୁରକ୍ଷା ଦେଶ ପ୍ରଗତିର ପୁଞ୍ଜି ବୋଲି ବୁଝାଯାଏ। ପ୍ରତ୍ୟେକ ଶ୍ରମିକର ସମ୍ମାନର ସହିତ ବଞ୍ଚିବାର ଅଧିକାର ରହିଛି ଏବଂ ତାଙ୍କୁ ସମ୍ମାନ ଦେବା ସମାଜ ଓ ଦେଶର କର୍ତ୍ତବ୍ୟ। ଯେତେବେଳେ ଭାରତ ସରକାର ବିକଶିତ ଭାରତର ସ୍ୱପ୍ନ ଦେଖୁଛନ୍ତି, ସେତେବେଳେ ପ୍ରତି ଶ୍ରମିକକୁ ସମ୍ମାନ ସହିତ ବଞ୍ଚିବାର ଅଧିକାର ଦେବାର ଆବଶ୍ୟକତା ରହିଛି।

0: ପାରିନ୍ଦା।
1: ଶୁଣୁଥିଲେ ଆଲୋଚନା, ଶ୍ରମିକମାନଙ୍କ ଅଧିକାରର ସୁରକ୍ଷା। ଏ ସମ୍ପର୍କରେ ଆଲୋଚନା କରୁଥିଲେ ଓଡ଼ିଶା ସରକାରଙ୍କ ପୂର୍ତ୍ତ ବିଭାଗର ଅବସରପ୍ରାପ୍ତ ଅନୁଶାସନ ସଚିବ ଡମ୍ବରୁଧର ଘଣା। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।

0: ଶୁଣିଲେ କାର୍ଯ୍ୟକ୍ରମ ଉଦୟ ଭାରତ, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରୀ ବନ୍ଧୁ ସ୍ୱାଇଁ, ଆକାଶବାଣୀ କଟକ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ସମୟ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ରାଜ୍ୟକୁ ଶିଳ୍ପ ସମୃଦ୍ଧ ଓ ଯୁବବର୍ଗଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା। ଓଡ଼ିଶାରେ ପୁଞ୍ଜିନିବେଶ ବୃଦ୍ଧି ପାଇଁ ତିନିଦିନିଆ ଗୁଜରାଟ ଗସ୍ତ ଅବସରରେ କହିଲେ ମୁଖ୍ୟମନ୍ତ୍ରୀ। ଦେଶରେ କପାର ଉତ୍ପାଦନ ବୃଦ୍ଧି ପାଇଁ କପାସ କ୍ରାନ୍ତି ଅଭିଯାନକୁ ମଞ୍ଜୁରୀ ଦେଲେ କେନ୍ଦ୍ର ସରକାର। ଜୁନ୍ ପହିଲାରୁ କାର୍ଯ୍ୟକ୍ଷମ ହେବ ରାୟଗଡ଼ା ନୂଆ ରେଳ ଡିଭିଜନ ଏବଂ ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ରାଜ୍ୟକୁ ଶିଳ୍ପ ସମୃଦ୍ଧ ଏବଂ ଯୁବବର୍ଗଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଉଲ୍ଲେଖ କରିଛନ୍ତି। ଓଡ଼ିଶାରେ ପୁଞ୍ଜିନିବେଶ ବୃଦ୍ଧି ପାଇଁ ଶ୍ରୀ ମାଝି ଆଜିଠାରୁ ତିନିଦିନିଆ ଗୁଜରାଟ ଗସ୍ତରେ ଯାଇଛନ୍ତି। ସେଠାରେ ପହଞ୍ଚବା ପରେ ସାମାଜିକ ଗଣମାଧ୍ୟମରେ ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି, ନିବେଶକଙ୍କୁ ଆକୃଷ୍ଟ କରି ଓଡ଼ିଶାରେ ଶିଳ୍ପ ନିଯୁକ୍ତି ଆହୁରି ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ସେ ଗୁଜରାଟଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ବିଶ୍ୱସ୍ତରୀୟ ପୁଞ୍ଜିନିବେଶକାରୀଙ୍କୁ ଓଡ଼ିଶାର ଶିଳ୍ପ ସାମର୍ଥ୍ୟ ସହ ପରିଚିତ କରାଇବା ଏବଂ ରାଜ୍ୟର ଅପରାଜେୟ ବିକାଶ

ଯାତ୍ରାରେ ସହଭାଗୀ କରାଇବା ଗୁଜରାଟ ଗସ୍ତର ମୂଳ ଲକ୍ଷ୍ୟ। ଏହାସହ ଯୁବଶକ୍ତିଙ୍କ ପାଇଁ ନିଜ ମାଟିରେ ସମ୍ମାନଜନକ ଜୀବିକାର ସୁଯୋଗ ସୃଷ୍ଟି ଏବଂ ସମୃଦ୍ଧ ତଥା ଆତ୍ମନିର୍ଭର ଓଡ଼ିଶା ଗଠନ ଦିଗରେ ଏହି ପଦକ୍ଷେପ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ଏହି ଗସ୍ତ ଅବସରରେ ଶ୍ରୀ ମାଝୀ ଅହମ୍ମଦାବାଦ, ମୁନ୍ଦ୍ରା ଓ ଭଦୋଦରାଠାରେ ରୋଡ୍ ଶୋ ରାଉଣ୍ଡ ଟେବୁଲ୍ ବୈଠକ କରିବା ସହିତ ରାଜ୍ୟରେ ଶିଳ୍ପ ବିକାଶ ନେଇ ଉଦ୍ୟୋଗପତିମାନଙ୍କ ସହ ଆଲୋଚନା କରିବେ। ମୁଖ୍ୟମନ୍ତ୍ରୀଙ୍କ ସହିତ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଗୁଜରାଟ ଗସ୍ତରେ ଯାଇଛନ୍ତି। ପୂର୍ବରୁ ହାଇଦ୍ରାବାଦ ଓ କୋଲକାତାରେ ରାଜ୍ୟ ସରକାରଙ୍କ ପକ୍ଷରୁ ନିବେଶକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଦେଶର କପା ଚାଷୀମାନଙ୍କ ଉନ୍ନତି ତଥା କପାର ଉତ୍ପାଦନ ବୃଦ୍ଧି ପାଇଁ କେନ୍ଦ୍ର ସରକାର କପାସ କ୍ରାନ୍ତି ଅଭିଯାନକୁ ମଞ୍ଜୁରୀ ଦେଇଛନ୍ତି। କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଏଥିପାଇଁ 5,669 କୋଟି ଟଙ୍କା ଖର୍ଚ୍ଚ ହେବ। ଏହାଦ୍ୱାରା 32 ଲକ୍ଷରୁ ଉର୍ଦ୍ଧ୍ୱ ଚାଷୀ ଉପକୃତ ହେବେ ବୋଲି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ଏହା 2026-27ରୁ 2030-31 ଆର୍ଥିକ ବର୍ଷ ପାଇଁ କାର୍ଯ୍ୟକାରୀ ହେବ। ଭୁବନେଶ୍ୱର ଲୋକସେବା ଭବନରେ ଆଜି ଶକ୍ତି ବିଭାଗର ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ବୈଠକରେ ଯୋଗଦେଇ ଗ୍ରୀଷ୍ମ ପ୍ରବାହ ଓ କାଳବୈଶାଖୀ ପାଇଁ ଶକ୍ତି ବିଭାଗର ପ୍ରସ୍ତୁତି ଉପରେ ସମୀକ୍ଷା କରିଛନ୍ତି। ରାଜ୍ୟରେ ନିରବଚ୍ଛିନ୍ନ ଓ ଗୁଣାତ୍ମକ ବିଦ୍ୟୁତ୍ ଯୋଗାଣ ନିଶ୍ଚିତ କରିବାକୁ ବିଦ୍ୟୁତ୍ ବିତରଣ କମ୍ପାନୀଗୁଡ଼ିକୁ ଉପମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଗ୍ରାହକ କୈନ୍ଦ୍ରିକ ସେବା ପ୍ରଦାନ, ଅଭିଯୋଗର ପ୍ରତିକାର ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ସମର୍ପିତ ଦଳର ସଂଖ୍ୟା ଆଗାମୀ ଦିନରେ ବୃଦ୍ଧି କରାଯିବ। ରାଜ୍ୟର ଜନସାଧାରଣଙ୍କୁ ସରକାର ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ଯୋଗାଇ ଦେବା ପାଇଁ ଚେଷ୍ଟିତ ବୋଲି ଶ୍ରୀ ସିଂହଦେଓ କହିଛନ୍ତି। ବୈଠକରେ ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଶାଲ କୁମାର ଦେବ ଏବଂ ରାଜ୍ୟର ସମସ୍ତ ବିଦ୍ୟୁତ୍ ବିତରଣ କମ୍ପାନୀର ସିଇଓମାନେ ଉପସ୍ଥିତ ଥିଲେ। ଭାରତରେ ଜାତିସଂଘର ଆବାସିକ ସଂଯୋଜକ ଷ୍ଟିଫେନ୍ ପ୍ରିସ୍ନର ଆଜି ଲୋକସେବା ଭବନରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ରାଜ୍ୟ ସରକାର ଆତ୍ମନିର୍ଭର ଭାରତ ସଂକଳ୍ପକୁ ସାକାର କରିବା ପାଇଁ ଦୃଢ଼ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ଶ୍ରୀ ସିଂହଦେଓ କହିଛନ୍ତି। ଓଡ଼ିଶା କୃଷି, ଶିଳ୍ପ ତଥା ଅକ୍ଷୟ ଶକ୍ତି କ୍ଷେତ୍ରରେ ଅଭିବୃଦ୍ଧି ହାସଲ କରି ଦେଶ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖୁଛି। ରାଜ୍ୟ ସରକାର କୃଷିକୁ ସର୍ବାଧିକ ପ୍ରାଥମିକତା ଦେଉଛନ୍ତି। ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବା, ଜଳବାୟୁ ଅନୁକୂଳ ଚାଷ ପ୍ରଣାଳୀକୁ ପ୍ରୋହାହନ ଦେବା ଏବଂ କୃଷି ମୂଲ୍ୟ ଶୃଙ୍ଖଳକୁ ମଜବୁତ କରିବା ପାଇଁ ନିରନ୍ତର ପ୍ରୟାସ ଜାରି ରହିଛି। ରାଜ୍ୟର ସମୃଦ୍ଧ ସାଂସ୍କୃତିକ ପରମ୍ପରା, ୟୁନେସ୍କୋ ଚିହ୍ନିତ ବିଶ୍ୱ ଐତିହ୍ୟସ୍ଥଳ ଏବଂ ରାଣୀପୁର ଝରିଆଲ ଓ ହରିଶଙ୍କର ଭଳି ପର୍ଯ୍ୟଟନ ସ୍ଥଳଗୁଡ଼ିକର ସ୍ଥାୟୀ ବିକାଶ ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ଓଡ଼ିଶାକୁ ଅକ୍ଷୟ ଶକ୍ତିର କେନ୍ଦ୍ର ଭାବେ ଗଢ଼ିତୋଳିବା, ଗ୍ରାମୀଣ ଜୀବିକାକୁ ସୁଦୃଢ଼ କରିବା ଏବଂ ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ କରିବା ଦିଗରେ ଜାତିସଂଘର ସହଯୋଗ ନେଇ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ହୋଇଥିଲା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାୟଗଡ଼ା ରେଳ ଡିଭିଜନ ଆସନ୍ତା ଜୁନ୍ ମାସ ପହିଲାରୁ କାର୍ଯ୍ୟକ୍ଷମ ହେବ ବୋଲି ରେଳ ବିଭାଗ ପକ୍ଷରୁ କୁହାଯାଇଛି। ପୂର୍ବତଟ ରେଳ ଅଧୀନରେ ରାୟଗଡ଼ା ତୃତୀୟ ରେଳ ଡିଭିଜନ ଭାବେ କାମ କରିବ। ପୂର୍ବତଟ ରେଳବାଇ ଅଧୀନରେ ପୂର୍ବରୁ ଖୋର୍ଦ୍ଧା ଏବଂ ସମ୍ଭଲପୁର ରେଳ ଡିଭିଜନ ରହିଛି। ରାୟଗଡ଼ା ଡିଭିଜନ ଅଧୀନରେ ମୋଟ 695 କିଲୋମିଟର ରେଳପଥ ରହିବ। ୱାଲ୍ଟିୟର ଡିଭିଜନର କିଛି ଷ୍ଟେସନ ରାୟଗଡ଼ା ଡିଭିଜନରେ ଅନ୍ତର୍ଭୁକ୍ତ କରାଯାଇଛି। ନୂଆ ରାୟଗଡ଼ା ରେଳମଣ୍ଡଳ ଅଧୀନରେ କୋରାପୁଟ, ସିଙ୍ଗାପୁର ରୋଡ୍, କିରୁଣ୍ଡର, ଗୁଣପୁର, ପାରଳା ସମେତ ଦକ୍ଷିଣ ଓଡ଼ିଶାର ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନକୁ ସାମିଲ କରାଯାଇଛି। ଏହା ବ୍ୟତୀତ ଇଚ୍ଛାପୁର ପଲାସାକୁ ପୂର୍ବତଟ ରେଳବାଇ ଅଧୀନରୁ ବାହାର କରାଯାଇ ବିଶାଖାପାଟଣା ରେଳ ଡିଭିଜନରେ ସାମିଲ କରାଯାଇଥିବା ନେଇ ବିଜ୍ଞପ୍ତିରେ କୁହାଯାଇଛି। ରାୟଗଡ଼ା ନୂଆ ରେଳ ଡିଭିଜନ ଭିଭିଭୂମି ବିକାଶ ପାଇଁ ସରକାର ପ୍ରାୟ 107 କୋଟି ଟଙ୍କା ଖର୍ଚ୍ଚ କରିବେ। ରାଜ୍ୟ ସରକାର ସଡ଼କ ଦୁର୍ଘଟଣା ହ୍ରାସ ଉପରେ ପ୍ରାଧାନ୍ୟ ଦେଉଛନ୍ତି। ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନାଙ୍କ ନିର୍ଦ୍ଦେଶକ୍ରମେ ସମସ୍ତ ଉପପରିବହନ ଆୟୁକ୍ତ, ଆଞ୍ଚଳିକ ପରିବହନ ଅଧିକାରୀ ଓ ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀଙ୍କ ସହ ରାଜ୍ୟ ପରିବହନ ପ୍ରାଧିକରଣ କାର୍ଯ୍ୟାଳୟରେ ପରିବହନ ଆୟୁକ୍ତ ଅମିତାଭ ଠାକୁର ଆଜି ସମୀକ୍ଷା ବୈଠକ କରିଛନ୍ତି। ସଡ଼କ ଦୁର୍ଘଟଣାକୁ ହ୍ରାସ କରିବା, ସଚେତନତା ଓ ଏନ୍ଫୋର୍ସମେଣ୍ଟ ବୃଦ୍ଧି କରିବା ଉପରେ ବୈଠକରେ ଆଲୋଚନା କରାଯାଇଛି। ଡ୍ରାଇଭିଂ ଲାଇସେନ୍ସ ଓ ଗାଡ଼ି ଫିଟ୍ନେସ୍ ପ୍ରଦାନ ପ୍ରକ୍ରିୟା ସ୍ୱଚ୍ଛତା ଅବଲମ୍ଭନ କରିବାକୁ ଶ୍ରୀ ଠାକୁର ନିର୍ଦ୍ଦେଶ ଦେଇଛନ୍ତି। ସଚେତନ ନାଗରିକଙ୍କ ସହଯୋଗ ନେଇ ସଡ଼କ ସୁରକ୍ଷାକୁ ଏକ ଅଭିଯାନରେ ପରିଣତ କରିବାକୁ ହେବ। ଆର୍ଟିଓମାନଙ୍କ ଦକ୍ଷତା ରିପୋର୍ଟରେ ଆଗାମୀ ଦିନରେ ସଡ଼କ ସୁରକ୍ଷା ଦିଗରେ କାର୍ଯ୍ୟର ଏକ ବିଶେଷ ଭୂମିକା ରହିବ ବୋଲି ଶ୍ରୀ ଠାକୁର କହିଛନ୍ତି। ଏହି ଅବସରରେ ସଡ଼କ ସୁରକ୍ଷା କ୍ଷେତ୍ରରେ ବିଭାଗ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଓ ସଂସ୍କାର ଉପରେ ଆୟୁକ୍ତ ସୂଚନା ପ୍ରଦାନ କରିବା ସହିତ ବୈଷୟିକ ଜ୍ଞାନକୌଶଳର ଉପଯୋଗ ପାଇଁ ପରାମର୍ଶ ଦେଇଥିଲେ।

0: ରଥଯାତ୍ରା ପାଇଁ ରଥଖଳାରେ ତିନି ରଥର ନିର୍ମାଣ କାର୍ଯ୍ୟ ଜାରି ରହିଛି। ପୁରୀ ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂ ଆଜି ରଥ ନିର୍ମାଣ କାର୍ଯ୍ୟର ତଦାରଖ କରିଛନ୍ତି। ଚଳିତ ବର୍ଷ ରଥଯାତ୍ରାକୁ ଶୃଙ୍ଖଳିତ ଏବଂ ସୁରକ୍ଷିତ ରଖିବା ପାଇଁ ପୁଲିସ୍ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯିବ ବୋଲି ଶ୍ରୀ ସିଂ କହିଛନ୍ତି। ନିୟନ୍ତ୍ରଣ କକ୍ଷ ସ୍ଥାପନ, ଜନସାଧାରଣଙ୍କ ସୂଚନା ପାଇଁ ଏଲ୍ଇଡି ସ୍କ୍ରିନ୍, ଟ୍ରାଫିକ୍ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ ବ୍ୟାପକ ପୁଲିସ୍ ଫୋର୍ସ ମୁତୟନ କରାଯିବ। ରଥଯାତ୍ରା ଏବଂ ସୁନାବେଶ ସମୟରେ ରାସ୍ତାରେ କଟକଣା ଲାଗୁ ସମ୍ପର୍କରେ ଗୁଗୁଲ୍ ମ୍ୟାପ୍ରେ ସୂଚନା ଦିଆଯିବ ବୋଲି ଆରକ୍ଷୀ ଅଧୀକ୍ଷକ କହିଛନ୍ତି। ଦେବଗଡ଼ ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଓଡ଼ିଆ ଭର୍ଚୁଆଲ୍ ଏକାଡେମୀର ଭାଷା ସମୃଦ୍ଧି ଅଭିଯାନ କାର୍ଯ୍ୟକ୍ରମର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ ଓଡ଼ିଆ ସଂସ୍କୃତି, ଭାଷା, ସାହିତ୍ୟ, ଇତିହାସର ସଂରକ୍ଷଣ ପାଇଁ ପ୍ରଯୁକ୍ତି ବିଦ୍ୟାର ଉପଯୋଗ ଏବଂ ଡିଜିଟାଇଜେସନ୍ ମାଧ୍ୟମରେ ସଂରକ୍ଷଣ, ଉନ୍ନତିକରଣ ଓ ମାନବୃଦ୍ଧି କରିବା, କୃତ୍ରିମ ବୁଦ୍ଧିମତା ଓ ଆଧୁନିକ ବୈଷୟିକ ଜ୍ଞାନକୌଶଳ ଉପଯୋଗ କରି ଏକ ମଡେଲ ଡିଜିଟାଲ୍ ଭାଷା ଭଣ୍ଡାର ପ୍ରସ୍ତୁତ କରିବା ଉପରେ ବୈଠକରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ। ଓଡ଼ିଶାର ବହୁମୂଲ୍ୟ ସାହିତ୍ୟ କୃତିକୁ ଅନ୍ୟ ଭାରତୀୟ ଭାଷା ଓ ଇଂରାଜୀ ଅନୁବାଦ କରାଯିବା ସହ ଓଡ଼ିଆ ଭାଷା ଭଣ୍ଡାରରେ ଉପଲବ୍ଧ ତଥ୍ୟକୁ ୱିକିପିଡ଼ିଆ, ଗୁଗୁଲ୍ ଏବଂ ମାଇକ୍ରୋସଫ୍ଟ ଭଳି ଡିଜିଟାଲ୍ ପ୍ଲାଟଫର୍ମକୁ ମୁକ୍ତ ତଥ୍ୟ ପ୍ରଦାନ କରାଯିବା ନେଇ ବୈଠକରେ ଆଲୋଚନା ହୋଇଥିଲା। ମାଲକାନଗିରି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଗ୍ରାମ୍ୟ ଉନ୍ନୟନ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାୟକ ବୈଠକରେ ଯୋଗଦେଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଗ୍ରାମୀଣ ଆଦର୍ଶ ଗ୍ରାମ ଯୋଜନା ଏବଂ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ଉପରେ ଆଲୋଚନା କରିଥିଲେ। ସମୟସୀମା ମଧ୍ୟରେ କାର୍ଯ୍ୟ ସମ୍ପୂର୍ଣ୍ଣ ସହିତ ଭିଭି ଜିରାମଜୀ ଯୋଜନାରେ ଶ୍ରମିକଙ୍କ ପାଇଁ ଅଧିକ କାର୍ଯ୍ୟ ଦିବସ ସୃଷ୍ଟି କରିବା ଉପରେ ମନ୍ତ୍ରୀ ଶ୍ରୀ ନାୟକ ଗୁରୁତ୍ୱାରୋପ କରିଥିଲେ। ସାଂସଦ ବଳଭଦ୍ର ମାଝୀ, ବିଧାୟକ ନରସିଂହ ମାଡକାମୀ, ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ। ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ପୌର ପରିଷଦ କାର୍ଯ୍ୟାଳୟରେ ଏକ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପାରଳାଖେମୁଣ୍ଡି ସହର ପାଇଁ ବାଇପାସ୍ ରାସ୍ତା ନିର୍ମାଣ ନିମନ୍ତେ ଗଜପତି ଜିଲ୍ଲାର ସାତଟି ଗ୍ରାମ ପ୍ରଭାବିତ ହେବ। ଆୟୋଜିତ ଜନଶୁଣାଣିରେ ପାରଳା ଖାସ୍ପା, ହାତୀବାଡ଼ି, ଗୋପୀନାଥପୁର ଏବଂ ରେଲିସାହିର ଗ୍ରାମବାସୀମାନେ ଯୋଗଦେଇଥିଲେ। ଦେବଗଡ଼ ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ରନ୍ଧନ ଗ୍ୟାସ୍ ସିଲିଣ୍ଡର ଓ ଅନ୍ୟାନ୍ୟ ପେଟ୍ରୋଲିୟମ୍ ଇନ୍ଧନ ଯୋଗାଣ ଆବଶ୍ୟକତା ଉପରେ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ରନ୍ଧନ ଗ୍ୟାସ୍ର କଳାବଜାରୀକୁ ରୋକିବା ଏବଂ ଅବ୍ୟର୍ଥ ବ୍ୟବହାର ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଛି। ମାଲକାନଗିରି ଶିଖପାଲି ପଞ୍ଚାୟତ କାର୍ଯ୍ୟାଳୟରେ ଶ୍ରମିକଙ୍କ କଲ୍ୟାଣ ନିମନ୍ତେ ଏକ ସଚେତନତା ଓ ପଞ୍ଜୀକରଣ ଶିବିର ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲା ଶ୍ରମ ଅଧିକାରୀ ଓ ସ୍ଥାନୀୟ ସରପଞ୍ଚ ଉପସ୍ଥିତ ରହି ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକମାନଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ। ପାଣିପାଗ ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ହୋଇଯାଇଛି। ବର୍ଷାର ପ୍ରଭାବରେ ତାପମାତ୍ରା ହ୍ରାସ ପାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆସନ୍ତା 24 ଘଣ୍ଟା ମଧ୍ୟରେ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ରାଜ୍ୟକୁ ଶିଳ୍ପ ସମୃଦ୍ଧ ଓ ଯୁବବର୍ଗଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା, ଓଡ଼ିଶାରେ ପୁଞ୍ଜିନିବେଶ ବୃଦ୍ଧି ପାଇଁ ତିନିଦିନିଆ ଗୁଜରାଟ ଗସ୍ତ ଅବସରରେ କହିଲେ ମୁଖ୍ୟମନ୍ତ୍ରୀ। ଦେଶରେ କପାର ଉତ୍ପାଦନ ବୃଦ୍ଧି ପାଇଁ କପାସ କ୍ରାନ୍ତି ଅଭିଯାନକୁ ମଞ୍ଜୁରୀ ଦେଲେ କେନ୍ଦ୍ର ସରକାର। ଜୁନ୍ 1ରୁ କାର୍ଯ୍ୟକ୍ଷମ ହେବ ରାୟଗଡ଼ା ନୂଆ ରେଳ ଡିଭିଜନ ଏବଂ ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଆଜି ପାଇଁ ଆଞ୍ଚଳିକ ସମ୍ବାଦ ଏତିକିରେ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗରେ ଶୁଣନ୍ତୁ, ସ୍ୱାସ୍ଥ୍ୟ ସୁବିଧାରେ ଅଗ୍ନି ସୁରକ୍ଷା ଆଲେଖ୍ୟ ମଳୟରଞ୍ଜନ ମିଶ୍ର ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ନିରାପଦ ସ୍ୱାସ୍ଥ୍ୟସେବା ପରିବେଶ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଦେଶବ୍ୟାପୀ ଅଗ୍ନି ସୁରକ୍ଷା ସପ୍ତାହ ପାଳନ କରାଯାଉଛି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଆନୁକୂଲ୍ୟରେ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ, କେନ୍ଦ୍ରୀୟ ମନ୍ତ୍ରଣାଳୟ ଏବଂ ବିଭାଗର ସହଭାଗିତାରେ ଗତକାଲିଠାରୁ ଦେଶବ୍ୟାପୀ ପାଳନ କରାଯାଉଥିବା ଏହି ସପ୍ତାହ ଆସନ୍ତା 10 ତାରିଖ ପର୍ଯ୍ୟନ୍ତ ଜାରି ରହିବ। ସ୍ୱାସ୍ଥ୍ୟ ସୁବିଧାରେ ଅଗ୍ନି ସୁରକ୍ଷା ଶୀର୍ଷକ ଏକ ପ୍ରତିଜ୍ଞା ସମାରୋହ ପାଳନର ଏହି ଅବସରରେ ଶୁଭାରମ୍ଭ ମଧ୍ୟ ହୋଇଛି। ଅଗ୍ନି ନିରାପତ୍ତା ନେଇ ପ୍ରସ୍ତୁତି ଏବଂ ପ୍ରତିକ୍ରିୟା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ସହ ଏନେଇ ଜନସଚେତନତା ବୃଦ୍ଧି ସପ୍ତାହ ପାଳନର ଅନ୍ୟତମ ଉଦ୍ଦେଶ୍ୟ। କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ପୁଣ୍ୟସଲୀଳା ଶ୍ରୀବାସ୍ତବ ଗତକାଲି ନୂଆଦିଲ୍ଲୀଠାରେ ଏହି ସପ୍ତାହ ପାଳନର ଶୁଭାରମ୍ଭ କରିଛନ୍ତି। ଚଳିତ ବର୍ଷ ଅଗ୍ନି ନିରାପତ୍ତା ସପ୍ତାହର ବିଷୟବସ୍ତୁ

ରହିଛି, ସୁରକ୍ଷିତ ବିଦ୍ୟାଳୟ, ନିରାପଦ ହସ୍କିଟାଲ ଏବଂ ଏକ ଅଗ୍ନି ନିରାପତ୍ତା ସଚେତନ ସମାଜ ଅଗ୍ନି ନିରାପତ୍ତା ପାଇଁ ଏକାଠି। ଦେଶବ୍ୟାପୀ ଶିକ୍ଷା ଓ ସ୍ୱାସ୍ଥ୍ୟ ପ୍ରତିଷ୍ଠାନଗୁଡ଼ିକୁ ଅଗ୍ନିକାଣ୍ଡ ଭୟାବହତାରୁ ସୁରକ୍ଷିତ ରଖିବା ନେଇ ଆମ ସମସ୍ତଙ୍କର ସହଭାଗୀ ଓ ସାମୁହିକ ଦାୟିତ୍ୱକୁ ଏହି ପ୍ରସଙ୍ଗ ସ୍କରଣ କରାଉଛି। ଅଗ୍ନି ନିରାପତ୍ତା ସପ୍ତାହ ପାଳନ ଅବସରରେ ଏ ସଂକ୍ରାନ୍ତ ଭିଭିଭୂମି ଏବଂ ସୁବିଧା ସୁଯୋଗଗୁଡ଼ିକର ସମୀକ୍ଷା ମଧ୍ୟ କରାଯାଉଛି। କୌଣସିଠାରେ ରହିଯାଇଥିବା ଶୂନ୍ୟସ୍ଥାନ କିମ୍ବା ଅସଙ୍ଗତିକୁ ଚିହ୍ନଟ

ଏବଂ ସୁବିଧା ସୁଯୋଗ ଗୁଡ଼ିକର ସମୀକ୍ଷା ମଧ୍ୟ କରାଯାଉଛି। କୌଣସିଠାରେ ରହିଯାଇଥିବା ଶୂନ୍ୟସ୍ଥାନ କିମ୍ବା ଅସଙ୍ଗତିକୁ ଚିହ୍ନଟ କରିବା ସହ ଏହାକୁ ପ୍ରତିହତ କରିବା ପାଇଁ ଏହି ସପ୍ତାହ ସୁଯୋଗ ପ୍ରଦାନ କରୁଛି। ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନଗୁଡ଼ିକରେ କାର୍ଯ୍ୟରତ ବିଭିନ୍ନ ବର୍ଗର ବୃତ୍ତିଧାରୀଙ୍କୁ ଏହି ସପ୍ତାହ ପାଳନ ଅବସରରେ ତାଲିମ ପ୍ରଦାନ କରାଯାଇ ଦକ୍ଷତା ବିକାଶର ଲକ୍ଷ୍ୟ ରଖାଯାଇଛି। ତାଲିମ ପରିସ୍ଥିତିକୁ ଦୃଷ୍ଟିରେ ରଖି ଦେଶବ୍ୟାପୀ କାର୍ଯ୍ୟରତ ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ପ୍ରତିଷ୍ଠାନଗୁଡ଼ିକୁ ନିୟମିତ ଭାବରେ IHIP ପୋର୍ଟାଲରେ ନିରାପତ୍ତା ସମ୍ପର୍କିତ ଅଡିଟ୍ ବିବରଣୀ ଅପଲୋଡ କରିବାକୁ କୁହାଯାଇଛି। ଏହାଦ୍ୱାରା ନିରାପତ୍ତା ସମ୍ପର୍କିତ ଅନୁପାଳନଗୁଡ଼ିକୁ କାର୍ଯ୍ୟକାରୀ କରିବାରେ ପ୍ରତିଷ୍ଠାନଗୁଡ଼ିକ ଅଧିକ ସଶକ୍ତ ହୋଇପାରିବେ। ସୁରକ୍ଷିତ ମାନଦଣ୍ଡ ବଜାୟ ରଖିବାରେ ଏଭଳି ପଦକ୍ଷେପ ଉପଯୋଗୀ ସାବ୍ୟସ୍ତ ହେବ। ଗତକାଲିର ଉଦ୍ଘାଟନୀ ସମାରୋହରୁ ମିଳିଥିବା ସୂଚନା ଅନୁଯାୟୀ ଇତିମଧ୍ୟରେ 50,000ରୁ ଅଧିକ କର୍ମଚାରୀ ଆଇଗଟ୍ ଅଗ୍ନି ନିରାପତ୍ତା ପାଠ୍ୟକ୍ରମ ସମ୍ପୂର୍ଣ୍ଣ କରିସାରିଛନ୍ତି। ଏଥିରେ ସରକାରୀ ପ୍ରତିଷ୍ଠାନର ଅନେକ ଅଧିକାରୀଙ୍କ ସମେତ ବିଭିନ୍ନ ବର୍ଗର କର୍ମଚାରୀ ସାମିଲ ଅଛନ୍ତି। ଦେଶରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବାରେ ଏଭଳି ଜନଭାଗିଦାରିତା ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ। ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନଗୁଡ଼ିକରେ ଅଗ୍ନି ନିରାପତ୍ତା ପାଇଁ ଏକ ସକ୍ରିୟ ତଥା ସୁବ୍ୟବସ୍ଥିତ ଆଧାରିତ ଆଭିମୁଖ୍ୟର ଆବଶ୍ୟକତା ଉପରେ ସମାରୋହରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ପକ୍ଷରୁ ଏଥିପାଇଁ ଦେଶବ୍ୟାପୀ ଏକ ଅଭିଯାନ ଆରମ୍ଭ କରାଯିବ। ଦକ୍ଷତା ବୃଦ୍ଧି ଏବଂ ଜିଲ୍ଲାସ୍ତରରେ ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ଲକ୍ଷ୍ୟ ନେଇ କେତେକ ଆଞ୍ଚଳିକ ସ୍ତରୀୟ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନର ବ୍ୟବସ୍ଥା ହୋଇଛି। ଦେଶର ହସ୍କିଟାଲଗୁଡ଼ିକ ଅତ୍ୟନ୍ତ ସମ୍ଭେଦନଶୀଳ ଏବଂ ଜଟିଳ ପରିବେଶକୁ ପ୍ରତିନିଧିତ୍ୱ କରୁଥିବା ବେଳେ ସେଠାରେ ସାମାନ୍ୟ ତ୍ରୁଟି ଗୁରୁତର ପରିଣାମ ଆଣିପାରେ। ତେଣୁ ଅଗ୍ନି ନିରାପତ୍ତା ସମ୍ପର୍କିତ ସୁରକ୍ଷା ମାନଦଣ୍ଡ ସୁନିଶ୍ଚିତ କରିବା ପାଇଁ ନିୟମିତ ଯାଞ୍ଚ ଏବଂ ଦକ୍ଷତା ବିକାଶର କଠୋର ଅନୁପାଳନ ଜରୁରୀ। ଅଗ୍ନିକାଣ୍ଡ ଘଟଣାଗୁଡ଼ିକୁ ପ୍ରତିହତ କରିବା ଏବଂ ପ୍ରଭାବଶାଳୀ ଢଙ୍ଗରେ ଜରୁରୀକାଳୀନ ପଦକ୍ଷେପକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ପ୍ରସ୍ତୁତି, ସମନ୍ୱୟ ଏବଂ ନିରନ୍ତର ଅଭ୍ୟାସ ଗୁରୁତ୍ୱପୂର୍ଣ୍ଣ। ସ୍ୱାସ୍ଥ୍ୟସେବା ସୁବିଧାରେ ଅଗ୍ନି ନିରାପତ୍ତା ଏବଂ ଜୀବନ ସୁରକ୍ଷା ଆଧାରିତ ଜାତୀୟ ନିର୍ଦ୍ଦେଶାବଳୀ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଚଳିତ ବର୍ଷଠାରୁ ଆନୁଷ୍ଠାନିକ ଭାବେ କାର୍ଯ୍ୟକାରୀ କରାଯାଇଛି। ବିଭିନ୍ନ ପ୍ରମୁଖ ପ୍ରତିଷ୍ଠାନ ଏବଂ ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନର ବିଶେଷଜ୍ଞଙ୍କ ପରାମର୍ଶ ଆଧାରରେ ଏହି ନିର୍ଦ୍ଦେଶାବଳୀ ବିକଶିତ ହୋଇଛି। ଅଗ୍ନି ନିରାପତ୍ତା କ୍ଷେତ୍ରରେ ଦୃଢ଼ ଏବଂ ବ୍ୟାପକ ପଦକ୍ଷେପକୁ ଏହି ନିର୍ଦ୍ଦେଶାବଳୀ ସୁନିଶ୍ଚିତ କରୁଛି। ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ଅନୁଷ୍ଠାନଗୁଡ଼ିକରେ ରହିଥିବା ଜରୁରୀ ସେବା ପ୍ରଦାନ କେନ୍ଦ୍ରଗୁଡ଼ିକରେ ଏହାର କଠୋର ଅନୁପାଳନକୁ ଗୁରୁତ୍ୱ ଦିଆଯାଉଛି। ଏଥିପାଇଁ ମନ୍ତ୍ରଣାଳୟ ପକ୍ଷରୁ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଏକ ବ୍ୟାପକ ଯାଞ୍ଚ ତାଲିକା ପ୍ରଦାନ କରାଯାଇଛି। ଏ ଦିଗରେ ସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ କେତେକ ପଦକ୍ଷେପ ଗ୍ରହଣ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ସ୍ୱାସ୍ଥ୍ୟସେବା ପ୍ରଦାନ କ୍ଷେତ୍ରର ବୃତ୍ତିଗତ କର୍ମଚାରୀ ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୁରକ୍ଷା, ସଚେତନ ଓ ସଂସ୍କୃତିକୁ ପ୍ରୋହାହନ ପ୍ରଦାନ କରିବା ଲକ୍ଷ୍ୟରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ ପାଇଁ କୁହାଯାଇଛି। ଫଳରେ ଦେଶବ୍ୟାପୀ ରୋଗୀସେବା ଏବଂ ସ୍ୱାସ୍ଥ୍ୟସେବା କର୍ମୀଙ୍କ ପାଇଁ ଏକ ନିରାପଦ, ନିରନ୍ତର ଏବଂ ତ୍ୱରିତ ପ୍ରତିକ୍ରିୟାଶୀଳ ଇକୋସିଷ୍ଟମ ସୁନିଶ୍ଚିତ କରିବା ସମ୍ଭବପର ହୋଇପାରିବ। ସବୁ ପ୍ରକାର ନିୟମାବଳୀ, ପଦକ୍ଷେପ ଓ ତାଲିମ ପ୍ରଦାନ ମଧ୍ୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଏହି ଆକସ୍ମିକ ବିପଦ ପାଇଁ ଆମେ ନିଜେ ପ୍ରସ୍ତୁତ ରହିବା।

0: ଆଜିର ପ୍ରସଙ୍ଗରେ ଶୁଣିଲେ ସ୍ୱାସ୍ଥ୍ୟ ଶିବିରରେ ଅଗ୍ନି ସୁରକ୍ଷା ଆଲେଖ୍ୟ ମୟୂରଞ୍ଜନ ମିଶ୍ର ଉପସ୍ଥାପନା ଆଦିତ୍ୟ ନାରାୟଣ ଦାସ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ
1: ନମସ୍କାର ଶ୍ରୋତା ବନ୍ଧୁ ରାତି ସାରଟା ମୁଖ୍ୟ ସମ୍ଭାଦ ସହିତ ମୁଁ ଆଦିତ୍ୟ ନାରାୟଣ ଦାସ ଆପଣମାନଙ୍କୁ ସ୍ୱାଗତ କରୁଛି ଦେଶର କପା ଚାଷୀମାନଙ୍କ ଉନ୍ନତି ତଥା କପାର ଉତ୍ପାଦନ ବୃଦ୍ଧି ପାଇଁ କେନ୍ଦ୍ର ସରକାର କପାସ କ୍ରାନ୍ତି ଅଭିଯାନକୁ ମଞ୍ଜୁରୀ ଦେଇଛନ୍ତି କ୍ୟାବିନେଟ୍ ବୈଠକରେ ଦେଶରେ ଦୁଇଟି ନୂତନ ସେମିକଣ୍ଡକ୍ଟର କେନ୍ଦ୍ର ପ୍ରତିଷ୍ଠା ପାଇଁ ମଧ୍ୟ ମଞ୍ଜୁରୀ ମିଳିଛି ରାଜ୍ୟର ଶିଳ୍ପ ସମୃଦ୍ଧି ଏବଂ ଯୁବବର୍ଗଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁତ୍ୱାରୋପ କରିଛନ୍ତି ଭାରତରେ ଜାତିସଂଘର ଆବାସିକ ସଂଯୋଜକ ଷ୍ଟିଫେନ୍ ପ୍ରିସ୍ନର ଆଜି ଲୋକସଭା ଭବନରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ରାଜ୍ୟ ସରକାର ସଡ଼କ ଦୁର୍ଘଟଣା ହ୍ରାସ ଉପରେ ପ୍ରାଧାନ୍ୟ ଦେଉଛନ୍ତି ବୋଲି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନାଙ୍କ ସୂଚନା ରାୟଗଡ଼ା ରେଳ ଡିଭିଜନ ଆସନ୍ତା ଜୁନ୍ ମାସ ପହିଲାରୁ କାର୍ଯ୍ୟକ୍ଷମ ହେବ ଦେଶରେ ଗବେଷଣା ଓ ନବସୃଜନ ପରିବେଶ ସୃଷ୍ଟି କରିବା ଦିଗରେ ସରକାର ପ୍ରତିଶ୍ରତିବଦ୍ଧ ବୋଲି କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପଶ୍ଚିମବଙ୍ଗ ଆସାମ ଏବଂ ପୁଡୁଚେରୀରେ ବିଜେପିର ବିଜୟ ତୁଷ୍ଟିକରଣ ଏବଂ ଅନୁପ୍ରବେଶକାରୀଙ୍କୁ ଆଶ୍ରୟ ଦେଇଥିବା ଲୋକଙ୍କ ବିରୋଧରେ ଜବାବ ବୋଲି କହିଲେ

ରାଷ୍ଟ୍ରମନ୍ତ୍ରୀ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ନେଇ ଚଳିତ ମାସ 8 ତାରିଖରୁ ବିଦେଶ ଗସ୍ତରେ ଯିବେ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ। ପଶ୍ଚିମ ଏସିଆରେ ସୃଷ୍ଟ ପରିସ୍ଥିତି ଲାଗି ରହିଲେ ବିଶ୍ୱ ଅର୍ଥନୈତିକ ଅବସ୍ଥା ଜଟିଳ ହେବା ନେଇ ଆନ୍ତର୍ଜାତିକ ମୁଦ୍ରାପାଣ୍ଠିର ଅନୁମାନ। ମହାନ ବିପ୍ଳବୀ ଧରଣୀଧର ନାୟକଙ୍କର 162ତମ ଜୟନ୍ତୀ ଅବସରରେ ରାଜ୍ୟବାସୀଙ୍କ ଶ୍ରଦ୍ଧାଞ୍ଜଳି ଅର୍ପଣ ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି କାଳବୈଶାଖୀ ଜନିତ ବର୍ଷା। ଆସନ୍ତା 24 ଘଣ୍ଟା ମଧ୍ୟରେ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର। ଶ୍ରୋତାବନ୍ଧୁ, ବର୍ତ୍ତମାନ ପାଇଁ ମୁଖ୍ୟ ସମ୍ଭାଦର ପ୍ରସାରଣ ଏତିକିରେ ଶେଷ ହେଲା। ଆପଣମାନେ ଆମର ପରବର୍ତ୍ତୀ ମୁଖ୍ୟ ସମ୍ଭାଦ ଶୁଣିପାରିବେ ରାତି 8ଟାରେ। ନମସ୍କାର।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର ଗୀତ। ପ୍ରଥମେ ଗାଇଛନ୍ତି ଅନୁରାଧା ପୌଡ଼ୱାଲ ଓ ସୁରେଶ ୱାଡେକର, କଥାଚିତ୍ର ରାଧା।

ଶୁଣିଲେ ଓଡ଼ିଆ କଥାଚିତ୍ର ଗୀତ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।

0: 5F फार्म से फाइबर बनाना, फाइबर से फैक्ट्री में जाना, फैक्ट्री से फैशन, फैशन से फॉरेन शोर्स तक कॉटन का पूरी सप्लाई चेन को मेंटेन करना। कस्तूरी कॉटन, इसकी प्रॉपर मार्केट में स्थापना करवाना, ये भी इस मिशन का पार्ट है।
1: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପରେ ରାଜ୍ୟରେ ନୂତନ ସରକାର ଗଠନ ନେଇ ତତ୍ପରତା ପ୍ରକାଶ ପାଇଛି। ସ୍ୱଷ୍ଟ ବହୁମତ ହାସଲ କରିଥିବା ବିଜେପି ପକ୍ଷରୁ ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଶପଥ ଗ୍ରହଣ ସମାରୋହ ପାଇଁ ଦଳ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ଆସନ୍ତା 9 ତାରିଖ ଶନିବାର ଦିନ ଗୁରୁଦେବ ରବୀନ୍ଦ୍ରନାଥ ଟାଗୋରଙ୍କ ଜନ୍ମବାର୍ଷିକୀ ଅବସରରେ ନୂତନ ସରକାର ଶପଥ ଗ୍ରହଣ କରିବାର ସମ୍ଭାବନା ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ କେନ୍ଦ୍ର ମନ୍ତ୍ରିମଣ୍ଡଳର ବହୁ ସଦସ୍ୟ ତଥା ଅନ୍ୟ ବିଜେପି ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନେ ଶପଥ ସମାରୋହରେ ଯୋଗଦେବେ। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜ ପଦରୁ ଇସ୍ତଫା ଦେବାକୁ ମନା କରିଦେଇଛନ୍ତି। ନିର୍ବାଚନରେ ବଳପୂର୍ବକ ଭୋଟ୍ ଲୁଟ୍ ଏବଂ ସମ୍ପୂର୍ଣ୍ଣ ଭୋଟ୍ ପ୍ରକ୍ରିୟାରେ ଜାଲିଆତି କରାଯାଇଥିବା ଅଭିଯୋଗ ନେଇ ସେ ଏହି ନିଷ୍ପଭି ଗ୍ରହଣ କରିଥିବା ଘୋଷଣା କରିଛନ୍ତି। କୋଲକାତାଠାରେ ସାମ୍ବାଦିକଙ୍କ ସହ ଆଲୋଚନା କାଳରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ତାଙ୍କ ଦଳ ହାରିନାହିଁ। ନିର୍ବାଚନ କମିଶନଙ୍କ ପକ୍ଷପାତିତା ଉପରେ ଅଭିଯୋଗ କରି ସେ କହିଛନ୍ତି ଦେଶର ଗଣତାନ୍ତ୍ରିକ ଇତିହାସରେ ଏହା ଏକ କଳା ଅଧ୍ୟାୟ ସୃଷ୍ଟି କରିଛି। ମମତା ବାନାର୍ଜୀଙ୍କ ପ୍ରତିକ୍ରିୟାକୁ ବିଜେପି କଡ଼ା ସମାଲୋଚନା କରିଛି। ଆସନ୍ତା ଗୁରୁବାର ଦିନ ବର୍ତ୍ତମାନ ବିଧାନସଭାର କାର୍ଯ୍ୟକାଳ ଶେଷ ହେବ, ତେଣୁ ମମତା ବାନାର୍ଜୀ ଇସ୍ତଫା ନ ଦେଲେ ମଧ୍ୟ ବିଧାନସଭା କାର୍ଯ୍ୟକାଳ ଶେଷ ହେତୁ ସେ ଆଉ ଗୃହର ସଦସ୍ୟ ତଥା ମୁଖ୍ୟମନ୍ତ୍ରୀ ପଦରେ ରହିପାରିବେ ନାହିଁ ବୋଲି ବିଜେପି ପକ୍ଷରୁ କୁହାଯାଇଛି। ଆକାଶବାଣୀ ସହ କଥାବାର୍ତ୍ତା ବେଳେ ଦଳର ନେତା ବିଜୟ ଶଙ୍କର ନନ୍ଦୀ କହିଛନ୍ତି ମମତାଙ୍କ ଦ୍ୱାରା ସୃଷ୍ଟ ଏଭଳି ଅଚଳାବସ୍ଥା ଗଣତନ୍ତ୍ର ପ୍ରତି ଉପହାସ। ଏଭଳି ଅବାଞ୍ଚିତ ପରିସ୍ଥିତିର ମୁକାବିଲା ପାଇଁ ସମ୍ଭିଧାନରେ ଆବଶ୍ୟକ ବ୍ୟବସ୍ଥା ରହିଛି ବୋଲି ଶ୍ରୀ ନନ୍ଦୀ କହିଛନ୍ତି। ପଶ୍ଚିମବଙ୍ଗ ଏବଂ ଆସାମରେ ବିଧାୟକ ଦଳ ନେତା ନିର୍ବାଚନ ପାଇଁ ବିଜେପି ପକ୍ଷରୁ କେନ୍ଦ୍ରୀୟ ଦଳୀୟ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି। ପଶ୍ଚିମବଙ୍ଗରେ ଦଳର ବରିଷ୍ଠ ନେତା ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି। ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସେଠାରେ କେନ୍ଦ୍ରୀୟ ସହ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ନିର୍ବାହ କରିବେ। ଆସାମରେ ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି। ହରିୟାଣା ମୁଖ୍ୟମନ୍ତ୍ରୀ ନାୟକ ସିଂ ସାଇନି ସେଠାରେ କେନ୍ଦ୍ରୀୟ ସହ ପର୍ଯ୍ୟବେକ୍ଷକ ଭାବେ ମନୋନୀତ ହୋଇଛନ୍ତି। ବିଜେପି ସଂସଦୀୟ ବୋର୍ଡ ବୈଠକରେ ଏହି ନେତାମାନଙ୍କର ନାମକୁ ଅନୁମୋଦନ କରାଯାଇଛି। କେରଳରେ କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ୍ ସରକାର ଗଠନ ପାଇଁ ଅନୌପଚାରିକ ଆଲୋଚନା ଜାରି ରହିଛି, ତେବେ ବିଧାୟକ ଦଳ ବୈଠକ ନେଇ ବିସ୍ତୃତ ବିବରଣୀ ବର୍ତ୍ତମାନ ସୁଦ୍ଧା ହସ୍ତଗତ ହୋଇନାହିଁ। କେରଳର 140 ବିଧାନସଭା ଆସନ ମଧ୍ୟରୁ 102 ଆସନରେ କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ୍ ବିଜୟ ହାସଲ କରିଛି। ବିଧାୟକ ଦଳ ବୈଠକ ପରେ ସରକାର ଗଠନ ନେଇ ଦଳ ପକ୍ଷରୁ ରାଜ୍ୟପାଳଙ୍କ ନିକଟରେ ଦାବି ଉପସ୍ଥାପନ କରାଯିବ। ୟୁଡିଏଫ୍ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ କଂଗ୍ରେସ କେନ୍ଦ୍ରୀୟ ପ୍ରତିନିଧିଙ୍କ ଉପସ୍ଥିତିରେ ହିଁ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ମଦନୀତି ଦୁର୍ନୀତି ମାମଲାରେ ନିମ୍ନ ଅଦାଲତ ରାୟ ବିରୁଦ୍ଧରେ ସିବିଆଇ ଦାଖଲ କରିଥିବା ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ପ୍ରତିପକ୍ଷଙ୍କ ପାଇଁ ଆମିକସ୍ କ୍ୟୁରି ନିଯୁକ୍ତ କରିବା ପାଇଁ ଘୋଷଣା କରିଛନ୍ତି। ଆପ୍ ନେତା ଅରବିନ୍ଦ କେଜରିୱାଲ, ମନୀଷ ସିସୋଦିଆ ଏବଂ ଦୁର୍ଗେଶ ପାଠକଙ୍କ ପାଇଁ ବରିଷ୍ଠ ଆଇନଜୀବୀଙ୍କୁ ଦିଲ୍ଲୀ ହାଇକୋର୍ଟ ଏହି ଦାୟିତ୍ୱ ଅର୍ପଣ ନେଇ ପ୍ରସ୍ତାବ ଦେଇଛନ୍ତି। ବିଚାରପତି ଜଷ୍ଟିସ୍ ସ୍ୱର୍ଣ୍ଣକାନ୍ତ ଶର୍ମା ଏହି ମାମଲାରୁ ଓହରିଯିବାକୁ ଅଗ୍ରାହ୍ୟ କରିବା ପରେ ଆପ୍ ନେତାମାନେ କୋର୍ଟ ଶୁଣାଣିକୁ ବର୍ଜନ କରିଛନ୍ତି। ଏହି ମାମଲାର ଶୁଣାଣି ଜଷ୍ଟିସ୍ ଶର୍ମା ଆସନ୍ତା 8 ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। ତାମିଲନାଡୁରେ ମଧ୍ୟ ନୂତନ ସରକାର ଗଠନ ନେଇ ରାଜନୈତିକ କାର୍ଯ୍ୟକଳାପ ଜୋର ଧରିଛି। ଅଭିନେତାରୁ ରାଜନେତା ପାଲଟିଥିବା ସି ଜୋସେଫ ବିଜୟଙ୍କ ତାମିଲଗା ଭେଟ୍ରି କାଜଗମ୍ ଟିଭିକେ 234 ବିଧାନସଭା ଆସନ ମଧ୍ୟରୁ 108 ବିଜୟ ଲାଭ କରି ବୃହତ୍ ଦଳ ହୋଇଛି। ଚେନ୍ନାଇ ନିକଟବର୍ତ୍ତୀ ପାନାୟୁର୍ଠାରେ ଦଳୀୟ ମୁଖ୍ୟାଳୟରେ ବିଧାୟକ ଦଳ ବୈଠକ ବସି ସି ବିଜୟଙ୍କୁ ଆନୁଷ୍ଠାନିକ ଭାବେ ନେତା ନିର୍ବାଚନ କରାଯାଇଛି। ଦଳ ପକ୍ଷରୁ ଖୁବ୍ ଶୀଘ୍ର ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆଲ୍ଲେକରଙ୍କ ନିକଟରେ ସରକାର ଗଠନ ନେଇ ଦାବି ଉପସ୍ଥାପନ କରାଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି। ବିଧାୟକ ଦଳ ବୈଠକରେ ଗୃହକୁ ପ୍ରଥମଥର ପାଇଁ ନିର୍ବାଚିତ ହୋଇଥିବା ସଦସ୍ୟମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ନିର୍ବାଚନରେ ଶାସକ ଡିଏମ୍କେ ଦଳ 69 ଆସନ ପାଇ ଏଆଇଏଡିଏମ୍କେ 47 ଆସନ ହାସଲ କରିଛି। ବିଦାୟୀ ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନ୍ ରାଜ୍ୟପାଳଙ୍କ ନିକଟରେ ଇସ୍ତଫାପତ୍ର ଦାଖଲ କରିସାରିଛନ୍ତି। ରାଜ୍ୟପାଳ ଏହାକୁ ଗ୍ରହଣ କରିବା ସହ ନୂତନ ସରକାର ଗଠନ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନିର୍ବାହ କରିବାକୁ ଶ୍ରୀ ଷ୍ଟାଲିନ୍ଙ୍କୁ ଅନୁରୋଧ କରିଛନ୍ତି। ଏଆଇଏଡିଏମ୍କେ ସାଧାରଣ ସମ୍ପାଦକ ଇ ପାଲାନୀସ୍ୱାମୀ ଜନାଦେଶକୁ ଗ୍ରହଣ କରିବା ସହ ନିର୍ବାଚନ ପ୍ରକ୍ରିୟାରେ ବିପୁଳ ପରିମାଣରେ ଅଂଶଗ୍ରହଣ କରିଥିବାରୁ ମତଦାତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ବିଜେପି ନେତା କେ ଆନ୍ନାମଲାଇ ଫଳାଫଳକୁ ସ୍ୱାଗତ କରିଛନ୍ତି। ଜାପାନ ଲିବେରାଲ୍ ଡେମୋକ୍ରାଟିକ୍ ପାର୍ଟି ଅଧ୍ୟକ୍ଷ ତଥା ପ୍ରତିନିଧି ସଭା ସଦସ୍ୟ ତାକାୟୁକି କୋବାୟାସିଙ୍କ ସହ ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ହରଦୀପ ସିଂ ପୁରୀ ଆଜି ସାକ୍ଷାତ ଆଲୋଚନା କରିଛନ୍ତି।

0: ସାମାଜିକ ଗଣମାଧ୍ୟମ ପୋଷ୍ଟରେ ମନ୍ତ୍ରୀ ଶ୍ରୀ ପୁରୀ କହିଛନ୍ତି ନୂଆଦିଲ୍ଲୀରେ ଅନୁଷ୍ଠିତ ଏହି ବୈଠକରେ ଦ୍ୱିପାକ୍ଷିକ ରଣନୈତିକ ସହଭାଗିତାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଆଲୋଚନା ହୋଇଛି। ସୁରକ୍ଷିତ ତଥା ନିରନ୍ତର ଶକ୍ତି ଭବିଷ୍ୟତ ଗଠନରେ ସହଯୋଗ ବୃଦ୍ଧି ଏବଂ ଜାହାଜ ନିର୍ମାଣ କ୍ଷେତ୍ରରେ ସହଭାଗିତା ପାଇଁ ନୂତନ ମାର୍ଗ ଉନ୍କକ୍ତ ଉପରେ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଶ୍ରୀ ପୁରୀ ସୂଚନା ଦେଇଛନ୍ତି। ଶ୍ରୀ ପୁରୀ କହିଛନ୍ତି ଶକ୍ତି ଆତ୍ମନିର୍ଭରତା ଦିଗରେ ଭାରତ ଆଗକୁ ବଢ଼ିବା ଏବଂ ଜାପାନ ସହ ପାରସ୍କରିକ ଲାଭଦାୟକ ସହଭାଗିତା ପାଇଁ ଗୁରୁତ୍ୱପୂର୍ଣ୍ଣ ସୁଯୋଗ ରହିଛି ବୋଲି ସେ କହିଛନ୍ତି। ଦିଲ୍ଲୀର ମାନେକ୍ସା କେନ୍ଦ୍ରଠାରେ ବ୍ରେନ୍ କମ୍ପ୍ୟୁଟର ଇଣ୍ଟରଫେସ୍ ବିସିଆଇ ନ୍ୟୁରାଲ ଫ୍ରଣ୍ଟିୟର୍ସ ବ୍ୟାପକତା ଏବଂ ଏହାର ରଣନୈତିକ ପ୍ରଭାବ ଆଧାରିତ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ପ୍ରତିରକ୍ଷା ମୁଖ୍ୟ ଜେନେରାଲ ଅନିଲ ଚୌହାନ ଆଜି ଏହାର ଉଦ୍ଘାଟନ କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ସମନ୍ୱିତ ପ୍ରତିରକ୍ଷା କର୍ମଚାରୀଙ୍କ ଦ୍ୱାରା ମିଳିତ ଯୁଦ୍ଧ ଅଧ୍ୟୟନ କେନ୍ଦ୍ର ସହଯୋଗରେ ଏହି ସମ୍ମିଳନୀ ଆୟୋଜିତ ହେଉଛି। ଭବିଷ୍ୟତରେ ଯୁଦ୍ଧ ଆହ୍ୱାନରେ ବିସିଆଇର ଭୂମିକା ତଥା ସ୍ୱଦେଶୀ ନବସୃଜନ ଉପରେ ଏହି ସମ୍ମିଳନୀରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ସମ୍ମିଳନୀ ନୈତିକ ବିଚାର ନ୍ୟୁରୋ ସୁରକ୍ଷା ଆହ୍ୱାନ ଏବଂ ଜଟିଳ ପରିସ୍ଥିତିରେ କାର୍ଯ୍ୟଦକ୍ଷତା ତଥା ନିଷ୍ପତ୍ତି ଗ୍ରହଣ କରିବାରେ ବିସିଆଇର ଭୂମିକା ଉପରେ ମତ ବିନିମୟ ହୋଇଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ତାମିଲନାଡୁ ପୁଡୁଚେରୀ ଏବଂ ଗୁଜରାଟ ରାଜପଥ ରକ୍ଷଣାବେକ୍ଷଣ ଆଧାରିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଆଜି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହୋଇଯାଇଛି। ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଏଥିରେ ଅଧ୍ୟକ୍ଷତା କରି ଜାତୀୟ ରାଜପଥ କରିଡରରେ ରାସ୍ତାର ସ୍ଥାୟୀତ୍ୱ ସୁରକ୍ଷା ମାନଦଣ୍ଡ ଏବଂ ସାମଗ୍ରିକ ଯାତ୍ରୀ ଅଭିଜ୍ଞତା ବୃଦ୍ଧି ଉପରେ ମତ ବିନିମୟ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ହର୍ଷ ମଲହୋତ୍ରା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶର ଭିଭିଭୂମି ବିକାଶ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ହୋଇଛି। ଦୀର୍ଘକାଳୀନ ସ୍ଥାୟୀତ୍ୱ ଉନ୍ନତ ପ୍ରଯୁକ୍ତିବିଦ୍ୟା ବ୍ୟବହାର ଏବଂ ଯାଞ୍ଚ ବ୍ୟବସ୍ଥା ଉପରେ ମନ୍ତ୍ରଣାଳୟ ପକ୍ଷରୁ ଗୁରୁତ୍ୱ ଦିଆଯାଉଛି ବୋଲି ଶ୍ରୀ ମାଲହୋତ୍ରା କହିଛନ୍ତି। ଆଇପିଏଲ୍ କ୍ରିକେଟ୍ରେ ଆଉ ଅଳ୍ପ ସମୟ ପରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ମ୍ୟାଚ୍ ଆରମ୍ଭ ହେବ। ଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମ୍ଠାରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଟସ୍ ଜିତି ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଆଇସିସି ପୁରୁଷ ଟି ଟ୍ୱେଣ୍ଟି ଆନ୍ତର୍ଜାତିକ ର୍ୟାଙ୍କ୍ ତାଲିକାରେ ଭାରତ ଶୀର୍ଷ ସ୍ଥାନ ବଜାୟ ରଖିଛି। କ୍ରମାଗତ ଦ୍ୱିତୀୟ ଥର ଟି ଟ୍ୱେଣ୍ଟି ବିଶ୍ୱକପ୍ ଟାଇଟଲ୍ ହାସଲ କରି ଭାରତ ଇତିହାସ ସୃଷ୍ଟି କରିବା ସହିତ ଏହି ସଫଳତା ପାଇଛି। ଏଥିସହିତ ବିଶ୍ୱ କ୍ରିକେଟ୍ରେ ଭାରତ ନିଜର ପ୍ରାଧାନ୍ୟ ବଜାୟ ରଖିଛି। ଗତ ମାର୍ଚ୍ଚ ମାସରେ ଅନୁଷ୍ଠିତ ଟି ଟ୍ୱେଣ୍ଟି ବିଶ୍ୱକପ୍ ପ୍ରତିଯୋଗିତାରେ ଭାରତ ତୃତୀୟ ଥର ପାଇଁ ଏହି ଟାଇଟଲ୍ ହାସଲ କରିଛି। ମୋଟ 275 ପଏଣ୍ଟ ହାସଲ କରି ଭାରତ ବିଶ୍ୱ ର୍ୟାଙ୍କିଙ୍ଗ୍ରେ ଶୀର୍ଷ ସ୍ଥାନରେ ଥିବାବେଳେ 262 ପଏଣ୍ଟ ସହ ଇଂଲଣ୍ଡ ଦ୍ୱିତୀୟ ଏବଂ 258 ପଏଣ୍ଟ ସହ ଅଷ୍ଟ୍ରେଲିଆ ତୃତୀୟ ସ୍ଥାନରେ ରହିଛି। ଏଥର ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣିଥରେ 5650 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର କପା ଉତ୍ପାଦ ମିଶନକୁ କେନ୍ଦ୍ର କ୍ୟାବିନେଟ୍ର ଅନୁମୋଦନ। ସଂଖ୍ୟାଗରିଷ୍ଠତା ହାସଲ କରିଥିବା ଦଳଗୁଡ଼ିକ ପକ୍ଷରୁ 4 ରାଜ୍ୟର ନେତା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ। ମଦନୀତି ଦୁର୍ନୀତି ମାମଲାରେ ସିବିଆଇ ଦାଖଲ କରିଥିବା ଆବେଦନ ଉପରେ ପ୍ରତିପକ୍ଷଙ୍କ ପାଇଁ ଆମିକସ୍ କ୍ୟୁରି ନିଯୁକ୍ତ ନେଇ ଦିଲ୍ଲୀ ହାଇକୋର୍ଟଙ୍କ ଘୋଷଣା ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ମ୍ୟାଚ୍ରେ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଲା ଦିଲ୍ଲୀ କ୍ୟାପିଟାଲ୍ସ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
0: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ଭାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ କନ୍ଧମାଳ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ କନ୍ଧମାଳ ସମ୍ଭାଦଦାତା ଉତ୍ପଳ କୁମାର ସାହୁ ଓ ଉପସ୍ଥାପନାରେ ମୁଁ ସତ୍ୟରଞ୍ଜନ ମହାପାତ୍ର। କନ୍ଧମାଳ ଜିଲ୍ଲା ଫୁଲବାଣୀରେ ଚଳିତ ବର୍ଷ 27ତମ ଠାକୁରାଣୀ ଯାତ୍ରା ଅନୁଷ୍ଠିତ ହେଉଛି। ପ୍ରତି 2 ବର୍ଷରେ ଥରେ ଠାକୁରାଣୀ ଯାତ୍ରା ଅନୁଷ୍ଠିତ ହେଉଥିବାରୁ ଫୁଲବାଣୀ ସହରବାସୀ ଧୁମ୍ଧାମ୍ରେ ପାଳନ କରୁଛନ୍ତି। ଠାକୁରାଣୀ ଯାତ୍ରାରେ ପଞ୍ଚଦେବୀ ମା' ବ୍ରାହ୍ମଣ ଦେବୀ, ମା' ବରାଳ ଦେବୀ, ମା' ବ୍ୟାଘ୍ର ଦେବୀ, ମା' ଗ୍ରାମ୍ୟ ଦେବୀ ଓ ଶେଷରେ ମା' ଦକ୍ଷିଣକାଳୀ ପଞ୍ଚଦେବୀ ପ୍ରତ୍ୟେକ ଦିନ ସାହି ସାହି ବୁଲି ଭୋଗ ଖାଇଥାନ୍ତି। ସେଥିପାଇଁ ପଞ୍ଚଦେବୀଙ୍କୁ ନିମନ୍ତ୍ରଣ କରାଯାଇ ଅସ୍ଥାୟୀ ମଣ୍ଡପରେ ସ୍ଥାପନ କରି ପୂଜା କରାଯାଇଥାଏ। ବିଶ୍ୱାସ ରହିଛି ମା' ଭକ୍ତଙ୍କ ଦୁଆରୁ ପୂଜା ପାଇ ଭୋଗ ଖାଇଲେ କିଛି ଅମଙ୍ଗଳ ଅସୁବିଧା ହୁଏ ନାହିଁ। ଏ ସମ୍ପର୍କରେ କହିଛନ୍ତି ଶିକ୍ଷାବିତ୍ ସୁରପ୍ରସାଦ ନାୟକ।
2: 2 ବର୍ଷରେ ଥରେ ଠାକୁର ଯାତ୍ରା ଅନୁଷ୍ଠିତ ହେଉଥିବାରୁ ଫୁଲବାଣୀ ସହରବାସୀ ଆମେ ଧୁମ୍ଧାମ୍ରେ ପାଳନ କରୁଛୁ। ଘରକୁ ଆମର ଝିଅ ଜ୍ୱାଇଁ ପୁଅ ବୋହୂ ବନ୍ଧୁ ବାନ୍ଧବ ସମସ୍ତଙ୍କୁ ନିମନ୍ତ୍ରଣ କରୁ। ଆମର ଠାକୁରାଣୀ ଯାତ୍ରାରେ ପଞ୍ଚଦେବୀ ମା' ବ୍ରାହ୍ମଣ ଦେବୀ, ମା' ବରାଳ ଦେବୀ, ମା' ବ୍ୟାଘ୍ର ଦେବୀ, ମା' ଗ୍ରାମ୍ୟ ଦେବୀ ଓ ଶେଷରେ ମା' ଦକ୍ଷିଣକାଳୀ ପଞ୍ଚଦେବୀ ପ୍ରତ୍ୟେକ ଦିନ ସାହି ସାହି ବୋଲି ଭୋଗ ଖାଇଥାନ୍ତି। ଆମର ବିଶ୍ୱାସ ରହିଛି ମା ମୁଦୁଆରୁ ପୂଜା ପାଇ ଭୋଗ ଖାଇଲେ ଆମର କିଛି ଅସୁବିଧା ହୁଏ ନାହିଁ।

0: ସବୁ ବିପଦରେ ମା ଆମକୁ ସହାୟ ହୁଅନ୍ତି। ଏଥିସହ ସନ୍ଧ୍ୟାରେ ସବୁଦିନ ମାଙ୍କ ପୀଠରେ ନାଚ ଭଜନ ସନ୍ଧ୍ୟା ମେଲୋଡି କାର୍ଯ୍ୟକ୍ରମ ହୋଇଥାଏ। ଅକ୍ଷୟ ତୃତୀୟା ଠାରୁ ଗୋଟିଏ ମାସ ପର୍ଯ୍ୟନ୍ତ ଆମର ଠାକୁର ଯାତ୍ରା ଅନୁଷ୍ଠିତ ହେବ। ଆସନ୍ତା 20 ତାରିଖରେ ଆମ ଯାତ୍ରା ସରିବ। ଲକ୍ଷାଧିକ ଲୋକ ଆମ ଫୁଲବାଣୀ ଠାକୁରାଣୀ ଯାତ୍ରା ଦେଖିବାକୁ ଆସନ୍ତି। ଜିଲ୍ଲାର ପୋଲିସ ବାହିନୀ ପ୍ରଶାସନ ଆମକୁ ବହୁତ ସାହାଯ୍ୟ କରନ୍ତି। ଏହି ଯାତ୍ରା ଆମ ଭାଇଚାରାର ଯାତ୍ରା।
1: କନ୍ଧମାଳ ଜିଲ୍ଲାରୁ ପ୍ରଥମ ଥର ପାଇଁ ପୁରୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ କାଠ ଯାଇଛି। ସୂଚନା ଅନୁସାରେ ବାଲିଗୁଡ଼ା ବନଖଣ୍ଡ କୋଟଗଡ଼ ବନାଞ୍ଚଳରୁ 40 ଫୁଟିଆ 23 ଖଣ୍ଡ ଧୌରା କାଠ ଯାଇଛି। ସେ ସମ୍ପର୍କରେ କହିଥିଲେ ଜିଲ୍ଲା ବନଖଣ୍ଡ ଅଧିକାରୀ ଘନଶ୍ୟାମ ମହାନ୍ତ।
2: ରଥ ଚିହ୍ନଟ ପରେ ଠାକୁରଙ୍କ ପାଖରୁ ଆଜ୍ଞାମାଳ ଆସିଥିଲା। ଆଜ୍ଞାମାଳ ପରେ ଗଛର ତାର ପୂଜାର୍ଚ୍ଚନା କଲା ପରେ ରଥକାଠ ତାର କଟେଇ ଆରମ୍ଭ ହୋଇଥିଲା। ପୁରୀ ଶ୍ରୀମନ୍ଦିରକୁ ଯିବ, ତେଣୁ ଏଇଟା ଗୋଟେ ପ୍ରାୟ ପାଖାପାଖି ଗୋଟେ ମାସ ଲାଗିଲା ପରେ ଏଠି ଆଜି ହେଇପାରିଲା। ଖଣ୍ଡ କାଠ ଧୌରା କାଠ ଯାଉଛି, ଆମର କୋଟଗଡ଼ ଜଙ୍ଗଲକୁ ଯାଉଛି। ଗୁଡାକ 40 ଫୁଟ ଲମ୍ବା ଅଛି, 3.5 ଫୁଟ ଗୋଲେଇରୁ ଉଚ୍ଚ ଅଧିକ ଅଛି ସବୁଗୁଡ଼ାକ।
1: କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣ ଉପସ୍ଥିତ ରହି କୋଟଗଡ଼ ଶ୍ରୀ ଜଗନ୍ନାଥ ମନ୍ଦିରରେ ପୂଜା ଅର୍ଚ୍ଚନା କରି ସ୍ୱତନ୍ତ୍ର ଗାଡ଼ିରେ ରଥକାଠ ପୁରୀ ରଥଖୋଳାକୁ ପଠାଇଥିଲେ। ସେ କହିଥିଲେ
3: କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ବନଖଣ୍ଡର ଆଜି କାଠ ଶ୍ରୀ ଜଗନ୍ନାଥ ବଳଭଦ୍ର ସୁଭଦ୍ରାଙ୍କ ଏଥରର ଘୋଷଯାତ୍ରାରେ ବ୍ୟବହୃତ ହେବାକୁ ଯାଉଥିବା କାଠ ଆମେ ଆମ ଜିଲ୍ଲାରୁ ପଠାଉଛୁ। ଆମେ ବେଶ ଉତ୍ସାହିତ ଅଛୁ। ଆଜି ପୂଜା ଅର୍ଚ୍ଚନା ସହିତ ତାଙ୍କୁ ପରମିଟ୍ଟା ଦିଆଯାଇଛି। ଆମେ ଏଇଟା ସୌଭାଗ୍ୟ ଯେ ମହାପ୍ରଭୁ ଜଗନ୍ନାଥଙ୍କ ଯୋଉ ନନ୍ଦିଘୋଷ ରଥ ଯିବ, ଯେତିକି ରଥଯାତ୍ରାରେ କାଠ ବ୍ୟବହାର ହେବ କିଛିଟା ଆମେ ମଧ୍ୟ କିଛି ରଥ କାଠ ଜିଲ୍ଲାରୁ ଯାଇପାରିବୁ।
1: ଶ୍ରମିକ ଦିବସରେ ପଞ୍ଜିକୃତ ଶ୍ରମିକମାନଙ୍କୁ 4 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବଣ୍ଟା ଯାଇଛି। କନ୍ଧମାଳ ଜିଲ୍ଲା ଶ୍ରମ ବିଭାଗ ତରଫରୁ ଫୁଲବାଣୀର ଗାନ୍ଧୀ ସ୍କୃତି ଭବନରେ ଆୟୋଜିତ ଶ୍ରମିକ ଦିବସ ପାଳନ ଅବସରରେ ଶ୍ରମିକ କଲ୍ୟାଣ ଯୋଜନାରେ ଶ୍ରମିକମାନଙ୍କୁ ଏହି ସହାୟତା ରାଶି ପ୍ରଦାନ କରାଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ଫୁଲବାଣୀ ବିଧାୟକ ଉମାଚରଣ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରମିକମାନଙ୍କୁ ଏହି ସହାୟତା ରାଶି ପ୍ରଦାନ କରିଛନ୍ତି।
4: କୃଷିର ପର୍ଯ୍ୟାପ୍ତ ଇଏ ନାହିଁ, କୌଣସି ଶିଳ୍ପର ସୁବିଧା ନାହିଁ। ଏଠୁ ବାହାରକୁ ବହୁତ ଲୋକ କାମ କରିବାକୁ ଯାଉଛନ୍ତି, ବହୁତ ଦିନ ଆଗରୁ ବି ଯାଉଛନ୍ତି, କିନ୍ତୁ ଗୋଟିଏ ଭୁଲ ହେଉଛି କ'ଣ, ସେ ଯେଉଁମାନେ କାମ କରିବାକୁ ଯାଉଛନ୍ତି ସେମାନେ ବିନା ରେଜିଷ୍ଟ୍ରେସନରେ ଯାଉଛନ୍ତି। ସେ ନେସନ ଡିଷ୍ଟ୍ରିକ୍ଟ ହିସାବରେ କିମ୍ବା ମାଇଗ୍ରେସନ ବ୍ଲକ ହିସାବରେ ଜିଲ୍ଲାର ଇଏ ନାହିଁ ନା ସେଥିପାଇଁ ମାନେ ଯେହେତୁ ଆକ୍ଚୁଆଲି ଆମ କିନ୍ତୁ ଆକ୍ଚୁଆଲି ବହୁତ ମାଇଗ୍ରେସନ ହେଉଛି। ଯେଉଁ ମାଇଗ୍ରେସନ ଯେଉଁ ଜିଲ୍ଲାରେ ଅଧିକା ହେଉଛି କିମ୍ବା ଯେଉଁ ବ୍ଲକରେ ଅଧିକା ହେଉଛି ତାକୁ ବିଶେଷ ସୁବିଧା ମାନ ଦିଆଯାଉଛି, ସେଇଥିରୁ ବଞ୍ଚିତ ହେଉଛନ୍ତି। ଏବଂ ବିଭିନ୍ନ ଯେଉଁ ବାହାରକୁ ଯାଉଛନ୍ତି କାମ କରିବା ପାଇଁ ସେହି ସମୟରେ ଯେଉଁ ପିଲାମାନେ ବିଭିନ୍ନ ପ୍ରକାର ହଇରାଣ ହେଉଛନ୍ତି ସେଇଥିରେ ବି ସେମାନଙ୍କୁ ପ୍ରକୃତ ସହାୟତା ଜିଲ୍ଲା ପ୍ରଶାସନ ତରଫରୁ ଦେବାରେ ଅସୁବିଧା ହେଉଛି। ତେଣୁକରି ମୁଁ ସଚେତନ କରାଇଥିଲି ସମସ୍ତ ଜିଲ୍ଲାବାସୀ ଯେଉଁ ଯେଉଁମାନେ ଏଇଠି ଉପସ୍ଥିତ ଥିଲେ ଏଇଠି ଅବଗତ କରାଇଛି। ମୁଁ କହିଛି ଯେ ଆମେ ଯେତେବେଳେ ଯଦି ବି ବାହାରକୁ ଯିବା ନିହାତି ଆବଶ୍ୟକତା ପଡ଼ୁଛି, ଯଦି ସେମାନେ ପଞ୍ଜୀକୃତ କରିକି ଯିବେ ତାହେଲେ ସଂଖ୍ୟା ବି ରହିଲା, ତାଙ୍କର ଯୋଉ ସୁବିଧା ବି ସେମାନେ ପାଇପାରିବେ।
1: ଏ ସମ୍ପର୍କରେ ସହକାରୀ ଶ୍ରମ ଅଧିକାରୀ ସ୍ମିତା କୁମାରୀ ଦେବୀ କହିଥିଲେ
5: ଟୋଟାଲ ଆମର ଆଜି 4 କୋଟି ଟଙ୍କା ଆମେ ଲୋକଙ୍କୁ ପ୍ରଦାନ କରିଛୁ ସହାୟତା ରାଶି। ସବୁ ପ୍ରକାର ଆମର ମ୍ୟାରେଜ ମ୍ୟାଟର୍ନିଟି ଏଜୁକେସନ ଡେଥ ଆଉ ଫ୍ୟୁନେରାଲ ସବୁ ମିଶିକି ଏଇଟା ହେଉଛି ଆମର ନିର୍ମାଣ ଶ୍ରମିକ ବୋର୍ଡ ତରଫରୁ ଆମେ ସେତିକି ପ୍ରଦାନ କରିଛୁ।
1: ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି, ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ କେନ୍ଦ୍ରାପଡ଼ା ଜିଲ୍ଲା ସମ୍ପର୍କରେ।
6: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।

0: ମୁଁ ଏଇଠି ବଇଛି, ତମେ କିଏ?
1: ଜୁହାରେ ଜୁହାରେ, ମୁଁ ଜେମା ଅପା।
0: ଜେମା ଅପା, ହରିବୋଲ ହରିବୋଲ ହରିବୋଲ। ଗଲା ଆଜି ତ ସବୁ ବିଗିଡି ଯିବ ଆଉ କଣ।
1: କାହିଁକି ବିଗିଡି ଯିବ?
0: ନାଇଁ ମୁଁ ତମକୁ କିଛି କହିନି।
1: କିଛି କହିନ?
0: ନା ନା ନା,
1: ମତେ ତ କେତେବେଳେ ଟିକେ ପ୍ରଶଂସା କରୁନ।
0: ମୁଁ
1: ହଁ
0: କହ ପାଇଁ,
1: ତୁମେ ଆଜି ଠାକୁର ଘରକୁ ଯାଇଛ,
0: ଆମର
1: କିଛି ଅଲଗା ଦେଖିନ?
0: ହଁ ଦେଖିଛି, ମହାପୁର ଆମର କେଡେ ସୁନ୍ଦର ଆଜି ସଜେଇ ହେଇଥିଲେ, ଫୁଲ ନାଗିଥିଲା, ମଲ୍ଲି ଫୁଲ ବାସୁଥିଲା। ମୋ ନାତି ଯାଇକି ନେଇକି ଆସିଛି ଆଜି।
1: କୋଉଠୁ ନେଇକି ଆସିଲା ନାତି? ସେ କଥା ପଚାରିଛ ଟି?
0: ନାଇଁ
1: ପଚାରିନ।
0: ନାଇଁ ପଚାରିନି।
1: ମୋ ବାଡିରୁ,
0: ତମ ବାଡିରୁ
1: ଫୁଲ ତୋଳିଲି, ତାକୁ ମାଳ କଲି, ମୁଁ ମାଙ୍କୁ ଗୋଟେ ମାଳ ଦେଲି, ତା ସହିତ ତୁମ ଘରକୁ ପଠେଇଲି, ମାଳ କରିକି ପଠେଇଲି।
0: ଏମିତି କଥା
1: ଆଉ
0: ଭଲ ଏମିତି ସିନା ଦଉଥିଲେ ତମ ଘରକୁ ସବୁଆଡୁ କିଛି କିଛି ଆସୁଥବ। ଆସୁଛି ତ ଆଉ ଦଉଛ?
1: ଭାଇ ଦଉଥିବା ନଉଥିବା ସମ୍ପର୍କ ମଜବୁତ ଥିବ।
0: ବଢିଆ ବଢିଆ ବଢିଆ। ଆଉ ଗୋଟାଏ କଥା ଶୁଣିଲି।
1: କୋଉ କଥା କହିଲ?
0: ମୋ ତମ ବାଇରେ ଗେଣ୍ଡୁ ଫୁଲ ହେଇଛି, ସେଇଥିରୁ ଗଣ୍ଡାଏ ଦେଇନଥାନ୍ତ?
1: ଦେଇଛି ଗେଣ୍ଡୁ ଫୁଲ।
0: ଦେଇଛ?
1: ସବୁଦିନିଆ ଗେଣ୍ଡୁ ଫୁଲ ମାନେ ବାରମାସିଆ ଗେଣ୍ଡୁ ଫୁଲ, ତାକୁ ଲଗେଇଛି।
0: ଲଗେଇଛ?
1: ତା ସହିତ ଯାଉ ମାଳ ବାପା, ତାର ମୋର ମିଶିକି ଆମ ଯୋଉ ଗୋଷ୍ଠୀ କରିଛୁ ସେଠି ବି ଲଗା ହେଇଛି, ବେପାର ହଉଛି। ହଁ
0: ଦେଖ,
1: ଏ ଗେଣ୍ଡୁ ଫୁଲର ପା ସବୁବେଳେ ଚାହିଦା।
0: ଜାଣିକି ତ ତମର ସବୁ ରହିଲା।
1: ମୋର କାଇଁ, ତମର ନାହିଁ କି?
0: କାଇଁ ମୋର କୋଉଠି କଣ ଅଛି?
1: ନୂଆ ବୋଉ ଯୋଉ ବାଡି ଖଣ୍ଡକର ଲଗେଇଛନ୍ତି
0: କଣ
1: ଫୁଲ?
0: ଫୁଲ ନା ଆଉ କଣ, ଅମୃତଭଣ୍ଡା ଗଛ ଚାରିଟା ଜମାରୁ ଅଛି।
1: ଜମା ଏତେ ଆଉ ମୁହଁ ଶୁଖା ହନି ଭାଇ, ଆମେ ପୁରା ସବୁ ବାଣ୍ଟି ଗୁଣ୍ଡିକି ନେଇଥିଲୁ ଚାରା।
0: ହଁ ଭାଇରୁ ନେଇଥିଲ ଟି?
1: ନା ନା,
0: ଆଉ
1: କିଣିକି ଆଣିଥିଲୁ।
0: ଓହୋ, ନାତି ଟୋକା ଗଲା, ମଲିମାଳ କରିକି ଦେଲ, ଗେଣ୍ଡୁ ଫୁଲ ଚାରିଟା ଦେଲ, ଆଉ ଗୋଟିଏ ଜିନିଷ ବାକି ରହିଗଲା।
1: କୋଉ ଜିନିଷ?
0: କୋଉ ଜିନିଷ?
1: ହଁ
0: ନଗଦ ନଗଦ ମକା ତୋଳିଛ, ଗଣ୍ଡାଏ ଛଅଟା ମକା ଦେଇଥିଲେ କଣ ସରି ଯାଇଥାନ୍ତା?
1: ମକା ଦେଖିନ ବୋଧେ? ମୋର ମନେ ପଡୁନି, ଭ୍ରମ ଟିକେ ହେଲାଣି। ମକା ଦେଇଛି ଆଠଟି ଦେଇଛି,
0: ଆଠଟି
1: ମାନେ ଦି ଗଣ୍ଡା।
0: ଦି ଗଣ୍ଡା?
1: ହଁ
0: ତମକୁ ଟିକେ ଖରାପ ଲାଗୁନି? ଅମାର ଘର ଭରି ହେଇକି ଅଛି, ମହାପୁରୁଷ ସବୁ ଦେଇଛି।
1: ଭାଇ ତୁମକୁ କଣ ଏକୁଟିଆ ଦେବି?
0: ନାଇଁ ତ,
1: ପାଖ ପଡୋଶୀ ଆଉ କେତେ ଜଣ ଅଛନ୍ତି, ସମସ୍ତଙ୍କୁ ଦେବି, ତା ସହିତ ବିକ୍ରି ବଟା କରିବି, ଚଳିବି କି ନାହିଁ।
0: ଗାଁ ମୋଟ ପାଠ ହେଲା ଏତିକି, ସାମାଜିକ ଜୀବନରେ ବଞ୍ଚିବାକୁ ହେଲେ
1: ଦବା ନବା ଟିକେ କରୁଥିବା,
0: ବାସ
1: ବେପାର କରିବା, ମଣିଜ କରିବା, ଫୁଲ ଚାଷ ମାଧ୍ୟମରେ ଆତ୍ମନିର୍ଭରଶୀଳ ହବା।
0: ତମେ ତ ଗୋଟା ପଣେ ଆତ୍ମନିର୍ଭରଶୀଳ, ଘରେ ଗାଈ ରଖିଲ, ଚାଷବାସ ହଉଛି, ଫୁଲ ଚାଷ ହଉଛି, ଗାଡି ଘୋଡା ଚାଲିଛି, ଖତ ବିକ୍ରି ହଉଛି।
1: ହେଇଟି ଭାଇ ମନେ ପକେଇ ଦେଲ ତ ଆଉ?
0: ମୁଁ
1: ହଁ
0: କୋଉ କଥା?
1: ଏ ଯାଏ ଖତ ପଇସା ଦେଲନି।
0: ହରିବୋଲ, ଏଠି ଭଦ୍ର ଲୋକ ନାହାନ୍ତି?
1: ଅଛନ୍ତି।
0: କୋଉଠି ରହିଲେ କିଏ?
1: ଜେମା ଅପା
0: ଦେଖ,
1: ଚାରି ମାସ ହେଲାଣି ମୋର ଖତ ପଇସା ରଖିଛ।
0: ବୋଲା ଚାରି ମାସର ପଇସାଟା ତ ସେବେର ରହିଛି, ଏବେ ପରା ଦି ଗାଡି ଆଣିଥିଲି।
1: ହେ ଭଗବାନ, ଏତେ ପଇସା ରହିଲାଣି ତମ
0: ବୋଲା ବୋଲା ବୋଲା ବୋଲା ଧାନ ଶୁକୁଛି, କୁଆ ଖାଇଲେ କଣ ସରିଯିବ?
1: ଭାଇ ସେ କଥା ଜମା କହିବନି, ମୁଁ ଯେମିତି ପରିଶ୍ରମ କରୁଛି, ଚାଷବାସ କରୁଛି, ଫୁଲ ଚାଷ କରିଛି, ତୁମର ମଧ୍ୟ ସେମିତି ଚାଷବାସ ହଉଛି, ଜମା ମୁହଁ ଶୁକେଇବନି।
0: ଶୁକେଇବିନି?
1: ନା
0: ପଇସା ଦରକାର,
1: ପଇସା ଦବ।
0: କାହିଁକି?
1: ଏ ଯୋଉ ନଣନ୍ଦ ଘର, ଝିଅ ବାହାଘର, ମତେ ଏବେ ଦବାକୁ
0: ପଡିବ, କଥା ଅଛି ଆଉ
1: ଦବ ଟିକେ। ମୁଁ
0: ନିହାତି ନିହାତି, ରାତି ପାହିଲା ବେଳକୁ ତମ ପଇସା ପହଞ୍ଚି ଯିବ। ଜେମା ଅପା
1: କଣ କୁହ,
0: ଇଏ ହଉଛି କଣ କହିଲ, ନବା ଦବାର ସଂସାର, ଆମେ ପରସ୍ପର ସହିତ ଯୋଡି ହେଇକି ଥବା। ପାଠ କହିଲା ଉତ୍ସବେ ବେଶନେ ଚଇବ,
1: ଦୁର୍ଭିକ୍ଷେ ରାଷ୍ଟ୍ର ବିପ୍ଳବେ,
0: ରାଜଦ୍ୱାରେ ଶ୍ମଶାନେ ଚ ଜହ ତିଷ୍ଠତି
1: ସ ବାନ୍ଧବ। ଭଲରେ ହଉ ମନ୍ଦରେ, ସୁଖରେ ହଉ ଦୁଃଖରେ, ପରସ୍ପର ଯଦି ଠିଆ ହଉଥିବା, ସହଯୋଗ କରୁଥିବା, ତାହେଲେ ଆମ ସମ୍ପର୍କ ମଜବୁତ ରହିବ।
0: ପୁରା କହିଲା ଦେଇଥିଲେ ପାଇ।
1: ହଁ ଭାଇ ସେ କଥା କହିଲ ଠିକ କଥା। ହେଲେ ଭାଇ
0: ମୋ କଥାଟା ସରିନି, ଆଉ
1: କଥା କଥା କଣ ହଉଛ, ଗୋଟେ କଥା ଭୁଲି ଗଲଣି ବୋଧେ। ବୈଠକ ଘର ସନ୍ଧ୍ୟା ବେଳ, ବସିକି ଟିକେ ଭଜନ ଶୁଣିବା, ତାପରେ ପୁଣି କଥା ହବା,
0: ଗୀତବାଦ୍ୟର କଥା।
1: ହଁ
0: ହଉ ହଉ ହଉ।

0: ଭାଇ ମନକୁ ପାଇଲାଟି
1: ହରି କଥା ଟିକେ କାନରେ ପଡିଗଲେ
0: ମନ କର୍ଣ୍ଣ ସବୁ ପବିତ୍ର
1: ମୋ କଥାଟା ଟିକେ ରହିଯାଇଥିଲା
0: କୋଉ କଥା ପଇସା କଥାଟି
1: ନାଇଁ ପଇସା ନୁହଁ ଆଉ ତମ ପଇସା କାଲି ସକାଳୁ ପହଞ୍ଚିଯିବ
0: ଆଉ ଗେଣ୍ଡୁ ଫୁଲ ନବା କଥା
1: ନାଇଁ ନାଇଁ ନାଇଁ ନାଇଁ ସେ କଥା ବି ନୁହଁ ଆଉ ଉପର ଓଳିକି ଟିକେ ଟ୍ରାକ୍ଟରଟାକୁ ପଠେଇଥାନ୍ତ
0: କାଲି ହଉ ନବ ଆଉ
1: ବଢିଆ ଆଜି ଭଲରେ ତ ରାତି ପାଇଛି ଆଉ
0: ଭାଇ ଆଉ ଗୋଟେ କଥା ରହିଲା
1: ପୁଣି କଣ କଥା
0: ଯୋଉ ବିଷୟରେ କଥା ହଉଥିଲେ ମ
1: ଏବେ
0: ଗେଣ୍ଡୁ ଫୁଲ ଚାଷ ବିଷୟରେ
1: ତମର
0: ତାରି ଉପରେ ପେଟ ପାଟଣାର ଆଲୋଚନା ଟିକେ ରହିଲେ କେମିତି ହୁଅନ୍ତା
1: ବଡ଼ ବଢିଆ ଆଉ ବାରମାସୀ ଗେଣ୍ଡୁ ଲାଭ ହିଁ ଲାଭ
0: ଆଜିର ଆଲୋଚନାର ବିଷୟ ହେଉଛି ବ୍ୟବସାୟିକ ଭିତ୍ତିରେ ଗେଣ୍ଡୁ ଫୁଲ ଚାଷ ମହାଶୟ ହେଉଛନ୍ତି ବରିଷ୍ଠ କୃଷି ବୈଜ୍ଞାନିକ ମଞ୍ଜୁଳା ତ୍ରିପାଠୀ ତାଙ୍କ ସହିତ ଆମର ସନା ଭାଇ କଥା ହୁଅନ୍ତୁ ଆମେ ଶୁଣିବା ତାପରେ କଥା ହେବା
2: ମଞ୍ଜୁଳା ମ୍ୟାଡାମ ଏଇ ଯୋଉ ବିଷୟ ଆମେ ରଖିଛେ ବ୍ୟବସାୟିକ ଭିତ୍ତିରେ ଗେଣ୍ଡୁ ଫୁଲ ଚାଷ ବର୍ତ୍ତମାନ ପରିପ୍ରେକ୍ଷୀରେ ଯୋଉ ସମୟ ଆସିଛି କେତେ ଗୁରୁତ୍ୱପୂର୍ଣ୍ଣ ଭାବୁଛନ୍ତି ଯଦି ଗେଣ୍ଡୁ ଫୁଲ ଆମେ ଚାଷ କରିବା
3: ଗେଣ୍ଡୁ ଫୁଲର ତ ଯୁଗେ ଯୁଗେ ଚାହିଦା ରହିଆସିଛି କାରଣ ଆମେ ଦେଖୁଛେ ଆମର ସହର ବଜାରରେ ସମସ୍ତଙ୍କର ବିବାହଘର ବ୍ରତଘର ହେଲା ବା ପର୍ବପର୍ବାଣୀ ହେଲା ବା ଯେକୌଣସି ଠାକୁର ପୂଜା ହେଲା ନିଶ୍ଚିତ ଚାହିଦା ବଢୁଛି ଆଉ ସେଥିପାଇଁ ବିଶେଷ କରି ଗେଣ୍ଡୁ ଫୁଲର ଚାହିଦାଟା ଟିକେ ଅଧିକ ଗେଣ୍ଡୁ ଫୁଲ ସାଧାରଣତଃ ତିନିଟା ପ୍ରକାର ଋତୁରେ ଚାଷ କରାଯାଇପାରିବ ଖରାଦିନେ କରାଯାଇପାରିବ ବର୍ଷାଦିନେ କରାଯାଇପାରିବ ଆଉ ଶୀତଦିନେ ମଧ୍ୟ କରାଯାଇପାରିବ କିନ୍ତୁ ଶୀତଦିନେ ଯେଉଁ ଗେଣ୍ଡୁଟି ହୁଏ ସେଇଟା ଉତ୍କୃଷ୍ଟ ଧରଣର ବଡ଼ ସାଇଜ୍ର ହୁଏ ଏବଂ ସେଥିରୁ ଯେଉଁ ବିହନଟା ବାହାରେ ସେଇଟା ସବୁଠାରୁ ଉତ୍କୃଷ୍ଟ ଧରଣର ବିହନ ହିଁ ହୋଇଥାଏ ତେଣୁ ଉତ୍କୃଷ୍ଟ ମାନର ବିହନ ପାଇବା ପାଇଁ ଆମେ ଶୀତଦିନରୁ ସେଇଟା ଚିନ୍ତା କରିବା ଦରକାର କାରଣ ଆମେ ଜାଣିଛୁ ଶୀତଦିନିଆ ଯେଉଁ ଗେଣ୍ଡୁ ଫୁଲ ତାର ଯେଉଁ ବିହନଟା ଉତ୍ପାଦନ ସେଇଟା ସବୁଠାରୁ ଉତ୍କୃଷ୍ଟ ଧରଣର
2: ତେବେ କଥା ହେଉଛି ପରିବେଶ ବି ସେ ଅନୁସାରେ ସୁହଉଛି ଆମର ଯେଉଁ କୌଣସି ଫୁଲ ପାଇଁ ଯାହାଫଳରେ ଆମେ ଅଧିକ ଉତ୍ପାଦନ ମଧ୍ୟ କରୁଛେ ନିର୍ଦ୍ଦିଷ୍ଟ ଭାବରେ କୋଉ ସମୟ ତାର କୋଉ ସମୟରେ ଲଗେଇବା ଦରକାର
3: ବର୍ଷା ଋତୁରେ ଯେଉଁଟି ଲଗେଇବା ସେଥିପାଇଁ ଆମେ ଜୁନ୍ ମାସ ମଧ୍ୟ ଆଗରୁ ମଞ୍ଜି ବୁଣିବା ଆଉ ଜୁଲାଇ ମାସ ମଧ୍ୟ ଆଗରେ ତଳି କରିକି ଆମେ ରୋଇବା ଆଉ ଶୀତ ଋତୁରେ ଯେଉଁ ଗେଣ୍ଡୁ ଫୁଲଟି ଆମେ ଲଗେଇବା ତାକୁ ଅଗଷ୍ଟ ମାସରେ ମଞ୍ଜି ବୁଣା ଆରମ୍ଭ କରି ସେପ୍ଟେମ୍ବର ମାସରେ ଚାରା ରୋପଣ କରିଦେବା ସେପ୍ଟେମ୍ବର ମାସରେ ଆଉ ଯେଉଁ ଗ୍ରୀଷ୍ମ ଋତୁରେ ଯଦି କରିବା ଆମେ ଗେଣ୍ଡୁ ଫୁଲ ଚାଷ ତାହେଲେ ଜାନୁଆରୀ ମାସର ପ୍ରଥମ ସପ୍ତାହରୁ ମଞ୍ଜି ବୁଣିବା ଆଉ ଫେବୃଆରୀ ମାସର ପ୍ରଥମ ସପ୍ତାହରେ ଯାଇକି ଚାରା ଲଗେଇବା ଆପଣ କି କି ପ୍ରକାର ଚାରା ଲଗେଇବେ ସେ ବିଷୟରେ ମଧ୍ୟ ମୁଁ ଆପଣଙ୍କୁ ଟିକେ କହିଦେଉଛି ଯେ ଗେଣ୍ଡୁ ଫୁଲର ବହୁତ ଗୁଡ଼ିଏ ଉନ୍ନତ କିସମ ରହିଛି ଯେଉଁଟାକି ହେଲା ଆମେ ଦୁଇ ପ୍ରକାର ଗେଣ୍ଡୁ କହୁଛେ ଗୋଟିଏ ହେଲା ଆଫ୍ରିକୀୟ ଗେଣ୍ଡୁ ଆଉ ଗୋଟେ ହେଉଛି ଫରାସୀ ଗେଣ୍ଡୁ ତେଣୁ ଆଫ୍ରିକୀୟ ଗେଣ୍ଡୁ ଗୁଡ଼ିକ ପ୍ରାୟ ଦେଖିବାକୁ ବଡ଼ ବଡ଼ ଗଛ ଗୁଡ଼ିକ ବଡ଼ ଆର ଫୁଲ ଗୁଡ଼ାକ ମଧ୍ୟ ବଡ଼ ବଡ଼ କିନ୍ତୁ ଫରାସୀ ଗେଣ୍ଡୁ ଗଛ ଗୁଡ଼ିକ ଛୋଟ ଆଉ ତାର ଫୁଲ ଗୁଡ଼ିକ ମଧ୍ୟ ଛୋଟ ଆଫ୍ରିକୀୟ ଗେଣ୍ଡୁର କିସମ ଗୁଡ଼ିକ ହେଲା ଜାଇଣ୍ଟ ବଲ୍ ଆଫ୍ରିକାନ୍ ୟେଲୋ ଜାଇଣ୍ଟ ବଲ୍ ଆଫ୍ରିକାନ୍ ଅରେଞ୍ଜ ଏର୍ଲି ୟେଲୋ ଏର୍ଲି ଅରେଞ୍ଜ ସେରାକୋଲ୍ କିସମ ଆଫ୍ରିକଟ୍ ସନ୍ ଜାଇଣ୍ଟ କ୍ରାଉନ୍ ଅଫ୍ ଗୋଲ୍ଡ ସ୍ପନ୍ ଗୋଲ୍ଡ କିପିଡ୍ ୟେଲୋ ଇତ୍ୟାଦି ଆଉ ଫରାସୀ ଗେଣ୍ଡୁର କେତୋଟି କିସମ ହେଲା ଲିଟିଲ୍ ଡେଭିଲ୍ ଗ୍ରେନାଡା ଲିଟିଲ୍ ଡେଭିଲ୍ ୟେଲୋ ବଟରସ୍କଚ୍ ଇତ୍ୟାଦି
2: ତାମାନେ ଆଫ୍ରିକୀୟ ଗେଣ୍ଡୁ ଯୋଉଟା ସେଟା ମୁଖ୍ୟତଃ ଆମର ଚାଷୀମାନେ ବେଶୀ ଗୁରୁତ୍ୱ ଦେଉଛନ୍ତି
3: ନିଶ୍ଚିତ ବ୍ୟବସାୟିକ ଦୃଷ୍ଟିକୋଣରୁ ଆଫ୍ରିକୀୟ ଗେଣ୍ଡୁର ଚାହିଦା ଫରାସୀ ଗେଣ୍ଡୁଠାରୁ ଅଧିକା ସବୁବେଳେ ରହିଛି
2: ଆଚ୍ଛା ଆମ ପରିବେଶ ଆମେ ଯଦି ଦେଖିବା ଜଳବାୟୁକୁ କେମିତି ବର୍ତ୍ତମାନ
3: ନିଶ୍ଚିତ ଗେଣ୍ଡୁ ପାଇଁ ସାଧାରଣତଃ ମୃଦୁ ଜଳବାୟୁ ଦରକାର ହେଇଥାଏ ମାନେ ମାଇଲ୍ଡ କ୍ଲାଇମେଟ୍

0: ଯେମିତିକି ତାପମାତ୍ରା ଅଧିକା ହେବା କଥା ନୁହଁ କି ଅତି କମ୍ ମଧ୍ୟ ହେବା କଥା ନୁହଁ, ନାତିଶୀତୋଷ୍ଣ ଜଳବାୟୁ। ଯଦି ଅଧିକା ତାପମାତ୍ରା ହେଇଯାଉଛି ତାହେଲେ ଫୁଲ ଅମଳ କମିଯାଉଛି, ଆଉ ଯଦି ଥଣ୍ଡା ଜୋର ହେଉଛି ତାହେଲେ ଫୁଲ ମଧ୍ୟ କଳା ପଡ଼ିଯାଉଛି ଆଉ ଗଛ ମଧ୍ୟ ମରିଯାଏ। ତେଣୁ ଏହାକୁ ନାତିଶୀତୋଷ୍ଣ ଜଳବାୟୁ ଦରକାର ହୋଇଥାଏ। ସେମିତି ଗେଣ୍ଡୁ ଚାଷ କରିବା ପାଇଁ ଆମେ ମଧ୍ୟ ଭଲ ମୃତ୍ତିକା ଆମେ ନିର୍ବାଚନ କରିବା ଦରକାର। କେମିତି ନା, ଯେଉଁ ମୃତ୍ତିକାର ଜଳଧାରଣ ଶକ୍ତି ଅଧିକା ରହିଥିବ, ମାନେ ଥରେ ଜଳସେଚନ କଲା ମାନେ ବହୁତ ସମୟ ଯାଏ ଜଳ ସେ ଧରଣ କରି ରଖିପାରୁଥିବ। ତାପରେ ମାଟି ଗୁଡ଼ିକ ଉର୍ବର ଏବଂ ଭୁରୁଭୁରି ଇତ୍ୟାଦି ହେଇଥିବ। ସମଭାବୀ ପ୍ରତିକ୍ରିୟା ବିଶିଷ୍ଟ ବା ପିଏଚ୍ ଏହାର 7.0-7.5 ହେଇଥିବ। ଏହା ବାଲିଆ ଦୋରସା ଯଦି ହେଇଥାଏ ତାହେଲେ ଏଥିରେ ଭଲ ଭାବରେ ଗେଣ୍ଡୁ ଚାଷ ହୋଇପାରେ। ଏବଂ ସବୁବେଳେ ଆପଣ ଚିନ୍ତା କରିଥିବା ଦରକାର ଯେ ମାଟିରେ ଯେମିତି ଖରା ଭଲ ଭାବରେ ପଡୁଥିବ, କାରଣ ଖରା ପଡିଲେ ଗଛ ଅଧିକ ହୃଷ୍ଟପୃଷ୍ଟ ହୋଇପଡେ ଏବଂ ଅଧିକା ଫୁଲ ଫୁଟିଥାଏ।
1: ଆଚ୍ଛା, ପ୍ରଥମ କାମ ହେଲା ନିଶ୍ଚୟ ଚାରା ପ୍ରସ୍ତୁତ କରିବେ, କେମିତି କ'ଣ ସେ ବିଷୟରେ ଟିକେ।
0: ଚାରା ପ୍ରସ୍ତୁତ ପାଇଁ ସାଧାରଣତଃ 2 ଉପାୟ ଆମେ ବ୍ୟବହାର କରିଥାଉ। ଗୋଟିଏ ହେଲା ଆମେ ମଞ୍ଜି ଦ୍ୱାରା ଆମେ ଚାରା ବାହାର କରିପାରିବା, ଏବଂ କଟା କଲମୀ ଦ୍ୱାରା ମଧ୍ୟ ଆପଣ ଚାରା କରିପାରିବେ। ତେଣୁ ଗେଣ୍ଡୁ ମଞ୍ଜିଟା ଆମେ ଦେଖୁଛେ ସହଜରେ ମିଳୁଛି, ମନେକର ଫୁଲ ଫୁଟିଲେ ଆପଣ ମଞ୍ଜି କଲେକ୍ସନ କଲେ ଏବଂ ସେଥିରୁ ଆପଣମାନେ ଚାରା କରିବେ। ଏଥିପାଇଁ ଆମକୁ କ'ଣ କରିବାକୁ ପଡିବ ନା, ଗେଣ୍ଡୁ ମଞ୍ଜି ପାଇଁ ଆମକୁ ଗୋଟେ ଏକର ପାଇଁ ପ୍ରାୟ 800 ଗ୍ରାମରୁ 1 କିଲୋଗ୍ରାମ ପର୍ଯ୍ୟନ୍ତ ମଞ୍ଜି ଆମର ଆବଶ୍ୟକ ରହିଥାଏ। ମଞ୍ଜିକୁ ଆପଣମାନେ କ'ଣ କରିବେ ନା, ଗୋଟେ ସିଡ୍ ପ୍ୟାନ୍ ବା ତଳି ଘରାରେ ତାକୁ ଧାଡ଼ିରେ ଆପଣ ବୁଣିଦେବେ। ତଳି ଘର ପ୍ରସ୍ତୁତି ସମୟରେ ମନେ ରଖିବେ ଯେ ପ୍ରତି ବର୍ଗମିଟର ପ୍ରତି 8-10 କିଲୋଗ୍ରାମ ଗୋବର ଖତ ପ୍ରୟୋଗ କରି ଭଲ ଭାବରେ ତାକୁ ମାଟିରେ ମିଶାଇ ଦେବେ, ଏବଂ ତଳି ଘରର ଓସାର 1.5 ମିଟର ଏବଂ 15 ସେଣ୍ଟିମିଟର ଉଚ୍ଚ ହୋଇଥିଲେ ଠିକ୍ ଭାବରେ ଏଇଟା ହୋଇଥାଏ। ଏବଂ ଲମ୍ବ ଆପଣ ଆବଶ୍ୟକତା ଅନୁସାରେ ଯେତେ ଆପଣଙ୍କର ଅଧିକା ଏରିଆ ଯଦି ଦରକାର କରୁଛନ୍ତି ତାହେଲେ ସେତେ ଅଧିକା ଆପଣ ରଖିପାରିବେ। ମଞ୍ଜି ବୁଣିବା ପୂର୍ବରୁ ମାଟିରେ ଆପଣମାନେ କ୍ଲାସିକ୍ ଶତକଡ଼ା 0.1% ଭାବେ ପ୍ରୟୋଗ କରି ମାଟିକୁ ଭଲ ଭାବରେ ବୁଡ଼େଇକି ରଖିଦେବେ, ଏବଂ ମଞ୍ଜି ବୁଣିଦେବା ପରେ ଏହା ପରେ ହାଲକା ଭାବରେ ଆପଣ ଯେଉଁ ରୋଜ୍ କେନ୍ରେ ଜଳସେଚନ କରିବେ। ତାପରେ ମଞ୍ଜି ଗଜା ହେବା ପାଇଁ 18 ଡିଗ୍ରୀରୁ ପ୍ରାୟ 30 ଡିଗ୍ରୀ ସେଣ୍ଟିଗ୍ରେଡ୍ ତାପମାତ୍ରା ଆବଶ୍ୟକ କରିଥାଏ। ତେଣୁ ଶୀତ ଦିନରେ ଆମେ ଟିକେ ଅଧିକା ଟେମ୍ପରେଚର ଆସିବା ପାଇଁ ବା ମଞ୍ଜିରୁ ଶୀଘ୍ର ଗଜା ହେବା ପାଇଁ ତଳି ଘରରେ ପାଳ ବା କୁଟ ଆମେ ଘୋଡ଼ାଇଦେବା। ମାତ୍ର ଆମେ ଦେଖିବା ଯେ ଯେତେବେଳେ ଗଜା ଗୁଡ଼ିକ ଭୂମି ଉପରେ ଟିକେ ଦେଖାଯାଏ ତାହେଲେ ସାଙ୍ଗେ ସାଙ୍ଗେ କୁଟା ଗୁଡ଼ିକ କାଢ଼ିଦେବା, ଯାହାଦ୍ୱାରା କି ଗଜା ଗୁଡ଼ିକ ଶୀଘ୍ର ଗଛ ହୋଇପାରିବ।
1: ତାମାନେ ଭଲ ଚାରା ଏଭଳି ଭାବରେ ଆମେ ପ୍ରସ୍ତୁତ କରିକି ଉତ୍ପାଦନ କରିପାରିବା।
0: ତାପରେ ଆଉ ଗୋଟେ କଥା, ଆମର ଯୋଉ କଲିକତି ବା ବାରମାସୀ ଗେଣ୍ଡୁ ହେଉଛି ସେଗୁଡ଼ିକର ଆମେ ଦେଖୁଛେ ପ୍ରାୟ ମଞ୍ଜି ହୁଏ ନାହିଁ, ତେଣୁ ସେ ବିହନରୁ ଯେହେତୁ ଆମେ ମଞ୍ଜି କରିପାରିବା ତାକୁ ଆମେ କଟା କଲମୀ ଭାବରେ ଏହାର ବଂଶ ବିସ୍ତାର ଆମେ କରିପାରିବା। ଏ କଟା କଲମୀ ପାଇଁ ଆମକୁ କ'ଣ କରିବାକୁ ପଡିବ ନା, ଯୋଉ ଗୋଟିଏ ମା ଗଛ ଆମେ ନେଇଛେ, ଗୋଟେ ଛୋଟ ଛୋଟ ଗଛ ଆମର ଯୋଉ ଅଛି ମା ଗଛ, ତାର ଅଗିଲାର 10 ମିମି ଲମ୍ବର ଅଗିଲା ଡାଳକୁ କାଟିକି ଆମେ ତାକୁ କଲମୀ ଭାବରେ ବ୍ୟବହାର କରିପାରିବା। ଆଉ ସେଥିରୁ ଶୀଘ୍ର ଚେର ବାହାରିବା ପାଇଁ ଆମେ କଟା ଡାଳର ମୂଳରେ ହରମୋନ୍ ପାଉଡର ଆମର ଗୋଟେ ମିଳୁଛି ସେରାଡେକ୍ସ ବୋଲି, ତାକୁ ଦେଇ ପାଉଡର ପ୍ରଲେପ ଦେଇ ତାହାକୁ ଆମେ ଅଗଭୀର କୁଣ୍ଡ ହେଉ ବା ଆମ ତଳି ଘରରେ ଧାଡ଼ି ଧାଡ଼ି କରି ଆମେ ସେ ଡାଳ ଖଣ୍ଡ ଗୁଡ଼ିକୁ ପୋତିଦେବା। ଆଚ୍ଛା, ଲଗେଇବା ପୂର୍ବରୁ କଟା ଡାଳରେ ଆମେ 2 କିମ୍ବା 3-4 ପତ୍ର ରଖି ଅବଶିଷ୍ଟ ପତ୍ରକୁ କାଢ଼ିଦେବା ଏବଂ ମୂଳଟିକେ ଆମେ ବାଲି ଉପରେ ପୋତିଦେବା। ଡାଳରେ ଚେର ହେବା ପର୍ଯ୍ୟନ୍ତ ଆପଣମାନେ କୁଣ୍ଡ ଗୁଡ଼ିକ ହେଉ ବା ଆପଣଙ୍କ ତଳି ଘରକୁ ତାକୁ ଛାଇରେ ଆପଣ ରଖନ୍ତୁ, ଯଦ୍ୱାରା କି ଆପଣଙ୍କର ଚାରା ଗୁଡ଼ିକ ସୁସ୍ଥ ସବଳ ରହିବ।
1: ଆଚ୍ଛା, ତେବେ ଏ ଯୋଉ ଚାଷ ଆମେ କରିବା ଗେଣ୍ଡୁ ଫୁଲ ଚାଷ, ଯୋଉ ଜମିଟାକୁ ପ୍ରସ୍ତୁତ କରିବା କେମିତି କରିବା?
0: ଆଜ୍ଞା, ଜମି ପ୍ରସ୍ତୁତି ପାଇଁ ସେମିତି ଆମେ ପ୍ରଥମେ କ'ଣ କରିବା, ଜମିକୁ ଭଲ ଭାବରେ 2-3 ଚାଷ କରିଦେବା, ତାପରେ ସେଥିରୁ ଭଲ ଭାବରେ ଘାସ ବାଛି ମାଟିକୁ ଭଲ ଭାବରେ ମଧ୍ୟ ଗୁଣ୍ଡ କରିଦେବା, ତାପରେ ଜଳସେଚନ ତଥା ଅନ୍ତଃଚାଷର ସୁବିଧା କରିବା ପାଇଁ ଆମେ ଜମିକୁ ଛୋଟ ଛୋଟ କିଆରୀମାନ କରିକି ପ୍ରସ୍ତୁତ କରିକି ତାକୁ ଭାଗ ଭାଗ କରିଦେବା।
1: ଆଚ୍ଛା,
0: ତେବେ ଜମି ପ୍ରସ୍ତୁତି ସମୟରେ ଆପଣ ଚିନ୍ତା କରିବେ ଯେ ନିଶ୍ଚିତ ଭାବରେ ସଡ଼ା ଗୋବର ଫତ 1 ପ୍ରତି 20 ଟନ୍ ହିସାବରେ ନିଶ୍ଚିତ ପ୍ରୟୋଗ କରିବେ।
1: ଆଚ୍ଛା, ତାପରେ ଚାରା ଲଗେଇବେ କେମିତି?
0: ଯେତେବେଳେ ଜମି ପ୍ରସ୍ତୁତି ହେଇଗଲା ତାପରେ ଆମେ ଚାରା ଲଗେଇବା ସମୟ ଆସିଗଲା। 3 ଋତୁ ଆମର ରହିଛି, ବର୍ଷା, ଗ୍ରୀଷ୍ମ ଏବଂ ଶୀତ ଋତୁରେ। ସେଥିପାଇଁ ଆମେ କ'ଣ କରିବା ଯେ ଅଗଷ୍ଟ ମାସରୁ ଜାନୁଆରୀ ମାସ ପର୍ଯ୍ୟନ୍ତ ଯଦି ଆମେ 1 ମାସ ଅନ୍ତରରେ ପର୍ଯ୍ୟାୟକ୍ରମେ ଲଗେଇବା ତାହେଲେ ଆମେ କଣ୍ଟିନ୍ୟୁଅସ୍ ଫୁଲ ଆମେ ପାଇପାରିବା, ମାନେ ଅଧିକା ସମୟ ଧରି ଆମେ ଫୁଲ ପାଇପାରିବା। କାରଣ ଗୋଟେ ସମୟରେ ଯଦି ଆମେ ଫୁଲ ଲଗେଇ ଦେଉଛେ ତ ସେ ପ୍ରଡକ୍ସନ ମଧ୍ୟ ଗୋଟିଏ ସମୟରେ ହେବ, ତେଣୁ ଆମକୁ ବିକ୍ରି ବଟା ପାଇଁକି ଆମକୁ ଗୋଟିଏ ସମୟରେ ବାହାରିଲା ବେଳକୁ ଆମେ ବିକ୍ରି ବଟା ହୁଏତ କରିପାରିବାନି। ତେଣୁ ଆମେ ଫେଜ୍ ୱାଇଜ୍ ଲଗେଇବା, ପର୍ଯ୍ୟାୟକ୍ରମେ ଲଗେଇବା, ଯଦ୍ୱାରା କି ଆମେ କଣ୍ଟିନ୍ୟୁଅସ୍ ଅଗଷ୍ଟରୁ ଜାନୁଆରୀ ପର୍ଯ୍ୟନ୍ତ ଯଦି ଆମେ ଲଗେଇ ପାରିବା ଫେଜ୍ ୱାଇଜ୍ ତାହେଲେ ଆମେ ସେମିତି ଆମେ ଫୁଲ ମଧ୍ୟ ସେ ଅନୁସାରେ ଅମଳ ପାଇପାରୁଥିବା।
1: ଚାରାଟା କେମିତି ଲଗା ହେବ ସେ ବିଷୟରେ ଟିକେ ପ୍ରଣାଳୀ ବିଷୟରେ କୁହନ୍ତୁ।
0: ଚାରା ଲଗେଇବା ପାଇଁ ସେମିତି ଆପଣମାନେ କ'ଣ କରିବେ ନା, ଆମ 25-30 ଦିନର ତଳି ବା ଡାଳ କଲମୀକୁ ଆମେ ନେଇକରି ଜମିରେ ରୋଇବା। ଯେ ମୁଁ ଯୋଉ ପ୍ରଣାଳୀରେ କହିଥିଲି ଆମେ ଯୋଉ ଡାଳ କଲମୀ କରୁଥିଲେ ସେଇ ଡାଳ କଲମୀକୁ ନେଇକି ଆମେ ଜମିରେ ରୋଇଦେବା। ତାପରେ ତଳି ବା ଚାରା ସାଧାରଣତଃ ଆପଣମାନେ ଉପରବେଳା ହିଁ ତାକୁ ରୋଇବେ, କାରଣ ଉପରବେଳା ଛାଇ ହେଇଥିବ ତେଣୁ ଗଛ ଗୁଡ଼ିକ ଲଗେଇଲା ମାତ୍ରେ ଟିକେ ଏଷ୍ଟାବ୍ଲିଶମେଣ୍ଟ ହେବା ପାଇଁ ବା ଜମିରେ ଠିକ୍ ଭାବରେ ଲାଗିବା ପାଇଁ ଆମର ଛାଇ ଟିକେ ଦରକାର। ଛାଉଳି ଯେମିତି ନଯାଏ ସେଇଟା ଆମେ ଲକ୍ଷ୍ୟ ରଖିବା ଦରକାର। ତାପରେ ତଳି ଲଗେଇବା ପରେ ଆପଣ ହାଲକା ଜଳସେଚନ କରିଦେବେ, ଏହାଫଳରେ କଣ ହବ, ଚାରା ଗୁଡିକ ଭଲ ଭାବରେ ଜମିରେ ପ୍ରତିଷ୍ଠିତ ହୋଇକି ରହିବ। ତେଣୁ ତଳି ଲଗାଇବା ସମୟରେ ଆଫ୍ରିକୀୟ ଗେଣ୍ଡୁ ଗୁଡିକୁ ଧାଡିକୁ ଧାଡି 40 ସେଣ୍ଟିମିଟର ଏବଂ ଗଛକୁ ଗଛ 30 ସେଣ୍ଟିମିଟର ଦୂରତା ଆମେ ରଖିବା, କିମ୍ବା ଯଦି ସେଟା ନ ହୁଏ 30 ସେଣ୍ଟିମିଟର ଗଛକୁ ଗଛ ଧାଡିକୁ ଧାଡି ଏବଂ ଗଛକୁ ଗଛ 20 ସେଣ୍ଟିମିଟର ଦୂରତା ମଧ୍ୟ ଆମେ ରଖିପାରିବା, କ୍ଲୋଜ୍ ସ୍ପେସିଂ ମଧ୍ୟ ଆମେ ଦେଇପାରିବା। କିନ୍ତୁ ଯେଉଁଗୁଡିକ ମଞ୍ଜିରୁ ହେଉଛି ଯେଉଁ ଚାରା ଗୁଡାକ, ସେ ଗଛ ଗୁଡିକ ଅଧିକା ବଢୁଥିବାରୁ ସେ ଗଛ

0: ପାଇଁ ଆମକୁ ଆଉ ଟିକେ ଅଧିକା ବ୍ୟବଧାନ ରଖିବା ଦରକାର, ତା ମାନେ 40 ସେଣ୍ଟିମିଟର 30 ସେଣ୍ଟିମିଟର, ମାନେ 40 ସେଣ୍ଟିମିଟର ଧାଡ଼ିକୁ ଧାଡ଼ି ଏବଂ 30 ସେଣ୍ଟିମିଟର ଗଛକୁ ଗଛ ଲଗାଇବା। କିନ୍ତୁ ଯୋଉ ଫରାସୀ ଗେଣ୍ଡ ବା ଆଫ୍ରିକାନ୍ ମେରିଗୋଲ୍ଡ ମୁଁ କହିଥିଲି ଯେ ଆଗରୁ, ସେଟା ପାଇଁ ଆମେ କମ୍ ସ୍ପେସିଂ ହେଲେ ଚଳିବ, କାରଣ ଯେହେତୁ ଗଛ ଗୁଡ଼ିକ ଛୋଟ, ତାକୁ ଆମେ 20 ସେଣ୍ଟିମିଟର 20 ସେଣ୍ଟିମିଟର ଧାଡ଼ିକୁ ଧାଡ଼ି ଏବଂ ଗଛକୁ ଗଛ 10 ସେଣ୍ଟିମିଟର ବ୍ୟବଧାନ ଆମେ ରଖିପାରିବା।
1: ଖତ ସାର କ'ଣ ସବୁ ଦିଆ ହବ?
0: ଆଜ୍ଞା, ଖତ ସାର ସେମିତି ଲଗାଇବା ପାଇଁ ମୁଁ କହିଥିଲି ଆପଣମାନେ 20 ଟନ୍ ଗୋବର ଖତ ଆପଣ ଜମି ଯେତେବେଳେ ପ୍ରସ୍ତୁତି କରିବେ ସେତେବେଳେ ଦେବେ। ତା ସହିତ ଆପଣମାନେ 40 କିଲୋଗ୍ରାମ ଯବକ୍ଷାର ଯାନ, 80 କିଲୋଗ୍ରାମ ଫସ୍ଫରସ ଏବଂ 80 କିଲୋଗ୍ରାମ ପଟାସ ସାର ମଧ୍ୟ ଆପଣ ପ୍ରୟୋଗ କରିବେ। ଚାରା ଯେତେବେଳେ ରୋଇ ସାରିବେ, ରୋଇବାର ଏକ ମାସ ପରେ ପ୍ରଥମେ ଜମି ପ୍ରସ୍ତୁତ ବେଳେ ସେତିକି ଦେଲେ, ବାକି ଅବଶିଷ୍ଟ 40 କିଲୋ ଯବକ୍ଷାର ଯାନ ମାଟିକୁ କୋଡ଼ାଖୁସା କରି ଘାସ ବାଛିବା ପରେ ଆପଣମାନେ ପ୍ରୟୋଗ କରିଦେବେ।
1: କିନ୍ତୁ ଜଳସେଚନ ସେ ଯୋଉ ବ୍ୟବସ୍ଥାଟା କେମିତି କ'ଣ ସବୁ କରିବେ?
0: ଜଳସେଚନ ପାଇଁ ସେମିତି ଦେଖନ୍ତୁ, ଗେଣ୍ଡୁ ଗୋଟେ ହର୍ବାସିୟସ ପ୍ଲାଣ୍ଟ ବା ଶାକୀୟ ଉଦ୍ଭିଦ ଅଟେ, ତେଣୁ ଚାରା ଲଗାଇବାର ପ୍ରଥମ 45 ରୁ 60 ଦିନ ମଧ୍ୟରେ ଏହାର ଭେଜିଟେଟିଭ୍ ଗ୍ରୋଥ ବା ଗଛ ବଢ଼ିଥାଏ ଉଚ୍ଚରେ, ତେଣୁ ପରେ ଧୀରେ ଧୀରେ ଏହା କଡ଼ ଧରେ ଏବଂ ଫୁଲ ଫୁଟିବା ଆରମ୍ଭ ହୁଏ। ତେଣୁ ଗଛର ବୃଦ୍ଧି ଏବଂ ଫୁଲ ଧରିବା ସମୟରେ ମାଟିରେ ଆବଶ୍ୟକ ମୁତାବକ ଜଳୀୟ ଅଂଶ ନ ରହିଲେ ଗଛ ଭଲ ବଢ଼େ ନାହିଁ, ତେଣୁ ଫୁଲ ଅମଳ କମିଯାଏ ଏବଂ ଫୁଲର ମାନ ମଧ୍ୟ ନିକୃଷ୍ଟ ଧରଣର ହୁଏ। ତେଣୁ ଜଳବାୟୁ ତଥା ମୃତ୍ତିକା ଉପରେ ହିଁ ଜଳସେଚନ ନିର୍ଭର କରିଥାଏ। ଦୋରସା ମାଟିରେ ଆପଣମାନେ ସେପ୍ଟେମ୍ବରରୁ ମାର୍ଚ୍ଚ ମାସ ମଧ୍ୟରେ 7 ଦିନ ଅନ୍ତରରେ ଜଳସେଚନ କରିବେ ଏବଂ ଏପ୍ରିଲ ଠାରୁ ଜୁନ୍ ମାସ ମଧ୍ୟରେ 4 ରୁ 5 ଦିନ ଅନ୍ତରରେ ଜଳସେଚନ କରିବେ। ଯେମିତିକି ହେଲା ଗୋଟେ କଳି ଭାଙ୍ଗିବା, କଳି ଭାଙ୍ଗିବା ମାନେ ଆପଣଙ୍କର ଉପରେ ଗୋଟିଏ ଯେତେବେଳେ ଆପଣ ଦେଖିବେ ଯେ ଗେଣ୍ଡୁ ଗଛର ଗୋଟିଏ ଛୋଟ କଢ଼ଟିଏ ପଳେଇ ଆସିଲା ଗଛ ଆଗରେ, ତାକୁ ଯଦି ଆପଣମାନେ ନ ଭାଙ୍ଗି ଦିଅନ୍ତି ତାହେଲେ ଗଛଟି ଡେଙ୍ଗା ହୋଇ ସିଧା ଭାବରେ ବଢ଼ିଯିବ ଏବଂ ମାତ୍ର ଅଳ୍ପ ସଂଖ୍ୟାର ବା ଗୋଟିଏ ଫୁଲ ଆସିବ। ତେଣୁ ଯଦି ଆପଣ ଯେତେ ତାକୁ କଳିଟି ଭାଙ୍ଗିଦେବେ ସେ ଜାଗାରୁ ଗଛଟି ଦିକେନା ହେଇକି ବଢ଼ିବ, ଶାଖା ପ୍ରଶାଖା ହେଇକି ମେଲିବ, ତେଣୁ ଗଛଟା ଯେତେ ଶାଖା ପ୍ରଶାଖା ଅଧିକା ହେବ ସେତେ ଅଧିକା ସଂଖ୍ୟାରେ କଢ଼ା ଆସିବ ଏବଂ ଅଧିକା ଆପଣମାନେ ଫୁଲ ଅମଳ ପାଇପାରିବେ।
1: କିଛି ରୋଗ ପୋକ ସମସ୍ୟା ହୁଏ କି?
0: ନିଶ୍ଚିତ ନିଶ୍ଚିତ ଭାବରେ, କାରଣ ଗଛ ଅଛି ମାନେ ତା ପାଇଁ ରୋଗ ପୋକ ସମସ୍ୟା ତ ନିଶ୍ଚିତ ରହିବ। କାରଣ ଆମେ ଦେଖିଛୁ ଯେ ଗେଣ୍ଡୁ ଗଛରେ ପ୍ରାୟ ପତ୍ର ଦାଗ ଅଙ୍ଗମାରି ରୋଗ ଦେଖାଯାଇଥାଏ, ଆଉ ଗୋଟେ ହେଲା ପୁଷ୍ପ ସ୍ତବକ ଅଙ୍ଗମାରି ରୋଗ ଦେଖାଯାଇଥାଏ ଏବଂ ଫୁଲକଡ଼ ସଢ଼ାର ମଧ୍ୟ ରୋଗ ଦେଖାଯାଇଥାଏ। ଏସବୁ ଗୁଡ଼ିକ ଗୋଟେ ଗୋଟେ ସବୁ ଫିମ୍ପି ଦ୍ୱାରା ହୋଇଥାଏ। ଫିମ୍ପି ମାନେ ଆମର ଯୋଉ କବକ, ଯଦି ବାଇଚାନ୍ସ ଆମର ବିହନ ଠିକ୍ ଭାବରେ ବିଶୋଧନ ହୋଇନି ବା ଆମେ କ୍ଲାସିକ୍ ଦ୍ୱାରା ଆମେ ମାଟିରେ ଜମିକି ବିଶୋଧନ କରିପାରିନାହିଁ, ତାହେଲେ ସେ ଜୀବାଣୁ ଗୁଡ଼ିକ ଧୀରେ ଧୀରେ ବଢ଼ି ଗଛ ମୂଳ ଦେଇକରି ଗଛର ଅଗ୍ରଭାଗକୁ ଆସନ୍ତି ଏବଂ ଗଛର ପତ୍ର ଗୁଡ଼ିକ ଧୀରେ ଧୀରେ କଳା ପଡ଼ି ପଡ଼େ ଏବଂ ବାଦାମୀ ରଙ୍ଗର ଦେଖାଯାଏ, ଦାଗ ସବୁ ବିଭିନ୍ନ ଦେଖାଯାଏ, କଢ଼ରେ ମଧ୍ୟ ବାଦାମୀ ରଙ୍ଗର ଦାଗ ଦେଖାଯାଏ ଏବଂ ପତ୍ର ଗୁଡ଼ାକରେ ଧଳା ଧଳା ଦାଗ ଭଳିଆ ମଧ୍ୟ ଦେଖାଯାଏ। ତେଣୁ ଏସବୁ ଗୁଡ଼ିକ ନିରାକରଣ କରିବା ପାଇଁ ଏଇ ଯୋଉ ଫିମ୍ପିଜନିତ ରୋଗକୁ ନିରାକରଣ କରିବା ପାଇଁ ଆପଣମାନେ ଡିଥେନ୍ M45 କି 2 ଗ୍ରାମ ଔଷଧକୁ 1 ଲିଟର ପାଣିରେ ଗୋଳାଇକି ଭଲ ଭାବରେ ଗଛ ମୂଳରେ ସିଞ୍ଚନ କରିବେ ଏବଂ ଗଛ ଉପର ଏବଂ ଗଛ ମୂଳରେ ଭଲ ଭାବରେ ଚାରିପଟେ ଆପଣମାନେ ସିଞ୍ଚନ କରିବେ
1: ଡିଥେନେମ୍ 45।
0: ଆଉ ସେମିତି କେତେଗୁଡ଼ିଏ ପୋକ ମଧ୍ୟ ରହିଛି, ଏ ତ ଗଲା ଗୋଟେ ରୋଗ, କେତେଗୁଡ଼ିଏ ପୋକ ସେମିତି ଲାଲ ବୁଢ଼ିଆଣୀ ଅଷ୍ଟପଦୀ ପୋକ ଅଛି ଯୋଉଗୁଡ଼ିକ ପତ୍ରର ତଳ ଅଂଶ ରହିକି ରସ ଶୋଷଣ କରିଦିଅନ୍ତି, ଫଳରେ ଗଛର ପତ୍ର ଗୁଡ଼ିକ ଧଳା ପଡ଼ିଯାଏ। ଏମାନେ ବୁଢ଼ିଆଣୀ ଜାଲ ପରି ଡାଳମାନ ସୃଷ୍ଟି କରି ଗଛର ଫୁଲ ଫଳ କଢ ଇତ୍ୟାଦିରେ ଭର୍ତ୍ତି ହୋଇଯାନ୍ତି ଏବଂ ତାକୁ ଶୋଷି ଦିଅନ୍ତି, ଗଛର ପତ୍ର ଗୁଡ଼ିକ ସେ ଅନୁସାରେ ଶୁଖି ଝଡ଼ିଯାନ୍ତି ଏବଂ ଶେଷରେ ମରିଯାନ୍ତି। ତେଣୁ ଏମାନଙ୍କୁ ଦମନ କରିବା ପାଇଁ ଡାଇକୋଫଲ 0.05% କିମ୍ବା ସଲ୍ଫେକ୍ସ 0.7% ଆପଣମାନେ ସ୍ପ୍ରେ କରିବେ।
1: କେତେ ଭାଗ ମାପ କେତେ ପଡ଼ିବ?
0: 2 ଗ୍ରାମକୁ ଆପଣ 1 ଲିଟର ପାଣିରେ ମିଶାଇ ଆପଣ ସ୍ପ୍ରେ କରିବେ ଡାଇକୋଫଲ। ସେମିତି ସଁବାଳା ପୋକ ମଧ୍ୟ ଲାଗିଥାଏ, ଏଗୁଡ଼ିକ ମଧ୍ୟ ପତ୍ର ଗୁଡ଼ିକୁ ସମ୍ପୂର୍ଣ୍ଣ ରୂପେ ଖାଇଯାଆନ୍ତି, ତେଣୁ ୟାକୁ ମଧ୍ୟ ଆପଣ ନିରାକରଣ କରିବା ପାଇଁ ନୁଭାନ 85 EC କିମ୍ବା ଥାୟୋଡାନ 35 EC 0.1% ବା 1 ମିଲିଲିଟରକୁ ନେଇକି ଔଷଧ 1 ଲିଟର ପାଣିରେ ଗୋଳାଇ ଆପଣ ସ୍ପ୍ରେ କରନ୍ତୁ। ତାପରେ ଆଉ ଗୋଟିଏ ପୋକ ରହିଲା କଡ଼ଖିଆ ପୋକ, ଇଏ ମଧ୍ୟ ଗୋଟିଏ ସଁବାଳା ଜାତିର ପୋକ, ଏଗୁଡ଼ିକ ବିଭିନ୍ନ ରଙ୍ଗର ଭାବରେ ଦେଖାଯାନ୍ତି ଏବଂ ଏମାନେ ମଧ୍ୟ ପତ୍ର ଏବଂ ଫୁଲ ଭିତରକୁ କଣା କରି ପଶିଯାନ୍ତି ଆଉ ଏଗୁଡ଼ିକୁ ଖାଇଯାଆନ୍ତି। ଆମେ ସେଇ ଷ୍ଟ୍ରାଇକୋଫଲ ଆମେ 2 ମିଲିଲିଟର 1 ଲିଟର ପାଣିରେ ମିଶାଇ ଆମେ ସ୍ପ୍ରେ କରିଦେବା। ସ୍ପ୍ରେ କରିବା ସମୟରେ ଆପଣମାନେ ଲକ୍ଷ୍ୟ କରିବେ ଯେପରି କଢ଼ ଫୁଲ ପତ୍ର ସମ୍ପୂର୍ଣ୍ଣ ଭାବରେ ଭିଜି ଏ ଔଷଧ ମିଶ୍ର ଜଳ ତଳକୁ ବୁନ୍ଦା ବୁନ୍ଦା ହେଇ ଖସିବ, ତାହେଲେ ଆମେ ଜାଣିବା ଯେ ଗଛର ସର୍ବାଙ୍ଗ ଆମେ ଏ ଔଷଧକୁ ଆମେ ସ୍ପ୍ରେ କଲେ, ଯଦ୍ୱାରା କି ପୋକ ଯଦି ଅତ୍ୟଧିକ ହୋଇଥାଏ ତାହେଲେ ଆମେ ମଧ୍ୟ ରିପକର୍ଡ ମଧ୍ୟ 0.2% ସ୍ପ୍ରେ କରି ସେମାନଙ୍କୁ ଆମେ ଦମନ କରିପାରିବା। କିନ୍ତୁ ଆମେ ସବୁବେଳେ ଧ୍ୟାନ ରଖିବା ଯେ ଔଷଧ କେମିତି ବାରମ୍ବାର ବ୍ୟବହାର ନ କରି ସ୍ପ୍ରେ କରିବାର 10 ଦିନ ପରେ ଆବଶ୍ୟକ ହେଲେ ଆମେ ଆଉ ଥରେ ସ୍ପ୍ରେ କରିବା, ନହେଲେ ବାରମ୍ବାର ଆମେ ସ୍ପ୍ରେ କରିବା ନାହିଁ।
1: ଆଚ୍ଛା, ଆମେ ଅମଳଟା କେମିତି କରିବା, କେମିତି ଜାଣିବା ଯେ ପ୍ରକୃତରେ ଠିକ୍ ଅମଳ ସମୟ ଆସିଛି? ଆମେ
0: ଆପଣମାନେ ଦେଖୁଛନ୍ତି ଯେ ଫୁଲ ଗୁଡ଼ିକ ଯେତେବେଳେ କଢ଼ ଅବସ୍ଥାରେ ଅଛି ସେତେବେଳେ ତ ଆମେ ଯଦି ଅମଳ କରିବା ସେତେବେଳେ ଠିକ୍ ହେବ ନାହିଁ, ତେଣୁ ଯେତେବେଳେ ଫୁଲ ଗୁଡ଼ିକ ସମ୍ପୂର୍ଣ୍ଣ ଫୁଟିଯିବ ସେତେବେଳେ ହିଁ ଫୁଲକୁ ଆମେ ଅମଳ କରାଯାଏ।
1: ଆଚ୍ଛା,
0: ତେଣୁ ସକାଳେ କିମ୍ବା ସନ୍ଧ୍ୟା ସମୟରେ ଆପଣ ଫୁଲ ଅମଳ କରିବେ, ଆଉ ଫୁଲ ଅମଳ ହେବା ପୂର୍ବ ଦିନ ଆପଣମାନେ ଯଦି ଜମିରେ ପାଣି ମଡ଼ାଇ ଦେବେ ତାହେଲେ ଫୁଲ ଗୁଡ଼ିକ ତୋଳା ହେବା ପରେ ଅଧିକ ସମୟ ସତେଜ ରହିପାରିବ। ତେଣୁ ଫୁଲ ଅମଳ ହେବା ପରେ ପରେ ଓଦା ଅଖାରେ କିମ୍ବା ବାଉଁଶ ଝୁଡ଼ିରେ ଭର୍ତ୍ତି କରି ଆପଣ ଓଦା ଅଖା ଘୋଡ଼େଇ ବାହାରକୁ ବା ବଜାରକୁ ଆପଣ ପଠେଇବେ। ରିକ୍ସା ହଉ ବା ବସ୍ ହଉ କିମ୍ବା ଟ୍ରେନ୍ରେ ଆପଣ ବଜାରର ଦୂରତା ଅନୁସାରେ ଆପଣମାନେ ପ୍ୟାକିଂ କରିକି ଠିକ୍

0: ଭାବରେ ଫୁଲକୁ ପଠେଇ ପାରିବେ।
1: ଆଚ୍ଛା ଧରନ୍ତୁ ଜଣେ ଏକରେ ଫୁଲ ଚାଷ କଲା, ଗେଣ୍ଡୁ ଫୁଲ କେତେ ଅମଳ ପାଇବ ଯଦି ଆପଣ କହିବେ ଅନୁସାରେ?
0: ଆଜ୍ଞା ଆଜ୍ଞା, ଆମେ ଦେଖୁଛେ ଯେ ଆମର ହିସାବ କରାଯାଇଛି ଯେ ଏକର ପ୍ରତି ହାରାହାରି ପ୍ରାୟ 4-6 ଟନ୍ ଫୁଲ ଅମଳ ମିଳିଥାଏ। ତେଣୁ ସେପ୍ଟେମ୍ବର ମାସରେ ପ୍ରଥମରେ ଲାଗୁଥିବା ସପ୍ତାହରେ ଯୋଉ ଲାଗୁଥିବା ଯୋଉ ବାରମାସୀ ଗେଣ୍ଡୁ ବା ଜାଣ୍ଟ ଆଫ୍ରିକାନ୍ ୟେଲୋ କିସମଟି ଆମେ ଲଗାଉଛେ, ସେ ବର୍ଷର ଅନ୍ୟାନ୍ୟ ସମୟ ଅପେକ୍ଷା ଅଧିକ ଅମଳ ଦେଇଥାଏ। ଏପରିକି 7-10 ଟନ୍ ପର୍ଯ୍ୟନ୍ତ ଫୁଲ ମଧ୍ୟ ଅମଳ ଦେଇଥାଏ। ଆଉ ଆମେ ହିସାବ କରିକି ଜଣାଯାଇଛି ଯେ ଏକ ଏକର ଗେଣ୍ଡୁ ଚାଷ ପ୍ରତି ହାରାହାରି 11,000 ଟଙ୍କା ଖର୍ଚ୍ଚ ହୋଇଥାଏ ଏବଂ ଏଥିରୁ ପ୍ରାୟ 24,000 ଟଙ୍କା ଆୟ ଚାଷୀ ଭାଇମାନଙ୍କୁ ମିଳିଥାଏ।
1: ମାନେ ଦୁଇ ଗୁଣରୁ
0: ଅଧିକ ଲାଭ ସେମାନେ ପାଇପାରିବେ ନିଶ୍ଚିତ।
1: ମାନେ ମୁକ୍ତ ଭାବରେ ଗୋଟେ ଲାଭଦାୟକ ଚାଷ ବ୍ୟବସାୟିକ ଭିତ୍ତିରେ ଆମର ଚାଷୀମାନେ ଚାଷ କରିବା ଦରକାର।
0: ଅତି କମ୍ରେ ସେମାନେ 25 ଡିସିମିଲ୍ ଜାଗାରେ ଗେଣ୍ଡୁ ଚାଷ କରିପାରିବେ। ଆଉ ଯୋଉ 25 ଡିସିମିଲ୍ କରିବେ ସେଥିରେ ଆପଣମାନେ 7,700 ଗେଣ୍ଡୁ ଚାରା ଆପଣ ଲଗେଇ ପାରିବେ। କାରଣ ଆମର ଏଥିରେ ହିସାବ କରିକି ରଖାଯାଇଛି ଯେ 25 ସେଣ୍ଟିମିଟର 15 ସେଣ୍ଟିମିଟର ଡିଷ୍ଟାନ୍ସରେ ମଧ୍ୟ ଲଗେଇକିରି ଆମେ ଅଧିକା ଫୁଲ ଅମଳ ପାଇପାରିବା। ତେଣୁ ସେହି ହିସାବ କରିକି ଏଇଟା କରାଯାଇଛି। ଅତି କମ୍ରେ ଆପଣମାନେ ଯଦି 25 ଡିସିମିଲ୍ ଜାଗା ଅଛି ତାହେଲେ ଆପଣମାନେ ଏଲିଜିବୁଲ୍ ହେଇ ଗେଣ୍ଡୁ ଚାଷ କରିବା ପାଇଁ। ତାପରେ ଆଉ ଗୋଟେ କଥା ମନେ ରଖନ୍ତୁ ଯେ ଗେଣ୍ଡୁ ଚାରା ଲଗେଇବା ପୂର୍ବରୁ ଆମର ଯୋଉ ଉଦ୍ୟାନ ଅଧିକାରୀମାନେ ଅଛନ୍ତି ସମ୍ପୃକ୍ତ ଅଞ୍ଚଳରେ, ତାଙ୍କ ପାଖରେ ଆପଣମାନେ କ'ଣ କରିବେ ନା ଚାରା ମୂଲ୍ୟର 50% ବା ଅଧା ମୂଲ୍ୟ ବା 25 ପଇସା ଆପଣ ସେଠି ଡିପୋଜିଟ୍ କରିବେ, ହେଲେ ଆପଣ ଚାରା ଆପଣଙ୍କୁ ଯୋଗାଇ ଦିଆଯିବ। 25 ପଇସା ଲେଖାଏଁ ଡିପୋଜିଟ୍ କରି ଆପଣ ଗୋଟେ ରିସିପ୍ଟଟିଏ ସଂଗ୍ରହ କରନ୍ତୁ।
1: ଆଉ ବିଶେଷ ସୁବିଧା କିଛି ସେଭଳି ରହିବ?
0: ହଁ, ତେଣୁ ଆମେ ଏଇଟା ପାଇଁ ମଧ୍ୟ ପ୍ରିଫରେନ୍ସ ଦେଉଛୁ ଯେ ST/SC ଆଉ ଓମେନ୍ କୃଷି ଫାର୍ମର ମାନଙ୍କୁ ଆମେ ଏହାକୁ ପ୍ରାଧାନ୍ୟ ଦେଉଛୁ। ଆଉ ଯେଉଁ ଚାଷୀମାନଙ୍କର ଜଳସେଚିତ ଜମି ରହିଛି ସେମାନଙ୍କୁ ମଧ୍ୟ ଆମେ ଅଗ୍ରାଧିକାର ନିଶ୍ଚିତ ଭାବରେ ଦେଉଛୁ। ତେଣୁ ଏଥିପାଇଁ କି ଆପଣଙ୍କୁ ନିଶ୍ଚିତ ଭାବରେ ସମ୍ପୃକ୍ତ ଅଞ୍ଚଳର ଯୋଉ ଉଦ୍ୟାନ ଅଧିକାରୀମାନେ ଅଛନ୍ତି ବା ଆମର ଉପ ଉଦ୍ୟାନ ନିର୍ଦ୍ଦେଶକ ଯୋଉ ରହିଛି ଅଫିସ ରହିଛି ସେଠାରେ ଆପଣମାନେ ଯୋଗାଯୋଗ କରିପାରିବେ। ବା ଆମର ବିଭିନ୍ନ ଅଞ୍ଚଳରେ ମଧ୍ୟ କ୍ଷେତ୍ର କର୍ମଚାରୀମାନେ ରହିଛନ୍ତି, ସେମାନଙ୍କୁ ମଧ୍ୟ ଆପଣମାନେ କଣ୍ଟାକ୍ଟ କରିକି ନିଶ୍ଚିତ ଭାବରେ ଏହି ସୁବିଧା ଆପଣ ଲାଭ କରିପାରିବେ।
1: ତେବେ ଯା ହଉ ମଞ୍ଜୁଳା ମ୍ୟାଡମ୍, ଆପଣ କୃଷକ କାର୍ଯ୍ୟକ୍ରମକୁ ଆସିଲେ, ଆମେ ଆଲୋଚନା କଲେ ଯେ ବ୍ୟବସାୟିକ ଭିତ୍ତିରେ ଗେଣ୍ଡୁ ଫୁଲ ଚାଷ ସମ୍ପର୍କରେ। ଆମେ ଆଶା କରିବା ନିଶ୍ଚିତ ଭାବରେ ବର୍ତ୍ତମାନ ଯେଉଁ ଚାଷୀମାନେ ଗେଣ୍ଡୁ ଫୁଲ ମଧ୍ୟ ଚାଷ କରିବା ପାଇଁ ଚାହୁଁଛନ୍ତି ଚାଷ କରିପାରିବେ ଏବଂ ଚାଷ କରି ଲାଭବାନ ହୁଅନ୍ତୁ। ଏହି ଆଲୋଚନା ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ନମସ୍କାର।
0: ନମସ୍କାର।
2: ଜେମା ବାପା, ନାଇଁ ମୋ ପାଠଟା ତ ଯାହା ମୁଁ ଶୁଣିଲି
3: ସବୁ ସମୟରେ, ଖରାଦିନେ ହଉଛି, ଶୀତ ଦିନେ ହଉଛି, ବର୍ଷା ଦିନେ ହଉଛି, ସବୁ ସମୟରେ ଗେଣ୍ଡୁ ଫୁଲ ଚାଷ ହଉଛି।
2: ଆମେ ଯଦି ପାଠକୁ ବୁଝି ତଦନୁଯାୟୀ କାର୍ଯ୍ୟ କଲେ ଆମର ଲାଭ ଆଉ ସମସ୍ତଙ୍କର ବି ଲାଭ
3: ନିଶ୍ଚିତ ନା? ଆଉ
2: ବଜାରର ଚାହିଦା ଅଛି, ଅର୍ଥନୀତି ଆଗକୁ ଧାଇଁବ, ଚଷା ପୁଅ ଦି ପଇସା ପାଇବ,
3: ନିଶ୍ଚିତ ପାଇବ ନା?
2: ବ୍ୟବସାୟୀ ଲାଭାନ୍ୱିତ
3: ହବ
2: ହବ। ମହାଶୟଙ୍କୁ ଆମ ଅନୁଷ୍ଠାନ ତରଫରୁ
3: ଆଉ ଥରେ ଧନ୍ୟବାଦ।
2: ଉଠିବା
3: ଉଠିବା ଆମର ଆକାଶବାଣୀ
2: ଆକାଶବାଣୀ
3: 90 ବର୍ଷରେ ଆସି ପାଦ
2: ଥାପିଲାଣି, ଲୋକଙ୍କୁ ଜାଗ୍ରତ କରଉଛି, ସୂଚନା ଦଉଛି, ମନୋରଞ୍ଜନ ଦଉଛି, ଜାଣିକି ଆମ ସୁଖ ଦୁଃଖର ସାଥୀ ହଉଛି କିଏ?
3: ଆକାଶବାଣୀ।
2: ବାସ ଶ୍ରୋତା ବନ୍ଧୁ ଆକାଶବାଣୀ ସହିତ ଯୋଡି ହେଇକି ରହିଥାନ୍ତୁ, ଆମ ମାନଙ୍କୁ ଆଶୀର୍ବାଦ କରୁଥାନ୍ତୁ।
3: ହେଲେ ଭାଇ, ତାରି ଉପରେ ଆମର ଜଣେ ଆକାଶବାଣୀର ନିୟମିତ ଶ୍ରୋତା ସୁରେଶ ଚନ୍ଦ୍ର ବିଶ୍ୱାଳ, ଜଣେ ଶିକ୍ଷକ, କଣ କହୁଛନ୍ତି ଶୁଣିବା, ତାପରେ କଥା ହେବା।
2: ହଉ।
4: 90 ବର୍ଷରେ ଆକାଶବାଣୀ ଏ କଥାଟି କହିବା ମାତ୍ରେ ମନରେ ଗୋଟେ ଶ୍ରୀହରଣ ଜାତ ହୁଏ। ବାସ୍ତବରେ ଆକାଶବାଣୀ କେଡ଼େ ମହାନ, ଆଜି 90 ବର୍ଷରେ ପଦାର୍ପଣ କରିଛି, ବହୁ ଘାତ ପ୍ରତିଘାତ ସମୟକୁ ଅତିକ୍ରମ କରି ସେ ଆଜି 90 ବର୍ଷର ଯାତ୍ରୀ। ତ ଆକାଶବାଣୀର ମୋହନୀୟତା କହି ବସିଲେ ତାହା ଶେଷ ହେବ ନାହିଁ। ଆମେ ଏତିକି କହିବାକୁ ଚାହିଁବୁ ଯେ ଆମ ଜୀବନ ସହିତ ଆକାଶବାଣୀ ଓତପ୍ରୋତ ଭାବରେ ଜଡ଼ିତ। 1974 ମୁଁ ଆଜି ପର୍ଯ୍ୟନ୍ତ ନିରବଚ୍ଛିନ୍ନ ଭାବରେ ଆକାଶବାଣୀ ସହିତ ସମ୍ପୃକ୍ତ। ବହୁତ ବଢ଼ିଆ ବଢ଼ିଆ କାର୍ଯ୍ୟକ୍ରମ ଆକାଶବାଣୀ ଦ୍ୱାରା ପରିବେଷିତ ହୁଏ, ଯାହାକି ଆଜି ବି ମନଛୁଆଁ ହୋଇ ରହିଯାଇଛି। ଅତୀତର ସେ କାର୍ଯ୍ୟକ୍ରମ ସବୁ ଚର୍ଚ୍ଚାରେ, ଆମରି କଥା, ଚଳନ୍ତିକା, ଜୀବନ ସୌରଭ, ଏମିତି କହି ବସିଲେ ଅନେକ। ଆଜିର କାର୍ଯ୍ୟକ୍ରମ ମଧ୍ୟରେ ଯୁବବାଣୀ ନାରୀ ମହଲ, ଆମର ଅନୁଚିନ୍ତା, ବନ୍ଦନା, ଭକ୍ତିସଙ୍ଗୀତର କାର୍ଯ୍ୟକ୍ରମ ଇତ୍ୟାଦି ବହୁତ ମନଛୁଆଁ କାର୍ଯ୍ୟକ୍ରମ। ସମୟ ଉପଯୋଗୀ ଯେତେ ଗଣମାଧ୍ୟମ ସୃଷ୍ଟି ହେଲେ ମଧ୍ୟ ଆକାଶବାଣୀର ସ୍ଥାନ ସ୍ୱତନ୍ତ୍ର। ଆଜି ଆମେ ଆକାଶବାଣୀ ଦ୍ୱାରା ଯେତିକି ପ୍ରେରଣା ପାଉଛୁ, ଯେତିକି ଉତ୍ସାହିତ ହେଉଛୁ, ଅନ୍ୟ ଗଣମାଧ୍ୟମ ଦ୍ୱାରା ତାହା ସମ୍ଭବ ନୁହେଁ। ଏବଂ ସବୁଠୁ ବଡ଼ କଥା, ଆକାଶବାଣୀ ତାର ପରମ୍ପରା ସଂସ୍କୃତିକୁ ଜୀବିତ ରଖି ଆଜି ତା ପଥରେ ସେ ଅଗ୍ରସର। ପରିବେଶ ପାଇଁ ଆକାଶବାଣୀର ଅବଦାନ ଅତୁଳନୀୟ। ପିଲା ଆକାଶବାଣୀ ଦ୍ୱାରା ଉତ୍ସାହିତ ହୋଇ ଆଜି ଗଛଟିଏ ଲଗାଇ ଅନେକ ଜାଗାରେ ଜଙ୍ଗଲ ସୃଷ୍ଟି କଲେଣି। ଆକାଶବାଣୀ ଦ୍ୱାରା ପରିଚାଳିତ ହୋଇ ଅନେକ

ପିଲା ଭଲ ପାଠ ପଢି ଦେଶ ବିଦେଶରେ ସୁନାମ ଅର୍ଜନ କରିଛନ୍ତି। ତ ଆକାଶବାଣୀ ତାର ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଛି। ଆଜି ଯେତେବେଳେ ଅନ୍ୟାନ୍ୟ ଗଣମାଧ୍ୟମ ବିଦ୍ୟୁତ ସଂଯୋଗ ଅଭାବରୁ ବନ୍ୟା ବାତ୍ୟା ମହାବାତ୍ୟା ବେଳେ ବନ୍ଦ ହୋଇ ସବୁଆଡ଼େ ସ୍ତବ୍ଧ ପରିବେଶ ସୃଷ୍ଟି କରିଥାଏ, ସେତେବେଳେ ନିରବଚ୍ଛିନ୍ନ ଭାବରେ ଆକାଶବାଣୀ ଆମକୁ ପ୍ରେରଣା ଦେଇଥାଏ, ସମ୍ବାଦ ପରିବେଷଣ କରେ, ସ୍ଥାନୀୟ ଘଟଣା ସମ୍ବନ୍ଧରେ ସଚେତନ କରେ, ବନ୍ୟା ବାତ୍ୟା ସମ୍ବନ୍ଧରେ ସଚେତନ କରେ ଏବଂ ଏହିପରି ଭାବରେ ସେତେବେଳେ

ପରିବେଷଣ କରେ, ସ୍ଥାନୀୟ ଘଟଣା ସମ୍ବନ୍ଧରେ ସଚେତନ କରେ, ବନ୍ୟା ବାତ୍ୟା ସମ୍ବନ୍ଧରେ ସଚେତନ କରେ ଏବଂ ଏହିପରି ଭାବରେ ସେତେବେଳେ ଆକାଶବାଣୀ ଯେ କେତେ ମାନେ ମହାନ ହେଇଉଠେ ସମସ୍ତେ ଅନୁଭବ କରନ୍ତି। ତେଣୁ ଏହି ଆକାଶବାଣୀ ତାର ଜୟଯାତ୍ରା ବଜାଇ ରଖୁ, ଆମକୁ ଏମିତି ଆନନ୍ଦ ବିଭୋର କରୁ, ତାର ଭଲ ଭଲ କାର୍ଯ୍ୟକ୍ରମ ପରିବେଷଣ କରୁ ଏବଂ ଦେଶ ବିଦେଶରେ ଆକାଶବାଣୀର ସ୍ଥାନ ଏମିତି ଉଚ୍ଚକୋଟୀର ହେଉ। ଆମେ ଏହି ଆଶାବାଦ ପୋଷଣ କରି ଆକାଶବାଣୀକୁ ଅନେକ ଅନେକ ଧନ୍ୟବାଦ ଦେବା ସହିତ ଆକାଶବାଣୀର ସବୁ କାର୍ଯ୍ୟକ୍ରମ ଶୁଣି ଜୀବନ ସାରା ଆନନ୍ଦରେ ବିଭୋର ହେଉଥିବୁ।

0: ଆମ ଅନୁଷ୍ଠାନ 90 ବର୍ଷରେ ପାଦ ଥାପିସାରିଲା। ହଉ ଶ୍ରୋତା ବନ୍ଧୁ, ଆପଣ ସମସ୍ତଙ୍କ ପାଖରେ ଆମେ କୃତଜ୍ଞତା ଜଣାଉଛୁ, ଆପଣ ମାନେ ଆମ ସହିତ ଯୋଡି ହେଇକି ଅଛନ୍ତି ବୋଲି
1: ଆମେ ମାନେ ଏମିତି ଶୁଣେଇ ଆସୁଛୁ ଭଲ ମନ୍ଦ କଥା
0: ଆପଣମାନଙ୍କ ସେବାରେ।
1: ଆକାଶବାଣୀ
0: ଟ୍ରାକ୍ଟର କେତେବେଳେ ପହଞ୍ଚିବ?
1: ତୁମେ ପରା କହିଲ କାଲି 4ଟା ବେଳେ ନବ।
0: 4ଟା ବେଳେ?
1: ହଁ।
0: ହଉ, ତମ ପଇସା ପତ୍ର ତ କାଲି ସକାଳେ ପହଞ୍ଚିବ, କଣ ନଣନ୍ଦ ଘରକୁ ଯିବ ପରା।
1: ହଁ ପରା।
0: ହଉ
1: ଉଠିବା
0: ଉଠିବା।
1: ଆଉ
0: ପାଣିପାଗ ଶୁଣିବନି?
1: ହଁ, ଦେଖୁଛ ତ କେମିତି ଆସୁଛି, ଧୁମଧଡ଼ କରିକି ଗାଡି ଦେଇ ଯାଉଛି।
0: ପାଣିପାଗ ଶୁଣିବା,
1: ଉଠିକି ଯିବା।
0: ହଉ ହଉ।
2: ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗ ସୂଚନାରୁ ଜଣାଯାଇଛି, ରାଜ୍ୟର ସମସ୍ତ ଜିଲ୍ଲାରେ ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ।

0: ସମୃଦ୍ଧି ଆଣନ୍ତୁ।
1: ଇଫକୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
3: ନମସ୍କାର, ବର୍ତ୍ତମାନ ମୁଖ୍ୟ ସମ୍ବାଦ ସହ ମୁଁ ସତ୍ୟରଞ୍ଜନ ମହାପାତ୍ର। 5650 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର କପା ଉତ୍ପାଦ ମିଶନକୁ କେନ୍ଦ୍ର କ୍ୟାବିନେଟ୍ର ଅନୁମୋଦନ। ସଂଖ୍ୟାଗରିଷ୍ଠତା ହାସଲ କରିଥିବା ଦଳଗୁଡ଼ିକ ପକ୍ଷରୁ 4 ରାଜ୍ୟର ନେତା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ। ମଦନୀତି ଦୁର୍ନୀତି ମାମଲାରେ ସିବିଆଇ ଦାଖଲ କରିଥିବା ଆବେଦନ ଉପରେ ପ୍ରତିପକ୍ଷଙ୍କ ପାଇଁ ଆମିକସ୍ କ୍ୟୁରି ନିଯୁକ୍ତ ନେଇ ଦିଲ୍ଲୀ ହାଇକୋର୍ଟଙ୍କ ଘୋଷଣା। ରାଜ୍ୟକୁ ଶିଳ୍ପ ସମୃଦ୍ଧ ଓ ଯୁବବର୍ଗଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା। ଓଡ଼ିଶାରେ ପୁଞ୍ଜିନିବେଶ ବୃଦ୍ଧି ପାଇଁ ତିନିଦିନିଆ ଗୁଜରାଟ ଗସ୍ତ ଅବସରରେ କହିଲେ ମୁଖ୍ୟମନ୍ତ୍ରୀ ମହନ୍ତ ମାଝୀ। ଭୁବନେଶ୍ୱରରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କର ଗ୍ରୀଷ୍ମ ପ୍ରବାହ ଓ କାଳବୈଶାଖୀ ପାଇଁ ଶକ୍ତି ବିଭାଗର ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ। ଗ୍ରାହକ ସେବା ଓ ସୁରକ୍ଷା ଉପରେ ଦେଲେ ଗୁରୁତ୍ୱ। ଭାରତରେ ଜାତିସଂଘର ଆବାସିକ ସମନ୍ୱୟକାରୀ ଷ୍ଟିଫାନ୍ ଫ୍ରିନ୍ସନର ଆଜି ଲୋକସେବା ଭବନଠାରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କୁ ସାକ୍ଷାତ କରିଛନ୍ତି। ଓଡ଼ିଶା ସରକାର ଓ ଜାତିସଂଘ ମଧ୍ୟରେ ବିକାଶମୂଳକ କ୍ଷେତ୍ରଗୁଡ଼ିକରେ ସହଯୋଗକୁ ଅଧିକ ସୁଦୃଢ଼ କରିବା ଉପରେ ଆଲୋଚନା ହୋଇଛି। ଜୁନ୍ ପହିଲାରୁ କାର୍ଯ୍ୟକ୍ଷମ ହେବ ରାୟଗଡ଼ା ନୂଆ ରେଳ ଡିଭିଜନ। ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ମ୍ୟାଚ୍ରେ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପଭି ନେଲା ଦିଲ୍ଲୀ କ୍ୟାପିଟାଲ୍ସ। ବର୍ତ୍ତମାନ ପାଇଁ ମୁଖ୍ୟ ସମ୍ବାଦ ଏଠାରେ ସମାପ୍ତ କରୁଛୁ। ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ରାତି 10:00।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତ। ପ୍ରଥମେ ଗାଇଛନ୍ତି କୁମାର ସାନୁ ଓ ସାଧନା ସରଗମ ଚଳଚ୍ଚିତ୍ର ବିଜୟପଥ।

0: ତପନ ମହାନ୍ତି। ତପନ ବାବୁ ଆଜି ଆମ କାର୍ଯ୍ୟକ୍ରମକୁ ଆପଣଙ୍କୁ ଅନେକ ଅନେକ ସ୍ୱାଗତ। ନମସ୍କାର।
1: ନମସ୍କାର
0: ତପନ ବାବୁ, ଆପଣ ଭାବିଥିଲେ ଯେ ଆପଣ ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଛନ୍ତି କିନ୍ତୁ ଆପଣ ସ୍ୱର୍ଣ୍ଣ ପାଇବେ ବୋଲି ଭାବିଥିଲେ?
1: ମୁଁ ତ ସଦାବେଳେ ମନେ ରଖି ଚାଲେ କି ନା ମତେ ଚମ୍ପିଆନ ହବାର ଅଛି, ମୁଁ ଚମ୍ପିଆନ ହେବି। କାହିଁକି ନା ଆମେ ବର୍ଷ ଧରି ଆମେ ମେହନତ କରୁଛୁ, ତ ସେ ମେହନତଟା ଆମେ ବର୍ଷକୁ ଥରେ ପାଇବୁ ଦେଖିବା ପାଇଁ, ପରଫର୍ମାନ୍ସ ଦେବା ପାଇଁ। ତ ଯଦି ଆମେ ମେହନତ କରି ଯଦି ଆମେ ଠିକ ସେ ଯଦି ପରଫର୍ମାନ୍ସ ନ ଦେଇପାରିବୁ ତାହେଲେ ଆମେ ସେଇଠି ଭାବିଦେବୁ ଯେ ଆମର କୋଉଠି ଗୋଟେ କମି ରହିଗଲା। ସେଥିପାଇଁ ଆମେ ମେହନତ ପୁରା 100% ଦଉ। କୋଚ୍ ଆମକୁ ଯାହା କହୁଛି ଆମେ ସେ ଅନୁସାରେ ଶୁଣୁ, ତାଙ୍କ କଥା ଅନୁସାରେ ଆମେ ଚାଲୁ।
0: ତାହେଲେ ଆପଣ କହୁଛନ୍ତି ଆପଣ ସମ୍ପୂର୍ଣ୍ଣ ଆଶାବାଦୀ ଥିଲେ ଯେ ଆପଣ ନିହାତି ଭାବେ କିଛି ନା କିଛି ଗୋଟେ ପଦକ ପାଉଛନ୍ତି? ନାଇଁ
1: ଆଜ୍ଞା,
0: ପୂର୍ବରୁ ବି ମଧ୍ୟ ଆପଣ ଜାତୀୟ ସ୍ତରୀୟ ଖେଳ ଯୋଉଟାକି 2024 କଳିଙ୍ଗ ଷ୍ଟାଡିୟମ ରହିଥିଲା ଆପଣ ଅଂଶଗ୍ରହଣ କରିଥିଲେ, ଆପଣ ବି ସେଥିରେ ବୋଧହୁଏ କାଂସ୍ୟ ପଦକ ପାଇଥିଲେ ସେଥିରେ?
1: ଆଜ୍ଞା ଆଜ୍ଞା।
0: ଏଟା କାଂସ୍ୟ ଏଥର ସ୍ୱର୍ଣ୍ଣରେ ପରିଣତ ହେଲା, ନିହାତି ଭାବେ ଖୁସି ଦ୍ୱିଗୁଣିତ ହେଇଥିବ ଏବଂ ଆଗକୁ ମଧ୍ୟ ବଢିବାକୁ ନିହାତି ଭାବେ ପ୍ରେରଣା ମିଳିଥିବ, କଣ କହୁଛନ୍ତି?
1: ଯେତେବେଳେ ମୋର କିଛି ଆପାରାଟସ୍ ଖରାପ ହେଇଯାଇଥିଲା ତ ସେଥିପାଇଁ ମୁଁ ଚମ୍ପିଆନ ହେଇପାରିନଥିଲି, ତ ମୋର ଯୋଉ ବେଷ୍ଟ ଆପାରାଟସ୍ ଯୋଉ ଷ୍ଟିଲ୍ ରିଙ୍ଗ ଥିଲା ଆଉ ପାରାଲାଲ ବାର୍ ଥିଲା, ଫ୍ଲୋର ଏକ୍ସରସାଇଜ୍ ଥିଲା, ତ ସେଇଥିରେ ମୁଁ କ୍ୱାଲିଫାଇ କରିଥିଲି ଫାଇନାଲକୁ। ତ ଫାଇନାଲରେ ମୋର ଷ୍ଟିଲ୍ ରିଙ୍ଗରେ ମୋର ବ୍ରୋଞ୍ଜ ମେଡାଲ ଆସିଥିଲା, ତ ମତେ ଖୁସି ଲାଗିଲା କି ଆରଥରକ କମ୍ପିଟିସନରେ ଏଇ କମ୍ପିଟିସନ ମୋର ବେଷ୍ଟ ଥିଲା ଏଇ କମ୍ପିଟିସନ, କାହିଁକି ନା ମୋର କିଛି ସେମିତି ଭୁଲ ମାନେ କିଛି ଆପରେ କିଛି ଫଲ ହେଇନଥିଲା, କିଛି ହେଇନଥିଲା, ତ ମୁଁ ସେଥିପାଇଁ ଜାଣିନି।
0: ଏଇ ଆର୍ଟିଷ୍ଟିକ ଜିମ୍ନାଷ୍ଟିକ ଭିତରେ ବିଭିନ୍ନ କାଟେଗୋରୀ ଅଛି ଯୋଉଟାକି ଆପଣ କହୁଛନ୍ତି ଆପ୍ରୋଟସ୍ ବା ଇଭେଣ୍ଟ, ଏଇ ଆପ୍ରୋଟସ୍ ଗୁଡିକ କଣ କଣ ଏବଂ ପୁରୁଷ ବିଭାଗରେ କେତୋଟି ଆପ୍ରୋଟସ୍ ଅଛି ଏବଂ ମହିଳା ବିଭାଗରେ କେତୋଟି ଆପ୍ରୋଟସ୍ ଅଛି ଟିକେ ବୁଝେଇ କୁହନ୍ତୁ।
1: ଆମର ଆର୍ଟିଷ୍ଟିକ ଜିମ୍ନାଷ୍ଟିକ ମାନେ ଗୋଟେ ଆର୍ଟ, ଆମ ଆର୍ଟିଷ୍ଟିକ ମାନେ ଆପଣ ଯେଉଁ ଗୋଟେ ଆର୍ଟ କରିବା ମାନେ ସୁନ୍ଦର
0: ସୁନ୍ଦର,
1: ସେଇଟା ହେଲା ଆମ ଜିମ୍ନାଷ୍ଟିକ ଆର୍ଟିଷ୍ଟିକ ଜିମ୍ନାଷ୍ଟିକ
0: ମାନେ ଜିମ୍ନାଷ୍ଟିକଟାକୁ କେତେ ସୁନ୍ଦର ଭାବେ ଆମେ
1: ସୁନ୍ଦର ଭାବେ କରିପାରିବା,
0: ମାନେ ଡିଆଁ ଡିଁ କେତେ ସୁନ୍ଦର ଭାବେ କରିପାରିବା,
1: ଆର୍ଟ କେମିତି କରିପାରିବା ଆମ ବଡିରେ, ଆମେ ତାକୁ କେମିତି ଆର୍ଟ କରିବା,
0: ଆମ ବଡିକି ନେଇକି କେମିତି ସୁନ୍ଦର ଆର୍ଟ
1: କରିପାରିବା, ତାକୁ ଯାଏ ଆର୍ଟିଷ୍ଟିକ ଜିମ୍ନାଷ୍ଟିକ। ଆମ ଆର୍ଟିଷ୍ଟିକ ଇଭେଣ୍ଟ ଥାଏ ହେଲା ଫ୍ଲୋର ଏକ୍ସରସାଇଜ, ପୋମେଲ ହର୍ସ, ଷ୍ଟିଲ୍ ରିଙ୍ଗ, ପାରାଲାଲ ବାର୍, ଟେବୁଲ ୱାର୍ଲ୍ଡ, ହରିଜେଣ୍ଟାଲ ବାର୍,
0: ଏଇଟା ହେଲା ପୁରୁଷ ବିଭାଗ।
1: ପୁରୁଷ ବିଭାଗ
0: ମହିଳା ବିଭାଗରେ,
1: ମହିଳା ବିଭାଗରେ ତାଙ୍କର ଥାଏ ହେଲା ବାଲାନ୍ସିଂ ବିମ୍, ଅନମିନି ବାର୍, ଫ୍ଲୋର ଏକ୍ସରସାଇଜ୍, ଭଲ୍ଟିଂ ଟେବୁଲ।
0: ଓହୋ, ତାହେଲେ ପୁରୁଷ ବିଭାଗରେ 6 ଥାଏ ଏବଂ ମହିଳା ବିଭାଗରେ 4 ଥାଏ। ତ ପୁରୁଷ ବିଭାଗରେ ଆପଣ ଏଇ 6 ଆପ୍ରେଣ୍ଟିସ୍ ପାଇଁ କେତେ ଜଣ ପ୍ରତିଯୋଗୀ ଭାଗ ନିଅନ୍ତି ଏବଂ ମହିଳା ବିଭାଗରେ 4 ଆପ୍ରେଣ୍ଟିସ୍ ପାଇଁ କେତେ ଜଣ ପ୍ରତିଯୋଗୀ ଭାଗ ନିଅନ୍ତି?
1: ଆମର ପୁରୁଷ ବିଭାଗରେ 6 ପାର୍ଟିସିପେଟ କରନ୍ତି, ଆଉ ମହିଳାଙ୍କର ତ ସେ 6 ପାର୍ଟିସିପେଟ କରନ୍ତି। ତ ଆମର ପୁରୁଷରେ ଅଲରାଉଣ୍ଡର ଖେଳକୁ ହେଲେ ଟିମ୍ ପାଇଁ 6 ଖେଳିଲେ ଆମର 4 କାଉଣ୍ଟ ହବ ପୁଅ ପିଲାଙ୍କର, ଝିଅ ପିଲାଙ୍କର ଅଲରାଉଣ୍ଡର ଖେଳିଲେ ତାଙ୍କ 3 କାଉଣ୍ଟ ହବ, ବେଷ୍ଟ ପ୍ଲେୟାର 3 ପୁଅ ପିଲାଙ୍କ ବେଷ୍ଟ ପ୍ଲେୟାର 4।
0: ତାହେଲେ ବେଷ୍ଟ ପୁଅ ପିଲାଙ୍କର 6 ଭିତରୁ ବେଷ୍ଟ 4 ସ୍କୋରକୁ କାଉଣ୍ଟ କରାଯିବ ଏବଂ ଝିଅ ପିଲାଙ୍କ ଭିତରେ 6 ଭିତରୁ ବେଷ୍ଟ 3 କାଉଣ୍ଟ କରାଯିବ, ତାଙ୍କୁ ନେଇକି ଆମେ ଗ୍ରୁପର ଟପ୍ କୁ ବାଛିବା। ବର୍ତ୍ତମାନ କ୍ରିକେଟର ଯୁଗ, ହକିର ଯୁଗ, ତା ଭିତରେ ଆପଣ କେମିତି ଜିମ୍ନାଷ୍ଟିକ କୁ ବାଛିଲେ?
1: ପିଲାବେଳେ କାହିଁକିନା ମୋ ବାବା ଗୋଟେ ସ୍ପୋର୍ଟସମ୍ୟାନ୍, ସିଏ ବି ଗୋଟେ ରେସଲର ମୋ ବାପା, ତ ମତେ ଫାର୍ଷ୍ଟ ରେସଲିଂ କରୁଥିଲେ।
0: ଆପଣ କୁସ୍ତି କରୁଥିଲେ?
1: କୁସ୍ତି କରୁଥିଲେ।
0: କୋଉଠି କରୁଥିଲେ କୁସ୍ତି?
1: ମୁଁ ପୁରୀ ଖାସ ଜାଗାରେ କରୁଥିଲି।
0: କେତେବେଳକୁ ଆପଣଙ୍କ ବୟସ କେତେ ଥିଲା?
1: ସେତେବେଳେ ମତେ ବୟସ ଥିଲା 6-7। ମୋ ଖେଳ ପ୍ରତି ମୋ ବାବାଙ୍କର ବହୁତ ସପୋର୍ଟ ଥିଲା କି ମୋ ପୁଅ ମୁଁ କରିପାରିଲିନି, ମୋ ପୁଅ ଆଗକୁ କେମିତି ଯାଉ, ମୋ ବାବାଙ୍କ ହେଇଥିଲା।
0: ମାନେ ଆପଣଙ୍କର ବାପାଙ୍କ ସ୍ୱପ୍ନ ସାକାର ପାଇଁ ଆପଣ ଏଇ କୁସ୍ତିକୁ ଆସିଥିଲେ?
1: କୁସ୍ତିକୁ ଆସିଥିଲି କି ମୋ ବାବାଙ୍କର କେମିତି ସ୍ୱପ୍ନ ମୁଁ ପୁରା କରିବି, କେମିତି ମୁଁ ଆଗକୁ ନ୍ୟାସନାଲ ଇଣ୍ଟରନ୍ୟାସନାଲ ଖେଳିବି ଆଉ ମେଡାଲ ନେବି, ସେଥିପାଇଁ ମୁଁ ସ୍ପୋର୍ଟସରେ ଜଏନ କରିଥିଲି ରେସଲିଂରେ। କୁସ୍ତିରେ ଜଏନ କଲା ପରେ ମୁଁ ଏମିତି ମୁଁ ବି ଷ୍ଟେଟ ଗୋଟେ ଷ୍ଟେଟ ଖେଳିଛି, ପୁରୀ ଷ୍ଟେଟ ଖେଳିଛି, ସେଠି ଆମ ବାବାଙ୍କର ଗୁରୁ ଥିଲେ ଲାଣ୍ଡିଆ ଲେଙ୍କା, ତ ତାଙ୍କ ସହିତ ବାବାଙ୍କ ଯୋଗାଯୋଗ ହେଇଥିଲା କି ଆମ ପୁଅ
0: ଭଲ
1: ଖେଳୁଛି ରେସଲିଂରେ ଆଉ ରେସଲିଂ ଟ୍ରାଏଲ ଦେବା ପାଇଁ ହଷ୍ଟେଲ ଆସୁ, ସେ ହଷ୍ଟେଲ ରହିଲେ ସେ ଆହୁରି ଭଲ କରିପାରିବ। ତ ସେଠିକି ମୁଁ ଯାଇଥିଲି ମୋ ବାବାଙ୍କୁ ନେଇକିରି ଟ୍ରାଏଲ ଦେବାକୁ, ହଷ୍ଟେଲ ଟ୍ରାଏଲ, କାହିଁକି ନା ସେ କହିଲେ ହଷ୍ଟେଲ ଦେଲେ ହଷ୍ଟେଲରେ ରହିଲେ ସେ ହଷ୍ଟେଲ ଖାଇବା କରିବ, ସେଠି ସିଏ ଭଲସେ କରିପାରିବ ଟ୍ରେନିଂ, ତାକୁ କୋଚିଂ ସବୁ ଭଲ ମିଳିବ। ତ ମୁଁ ସେଠିକି ଯାଇଥିଲି ଷ୍ଟାଡିୟମ, ତ ସେଇଠି ରେସଲିଂ ଟ୍ରାଏଲ ମୋ ସାମ୍ନାରେ ଜିମ୍ନାଷ୍ଟିକ ଷ୍ଟାଡିୟମଟା ସାଇଡରେ ଥିଲା, ମୁଁ ଏତେ ନଜର ନଥିଲା। ତ ମୁଁ ଦେଖିଲି ଷ୍ଟାଡିୟମଟା କଣ, ମୁଁ ଯେମିତି ଯାଇକି ଭିତରକୁ ଯାଇ ଦେଖିଲି ଜିମ୍ନାଷ୍ଟିକ ଆମ ସିନିୟର ଭାଇ ମାନେ କରୁଥିଲେ, ସେତେବେଳେ ମୁଁ ଦେଖିଲି ମତେ ଜିମ୍ନାଷ୍ଟିକ ଭଲ ଲାଗିଲା ଆଉ ମୁଁ ସେଇଠି ବାବାଙ୍କୁ କହିଲି ଯେ ମୁଁ ଜିମ୍ନାଷ୍ଟିକ ଜଏନ କରିବି,
0: କୁସ୍ତି
1: କରିବିନି ଜିମ୍ନାଷ୍ଟିକ କରିବି। ବାବା କହିଲେ ସେଟା ତୋ ଇଚ୍ଛା, ତତେ ଯୋଉଥିରେ ଭଲ ଲାଗୁଛି ତୁ କରେ।
0: ବାପା

0: ଫ୍ରିଡମ୍ ଦେଇଥିଲେ,
1: ବାପା ମତେ ଫ୍ରିଡମ୍ ଦେଲେ, ଏମିତି ମତେ ଜବରଦସ୍ତି କରିନଥିଲେ କି ତୁ କୁସ୍ତି ଖେଳିବୁ ନା, ବାପା କହିଲେ ତୋ ଇଚ୍ଛା,
0: ଗୋଟେ ଭଲ ଖେଳାଳି ହବ,
1: ଭଲ ଖେଳାଳି ହବ, ତୋ ଖୁସି, ତୁ ଯୋଉଥିରେ ଯାଇକି ଭଲ କରିପାରିବୁ ତୁ ସେଇଥିରେ ଯା।
0: ତାପରେ ତପନ ବାବୁ ସେଠି ଜିମ୍ନାଷ୍ଟିକ ଇଣ୍ଟରଭ୍ୟୁ ଦେଲେ, କଣ ହେଲା?
1: ଜିମ୍ନାଷ୍ଟିକ ଇଣ୍ଟରଭ୍ୟୁ ଦେଇଥିଲି, ଜିମ୍ନାଷ୍ଟିକ ଇଣ୍ଟରଭ୍ୟୁ ରେ ଟ୍ରାଏଲ ମୁଁ ଫାର୍ଷ୍ଟ। ଜିମ୍ନାଷ୍ଟିକ ଟ୍ରାଏଲ ମିନ୍ସ ଜେନେରାଲ କଣ୍ଡିସନିଂ ହେଇଥିଲା, ମତେ ଜିମ୍ନାଷ୍ଟିକ ହେଇନଥିଲା, ଜିମ୍ନାଷ୍ଟିକ ର କିଛି ଅଂଶଟା ହେଇଥିଲା ଯୋଉଟା କି ଦୌଡ଼ା ଦୌଡ଼ି, ବାର ପୁଲ ଅପ୍ ହେଇଗଲା, ରସି ଚଢା ହେଇଗଲା, କାହିଁକି ନା ଆଗୁଆ ମୁଁ ଏଇସବୁ କରିଛି, ଏଇସବୁ। ତ ମୁଁ ଟ୍ରାଏଲ୍ସ ରେ ଫାର୍ଷ୍ଟ ଆସିଥିଲି, ହଷ୍ଟେଲ ସିଲେକ୍ସନ ପାଇଥିଲି।
0: ତପନ ବାବୁ ଆପଣ ଭୁବନେଶ୍ୱରରେ ରହିଲେ, ତାପରେ ଭୁବନେଶ୍ୱର ଆଗକୁ ବହୁତ ଖେଳ ଖେଳିଲେ, ଜାତୀୟ ସ୍ତରର ବହୁତ ପ୍ରତିଯୋଗିତାରେ ଭାଗ ନେଇଛନ୍ତି ଏବଂ ରାଜ୍ୟ ସ୍ତରରେ ବି ବହୁତ ପ୍ରତିଯୋଗିତାରେ ଭାଗ ନେଇଛନ୍ତି। ତ ଆପଣଙ୍କର ଜାତୀୟ ସ୍ତରରେ ପ୍ରତିଯୋଗିତାରେ ଭାଗ ନେଇଥିବା କିଛି ଖେଳ ଯୋଉଥିରେ କି ସଫଳତା ପାଇଛନ୍ତି ସେ ବିଷୟରେ କିଛି କୁହନ୍ତୁ।
1: ଜାତୀୟ ସ୍ତରୀୟ ମୋର ଷ୍ଟାର୍ଟିଂ ହେଇଥିଲା 2012 2011 ଜଏନ୍ କଲି, 2012 ମୁଁ ଷ୍ଟାର୍ଟ ହେଲା
0: ଜାତୀୟ ସ୍ତରୀୟ।
1: ସେଥିରେ ମୁଁ ଜଷ୍ଟ ପାର୍ଟିସିପେଟ କରିଥିଲି, ନୂଆ ନୂଆ ଖେଳ ଜଷ୍ଟ ପାର୍ଟିସିପେଟ ଥିଲା ମୋର, ସେଠି ପାର୍ଟି ହେଲା ପଞ୍ଜାବରେ। ତାପରେ ମୁଁ ଖେଳିଥିଲି 2013 ଇଲାହାବାଦ U10 ରେ, ସେଠି ବି ସେମିତି ପାର୍ଟିସିପେଟ ଥିଲା। ମୁଁ ଆପରେଟସ୍ କ୍ୱାଲିଫାଇ କରିଥିଲି, ଫାଇନାଲ କ୍ୱାଲିଫାଇ କରିଥିଲି, ସେକେଣ୍ଡ ନ୍ୟାସନାଲରେ ମୋର ଫାଇନାଲ କ୍ୱାଲିଫାଇ କରିଥିଲି ଫ୍ଲୋର ଏକ୍ସରସାଇଜରେ। ଆଉ 2014 ହାଇଦ୍ରାବାଦ ରାଙ୍ଗାରେଡ୍ଡି ଷ୍ଟାଡିୟମରେ ହେଇଥିଲା, ଭଲ୍ଟିଂ ଟେବୁଲ୍ରେ ଫାଇନାଲିଷ୍ଟ ଆସିଥିଲି, ଫ୍ଲୋର ଏକ୍ସରସାଇଜରେ ଫାଇନାଲିଷ୍ଟ ଆସିଥିଲି, ସବ୍ ଜୁନିୟର U14। ତାପରେ ଜୁନିୟରକୁ ଗଲି, 2018 ଅଗରତାଲାରେ ନେଇଥିଲି, ମୁଁ ଅଲରାଉଣ୍ଡର ଥାର୍ଡ ନେଇଥିଲି, ପାର୍ଲାଲ ବାର ଗୋଲ୍ଡ ମେଡାଲ ନେଇଥିଲି, ଫ୍ଲୋର ଏକ୍ସରସାଇଜରେ ବ୍ରୋଞ୍ଜ ମେଡାଲ। ତାପରେ ମୁଁ ଆସିଥିଲି ସିନିୟର।
0: ତାହେଲେ 19 ଯାଏ ରହିଲେ ଆପଣ ଜୁନିୟର,
1: ଜୁନିୟରରେ
0: 20 ଆସିଲେ ସିନିୟର,
1: 20 ସିନିୟର, କାହିଁକି ନା ସିନିୟରରେ 20 କୋଭିଡ ପଡ଼ିଯାଇଥିଲା, କମ୍ପିଟିସନ କିଛି ହେଇନଥିଲା, 21 ବି ହେଇନଥିଲା, 22 ହେଲା ପଞ୍ଜାବରେ କମ୍ପିଟିସନ, ଫାର୍ଷ୍ଟ ସିନିୟର ମୋର, ଫାର୍ଷ୍ଟ ସିନିୟର ନେଇଥିଲି ମୁଁ ଷ୍ଟିଲ୍ ରିଙ୍ଗରେ ସିଲଭର ମେଡାଲ।
0: ସବ୍ ଜୁନିୟରରେ ବି ପ୍ରଥମ ବର୍ଷ ପାଇଥିଲେ ଏବଂ ଜୁନିୟରରେ ବି ପ୍ରଥମ ବର୍ଷ ମେଡାଲ ପାଇଥିଲେ ଏବଂ ସିନିୟରରେ ବି ଯୋଉ ବର୍ଷ ଅଂଶଗ୍ରହଣ କଲେ ପ୍ରଥମ ବର୍ଷ ଆପଣ ମେଡାଲ। ଏବେ ଆସିବା ଅନ୍ତର୍ଜାତୀୟ ସ୍ତରରେ, ଅନ୍ତର୍ଜାତୀୟ ସ୍ତରରେ ଆପଣ କୋଉଥିରେ ପ୍ରତିନିଧିତ୍ୱ କରିଛନ୍ତି, ଆପଣ କଣ ମେଡାଲ ବର୍ତ୍ତମାନ ସୁଦ୍ଧା ପାଇଛନ୍ତି?
1: ଅନ୍ତର୍ଜାତୀୟ ଫାର୍ଷ୍ଟ ମୋର ଥିଲା ଇଜିପ୍ଟ ୱାର୍ଲଡ କପ୍, ସେଠି ମୋର ଫାର୍ଷ୍ଟ ଇଣ୍ଟରନ୍ୟାସନାଲ ସେଟା ଥିଲା ୱାର୍ଲଡ କପ୍, ସେଟା ଅଲମ୍ପିକ ସିଲେକ୍ସନ କାଟେଗୋରୀ ଏରେ ଯିବ, ସେଟା ଅଲମ୍ପିକ ସିଲେକ୍ସନ ଥିଲା। ତ ସେଇଟା ବହୁତ ଟପ୍ ଥିଲା କମ୍ପିଟିସନ, ତ ସେଇଠି ମୁଁ କିଛି ଫାଇନାଲ କିଛି ଆସିନଥିଲି, ଜଷ୍ଟ ପାର୍ଟିସିପେଟ କରିଥିଲି।
0: ଏତେ ସାରା ଖେଳରେ ଭାଗ ନେଇଛନ୍ତି, ରାଜ୍ୟସ୍ତରୀୟ, ଜାତୀୟ ସ୍ତରୀୟ, ଅନ୍ତର୍ଜାତୀୟ ସ୍ତରରେ ଭାଗ ନେଇଛନ୍ତି, କିନ୍ତୁ ଅନ୍ତର୍ଜାତୀୟ ସ୍ତରରେ ମେଡାଲ ପାଇନାହାନ୍ତି, ମନ ଭିତରେ ଅନ୍ତର୍ଜାତୀୟ ମେଡାଲ ପାଇଁ ହେବ ନାହିଁ?
1: ସେଇଟା ତ ସବୁ ଖେଳାଳି ମାନଙ୍କ ଥାଏ କି ଇଣ୍ଟରନ୍ୟାସନାଲ ମେଡାଲ କିନ୍ ମେଡାଲ ମିଳିବ, ମୋର ବି ସେଇଟା ଅଛି, ମୋର ସେଇଟା ଫାର୍ଷ୍ଟ ଗୋଲ କି ମୁଁ କେମିତି ଆଗକୁ ହବାକୁ ଯାଉଛି, ଏସିଆନ ଚାମ୍ପିଅନସିପ, କମନୱେଲଥ ଗେମ୍ସ, ଏସିଆନ ଗେମ୍ସ, ୱାର୍ଲଡ ଚାମ୍ପିଅନସିପ, ତ ମୋର ଫାର୍ଷ୍ଟ ମୋର ଗୋଲ ରହିବ କି ମୁଁ କେମିତି ଏସିଆନ ଚାମ୍ପିଅନସିପରେ ମେଡାଲ ନେବି, ଆଉ ଏସିଆନ ଗେମ୍ସକୁ ସିଲେକ୍ଟ କରିବି, ଆଉ କମନୱେଲଥ ମେଡାଲ ନେବି, ଆଉ ୱାର୍ଲଡ ଚାମ୍ପିଅନସିପ ମେଡାଲ ନେଇକି ଫାଇନାଲିଷ୍ଟ ଆସିକି ଅଲମ୍ପିକ କ୍ୱାଲିଫାଇ କରିବି।
0: ଏତେ ବଡ ସ୍ୱପ୍ନ ଦେଖୁଛନ୍ତି ଯୋଉଟାକି ହାସଲ କରିବା ଅସମ୍ଭବ ନହେଇପାରେ, ପରିଶ୍ରମ ବଳରେ ସବୁକିଛି ସମ୍ଭବ, ତ କେମିତି ପରିଶ୍ରମ କରୁଛନ୍ତି, କେମିତି ବଡିର ଫିଟନେସ କେମିତି ମାନେ ଏଣ୍ଡୁରାନ୍ସ କେମିତି ବଢ଼ଉଛନ୍ତି?
1: May 15 କ୍ୟାମ୍ପ ଲାଗୁଛି,
0: କୋଉଠି କ୍ୟାମ୍ପ ଲାଗୁଛି?
1: ଆମର ହାଇ ପରଫରମାନ୍ସ ସେଣ୍ଟର ଭୁବନେଶ୍ୱରରେ, ତ ସେଇଟା ଆମର କୋଚ ତାର ପ୍ଲାନ ସେଡ୍ୟୁଲ କରିବେ, କେମିତି ଆମେ
0: ରୁଟିନ ଚାର୍ଟ କୋଚ ବନେଇବେ,
1: ରୁଟିନ ଚାର୍ଟ
0: ମାନେ ଆପଣ କେତେବେଳେ ଉଠିବେ, କଣ ଖାଇବେ, କଣ କରିବେ,
1: ସବୁ କେତେବେଳେ କଣ ଟ୍ରେନିଂ ହବ, କେତେବେଳେ ରୁଟିନ ଟ୍ରେନିଂ ହବ, କେତେବେଳେ କଣ ହବ, ସେଟା ଆମ କୋଚ ସେଡ୍ୟୁଲ ବନେଇବେ। ସେ ସେଡ୍ୟୁଲ ହିସାବରେ ଯଦି ଆମେ ଯିବୁ ତାହେଲେ ଆମର ଅଛି, ଆମେ ମେଡାଲ ନେଇପାରିବୁ।
0: ଏଣ୍ଡୁରାନ୍ସ ପାୱାର ବଢେଇବା ପାଇଁ ବେସିକାଲି କୋଚ କଣ କରନ୍ତି, କାରଣ ଏଥିରେ ବହୁତ ପାୱାର ଲାଗେ?
1: ଆମର ଜିମ୍ନାଷ୍ଟିକ ଏଣ୍ଡୁରାନ୍ସ ବଢେଇବାକୁ ହେଲେ କଣ୍ଡିସନିଂ ଅଛି, କଣ୍ଡିସନିଂ ଆମର ହେଇଗଲା, ଆମର 6 ଆପରେଟର୍ସ ରେ କଣ୍ଟିନ୍ୟୁ ଦୌଡ଼ି ଦୌଡ଼ିକି କରିବା, ସେଇଟା ହେଲା ଏଣ୍ଡୁରାନ୍ସ। ଆଉ ଫ୍ଲୋର ଏକ୍ସରସାଇଜ ଏମିତି ଗୋଟେ ଜିନିଷ, ତା ଦେହରେ ମନକୁ ଗଲେ ଏଣ୍ଡୁରାନ୍ସ ଆମର ଆସିଯାଏ। ଏଣ୍ଡୁରାନ୍ସ କଣ, ଆମର କଣ୍ଡିସନିଂ ଯୋଉଭଳିଆ ହୁଏ ଆମର ଏଣ୍ଡୁରାନ୍ସ ସେଇଥିରେ ହିଁ ପଳେଇ ଆସେ, ପ୍ରାକ୍ଟିସ ରେ ହିଁ ଆମ ଏଣ୍ଡୁରାନ୍ସ ପଳେଇ ଆସେ। ଆମ କଣ୍ଡିସନିଂ ଜିମ୍ନାଷ୍ଟିକ କଣ୍ଡିସନ ବହୁତ ହାର୍ଡ, ସେ କଣ୍ଡିସନ ଯଦି ଆମର ଯଦି ଠିକ ଥିବ ତାହେଲେ ଆମେ କେତେବେଳେ ଏଞ୍ଜୋର୍ଡ ହବନି, କି ଆମେ ଯେତେବେଳେ ରୁଟିନ କରିବୁ ଆମେ ସକ୍ସେସଫୁଲ ହବ।
0: ଖେଳ ଅଛି ମାନେ କହନ୍ତି ଏଞ୍ଜୋର୍ଡ ବି ଅଛି,
1: ଖେଳ ଅଛି ମାନେ ଏଞ୍ଜୋର୍ଡ ଅଛି।
0: ଆପଣ କେବେ ଏଞ୍ଜୋର୍ଡ ହେଇଛନ୍ତି?
1: ମୁଁ ତ ଏଞ୍ଜୋର୍ ବହୁତ ହେଇଛି
0: ନା, ମେଜର ଖେଳ ପୂର୍ବରୁ କେବେ ହେଇଛନ୍ତି?
1: ମେଜର ଖେଳର ଏଞ୍ଜୋର୍ ହଁ ହେଇଛି।
0: କେମିତି ଲାଗେ ସେତେବେଳେ ମେନ୍ ଖେଳ ପୂର୍ବରୁ ଯଦି ଖେଳରୁ ବାଦ ପଡିବେ?
1: କିନ୍ତୁ ମେଜର ଖେଳ ପୂର୍ବରୁ ଏଞ୍ଜୋର୍ଡ ହେଇଛି, କିନ୍ତୁ ମୁଁ ଏଞ୍ଜୋର୍ଡ କୁ ନୁଚେଇକିରି ମୁଁ କମ୍ପିଟିସନ ଖେଳିକି ଚାମ୍ପିୟନ ହେଇଛି।
0: ଅସୁସ୍ଥ ସତ୍ତ୍ୱେ, ଆଘାତ ପ୍ରାପ୍ତ ସତ୍ତ୍ୱେ ମଧ୍ୟ ଖେଳିକି ଚାମ୍ପିୟନ ହେଇଛନ୍ତି,
1: ଚାମ୍ପିୟନ ହେଇଛି।
0: ଆପ୍ରାଣ ଉଦ୍ୟମ ମନ ଭିତରେ ମାନେ ଇଚ୍ଛା ଭିତରେ ନଥିଲେ ହେଇପାରିବ। ଡାଏଟିଂ ସିଷ୍ଟମ କହନ୍ତି ଯେ ଠିକ ଠାକ ଯଦି ଆମେ ନ ଖାଇବା ଦେହ ବିଗିଡି ଯିବ,
1: ଆଜ୍ଞା।

0: ବାବା ଆସିବନି, କଣ ଖାଆନ୍ତି ପ୍ରକୃତରେ ଆପଣଙ୍କର ଡାଏଟିଂ ରୁଟିନ ଚାରିଟା କୁହନ୍ତୁ।
1: ଡାଏଟିଂ ମର୍ଣ୍ଣିଂରେ ହେଇଗଲା ଆମର ବାଦାମ ହେଇଗଲା, କାଜୁ ବାଦାମ କିସମିସ ସିଏ ସକାଳୁ ଉଠିଲା ମାନେ ଫାର୍ଷ୍ଟ। ତାପରେ ଆମର ମର୍ଣ୍ଣିଂ ବ୍ରେକଫାଷ୍ଟ କ୍ଷୀର କର୍ଣ୍ଣଫ୍ଲେକ୍ସ ହେଇଗଲା, ଆମେ ସେଇ ଅନୁସାରେ ଆମେ ଡାଏଟ୍ ରଖୁ କି ନାଇଁ, ଆମ ଗଜା ମୁଗ ହେଇଗଲା, କ୍ଷୀର କର୍ଣ୍ଣଫ୍ଲେକ୍ସ ହେଇଗଲା, ଦହି ହେଇଗଲା, ଚିକେନ ମଟନ ଏସବୁ।
0: ଆପଣଙ୍କର ଦୁଇ ଜଣ କୋଚ, ଜଣେ ରାକେଶ କୁମାର ପାତ୍ର ଯିଏକି ଏବେ ସର୍ବଭାରତୀୟ ସ୍ତରରେ ସେ କୋଚ୍ ଅଛନ୍ତି, ଜିମ୍ନାଷ୍ଟ ପ୍ରିପେୟାର ହଉଛନ୍ତି, ସମସ୍ତଙ୍କୁ ସେ କୋଚ୍ କରୁଛନ୍ତି।
1: ଆଜ୍ଞା,
0: ତ ବର୍ତ୍ତମାନ ସେ ତ ପ୍ରାୟ ଭୁବନେଶ୍ୱରରେ ଏଠି ରହୁନଥିବେ,
1: ଆଜ୍ଞା,
0: କେମିତି ତାଙ୍କଠୁ ଆପଣ କୋଚିଂ ପାଉଛନ୍ତି?
1: ତାଙ୍କ ସହିତ ଫୋନରେ ସଦାବେଳେ ଯୋଗାଯୋଗ ମୋର ରୁହେ, ସିଏ ମତେ ସଦାବେଳେ ସିଡ୍ୟୁଲ ପଠାନ୍ତି।
0: ଆଉ ଜଣେ ହେଲେ ଆପଣଙ୍କର ଅଶୋକ ମିଶ୍ର, ସେ କେମିତି ଟ୍ରେନିଂ ଦିଅନ୍ତି?
1: ସିଏ ତ ପିଲାବେଳୁ ମୋର ବେଷ୍ଟ,
0: ମାନେ ଆପଣଙ୍କର କୋଳିକି ଆଖିକି ବଡ଼ କରିଛନ୍ତି,
1: ମାନେ
0: ଆପଣ ସେ ପୁରୀରୁ ଯୋଉ ଆପଣଙ୍କୁ ବାଛିଛନ୍ତି ସେତିକିବେଳୁ ହିଁ
1: ସେତେବେଳେ ସିଏ ଅଛନ୍ତି ମୋର।
0: ସିଏ କେମିତି ଶିଖାନ୍ତି ଆପଣ?
1: ତାଙ୍କ ଯୋଗୁ ତ ମୁଁ ଏଇଠି ଷ୍ଟ୍ରଙ୍ଗ ହେଇକି ଅଛି, ସିଏ ମୋର ମେନ୍ ବେସିକ ଷ୍ଟ୍ରଙ୍ଗ କରିଦେଇଛନ୍ତି। ଦେଖନ୍ତୁ ଗୋଟେ ବାପ ପୁଅଙ୍କର ଯେମିତି ସମ୍ପର୍କ,
0: ଖେଳାଳିଙ୍କ
1: ସମ୍ପର୍କ ସେମ୍।
0: ତପନ ବାବୁ, ଖେଳ ବେଳେ ମୁଁ ଦେଖିଛି କ୍ରିକେଟ ଖେଳ ହଉ, ହକି ଖେଳ ହଉ, ଫୁଟବଲ ଖେଳ ହଉ, କୋଚଙ୍କର ଭୂମିକା ବେଳେବେଳେ ବହୁତ, ପ୍ରତି ରାଉଣ୍ଡ ଶେଷ ହଉଥିବ ଇନ୍ସପାଇରେସନ ଦଉଥିବେ, ମୋଟିଭେସନ ଦଉଥିବେ, କିନ୍ତୁ ଏ ଖେଳରେ ସେମିତି କିଛି ହୁଏ? କୋଚ ପାଖରେ ରହିପାରିବେ, କୋଚ ମୋଟିଭେସନ ଦେଇପାରିବେ, କହିପାରିବେ ଏମିତି କର ସେମିତି କର ସେମିତି କହିପାରିବେ ନା? କହିପାରିବେ
1: ପାଖରେ ଯଦି ଗୋଟେ ପ୍ଲେୟାର କରୁଛି, ଆମର ଆଲାଉ ଅଛି ଯେ ପ୍ଲେୟାର ଯଦି କରୁଥିବ କୋଚ ତଳେ ଠିଆ ହବ,
0: ଠିଆ ହେଇପାରିବ
1: କାହିଁକି ଆମର ଡେଞ୍ଜର ଗେମ୍, ଜିମ୍ନାଷ୍ଟିକ ଗେମ୍, ବାଇଚାନ୍ସ ଯଦି ବି ହାତ ଖସିଗଲା ଆମ କୋଚ ମେନ୍ ସେଫ୍ଟି ହେଲା, ଆମ କୋଚ ଆମକୁ ହିଁ ଧରିବେ।
0: କୋଚ ତାହେଲେ ଆପଣଙ୍କର ମାନେ ଶିଖେଇବେ ଏବଂ ଅସୁବିଧା ସମୟରେ
1: ବି ସେ ଠିଆ ହେବେ,
0: ପହଞ୍ଚେଇବେ,
1: କାହିଁକି ଆମେ ଉତ୍ତର ଉପରେ ଥିବୁ, ଯଦି ବି କିଛି ହାତ ଖସିଗଲା ସିଏ ହିଁ ଧରିବେ,
0: ଆଉ କେହି ଧରିବା ସମ୍ଭବ
1: ସମ୍ଭବ ସବୁ ଗେମ୍ ଇଜି ଗେମ୍
0: ସବୁ ଖେଳରେ ଦେଖିଲେ
1: ଖେଳରେ ରିସ୍କ ଅଛି,
0: ଅସୁବିଧା
1: ଅଛି, କିନ୍ତୁ ଆମର ଗେମ୍ ଏଇଆ କି
0: ସବୁଠୁ ଟିକେ
1: ଡେଞ୍ଜର, ଆଉ ଆମେ କଲାବେଳେ କୋଚ ତଳେ ଠିଆ ହେବା ବାଧ୍ୟ।
0: ଆପଣ ଯେତେବେଳେ ଗୋଲ୍ଡ ଡିକ୍ଲାର ହେଲା ଆପଣ ପାଇଲେ, ସେତେବେଳେ ଦୁଇ ଜଣଙ୍କ କୋଚଙ୍କ ପ୍ରତିକ୍ରିୟା କଣ ଥିଲା?
1: ତାଙ୍କ ଖୁସି ବହୁତ ଥିଲା, ଯେହେତୁ ଆମର ହୋମ୍ ଗ୍ରାଉଣ୍ଡ ରହୁଥିଲା, ସିଏ ଯୋଉ ପରିଶ୍ରମ ପଛରେ କରିଥିଲା ଆମକୁ ଯୋଉବେଳେ
0: ସେଟା ସଫଳ ହେଲା ବୋଲି,
1: ତାଙ୍କ ସଫଳ ହେଲା ତ ସିଏ ବହୁତ ଖୁସି ମନେ କରିଥିଲେ, ଆଉ ମୋ ପାଖରେ ବି ଆମେ କଥା, ସାର୍ ବି କଥା ହେଇଥିଲେ, ଆମେ ସାର୍ ଆମେ ଯୋଉଭଳିଆ କରିଥିଲେ ଆମେ ସେଇଟା ସକ୍ସେସ ପାଇଲୁ।
0: ବହୁତ ପିଲା ଅଛନ୍ତି ଆପଣଙ୍କ ଭଳି, ସେ ଚାହୁଁଛନ୍ତି ମୁଁ ତପନ ଭାଇ ଭଳିଆ ହେବି, ଆଉ ମୁଁ ରାକେଶ ସାର୍ଙ୍କ ଭଳିଆ ହେବି, ମୁଁ ଅଶୋକ ସାର୍ଙ୍କ ଭଳିଆ ହେବି। ତ ଯୋଉ ଗାଁ ଗହଳିର ଯୋଉ ପିଲାଟିଏ ତା ମନ ଭିତରେ ସ୍ୱପ୍ନ ଦେଖୁଛି ମୁଁ ବଡ ହେଲେ ଭଲ ଜିମ୍ନାଷ୍ଟ ହେବି, ତାଙ୍କ ପାଇଁ ଆପଣଙ୍କର ସନ୍ଦେଶ କଣ ରହିଛି?
1: ମୁଁ ତାଙ୍କୁ ଏଇଆ କହିବି, ଜିମ୍ନାଷ୍ଟିକ ହେଲା ବେଷ୍ଟ, ଆଉ ଜିମ୍ନାଷ୍ଟିକ ଏମିତି ଗୋଟେ ଖେଳ ସିଏ ଉପରକୁ ବି ନେଇଯିବ ତଳେ ବି ଭିଙ୍ଗିବ, ଜିମ୍ନାଷ୍ଟିକ ଗେମ୍ ହେଲା ଏଇଆ, ନିଜର ଭୟ ଛାଡିକି କରିବାର ଅଛି ଫାର୍ଷ୍ଟ,
0: ମାନେ ଏଇ ଖେଳ ଖେଳିବାକୁ ହେଲେ ପ୍ରଥମ ତ
1: ଭୟ ହଟେଇବାର ଅଛି, ସେକେଣ୍ଡ ନିଜ ପ୍ୟାରେଣ୍ଟସ ସପୋର୍ଟ ଦେବାର ଅଛି, ନିଜ ପ୍ୟାରେଣ୍ଟସ କୁ ବି ତାଙ୍କୁ ଭୟ ଛାଡିବାର ଅଛି, ନାଇଁ ଆମ ପୁଅ ଏମିତି ଖେଳୁଛି କାଳେ କଣ ହେଇଯିବ, ତାଙ୍କୁ ମେନ୍ ତାଙ୍କୁ ସପୋର୍ଟ ଦେବାର ଅଛି, ମେନ୍ ମୋଟିଭେସନ ଦେବାର ଅଛି ତାଙ୍କ, କାହିଁକି ମୋ ଘର ଲୋକ ମତେ ବହୁତ ମୋଟିଭେସନ ଦେଇଛନ୍ତି, ବହୁତ ସପୋର୍ଟ ଦେଇଛନ୍ତି, ତୁ କରିଚାଲ ଆମେ ତ ପଛରେ, କାରଣ ମୁଁ ବହୁତ ଏଞ୍ଜୟ ହେଇଛି, ହାତ ଭାଙ୍ଗିଛି, ଗୋଡ଼ ଭାଙ୍ଗିଛି, ସବୁ ହେଇଛି,
0: ମାନେ ଖେଳରେ କିଛି ବି ଗୋଡ଼ ଫାଟିପାରେ, ହାତ ଭାଙ୍ଗିପାରେ, ଆପଣ ସବୁଦିନ ପାଇଁ ବି ପଙ୍ଗୁ
1: ହେଇପାରନ୍ତି, ଏତେ ରିସ୍କ ଅଛି
0: ଜିମ୍ନାଷ୍ଟିକ,
1: ମୋ ଘର ଲୋକ ମତେ
0: ସପୋର୍ଟ
1: କରୁଛନ୍ତି, ତୁ କରିଛୁ,
0: ମାନେ ଏଥିରେ ମୁଁ ଦେଖୁଛି ଯଦି ପ୍ରବଳ ଇଚ୍ଛା ଶକ୍ତି ନ ରହିବ ଜଣେ ଖେଳିପାରିବ, ନିଜର ଇଚ୍ଛା ଶକ୍ତି, ଘର ଲୋକର ସପୋର୍ଟ,
1: କୋଚଙ୍କ
0: ସପୋର୍ଟ, ଏଇ ତିନିଟା ହେଲେ ଯାଇକି ଜଣେ ଏବଂ ନିଜ ଭିତରେ ସେ ଏଣ୍ଡୁରାନ୍ସ ପାୱାର
1: ନେଇପାରିବ, ଆଉ ଆଗକୁ ସେ କରିପାରିବ ଜିମ୍ନାଷ୍ଟିକ, ଜିମ୍ନାଷ୍ଟିକ ଇଜି ଗେମ୍ ନୁହଁ, ଆଉ ନିଜ ଇଚ୍ଛାରେ ମନ କରିହବନି ଜିମ୍ନାଷ୍ଟିକ, କାହାଠୁ ଗୋଟେ ଗାଇଡ ନ ନେଲେ ଜିମ୍ନାଷ୍ଟିକ କରିହବ।
0: ସେମିତି କିଛି ସରକାରଙ୍କର ସୁବିଧା ଅଛି, ପ୍ରତି ଜିଲ୍ଲାରେ ଜିମ୍ନାଷ୍ଟିକ ସେଣ୍ଟର ଖୋଲିଛି?
1: ପ୍ରତି ଜିଲ୍ଲାରେ ତ ଜିମ୍ନାଷ୍ଟିକ ସେଣ୍ଟର ନାହିଁ, କିନ୍ତୁ ପ୍ରତି ଜିଲ୍ଲା ଯୋଉମାନେ ମୁଣ୍ଡରେ ପଡୁଛନ୍ତି କି ମୁଁ ଜିମ୍ନାଷ୍ଟ ହେବି, ସେ ଆସିକିରି କରିପାରିବେ, ତାଙ୍କ ପାଇଁ ବ୍ୟବସ୍ଥା ଅଛି।
0: କି ବ୍ୟବସ୍ଥା ଅଛି?
1: ପୁରୀରେ ପେ ଆଣ୍ଡ ପ୍ଲେ
0: ସ୍ୱେଚ୍ଛାସେବୀ ସଂଗଠନ,
1: ସିଏ ଆସିକି ଜିମ୍ନାଷ୍ଟିକ କରିପାରିବେ ଫ୍ରିରେ,
0: ଓ ତାଙ୍କ ଜିମ୍ନାସିୟମରେ ଫ୍ରିରେ ଜିମ୍ନାଷ୍ଟିକ
1: ଜିମ୍ନାଷ୍ଟିକ କରିପାରିବେ। ଏଠି ଭୁବନେଶ୍ୱରରେ ସପ୍ତାହକୁ ଦୁଇଥର ହୁଏ ଜିମ୍ନାଷ୍ଟିକ ହୁଏ, ଛୋଟ ପିଲାଙ୍କର
0: ହାଇ ପରଫର୍ମାନ୍ସ,
1: ଜୟପୁରରେ ଆଉ ରାଉରକେଲାରେ ପୁରା ସୁବିଧା ଅଛି ଜିମ୍ନାଷ୍ଟିକ କରିବାରେ।
0: ତାମାନେ ଆପଣ ଚାରିଟା ଜିଲ୍ଲାରେ ତ ସୁବିଧା ପାଇଲେ,
1: ସୁବିଧା
0: ଏବଂ ତା ଆଖପାଖ ଜିଲ୍ଲା ଯଦି ଚାହୁଁଛନ୍ତି ସେଠି ଯାଇକି ପ୍ରାକ୍ଟିସ ବି
1: କରିପାରିବେ
0: ନିୟରେଷ୍ଟ ଜିଲ୍ଲାକୁ
1: କରିପାରିବେ,
0: ଏବଂ ସରକାର ବି ଭାବୁଥିବେ ଧୀରେ ଧୀରେ ଅନ୍ୟ ଜିଲ୍ଲାରେ ବି ଖୋଲିବା। ଆଗାମୀ ଦିନରେ ବହୁତ ସାରା ଗେମ୍ ଅଛି, ଯେମିତି କହିଲେ ଏସିଆନ ଗେମ୍ସ ଅଛି, କମନୱେଲ୍ଥ ଗେମ୍ ଅଛି, ୱାର୍ଲଡ ଚାମ୍ପିୟନସିପ୍ ଅଛି, ଆଉ ସବୁଠୁ ମେଗା ଇଭେଣ୍ଟ ଅଲମ୍ପିକ ଅଛି। ଆପଣଙ୍କ ଲାଇଫର ସବୁଠୁ ବଡ ଟାର୍ଗେଟ କଣ?
1: ମୋର ବଡ ଲକ୍ଷ୍ୟ ଯେ ଏବେ ଯୋଉ ଚାରିଟା ଆପଣ କହିଲେ, ଏସିଆନ ଚାମ୍ପିୟନସିପ, କମନୱେଲ୍ଥ କପ୍, ଏସିଆନ ଗେମ୍ସ, ୱାର୍ଲଡ ଚାମ୍ପିୟନସିପ୍, ଫାର୍ଷ୍ଟ ମତେ ଏଇଥିରେ କ୍ୱାଲିଫାଇ କରିବା ଅଛି ଫାଇନାଲକୁ,
0: ଫାଇନାଲ
1: ମୋର ହେଲା ଫାର୍ଷ୍ଟ ଗୋଲ୍ ଇଏ ରହିବ, କାରଣ ଅଲମ୍ପିକ ଅଛି 2028।

0: ମୁଁ ଯଦି ଆକୁ ଟାର୍ଗେଟ କରିବି ତାହେଲେ ଅଲମ୍ପିକ ପାଇଁ ମତେ ଇଜି ହେଇଯିବ।
1: ଇଜି ହେଇଯିବ
0: ମୋର ଫାର୍ଷ୍ଟ ଟାର୍ଗେଟ ହେଲା ଏଇ ଚାରିଟା,
1: ମାନେ ଷ୍ଟେପ ବାଇ ଷ୍ଟେପ
0: ଷ୍ଟେପ ବାଇ ଷ୍ଟେପ
1: ଚଢି
0: ଚଢେ ମୁଁ ଚାହୁଁଛି। କିନ୍ତୁ ଆକୁ ଯଦି ମୁଁ ଟାର୍ଗେଟ କରିବି ଏଇ ଚାରିଟାକୁ ତାହେଲେ ଅଲମ୍ପିକ ମତେ ଇଜିରେ ମିଳିଯିବ, ଟିକେଟ ମିଳିଯିବ। ଏସିଆନ ଚାମ୍ପିଅନସିପ ହେଲା ମେନ୍, କାହିଁକିନା ସେଇଠୁ ମୁଁ ଆମେ ଏସିଆନ ଗେମ୍ସ ପାଇଁ ସିଲେକ୍ଟ ହବ। କମନୱେଲ୍ଥ ଗେମ୍ ହେଇଗଲା, ସେଠି ଯଦି ମେଡାଲ ମିଳିଲୁ ତାହେଲେ ଆମେ ଏସିଆନ ଗେମ୍ସ ପାଇଁ ସିଲେକ୍ଟ ହେଇପାରିବୁ।
1: ସିଲେକ୍ଟ ହେଇ
0: ଆମେ ଯଦି ଏସିଆନ ଚାମ୍ପିଅନସିପ ଯଦି ମେଡାଲ ମିଳିଲୁ ତାହେଲେ ୱାର୍ଲଡ ଚାମ୍ପିଅନସିପ କ୍ୱାଲିଫାଇ ହବ,
1: କ୍ୱାଲିଫାଇ ହେଇଯିବ।
0: ମେନ୍ ହେଲା ଆମର ୱାର୍ଲଡ ଏସିଆନ ଚାମ୍ପିଅନସିପ, ଏସିଆନ ଚାମ୍ପିଅନସିପ ରେ ସବୁ ଆମର ଅଛି। ସେଠି ଯଦି ଆମେ ଯଦି ଭଲ ପରଫର୍ମାନ୍ସ ଦେଇକି ଯଦି ଆମେ ମେନ୍ ଯଦି 8 ନମ୍ବର ଭିତରେ ଯଦି କ୍ୱାଲିଫାଇ ହେଇଗଲୁ ତାହେଲେ ଆମର ଯଦି ଆମ ଟିମ୍ ଯଦି ଇଣ୍ଡିଆ ଟିମ୍ ଯଦି 8 ନମ୍ବର ଭିତରେ କ୍ୱାଲିଫାଇ କରିଗଲା ତାହେଲେ ଏସିଆନ ଚାମ୍ପିଅନସିପ ପୁରା ଟିମ୍ ଯିବ,
1: ପୁରା ଟିମ୍ ଟା ଆପଣ
0: ପୁରା ଟିମ୍। ଏସିଆନ ଗେମ୍ସ ଯଦି ଆମର ଟିମ୍ ଯଦି ଭଲ କମ୍ପିଟିସନ କଲା ୱାର୍ଲଡ ଚାମ୍ପିଅନସିପ,
1: ୱାର୍ଲଡ ଚାମ୍ପିଅନସିପ
0: ୱାର୍ଲଡ ଚାମ୍ପିଅନସିପ ଯଦି ଭଲ ଆମର ପରଫର୍ମାନ୍ସ ଦେଲା ଟିମ୍, ଯଦି ଆମର 10 ନମ୍ବର ଭିତରେ ଯଦି ଆମ ଟିମ୍ ରହିଲା ତାହେଲେ ଅଲମ୍ପିକ କ୍ୱାଲିଫାଇ ହବ ଆମ ଇଣ୍ଡିଆ ଟିମ୍। ଇଣ୍ଡିଭିଜୁଆଲି ସିଲେକ୍ଟ ହବାକୁ ହେଲେ ଅଲମ୍ପିକ୍ସ ତାହେଲେ ଆମକୁ ଏସିଆନ ଚାମ୍ପିଅନସିପ ରେ ମେଡାଲ ମାରିକି ଆମକୁ ଏସିଆନ ଗେମ୍ସ ଯିବାକୁ ପଡିବ,
1: ଯିବାକୁ ପଡିବ।
0: ଏସିଆନ ଗେମ୍ସ ପାଇଗଲେ ଆପେ ଆପେ ଆମେ ୱାର୍ଲଡ ଚାମ୍ପିଅନସିପ ଆପେ ପାଇଯିବ, କାହିଁକିନା ଯେହେତୁ ଆମେ ଏସିଆନ ଚାମ୍ପିଅନସିପ ରେ ମେଡାଲ ନେଇଯାଇଥିବା ଆଉ କ୍ୱାଲିଫାଇ କରିଯାଇଥିବା ଫାଇନାଲ,
1: ଫାଇନାଲ
0: ଫାଇନାଲ କଲେ ଆମେ ୱାର୍ଲଡ ଚାମ୍ପିଅନସିପ ଫାଇନାଲ କରିବୁ। ଫାଇନାଲ ଆମେ ସେଠି ଯାଇକି ଖେଳିଲେ ୱାର୍ଲଡ ଚାମ୍ପିଅନସିପ ରେ ଆମେ ସେଠି 25 ଭିତରେ ଯଦି ରହିଲୁ ରାଙ୍କ ରେ ତାହେଲେ ଆମେ ଅଲମ୍ପିକ କ୍ୱାଲିଫାଇ।
1: ତପନ ବାବୁ, ଆପଣ ଆଗାମୀ ଦିନରେ କହିଲେ ବଡ ବଡ ପ୍ରତିଯୋଗିତା ଅଛି, ଏଥିପାଇଁ ବି ଆପଣ ପ୍ରିପେୟାର ଜୋରସୋର ଚଲେଇଛନ୍ତି, ତ ଏଥିପାଇଁ ସରକାରଙ୍କର ଠିକ ଭାବରେ ଆପଣଙ୍କୁ ସୁବିଧା ସୁଯୋଗ ମିଳିପାରୁଛି ନା ନାହିଁ?
0: ଓଡ଼ିଶା ସରକାରଙ୍କର ତ ସପୋର୍ଟ ଆମ ଉପରେ ବହୁତ ଅଛି, ଆଉ ସିଏ ଆମକୁ ଯୋଉ ଭଳିଆ ଇନଫ୍ରାଷ୍ଟ୍ରକ୍ଚର ଆଉ ଫରେନ୍ ଇକ୍ୟୁପମେଣ୍ଟ ଦେଇଛନ୍ତି, ତ ଇଏ ଫରେନ୍ କ୍ଲାସ ଭଳିଆ ଆମର ହାଇପରମା ସେଣ୍ଟର
1: ମାନେ ବାହାର ଦେଶରେ
0: ଟ୍ରେନିଙ୍ଗ ଆମର
1: ଫରେନ୍ ଇକ୍ୟୁପମେଣ୍ଟ କଣ ଦେଇଛନ୍ତି?
0: ଫରେନ୍ ଇକ୍ୟୁପମେଣ୍ଟ ଆମର ହେଇଗଲା ଜିମ୍ନୋଭା ଅପରେଟର୍ସ ଜର୍ମାନୀ, ଜର୍ମାନୀ ବ୍ରାଣ୍ଡ, ଜର୍ମାନୀ ମେଡ୍ ଇନ୍ ଜର୍ମାନୀ। ଆମ ଇଣ୍ଡିଆ ଭିତରେ ବେଷ୍ଟ 4 ସେଣ୍ଟର ହେଲା ଆମର ଏଇନେ ଓଡ଼ିଶାରେ, 4 ଇନଫ୍ରାଷ୍ଟ୍ରକ୍ଚର ଅଛି 4 ଓଡ଼ିଶାରେ,
1: ଯୋଉ ଆପଣ କହିଲେ ଗୋଟେ ପୁରୀ,
0: ପୁରୀ
1: ଭୁବନେଶ୍ୱର,
0: ରାଉରକେଲା, ଜୟପୁର,
1: ଏବଂ ସବୁଥିରେ ଫରେନ୍ ଇକ୍ୱିପମେଣ୍ଟ ଅଛି।
0: ଫରେନ୍ ଇକ୍ୱିପମେଣ୍ଟ ସବୁଥିରେ ଦୁଇଟା ସେଟ୍ ଫରେନ୍ ଇକ୍ୱିପମେଣ୍ଟ।
1: ଆଗରୁ ଆପଣ ଇଣ୍ଡିଆନ ଇକ୍ୱିପମେଣ୍ଟ ରେ ପ୍ରାକ୍ଟିସ
0: କରୁଥିଲେ
1: ଏବଂ ଏଇଟା ବୋଧେ 2023 ଆସିଲା,
0: 23
1: ଆପଣ ଏ ଫରେନ୍ ଇକ୍ୱିପମେଣ୍ଟ ରେ ଆଡଭାନ୍ସ ପ୍ରାକ୍ଟିସ କରିପାରୁଛନ୍ତି, ଯୋଉଟା କି ଆପଣଙ୍କୁ ହେଲ୍ପ କରୁଛି
0: ସବୁଥିରେ। ଆମକୁ ଆମକୁ ଏମିତି ଲାଗୁନି କି ନାଇଁ ଜିମ୍ନାଷ୍ଟିକ ଆମ ପାଇଁ କଷ୍ଟ ଲାଗୁ,
1: କଷ୍ଟ
0: କିନ୍ତୁ ଆମ ପାଇଁ ଏବେ ଜିମ୍ନାଷ୍ଟିକ ଇଜି ହେଇଯାଇଛି କି ଯୋଉ ଆମ ପାଖରେ ଫରେନ୍ ଇକ୍ୱିପମେଣ୍ଟ ଅଛି, ଆମ ପାଖରେ କୋଚ୍ ଭଲ ଅଛନ୍ତି, ଆମ ପାଖରେ ଫରେନ୍ କୋଚ୍ ଅଛନ୍ତି, ଆମ ପାଖରେ ସବୁ ଅଛି।
1: ଆପଣଙ୍କ ପାଖରେ ଫରେନ୍ କୋଚ୍ ବି ଅଛନ୍ତି?
0: ଫରେନ୍ କୋଚ୍ ବି ଆମ ପାଖରେ ଅଛନ୍ତି।
1: ଆମ ପାଖରେ କହୁଥିଲେ ଆପଣଙ୍କର ଅଶୋକ କୁମାର,
0: ଅଶୋକ କୁମାର ରାକେଶ ଭଦ୍ରା ଅଛନ୍ତି, ତା ବାଦ ଫରେନ୍ କୋଚ୍ ବି ଆମ
1: ସରକାର ବି, ଆଉ ତା ବାଦ ଫରେନ୍ କୋଚ୍
0: ବି ସପୋର୍ଟ ଦେଇଛି
1: କିଛି ଏକ୍ସଟ୍ରା ଆପଣ ଯଦି
0: ଏକ୍ସଟ୍ରା ଜାଣିବା ପାଇଁ ହେଲେ
1: ତାଙ୍କ ଗାଇଡେନ୍ସ କେମିତି, ସେ ସବୁଦିନ ପାଖରେ ରହନ୍ତି ନା?
0: ସବୁବେଳେ ପାଖରେ ସିଏ ଆମର
1: ଏଇ ହାଇ ପରଫର୍ମାନ୍ସ
0: ସେଣ୍ଟରରେ ରୁହନ୍ତି, ଆଉ ଆମ ଓଡ଼ିଶା ଗଭର୍ଣ୍ଣମେଣ୍ଟ ଆମକୁ ନ୍ୟୁଟ୍ରିସନ୍ ଦେଇଛନ୍ତି, ସାଇକୋଲୋଜି ଦେଇଛନ୍ତି, ଆଉ ଫିଜିଓଥେରାପିଷ୍ଟ ଦେଇଛନ୍ତି, ମ୍ୟାସ୍ୟର ଦେଇଛନ୍ତି। ଓଡ଼ିଶା ଗଭର୍ଣ୍ଣମେଣ୍ଟ ଭଲ ଆମକୁ ସାହାଯ୍ୟ, ଜିମ୍ନାଷ୍ଟିକ ଭଲ ସାହାଯ୍ୟ କରୁଛନ୍ତି।
1: ଆପଣ ବର୍ତ୍ତମାନ ଗଭର୍ଣ୍ଣମେଣ୍ଟ ଜବ୍ ପାଇଲେଣି?
0: ଆଜ୍ଞା, ମୁଁ ଏଇନେ ଇଣ୍ଡିଆନ ନେଭିରେ ଅଛି।
1: ଇଣ୍ଡିଆନ ନେଭିରେ ଅଛନ୍ତି?
0: ଆଜ୍ଞା।
1: କୋଉ ବର୍ଷ ଚାକିରି ପାଇଲେ?
0: ମୁଁ 2024 ଜୁଲାଇରେ ମୁଁ ଚାକିରି ଜଏନ୍ କରିଥିଲି ଇଣ୍ଡିଆନ ନେଭିରେ।
1: ତ ନିହାତି ଭାବେ ଏତେ ସପୋର୍ଟ ମିଳୁଥିବ, କିଛି ଦରମା ସେପଟୁ ଆସିପାରୁଥିବ, ଯାହାଫଳରେ ଆପଣ ଘରର କିଛି ବାପାଙ୍କର ସ୍ୱପ୍ନ ପୂରଣ କରିପାରୁଥିବେ। ଏପଟେ ଖେଳରେ ତ ନା କରି ସ୍ୱପ୍ନ ପୂରଣ କରୁଛନ୍ତି ମେଡାଲ ଆଣିକି, ଏଭଳି ଆର୍ଥିକ ସପୋର୍ଟ ଯୋଉ ଘରେ ଚାହୁଁଥିବେ ସେଟା ବି ପୂରଣ କରିପାରୁଥିବେ। ଗାଁ ଗହଳିରେ ରହୁଥିବା ପିଲାଟେ, ସ୍ୱପ୍ନ ଦେଖୁଥିବା ପିଲାଟେ, ଆପଣଙ୍କ ଭଳି ଜିମ୍ନାଷ୍ଟ ହଉଥିବା ପିଲା ପାଇଁ ଶେଷରେ ପଦଟିଆ କଣ କହିବାକୁ ଚାହୁଁଛ?
0: ମୁଁ ଏହା କହିବି ଯେ ଖାଲି ଜିମ୍ନାଷ୍ଟିକ ନୁହଁ, ସେ ଯୋଉ ବି ଖେଳ ହଉ ଯଦି କରୁଛନ୍ତି ନିଜ ମନରୁ କରନ୍ତୁ, 100% ଦିଅନ୍ତୁ,
1: ସେ ଯୋଉ ଗେମ୍ ହଉ ନା
0: ଯୋଉ ଗେମ୍ ହଉ କିନ୍ତୁ ସଫଳ ହବ।
1: ତାମାନେ ଆପଣ କହୁଛନ୍ତି କୌଣସି ଖେଳ ଛୋଟ ନୁହେଁ,
0: ସବୁ ଖେଳ ସମାନ, କୋଉ ଖେଳକୁ ଆମେ ଛୋଟ କହିବାନି, ସବୁ ଖେଳ
1: ଆପଣ ଯୋଉ ଖେଳ ବି ବାଛନ୍ତୁ ମନ ଧ୍ୟାନ
0: ଦେଇ କରନ୍ତୁ
1: ନିହାତି ଜୀବନ,
0: ଆଉ ନିଜର କୋଚ୍ ଆଉ ନିଜର ବାପା ମାଙ୍କ କଥା ମାନିକିରି
1: ଆଗକୁ ଯାଆନ୍ତୁ, ନିହାତି ଜୀବନରେ ସଫଳ ହେବେ,
0: ସାର୍ ନିହାତି ଜୀବନରେ ସଫଳ ହେବେ, ତାଙ୍କର ଆଶୀର୍ବାଦ ରହିବେ।
1: ତପନ ବାବୁ, ଆଜି ଆପଣଙ୍କର ବହୁତ ମୂଲ୍ୟବାନ ସମୟ ଆମକୁ ଦେଲେ, ଅନେକ କଥା କହିଲେ ଆପଣଙ୍କ ଜୀବନର କଥା, ଆପଣ କେମିତି ଷ୍ଟ୍ରଗଲ କରି ଆସିଲେ ଏବଂ ଅନ୍ୟମାନେ କିଭଳି ଆଗକୁ ବଢିପାରିବେ, ଯୋଉମାନେ ଭାବୁଛନ୍ତି ଆମେ ଗୋଟେ ଭଲ ଖେଳାଳି ହେବା, ସେ ବିଷୟରେ ବି କହିଲେ। ଭଲ ଭଲ କଥା କହିଥିବାରୁ, ଆମକୁ ସମୟ ଦେଇଥିବାରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ, ରହୁଛୁ, ନମସ୍କାର।
0: ନମସ୍କାର, ଜୟ ଜଗନ୍ନାଥ।
2: 2 ଦିନ ଧରି କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ପ୍ରଥମ ଭାରତୀୟ ଇଣ୍ଡୋର ଓପନ୍ ମିଶ୍ରିତ ଇଭେଣ୍ଟ ଓ ପୋଲ୍ ଭୋଲ୍ଡ ଚାମ୍ପିଅନସିପ୍ରେ ଓଡ଼ିଶାର ପୂର୍ଣ୍ଣିମା ହେମ୍ବ୍ରମ ସ୍ୱର୍ଣ୍ଣ ଓ ଜସବୀର ନାୟକ ବ୍ରୋଞ୍ଜ ପଦକ ଜିତିଛନ୍ତି। ମହିଳା

ପୋଲ୍ ଭଲ୍ଟରେ ତାମିଲନାଡୁର ବାରାନିକା ଏଲଗାନୋଭେନ୍ ନିଜର ପୂର୍ବ ରେକର୍ଡ ଭଙ୍ଗ କରି ନୂଆ ରେକର୍ଡ ପ୍ରତିଷ୍ଠା କରିଛନ୍ତି। ପୁରୁଷ ହେପ୍ଟାଥଲନ୍ରେ ଏନ୍ ତପିକ୍ ସ୍ୱର୍ଣ୍ଣ, ଉଦେଶ ଖାନ୍ ରୌପ୍ୟ ଓ ଜସବୀର ବ୍ରୋଞ୍ଜ ଜିତିଥିଲେ। ମହିଳା ହେପ୍ଟାଥଲନ୍ରେ ପୂର୍ଣ୍ଣିମା ଦୀର୍ଘଦିନ ପରେ ପ୍ରତିଯୋଗିତାକୁ ପ୍ରତ୍ୟାବର୍ତ୍ତନ କରି ସ୍ୱର୍ଣ୍ଣ ପଦକ ହାସଲ କରିବାରେ ସଫଳ ହୋଇଛନ୍ତି। ସେ ମୋଟ 3835 ପଏଣ୍ଟ ସ୍କୋର କରି ପ୍ରଥମ ସ୍ଥାନରେ ରହିଥିଲେ। ଉତ୍ତରାଖଣ୍ଡର ଇଶା ଚରଣ ପ୍ରକାଶ 3671 ପଏଣ୍ଟ ସହ ଦ୍ୱିତୀୟ ଏବଂ ପଶ୍ଚିମବଙ୍ଗର ବିଦିଶା କୁଣ୍ଡୁ 3600 ପଏଣ୍ଟ ସହ ତୃତୀୟ ସ୍ଥାନରେ ରହି ଯଥାକ୍ରମେ ରୌପ୍ୟ ଓ ବ୍ରୋଞ୍ଜ ପଦକ ଜିତିଥିଲେ। ପୋଲ୍ ଭଲ୍ଟରେ ବାରାନିକା 4.23 ମିଟର ଲମ୍ପ ପ୍ରଦାନ କରି ନୂଆ ଜାତୀୟ ରେକର୍ଡ ପ୍ରତିଷ୍ଠା କରିଥିଲେ। ସେ ଭୁବନେଶ୍ୱରରେ ଗତ ମାର୍ଚ୍ଚ ମାସରେ ଆୟୋଜିତ ପ୍ରଥମ ଜାତୀୟ ଇଣ୍ଡୋର ଆଥଲେଟିକ୍ ଚାମ୍ପିୟନ୍ସିପ୍ରେ 4.22 ମିଟର ସହ ଜାତୀୟ ରେକର୍ଡ ପ୍ରତିଷ୍ଠା କରିଥିଲେ। ବାରାନିକା ନିଜର ପୂର୍ବ ରେକର୍ଡ ଭଙ୍ଗ କରିବାରେ ସଫଳ ହୋଇଥିଲେ। ମଧ୍ୟପ୍ରଦେଶର ନିକିତା 3.90 ମିଟର ସହ ରୌପ୍ୟ ଓ କେରଳର ବ୍ଲେସି କୁଞ୍ଜୁମନ 3.90 ମିଟର ସହ ବ୍ରୋଞ୍ଜ ଜିତିଥିଲେ। ରଗ୍ବି ପ୍ରିମିୟର ଲିଗ୍ର ମହିଳା ଦଳ ପାଇଁ ଖେଳାଳି ନିଲାମ ପ୍ରକ୍ରିୟା ଗୁରୁବାର ହାଇଦ୍ରାବାଦରେ ଶେଷ ହୋଇଛି। ଜୁନ୍ 16 28 ତାରିଖ ପର୍ଯ୍ୟନ୍ତ ହାଇଦ୍ରାବାଦର ଗୋଚିବାଓଲି ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ପ୍ରତିଯୋଗିତାରେ 6 ପୁରୁଷ ଓ ମହିଳା ଅଂଶଗ୍ରହଣ କରିବେ। ଗୁରୁବାର ଶେଷ ହୋଇଥିବା ନିଲାମରେ ଓଡ଼ିଶାରୁ ମୋଟ 14 ଜଣ ଖେଳାଳିଙ୍କୁ ବିଭିନ୍ନ ଫ୍ରାଞ୍ଚାଇଜ୍ ସ୍ଥାନ ଦେଇଛନ୍ତି। ନିର୍ମାଲ୍ୟ ରାଉତଙ୍କୁ ସର୍ବାଧିକ 1,60,000 ଟଙ୍କାରେ ନେଇଛି କୋଲକାତାର ବଙ୍ଗ ଟାଇଗର୍ସ ମହିଳା ଦଳ। ମହିଳା ବର୍ଗର ପ୍ରଥମ ସଂସ୍କରଣର ସଫଳତାକୁ ନେଇ ରଗ୍ବି ଇଣ୍ଡିଆ ସଭାପତି ରାହୁଲ ବୋଷ ଏବଂ ଜିଏମ୍ଆର୍ ସ୍ପୋର୍ଟସ୍ ସିଓ ସୁଜୟ ଗାଙ୍ଗୁଲି ଆଶାବାଦୀ ଅଛନ୍ତି। ଇଣ୍ଡିଆନ ପ୍ରିମିୟର ଲିଗ୍ ଏବେ ମଧ୍ୟବର୍ତ୍ତୀ ପର୍ଯ୍ୟାୟରେ ପହଞ୍ଚିଛି। ପ୍ରଥମ ରାଉଣ୍ଡରେ ଭଲ ପ୍ରଦର୍ଶନ କରିନଥିବା ଦଳ ଏବେ ବର୍ତ୍ତମାନ ଭଲ ପ୍ରଦର୍ଶନ ଦେଉଥିବା ବେଳେ ପଏଣ୍ଟ ଟେବୁଲ୍ରେ କୌଣସି ଦଳ ନିଜ ସ୍ଥାନ ଏବେ ସୁରକ୍ଷିତ ରଖିବା କଷ୍ଟକର ହୋଇପଡ଼ିଛି। ବର୍ତ୍ତମାନ ସୁଦ୍ଧା ପଏଣ୍ଟ ତାଲିକାରେ ପଞ୍ଜାବ କିଙ୍ଗ୍ସ 9 ମ୍ୟାଚ୍ରୁ 13 ପଏଣ୍ଟ ପାଇ ଟେବୁଲ୍ ଶୀର୍ଷରେ ରହିଥିବା ବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, ସନ୍ରାଇଜର୍ସ ହାଇଦ୍ରାବାଦ, ରାଜସ୍ଥାନ ରୟାଲ୍ସ, ଗୁଜରାଟ ଟାଇଟନ୍ସ 12 ପଏଣ୍ଟ ଲେଖାଏଁ ପାଇ ପଏଣ୍ଟ ଟେବୁଲ୍ର ଯଥାକ୍ରମେ ଦ୍ୱିତୀୟରୁ ପଞ୍ଚମ ସ୍ଥାନ ପର୍ଯ୍ୟନ୍ତ ରହିଛନ୍ତି। ଶ୍ରୋତାବନ୍ଧୁ, ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ନମସ୍କାର, ବର୍ତ୍ତମାନ ମୁଖ୍ୟ ସମ୍ବାଦ ସହ ମୁଁ ସତ୍ୟ ରଞ୍ଜନ ମହାପାତ୍ର। 5650 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର କପା ଉତ୍ପାଦ ମିଶନକୁ କେନ୍ଦ୍ର କ୍ୟାବିନେଟ୍ର ଅନୁମୋଦନ। ସୁପ୍ରିମକୋର୍ଟ ସଂଶୋଧନ ବିଲ୍ 2026କୁ ମିଳିଲା କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ, ଫଳରେ ସୁପ୍ରିମକୋର୍ଟର ବିଚାରର ପ୍ରତି ସଂଖ୍ୟା ବର୍ତ୍ତମାନର 33ରୁ 37କୁ ବୃଦ୍ଧି କରାଯାଇପାରିବ। ସଂଖ୍ୟାଗରିଷ୍ଠତା ହାସଲ କରିଥିବା ଦଳଗୁଡ଼ିକ ପକ୍ଷରୁ 4ଟି ରାଜ୍ୟର ନେତା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ। ମଦନୀତି ଦୁର୍ନୀତି ମାମଲାରେ ସିବିଆଇ ଦାଖଲ କରିଥିବା ଆବେଦନ ଉପରେ ପ୍ରତିପକ୍ଷଙ୍କ ପାଇଁ ଆମିକସ୍ କ୍ୟୁରି ନିଯୁକ୍ତ କଲେ ଦିଲ୍ଲୀ ହାଇକୋର୍ଟ। ସହରାଞ୍ଚଳ ବନ୍ୟା ମୁକାବିଲା ପାଇଁ ଓଡ଼ିଶା ସରକାରଙ୍କ ମୌସୁମୀ 2026 ନିର୍ଦ୍ଦେଶାବଳୀ ଜାରି। ଗ୍ରୀଷ୍ମପ୍ରବାହ ଓ କାଳବୈଶାଖୀ ପାଇଁ ଶକ୍ତି ବିଭାଗର ପ୍ରସ୍ତୁତିର ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ। ଗ୍ରାହକ ସେବା ଓ ସୁରକ୍ଷା ଉପରେ କଲେ ଗୁରୁତ୍ୱାରୋପ। ମୁଖ୍ୟମନ୍ତ୍ରୀ ମହଞ୍ଜନ ମାଝୀଙ୍କ ନେତୃତ୍ୱରେ ଗୁଜରାଟର ଅହମ୍ମଦାବାଦରେ ଉଚ୍ଚସ୍ତରୀୟ ନିବେଶକ ସମ୍ମିଳନୀ ଅନୁଷ୍ଠିତ, କହିଲେ ଭାରତର ପୂର୍ବାଞ୍ଚଳକୁ ସମୃଦ୍ଧ କରିବ ଓଡ଼ିଶା। ଜୁନ୍ ପହିଲାରୁ କାର୍ଯ୍ୟକ୍ଷମ ହେବ ରାୟଗଡ଼ା ନୂଆ ରେଳ ଡିଭିଜନ ଏବଂ ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା ଜାରି। ବର୍ତ୍ତମାନ ପାଇଁ ମୁଖ୍ୟ ସମ୍ବାଦ ଏଠାରେ ସମାପ୍ତ କରୁଛୁ। ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ରାତି 11:05।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଦାସକାଠିଆ ଗୀତ। ପରିବେଷଣ କରୁଛନ୍ତି ଗୋପାଳ ଚନ୍ଦ୍ର ସିଠ ଏବଂ ପ୍ରମୋଦ ମର୍ଥ।

ବାବୁରେ ଜଗତର ଜନନୀ ମାଙ୍କୁ ଯଦି ଆମେ ଧ୍ୟାନ କଲେ ଜଗତର ନାଥ ଜଗନ୍ନାଥ ପରମେଶ୍ୱର ଚିନ୍ତାମଣିଙ୍କି ଗୋଟାଏ ପଦ ଆମେ ଡାକିବା ଆମର କର୍ତ୍ତବ୍ୟ। କାହିଁକି ରେ ମାଙ୍କୁ ସେବିଲେ ବାପାଙ୍କୁ ପାଇ ତେବେ ସେ ପୁତ୍ର ଅଜାମ୍ବର ହୋଇ, ତେଣୁ ଆମେ ଜଗତର ନାଥ ଜଗନ୍ନାଥଙ୍କୁ ଗୋଟାଏ ପଦ ଡାକିବା।

0: ଯାହାଙ୍କର ପାଦ ଲାଗି କାଳିଆ ଗର୍ଭଗୁଞ୍ଜନ ହେଇଗଲା, ଯାହାଙ୍କର ପଦକୁ କୋଟି କୋଟି ଋଷି ମାନେ ଜଗି ରହିଛନ୍ତି ତାଙ୍କର ରୂପରେଖ ପାଇପାରୁନାହାନ୍ତି, ସେଇ ଜଗତର ନାଥ ଜଗନ୍ନାଥ ଆଜି ଆମର ଦେଶବାସୀ ଆଗନ୍ତୁକ ସମସ୍ତଙ୍କର ମଙ୍ଗଳ ବିଧାନ କରନ୍ତୁ ବୋଲ ଆନନ୍ଦ କୁମାର ବାବୁରେ ଚରିତ୍ର ଆରମ୍ଭ କରିବା ଯୋଉ ପ୍ରଭୁଙ୍କର କଥା ପଡିଥିଲା ଜଗତର ନାଥ ଜଗନ୍ନାଥ, ଯିଏ ହଉଛନ୍ତି ରାମ ସିଏ ହଉଛନ୍ତି କୃଷ୍ଣ, ଇଏ ଅବତାରୀ ରୂପ ନେଇଛନ୍ତି, ତେଣୁ ରାମ କୃଷ୍ଣ ଭକ୍ତ ଦି ଜଣ, ରାମ ଭକ୍ତ କୃଷ୍ଣ ଭକ୍ତ ବିବାଦ ଚରିତ୍ରଟି ଆରମ୍ଭ କରିବାକୁ ଯିବା। ଜଣେ ରାମ ଭକ୍ତ ଯାଇ ଭିକ୍ଷା କରୁଥିଲା, ଜୟ ଶ୍ରୀରାମ ବୋଲି ଭିକ୍ଷା ମାଗିଲା, ଗୋଟିଏ ଗ୍ରାମରେ ଭିକ୍ଷା ମାଗିଲା ବେଳେ ଗୃହିଣୀ ଭିକ୍ଷା ଦେଲା, ସେତିକି ବେଳେ ଭିକ୍ଷା ଦେଲା ବେଳେ ଜଣେ କୃଷ୍ଣ ଭକ୍ତ ଯାଇ ପହଞ୍ଚିଲା, କଲା ଜୟ ରାଧେଶ୍ୟା ମା ମତେ ଭିକ୍ଷା ଦିଅ। ରାମ ଭକ୍ତ କହିଲା ତୁ କିଏ ରେ, ନା ମୁଁ ହଉଛି କୃଷ୍ଣ ଭକ୍ତ,
1: ମୁଁ ହଉଛି ରାମ ଭକ୍ତ,
0: ଏଭଳି ବିବାଦ ହେଲା। ସେ କହିଲା ମୁଁ ରାମ ବଡ଼, କିଏ କହିଲା ମୋ କୃଷ୍ଣ ବଡ଼। ରାମ ଭକ୍ତ କୃଷ୍ଣଙ୍କର ପ୍ରସା ନିନ୍ଦା କଲା, କୃଷ୍ଣ ଭକ୍ତ ରାମଙ୍କୁ ବି ନିନ୍ଦା କଲା, ପରସ୍ପର ଭିତରେ ନିନ୍ଦା ଚାଲିଲା। ଏଭଳି ଗୃହିଣୀ କହିଲା ଆରେ ପିଲେ ବିବାଦ ହୁଅ ନା, ତମେ ଯିଏ କହିପାରିବ ଯାହା ପ୍ରଭୁ ବଡ ତାକୁ ମୁଁ ଭିକ୍ଷା ଦେବି। ହେଲେ ସେତିକି ବେଳେ ରାମ ଭକ୍ତ କହିଲା
1: କଣ କହିଲା,
0: ହେଲା ମା ଶୁଣ ମୋ ପ୍ରଭୁ କେମିତି ବଡ, ରାମ ଭକ୍ତ

0: କୃଷ୍ଣ ଭକ୍ତ କହିଲେ
1: ଆଚ୍ଛା
0: ହେଲେ ରାମ ଭକ୍ତ କୃଷ୍ଣଙ୍କର ମହତ୍ଵ ତତେ ଜଣା ନାହିଁ ରେ ହେଲେ ମୋ ପ୍ରଭୁ କଣ କରିଛନ୍ତି ମୋ ପ୍ରଭୁଙ୍କର ହେଉଛି ନାମଟି ଆଗ
1: ଆଚ୍ଛା
0: କ ଆଗ ର ପଛେ ହେଲେ ଶ୍ରୀ ଚୈତନ୍ୟ ଯେତେବେଳେ ନଦୀ ଆମ ବତୀପୁର ଆସିଲେ ହେଲେ ଚୈତନ୍ୟ ଠାକୁର ମହାପ୍ରଭୁ କୃଷ୍ଣଙ୍କୁ ଭଜନ କରି ମୁକ୍ତି ପାଇଗଲେ ହେଲେ ପିଲା କାଳରୁ ମୋ ପ୍ରଭୁ ଷଣ୍ଢା ଶକଟାକୁ ମାରିଲେ ପୁତନାକୁ ମାରିଲେ ହେଲେ ମୋ ପ୍ରଭୁ କଂସ ନିଧନେ ବରାମ ସହିତ କଂସକୁ ବିନାଶ କଲେ ହେଲେ ପ୍ରଭୁ କରିଛନ୍ତି କଣ ଯେତେବେଳେ ଇନ୍ଦ୍ର ସପ୍ତ ଦିନ ଧରି ବୃଷ୍ଟି କଲେ କାଳୀ ଅଙ୍ଗୁଷ୍ଠୀରେ ଗୋବର୍ଦ୍ଧନ ଧରି ଇନ୍ଦ୍ରଙ୍କର ଗର୍ଭଗଞ୍ଜନ କରିଦେଲେ ମହାପ୍ରଭୁ ଏତେ ମହତ୍ଵବାନ ଏତେ କୀର୍ତ୍ତି କାମ କରିଛନ୍ତି ସଗର ସାଗର କୀର୍ତ୍ତି ଗଙ୍ଗା କୀର୍ତ୍ତି ଭାଗୀରଥୀ ହେଲେ ମହାପ୍ରଭୁ କୃଷ୍ଣଙ୍କର ଅତି ମହତ୍ଵ ଅତି ବଡ଼ ତୁ କଣ ରାମ ବୋଲିକିରି କହୁଛୁ ରେ ହେଲେ ଯେତେବେଳେ ରାମ ଭକ୍ତ ଶୁଣିଲା ରାମ ଭକ୍ତ କହିଲା କଣ କହିଲା

ରାମ ଭକ୍ତ ଟିକେ ହସିଦେଲା, କହିଲା କିରେ ଚଣ୍ଡାଳ, ମୋ ପ୍ରଭୁ ଲଙ୍କାରେ ଯାଇ ବିରାଜି ବୀରବର ମହାପ୍ରତି ରାବଣଙ୍କୁ ବିନାଶ କଲେ, ମୋ ପ୍ରଭୁ ଯାଇ ତାଇ ପ୍ରଭୁ ନୁହରେ, ହଇରେ ଚଣ୍ଡାଳ କହ।

0: କୃଷ୍ଣ ଭକ୍ତ କହିଲେ କହିଲେ ହଇରେ ମନ୍ଦର ପର୍ବତ ଠାରୁ କଣ ଶିବ ଧନୁଟା ବହୁତ ଓଜନ? ମୋ ପ୍ରଭୁ କୃଷ୍ଣ ଭାରତ ଯୁଦ୍ଧରେ ସାରଥି ହେଇ 18 ଦିନ ଯୁଦ୍ଧକୁ ତଳେଇଲେ ବାବୁରେ ହେଲେ ମୋ ପ୍ରଭୁ ମହାନ, ତୋ ପ୍ରଭୁ କଣ କରିଛି?
1: କିଛି ନାହିଁ।
0: ରାମ ଭକ୍ତ ହସି ଦେଲେ, କହିଲେ ଅପଦାର୍ଥ ତତେ କିଛି ଜଣା ନାହିଁ। କଣ କହିଲେ ରାମ ଭକ୍ତ?
1: କଣ କହିଲେ?
0: ମୋ ପ୍ରଭୁ କଣ କରିଛନ୍ତି?
1: ଆଚ୍ଛା
0: ଶୁଣି, ରାମ ଭକ୍ତ ଧୀରେ ହସନ୍ତି, ରାମ 7 ଦିନ ପରି ଶୁଣି ରାମ ଭକ୍ତ ଧୀରେ ହସନ୍ତି ରାମ 7 ଦିନ ପରି

କୁଳତିଳକ କୃଷ୍ଣ ଯେମିତି କରିଛନ୍ତି ଖରାପ କାମ ମୋ ପ୍ରଭୁ କରିନାହାନ୍ତି ମର୍ଯ୍ୟାଦା ପୁରୁଷ ପୁଣ୍ୟ ଶ୍ଳୋକ ରାମଚନ୍ଦ୍ର ଚଉଦ ବର୍ଷ ବନବାସକୁ ଗଲେ ବନରେ ଅନେକ କଷ୍ଟ ପାଇଲେ ତଥାପି ତାଙ୍କ ମନରେ ଦୁଃଖ ନାହିଁ ତୁମ ଶ୍ରୀକୃଷ୍ଣ ମହାପ୍ରଭୁ କଣ କରିଛନ୍ତି ତମ ଶ୍ରୀକୃଷ୍ଣ

ଏ ବାପା ରାମଚନ୍ଦ୍ର ଭକ୍ତ କହୁଛି, ରାମ ଭକ୍ତ କହୁଛନ୍ତି, ମୋ ପ୍ରଭୁ ଏଭଳି କାମ କରି ନାହାନ୍ତି। ବାହାବେଦୀରୁ କୁମାରୀକି ହରିଲେ, ରୁକ୍ମିଣୀକି ନେଇକି ପଳେଇଲେ, ଚୋରି କରିକିରି ସରଳ ବଡ଼ି ଚୋରି କଲେ, ଅନେକ କୁସଂସ୍କାର କାର୍ଯ୍ୟ କରିଛନ୍ତି କୃଷ୍ଣ ମହାପ୍ରଭୁ। ମୋ ପ୍ରଭୁ ସରଳ ହୃଦୟ, ମୋ ପ୍ରଭୁ ନିରାପକ୍ଷ, ମର୍ଯ୍ୟାଦା ପୁରୁଷ ରାମ ଏଭଳି କରି ନାହାନ୍ତି। ମୋ ପ୍ରଭୁ ଆଉ କଣ କୀର୍ତ୍ତି କରିଛନ୍ତି? ହେଲେ ଗୋଟିଏ ପଦ ରାମ ଭକ୍ତ କହିଲା, ମୋର ପ୍ରଭୁ ଅହଲ୍ୟାକୁ

0: ପୁଅ ହଁ କହିଲେ ରାମ ଭକ୍ତ କହିଲେ ଚଣ୍ଡାଳ ଯୋ କୃଷ୍ଣ କୃଷ୍ଣ ବୋଲି ଗର୍ବରେ ଫୁଲି ଉଠୁଛୁ ହେଲେ ଶୁଣୁ ରାମଙ୍କର କଥା ଟିକେ ଶୁଣୁ ଅହଲ୍ୟାକୁ ଉଦ୍ଧାର କରି ତାଡକାବଦ୍ଧ କରିଦେଲେ ପୁଣି ତମ ଶ୍ରୀକୃଷ୍ଣ ନୀଲଜ ଖଞ୍ଜ ନୀଲଜିଆ ମାଇ ସହିତ ପ୍ରେମ କଲେ ଅତି କୁସଂସ୍କାର ନାରକ୍ୟ କାମ କଲେ ତେଣୁ ସାରା ଗୋପପୁରରେ ନିନ୍ଦା ଡିଣ୍ଡିମ ବାଜୁଛି ମୋ ପ୍ରଭୁଙ୍କର ସେମିତି କଣ ବାଜୁଛି କୃଷ୍ଣ ଭକ୍ତ କହିଲା ପଦାର୍ଥ ଆରେ କି ଅଯୋଗ୍ୟ କଥା ତୁ କହିଲୁ ରେ ଚଣ୍ଡାଳ ଶୁଣୁ ଗୋଟିଏ କଥା ରାମ ନାରୀ କି ରାବଣ ହରିଛି
1: ସୀତା ଅନଳ ପରୀକ୍ଷା କରିଛି।

0: ଅନେକ ଚରିତ୍ର ଅଛି ରେ ବାପା, ଅସିତ ଗ୍ରୀଷ୍ମ ସ୍ୟାତ କଜ୍ଜଳ ସିନ୍ଦ୍ର ପାତ୍ରେ ତରୁବର ଶାଖା ଲେଖନି ପତ୍ର ମୁର୍ବି ଲିଖିତ ଯଦି ଗୃହୀତ୍ୱା ଶାରଦା ସର୍ବ କାଳେ ଗୁଣା ନା ଦାରାତି କଦାଚ ହେଲେ ଯେ କି ବାଗଦେବୀ ସରସ୍ୱତୀ ଯଦି ଚରିତ୍ର ଚିତ୍ରଣ କରନ୍ତି ଭଗବାନଙ୍କର ଅକ୍ଷମା ହେଇଯିବେ, ଆମେ ସାଧାରଣ କଣ ପ୍ରଶଂସା କରିବା? ହେଲେ କେତେ କହିବି ସେ କୃଷ୍ଣଙ୍କର ଚରିତ୍ର, ତାଙ୍କ ପାଇଁ ଆଜି ଜନ୍ମାଷ୍ଟମୀ, ସଚରାଚର ପୃଥିବୀ ବ୍ରହ୍ମାଣ୍ଡ ଆଜି ଜନ୍ମାଷ୍ଟମୀରେ ପାଳନ କରୁଛନ୍ତି ସେ କୃଷ୍ଣଙ୍କର ମହୋତ୍ସବ। ହେଲେ ରାମ ଭକ୍ତ ନ୍ୟୁନ ହେଇଯିବ କି ରେ? ରାମ ଭକ୍ତ ହେଇଯିବ କି ରେ? ହେଲେ ରାମ ଭକ୍ତ କହିଲା
1: କଣ କହିଲା
0: କଣ କହିଲା ରାମ ଭକ୍ତ ତ ବୋଇଲା ଶେଷରେ ରାମ ନବମୀ ଚୈତ୍ର ମାସରେ ତାଙ୍କ ପାଇଁ ଆଜି ରାମ

ହେଲେ ମୋ ପ୍ରଭୁ କଣ କରିଥିଲେ ଅର୍ଜୁନଙ୍କୁ ବିଶ୍ୱରୂପ ଦେଖେଇ ଦେଇଥିଲେ, ଗୀତା ଭାଗବତକୁ ଦର୍ଶନ କରେଇ ଦେଇଥିଲେ, ଅର୍ଜୁନ ମୁକ୍ତି ପାଇଯାଇଥିଲେ। ମୋ ପ୍ରଭୁ ହଉଛନ୍ତି ବଡ, କୃଷ୍ଣ ଭକ୍ତ ତ ବୋଇଲା ଉତ୍ତର ଆଉ।

କୃଷ୍ଣ ଭକ୍ତ ରାମ ଏକ କଳା କୃଷ୍ଣ ହଉଛନ୍ତି ସ୍ଥଳ କଳା ମୋ ପ୍ରଭୁ ହଉଛନ୍ତି ବଡ଼ ତୋ ପ୍ରଭୁ ହଉଛନ୍ତି ସାନ ମୋ ପ୍ରଭୁଙ୍କର ଚରିତ୍ର ଅନେକ ଅଛି ହେଲେ କଣ ମୋ ପ୍ରଭୁଙ୍କର ଚରିତ୍ର ଅଛି ଗୋଟିଏ ପଦ କହିଲା ମୋ ପ୍ରଭୁଙ୍କର କଥା ଶୁଣୁ ସେ କଣ

0: ମୋ ପ୍ରଭୁ ହଉଛନ୍ତି ସମଗ୍ର ପୃଥିବୀରେ ପୂଜନୀୟ।
1: ଆଚ୍ଛା
0: ହେଲେ ଦୁଇ ଭକ୍ତ ଭଳି ବିବାଦ ହେଲା।
1: ଆଚ୍ଛା
0: କହିଲେ ମୋ ରାମ ବଡ଼, ସେ କହିଲା ମୋର କୃଷ୍ଣ ବଡ଼।
1: ଆଚ୍ଛା
0: ଏଭଳି ଦୁଇ ଭକ୍ତ।

0: ହେଲା ବାହୁରେ ହେଲେ ରାତ୍ର ହେଇଗଲା ସନ୍ଧ୍ୟା ହେଇଗଲା ରାତ୍ର ଉଭୟଙ୍କୁ ନିଦ ହେଇଗଲା ରାତ୍ରଟି କେମିତି ଆସି ପଦାର୍ପଣ କଲା
1: କେମିତି ଆସି
0: ଗୋଟିଏ ପଦ ମେହର ଲେଖିଲେ ବୋଲେ ଦିନ

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଶ୍ରୋତାଙ୍କ ଅନୁରୋଧରେ ଓଡ଼ିଆ କଥାଚିତ୍ର ଗୀତ। ପ୍ରଥମେ ଗାଇଛନ୍ତି ପ୍ରଣବ କିଶୋର ପଟ୍ଟନାୟକ ଓ ସାଥୀ କଥାଚିତ୍ର ସିନ୍ଦୁର ବିନ୍ଦୁ। ଗୀତଟି ଶୁଣିବାକୁ ଅନୁରୋଧ କରିଛନ୍ତି ପୀତାମ୍ବର ଲେଙ୍କା, ଉମାଶଙ୍କର ଲେଙ୍କା, ମାଳତୀ, ରଶ୍ମିତା ଓ ପରିପୂର୍ଣ୍ଣା ଜହଙ୍ଗର କେନ୍ଦ୍ରାପଡ଼ାରୁ।

ପରବର୍ତ୍ତୀ ଗୀତ ଗାଇଛନ୍ତି ଚିତ୍ତ ଜେନା ଓ ମିନତୀ ରଥ, କଥାଚିତ୍ର ତ୍ରିନାଥ ମେଳା। ଗୀତଟି ଶୁଣିବାକୁ ଚାହିଁଛନ୍ତି କବିରାଜ ପରିଡ଼ା, ଷ୍ଟାଲିନା, ପ୍ରିୟଦର୍ଶିନୀ ଓ ସୂର୍ଯ୍ୟ କୁମାର, ଲତାହରଣ, କାକଟପୁର, ପୁରୀରୁ।

ଏଥର ଗୀତରେ ଗାଇଛନ୍ତି ଅକ୍ଷୟ ମହାନ୍ତି ଏବଂ ଅନୁରାଧା କଥାଚିତ୍ର ସ୍ୱପ୍ନ ସାଗର। ଗୀତଟି ଶୁଣିବାକୁ ଇଚ୍ଛା କରିଛନ୍ତି ପଞ୍ଚୁପାଣ୍ଡବ କୁସୁନପୁରରୁ ସରୋଜକାନ୍ତ ପାତ୍ର, ମଞ୍ଜୁଲତା ପାତ୍ର, ନଳିନୀ ମାମନ, ସର୍ଜୁ ଏବଂ ଆକୃତି।

ପଚିଶ ମାଣିଆରୁ ଲେଖିଛନ୍ତି ଘନଶ୍ୟାମ ସାହୁ, ସତ୍ୟଭାମା ସାହୁ, ଅଲେଖ ସାହୁ ଏବଂ ସର୍ଜୁ। ଆପଣଙ୍କ ପସନ୍ଦର ପରବର୍ତ୍ତୀ ଗୀତ ଗାଇଛନ୍ତି ଆରତୀ ମୁଖାର୍ଜୀ ଓ ହରିହରନ୍, କଥାଚିତ୍ର ଅଭିଳାଷ।

ଏତର ଭିତରେ ଗାଇଛନ୍ତି ସୋନୁ ନିଗମ ଓ ଇରା ମହାନ୍ତି କଥାଚିତ୍ର ସକାଳ ତୀର୍ଥ ତୋଚରଣୀ। ଗୀତଟି ଶୁଣିବାକୁ ଅନୁରୋଧ କରୁଛନ୍ତି ବିଷ୍ଣୁଚରଣ ସାହୁ, ମାଧବୀ, ବାପିନା, ମୁନ୍ନା, ମିଟୁ, ବନି, ଲିକି, ସାନୁ, ମିଲି, ପ୍ରଭାତ, ମମତା, ସିପୁନ, ପପୁନ, ହାପି, ରାଧା ଓ ଶ୍ରଦ୍ଧା, ନବାପାଟଣା, ଜଗତସିଂହପୁରରୁ।

ଗୀତଟି ଗାଇଛନ୍ତି ଟି ସୌରୀ ଓ ଇରା ମହାନ୍ତି, କଥାଚିତ୍ର ମୋ କୋଳ ତୋ ଝୁଲଣା। ଗୀତଟି ଶୁଣିବାକୁ ଚାହିଁଛନ୍ତି ପଞ୍ଚାନନ ମଲ୍ଲିକ, ରୂପା, ରୁଚି, ବେବି, ଲିପ୍ସା, ବିନି, ହାପି, ଭିପି, ବଣ୍ଟି, ବିକାଶ, ଆକାଶ, ସୌମ୍ୟ ଏବଂ ବରୁଣ, ପାଥପୁର, ରୟପୁର, ଯାଜପୁରରୁ।

ଶୁଣିଲେ ଶ୍ରୋତାଙ୍କ ଅନୁରୋଧରେ ଓଡ଼ିଆ କଥାଚିତ୍ର ଗୀତ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ହିନ୍ଦୀରେ ସମ୍ଭାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: ଆକାଶବାଣୀ କଟକ ସମୟ ରାତି 11:07 ଶୁଣନ୍ତୁ ଆସନ୍ତାକାଲିର କାର୍ଯ୍ୟକ୍ରମ ସୂଚନାରୁ ଗତଟି ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା 6:05 6:35 ଅନୁଚିନ୍ତା ଉପସ୍ଥାପନା ସସ୍ମିତା ଦାସ ଶ୍ରୀମଦ୍ ଭାଗବତର 27ତମ ଭାଗ 6:40 କାର୍ଯ୍ୟକ୍ରମର ସୂଚନା ସହିତ ଏଠି ଶେଷ କରୁଛୁ ଚଳିତ ଅଧିବେଶନ ଆପଣମାନଙ୍କୁ ପୁଣି ସ୍ୱାଗତ କରିବୁ ଆଗାମୀକାଲି 5:55 କିନ୍ତୁ ଆମର ଡିଟିଏସ୍ ସେବା ଓ ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ ଏୟାର ଯୋଗେ କାର୍ଯ୍ୟକ୍ରମ ପ୍ରସାରଣ ଜାରି ରହିବ। ଜୟ ହିନ୍ଦ।
1: ଆକାଶବାଣୀ କଟକ ଆରମ୍ଭ କରୁଛୁ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ବନ୍ଦନାର ପ୍ରଥମ ଭକ୍ତି ଅର୍ଘ୍ୟ ବୀଣାଦେବୀଙ୍କ କଣ୍ଠରେ, ଜିତେନ୍ଦ୍ର ପଟ୍ଟନାୟକଙ୍କ ରଚନା।

ଆପଣମାନେ ଶୁଣୁଛନ୍ତି ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା। ବନ୍ଦନାର ପରବର୍ତ୍ତୀ କଣ୍ଠଶିଳ୍ପୀ ଲତା ଘୋଷ, ଶିଳ୍ପୀଙ୍କ କଣ୍ଠରେ ପୁରାତନ ରଚନା।

ଆପଣମାନେ ଶୁଣୁଛନ୍ତି ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା। ବନ୍ଦନାର ପରବର୍ତ୍ତୀ କଣ୍ଠଶିଳ୍ପୀ ବୀଣାପାଣି ନାୟକ। ଶିଳ୍ପୀଙ୍କ କଣ୍ଠରେ କାଳିଚରଣ ପଟ୍ଟନାୟକଙ୍କ ରଚନା।

ବନ୍ଦନାର ଶେଷ ଭକ୍ତି ଅର୍ଘ୍ୟ ସମବେତ କଣ୍ଠରେ ପରିବେଷଣ କରିଛନ୍ତି ଆକାଶବାଣୀ କୋରାଲ ଗ୍ରୁପ୍ର କଳାକାରମାନେ ଗଙ୍ଗାଧର ମେହେରଙ୍କ ରଚନାରୁ।

ବନ୍ଧନର କଣ୍ଠଶିଳ୍ପୀମାନେ ଥିଲେ ବୀଣା ଦେବୀ, ଶିଳ୍ପୀଙ୍କ କଣ୍ଠରେ ଥିଲା ଜିତେନ୍ଦ୍ର ପଟ୍ଟନାୟକଙ୍କ ରଚନା, ଅଭିରାମ ପରମହଂସଙ୍କ ରଚନାରୁ କଣ୍ଠଦାନ କରିଥିଲେ ରାଧାକୃଷ୍ଣ ଭଞ୍ଜ, ଲତା ଘୋଷଙ୍କ କଣ୍ଠରେ ଥିଲା ପୁରାତନ ରଚନା, ପ୍ରଫୁଲ୍ଲ କୁମାର କରଙ୍କ ରଚନାରୁ ନିଜ ଶିଳ୍ପୀ ପ୍ରଫୁଲ୍ଲ କୁମାର କର, ବୀଣାପାଣି ନାୟକଙ୍କ କଣ୍ଠରେ ଥିଲା କାଳିଚରଣ ପଟ୍ଟନାୟକଙ୍କ ରଚନା, ଗଙ୍ଗାଧର ମେହେରଙ୍କ ରଚନାରୁ ପରିବେଷଣ କରିଥିଲେ ଆକାଶବାଣୀ କୋରାଲ ଗ୍ରୁପ୍ର କଳାକାରମାନେ।

ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଅନୁଚିନ୍ତା ନିବେଦନ କରିଛନ୍ତି ରେଭରେଣ୍ଡ ସଂଗ୍ରାମ କେଶରୀ ସିଂ।

ସମୟରେ ଆପଣ ଅନୁଗାମୀମାନଙ୍କୁ ବାରମ୍ବାର ସ୍ପଷ୍ଟ ଭାବରେ ନିଜ ମୃତ୍ୟୁ ଓ ପୁନରୁତ୍ଥାନ ବିଷୟରେ କହିଥିଲେ। ସେହି ସମୟଠାରୁ ଯୀଶୁଖ୍ରୀଷ୍ଟ ଆପଣା ଶିଷ୍ୟମାନଙ୍କୁ ବୁଝାଇବାକୁ ଲାଗିଲେ ଯେ ତାହାଙ୍କୁ ଅବଶ୍ୟ ଜେରୁସାଲାମକୁ ଯିବାକୁ ହେବ ଏବଂ ପ୍ରାଚୀନ ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନଙ୍କ ହସ୍ତରୁ ବହୁତ ଦୁଃଖଭୋଗ କରି ହତ ହେବାକୁ ହେବ, ପୁଣି ତୃତୀୟ ଦିବସରେ ଉତ୍ଥିତ ହେବାକୁ ହେବ। ପ୍ରଭୁ ଯୀଶୁ ମଧ୍ୟ ଆହୁରି କହିଲେ, ମୁଁ ଉତ୍ତମ ମେଷପାଳକ, ଉତ୍ତମ ମେଷପାଳକ ମେଷଗୁଡ଼ିକ ନିମନ୍ତେ ଆପଣା ପ୍ରାଣ ଦିଏ। ମୁଁ ଉତ୍ତମ ମେଷପାଳକ, ପିତା ଯେପରି ମୋତେ ଜାଣନ୍ତି ଓ ମୁଁ ପିତାଙ୍କୁ ଜାଣେ ସେହିପରି ମୁଁ ମୋ ନିଜର ମେଷଗୁଡ଼ିକୁ ଜାଣେ, ଆଉ ମୋ ନିଜର ମେଷଗୁଡ଼ିକ ମୋତେ ଜାଣନ୍ତି, ପୁଣି ମେଷଗୁଡ଼ିକ ନିମନ୍ତେ ମୁଁ ମୋର ପ୍ରାଣ ଦିଏ, ଆଉ ମୁଁ ମୋର ପ୍ରାଣ ପୁନର୍ବାର ଗ୍ରହଣ କରିବା ନିମନ୍ତେ ତାହା ଦାନ କରେ। କେହି ମୋଠାରୁ ତାହା ନେଇଯାଏ ନାହିଁ, ମାତ୍ର ମୁଁ ଆପେ ତାହା ଦାନ କରେ। ତାହା ଦାନ କରିବାକୁ ମୋହର ଅଧିକାର ଅଛି ଓ ତାହା ପୁନର୍ବାର ଗ୍ରହଣ କରିବାକୁ ମୋହର ଅଧିକାର ଅଛି। ପ୍ରଭୁ ଯୀଶୁ ଭଲଭାବେ ଜାଣିଥିଲେ ସେ କାହିଁକି ଜଗତକୁ ଆସିଅଛନ୍ତି। ଅନେକଙ୍କ ନିମନ୍ତେ ମୁକ୍ତିର ମୂଲ୍ୟ ସ୍ୱରୂପେ ଆପଣା ପ୍ରାଣ ଦେବା ନିମନ୍ତେ ସେ ଆସିଅଛନ୍ତି। ଯୀଶୁଖ୍ରୀଷ୍ଟଙ୍କ ଦୁଃଖଭୋଗ, ମୃତ୍ୟୁ ଓ ପୁନରୁତ୍ଥାନ ମାନବ ଜାତିର ମୁକ୍ତି ନିମନ୍ତେ ନିତାନ୍ତ ଆବଶ୍ୟକ ଥିଲା। ଯୀଶୁ କ୍ରୁଶବିଦ୍ଧ ହେଲେ, କବରସାଇ ହେଲେ, କିନ୍ତୁ ତୃତୀୟ ଦିବସରେ ସେ ପୁନର୍ଥିତ ହୋଇ ଉଠିଲେ। ସେହି ପୁନରୁତ୍ଥାନ ଦିବସର ପ୍ରତ୍ୟୁଷରେ କେତେକ ସ୍ତ୍ରୀ ଲୋକମାନେ ଯୀଶୁଙ୍କ ସମାଧି ନିକଟକୁ ଯାଇ ତାହା ଖୋଲା ଥିବାର ଦେଖିଲେ। ଯୀଶୁଙ୍କ ମୃତ ଶବ ସେଠାରେ ଆଉ ନଥିଲା, କିନ୍ତୁ ସେଠାରେ ସ୍ୱର୍ଗଦୂତ ବସିଥିଲେ, ଆଉ ସେମାନଙ୍କୁ କହିଲେ, ବିସ୍ମୟାନ୍ୱିତ ହୁଅ ନାହିଁ, ତୁମ୍ଭେମାନେ କ୍ରୁଶରେ ହତ ନାଜରିତୀୟ ଯୀଶୁଙ୍କର ଅନ୍ୱେଷଣ କରୁଅଛ, ଏହା ମୁଁ ଜାଣେ। ସେ ଉଠିଅଛନ୍ତି, ସେଠାରେ ନାହାନ୍ତି, କାରଣ ସେ ଯେପରି କହିଥିଲେ ସେହିପରି ଉଠିଅଛନ୍ତି। ଦେଖ, ଏହି ସ୍ଥାନରେ ସେମାନେ ତାହାଙ୍କୁ ରଖିଥିଲେ, ଏଥିରେ ସେମାନେ ଭୟ ଓ ମହାନନ୍ଦରେ ସମାଧି ନିକଟରୁ ଶୀଘ୍ର ପ୍ରସ୍ଥାନ କରି ତାହାଙ୍କ ଶିଷ୍ୟମାନଙ୍କୁ ସମ୍ବାଦ ଦେବା ନିମନ୍ତେ ଦୌଡ଼ିଲେ। ଆଉ ଦେଖ, ଯୀଶୁ ସେମାନଙ୍କୁ ସାକ୍ଷାତ କରି କହିଲେ, ତୁମ୍ଭମାନଙ୍କର ମଙ୍ଗଳ ହେଉ। ତେଣୁ ସେମାନେ ନିକଟକୁ ଆସି ତାହାଙ୍କ ପାଦ ଧରି ତାହାଙ୍କୁ ପ୍ରଣାମ କଲେ। ସେଥିରେ ଯୀଶୁ ସେମାନଙ୍କୁ କହିଲେ, ଭୟ କର ନାହିଁ, ତୁମ୍ଭେମାନେ ଯାଇ ମୋହର ଭାଇମାନଙ୍କୁ ଜଣାଅ। ପ୍ରଭୁ ଯୀଶୁ ପୁନର୍ଥିତ ହେଲା ଉତାରେ ଆପଣା ଶିଷ୍ୟମାନଙ୍କୁ ଦର୍ଶନ ଦେଲେ, ଥରେ ନୁହେଁ କିନ୍ତୁ ଅନେକ ଥର। ଯେପରି ଲେଖା ଅଛି, ସେ ମଧ୍ୟ ଆପଣା ଦୁଃଖଭୋଗ ଉତାରେ ଅନେକ ପ୍ରମାଣ ଦ୍ୱାରା ସେମାନଙ୍କ ନିକଟରେ ନିଜକୁ ସଜୀବ ଦେଖାଇଲେ। ପୁଣି 40 ଦିନ ପର୍ଯ୍ୟନ୍ତ ବାରମ୍ବାର ସେମାନଙ୍କୁ ଦର୍ଶନ ଦେଇ ଈଶ୍ୱରଙ୍କ ରାଜ୍ୟ ସମ୍ବନ୍ଧୀୟ ବିଷୟଗୁଡ଼ିକ କହିଲେ। ତତ୍ପରେ ସେ ସେମାନଙ୍କୁ ବେଥନିଆକୁ ଯିବା ବାଟ ପର୍ଯ୍ୟନ୍ତ ଘେନିଗଲେ। ପୁଣି ସେମାନଙ୍କୁ ଆଶୀର୍ବାଦ କରୁ କରୁ ସେମାନଙ୍କଠାରୁ ଅନ୍ତର ହୋଇ ସ୍ୱର୍ଗକୁ ନୀତ ହେଲେ। ସେ ଯାଉ ଯାଉ ସେମାନେ ଆକାଶ ଆଡ଼କୁ ଏକଦୃଷ୍ଟିରେ ଚାହିଁଅଛନ୍ତି, ଏପରି ସମୟରେ ଦେଖ, ଶୁକ୍ଳ ବସ୍ତ୍ର ପରିହିତ ଦୁଇଜଣ ପୁରୁଷ ସେମାନଙ୍କ ନିକଟରେ ଉପସ୍ଥିତ ହେଲେ। ପୁଣି ସେମାନେ କହିଲେ, ହେ ଗାଲିଲିଓ ଲୋକେ, କାହିଁକି ତୁମମାନେ ଆକାଶ ଆଡ଼କୁ ଚାହିଁ ଠିଆ ହୋଇଅଛ? ଏହି ଯେଉଁ ଯୀଶୁ ତୁମ୍ଭମାନଙ୍କ ନିକଟରୁ ସ୍ୱର୍ଗରେ ଗୃହୀତ ହେଲେ, ତାହାଙ୍କୁ ତୁମ୍ଭେମାନେ ଯେଉଁ ପ୍ରକାରେ ସ୍ୱର୍ଗକୁ ଯିବାର ଦେଖିଲ, ସେ ସେହି ପ୍ରକାରେ ଆଗମନ କରିବେ। ପ୍ରିୟ ବନ୍ଧୁ, ସମୟ ଆସୁଅଛି, ସେ ପୁନର୍ବାର ପୃଥିବୀ ପୃଷ୍ଠକୁ ଫେରିଆସିବେ। ଯେତେବେଳେ ଫେରିଆସିବେ, ସେ ଆଉ ଜଗତକୁ ଉଦ୍ଧାର କରିବା ନିମନ୍ତେ ନୁହେଁ, କିନ୍ତୁ ଜଗତର ପ୍ରତ୍ୟେକ ଲୋକଙ୍କର କର୍ମ ଅନୁସାରେ ସେମାନଙ୍କୁ ଫଳ ଦେବା ନିମନ୍ତେ ସେ ଆସୁଅଛନ୍ତି। ସେ ଆସୁଅଛନ୍ତି, ଏହା ନିଶ୍ଚିତ ସତ୍ୟ ଅଟେ। କେବେ ଆସିବେ ଯଦି ବା ଜଣାନାହିଁ, କିନ୍ତୁ ସେ ନିଶ୍ଚିତ ରୂପେ ଯେଉଁ ଜଗତକୁ ସେ ସୃଷ୍ଟି କରିଛନ୍ତି, ସେହି ଜଗତକୁ ଫେରି ଆସୁଅଛନ୍ତି। ଆପଣ ଯଦି ତାହାଙ୍କଠାରେ ବିଶ୍ୱାସ କରନ୍ତି, ସେ ଆପଣଙ୍କୁ ନେଇଯିବା ନିମନ୍ତେ ଆସୁଅଛନ୍ତି। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ।

ଶୁଣିଥିଲି ଅନୁଚିନ୍ତା, ନିବେଦନ କରିଥିଲେ ରେଭରେଣ୍ଡ ସଂଗ୍ରାମ କେଶରୀ ସିଂ, ଆକାଶବାଣୀ କଟକ। ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 549ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି।

ଶ୍ରୀକୃଷ୍ଣ ଉଦ୍ଧବ ସମ୍ବାଦରେ ସମ୍ପୂର୍ଣ୍ଣ ଆତ୍ମଜ୍ଞାନ ଓ ଭାଗବତ ଧର୍ମ ନିରୂପଣ କରାଯାଇଛି ଏବଂ ଶେଷରେ ଯଦୁବଂଶ ଧ୍ୱଂସ ପରେ କିପରି ଶ୍ରୀକୃଷ୍ଣ ଆତ୍ମଯୋଗ ପ୍ରଭାବରେ ସ୍ୱଧାମକୁ ପ୍ରତ୍ୟାବର୍ତ୍ତନ କଲେ ତାହା ବର୍ଣ୍ଣନା କରାଯାଇଛି। ଦ୍ୱାଦଶ ସ୍କନ୍ଧରେ ରହିଛି ଭବିଷ୍ୟତ ରାଜବଂଶ ବର୍ଣ୍ଣନ, କଳି ଧର୍ମ କଥା, ଯୁଗଧର୍ମ ବର୍ଣ୍ଣନ, ପରମାର୍ଥ ନିର୍ଣ୍ଣୟ, ବେଦ ଶାଖା ପ୍ରଣୟନ, ପୁରାଣ ଲକ୍ଷଣ ବର୍ଣ୍ଣନ ଇତ୍ୟାଦି। ଏହାପରେ ସୁତ କହିଛନ୍ତି, ଯେଉଁମାନେ ଭଗବାନଙ୍କ ମହିମା ଶ୍ରବଣ କରନ୍ତି ଓ ନାମ କୀର୍ତ୍ତନ କରନ୍ତି, ଭଗବାନ ସେମାନଙ୍କ ଦୁଃଖ ଦୂର କରିବେ।

0: ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 549ତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ଦୁଃଖିଶ୍ୟାମ ତ୍ରିପାଠୀ, ମନ୍ମଥ ମିଶ୍ର, ଶରତ କୁମାର ନାୟକ ଏବଂ ସାଗରିକା ମହାନ୍ତି। ବେତାର ସମ୍ପାଦନା କରିଥିଲେ ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି। ପୂର୍ବଭାଷ ରଚନା ଡକ୍ଟର ଦାସରଥୀ ଦାସ। ସଙ୍ଗୀତ ପରିଚାଳନା ପ୍ରଫୁଲ୍ଲ ଚନ୍ଦ୍ର ବେହେରା, ବର୍ଣ୍ଣନା ବସନ୍ତ ମହାନ୍ତି, ପ୍ରଯୋଜନା କରିଥିଲେ ସୁହାସ ମହାନ୍ତି। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଭଉଣୀମାନେ, ବର୍ତ୍ତମାନ ସମୟରେ ମକା ଓ ବରୁଗୁଡ଼ିର

0: ଫସଲ ସବୁଜ ଗୋଖାଦ୍ୟ ଲାଗି ଉପଯୁକ୍ତ। ଶେଷଉଡ଼ ଚାଷ ସମୟରେ ଏକର ପ୍ରତି ପାଞ୍ଚ ଗାଡ଼ି ସଢ଼ା ଗୋବର ଖତ ଓ ଶତକଡ଼ା 1.5 ଭାଗ କ୍ଲୋରୋପାଇରିଫସ୍ ପ୍ରୟୋଗ କରି ଭଲ ଭାବରେ ମିଶାଇ ଦିଅନ୍ତୁ। ମିଶ୍ରିତ ଫସଲରେ ଏକର ପ୍ରତି 40 କିଲୋଗ୍ରାମ ମକା ବିହନ ଓ 20 କିଲୋଗ୍ରାମ ବରଗୁଡ଼ି ବିହନ ବ୍ୟବହାର କରନ୍ତୁ। ଆଖୁ ଚାଷରେ ପ୍ରଥମ ସାର ପ୍ରୟୋଗର 30 ଦିନ ପରେ ଅର୍ଥାତ୍ ଆଖୁ ଲଗାଇବାର 60 ଦିନ ପରେ ହେକ୍ଟର ପ୍ରତି 125 କିଲୋଗ୍ରାମ ଯବକ୍ଷାରଜାନ ସାର ଦ୍ୱିତୀୟ କିସ୍ତିରେ ପ୍ରୟୋଗ କରି ହୁଡ଼ା ଟେକନ୍ତୁ ଓ ଜଳସେଚନ କରନ୍ତୁ। ଆଖୁ ଲଗାଇବାର 60 ଦିନରେ ହେକ୍ଟର ପ୍ରତି 5 କିଲୋଗ୍ରାମ ଆଜୋସ୍ପିରିଲମ୍ ଓ 250 କିଲୋଗ୍ରାମ ଶୁଖିଲା ଗୁଣ୍ଡ ଖତ ମିଶାଇ ପ୍ରୟୋଗ କରନ୍ତୁ। ଫସଲରେ ସହଳ କାଣ୍ଡବିନ୍ଧା ପୋକର ଦମନ ପାଇଁ ହେକ୍ଟର ପ୍ରତି 1.5 ଲିଟର ଫିପ୍ରୋନିଲ୍ 5% ଏସି କିମ୍ବା 375 ମିଲିଲିଟର କ୍ଲୋରାଟାନିଲିପ୍ରୋଲ 18.5 ଏସି 500 ଲିଟର ପାଣିରେ ମିଶାଇ ପ୍ରୟୋଗ କରନ୍ତୁ। ଆମ ରାଜ୍ୟ ପାଇଁ ହଳଦୀର ଉନ୍ନତ କିସମଗୁଡ଼ିକ ହେଉଛି ରୋମା, ସୁରମା, ରଙ୍ଗ ଓ ରଶ୍ମି। ଏକ ଏକର ଜମି ପାଇଁ 8-10 କ୍ୱିଣ୍ଟାଲ ହଳଦୀ ଦରକାର ହୁଏ। ଏହି ହଳଦୀ ଖଣ୍ଡଗୁଡ଼ିକୁ 2-3 ଆଖି ଥାଇ 20-25 ଗ୍ରାମ ଓଜନର ହଳଦୀ ମୁଣ୍ଡା ଓ ଏଥିରେ ବାହାରିଥିବା ପ୍ରଥମ ପୁଆ ବିହନ ଆକାରରେ ଲଗାନ୍ତୁ। ଜମିକୁ ଗୁଣ୍ଡ ଚାଷ କରି 1 ମିଟର ଓସାର, 15 ସେଣ୍ଟିମିଟର ଉଚ୍ଚା ଓ ସୁବିଧା ଅନୁସାରେ ଲମ୍ବା ରଖି ପଟାଳିମାନ କରନ୍ତୁ। ଲଗାଇବା ପୂର୍ବରୁ ପ୍ରତି 10 ଲିଟର ପାଣିରେ 40 ଗ୍ରାମ ମାଙ୍କୋଜେବ୍ ଗୁଣ୍ଡ, 10 ଗ୍ରାମ କାର୍ବେଣ୍ଡାଜିମ୍ ଗୁଣ୍ଡ ଓ 5 ମିଲିଲିଟର ମାଲାଥିଅନ୍ ଗୋଳାଇ ଏଥିରେ ପ୍ରାୟ 50 କିଲୋଗ୍ରାମ ହଳଦୀକୁ ବିଶୋଧନ କରନ୍ତୁ। ଏହାପରେ ବିହନକୁ ଛାଇରେ ଶୁଖାନ୍ତୁ। ଶେଷଉଡ଼ ଚାଷ ବେଳେ ଏକର ପ୍ରତି 10 ଗାଡ଼ି 5 ଟନ୍ ଓ ହଳଦୀ ଲଗାଇବା ପରେ ସିଆର ଓ ପଟାଳିରେ 10 ଗାଡ଼ି ଗୋବର ଖତ ଦିଅନ୍ତୁ। ଏକର ପ୍ରତି 24 କିଲୋଗ୍ରାମ ଯବକ୍ଷାରଜାନ ସାର, 12 କିଲୋଗ୍ରାମ ଫସ୍ଫରସ୍ ଏବଂ 36 କିଲୋଗ୍ରାମ ପଟାସ ସାର ତିନିଥରରେ ପ୍ରୟୋଗ କରନ୍ତୁ। ପ୍ରଥମଥର ସମୁଦାୟ ସୁପରଫସ୍ଫେଟ୍ ଓ ଅଧା ମ୍ୟୁରେଟ୍ ଅଫ୍ ପଟାସ ସାର ଦେଇ ହଳଦୀ ଲଗାନ୍ତୁ। ଖରାଟିଆ ମୁଗବିରି ଫସଲରେ ଜଳର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସଙ୍କଟ କାଳରେ ଅର୍ଥାତ୍ ଫୁଲ ଫଳ ବା ଛୁଇଁ ଧରିବା ଅବସ୍ଥା, ଦାନା ଗଠନ ବା ଛୁଇଁର ଦାନା ପୂରଣ ଅବସ୍ଥାରେ ଜଳସେଚନ କରନ୍ତୁ। ଡାଲି ଫସଲରେ ପତ୍ରଖିଆ ପୋକ, ଧଳାମାଛି, ଯୌପୋକ, ପତ୍ର ଉଙ୍କୁଣି, ଝାଉଁଳା ରୋଗ, ପତ୍ରଦାଗ ରୋଗ, ସାହେବି ରୋଗ ଆଦି ଲାଗିବାର ସମ୍ଭାବନା ରହିଛି। ପୋକ ଓ ସାହେବି ରୋଗର ନିୟନ୍ତ୍ରଣ ପାଇଁ ହେକ୍ଟର ପ୍ରତି 125 ଗ୍ରାମ ଏସିଟାମିପ୍ରିଡ୍ କିମ୍ବା 500 ମିଲିଲିଟର ପାଇରୋଫ୍ଲୋକ୍ସିଫେନ୍ 10 EC 500 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ରୋଗ ନିୟନ୍ତ୍ରଣ କରିବାକୁ ହେକ୍ଟର ପ୍ରତି 1250 ଗ୍ରାମ କପର ଅକ୍ସିକ୍ଲୋରାଇଡ୍ 500 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଫୁଲ ଆସିବା ସମୟରେ ହେକ୍ଟର ପ୍ରତି 250 ମିଲିଲିଟର ଟ୍ରାଇକ୍ୱିଣ୍ଟାଲ ବା 125 ମିଲିଲିଟର ଫାଣ୍ଟାକୁ 250 ଲିଟର ପାଣିରେ ମିଶାଇ ସିଞ୍ଚନ କଲେ ଅଧିକ ସଂଖ୍ୟାରେ ଫୁଲ ହେବା ସଙ୍ଗେ ସଙ୍ଗେ ଛୁଇଁଗୁଡ଼ିକ ଲମ୍ବା ଓ ହୃଷ୍ଟପୃଷ୍ଟ ହୋଇଥାଏ। ଚିନାବାଦାମ ବୁଣିବାର 2-3 ସପ୍ତାହ ବେଳକୁ ଖୁସାଇ ଘାସ ବାଛି ଦିଅନ୍ତୁ। ଯଦି ଜିପ୍ସମ୍ ବୁଣିବା ସମୟରେ ଦିଆଯାଇନଥାଏ ତେବେ ଏହି ସମୟରେ ହେକ୍ଟର ପ୍ରତି 250 କିଲୋଗ୍ରାମ ଜିପ୍ସମ୍କୁ ଦୁଇ ପାଖରେ ଦେଇ ମାଟିରେ ମିଶାଇ ଦିଅନ୍ତୁ। 12-15 ଦିନ ବ୍ୟବଧାନରେ ବତର ଦେଖି ପାଣି ମଡ଼ାନ୍ତୁ।
1: ଶୁଣୁଥିଲେ କୃଷି ସୂଚନା।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।
3: ଆକାଶବାଣୀ କଟକ। ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଶୁଣନ୍ତୁ, ଅଂଶୁଘାତର ପ୍ରତିରୋଧ କରିବା କିପରି, ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ଶିବକୁମାର ରଥ।

ଅଂଶୁଘାତ କଥାଟି ଆଜିକାଲି ଖୁବ୍ ପ୍ରାସଙ୍ଗିକ ହୋଇପଡ଼ିଛି। ଏହି ଅଂଶୁଘାତର ତିନୋଟି ଅବସ୍ଥା ଅଛି। ପ୍ରଥମ ଅବସ୍ଥାଟି ହେଲା ଉତ୍ତାପଜନିତ ଟଙ୍କା ବା କ୍ରାମ୍ପସ। ଗରମ ଦିନରେ ଯେଉଁ ଲୋକମାନେ ପ୍ରଚୁର ଝାଳ ବୁହାଇ କଠିନ ପରିଶ୍ରମ କରନ୍ତି, ବେଳେବେଳେ ସେମାନଙ୍କର ଗୋଡ଼ ହାତର ମାଂସପେଶୀ ଓ ପେଟ ଇତ୍ୟାଦି ଟଣକି ଯାଇ ବହୁତ କଷ୍ଟ ପାଆନ୍ତି। ଦେହରେ ଲବଣାଂଶର ଅଭାବ ଦେଖାଦେବାରୁ ଏହା ହୁଏ। ଗୋଟିଏ ଲିଟର ଫୁଟା ଥଣ୍ଡା ପାଣିରେ ଏକ ଚାମଚ ଲୁଣ ମିଶାଇ ଦିଅନ୍ତୁ। ଏହା ସହିତ ଅଳ୍ପ ଚିନି ଓ ଲେମ୍ବୁ ରସ ମିଶାଇ ପାରନ୍ତି। ଏହି ଘୋଳକୁ ପିଇଲେ କ୍ରାମ୍ପସ ବା ଟଣକା ଦୂର ହୋଇଯାଏ। ଆଜିକାଲି ସହଜରେ ମିଳୁଥିବା ଓଆର୍ଏସ୍ ପ୍ୟାକେଟ୍କୁ ପାଣିରେ ମିଶାଇ ପିଇଲେ ମଧ୍ୟ ଏହି କ୍ରାମ୍ପସରୁ ରକ୍ଷା ମିଳେ। ଏହି ପ୍ୟାକେଟ୍ରେ ଆନୁପାତିକ ଭାବରେ ଗ୍ଲୁକୋଜ୍, ଲୁଣ ବା ସୋଡିୟମ୍ କ୍ଲୋରାଇଡ୍ ଏମାନେ ସବୁ ମହଜୁଦ ଥାଏ। ଖରାରେ କାମ କରୁଥିବା ଲୋକମାନଙ୍କ ପାଇଁ ଓ ଖରାରେ ଯାତାୟତ କରୁଥିବା ସମସ୍ତଙ୍କ ପାଇଁ ଏହି ପ୍ୟାକେଟ୍ ହାତପାହାନ୍ତରେ ଉପଲବ୍ଧ ହେବାରେ କୌଣସି ଅସୁବିଧା ନାହିଁ। ଅଂଶୁଘାତର ଆଉ ଗୋଟିଏ ଅବସ୍ଥା ହେଲା ଉତ୍ତାପଜନିତ କ୍ଲାନ୍ତି। ଖରା ସମୟରେ ପ୍ରଚୁର ଝାଳବୁହା ପରିଶ୍ରମ କରୁଥିବା ଲୋକ ମଳିନ ପଡ଼ିଥାଏ।

0: ଲିଟର ଫୁଟା ଥଣ୍ଡା ପାଣିରେ ଏକ ଚାମଚ ଲୁଣ ମିଶାଇ ଦିଅନ୍ତୁ। ଏହା ସହିତ ଅଳ୍ପ ଚିନି ଓ ଲେମ୍ବୁ ରସ ମିଶାଇ ପାରନ୍ତି। ଏହି ଘୋଳକୁ ପିଇଲେ କ୍ରାମ୍ପସ୍ ବା ଟଣକା ଦୂର ହୋଇଯାଏ। ଆଜିକାଲି ସହଜରେ ମିଳୁଥିବା ଓଆର୍ଏସ୍ ପ୍ୟାକେଟ୍କୁ ପାଣିରେ ମିଶାଇ ପିଇଲେ ମଧ୍ୟ ଏହି କ୍ରାମ୍ପସ୍ରୁ ରକ୍ଷା ମିଳେ। ଏହି ପ୍ୟାକେଟ୍ରେ ଆନୁପାତିକ ଭାବରେ ଗ୍ଲୁକୋଜ୍, ଲୁଣ ବା ସୋଡିୟମ୍ କ୍ଲୋରାଇଡ୍ ଏମାନ ସବୁ ମହଜୁଦ ଥାଏ। ଖରାରେ କାମ କରୁଥିବା ଲୋକମାନଙ୍କ ପାଇଁ ଓ ଖରାରେ ଯାତାୟତ କରୁଥିବା ସମସ୍ତଙ୍କ ପାଇଁ ଏହି ପ୍ୟାକେଟ୍ ହାତ ପାହାନ୍ତାରେ ଉପଲବ୍ଧ ହେବାରେ କୌଣସି ଅସୁବିଧା ନାହିଁ। ଅଂଶୁଘାତର ଆଉ ଗୋଟିଏ ଅବସ୍ଥା ହେଲା ଉତ୍ତାପଜନିତ କ୍ଲାନ୍ତି। ଖରା ସମୟରେ ପ୍ରଚୁର ଝାଳବୁହା ପରିଶ୍ରମ କରୁଥିବା ଲୋକ ମଳିନ ପଡ଼ିଯାଏ, ଦୁର୍ବଳ ହୋଇପଡ଼େ ଓ ମୂର୍ଚ୍ଛା ହୋଇଗଲା ପରି ଅନୁଭବ କରେ। ଚର୍ମ ଥଣ୍ଡା ଓ ଝାଳୁଆ ହୋଇଯାଏ। ନାଡ଼ିର ଗତି ପ୍ରଖର ଅଥଚ ଦୁର୍ବଳ ହୁଏ। ବିଶେଷତଃ ଅତି ଗରମ ଦିନରେ ବି ଚର୍ମ ଥଣ୍ଡା ଓ ଝାଳୁଆ ଲାଗେ। ଏଭଳି ହେଲେ ସେହି ବ୍ୟକ୍ତିଙ୍କୁ ଥଣ୍ଡା ଜାଗାରେ ଶୁଆଇ ଦିଅନ୍ତୁ ଓ ତାଙ୍କ ପାଦକୁ ଉପରକୁ ଟେକି ଟିକେ ଘଷି ଦିଅନ୍ତୁ। ଲୁଣ ଚିନିର ଘୋଳ ବା ସରବତ ପିଇବାକୁ ଦିଅନ୍ତୁ, ଯେମିତି ଆଗରୁ କୁହାଯାଇଛି। ଜଣେ ଅଚେତ ଥିଲାବେଳେ ପାଟି ବାଟେ କିଛି ଖାଇବାକୁ ଦିଅନ୍ତୁ ନାହିଁ, ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ, ସେ ଚିକିତ୍ସାର ବ୍ୟବସ୍ଥା କରିବେ। ଅଂଶୁଘାତର ଆଉ ଗୋଟିଏ ଅବସ୍ଥା ଯାହାକି ସବୁଠାରୁ ବେଶି ସାଂଘାତିକ ଓ ମାରାତ୍ମକ, ଆସନ୍ତୁ ସେ ବିଷୟରେ ଜାଣିବା। ଏହା ହେଉଛି ଉତ୍ତାପଜନିତ ପ୍ରଘାତ ବା ଷ୍ଟ୍ରୋକ୍, ହିଟ୍ ଷ୍ଟ୍ରୋକ୍ ବୋଲି ଆମେ ଯାହାକୁ କହୁଛୁ। ଏହା ସାଧାରଣ ରୋଗ ହୋଇନଥିଲେ ମଧ୍ୟ ଅତ୍ୟନ୍ତ ବିପଦଜନକ। ବିଶେଷତଃ ଗରମ ଦିନରେ ବୃଦ୍ଧ ଲୋକଙ୍କୁ, ମଦ୍ୟପାନ କରୁଥିବା ବ୍ୟକ୍ତିବିଶେଷଙ୍କୁ ଓ ଅପସ୍ମାର ବା ଏପିଲେପ୍ସି ପରି ରୋଗରେ ଆଗରୁ ଆକ୍ରାନ୍ତ ହୋଇଥିବା ଲୋକଙ୍କୁ ଏହା ହୋଇଥାଏ। ଏହାର ଲକ୍ଷଣ ହେଲା ଚର୍ମ ନାଲିଆ, ଖୁବ୍ ଗରମ ଓ ଶୁଷ୍କ ହୋଇଯାଏ। କାଖରୁ ବି ଟିକିଏ ହେଲେ ଝାଳ ବାହାରେ ନାହିଁ। ପ୍ରବଳ ଜ୍ୱର ପରି ଦେହର ଉତ୍ତାପ ବଢ଼ିଯାଏ, ଏପରିକି ଦେହର ଉତ୍ତାପ ବେଳେବେଳେ 108 ଡିଗ୍ରୀ ଫାରେନହାଇଟ୍ ପର୍ଯ୍ୟନ୍ତ ବଢ଼ିଯାଇପାରେ ଏବଂ ଅଧିକାଂଶ ସମୟରେ ଚେତା ବୁଡ଼ିଯାଏ। ଏହାର ଚିକିତ୍ସା ଏଭଳି କରାଯାଇପାରେ, ସେହି ବ୍ୟକ୍ତିଙ୍କୁ ଯଥାସମ୍ଭବ ଛାଇକୁ ନେଇଯାଆନ୍ତୁ, ଦେହରୁ ପୋଷାକ କାଢ଼ିଦେଇ ଦେହ ଉପରେ ଥଣ୍ଡା ପାଣି ଢାଳନ୍ତୁ, ମୁଣ୍ଡ ଧୋଇ ଦିଅନ୍ତୁ, ତାଙ୍କୁ ପଙ୍ଖା କରନ୍ତୁ, ସମ୍ଭବ ହେଲେ ପିଚକାରୀ ସାହାଯ୍ୟରେ ମଳଦ୍ୱାର ବାଟେ ବରଫ ପାଣି ଦିଅନ୍ତୁ। ଏହିପରି କରିବା ସମୟରେ ସମ୍ଭବ ହେଲେ ପ୍ରତି 10 ମିନିଟ୍ରେ ଥରେ ଲେଖାଏଁ ଉତ୍ତାପ ମାପନ୍ତୁ। ଶରୀରର ଉତ୍ତାପ 100 ଡିଗ୍ରୀ ଫାରେନହାଇଟ୍ରୁ କମିଗଲେ ଦେହ ଉପରେ ଥଣ୍ଡା ପାଣି ଢାଳିବା ବନ୍ଦ କରିଦିଅନ୍ତୁ। ଏହିପରି କରିବା ଅବସ୍ଥାରେ ଭୁଲିଯାଆନ୍ତୁ ନାହିଁ ଯେ ଏହା କେବଳ ପ୍ରାଥମିକ ଉପଚାର। ନିକଟରେ ଥିବା ଡାକ୍ତରଖାନା ବା ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଉପଯୁକ୍ତ ଚିକିତ୍ସା ଦିଆଯାଇପାରିବ, ଯାହାଫଳରେ ଅଂଶୁଘାତରେ ଆକ୍ରାନ୍ତ ବ୍ୟକ୍ତିଟିର ଜୀବନ ରକ୍ଷା କରାଯାଇପାରିବ। ପ୍ରାଥମିକ ଭାବରେ ବିପଦଜନକ ପରିଣତିକୁ ଲାଘବ କରିବା ପାଇଁ ଏହି କେତୋଟି କଥା ଏକାନ୍ତ ଜରୁରୀ, ଯେଉଁଥିପାଇଁ ସାଧାରଣ ଉପଚାର ବିଷୟରେ ଆମେ ସମସ୍ତେ ଜାଣି ରଖିବା ଉଚିତ। ଦେଖନ୍ତୁ, ନିହାତି ଆବଶ୍ୟକ ନହେଲେ ଦିନ 11ଟାରୁ 3ଟା ପର୍ଯ୍ୟନ୍ତ ସିଧା ଖରା ତଳକୁ ଯାଆନ୍ତୁ ନାହିଁ। ଯଦି ଯିବାକୁ ହୁଏ, ପାଦରେ ଚପଲ, ଆଖିରେ କଳା ଚଷମା, ମୁଣ୍ଡ ପାଇଁ ଛତା, ସାଙ୍ଗରେ ଓଦା ଗାମୁଛା ଓ ପାଣି ବୋତଲ ନେଇ ଯାଆନ୍ତୁ। ଯଥେଷ୍ଟ ପାଣି ପିଇ ଘରୁ ବାହାରନ୍ତୁ। ରାସ୍ତାରେ ଖୋଲା ଖରାରେ କାମ କରୁଥିବା ଶ୍ରମିକ ଶ୍ରେଣୀର ଲୋକମାନଙ୍କ ପାଇଁ ଏହି ନିର୍ଦ୍ଦିଷ୍ଟ ସମୟରେ କାମ କରିବାକୁ ମନା ହେବା ଦରକାର। ବିଶେଷକରି ବୃଦ୍ଧ, ବୟସ୍କ ଓ ଆଗରୁ ବହୁମୂତ୍ର, ଉଚ୍ଚ ରକ୍ତଚାପ, ଅପସ୍ମାରୁ ପ୍ରଭୃତି ରୋଗର ଶିକାର ହୋଇଥିବା ବ୍ୟକ୍ତିବିଶେଷ ଆଦୌ ଖରାକୁ ବାହାରିବା ଉଚିତ ନୁହେଁ।
1: ଅମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଶୁଣୁଥିଲେ ଅଂଶୁଘାତରେ ପ୍ରତିରୋଧ କରିବା କିପରି, ଏ ସମ୍ପର୍କରେ ଆଲୋଚନା କରିଥିଲେ ଡାକ୍ତର ଶିବକୁମାର ରଥ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ ଆକାଶବାଣୀ କଟକ। ଆରମ୍ଭ କରୁଛୁ ଶିଶୁ ସଂସାର।
2: ପିଲାମାନେ, ଆଜି ହେଉଛି ଇଷ୍ଟର ସଣ୍ଡେ। ଖ୍ରୀଷ୍ଟିଆନ ଭାଇ ଭଉଣୀମାନେ ଏହି ଦିନଟିକୁ ଖୁବ୍ ଖୁସିର ସହ ପାଳନ କରନ୍ତି। ଚର୍ଚ୍ଚ ଯାଇ ସେଠାରେ ଏକତ୍ର ପ୍ରାର୍ଥନା କରନ୍ତି, ନିଜ ପାଇଁ, ନିଜ ପରିବାର ପାଇଁ, ନିଜ ଦେଶ ପାଇଁ, ସମଗ୍ର ପୃଥିବୀ ପାଇଁ ସେମାନେ ଶାନ୍ତିର ପ୍ରାର୍ଥନା କରିଥାନ୍ତି। ତମର ତ ଆଜି ସବୁ ସ୍କୁଲ ଛୁଟି, ସକାଳୁ ଉଠି ନିତ୍ୟକର୍ମ ସାରି ତମେ ସବୁ ରେଡିଓ ପାଖରେ ବସିଯିବଣି ନାହିଁ। ତେବେ ଚାଲ ଆରମ୍ଭ କରିବା ଏଇ ଗୀତରୁ।
3: ମୋ ନାଁ ସମର୍ଥ ସୌରଭ ପଣ୍ଡା, ମୁଁ ଷ୍ଟୁଆର୍ଟ ସ୍କୁଲ କଟକରୁ ଚତୁର୍ଥ ଶ୍ରେଣୀରେ ପଢେ। ଆଜି ମୁଁ ତୁମମାନଙ୍କୁ ପୁରାତନ ରଚନାରୁ ଭଜନଟିଏ ଗାଇ ଶୁଣିବାକୁ ଯାଉଛି।

0: ଠାକୁର ଆମକୁ ଦଣ୍ଡ ଦେଇଥାନ୍ତି। ଏ ବିଷୟକୁ ନେଇ ଶୁଣିବା ଗପଟିଏ କହିଛନ୍ତି ବ୍ରଜେଶ୍ୱରୀ ସିଂ।
1: ଜଣେ ଲୋକ ଥିଲେ, ତାଙ୍କ ନାଁ ସତ୍ୟବ୍ରତ। ବାପା ମା ସିନା ନାମଟି ସତ୍ୟବ୍ରତ ରଖିଥିଲେ, କିନ୍ତୁ କାମଗୁଡ଼ିକ ଓଲଟା ଥିଲା। ରାତି ପାହିଲେ ଚୋରି କରି ପେଟ ପୋଷିବା ତାଙ୍କର ନିତିଦିନିଆ ଅଭ୍ୟାସ ଥିଲା। ଶୁଣୁଛ ତ ପିଲେ, ଧରା ପଡ଼ିଗଲେ ମାଡ଼ଗୁଡ଼ିଏ ଖାଆନ୍ତି ସିନା, କିନ୍ତୁ ପିଠେଇ ଦିଅନ୍ତି। ମନେ ମନେ ଭାବନ୍ତି, ମାଡ଼ ସିନା ଖାଇଲି, ତା ବଦଳରେ ଟଙ୍କା ସୁନା ରୂପା ତ ସବୁ ମିଳିଯାଉଛି, ଏସବୁ ବିକି ଭାଙ୍ଗି ଆରାମରେ ଚଳୁଛି। ଖାଇବା ପିଇବା ଐସି କରିବାରେ ତ କିଛି ଅସୁବିଧା ହେଉନାହିଁ, କାହିଁକି ଏ ଧନ୍ଦା ଛାଡ଼ି

0: ପର ଘରେ କାମ କରିବି। ଜମିବାଡ଼ି ତା ନିଜର ବୋଲି କିଛି ନାହିଁ, କେବଳ ଦି ପଖରା ଚାଳ ଘର। ସ୍ତ୍ରୀ ଅନୁପମା ଏସବୁ ଧନରତ୍ନ ଓ ଟଙ୍କା ପଇସା ଦେଖି ପଚାରନ୍ତି, ଏସବୁ ତୁମେ କେଉଁଠୁ ଆଣିଲ, କାହା ଘରେ ପଶି ଚୋରି କରୁନାହ ତ। ସତ୍ୟବ୍ରତ ମାନନ୍ତି ନାହିଁ, ବରଂ ମିଛ କଥା କୁହନ୍ତି। ତୁ ତ ଖାଇପିଇ ଆରାମରେ ରହିବୁ, ତୋର ଏତେ କଥା ଚିନ୍ତା କରିବା କଣ ଦରକାର। ଅନୁପମା ଦେବୀ ଚୁପ୍ ହୋଇ ରହନ୍ତି ସିନା, କିନ୍ତୁ ପ୍ରଭୁଙ୍କୁ ଦୁଃଖ କଥା ଜଣାନ୍ତି। ନିଜ ସ୍ୱାମୀ କିପରି ଭଲ ବାଟକୁ ଆସିବେ ପ୍ରଭୁଙ୍କ ପାଖରେ ଗୁହାରି କରନ୍ତି। ତାଙ୍କର ଦୁଇଟି ପୁଅ ଥିଲା, ବଡ଼ ପୁଅ ନାଁ ଲାଲୁ ଓ ସାନ ପୁଅ ନାଁ ଦିଲୁ ଥିଲା। ଲାଲୁକୁ 5 ବର୍ଷ ହେଲା, ଗାଁ ସ୍କୁଲରେ ତାର ନାମ ଲେଖାଇଦେଲେ। ଭାରି ଶାନ୍ତଶିଷ୍ଟ ସରଳିଆ ପିଲା, ହସ ହସ ମୁହଁ, ମନ ଦେଇ ପାଠ ପଢ଼େ। ଛୁଟି ଦିନ ମାନଙ୍କରେ ଘର ପାଖରେ ଥିବା ସାଇ ମନ୍ଦିରକୁ ଯାଏ, ସେଠି ଭଲ ଭଲ କଥା ଶୁଣେ। ଦିନେ ସାଇବାବାଙ୍କ ଜନ୍ମଦିନରେ ଜଣେ ଭଦ୍ରଲୋକ ନିମନ୍ତ୍ରିତ ଅତିଥି ହୋଇ ଆସିଥାନ୍ତି। ସେ ପିଲାମାନଙ୍କୁ ନୀତିଶିକ୍ଷା ଦେବାକୁ ଯାଇ କହିଲେ, ଚୋରି କରିବା ଓ ମିଛ କହିବା ସବୁଠୁ ମହାପାପ, ତମେମାନେ ଭଲ ମଣିଷ ହେବାକୁ ହେଲେ ଏ ଦୁଇଟି କଥାରେ ଗୁରୁତ୍ୱ ଦେବା ଦରକାର। କାରଣ ଆମେମାନେ ନିତିଦିନ ଯାହା କରୁଛେ ବା କହୁଛେ ଈଶ୍ୱର ସବୁ ଜାଣୁଛନ୍ତି। ଏହି କଥା ଲାଲୁ ଶୁଣିବା ପରେ ଅକ୍ଷରେ ଅକ୍ଷରେ ପାଳନ କଲା। ଦିନଙ୍କର କଥା, ଖରାଦିନ ହୋଇଥାଏ, ସାନ ପୁଅ ଦିଲୁ ଜିଦ ଧରି ବସିଲା ପାଚିଲା ଆମ୍ବ ଖାଇବା ପାଇଁ। ସତ୍ୟବ୍ରତଙ୍କର ତ ଚୋରି କରିବା ଅଭ୍ୟାସ ଅଛି, ସେ ପୁଅକୁ ବୁଝାଇ କହିଲେ, ତୁ କାନ୍ଦେ ନା, ମୁଁ ତୋ ପାଇଁ ଆମ୍ବ ଆଣିଦେବି। ଖରାବେଳଟା ଖରା ଟାଇଁ ଟାଇଁ ମାରୁଥାଏ, ଝାଞ୍ଚି ପବନ ବୋହୁଥାଏ। ସତ୍ୟବ୍ରତ ଚିନ୍ତା କଲେ, ଏହି ସମୟଟା ସୁବର୍ଣ୍ଣ ସୁଯୋଗ, କେହି କୁଆଡ଼େ ନଥିବେ, ଚୋରି କରିବାକୁ ଖୁବ୍ ସୁବିଧା ହେବ। ଏଣୁ ସେ ବଡ଼ ପୁଅ ଲାଲୁକୁ ଧରି ଆମ୍ବ ଚୋରି କରିବା ଉଦ୍ଦେଶ୍ୟରେ ବାହାରି ପଡ଼ିଲେ। ସେମାନେ ଯାଇ ଜଣକ ଆମ୍ବ ତୋଟାରେ ପହଞ୍ଚିଗଲେ। ସତ୍ୟବ୍ରତ କହିଲେ, ମୁଁ ଗଛ ଉପରକୁ ଚଢୁଛି, ତୁ ତଳେ ଠିଆ ହୋଇ ଆମ୍ବ ସବୁ ଗୋଟାଇବୁ, କେହି ଆସିଲେ ମୋତେ ଡାକିଦେବୁ। ଏହା କହି ଗଛ ଉପରକୁ ଚଢ଼ି ଆମ୍ବ ବିଛେଇଲେ। ଏତିକି ବେଳେ ଲାଲୁର ସେଇ ଅତିଥିଙ୍କ କଥା ମନେ ପଡ଼ିଲା, କେହି ନ ଦେଖିଲେ ତ ଜଣେ ଦେଖୁଛନ୍ତି। ସେ ବଡ଼ ପାଟିରେ ଚିତ୍କାର କରି କହିଲା, ବାପା, କେହି ନ ଦେଖିଲେ ଜଣେ ଦେଖୁଛନ୍ତି। ଏ କଥା ଶୁଣି ସତ୍ୟବ୍ରତ ଗଛ ଉପରେ ଥାଇ ଚାରିଆଡ଼େ ଅନେଇଲେ, କେହି କୁଆଡ଼େ ନାହାନ୍ତି। କିନ୍ତୁ ପୁଅ କଣ ଏମିତି କହୁଛି, ପୁଣି ତରେ ପୁଅ କହିଲା, ବାପା, କେହି ନ ଦେଖିଲେ ଜଣେ ଦେଖୁଛନ୍ତି। ଏ କଥା ଶୁଣି ସତ୍ୟବ୍ରତ ତଳକୁ ଓହ୍ଲାଇ ଆସି ପୁଅକୁ ପଚାରିଲେ, ଆରେ ଏଠି ତ କେହି ନାହାନ୍ତି, କିଏ ଦେଖୁଛି ବୋଲି କହୁଛୁ। ସେଠୁ ପୁଅ କହିଲା, କେହି ନ ଦେଖିଲେ କଣ ହେଲା, ବାପା, ଈଶ୍ୱର ସବୁ ଦେଖୁଛନ୍ତି। ତମେ ଯେଉଁ ଆମ୍ବ ଚୋରି କଲ, ଆମେମାନେ ସିନା ଖାଇବୁ, କିନ୍ତୁ ତୁମେ ତୁମ ପାପରେ ଭାଗି ହେବ। ବାପା, ତୁମେ କଣ ଦସୁ ରତ୍ନାକର କଥା ଜାଣିନାହ, ସେ ବଡ଼ ଡକାୟତ ଥିଲେ, ତାଙ୍କର ଦରାତ୍ମା ଏତେ ବଢ଼ିଗଲା ଯେ ପ୍ରଭୁ ନିଜେ ଛଦ୍ମବେଶ ଧରି ଆସିଲେ। ତାଙ୍କୁ କହିଲେ, ତୁମେ ଚୋରି କରି ତୁମ ପରିବାର ପୋଷୁଛ, ଯାଅ ସେମାନଙ୍କୁ ପଚାରିବ, ସେମାନେ ତମ ପାପରେ ଭାଗିଦାର ହେବେ କି। ରତ୍ନାକର ଘରକୁ ଯାଇ ପରିବାରର ସମସ୍ତ ଲୋକଙ୍କୁ ପଚାରିଲେ, ସମସ୍ତଙ୍କର ସେଇ ଗୋଟିଏ କଥା, ଆମେ କାହିଁକି ତୋ ପାପରେ ଭାଗି ହେବୁ। ରତ୍ନାକର ସେଠୁ ଫେରି ପାପରୁ ମୁକ୍ତି ପାଇବା ପାଇଁ ରାମ ନାମ ଜପ କଲେ। ପରବର୍ତ୍ତୀ ସମୟରେ ସେ ବାଲ୍ମୀକି ଋଷି ନାମରେ ପରିଚିତ ହେଲେ। ପୁଅ ପାଖରୁ ଏତିକି କଥା ଶୁଣିବା ପରେ ସତ୍ୟବ୍ରତ ବାବୁ ନିଜର ଭୁଲ ବୁଝିପାରିଲେ। ପୁଅକୁ କହିଲେ, ଆଜିଠାରୁ ଆଉ ମୁଁ ଚୋରି କରିବି ନାହିଁ, ସତ୍ ଉପାୟରେ ଧନ ଅର୍ଜନ କରି ତୁମମାନଙ୍କୁ ପୋଷିବି। ପିଲାମାନେ, ଆମେ ଏହି ଗପଟିରୁ ଏଇଆ ଶିକ୍ଷା କଲେ, ଜୀବନରେ ଚୋରି କରିବା ନାହିଁ। କାରଣ ଆମେମାନେ ନିତିଦିନ ଯାହା କହୁଛେ ବା କରୁଛେ ଈଶ୍ୱର ତାହା ଜାଣୁଛନ୍ତି। ଭଲ କାମ କଲେ ଭଲ ଫଳ ପାଇବା, ଅନ୍ୟାୟ କଲେ ନିଶ୍ଚୟ ଦଣ୍ଡ ପାଇବା।
1: ପିଲାମାନେ, ଆମ ପାଖରେ ଯାହା ଥାଏ ବେଳେବେଳେ ଆମେ ତାକୁ ହତାଦର କରିଥାଉ, କିନ୍ତୁ ପିଲେ ଅନେକ ଲୋକଙ୍କ ପାଖରେ ସେ ଜିନିଷଟି ନଥାଏ, ସେମାନେ ଖୁବ୍ ହଇରାଣ ହୁଅନ୍ତି, ସେ ବିଷୟରେ ଆମେ ଭାବିବା କଥା ନାହିଁ। ତେଣୁ ସବୁ ବିଷୟରେ

0: ଠାକୁରଙ୍କୁ ଧନ୍ୟବାଦ ଦେବା କଥା। କବିତା ଗୋଡ଼ ନାହିଁ ଯାହାର, ଆବୃତ୍ତି କରିଛନ୍ତି ସୁନାମଣି ରାଉତ।
1: ସିଲୁ ଜିଦି କଲା ସକେଇ ଗୋଡ଼ କଚାଡ଼ି ତଳେ, ବୋଉ ଆଜି ମତେ କିଣିଦେ ନୂଆ ଚପଲ ହଳେ। ମୋ ସାଙ୍ଗମାନଙ୍କ ଚପଲ ଆ କେତେ ବଢ଼ିଆ, ତାଙ୍କ ପାଦ ପାଖେ ମୋ ପାଦ ମତେ ଦିଶେ ମଢ଼ିଆ। ସିଲୁ କଥା ଶୁଣି କହିଲେ, ମା ପାଖକୁ ଡାକି ଆଠ ଦିନ ହେଲା କିଣିଛୁ ଜୋତା ତୋ ମନ ଲାଖି, ଏବେ ବି ସେ ଜୋତା ତୋହର ପାଦେ ଉଠୁଛି ଝଳି, ଆଉ ନୂଆ ଜୋତା କିଣିବୁ କିଆଁ କରୁଛୁ ଅଳି। ମା କଥା ଶୁଣି ସିଲୁ ତ କାନ୍ଦି ଅଝଟ ଋଷି, ନ ଖାଇ ନ ପିଇ ଶୋଇଲା ମନ ନଥିଲା ଖୁସି। ମା ବୁଝାଇଲେ, ଧନରେ ମନୁ ସୂଚନା ତେଜ, କାନ ଦେଇ ମୋର କଥାକୁ ଟିକେ ମନରେ ହେଜ, ଜୋତା ହଳେ ପାଇଁ କାନ୍ଦୁଛୁ ଦୁଃଖେ ଘୁରୁଛି ମଥା, ଭାବିଛୁ କି କେଉଁ ପିଲାର ଗୋଡ଼ ନଥିବା କଥା, ଆହା ସେ ବିଚାରି କେମିତି ଚାଲୁଥିବ ତା ବାଟ, ଜୋତା ହଳେ ପାଇଁ ନ ଖାଇ ତୁହି କରୁଛୁ ନାଟ। ମା କଥା ଶୁଣି ସିଲୁର ଏବେ ପଶିଲା ଚେତା, କହିଲା, ମା ଲୋ ମୋ ପାଇଁ ଆଉ ନ କିଣ ଜୋତା, ଜୋତା ହଳ କର ପଇସା ମତେ ଦିଅ ଗୋ ମା, ଗୋଡ଼ ନାହିଁ ଯାର ତାହାତେ ଦେଇ ହେବି ମୁଁ ସାହା, ଗୋଡ଼ ନାହିଁ ଯାର ତାହାତେ ଦେଇ ହେବି ମୁଁ ସାହା।
0: ପିଲାମାନେ ତମ ସହ ଗପୁ ଗପୁ ଦେଖିଲଣି, ଜଣେ କୁନି ଝିଅଟେ ଆସି କେତେ ବେଳୁ ଏଠି ଆମ ପାଖରେ ବସି ଯାଇଛନ୍ତି। ସୁନ୍ଦର ବ୍ଲୁ କଲର୍ର ଗୋଟେ ଡ୍ରେସ୍ ପିନ୍ଧିଛନ୍ତି, ପୁନି କରିଛନ୍ତି ପଛରେ। ଆଚ୍ଛା କୁନି ଭଉଣୀ, ତମ ନାଁ କଣ କହିଦେଲ?
2: ସାଇସା ମହାପାତ୍ର।
0: ସାଇସା ମହାପାତ୍ର, ଘରେ କଣ ଡାକନ୍ତି?
2: ଘରେ ଡାକନ୍ତି ପାଖୀ।
0: ପାଖୀ ମାନେ ତମେ ପକ୍ଷୀ ଚଢେଇ ବର୍ଡ?
2: ନାଇଁ, ମୁଁ ପାଖୀ ସେମିତି ନା ଡାକୁଛନ୍ତି।
0: ଓ ସେମିତି ଡାକୁଛନ୍ତି? ଆଚ୍ଛା, ମୁଁ ଭାବିଲି ତମେ ବୋଧେ ଟିକି ଚଢେଇ ଭଳିଆ ଉଡି ଉଡି ଯାଉଥିବ ଘରେ। ଆଉ
2: ନାଇଁ, ମୁଁ ହ୍ୟୁମାନ, ମୁଁ କେବେ କରିବାନି ଜିନିଷଟା।
0: କରନି, ଉଡନି ନା, ଚାଲିଚାଲି ଯାଉ ଘରେ। ଆଚ୍ଛା, ତମେ କୋଉ କ୍ଲାସରେ ପଢୁଛ?
2: କ୍ଲାସ ଟୁ ରେ ମୁଁ ପଢୁଛି।
0: କ୍ଲାସ ଟୁ ରେ କୋଉ ସ୍କୁଲରେ?
2: ସାଇ ଆଙ୍ଗନରେ।
0: ସାଇ ଆଙ୍ଗନରେ, ସେଟା କୋଉଠି?
2: ସେଟା କଣ ଇନ୍ଫୋଟି ଛକ ନାହିଁ ନା, ତା ଟିକେ ପଛରେ ଅଛି।
0: ଆଚ୍ଛା, ତମେ ସ୍କୁଲକୁ କେମିତି ଯାଅ?
2: ମୁଁ ମାମାଙ୍କ ଗାଡିରେ ଯାଏ, ମାମା ସାଙ୍ଗରେ।
0: ମାମାଙ୍କ ସାଙ୍ଗରେ ଗାଡିରେ ଯାଅ? ମାମା ଛାଡି ଦିଅନ୍ତି ସ୍କୁଲରେ? ତାପରେ ପୁଣି ଫେର କେମିତି?
2: ମୁଁ ଫେର ମୋ ବାବା ଆଣନ୍ତି।
0: ବାବା ପୁଣି ସ୍କୁଲରୁ ନେଇ ଆସନ୍ତି?
2: ମାମା ଅଫିସ ଯାଆନ୍ତି ତାପରେ।
0: ଆଚ୍ଛା, ମାମା ଅଫିସ ଗଲା ପରେ ବାବା ଯାଇକି ସ୍କୁଲରୁ ତମକୁ ନେଇ ଆସନ୍ତି?
2: ମାର ଅଣ୍ଟା ପେନ୍ ହଉଛି, ମା ଯାଇପାରିବେନି।
0: ଆଚ୍ଛା, ମାମାଙ୍କ ଅଣ୍ଟା ପେନ୍ ହଉଛି? ଆଚ୍ଛା ଆଚ୍ଛା, ମାମା ଏତେ ସମୟ ଅଫିସରେ କେମିତି ବସନ୍ତି? ତାଙ୍କର ଅଣ୍ଟା ପେନ୍ ହଉଛି ପରା?
2: ମାମାଙ୍କ ନୁହଁ, ମାଙ୍କ।
0: ମାଙ୍କ ମାନେ ଜେଜେମା? ଆଚ୍ଛା, ତାଙ୍କ ଅଣ୍ଟା ପେନ୍ ହଉଛି ନା? ତମ ଘରେ କିଏ କିଏ ସବୁ ଅଛନ୍ତି?
2: ମୁଁ, ମୋ ବାବା, ମା ଆଉ ମାମା।
0: ଆଚ୍ଛା, ତମର ଯୋଉ ଜେଜେମା ଅଛନ୍ତି, ସିଏ ତମକୁ ଷ୍ଟୋରୀ କହନ୍ତି?
2: ଷ୍ଟୋରୀ କହନ୍ତିନି କେବେ।
0: ଆଉ କଣ କହନ୍ତି? ତମ ସହିତ କଣ କଥାବାର୍ତ୍ତା କରନ୍ତି ମା? ଯିଏ
2: କଥାନ୍ତି, ଯେମିତି ତମେ କିଛି ଷ୍ଟୋରୀ ଜାଣିଛ ନା, ପୋଏମ କିଛି ପ୍ରାକ୍ଟିସ କର।
0: ତମେ ପୋଏମ ପ୍ରାକ୍ଟିସ କର? ଆମ ପିଲାମାନଙ୍କୁ ଗୋଟେ ପୋଏମ ଗାଇକି ଶୁଣେଇବ?
2: ଦ ପୋଏମ ଇଜ ଅବାଉଟ ମାଇ ରୋଲ ମଡେଲ। ଦ ପୋଏମ ନେମ ଇଜ ମାଇ ଲଭ। ମାଇ ମଦର ଇଜ ଦ ବେଷ୍ଟ, ସି ନେଭର ଏଭର ରେଷ୍ଟ, ସି ୱର୍କସ୍ ଆଟ୍ ଦ ନାଇଟ ଟୁ ମେକ୍ ମାଇ ଫ୍ୟୁଚର ବ୍ରାଇଟ। ସି ଟିଚର୍ସ ମି ନ୍ୟୁ ନ୍ୟୁ ଥିଙ୍ଗସ ଏଭ୍ରି ଡେ ଆଣ୍ଡ ଦେର ଇଜ ଅଲୱେଜ ଟାଇମ୍ ଟୁ ପ୍ଲେ। ସି ଇଜ ମାଇ ସାଣ୍ଟା କ୍ଲସ who walks on my floors when I feel from the thunder. Her lap is my shelter. She is not my figure zero, but she is my superhero. God cannot always come, so she created my dear mom. She is my role model because she always teach me to be kind and humble. Thank you. Have a nice day.
0: Achha. ତମେ ମମ୍ଙ୍କ ଉପରେ ଏତେ ସୁନ୍ଦର ରାଇମ୍ସ ଟେ କହିଲ, ତମ ମମ୍ କଣ ପୁରା ସେମିତିଆ
2: ଅଛନ୍ତି? ସେମିତି ଆଉ କେବେ କେବେ ଫନି ବି ଥାନ୍ତି।
0: ଫନି? ମାମା ଫନି?
2: ମାମା ଫନି ଆଉ ନାଇସ ଗୁଡ ବି।
0: ଆଉ ମାମା ତମ ପାଇଁ କଣ ସବୁ ରାନ୍ଧିକି ଖାଇବାକୁ ଦିଅନ୍ତି ତମକୁ?
2: ଡିନରରେ?
0: ଡିନର ହଉ, ଲଞ୍ଚ ହଉ, ଯାହା ହଉ, ବ୍ରେକଫାଷ୍ଟ ହଉ।
2: ବ୍ରେକଫାଷ୍ଟ ମୁଁ ଛତୁଆ ଖାଏ, କାହିଁକି ମୋ ପେଟରେ ଗ୍ୟାସ ହେଇଛି।
0: ଆଚ୍ଛା, ଗ୍ୟାସ ହେଇଛି ବୋଲି ଛତୁଆ ଖାଅ। ଲଞ୍ଚରେ କଣ ଖାଅ?
2: ଲଞ୍ଚ ପଖାଳ ଖାଏ, ପଖାଳ ଆଉ ଆଳୁ ଭଜା।

0: ଆଉ ଡିନରରେ
1: ଡିନରରେ ଖାଇ ସାଇ ପଖାଳ ଆଳୁ ଭଜା।
0: ଡିନରରେ ବି ପଖାଳ ଆଳୁ ଭଜା, ଲଞ୍ଚରେ ବି ପଖାଳ ଆଳୁ ଭଜା।
1: ହଁ, ମୁଁ ଏ ଦିଟା ଖାଏ ନା। ରୁଟି ମୁଁ କେବେ କେବେ ଖାଇବିନି, ରୁଟି ମୁଁ କେବେ କେବେ ୱେଷ୍ଟ କରିଦିଏ ନା, ମୁଁ କେବେ କେବେ ଖାଏନି।
0: ଆଚ୍ଛା, ରୁଟି ଖାଇବାକୁ ଭଲ ପାଉନି। ଆଉ ଅନ୍ୟ ସବୁ ଭେଜିଟେବଲ୍ସ କଣ ଖାଅ?
1: ଭେଜିଟେବଲ୍ସ ଖାଏ କ୍ୟାରଟ ଆଉ କୁକୁମ୍ବର।
0: ସେଟା ତ ସାଲାଡରେ ଖାଉଥିବ, ସାଲାଡରେ ଖାଉଥିବ। ଆଉ
1: ଅନିଅନ ବି,
0: ଅନିଅନ ବି ଖାଉ।
1: ସେଠି ମୁଁ ଖାଏ।
0: ଆଉ ଅନ୍ୟ ଗ୍ରୀନ ଭେଜିଟେବଲ୍ସ କିଛି ଖାଉନି?
1: ଅନ୍ୟ ଗ୍ରୀନ ଭେଜିଟେବଲ୍ସ ତ ମୁଁ ଖାଏନି କିଛି, ଏତିକି ତ ଖାଇବୁ।
0: ଗ୍ରୀନ ଭେଜିଟେବଲ୍ସ ଆମକୁ ଖାଇବା କଥା ନା ଖାଇବା କଥା ନୁହେଁ?
1: ଖାଇବା କଥା।
0: କାଇଁ?
1: କାହିଁକିନା ହେଲ୍ଦି ତମ ପାଇଁ।
0: ଆଉ ତମେ ତ ଜାଣିଛ ଗ୍ରୀନ ଭେଜିଟେବଲ୍ସ ଖାଇଲେ ଆମର ହେଲ୍ଥ ଭଲ ରହିବ। ତମେ ଖାଉନି କାହିଁକି?
1: କାହିଁକିନା ମୁଁ କେବେ ଟେଷ୍ଟ କରିନି ସେଟା।
0: ଆଉ ଟେଷ୍ଟ କଲେ ତ ଜାଣିବ ନା କେତେ ବଢିଆ ବୋଲି। ମାମା ଯେତେବେଳେ କିଛି ଭଜା କି ତରକାରୀ କରୁଥିବେ, ତମେ ତ ଟେଷ୍ଟ କରିବା କଥା।
1: ହଁ, ମୁଁ ଟେଷ୍ଟ କଲେ ଟିକେ ଗ୍ରୀନ ଭେଜିଟେବଲ୍ସ ଭଲ
0: ଭଲ ଲାଗେ ତ।
1: ହଁ, ଟିକେ କେବେ କେବେ ଭଲ ଲାଗେ ମତେ।
0: ହଁ, ଆଉ ଏଗ୍ ଏଗ୍ ଖାଅ।
1: ହଁ, ଏଗ୍ ଖାଏ।
0: ଆଉ କଣ ଖାଅ?
1: ମୁଁ ଖାଏ
0: ନନଭେଜରେ,
1: ନନଭେଜ ଚିକେନ ଖାଏ, ମୋ ଫେଭରେଟ।
0: ଚିକେନ ତମର ଫେଭରେଟ?
1: ହଁ।
0: ଚିକେନର କୋଉ ଆଇଟମ ମମ୍ମି କରନ୍ତି?
1: ମମା ଚିକେନ କରି କରନ୍ତି, ନହେଲେ ବିରିୟାନୀ।
0: ହଁ, ବିରିୟାନୀ କରନ୍ତି। ତମକୁ ବିରିୟାନୀ ପସନ୍ଦ?
1: ନା, ତ ମତେ ସବୁ ପସନ୍ଦ, ବିରିୟାନୀ,
0: ଚିକେନ, ଯୋଉ ଆଇଟମ ଦେଲେ ବି ତମକୁ ପସନ୍ଦ?
1: ହଁ, ଯାହା ବି ପସନ୍ଦ।
0: ଆଚ୍ଛା, ଚାହେ ତରକାରୀ ହଉ, ଚାହେ ପକୋଡା ହଉ, ଚାହେ ବିରିୟାନୀ ହଉ, ଚାହେ ଆଉ ଯାହା ବି, ଚିଲି ଚିକେନ?
1: ଚିଲି ଚିକେନ ସବୁ, ଯାହା
0: ସବୁ ସବୁ ପସନ୍ଦ।
1: ହଁ, ଯାହା ଯୋଉ ଆଇଟମ ମତେ ଭଲ ଲାଗେ।
0: ହଁ, ମାମା ରାନ୍ଧିକି ଦିଅନ୍ତି?
1: ହଁ, ମାମା ଦିଅନ୍ତି, କେବେ କେବେ ଦିଅନ୍ତିନି, ଭଲ ନାହିଁ,
0: ଦେହ ଭଲ ନଥିଲେ କରିପାରନ୍ତିନି। ହଁ, ସେଟା ତ ଓବିୟସ, ଯାହାର ଦେହ ଭଲ
1: ନଥିବ। ଅଣ୍ଡା ଆଉ କିଛି ଦିଅନ୍ତି ମତେ।
0: ହଁ, ଅଣ୍ଡା ଆଉ କିଛି ଦେଇ ଦିଅନ୍ତି। ମାମା ଭଲ ରାନ୍ଧନ୍ତି?
1: ହଁ।
0: ତମକୁ ପସନ୍ଦ?
1: ହଁ, ମତେ ବହୁତ ପସନ୍ଦ।
0: ମାମା ଯୋଉଦିନ ରାନ୍ଧି ପାରନ୍ତିନି ତମେ କଣ କର?
1: ଚଳିବ, ମୁଁ ଆଉ କିଛି ଖାଏ,
0: ଅଲଗା ଜିନିଷ ଖାଇଦିଅ। ଆଚ୍ଛା, ପାଖି ତମେ ପାଠ କେମିତି ପଢ ଭଲ ପଢ ନା ନାଇଁ ସେମିତି ସେମିତି ଚଳିଲା ଭଳିଆ?
1: ମୁଁ ପାଠ ପଢେ।
0: କେମିତି, ଭଲ ନା ସେମିତି ସେମିତି?
1: ଭଲରେ।
0: ଭଲ ପଢ?
1: ହଁ, ଆମ ସ୍କୁଲରେ ହୋମୱାର୍କ ଦିଅଛନ୍ତି, ଆମ ଘରରେ କିଛି ପାଠ ଦିଅଛନ୍ତି।
0: କଣ କଣ ସବଜେକ୍ଟ ସବୁ ତମର ପଢା ଯାଉଛି?
1: ମୋର ମ୍ୟାଥମେଟିକ୍ସ ପଢା ଯାଉଛି, ସାଇନ୍ସ ପଢା ଯାଉଛି, ଆଉ ଇଂଲିଶ। ହଁ, ଆଉ ଲିଡର ଇନ୍ ମି ବି।
0: ଆଚ୍ଛା,
1: ଆଉ ଜିକେ ବୁକ୍।
0: ଜିକେ? ଆଚ୍ଛା, ତମକୁ ସବୁଠୁ କୋଉଟା ବେଶୀ ଭଲ ଲାଗେ?
1: ମତେ ସବୁଠୁ ଭଲ ଲାଗେ ଇଂଲିଶଟା।
0: ଘରେ କିଏ ପଢାଏ ତମକୁ?
1: ମୋର ବାବା ପଢାନ୍ତି, ବାବାର ଛୁଟି ଥାନ୍ତି, ଏବେ ବାବା ଗାଁକୁ ଯାଇଥାନ୍ତି, ତାଙ୍କ କାମ ଅଛି।
0: ଆଚ୍ଛା, ବାବା ଘରେ ତମକୁ ପଢାନ୍ତି?
1: ହଁ, ମା ରୋଷେଇ କରନ୍ତି,
0: ମାମା ରାନ୍ଧା ବଢା କଲା ବେଳକୁ ବାବା ତମକୁ ପଢେଇ ଦିଅନ୍ତି। ତମର ଯୋଉ ସବୁ ହୋମୱାର୍କ ଦିଆଯାଏ ତମେ କର ଘରେ?
1: ହଁ, ମୁଁ କରେ। ହଁ, ଯେବେ ମତେ ଭଲ ଲାଗିଲା କରିବା ପାଇଁ, ରାତି ହେଇଯାଏ, ମୁଁ ଖାଇକି ଶୋଇପଡ଼େ, ନେକ୍ସଟ ମର୍ଣ୍ଣିଂ ରେ ମୁଁ କରିଦିଏ।
0: ଆଚ୍ଛା, ରାତିରେ ଯଦି ନିଦ ଲାଗି ଶୋଇପଡ଼, ସକାଳୁ ଉଠିକି ପୁଣି ଆଉ ଥରେ କର।
1: ହଁ।
0: ଆଚ୍ଛା ପାଖି, ତମେ ସକାଳୁ ଉଠିଲେ ଆଗେ କଣ କର?
1: ମୁଁ ଆଗେ ବ୍ରଶ କରେ, ପ୍ରାର୍ଥନା କରେ, ତାପରେ ମୁଁ ଗାଧୁଏ, ତାପରେ ମୁଁ ପାଠ ଖାଇକି ପାଠ ପଢେ।
0: ଆଚ୍ଛା, ତମେ ଯୋଉ ପ୍ରାର୍ଥନା କର, ଠାକୁରଙ୍କୁ କଣ ମାଗ?
1: ମୁଁ ମାଗେ ମୁଁ ଭଲ ରହିବି,
0: ଭଲ ପିଲା ହେବି, ଭଲ ପାଠ ପଢିବି, ବୁଦ୍ଧି ଜ୍ଞାନ ଦିଅ, ଏଇ ତ? ଆଉ ତମେ କଣ ଶ୍ଳୋକ ପ୍ରାର୍ଥନା କଲାବେଳେ ପରା କଣ ଶ୍ଳୋକ କୁହ ବୋଲି କହିଦେଲ?
1: କଣ ଶ୍ଳୋକ? ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ।
0: ହଁ, କହିଦେଲ ଦେଖି।
1: ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁ ଦେବ ମହେଶ୍ୱର ଗୁରୁ ସାକ୍ଷାତ ଗୁରୁ ବ୍ରହ୍ମ ତସ୍ମୈ ଶ୍ରୀ ଗୁରୁବେ ନମଃ। ଓମ୍ ଶ୍ରୀ ଜଗନ୍ନାଥ ମହାରାଜ କି ଜୟ। ଓମ୍ ଭୂର୍ଭୁବଃ ତସ୍ମୈତୁମ୍ ଭନ୍ୟମ୍ ଦେ ସର୍ମୈ ଦେୱାନ ପଚଦ୍ୟମ୍। ଶାନ୍ତି ଓମ୍ ଶାନ୍ତି ଓମ୍ ଶାନ୍ତି ଓମ୍ ଶାନ୍ତି। ବିଦ୍ୟା ଦିଅ, ବୁଦ୍ଧି ଦିଅ, ଧିଅ ଲୋକ ଦିଅ, ମା ବାବାକୁ ଦିଅ ଲୋକ ଦିଅ, ବୋଉ ଜେଜେକୁ ଦିଅ ଲୋକ ଦିଅ, ଫ୍ୟାମିଲିକୁ ଦିଅ ଲୋକ ଦିଅ, ସମସ୍ତଙ୍କୁ ଦିଅ ଲୋକ ଦିଅ, ମୋତେ ଦିଅ ଲୋକ ଦିଅ, କାଶାନ୍ତି କଫ ଭଲ କରିଦିଅ, ମୋତେ ଠିକ ରଖ, ଆମତେ ବିଦ୍ୟା ଦିଅ।
0: ମାନେ ପୁରା ପ୍ରାର୍ଥନାଟା କହିଦେଲ ତମେ ନା? କଣ କୁହ ଠାକୁରଙ୍କୁ? ବାପା ମାଙ୍କୁ ଭଲରେ ରଖ, ମାଙ୍କୁ ଭଲରେ ରଖ, ଘରେ ସମସ୍ତଙ୍କୁ ଭଲରେ ରଖ, ମତେ ଭଲରେ ରଖ, ସୁସ୍ଥତାରେ ରଖ, ଥଣ୍ଡା ସର୍ଦ୍ଦି ଦୂର କରିଦିଅ, ସବୁ ନା? ସମସ୍ତଙ୍କ ପାଇଁ ତମେ ପ୍ରାର୍ଥନା କର।

0: ଯାହା ବାକି ଏଇଟା ବହୁତ ଭଲ କଥା ଜାଣିଛ, ଖାଲି ନିଜ ପାଇଁ ନାହିଁ ଘରର ସମସ୍ତଙ୍କ ପାଇଁ ପ୍ରାର୍ଥନା କରିବା କଥା।
1: ମୁଁ ଯେବେ ଗଣେଶ ମନ୍ଦିର ଗଲି, ମୁଁ ଯୋଉ ମାଉସ ନାହିଁ ତାଙ୍କ ପାଖରେ ମୂଷା, ତାଙ୍କର ଇଏରେ ମୁଁ ମୋ ୱିଶ କଲି।
0: ତାଙ୍କ କାନରେ ଯାଇ ତମ ୱିଶ ଟା କହିଦେଲ, ତମ ୱିଶ ପୁରା ହେଇଗଲା?
1: ହଁ ପୁରା ହେଇନି ଏବେ।
0: ହବ
1: ହଁ,
0: କଣ ୱିଶ କଲ?
1: ୱିଶ କଲି ସମସ୍ତେ ଭଲ ରହିବେ, ମୁଁ ବି ଭଲ ରହିବି।
0: ଆରେ ବା ବଢିଆ କଥା କହିଲ, ସମସ୍ତଙ୍କ ଭଲ ପାଇଁ ପ୍ରାର୍ଥନା କରିବା କଥା। ଯାହାକୁ ଆମେ ଜାଣିଛେ ଆଉ ଯାହାକୁ ଆମେ ଜାଣିନେ ବି ତାଙ୍କ ପାଇଁ ବି ପ୍ରାର୍ଥନା କରିବା କଥା। ତମେ ସ୍କୁଲ ଯାଉଛ, ତମର କେତେ ଫ୍ରେଣ୍ଡ ଅଛନ୍ତି, ତମ ସାଙ୍ଗରେ କେତେ ସାଙ୍ଗମାନେ ପାଠ ପଢୁଛନ୍ତି?
1: ମୋର 10 ଫ୍ରେଣ୍ଡସ ଅଛନ୍ତି।
0: ସମସ୍ତଙ୍କ ପାଇଁ ପ୍ରାର୍ଥନା କରିବ, ତମ ଟିଚର୍ସଙ୍କ ପାଇଁ ପ୍ରାର୍ଥନା କରିବ, ସମସ୍ତଙ୍କ ପାଇଁ ପ୍ରାର୍ଥନା କରିବ, ସମସ୍ତେ ଯେମିତି ଭଲରେ ରହିବେ ନା। ଆଚ୍ଛା ପାଖି, ତମେ ଯେତେବେଳେ ସ୍କୁଲରୁ ଫେର ହେଲା, ପାଠ ସାରି ଯେତେବେଳେ ବାବା ତମକୁ ଘରକୁ ନେଇ ଆସନ୍ତି, ତମେ ଘରକୁ ଆସ, କଣ କର?
1: ମୁଁ ଗୋଡ଼ ହାତ ଧୋଇକି ଡ୍ରେସ ବାହାର କରେ, ମୋର ଘରର ଡ୍ରେସ ପିନ୍ଧିକି ମୁଁ ଖାଏ ମୋର ଲଞ୍ଚ।
0: କାଇଁ ସ୍କୁଲରୁ ଆସିଲେ ଗୋଡ଼ ହାତ କାଇଁ ଧୁଅ? କଣ ଦରକାର ଗୋଡ଼ ହାତ ଧୋଇବା?
1: ଭଲ ନା ନା, ତମେ ଡଟି ହେଇଯିବ, ଭଲ ନାହିଁ, ତମ ଦେହ ଖରାପ ହବ।
0: ଆଚ୍ଛା, ଆମେ ସ୍କୁଲରେ ଡଟି ହେଇକି ଆସିଥାଉ ନା, ଘରେ ଆସିଲେ ଗୋଡ ହାତ ଧୋଇବା, ନ ଧୋଇଲେ କଣ ହବ?
1: ନ ଧୋଇଲେ ତମେ ପୁରା ଡଟି ରହିଯିବା, ଆଉ ଗଡ କିଛି ୱିଶ କରିବେନି ତମ ପାଇଁ,
0: ତମର କିଛି ୱିଶ ପୁରା କରିବେନି
1: ନା।
0: ଆଉ ଡଟି ରହିଲେ ଆମେ ରୋଗରେ ପଡିବା କି ନାହିଁ?
1: ହଁ ରୋଗରେ ବି ପଡିବା ଆମେ,
0: ଆମ ଦେହ ଖରାପ ହବ କି ନାହିଁ, ଆମ ହାତ ଅସନା ଥିବ, ଆମ ଗୋଡ ଅସନା ଥିବ, ଚାରିଆଡେ ଅସନା ହେଇଯିବ। ତମେ କହିଲ ସ୍କୁଲରୁ ଆସିଲେ ତମେ ଗୋଡ଼ ହାତ ଧୁଅ, ତମ ସ୍କୁଲ ଡ୍ରେସ ବଦଳେଇ ରଖି ସଫା ଘର ଲୁଗା ପିନ୍ଧ ନା। ଆଚ୍ଛା, ତମେ ଯୋଉ ସ୍କୁଲରୁ ଜୋତା ପିନ୍ଧିକି ଆସିଥିବ?
1: ହଁ ଜୋତା ବି ବାହାର କରିବ।
0: ଜୋତା ବାହାର କରି କୋଉଠି ରଖ?
1: ମୁଁ ମୋ ସିଡି ଯୋଡେ ଛାତ ଉପରକୁ ଯାଉନାହାନ୍ତି, ସେଠି ମୁଁ ସବୁ ଜୋତା ରଖେ।
0: ବହି ବ୍ୟାଗ ସବୁ,
1: ବ୍ୟାଗ ଟା ମୁଁ ଉପରେ ରଖିଦେଉଛି, ଗୋଟେ ଜାଗା ଅଛି ୱିଣ୍ଡୋ ପାଖରେ, ତ ସେଠି ମୁଁ ବହି ରଖେ ଆଉ ମୋ ବ୍ୟାଗ ବି।
0: ତା ମାନେ ତମେ ତମର ବହି ବ୍ୟାଗ ଜୋତା ସବୁ ଯଥା ସ୍ଥାନରେ ସଜାଡିକି ରଖ ନା, ନେଇକି ଏମିତି ଫୋପାଡି ଦିଅ ଘରେ?
1: ମୁଁ ରଖେ ଭଲ
0: ରଖେ ଭଲ ତ ସେଇଟା ଭଲ କଥା, ନିଜ ଜିନିଷ ନିଜେ ସଜାଡିକି ରଖିବା କଥା। ଆଉ ତମେ ଯେତେବେଳେ ଘରେ ବିସ୍କିଟ ଖାଉଥିବ କି କଣ ଚକଲେଟ ଧର ଖାଇଦେଲ, ସେ ଜରି ସବୁକୁ କଣ କର?
1: ମୁଁ ଜରିଆକୁ ଡଷ୍ଟବିନ ରେ ଫୋପାଡି ଦିଏ।
0: ଭେରି ଗୁଡ, ଯାହା ଖାଇବ ତାର ଜରି ପ୍ୟାକେଟ ସବୁ ନେଇ ଡଷ୍ଟବିନ ରେ
1: ବାହାରେ ଫୋପାଡି,
0: ବାହାରେ ଫୋପାଡିବନି। କଣ ପାଇଁ କହିଲ?
1: କାହିଁକିନା ସମସ୍ତଙ୍କୁ ବ୍ୟାଡ ଲାଗିବ, ଭଲ ଲାଗିବନି, ଆମ ପିଲା କାଇଁ ଏମିତି ହଉଛନ୍ତି?
0: ସମସ୍ତଙ୍କୁ ଖରାପ ଲାଗିବ କାହିଁକି ନା ସମସ୍ତେ କହିବେ ଦେଖ ତମ ପିଲା କେତେ ଅସନା, ଡଷ୍ଟବିନ ରେ ପକଉନି, ବାହାରେ ପକଉଛି, ବାହାରଟା ଅପରିଷ୍କାର କରୁଛି, ବାହାର ଅପରିଷ୍କାର ହେଲେ ଭଲ ଲାଗିବ
1: ନା?
0: ଘର ଅସନା ରହିଲେ ଭଲ ଲାଗିବ
1: ନା?
0: ନାଇଁ ନା, ତମ ଘର ଭିତର ବି ସଫା ରଖିବ, ଘର ବାହାର ବି ସଫା ରଖିବ ନା। ବାକି ତମର ଗାର୍ଡେନ ଅଛି?
1: ହଁ ମୋର ଗାର୍ଡେନ ଅଛି, ବଡ ଗାର୍ଡେନ ଟା, ଗୋଟେ ରାଉଣ୍ଡ ବୁଲିକି ଆସି ପାରିବେ।
0: ହଁ ଏତେ ବଡ ଗାର୍ଡେନ, କେତେ ଗଛ ଲାଗିଛି?
1: ମୋର 10ଟା ଗଛ ଲାଗିଛି।
0: ଏତେ ବଡ ଗାର୍ଡେନ ରେ 10ଟା ଗଛ ମାତ୍ର?
1: ନାଇଁ ନାଇଁ 10ଟା ନାଇଁ,
0: ଆହୁରି ବହୁତ ଅଧିକ,
1: 20
0: 20ଟା ଗଛ ଲାଗିଛି। କି କି ଗଛ ସବୁ ଲଗେଇଛ ପାଖି?
1: ଫୁଲ ଗଛ, ଲେମ୍ବୁ ଗଛ, ବହୁତ ସାରା ଗଛ।
0: ଗଛରେ ପାଣି କିଏ ଦିଏ?
1: ଗଛରେ ପାଣି ବାବା ଦିଅନ୍ତି, ମିନୱାଇଲ ସେ ମତେ ଟାସ୍କ ଦେଇକି ପାଠ ପଢେ ମୁଁ ସେଟା।
0: ଓହୋ, ବାବା ତମକୁ ଟାସ୍କ ଦିଅନ୍ତି, ତମେ ପାଠ ପଢୁଥିବା ସମୟରେ ବାବା ଯାଇ ଗଛରେ ପାଣି ଦିଅନ୍ତି? ସଫା କରନ୍ତି, ଦେଖିଲ ବାବା ତାଙ୍କ କାମ ନିଜେ କରୁଛନ୍ତି, ଆଉ ପାଖି ତାଙ୍କ କାମ ନିଜେ କରେ କି ନାହିଁ? କରେ। ଆଚ୍ଛା, ତମେ ନଖ କେତେବେଳେ କାଟ?
1: ମାନେ
0: ମାନେ ନଖ ଯୋଉ କାଟ, ସପ୍ତାହକୁ କେତେ ଥର କାଟ?
1: ଥରେ କାଟେ, ଯେବେ ମୋ ବଡ ହେଇଯାଏ ପୁଣି ଥରେ କାଟେ।
0: କାଇଁ କାଟ ନଖ? ନଖ ନ କାଟିଲେ କଣ ହବ?
1: ନଖ ନ କାଟିଲେ ଭଲ ନାହିଁ ନା?
0: କାଇଁ କଣ ହବ କି?
1: କାହିଁକିନା ନଖରେ
0: ମଳି ଥାଏ, ଅସନା ସବୁ ଥାଏ, ସେଟା ରହିଲେ କଣ ହବ? ଖାଇଲା ବେଳକୁ,
1: ଖାଇଲା ବେଳକୁ ସବୁ ଅସନା ପାଟି ଦେଇକି ପେଟରେ ଯିବ, ପେଟରେ ଗ୍ୟାସ ହେଇଯିବ, ତାପରେ
0: ପେଟରେ ମଳିଗଲା ମାନେ ଆମକୁ ରୋଗ ହବ, ଝାଡା ବାନ୍ତି ହବ, ଆମକୁ ଜ୍ୱର ହବ, ଆମ ଦେହ ଖରାପ ହବ। ଆମ ଦେହ ଖରାପ ହେଲେ ଆମେ କଣ କରିବା?
1: ମେଡିସିନ ଖାଇବା,
0: ମେଡିସିନ ଖାଇବା, ଖଟରେ ଶୋଇ ରହିବା, ଆଉ ଖେଳି ପାରିବା
1: ନା?
0: ପାଠ ପଢି ପାରିବା

0: ସ୍କୁଲ ଯାଇପାରିବା?
1: ନା,
0: ସବୁ ଗଡବଡ ହେଇଯିବ ନା। ତେଣୁ ଆମକୁ ସବୁବେଳେ ହପ୍ତାକୁ ଥରେ ନଖ କାଟିବା, ଦିନକୁ ଦି ଥର ବ୍ରସ କରିବା, ଆଉ ଗ୍ରୀନ ଭେଜିଟେବଲ୍ସ ଖାଇବା, ଆଉ ଏକ୍ସରସାଇଜ କରିବା। ତମେ ଏକ୍ସରସାଇଜ କର?
1: ହଁ, ମୁଁ ୟୋଗା ବି କରେ।
0: ହଁ, ୟୋଗା କର। କୋଉ କୋଉ ଆସନ ସବୁ କର?
1: ମୁଁ ସ୍କୁଲରେ କିଛି ଆସନ ଶିଖେଇଛନ୍ତି, ସେ ଆସନଟା ମୁଁ ଶିଖିଯାଏ। ଆଉ ମୁଁ ଯେବେ ଟିକେ ଜଲ୍ଦି ଉଠିଯାଏ ମର୍ଣ୍ଣିଂରେ, ମୁଁ ୟୋଗା କରେ।
0: ହଁ, ଆରେ ବାଃ, ଭେରି ଗୁଡ। ଆଚ୍ଛା ପାଖି, ତମେ ଯେତେବେଳେ ବଜାର ଯାଅ ବାବାଙ୍କ ସାଙ୍ଗରେ ବୁଲିବା ପାଇଁ, ସେତେବେଳେ କଣ କର ବଜାରରେ?
1: ବଜାରରେ ବାବା କିଣନ୍ତି, ମୁଁ ବି କିଣନ୍ତି, ଯାହା ମା ବି ଦରକାର ସେ ବି କିଣନ୍ତି।
0: କଣ କଣ କିଣ?
1: ଯେମିତି ମାକୁ ଦରକାର ଅଟା, ସେଠି ଅଟା ଯାହା ଅଛି ସେଟା କିଣିଦିଏ।
0: ଅଟା, ଚାଉଳ, ତେଲ, ଲୁଣ ଏସବୁ ମା କିଣନ୍ତି, ବାବା କଣ କିଣନ୍ତି?
1: ନାଇଁ, ମା ବାବା କିଣନ୍ତି,
0: ବାବା କିଣନ୍ତି। ଆଉ ତମେ କଣ କିଣ?
1: ମୁଁ କିଛି କିଣେନି, କେବେ କେବେ ମୁଁ ଯାଇକି କିଣେ।
0: କଣ କିଣ?
1: ମୁଁ ଚକୋଲେଟ କିଣେ, ଆଉ ମୋ ଫେଭରେଟ ସ୍ନାକ୍ସ ନିଏ। ହଁ,
0: କଣ ଖାଓ?
1: ସାର୍, ନିମକି ଖାଏ ମୁଁ।
0: ନିମକି ଖାଇବାକୁ ଭଲ ପାଅ?
1: ହଁ, ନିମକିଟା ଟିକେ ଟେଷ୍ଟି ନା, ସେଥିପାଇଁ।
0: ଆଚ୍ଛା, ବିସ୍କିଟ ଖାଇବାକୁ ଭଲ ଲାଗେନି?
1: ହଁ, ବିସ୍କିଟ ବି ଖାଏ। ମୋର ଫେଭରେଟ ହଉଛି ସେ ହାପି ଚକୋଲେଟ, ଗୋଟେ ହାପି ଚକୋଲେଟ ଅଛି। ହଁ, ସେଟା
0: ଭଲ ଲାଗେ, ଚକୋ ଚିପ୍ସ ପଡିଥାଏ।
1: ହଁ, ସେଟା ଭଲ ଲାଗେ, ଚକୋ ଚିପ୍ସ ପଡି।
0: ଆଚ୍ଛା, ସେଇଟା ତମକୁ ଭଲ ଲାଗେ ଖାଇବା ପାଇଁ?
1: ହଁ।
0: ଆଚ୍ଛା ପାଖି, ତମେ ଦେଖିଥିବ କେତେ ତମରି ଭଳିଆ ଛୋଟ ପିଲାମାନେ ବଜାରରେ ଗୁପଚୁପ, ଚାଟ, ଦହିବରା ଆଉ ମୋମୋଜ ଏସବୁ ଖାଆନ୍ତି। ତମେ ସେଇଟା ଦେଖିଛ?
1: ଖାଇବା ଦେଖିଛି।
0: କଣ ସେଟା ଭଲ?
1: ନା,
0: କାଇଁ କହିଲ? କାହିଁକି ଭଲ ନୁହଁ?
1: କାହିଁକି ନା, ପେଟରେ କିଛି ହେଇଯିବ ନହେଲେ।
0: କଣ ହେଇଯିବ? କଣ ପାଇଁ?
1: ଗ୍ୟାସ ହେଇଯିବ, ବାହାର ଖାଇବା ଖାଆନ୍ତିନି କେବେ। ହଁ,
0: ବାହାର ଖାଇବାରେ କଣ ପଡିଥାଏ?
1: ବାହାର ଖାଇବାରେ କିଛି ଭଲ ଜିନିଷ ପଡିଥାଏ। କେବେ କେବେ ପିଲାମାନେ ଗୋଟେ ଦିନ ଟେଷ୍ଟ କରନ୍ତି, ଟେଷ୍ଟ ଭଲ ଟେଷ୍ଟ ଅଛନ୍ତି ନା, ପିଲାମାନେ ସବୁଦିନ ଖାଆନ୍ତି।
0: ତାପରେ ଖାଇଲେ କଣ ହବ?
1: ଖାଇଲେ ପେଟରେ ଗ୍ୟାସ ହବ,
0: ପେଟ ଖରାପ ହବ, ଦେହ ଖରାପ ହବ ନା।
1: ହଁ,
0: ବାହାର ଜିନିଷରେ କଣ ଥାଏ କହିଲ? ବାହାର ଜିନିଷରେ ଯୋଉ ଲୋକ ବାହାରେ ରାନ୍ଧେ ତା ହାତ ସଫା ଥାଏ
1: ନା?
0: ତା ହାତ ସଫା ନଥାଏ। ଆଚ୍ଛା, ଯୋଉ ପ୍ଲେଟରେ ଦିଅନ୍ତି, ଯୋଉ ପ୍ଲେଟରେ ବାଢିକି ଦିଅନ୍ତି, ସେଟା ସଫା ଥାଏ
1: ନା?
0: ସେଟା ବି ସଫା ନଥାଏ। ସେମାନେ ଯୋଉ ପାଣି ୟୁଜ କରନ୍ତି, ସେଟା କଣ ଭଲ ପାଣି
1: ନା?
0: ସେଟା ବି ଭଲ ପାଣି ନୁହଁ। ତେଣୁ ସେସବୁ ଜିନିଷ ଆମେ ଖାଇଲେ ଆମ ଦେହ ଖରାପ ହବ। କିନ୍ତୁ ସେଇ ଜିନିଷ ଯଦି ମାମା ଘର ବନେଇକି ଦେବେ?
1: ମାମାର ଘର ବନେଇକି ଦେଲେ ଭଲ
0: ଭଲ ଖାଇବା ନା? ଆରେ ପାଖି, ତମେ ତ ବଢିଆ କଥା ଜାଣିଛ। ଆମ ପିଲାମାନଙ୍କୁ ସେଇସବୁ କଥା ଜାଣିବା ଦରକାର। ବଜାର କିଣା ଖାଇବା ନ ଖାଇକିରି ଘରେ ମା ବନେଇକି ଦଉଥିବା ଖାଇବା ଖାଇବ।
1: ହଁ, ମା ପାଖରେ ନଥିବ ତାହେଲେ ଆମେ କଣ କରିବା?
0: ଆଜିକାଲି ମୋବାଇଲରେ ତ ସବୁ ମିଳୁଛି।
1: ହଁ,
0: ଆଚ୍ଛା ପାଖି, ଆରାମସେ ଯାହା ପସନ୍ଦ ଖାଇବ। ଦହିବରା ଚାହିଁଲେ ବି ମାମା ବନେଇଦେବେ, ଗୁପଚୁପ ଚାହିଁଲେ ବି ମାମା ବନେଇଦେବେ, ଚାଟ ଚାହିଁଲେ ବି ମାମା ବନେଇଦେବେ।
1: ହଁ,
0: ପାଖି ଖାଇବୁ?
1: ହଁ,
0: ପାଖି ମନ ଖୁସି ହବ?
1: ହଁ, ମନ ବହୁତ ଖୁସି।
0: ହଁ, ଆଚ୍ଛା ପାଖି, ତମେ ବଡ ହେଲେ କଣ ହବ?
1: ମୁଁ ଗୋଟେ ଲିଡର ହେବି।
0: ଲିଡର ମାନେ?
1: ଲିଡର ମାନେ ହଉଛି ମାନେ ପୁରା କଣ୍ଟ୍ରିର ମାନେ ଲିଡ କରିବ।
0: ଆଚ୍ଛା, ତମେ ନେତା ହବ?
1: ହଁ।
0: ତମେ ଇଲେକ୍ସନ ଲଢିବ?
1: ହଁ।
0: ଆରେ ବାବାରେ, ତମେ ଏତେ ବଡ ଡ୍ରିମ ମନରେ ରଖିକି ବସିଛ। ନେତା ମାନେ କଣ କରନ୍ତି?
1: ନେତା ମାନେ ଯିଏ ବ୍ୟାଡ ଥିଙ୍ଗସ କରନ୍ତି, ତାର ମିନିଂ ହଉଛି ମାନେ
0: ଯୋଉଠି କିଛି ଖରାପ ଜିନିଷ ହଉଥିବ ତାକୁ ସଜାଡି ଦିଅନ୍ତି।
1: ହଁ, ସଜାଡି ଦିଅନ୍ତି,
0: ଲୋକମାନଙ୍କର ସାହାଯ୍ୟ କରନ୍ତି।
1: ହଁ, ଯଦି ନୋଇଲି କରନ୍ତି ତାହେଲେ ରିମୁଭ କରିଦିଅନ୍ତି।
0: ଆଚ୍ଛା ଆଚ୍ଛା ଆଚ୍ଛା ଆଚ୍ଛା, ତାମାନେ ତମେ ବଡ ହେଇକି ଲିଡର ହେଇକି ଲୋକମାନଙ୍କ ସେବା କରିବାକୁ ଚାହୁଁଛ?
1: ଆମ କଣ୍ଟ୍ରିର ବି ସେବା।
0: ଆଚ୍ଛା ଆଚ୍ଛା ଆଚ୍ଛା, ବୁଝିଲି ବୁଝିଲି, ତମେ ଆମ କଣ୍ଟ୍ରିର ବି ସେବା କରିବାକୁ ଚାହୁଁଛ। ଆଚ୍ଛା ହଉ ପାଖି, ତମ ସହିତ କଥା ହେଇ ବହୁତ ଭଲ ଲାଗିଲା। ତମେ ଆଜି ଆକାଶବାଣୀକୁ ଆସିଲ, ତମକୁ କେମିତି ଲାଗିଲା?
1: ଭଲ
0: ଭଲ ଲାଗିଲା। କୋଉଠୁ ଆସିଲ ତମେ? ଭୁବନେଶ୍ୱରରୁ?
1: ହଁ, ଭୁବନେଶ୍ୱରରୁ କଟକ ଆସିଲି।
0: କଣ ଦେଖିଲ ବାଟରେ?
1: ବାଟରେ ମୁଁ ଗୋଟେ ରିଭର ଦେଖିଲି, ତା ନାଁ ଜାଣିନି, ଫର୍ଷ୍ଟ ଟାଇମ୍ ଦେଖୁଛି।
0: ଆଚ୍ଛା, ଆଉ
1: ମୁଁ ଗୋଟେ କୋର୍ଟ ବି ଦେଖିଛି।
0: ଆଉ କଣ ଦେଖିଲ?
1: ମୁଁ ରାସ୍ତା ଦେଖିଲି,
0: ଲୋକବାକ ଦେଖିଲ, ବଜାର ଘାଟ ସବୁ ଲୋକ ଭିଡ ପୁରା
1: ଭିଡ ପୁରା
0: ପୁରା ଭିଡ।
1: ହଁ,
0: ତମେ କଟକ ଆସିଲ, ତମକୁ ଭଲ ଲାଗିଲା? ଆଗରୁ କେବେ କଟକ ଆସିଥିଲ?
1: ନା,
0: ଏଇଟା ଫାର୍ଷ୍ଟ ଟାଇମ୍ ଆସିଲ।
1: ହଁ।
0: ଆଚ୍ଛା ହଉ ପାଖି, ତମ ସହିତ କଥା ହେବି।

ଶେଷ ହେଲା ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ ଆକାଶବାଣୀ କଟକ ପ୍ରଚାର କରୁଛୁ କବି ବିଶ୍ୱନାଥ ଖୁଣ୍ଟିଆ କୃତ ବିଚିତ୍ର ରାମାୟଣର 112ତମ ଭାଗ ପ୍ରଯୋଜନା ଡକ୍ଟର ଶାନ୍ତନୁ କୁମାର ରଥ।

ନିଜ ପସନ୍ଦରେ ତିଆରି କରିଥିବା ରମଣୀୟ ଉପବନରେ ସୀତାଙ୍କ ସହ ବିହାର କରୁଛନ୍ତି ଶ୍ରୀରାମ। କିଛି କାଳ ଅନ୍ତେ ସୀତାଙ୍କର ଗର୍ଭୋଦୟ ହୋଇଛି। ଶ୍ରୀରାମ ସୀତାଙ୍କର ମନ କଥା ପଚାରୁଛନ୍ତି। ତପୋବନକୁ ଯାଇ ଋଷିପତ୍ନୀମାନଙ୍କୁ ଦର୍ଶନ କରି ଆସିବା ଇଚ୍ଛା ପ୍ରକାଶ କରିଛନ୍ତି ସୀତା। ଏହି ସମୟରେ ବୟସିକମାନେ ପ୍ରବେଶ କରି ଶ୍ରୀରାମଙ୍କ ସହ ହାସକୌତୁକ ହୋଇଛନ୍ତି। ନିଜ ରାଜ୍ୟବାସୀ ତାଙ୍କ ସମ୍ପର୍କରେ କ'ଣ ଭାବୁଛନ୍ତି ବୋଲି ପଚାରନ୍ତେ ସମସ୍ତେ ତାଙ୍କର ପ୍ରଶଂସା କଥା କହିଛନ୍ତି। କେବଳ ଭଦ୍ରମୁଖ ନାମରେ ଜଣେ ବ୍ରାହ୍ମଣ ରାମଙ୍କର ଅନୀତି ବିଷୟ ଚର୍ଚ୍ଚା ହେଉଥିବା ସୂଚନା ଦେଉଛନ୍ତି।

ଶୁଣୁଥିଲେ କବି ବିଶ୍ୱନାଥ ଖୁଣ୍ଟିଆ କୃତ ବିଚିତ୍ର ରାମାୟଣର 112ତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ନିଶିପ୍ରଭା ପାଣି, ଅଖିଳ କୁମାର ଲେଙ୍କା, ମିତାଲି ଚେନ୍ନାରା, ବାଳକୃଷ୍ଣ ବେହେରା, ମିତା ପଟ୍ଟନାୟକ ଏବଂ ବିବେକାନନ୍ଦ ରାଉତ। ପ୍ରଯୋଜନା ଡକ୍ଟର ଶାନ୍ତନୁ କୁମାର ରଥ, ସଙ୍ଗୀତ ପରିଚାଳନା ପ୍ରଫୁଲ୍ଲ ଚନ୍ଦ୍ର ବେହେରା, ସହଯୋଗିତା ଅଭୟ କୁମାର ଦାସ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟଜ୍ ଯୋଗେ। ଏହି ପ୍ରସାରଣ ଡିଟିଏଚ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ପ୍ରଚାରିତ। ଆରମ୍ଭ କରୁଛୁ ମୋ ପସନ୍ଦ, ପ୍ରଯୋଜନା ଦୁର୍ଗା ମାଝୀ, ଉପସ୍ଥାପନା ନମିତା ମଲ୍ଲିକ ଏବଂ ଜସ୍ମିନ୍ ପ୍ରିୟଦର୍ଶିନୀ।

0: ତୁମେ ମୋ ଜୀବନ ମରୁଭୂମିରେ ଆସିଛ ସତେ କି ଶୀତଳ ଝଡ଼, ଗ୍ରୀଷ୍ମର ପ୍ରଚଣ୍ଡ ରୌଦ୍ର ତାପରେ ତୃଷ୍ଣା ନିବାରକ ମୁନ୍ଦାଏ ଜଳ।
1: ପଥିକଟିଏ ମୋ ଜୀବନ ଯାତ୍ରାରେ ତୁମେ ଆମ୍ରକୁଞ୍ଜ ଶୀତଳ ଛାଇ, ବର୍ଷା ଟୋପା ତୁମେ ବୈଶାଖ ଛାଞ୍ଜିରେ ଚାତକୀ ହୋଇ ରହେ ମୁଁ ଚାହେଁ।

0: ହ୍ୟାଲୋ, ମୋ ପସନ୍ଦ ନମସ୍କାର। ଶୁଭ୍ରାଂଶୁ ଶେଖର ଦାସ କେନ୍ଦ୍ରାପଡାରୁ କହୁଛନ୍ତି, କେମିତି ଅଛନ୍ତି ଆପଣ?
1: ଭଲ ଅଛି।
0: ଭଲ ଅଛନ୍ତି, ସେମିତି ଭଲରେ ଥାନ୍ତୁ। କଣ କରନ୍ତି?
1: ମୁଁ ଇଞ୍ଜିନିୟର ଅଛି, ଗୋଟେ କମ୍ପାନୀରେ ଅଛି।
0: ଆପଣ ଇଞ୍ଜିନିୟର ଅଛନ୍ତି, ତଥାପି ଆପଣ ଚେଷ୍ଟା କରି ଆମ କାର୍ଯ୍ୟକ୍ରମକୁ ଫୋନ କରିଛନ୍ତି, ଧନ୍ୟବାଦ। ସେଥିପାଇଁ
2: ସମୟ ବାହାର ବି କରିଛନ୍ତି ଆମ ପାଇଁ,
1: ଧନ୍ୟବାଦ।
2: ବର୍ତ୍ତମାନ କୋଉଠି ଅଛନ୍ତି?
1: ଏବେ ମୁଁ ଟିକେ ଘରକୁ ଆସିଛି କେନ୍ଦ୍ରାପଡାରୁ।
0: କେନ୍ଦ୍ରାପଡାରେ ସବୁ ଘରେ ଆଉ କିଏ ଅଛନ୍ତି?
1: ବାପା, ବୋଉ ଆଉ ମୋର ୱାଇଫ ଆଉ ମୋ ପୁଅ। ଆଉ
0: ୱାଇଫ ଙ୍କ ନାଁ କଣ?
1: ସସ୍ମିତା ମହାନ୍ତି।
0: ସେ କଣ ଚାକିରି କରିଛନ୍ତି ନା ଆପଣ?
1: ଟିଚର ଅଛି।
0: କୋଉଠି ଚାକିରି କରିଛନ୍ତି? କେନ୍ଦ୍ରାପଡାରେ ନା ଏଠି?
1: କେନ୍ଦ୍ରାପଡାରେ।
0: ତାଙ୍କ ବାପା ଘର ବି ବୋଧେ ସେଇ ପାଖରେ ହେଇଥିବ?
1: ହଁ, ଏ ପାଖରେ।
0: ଆପଣ କାର୍ଯ୍ୟକ୍ରମ କେବେ ଶୁଣନ୍ତି?
1: ଆକ୍ଚୁଆଲି ମୋ ଅଜା ଏଟା ଶୁଣନ୍ତି, ଆମ ମାମୁଁ ଘର ହେଲା ଧନ୍ୟପଡା ବଟିରା। ବାପା ଗଭର୍ଣ୍ଣମେଣ୍ଟ ଏମ୍ପ୍ଲୋଇ ଥିଲେ, ଇରିଗେସନ ଡିପାର୍ଟମେଣ୍ଟରେ। ଛୁଟିରେ ମାମୁଁ ଘରେ ଯେତେବେଳେ ଯାଉ ଖରା ଛୁଟିରେ, ଏଇଟା ବେଳେ ତ ବସ୍ରେ ବସିକି ଯାଉ, ପୁଣି ତିନିଟା ନଈ ପାର ହେଇକି ଯାଉ, ସେ ଅନୁଭୂତି ଗୋଟେ ଅଲଗା। ସେ ବସ୍ରେ ଯାଉ, ବସ୍ରେ ଓହ୍ଲେଇଲା ପରେ ତିନିଟା ନଈ, ଗୋଟେ ମହାନଦୀ ପାର ହବୁ, ତାପରେ ଗୋଟେ ଆମର ଅଛି ପାଇକା ନଈ, ସେ ପାଇକା ନଈ ବି ପାର ହବୁ। ଡଙ୍ଗା ସେତେବେଳେ ଚାଲୁଥିଲା, ସେ ଡଙ୍ଗାରେ ସବୁ ପାର ହେଇକି ଯାଉ। ଅଷ୍ଟମ ମୁଁ ସପ୍ତମ ଯାଏ ପଢିବା ଭିତରେ, ତାପରେ ଅଷ୍ଟମ ନବମ ବେଳେ ସେତେବେଳକୁ ତ ପାଠପଢା ବେଶୀ ହେଇଗଲା, ଆଉ ଏତେ ଯାଇ ହେଲାନି, ମୋର ମାଟ୍ରିକ ବି ଆସିଲା ନାହିଁ କିଛି। ସେଇ ଟାଇମ୍ରେ ସେ ଯାଉ, ସେ ଗୋଟେ ଅନୁଭୂତି ଅଲଗା। ସେଇଠି ଯୋଉ କଥା ପଢିଲା, ଅଜା ସବୁବେଳେ ଶୁଣନ୍ତି ରେଡିଓ,
0: ରେଡିଓ
1: ଶୁଣନ୍ତି, ରେଡିଓ ଯେତେବେଳେ ଶୁଣନ୍ତି ମୁଁ ସେଟା ସବୁବେଳେ ମତେ ଭଲ ଲାଗେ। ସବୁ ପ୍ରୋଗ୍ରାମ ଯେତେବେଳେ ଯାଇଥିଲା, ଏବେ ବି ସେଇ ପ୍ରୋଗ୍ରାମ ସେ ହିଁ ଅଛି, ସେଇ ଚିରାଚରିତ ଧାରା।
2: ଆଚ୍ଛା, ତାମାନେ ଏଥିରୁ କଣ ଜାଣିବାକୁ ପାଇବା ଯେ ଲୋକ ବଦଳି ଯାଆନ୍ତି, କଥା ବଦଳି ଯାଏ, କିନ୍ତୁ ରେଡିଓ ବଦଳେ ନାହିଁ।
0: କିନ୍ତୁ ସମୟ ସାଙ୍ଗରେ ତାଳ ଦେଇ ଯୋଉଭଳି ରୁଚି ରଖୁଛନ୍ତି ଶ୍ରୋତା ବନ୍ଧୁମାନେ ଆମର ଚିଠିପତ୍ର ମାଧ୍ୟମରେ ଜଣାଉଛନ୍ତି, ସେଇଭଳିଆ ରୁଚିକୁ ନେଇ ଆମେ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଥାଉ। ଆମେ ଜାଣିନୁ ଆପଣଙ୍କୁ କେମିତି ଲାଗୁଛି, ଆପଣଙ୍କ ମତ
1: ବହୁତ ଭଲ ଲାଗେ, ସେଇଥିପାଇଁ ତ ମୁଁ ଫୋନ କରିଛି ଆଜି ପ୍ରଥମ ଥର ପାଇଁ। ଆଜି ଏତେ ଦିନ ପରେ ଗୋଟେ ମନସ୍ଥ କଲି, ମୁଁ କହିଲି ଥରେ ଦେଖିବା ଫୋନ କରିବା। ଫୋନ କରୁ କରୁ ଜଷ୍ଟ ଦିଟା ଇଏ କଲ୍ ଆସିଛି, ସାଙ୍ଗେ ସାଙ୍ଗେ ମୋର ଫୋନ ଲାଗିଗଲା ଦୁଇ ମିନିଟ ଭିତରେ।
2: ଆପଣଙ୍କର ଏଇ କଥାଟା ଶୁଣିଲେ ବହୁତ ଲୋକ ଈର୍ଷା କରିବେ ଆପଣଙ୍କ ଉପରେ, କେମିତି କେମିତି କଲ୍ ଲାଗିଯାଉଛି ଆପଣଙ୍କର ଏମିତି? ଲୋକ ବର୍ଷ ବର୍ଷ ଧରିକି ଟ୍ରାଏ କରୁଛନ୍ତି, କିନ୍ତୁ ତାଙ୍କ କଲ୍ ଟ୍ରାଫିକ୍ରେ ଜାମ୍ ହେଇଯାଉଛି।
1: କେନ୍ଦ୍ରାପଡା ଟାଉନ୍ ଉପରେ ଆମ ଘର, ଯାଇଥିଲି ବାପାଙ୍କୁ ନେଇ ପୋଷ୍ଟ ଅଫିସ୍ରେ କାମ ଥିଲା, ସେପଟେ କାମ ସାରିକି ଆସିଲା ବେଳକୁ

0: ଭାବିଥିଲି ଏବେ ଘରକୁ ଆସି ତ ପହଞ୍ଚିଛି, ଜଷ୍ଟ ଫୋନ କଲି ଲାଗିଗଲା ଆଉ, ବିଜି ଆସିଲା ତାପରେ ସାଙ୍ଗେ ସାଙ୍ଗେ ଲାଗିଗଲା ଆଉ।
1: ଆପଣ ତ କହିଲେ ଯେ ଆପଣଙ୍କ ଅଜା ଶୁଣୁଥିଲେ, ଆପଣ କାର୍ଯ୍ୟକ୍ରମ ରେଗୁଲାର ଶୁଣନ୍ତି କି ନାହିଁ?
0: ହଁ, ମୁଁ ଆମ ଘରେ ବି ଯେତେବେଳେ ସମଲ ଆମେ ଗଲୁ, ସମଲ ବ୍ୟାରେଜ ଟାଉନସିପ ଯୋଉଟା ତାଲଚେର ଯୋଉଟା ଅଛି, ତାଲଚେରଠୁ 18 କିଲୋମିଟର ଦୂରରେ, ତାପରେ ଏନ୍ଟିପିସି କଣିଆ ପଡିବ, ଆମେ ଥିବା ଅବସ୍ଥାରେ ବି ସେତେବେଳେ ଏନ୍ଟିପିସି ବି ସେଠି ଆରମ୍ଭ ହେଇଥିଲା। ଆମେ ଯେତେବେଳେ ପଞ୍ଚମ ଷଷ୍ଠ ପଢୁଥିଲୁ, ଆମ ବାଟେ ବି ସେଇ ବାଟେ ବଡ ବଡ ଟନରରେ ତାଙ୍କ ଯୋଉ ଯନ୍ତ୍ର ଫନ୍ତ୍ର ସବୁ ଯାଉଥିଲା ଏନ୍ଟିପିସି ର, ସେଇଠି ଆମ ଥିବା ଅବସ୍ଥାରେ ବି ଏନ୍ଟିପିସି କାର୍ଯ୍ୟକ୍ରମ ହେଇଥିଲା। ଦଶମ ପଢିଲା ବେଳକୁ ଘରେ ବି ଆମର ସବୁବେଳେ ରେଡିଓ ଲାଗେ, ସେଇ ରେଡିଓ ଏବେ ବି ଲାଗିଛି ଆମର ବାପା ଅମଳରୁ, ସେଇ ରେଡିଓ ଏବେ ବି ଆମ ଘରେ ବାଜୁଛି। ସମସ୍ତେ କାମ ଦାମ କରନ୍ତି, କିନ୍ତୁ ରେଡିଓ ସବୁବେଳେ ବାଜୁଥାଏ।
1: ଆପଣଙ୍କର ପୁଅଟି ଅଛି ନା କହୁଥିଲେ?
0: ହଁ, ପୁଅଟି, ସେ ନବମ ଶ୍ରେଣୀ ଏବେ।
1: ଆପଣଙ୍କର ପୁଅ ଅଛନ୍ତି, ଆପଣଙ୍କର ସ୍ତ୍ରୀ ଅଛନ୍ତି, ଆଉ ଆପଣଙ୍କର ବାପା ମା ବି ଅଛନ୍ତି, ଆପଣ ସେଠିକି ଆସୁଛନ୍ତି?
0: ଆମ ସେଟା 8 ଦିନ ଡ୍ୟୁଟି 8 ଦିନ ଛୁଟି, ବୁଝିଲେ 12 ଘଣ୍ଟା ଡ୍ୟୁଟି, 12 ଘଣ୍ଟା ଡ୍ୟୁଟି।
1: ଆପଣଙ୍କୁ ଭଲ ସୁବିଧା ଆଉ।
0: ହଁ, ଠାକୁରଙ୍କ ଗୋଟେ କୃପା, ଗୋଟେ ଯାହା ଗୋଟେ ସେମିତି ଚାଲିଛି ଚାଲିଛି, ଯେତେ ଦିନ ଯାହା ଚାଲିଛି ଚାଲିଛି, ମଣିଷ ପାଖରେ ତ କେତେବେଳେ କଣ ଘଟିବ ସେଟା କିଛି ଆମ ହାତରେ ନାହିଁ, ଯେତେବେଳେ ଯାହା ଚାଲିଛି ଚାଲିଛି ଆଉ।
1: ତାପରେ ଆପଣ ପୁଣି 8 ଦିନ ରହି ପୁଣି ଫେରିବେ?
0: ଆଜ୍ଞା ଆଜ୍ଞା।
1: ହଉ, ଭଲରେ ସେମିତି ଆପଣ ଯିବା ଆସିବା କରି ଖୁସିରେ ରହନ୍ତୁ, ଆଉ ସମସ୍ତଙ୍କ ସହିତ ଭଲରେ ଥାନ୍ତୁ। କହିଦିଅନ୍ତୁ ଆଜି ମୋ ପସନ୍ଦରେ କଣ ଗୀତ ଶୁଣିବେ,
0: ଯାହା ଆପଣମାନଙ୍କ ଖୁସିରେ ଗୋଟେ ଦେଇଦେବେ।
2: ଠିକ ଅଛି, ଆପଣଙ୍କୁ ପସନ୍ଦ ହେଲା ଭଳି ଗୋଟେ ସୁନ୍ଦର ଗୀତ ଆମେ ଶୁଣେଇ ଦଉଛୁ,
1: ଆମ ପସନ୍ଦର।
2: ଆମ ପସନ୍ଦର ଫୋନ କଲେ କଥା ହେଲେ, ସେଥିପାଇଁ ଧନ୍ୟବାଦ।
0: ରହିଲ, ନମସ୍କାର।
1: ନମସ୍କାର।

0: ଡାକ୍ତର ବାବୁ, 15 ଦିନ ହେଲାଣି ମୋ ସ୍ୱାମୀ ୱାର୍ଡରେ ଅଛନ୍ତି, କାଶ ଜ୍ୱର ଜମାରୁ କମୁନି କାହିଁକି, ଦେହ ହାତ କଣ୍ଟା ହେଇଗଲାଣି ଯେ ଚିହ୍ନି ବି ହଉନି, ସେ ଭଲ ହେବେ ତ?
1: ବ୍ୟସ୍ତ ହୁଅନି, ଚିକିତ୍ସା ଚାଲୁଛି। ତମେ ତ ନିଜେ ଅବହେଳା କଲ, ଅଧାରୁ ଔଷଧ ବନ୍ଦ କରିଦେଲ, ସେଥିପାଇଁ ଏବେ ଔଷଧ କାମ କରୁନାହିଁ।
0: ହେଲେ 2 ମାସ ଖାଇବା ପରେ ତ ତାଙ୍କର କାଶ ଭଲ ହେଇଯାଇଥିଲା।
1: ଟିବି ଔଷଧ ପ୍ରଥମ 2 ମାସ ଖାଇବା ପରେ ଅଧିକାଂଶ ଲକ୍ଷଣ ଚାଲିଯାଏ, ଏତିକିରେ ଭଲ ହେଇଗଲା ବୋଲି।

0: ଔଷଧ ବନ୍ଦ କରିଦେବା ଠିକ୍ ନୁହେଁ। ଏହାଦ୍ୱାରା ଏମ୍ଡିଆର୍ ଏକ୍ସଡିଆର୍ ଟିବି ହୁଏ, ଯେଉଁଥିରେ ଅଧିକାଂଶ ଟିବି ଔଷଧ ଆଉ କାମ କରେ ନାହିଁ। ତେଣୁ ଟିବି ଔଷଧ ଆଦୌ ଅଧାରୁ ବନ୍ଦ କରିବା ଉଚିତ ନୁହେଁ। ଖାଲି ସେତିକି ନୁହେଁ, ଏଥିରେ ଚିକିତ୍ସା ଅଧିକା 9 ମାସରୁ 18 ମାସ କରିବାକୁ ପଡେ ଓ ଭଲ ହେବାଟା ମଧ୍ୟ କଷ୍ଟକର ହୋଇପଡେ। ତେବେ ବ୍ୟସ୍ତ ହୁଅନି, ନିୟମିତ ଚିକିତ୍ସାରେ ରହିଲେ ଭଲ ହେବା ସମ୍ଭାବନା ଅଧିକ।
1: ଏଥର ସବୁ ମାନି ଚଳିବୁ, ସ୍ୱାମୀଙ୍କୁ ଭଲ କରି ଦିଅନ୍ତୁ।
2: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାର।
3: ମନ ଚାହୁଁଛି ନା ବନ୍ଧୁ, କହିବାକୁ କେତେ କଥା ଅନ୍ତର ତଳର,
4: ଟିକିଏ ଶ୍ରଦ୍ଧାର କଥା,
3: ଟିକିଏ ଭଲ ପାଇବାର କଥା,
4: ଟିକିଏ ବୁଝାମଣାର କଥା,
3: ଟିକିଏ କାର୍ଯ୍ୟକ୍ରମର କଥା,
4: ଟିକିଏ ଅନୁରୋଧର କଥା,
3: ଟିକିଏ ଅଭିଯୋଗର କଥା,
4: ଟିକିଏ ଅଭିନନ୍ଦନର କଥା,
3: ପୁଣି ଟିକିଏ ଶୁଭକାମନାର କଥା।
4: ବନ୍ଧୁ, ଆପଣଙ୍କର ସବୁ କଥା ପହଞ୍ଚି ଯାଇଛି ଆମ ପାଖରେ
3: ସୁନ୍ଦର ସୁନ୍ଦର ଚିଠି ମାଧ୍ୟମରେ।
5: ଆପଣ ହେଉଛନ୍ତି ଉଲ୍ଲାସ କୁମାର କାଣ୍ଡି ଏବଂ ଭଣଜା ଶିବାଂଶୁ ନଗର ମେଳା ସାହି ଅସ୍ତରଙ୍ଗ ପୁରୀରୁ,
6: କମଳକାନ୍ତ ବେହେରା ଜୟପୁର ଝୁମ୍ପୁରା କେନ୍ଦୁଝରରୁ,
7: ଅପଲତା ଆରୁକ ମନୋହରପୁର ମୟୂରଭଞ୍ଜରୁ,
8: ଗୋବିନ୍ଦ ବେହେରା ଡାଙ୍ଗମାଳ କେନ୍ଦ୍ରାପଡ଼ାରୁ,
9: ଜୟଶ୍ରୀ ପଟ୍ଟନାୟକ ଗଙ୍ଗନଗର ଭୁବନେଶ୍ୱରରୁ,
10: ଇନ୍ଦୁମତୀ ବାରିକ ଶ୍ୟାମପୁର ଧାମନଗର ଭଦ୍ରକରୁ,
11: ସ୍ୱର୍ଣ୍ଣଲତା ସାହୁ ବାଲିଆ ଡେରାବିସ୍ କେନ୍ଦ୍ରାପଡ଼ାରୁ,
12: ଅବିନାଶ ଦାସ ଅନ୍ତର୍ଗଡ଼ ଶ୍ରୀ ବଳଦେବଜୀଉ କେନ୍ଦ୍ରାପଡ଼ାରୁ,
13: ଅନିଲ କୁମାର ମଲ୍ଲିକ ସହକାରୀ ଶିକ୍ଷକ ନୀଳମଣି ସ୍ମୃତି ବିଦ୍ୟାପୀଠ ବାହାରଣା ଚାରିଛକ ପୁରୀରୁ,
14: କବିରାଜ ପରିଡ଼ା ଷ୍ଟାଲିନା ପ୍ରିୟଦର୍ଶିନୀ ସୂର୍ଯ୍ୟ କୁମାର ବାମୁନି ଲତାହରଣ କାକଟପୁର ପୁରୀରୁ,
15: ଦିବ୍ୟଲୋଚନ ଭାରିମଲ ମୋଟା ଚଙ୍କିଆ ଖୋର୍ଦ୍ଧାରୁ,
16: ସନ୍ତୋଷ ବେହେରା ନିର୍ମଳ ବେହେରା ସମୀକ୍ଷା ସଦୀକ୍ଷା ଶିବାଶିଷ ବିଜୟଲକ୍ଷ୍ମୀ ବୈଜୟନ୍ତୀ ଦିଦି ଲାବଣ୍ୟ ଦିଦି ସ୍ୱର୍ଣ୍ଣ ଅପା ଓ ନାତୁଣୀ ଆଦ୍ୟାଶା ଆନନ୍ଦିତା କୁଞ୍ଜକୁଟୀର କନ୍ତଲ ଆଠଗଡ଼ରୁ,
17: ବିରାଜ ନାୟକ ସ୍ୱରାଜ ନାୟକ ପରତରା ଅନୁଗୁଳରୁ,
18: ବବି ମହାରଣା କୃପାସିନ୍ଧୁ ନାୟକ ବିଦୁସ୍ମିତା ଖୁସି ପରତରା ଅନୁଗୁଳରୁ,
19: ଅମୂଲ୍ୟ ନାୟକ ରାଘବ ନାୟକ ପରତରା ଅନୁଗୁଳରୁ,
5: ଅରକ୍ଷିତ ଦାସ ଏବଂ ଆୟସ ପ୍ରିୟଦର୍ଶିନୀ କୁଜଙ୍ଗ ଜଗତସିଂହପୁରରୁ,
4: ଅଭିମନ୍ୟୁ ଛବିରାଣୀ ହେମା ଚନ୍ଦନ ସିତୁନ ପ୍ରମୋଦ ପ୍ରମିଳା ଗେଲୁ ସିଲୁ ବାପୁନା ପୂଜା ଏବଂ ଲକ୍ଷ୍ମୀ ଘସିପୁର ଆନନ୍ଦପୁରରୁ,
0: ରମେଶ ଚନ୍ଦ୍ର ବେହେରା ଆୟତପୁର କଟକରୁ,
10: ବାବାଜୀ ଚରଣ ନାୟକ ଏବଂ ତାଙ୍କ ପରିବାରବର୍ଗ ଧାମନଗର ଭଦ୍ରକରୁ,
7: ବୁଲୁ ପଟ୍ଟନାୟକ ଘସିପୁର ଆନନ୍ଦପୁର କେନ୍ଦୁଝରରୁ,
14: ସୂର୍ଯ୍ୟମଣିନାଥ ଜୟନ୍ତୀନାଥ ହାତୀବାରୀ ସୁକିନ୍ଦା ଯାଜପୁରରୁ,
3: ହେମା ମଣ୍ଟୁ ମଧୁସୂଦନ ପ୍ରଜ୍ଞା ପରମିତା ଓ ତାଙ୍କ ବାପା ମା ଜଗାଡ଼ିଆ ଯାଜପୁର ଜିଲ୍ଲାରୁ,
6: ଏବଂ ଦେଶଦୀପ ଇଚ୍ଛାପୁର ଶ୍ରୀ ବଳଦେବଜୀଉ କେନ୍ଦ୍ରାପଡ଼ାରୁ।
8: ମତାମତ ଭରା ସୁନ୍ଦର ସୁନ୍ଦର ଚିଠି ପାଇଁ ଆପଣଙ୍କୁ ଅଶେଷ ଧନ୍ୟବାଦ।

0: ତେବେ ଆମକୁ ଚିଠି ଲେଖନ୍ତୁ ସେହି ଠିକଣାରେ ମୋ ପସନ୍ଦ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ ପିନ୍କୋଡ଼ 753001। କବିତା ବି ପଠାନ୍ତୁ ସାଥୀ, ସ୍ଥାନ ପାଇବ ଆପଣଙ୍କ ପ୍ରିୟ କାର୍ଯ୍ୟକ୍ରମରେ।
1: ତେବେ ମନେ ରଖିବେ, କବିତା ଗୁଡ଼ିକ କ୍ଷୁଦ୍ର, ସ୍ପଷ୍ଟ ଏବଂ ପ୍ରଚାର ଉପଯୋଗୀ ହୋଇଥିବା ଆବଶ୍ୟକ।
0: ହ୍ୟାଲୋ ମୋ ପସନ୍ଦ।
2: ହ୍ୟାଲୋ
0: ମୋ ପସନ୍ଦ, କିଏ କହୁଛନ୍ତି?
2: ଶାନ୍ତିଲତା ପାଣି କହୁଛନ୍ତି। ନୂଆ
0: ଆପଣଙ୍କ ନାଁ? ଶାନ୍ତିଲତା ପାଣି ନୂଆ?
2: ନାଇଁ ନାଇଁ ନୂଆ ମୁଁ କହୁଛି, ସବୁବେଳେ ଲଗେଇ ଲଗେଇ ଲାଗେ ନା, ଆଜି ଏତେ ଲାଗି
0: ସେଥିପାଇଁ ଆପଣ ନୂଆ ନୂଆଙ୍କୁ ନମସ୍କାର କରୁଛୁ, ସ୍ୱାଗତ କରୁଛୁ।
2: ଆଜ୍ଞା ଦୁଇ ଜଣ ନମସ୍କାର, ମୁଁ ଜାଣିନଥିଲି।
3: ଜାଣିନାହାନ୍ତି ମାନେ ଆପଣ ପ୍ରୋଗ୍ରାମ ଶୁଣନ୍ତିନି ବୋଧେ?
2: ଡେଲି ଶୁଣେ, କିନ୍ତୁ ଲଗାଇ କେବେ ଲାଗେନି।
3: ଡେଲି ତ ଆମ ପ୍ରୋଗ୍ରାମ ବାଜେନି, ଆମର ରବିବାର ଆଉ ବୁଧବାର ବାଜେ।
2: ସବୁ ସନ୍ଧ୍ୟାରେ ମୁଁ ଲଗାଏ।
0: ଭଲ କଥା, ଲାଗି ଯାଇଛି ସେତେବେଳେ। ଆପଣ କୁହନ୍ତୁ, ଶାନ୍ତିଲତା ପାଣି କୋଉଠୁ କହୁଛନ୍ତି ଆପଣ?
2: ମୁଁ କହୁଛି ତିର୍ତୋଲ ଓଳେବଟା, ଜଗତସିଂହ।
0: କଣ କରନ୍ତି ଆପଣ?
2: ନା କରେନି, ହାଉସ ୱାଇଫ୍
3: ତ ସବୁ କାମ କରନ୍ତି, ସେ କିଛି କରନ୍ତିନି। ସେ ସକାଳୁ ଉଠିକିରି ବସନ୍ତି, ହଜବେଣ୍ଡ ତାଙ୍କୁ ଚା କରିକି ଆଣିକି ଦିଅନ୍ତି, ରୋଷେଇବାସ କରିଦିଅନ୍ତି।
0: ଓହୋ,
3: ସରି ସରି, ଆମେ ଜାଣିନଥିଲୁ, ଆମ ଆପଣଙ୍କୁ କହି।
2: ମୁଁ ତ ପ୍ରଥମ ଆଜି।
3: ଆଚ୍ଛା ଆଚ୍ଛା,
0: ଆଉ ଆପଣଙ୍କ ହଜବେଣ୍ଡଙ୍କ କଥା ଏମିତି କହିଲେ ଯେ, କଣ ମାନେ ତାଙ୍କ ଦେହ ଖରାପ ହେଇଥିଲା ନା କଣ? କେମିତି?
2: 2022

0: ଆମେ ସେଥିପାଇଁ ଦୁଃଖିତ। ଭଗବାନ ଆପଣଙ୍କୁ ଶକ୍ତି ଦିଅନ୍ତୁ ଏକାକି ସବୁ ହ୍ୟାଣ୍ଡେଲ କରିବା ପାଇଁ।
1: ଘର ଚଳେଇବା ପାଇଁ ବର୍ତ୍ତମାନ କଣ କରୁଛନ୍ତି?
2: ନାଇଁ ମୁଁ ଘରେ ବର୍ତ୍ତମାନ ନାଇଁ, ଝିଅ ଭୁବନେଶ୍ୱରରେ ଅଛି।
0: ଝିଅ ପାଖରେ ଅଛନ୍ତି? ଝିଅ କଣ କରୁଛନ୍ତି?
2: ଝିଅ ଗୋଟେ କମ୍ପାନୀରେ ଅଛି।
0: ଭଲ ହେଲା, ଝିଅକୁ ବି ଟିକେ ସାହାଯ୍ୟ ମିଳିବ ଆପଣ ରହିଲେ, ଆଉ ଆପଣ ବି ଭଲରେ ଟିକେ ମନ ଆପଣଙ୍କର ଛୁଆ ପାଖରେ ରହିଲେ ଭଲ ଲାଗିବ।
1: ଆପଣଙ୍କର ଗୋଟିଏ ଝିଅ?
2: ନା ନା, ମୋର ଚାରିଟା ଝିଅ, ଦିଟା ଝିଅ ବାହା ହେଇଛନ୍ତି, ଆଉ ଗୋଟେ ଝିଅ ବି ପାସ୍ କରି କମ୍ପ୍ୟୁଟର ପାସ୍ କରିକି ଅଛି ଗାଁରେ। ସାନ ଝିଅ?
1: ଆଚ୍ଛା, ଯୋଉ ଝିଅ ଗାଁରେ ଅଛନ୍ତି ସେ କଣ ଗାଁରେ ଏକୁଟିଆ ରହୁଛନ୍ତି?
2: ନା ନା, ଆମର ଜଏଣ୍ଟ ଫ୍ୟାମିଲି, ଯା ସାନ ଝିଅର ଯା।
1: ଆଚ୍ଛା, ସେମାନେ ଅଛନ୍ତି ତ ତାଙ୍କ ସହିତ ଚଳି ଯାଉଛନ୍ତି, ଆଉ ଆଜି ଏଇ ଝିଅଙ୍କୁ ସାହାଯ୍ୟ କରୁଛନ୍ତି ରହିକି? ଆଉ
2: ସେ ଗାଁରେ ତ ଘର ଗଲେ ଏକୁଟିଆ ରହିବ, ଆମେ ତ ଅଛି ସବୁ ତା ପାଖରେ ଯାଗା।
1: ବହୁତ ଭଲ କଥା।
0: ଆଜି ଝିଅ ପାଇଁ କଣ ସବୁ ବନେଇଛନ୍ତି ଖାଇବା?
2: ଝିଅ ପାଇଁ ଡାଲମା କରିଛି, ଆମେ ତ ଆଇଁଷ ଖାଇଥିଲେ, ମୋ ପାଇଁ ଆଳୁ କରିଛି, ତା ପାଇଁ ମାଛ
0: ଝିଅ। ଦି ଜଣ ଯୋଉ ବାହା କରିଦେଇଛନ୍ତି ସେମାନେ ଭଲରେ ଅଛନ୍ତି ସମସ୍ତେ?
1: ସେମାନେ ଆସନ୍ତି ଏଇଠିକି ଆପଣଙ୍କ
2: ଗାଁକୁ ଯାଇଥିଲେ, ଏବେ ଗାଁରୁ କାଲି ଆସିଲି, ସେମାନେ ଗାଁକୁ ଯାଆନ୍ତି, ଆସନ୍ତି,
1: ସୁବିଧା ହେଲେ ଆସନ୍ତି।
2: ମଧ୍ୟାହ୍ନ ଯିଏ ଆସିଥିଲେ, ନେମାଳରେ ବାହାଘର ହେଇଛି, ଜାଣିଥିବେ ନେମାଳ, ସେ ନିର୍ମାଳରେ ଗୋଟେ ଝିଅ ଆଜି, ଆଉ ଗୋଟେ ଝିଅ ଗାଁରେ।
0: କାର୍ଯ୍ୟକ୍ରମ ସବୁବେଳେ ଶୁଣନ୍ତି ନା ଆପଣ?
2: ସବୁବେଳେ ଶୁଣେ ସବୁ ସନ୍ଧ୍ୟାରେ, କିନ୍ତୁ ଲଗାଏ କିନ୍ତୁ କେବେ ଲାଗେନି।
0: ଆମେ ବି ଖୁସି ହେଲୁ ଯେ ଆପଣଙ୍କର ଫୋନ ଲାଗିଛି, ଆଉ ଆପଣ ନିଶ୍ଚୟ ଖୁସି ହଉଥିବେ। ତାହେଲେ
2: ଖୁସି ଲାଗିଲା, ମୁଁ କହିଲି ଯାହା ହଉ ଆଜି ଲାଗିଗଲା ପରେ ବସ।
1: ଆମକୁ ବି ବହୁତ ଖୁସି ଲାଗିଲା ଆପଣଙ୍କ ଭଳି ଶ୍ରୋତାକୁ ପାଇ। କାର୍ଯ୍ୟକ୍ରମରେ କଣ ଗୀତ ଶୁଣିବେ?
2: ଭଜନ ବହୁତ ଭଲ ପାଏ, ମୁଁ ବି ଗାଏ।
1: ଗାଆନ୍ତି?
0: ଆମେ ତ ତାହେଲେ ଆପଣଙ୍କ ଠାରୁ
1: ଆଗ ଆମେ ଶୁଣିବୁ ଆପଣଙ୍କ ଠୁ, ତାପରେ ଶୁଣେଇବୁ,
0: ତାପରେ ଶୁଣେଇବୁ।
2: ଆଜ୍ଞା ଶୁଣିବେ ତଳ ଦେ ଗୁନ୍ଥିବି ଜୟଣା ମାଳ ଦେ ତୁଳସୀ।

0: ଜ୍ଞାନ ଜେଜେଙ୍କ ପୋଥି ପୁରାଣ ଶୁଣି ହୋଇଲି ମୁହିଁ ଧନ୍ୟ,
1: ଶିଖିଲି ମୁଁ ଯେ ଅ ଆ ମଡ଼ାଇ ପଢ଼ିଲି ବର୍ଣ୍ଣବୋଧ, ବର୍ଣ୍ଣମାତ୍ରା ଓ ଫଳା ପଢ଼ିଲି ମନକୁ କଲି ବୋଧ,
0: ଛବି ବହିର ଛବିକୁ ଦେଖି ଶିଖିଲି ବହୁ ପାଠ, ମାତୃଭାଷାର ମମତ୍ୱ ସ୍ନେହ ଦେଖାଇ ଦେଲା ବାଟ,
1: ଶୂଦ୍ର ମୁନିଙ୍କର ମହାଭାରତ ଓ ଅତି ବଡ଼ି ଭାଗବତ, ବଳରାମଙ୍କର ଲକ୍ଷ୍ମୀ ପୁରାଣ ଜନଜୀବନେ ଖ୍ୟାତ,
0: ସ୍ୱଭାବ କବି ବ୍ୟାସକବି ସହ କବିବର ପଲ୍ଲୀ କବି ଉତ୍କଳ ଗୌରବ ଓ ଉତ୍କଳ ମଣି ରଚିଲେ ଭାଷାର ଛବି,
1: ଭାଷା ଭିତ୍ତିକ ଯେ ରାଇଜ ମୋର ହୋଇଥିଲା ପରିପୂର୍ଣ୍ଣ, ଓଡ଼ିଆ ଜାତିର ଗର୍ବ ଗୌରବ ଭାଷା ମୋର ଗରିଆନ,
0: ଓଡ଼ିଆ ଜାତିର ସ୍ୱାଭିମାନ ପୁଣି ସ୍ୱତନ୍ତ୍ର ତାର ପରିଚୟ, କେତେ ସୁନ୍ଦର ମୋ ମାତୃଭାଷା ଶୁଭୁଥାଏ ତାର ଜୟ,
1: ଲେଖିଛନ୍ତି ବବି ମହାରଣା, କୃପା ସିନ୍ଧୁ ନାୟକ, ବିଦୁସ୍ମିତା ଖୁସି, ପରତରା ଅନୁଗୁଳରୁ।
0: ଏତେ ବଡ଼ ଦୁନିଆରେ ଯିଏ ଥିଲା ଆପଣା, ହୃଦୟରେ ଯୋଡ଼ିଦେଲା ଅସରନ୍ତି ଠିକଣା, ତୁମେ ଖାଲି ମୋ ପସନ୍ଦ ପ୍ରେମ ସୁନା ଗହଣା,
1: ଯାଇଥିଲି ଆକାଶକୁ ତୋଳିଲି ଚନ୍ନତାରା, ଦେଖା ହେଲା ମୋ ପସନ୍ଦ ଦେଲି ଫୁଲ ଗଜରା, ହାତ ଧରି ଦେଖା ହେଲା ବାଟ ଥିଲା ଅଜଣା, ପାଇଗଲି ମୋ ତିହିରା ପୁରୀଗଲା ଅଗଣା, ଜୀବନର ଖୁସି ମୋର ବଢ଼ିଗଲା ଛଗୁଣା।

0: ଅଛନ୍ତି ସ୍ୱରାଜ ନାୟକ, ଅମୂଲ୍ୟ ନାୟକ, ରାଘବ ନାୟକ ପରତରା ଅନୁଗୁଳରୁ।
1: ପ୍ରେମରୁ ପାଇଲି ଫଗୁଣର ଫୁଲ, ଫୁଲରୁ ଦେଖିଲି ଜହ୍ନ, ଜହ୍ନ ହୃଦୟକୁ ଛୁଇଁଦେଲା ମନ, ମନ ହେଲା ସିନ୍ଧୁ ପ୍ରେମ।
0: ପ୍ରେମ ଗପ ବହି ଦିଏ ବୁଦ୍ଧି ଜ୍ଞାନ, ଜ୍ଞାନ ଅଟେ ମଧୁବନ, ବନ ଗିରିଲତା ସମ୍ପର୍କର ଚିହ୍ନ, ଚିହ୍ନ ସଜଭରା ସ୍ୱପ୍ନ, ସ୍ୱପ୍ନ ପଲକରେ ଲେଖେ ପ୍ରୀତି ନାମ, ନାମ ଶ୍ରୁତିପୂର୍ଣ୍ଣ ପ୍ରେମ।
1: ପ୍ରେମ ଗଙ୍ଗା ଜଳ ବଞ୍ଚାଉଛି ପ୍ରାଣ, ପ୍ରାଣ ଘର ଥାଏ ଶୂନ୍ୟ, ଶୂନ୍ୟ ଜୀବନରୁ ଉତ୍ପତ୍ତି ଏ ଧନ, ଧନ ସମ୍ମାନ ରତ୍ନ, ରତ୍ନଠାରୁ ବଡ଼ ମୋ ପସନ୍ଦ ଗୁଣ, ଗୁଣ ପରା ମହାପ୍ରେମ।

0: ସୁନ୍ଦର ସୁନ୍ଦର କବିତା ପଠାଇଥିବାରୁ ଆପଣଙ୍କୁ ଧନ୍ୟବାଦ ବନ୍ଧୁ। ହ୍ୟାଲୋ, ମୋ ପସନ୍ଦ, କିଏ କହୁଛନ୍ତି?
1: ମୁଁ କେଉଁଝରରୁ ଅନୁପମା କହୁଥିଲି। ଅପା ନମସ୍କାର।
0: ନମସ୍କାର, କେଉଁଝରରୁ କହୁଥିଲେ? ବହୁତ ସୁନ୍ଦର ଜାଗାରୁ କହୁଛନ୍ତି, କେମିତି ଅଛନ୍ତି ଆପଣ?
1: ମାଙ୍କ ଦୟାରୁ ବହୁତ ଭଲରେ ଅଛି।
0: ମାଙ୍କ ଜାଗାରୁ ଆପଣ କହୁଛନ୍ତି? ମାଙ୍କ ଦୟାରୁ ବି ଆପଣ ଭଲରେ ଅଛନ୍ତି, ସେମିତି ଭଲରେ ଥାନ୍ତୁ, ମା ଦୟା କରିଥାନ୍ତୁ ସବୁବେଳେ।
2: ମାଙ୍କ ପାଖକୁ କେତେ ଥର ଲେଖା ଯାଆନ୍ତି ବର୍ଷକୁ?
1: ଏମିତି ତ ଠିକ ନାହିଁ, କୋଉଥର ତିନି ଥର ଚାରି ଥର ହେଇଯାଏ, କୋଉଥର ବି ଯାଇପାରେନି।
0: ମାଙ୍କ ଜାଗାରୁ ଆପଣ ରହିଛନ୍ତି କେତେ ଦୂରରେ?
1: 40 କିଲୋମିଟର।
2: 40 କିଲୋମିଟର ଦୂରରେ ରହିକି ବି ଯିବାକୁ ହୁଏନି?
1: ମୋ ବାପ ଘର ଶ୍ୱଶୁର ଘରୁ ମାଙ୍କ ଜାଗା 40 କିଲୋମିଟର।
0: ଓହୋ, ବାପ ଘର କୋଉଠି କହିଲେ?
1: ମାଙ୍କ ପାଖରୁ 2 କିଲୋମିଟର।
2: ମାନେ ଆପଣ ଛୋଟ ବେଳେ ବହୁତ ଯାଉଥିବେ?
1: ହଁ,
2: ବାହା ହେଇନଥିବା ପୂର୍ବରୁ ତ ବହୁତ ଯାଉଥିବେ।
1: ସମସ୍ୟାରେ ପଡିକି ଯାଇ ହଉନି ବେଶୀ।
2: ବାହା ଘର ପରେ ସମସ୍ତେ ସମସ୍ୟାରେ ପଡିଯାନ୍ତି ବୋଧେ, ସେଇଥିପାଇଁ ଯାଇପାରନ୍ତିନି।
1: ମାଙ୍କ ଡରି ନ ଲାଗିଲେ କେହି ଯାଇପାରିବେନି।
0: ହଁ, ସେଇଟା ଯୋଉଟା କହିଲେ ପୁରା ଠିକ କଥା।
2: ଯେମିତି ମୁଁ ଆଜି ଯାଏ କେବେ ବି ଦେଖିନି, ତାତେ ଡରି ଲାଗିନି।
1: ନିଶ୍ଚୟ ଆସନ୍ତୁ ଥର, ଆପଣ ବାର ବାର
0: ଆସିବାକୁ ନିମନ୍ତ୍ରଣ ପାଇଲେଣି, ଏଥର ଯାଅ। ତାଙ୍କ ଗାଁର ଝିଅ, ମାଙ୍କ ଗାଁର ଝିଅ
2: ଡାକିଲେଣି
0: ଡାକିଲେଣି
2: ଡୋରି ଲାଗିଲା ଭଳିଆ ହେଲା।
1: ଜାଣିଛନ୍ତି, ମାଙ୍କ ଗୋଡ ଭଉଣୀ ମୋ ବାପ ଘର ଗାଁରେ।
2: ହଁ,
1: ବାପୁଣୀ ମା।

0: ସତଗୁଣ୍ଡରୁ ବଡ ଭଉଣୀ ଆମ ଗାଁରେ ବାପୁଡ଼ି
1: ମାନେ ପାଖାପାଖି ସେଇଠି ମାଙ୍କର ଭଉଣୀ ମାନଙ୍କ ଗାଁ
0: ପଣା ସଂକ୍ରାନ୍ତି ଦିନ ଯଦି ବାପୁଡ଼ି ମାଙ୍କର ପୂଜା ନ ହବ ତାହେଲେ ତାରିଣୀ ମାଙ୍କ ପୂଜା ହେଇପାରିବନି କାରଣ ବାପୁଡ଼ି ମା ହେଲେ ବଡ ଭଉଣୀ
1: ମା ତାଙ୍କ ବଡ ଭଉଣୀ କି ଭାରି ମାନନ୍ତି ତାହେଲେ ନା
2: ପଣା ସଂକ୍ରାନ୍ତି ଆଗ ଦିନ ବୋଧେ
0: ପଣା ସଂକ୍ରାନ୍ତି ପୂର୍ବ ଦିନ ଆପଣ ଯେମିତି ଜାଣିଲେ
2: ମୁଁ ସେଟା ଶୁଣିଥିଲି ଯେ ପଣା ସଂକ୍ରାନ୍ତି ଆଗ ଦିନ ତାଙ୍କ ବଡ ଭଉଣୀ
0: ପଣା ସଂକ୍ରାନ୍ତି ପୂର୍ବ ଦିନ ତାକୁ ଦାଣ୍ଡ ଓଷା କୁହାଯାଏ ଆମ ଗାଁରେ ଦାଣ୍ଡ ଓଷା
1: ଓହୋ ଦାଣ୍ଡ ଓଷାରେ ମା ବାସୁଳିଙ୍କର ପୂଜା
0: ଉପାସ କରନ୍ତି ସେ ପୂଜାରେ
2: ପଣା ସଂକ୍ରାନ୍ତି ସମୟ ଆସିଯାଉଛି ଏଇ ସମୟରେ ମାଙ୍କର ପୀଠ ତ ବହୁତ ଚଳଚଞ୍ଚଳ ଥାଏ ବହୁତ ମଜା ନଉଥିବେ ଆଉ ଭକ୍ତି
0: ସେଠି ମାଙ୍କ ପାଖରେ ସାତ ଦିନ ପାଲା ହୁଏ ସାତ ଦିନ ପର୍ବ ଚାଲେ ପୁରା ପାଲା ହୁଏ ମେଳା ହୁଏ ବଜାର ପୁରା ମୀନା ବଜାର ବସେ
2: ଚଇତି ପର୍ବ ସେଟା
1: ଚଇତି ପର୍ବ ହୁଏ ଆପଣ ଯାଆନ୍ତି ଦେଖିବାକୁ
0: ହଁ ଯାଇଛି ମୁଁ ଯାଇଛି ଚଇତି ପର୍ବ ଦେଖିବାକୁ ଯାଇଛି ଚେଷ୍ଟା କରନ୍ତୁ ଏଇ ବର୍ଷ ଆସିବା ପାଇଁ ଥରେ ଯାଇକି ଦେଖନ୍ତୁ ନା ଲକ୍ଷ୍ମୀ ଆପଣ ଦେଖିନାହାନ୍ତି ତ
1: ହଁ ପରା ମୁଁ ଜମାରୁ ଯାଇନି ଆଜି
2: ମୁଁ ଘଟଗାଁ ଯାଇଛି ମାଙ୍କ ପାଖକୁ ଯାଇଛି ପୂଜା କରିଛି କିନ୍ତୁ କେବେ ଚଇତି ପର୍ବକୁ ଯାଇ ନାହିଁ
1: ଚଇତି ପର୍ବ ଦେଖିନ ତାହେଲେ
2: ନା ଏଇ ସମୟରେ ଯୋଉ କହନ୍ତି ପଣା ସଂକ୍ରାନ୍ତି ମାଙ୍କର ବହୁତ ବଡ ପର୍ବ ସେଇଟା କେବେ ଯାଇନି କି ଜାଣିନି କେମିତି ହୁଏ ବୋଲି
1: ସୁବିଧା ହୁଅନ୍ତା ଯଦି ଆମେ ଯାଆନ୍ତେ
2: ମାଙ୍କର ଦୟା ହେଲେ ଆଉ ଠିକ ଅଛି ମାଙ୍କର ଦୟା ହେଲେ ତ ଆମେ ଯିବୁ କିନ୍ତୁ ଆପଣଙ୍କ ପରିବାର ବିଷୟରେ ଏଥର ଟିକେ କୁହନ୍ତୁ ଘରେ ସବୁ କିଏ କିଏ ଅଛନ୍ତି
1: କଣ କରନ୍ତି କିଏ କିଏ ଅଛନ୍ତି
0: ମୋର ଆକ୍ଚୁଆଲି ତିନି ଡେଟ୍ର ଦୁଇ ବଡ ନଣନ୍ଦ ଅଛନ୍ତି
1: ଆଚ୍ଛା
0: ଆମର ଜଏଣ୍ଟ ଫ୍ୟାମିଲି
2: ଆଚ୍ଛା
0: ଦିଲ୍ଲୀରେ ଜଣେ ଅଛନ୍ତି କୋଲକାତାରେ ଦୁଇ ଜଣ ଅଛନ୍ତି ଅଲଗା ଅଲଗା ରହୁଛୁ କିନ୍ତୁ ଆମ ସମସ୍ତଙ୍କ ଭିତରେ ବର୍ଣ୍ଣିଂ ଆମର ବହୁତ ଭଲ
2: ସମ୍ପର୍କଟା ଭଲ ଅଛି ଯେତେବେଳେ ଆସନ୍ତି
0: ନଣନ୍ଦ ଭାଉଜର ସମ୍ପର୍କ ବି ଭଲ ଆମର ମାନେ ଭଉଣୀ ଭଉଣୀର ସମ୍ପର୍କ
2: ବହୁତ ଭଲ କଥା ଇଏ
1: ସମସ୍ତଙ୍କ ଭିତରେ ଭଲ ସମ୍ପର୍କଟା ଥିଲେ ଦିନ କେମିତି କଟିଯିବ ଜଣାପଡ଼ିବନି
0: ଦୂରରେ ରହିଲେ ବି କାହାର ପ୍ରୋବ୍ଲେମ ହେଲେ ସମସ୍ତେ ସମସ୍ତଙ୍କ ଠିଆ ହେଇଯାନ୍ତି
2: ସବୁଠାରୁ ବଡ କଥା ହେଉଛି ଆପଣ ନିଜେ ଭଲ ବୋଲି ସମସ୍ତଙ୍କୁ ଭଲ ବୋଲି କହୁଛନ୍ତି ଭଲ ସମ୍ପର୍କ ବୋଲି କହୁଛନ୍ତି ସେଇଟା ସମସ୍ତଙ୍କ ମନରେ ଯଦି ରହିବ ଯେ ନିଜେ ଭଲ ଯଦି ହେଇପାରିବେ ଅନ୍ୟର ଖରାପଟା ଦିଶିବ ନାହିଁ
0: ଖରାପ ଧରିଲେ ଆମେ ସଂସାର ଚଲେଇ ପାରିବା ଖରାପକୁ ଭୁଲିଯିବା ଭଲକୁ ଧରିବା ତାହେଲେ ଆମେ
1: ଆପଣଙ୍କ କହିବାର ମାନେ ହେଉଛି ଯେ ଆମେ ସବୁ କଥାକୁ ଧରି ରଖିବାନି
2: ଭଲ ସ୍ମୃତିକୁ ମନେ ରଖିବା
0: ଆଉ ସମସ୍ତଙ୍କର ହୁଏ ନା
2: ଆପଣଙ୍କର ଶାଶୁ ଶ୍ୱଶୁର ଅଛନ୍ତି କି ନାହିଁ
0: ଶ୍ୱଶୁର ବିବାହର ଛଅ ମାସ ପରେ ଚାଲିଗଲେ ଶାଶୁ ଅଛନ୍ତି
2: ଆପଣଙ୍କ ବାପ ଘରେ ଲମ୍ବା ଫ୍ୟାମିଲି କି ଛୋଟ ଫ୍ୟାମିଲି
0: ନା ବାପ ଘରେ ମୋର ଲମ୍ବା ଫ୍ୟାମିଲି ତେଣୁ ଜଏଣ୍ଟ ଫ୍ୟାମିଲିଟା ମୁଁ ବାପ ଘରୁ ଶିଖିଛି
1: ତାହେଲେ ଆପଣଙ୍କୁ ଏଠି ଆଡଜଷ୍ଟ କରିବାକୁ କିଛି ଅସୁବିଧା ହେଇନଥିବ
0: ମୋତେ ଆଡଜଷ୍ଟ କରିବାକୁ ପଡ଼ୁନି କାରଣ ମୋର ଶାଶୁ ବହୁତ ଭଲ ନଣନ୍ଦ ଭଲ ଯାହା ଦେଶର ବହୁତ ଭଲ ତେଣୁ ମୋତେ ଆଡଜଷ୍ଟ କରିବାକୁ ପଡ଼ିନି ତା ପାଇଁ
2: ଆପଣଙ୍କ ସ୍ୱାମୀ କଣ କରନ୍ତି
0: ମୋ ସ୍ୱାମୀ ଜବ୍ କରନ୍ତି
1: ଆପଣ ଜବ୍ କରନ୍ତି
0: ନା ମୁଁ ଜବ୍ କରିନି ପୁଅ ଯେହେତୁ ଛୋଟ ଥିଲା ତେଣୁ କରିପାରିଲିନି
1: ଗୋଟେ ଅବଶେଷ ରହିଗଲା
0: ଅବଶେଷ ରହିଗଲା
2: ଆପଣ କହିଲେ ଯେ ଆପଣଙ୍କର ପୁଅ ଛୋଟ ହେଇଥିଲା ବୋଲି ଗୋଟିଏ ପୁଅ ଆପଣଙ୍କର କି ଆଉ କଣ ଅଛନ୍ତି
0: ମୋର ଗୋଟିଏ ପୁଅ
1: ପୁଅକୁ କେତେ ବର୍ଷ ହେଲାଣି
0: ପୁଅକୁ ଏବେ ସତର ବର୍ଷ ହେଲାଣି
2: ଯାହା ବହୁତ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇ କହିଦିଅନ୍ତୁ ଆଜି ମୋ ପସନ୍ଦରେ କଣ ଗୀତ ଶୁଣିବେ
0: ଚଇତି ପର୍ବ ମାଙ୍କ ନାଁ କହିଲେ ତେଣୁ ମାଙ୍କ ଭଜନ ଗୋଟେ ଶୁଣିବେ
2: ବଢିଆ କଥା କହିଲେ ଆପଣ ପ୍ରକୃତରେ ଚଇତି ପର୍ବ ସମୟରେ ମାଙ୍କର ଭଜନଟି ଶୁଣିବା ପାଇଁ ସମସ୍ତେ ଉତ୍କଣ୍ଠାର ସହିତ ଅପେକ୍ଷା କରିଥିବେ ଶୁଣିକି ବି ଭଲ ଲାଗିବ ଶୁଣି ଦଉଛୁ ମାଙ୍କର ଏ ସୁନ୍ଦର ଭଜନଟି ଆପଣଙ୍କୁ
1: ଫୋନ କଲେ କଥା ହେଲେ ସେଥିପାଇଁ ଧନ୍ୟବାଦ
0: ଆପଣ ଦି ଜଣଙ୍କୁ ମୋର ପ୍ରଣାମ ଆଉ ବହୁତ ବହୁତ ଧନ୍ୟବାଦ
1: ଧନ୍ୟବାଦ

0: ହ୍ୟାଲୋ ମୋ ପସନ୍ଦ।
1: ଆଜ୍ଞା ନମସ୍କାର।
0: ନମସ୍କାର, କିଏ କହୁଛନ୍ତି?
1: ମୁଁ ବାଙ୍ଗାଲୋରରୁ ସନାତନ ବେହେରା କହୁଛି।
0: ସନାତନ ବେହେରା କହୁଛନ୍ତି ବାଙ୍ଗାଲୋରରୁ?
1: ଆଜ୍ଞା।
0: ଆପଣ କେମିତି ଅଛନ୍ତି?
1: ମୁଁ ଭଲରେ ଅଛି, କାର୍ଯ୍ୟକ୍ରମ ବହୁତ ଭଲ ଲାଗେ, ମୁଁ ଆପ୍ ମାଧ୍ୟମରେ ଏଠି କାର୍ଯ୍ୟକ୍ରମ ଶୁଣୁଛି।
0: ସେଥିପାଇଁ ଧନ୍ୟବାଦ, ଆପଣ ସେଇଠି ଥାଇ ମଧ୍ୟ ଆପଣ କାର୍ଯ୍ୟକ୍ରମକୁ ଭୁଲି ନାହାନ୍ତି, କାର୍ଯ୍ୟକ୍ରମ ଶୁଣୁଛନ୍ତି। ଆଉ ଆପଣଙ୍କୁ କେମିତି ଲାଗେ କାର୍ଯ୍ୟକ୍ରମ?
1: କାର୍ଯ୍ୟକ୍ରମ ବହୁତ ଭଲ ଲାଗେ, ଆଉ ଯୋଉ କବିତା ଆମକୁ ବହୁତ ଭଲ ଲାଗେ, ମୁଁ କବିତା ଲେଖେ ବହୁତ, କିନ୍ତୁ ଆଜି ପ୍ରିପେୟାର ହେଇଥିଲି, ମୁଁ କହିଲି କାଳେ ଲାଗିବ କି ନାହିଁ, ତାକୁ କବିତା ବହୁତ ମୁଁ ଲେଖାଲେଖି ବି କରେ।
0: ଆପଣ ଯଦି କବିତା ଲେଖୁଛନ୍ତି କାହିଁକି କବିତା ପଠାଉନାହାନ୍ତି ତ କାର୍ଯ୍ୟକ୍ରମକୁ?
1: ନାଇଁ, ଏଠି ସୁବିଧା ହଉନି ପଠେଇବାକୁ, ପଠେଇ ପାରୁନି।
0: ଓହୋ, ଆପଣ ବାଙ୍ଗାଲୋରରେ ରହୁଛନ୍ତି?
1: ଆଜ୍ଞା, ମୁଁ ବାଙ୍ଗାଲୋରରେ ଏଠି ପ୍ରାୟ 15 ବର୍ଷ ହେଲା ରହିଲିଣି।
0: ଘରଟା କୋଉଠି ଏମିତିରେ?
1: ଆମର ଗୋତରା ନିଶ୍ଚିନ୍ତ କହିଲି, ମାଙ୍ଗା ବ୍ଲକରେ।
0: ଆଚ୍ଛା,
1: ମଧ୍ୟ ଦୁଇ ତିନି ଥର ଚିଠି ଦେଇଥିଲି, ଯେଉଁଥିପାଇଁ ଗାଁକୁ ଯାଇଥିଲି ଚିଠି ଦେଇଥିଲି।
0: ଯଦି ସୁବିଧା ହଉଛି ଚିଠି ପଠାନ୍ତୁ, ଆମର ମେଲ୍ ଆଇଡି ବି ଆମେ କହିଦେଇଛୁ, ସେଥିରେ ବି ପଠେଇଲେ ଚଳିବ।
1: ଆଜ୍ଞା ଆଜ୍ଞା।
0: ଗାଁଟା ତାହେଲେ ନିଶ୍ଚିନ୍ତ କହିଲି କଟକରେ? ସେଠି କିଏ ଅଛନ୍ତି, ଗାଁରେ କିଏ ଅଛନ୍ତି ପରିବାର?
1: ମୋ ସ୍ତ୍ରୀ ସସ୍ମିତା ବେହେରା, ମୋ ପୁଅ ଦି ଜଣ, ମାନସ ରଞ୍ଜନ ବେହେରା ଆଉ ଲିହା ରଞ୍ଜନ ବେହେରା, ବଡ ପୁଅ ପ୍ଲସ ଟୁ ଫାଇନାଲ ଇୟର, ସାନ ପୁଅ 10th class 9th class ପଢୁଛି।
0: ଆଚ୍ଛା,
1: ଦୁଇ ଜଣଙ୍କ ଆଦର୍ଶରେ ପଢୁଛନ୍ତି।
0: ଆପଣ କଣ କରୁଛନ୍ତି ବାଙ୍ଗାଲୋରରେ?
1: ମୁଁ ଏଇ ଇଲେକ୍ଟ୍ରିକାଲ କାମ କରୁଛି ସ୍ଥାନୀୟ ଅଣ୍ଡରେ।
0: କେତେ ବର୍ଷ ହେଲା ଗଲେଣି?
1: 15 ବର୍ଷ ଉପରେ, ମୁଁ 2010 ଆସିଥିଲି, ଆସି 26 ହେଇଗଲାଣି, 15 ବର୍ଷ ଉପରେ ହେଇଗଲାଣି।
0: ତାହେଲେ ଆପଣ 15 ବର୍ଷ ହେଲା ସେଠି ରହିଲେଣି, କାମ କଲେଣି, ଆଉ ଫ୍ୟାମିଲି ନେଇନାହାନ୍ତି?
1: ଫ୍ୟାମିଲି ନେଇକି ଆସିଥିଲି, ଏଇଠି ବୁଲେଇକି, ଆମର ଯୋଉ ଚାମୁଣ୍ଡେଶ୍ୱରୀ ମନ୍ଦିର ମହେଶ୍ୱର ବୁଲେଇକି ନେଇଥିଲି।
2: ବୁଲେଇବାକୁ ଖାଲି ନିଅନ୍ତି, କିନ୍ତୁ ସେଠି ରଖନ୍ତିନି ପାଖରେ,
1: ଏଠି ଘର ଭଡ଼ା ଟିକେ ଅଧିକା ପଡିଯାଉଛି ବେତନରେ। ଆଉ
2: ଆଉ ବାଙ୍ଗାଲୋରରେ ପାଣିପାଗ ଏବେ କେମିତି ଅଛି?
1: ପାଣିପାଗ ଟିକେ ଥଣ୍ଡା ଅଛି, ବେଶୀ ଗରମ ନାହିଁ, ସବୁବେଳେ ପାଇଁ ଥଣ୍ଡା, କିନ୍ତୁ ଏଇ ଖରା ଦିନେ ଅଳ୍ପ ଟିକେ ଗରମ ହୁଏ,
0: ଅଳ୍ପ ଗରମ।
2: ଯେମିତି ଜନବସତି ବାଙ୍ଗାଲୋରରେ ବଢିଲାଣି, ଖରାଦିନେ ଅଳ୍ପ ଟିକେ ଗରମ, କଣ ଆଗକୁ ଆହୁରି ଗରମ ହବ।

0: କାରଣ
1: ଟ୍ରାଫିକ ବେଶୀ
0: ଲୋକ ପୁରା ପ୍ରବଳ ଖୁନ୍ଦି ହେଇଗଲେଣି, ଯେହେତୁ ଗୋଟେ ଆଇଟି ହବ୍ ରହୁଛି ସେଥିପାଇଁ ଲୋକ ପୁରା ଗହଳି ହେଇଗଲେଣି, ଆଉ ଟ୍ରାଫିକ ତ ବହୁତ ସେଠି ରୁହେ, ଆପଣ କେମିତି ମ୍ୟାନେଜ କରନ୍ତି?
2: ଇଏ ତ କଂକ୍ରିଟ ସହର, ସବୁଆଡେ କଂକ୍ରିଟ, ବଡ ବଡ ବିଲ୍ଡିଂ, ସଫ୍ଟୱେୟାର କମ୍ପାନୀ ଭର୍ତ୍ତି ହେଇଛି, ଆଉ ଟ୍ରାଫିକ ତ ମାନେ ଗୋଟେ ଜାଗା ଯିବ, ଟ୍ରାଫିକ ଏତେ ଜାମ ହେଇଯିବ ଯେ ସେ ନିର୍ଦ୍ଦିଷ୍ଟ ଟାଇମରେ ଯାଇ ପହଞ୍ଚି ପାରିବ ନାହିଁ।
0: ଆପଣ କେମିତି ମ୍ୟାନେଜ କରନ୍ତି ସେଇ ଟାଇମ?
2: ଆମ ରୁମ୍ ପାଖରୁ କମ୍ପାନୀ 7 କିଲୋମିଟର, ମୁଁ ସାଇକେଲରେ ପଳେଇ ଆସେ।
0: ବହୁତ ବଢିଆ କରନ୍ତି, ଆପଣଙ୍କ ଭଳି ଯଦି ସମସ୍ତେ ସେଠି ସାଇକେଲ ଚଲେଇବା ଆରମ୍ଭ କରନ୍ତେ ନା, ଏଇ ଟ୍ରାଫିକ ସମସ୍ୟାଟା ରୁହନ୍ତାନି,
1: ଠିକ ସମୟରେ ଯାଇକି ପହଞ୍ଚି ପାରନ୍ତେ ଅଫିସ
0: ମାନଙ୍କରେ। ମୁଁ ଜାଣିଛି ଆପଣ ନିହାତି ଠିକ ଟାଇମରେ ଯାଇ ପହଞ୍ଚି ଯାଉଥିବେ,
1: ତାପରେ ପଲ୍ୟୁସନ ବି କମିଯାନ୍ତା।
2: ସମସ୍ତେ କଥା ବୁଝିବା ଦରକାର,
0: କିନ୍ତୁ ସମସ୍ତେ ଧୀରେ ଧୀରେ ବୁଝିଲେଣି, ଆସ୍ତେ ଆସ୍ତେ ବୁଝିଯିବେ, ବଡ ବଡ ଦେଶମାନଙ୍କରେ ବୁଝିଗଲେଣି, ଆମ ଦେଶ ବି ସେଇ ଆଡକୁ ଗତି କରୁଛି, ଧୀରେ ଧୀରେ ସମସ୍ତେ ବୁଝିଯିବେ ଯେ ସାଇକେଲ ଚଲେଇବା ଦେହ ପାଇଁ ବହୁତ ଭଲ ବୋଲି।
1: ଆପଣ ଗାଁକୁ କେତେଥର ଆସନ୍ତି ବର୍ଷରେ?
2: ମୁଁ ଗାଁକୁ ଏବେ ଯାଇଥିଲି, ନୂଆ ଘର ଗୋଟେ ଯାଇଥିଲି କାମ ସାରିକି ଏବେ ଆସିଛି। ଆଉ
1: ଘରକୁ ଆସିଲେ କିନ୍ତୁ ଆପଣଙ୍କୁ ବହୁତ ଭଲ ଲାଗୁଥିବ, ଏମିତି ଖୋଲା ଖୋଲା ଜାଗା ସବୁ, ଗଛ ପତ୍ର ଆମର
2: ଲାଗେ, ଯାତ୍ରା ଆଉ ପିଲା ଆଉ ସବୁ ଅଛନ୍ତି, ଭଲ ଲାଗେ।
1: ପିଲାମାନେ ବି ଅଛନ୍ତି ସହଜେ, ତାପରେ ବି ପରିବେଶ, ଆପଣଙ୍କ ନିଜ ଗାଁ ମାଟିକୁ କିଏ ଭୁଲିଲାଣି,
0: ଯାହା ହେଲେ ଗାଁ ମନେ ପଡୁଥିବ ନା।
1: ସେଠି ଖାଇବା ପିଇବା କେମିତି ହୁଏ, ଆପଣଙ୍କୁ ରୁଚେ କେମିତି?
2: ଏଠି ମେସ୍ କରି ରହିକି ଆମେ ସବୁ ଓଡିଆ ପିଲା ରହିଛୁ 4 ଜଣ, ଆମେ ସବୁ ଆଣି ଓଡିଆ ଆମର ଖାଦ୍ୟ ଆମେ ଖାଉଛୁ, କିନ୍ତୁ ଏଠିକାର ଯୋଉ ଖାଦ୍ୟ ହରି ସବୁଥିରେ ଖଟା
0: ଖଟା ରାଗ,
2: ହଁ ଖଟା ରାଗ ଆଉ ସମ୍ବର ଆଉ ଚିକେନ ଯୋଉ କରନ୍ତି ସେଥିରେ ନଡିଆ ବି ପକେଇ ଦିଅନ୍ତି।
0: ଯୋଉ ଜାଗାରେ ରହିବେ ସେ ଜାଗାରେ ଖାଦ୍ୟ ଟିକେ ଖାଇବେ ନା, ସବୁବେଳେ ଓଡିଆ ଖାଦ୍ୟ ଖାଇଲେ ଭଲ, ଟିକେ ଚେଞ୍ଜ କରିବେ, କୋଉ ଖାଦ୍ୟ ଖରାପ ନୁହେଁ, ତାଙ୍କ ଏରିଆ ହିସାବରେ ସେମାନେ ଖାଦ୍ୟ ବନାନ୍ତି, ଆଉ ସେଇ ଜାଗାର ପାଣିପାଗ ଅନୁସାରେ ସେମାନେ ଖାଦ୍ୟ ବନାନ୍ତି, ସମସ୍ତଙ୍କୁ ଖାପ ଖୁଆଇ ଚଳିବାକୁ ପଡିବ, ଆଉ ଆମ ଜାଗାର ଖାଦ୍ୟ ଯେମିତି ଆମକୁ ବେଶୀ ଭଲ ଲାଗେ, ତାଙ୍କ ଜାଗାର ଖାଦ୍ୟ ମଧ୍ୟ ତାଙ୍କୁ ବେଶୀ ଭଲ ଲାଗୁଥିବ।
1: ଯାହା ବି ହଉ ଆପଣଙ୍କର ସବୁ ମିଶିକି ଓଡିଆ ମାନେ ସାଙ୍ଗ ହେଇକି ଅଛନ୍ତି, ମାନେ ଓଡିଆ ଖାଦ୍ୟ ଖାଉଛନ୍ତି, ଭଲରେ ଖାଉଛନ୍ତି ଆଉ କଣ,
0: ଯେତେ ବାହାର କମ୍ ଖାଦ୍ୟ ଖାଇବେ ଭଲ।
2: ଏକ ପ୍ରକାର ମିଠା ମିଳୁଛି, ମିଠା ମାନେ ଆମର ପିଠା ଟାଇପ୍ର, ଯୋଉ ଚକ୍ରିତ ଟାଇପ୍ର ତାକୁ ବିଲ୍ ପସନ୍ଦ କହନ୍ତି, ସେ ଜିନିଷଟା ବହୁତ ଭଲ ଲାଗେ। ଆମ ଗାଁକୁ ପ୍ରାୟ ଯେତେଥର ଯାଏ 5-6 ପିସ୍ ଲେଖା ନେଇକି ଯାଏ,
0: ଆମ ପାଇଁ ବି ଗୋଟେ 2 ପିସ୍ ନେଇ ଆସିବେ ତାଧର ଦିଲ୍ ପସନ୍ଦ।
1: ଆପଣ ଦିଲ୍ ପସନ୍ଦ ଆପଣଙ୍କର ଦିଲ୍ୱାଲି ପାଇଁ ସବୁବେଳେ ଆଣୁଛନ୍ତି,
0: ଦିଲ୍ ପସନ୍ଦ ଟିକେ ମୋ ପସନ୍ଦ ପାଇଁ ଆସୁ,
2: ଦିଲ୍ ପସନ୍ଦ ମୋ ପସନ୍ଦ ପାଇଁ, ଆଉ ଆମର ଶ୍ରୋତା ମାନଙ୍କ ପାଇଁ ଯେଉଁମାନଙ୍କ ସୁବିଧା ହବ ନିଶ୍ଚୟ ନେବି।
1: ଠିକ ଅଛି, ଆପଣ ଏତିକି କହିଲେ ଆମର ଶ୍ରୋତା ବନ୍ଧୁ ମାନେ ପାଇଗଲେ, ଆମେ ଯେମିତି ପାଉଛୁ, ଆଉ କହିଦିଅନ୍ତୁ ଆଜି ମୋ ପସନ୍ଦରେ
0: କଣ ଗୀତ ଶୁଣିବେ।
2: ଆପଣ ଭାବୁଛି ଯେକୌଣସି ଭଲ ଗୀତ ଦିଅନ୍ତୁ
1: ଠିକ ଅଛି, ଶୁଣେଇ ଦଉଛି ସୁନ୍ଦର ଗୀତଟି ଆପଣଙ୍କୁ,
0: ଫୋନ କଲେ କଥା ହେଲେ, ସେଥିପାଇଁ ଧନ୍ୟବାଦ।

0: ସପ୍ତାହରେ ଥରେ ଯେବେ ତୁମେ ଆସିଯାଅ ସାଥୀ, ମନ ହୁଏ ବନ୍ଧୁ କାଟିବାକୁ ତୁମ ସହ କେତେ ଦିନ କେତେ ପୁଣି ରାତି।
1: ହାତ ଲେଖା ଚିଠି ତୁମ ସତରେ ଲାଗେ ଭାରି ନିଆରା, କବିତାରେ ରହିଥାଏ ପ୍ରୀତି ଭରା ଭରା।
0: ତୁମ ପସନ୍ଦର ଗୀତ ତୁମେ କହିଯାଅ ସିନା, ସମସ୍ତଙ୍କୁ ଭଲ ଲାଗେ ଭାରି ମନ ଜିଣା।
1: ଏକଥା କି ବୁଝେ ସେହି ଅବୁଝା ସମୟ, ହେଇପରା ଦେଲାଣି ଇସାରା, ଖେଳ ସରିଗଲା ତୁମ, ଏବେ ଯାଅ ଯାଅ।

0: ହେଲେ ବନ୍ଧୁ ଭୁଲିବେନି ଫୋନ କରିବାର ସେଇ ବେଳ ଆଉ ବାର, ଦିନ ବାରଟାରୁ ଗୋଟାଏ ପ୍ରତି ଶୁକ୍ରବାର
1: 0671230-3149
0: 0671-230-3149
1: ଏଇଟି ଆମର ଫୋନ ନମ୍ବର।
0: ମନରେ ଦୁଃଖ ଆଣିବାନି ବନ୍ଧୁ, ଆସିଥିଲେ ଫେରିବାକୁ ହବ, ଇଏ ପରା ସୃଷ୍ଟିର ବିଚାର।

ସେ ସହିଲା ମୋ ପସନ୍ଦ। ପ୍ରଯୋଜନା ଦୁର୍ଗା ମାଝୀ, ଉପସ୍ଥାପନା ନମିତା ମଲ୍ଲିକ ଏବଂ ଜସ୍ମିନ ପ୍ରିୟଦର୍ଶିନୀ।

0: ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ପ୍ରଚାର କରୁଛୁ ନାଟକ ମିତୁ ଅପା, ମୂଳ ରଚନା ସାତକଡ଼ି ହୋତା, ପ୍ରଯୋଜନା ହିମାଂଶ ଭୂଷଣ ସାବତ।
1: ଆକାଶେ ତୁମେ ଗୋଟିଏ ତାରକା, ଅନେକ ସୁରରେ ଗୋଟିଏ ଗୀତିକା, ଉଦାସ ମନରେ ପ୍ରୀତିର ଚେତନା, ମୁଲିପିରେ ଖାଲି ତୁମରି ଭାବନା। ତୁମେ ମୋ ନିଝୁମ ରାତିର କବିତା, ମୁଁ ହେଲେ ସାଗର, ତୁମେ ସାଗରିକା।
2: ରାତି 2 ବାଜିଲା,
1: କ୍ଲାନ୍ତ ଆଖିର ତୁମେ ଦୀପ ଶିଖା, ମୋ ଜୀବନ ପଥେ ଅଲିଭା ସଳିତା। ଧରଦି ପ୍ରାଣର ଟିକିଏ ମମତା, ମୋ ତୁଳିକା ଧାରେ ତୁମେ ଆଲେଖିକା।
2: ଓ କହିଲେ ପରା 2 ବାଜିଲା ବୋଲି
3: ଶୁଣିଲି।
2: ତେବେ
3: କଣ,
2: ତମେ ଶୋଇବାକୁ ଗଲେ ମୁଁ କବାଟ ଦେବି,
3: ତମେ ଶୁଅ ମୁଁ ଦେଇଦେବି।
2: କଣ ରାତି ସାରା ବସି ଏମିତି?
3: ତମର କଣ ଅସୁବିଧା ହଉଛି?
2: ଓ ଦରଦ ଉଛୁଳି ପଡୁଛି ପରା।
3: ଗୌରୀ
2: ଲାଚ ମାଡ଼ୁନି ତମକୁ, ତା ପକ୍ଷ ନେଇ ତମେ ପୁଣି ଅପାଙ୍କ ସାଙ୍ଗରେ ଝଗଡ଼ା କଲ? ବିଚାରୀ ଭୋକ ଉପାସରେ କହୁରୁ ଗୋଡ଼ କାଢ଼ି ଚାଲିଗଲେ।
3: ଥାଉ ଥାଉ, ପୁନି ଅପାର ଶିଷ୍ଟାଚାର ଜ୍ଞାନ ନାହିଁ, ସେଇଥିପାଇଁ ସେ ମିତୁ ଅପା ନାଁରେ ଯେତେ ସବୁ ନାସ୍ତି ମନ୍ତବ୍ୟ ଦେଇଗଲେ।
2: ତମ ମିତୁ ଅପା ଏବେ କୋଉ ଭଲ କି, ନିଆଁ ନଥିଲେ କଣ ଧୂଆଁ ବାହାରିଥାନ୍ତା?
3: ଦୁନିଆରେ ଏମିତି ଅନେକ ଲୋକ ଅଛନ୍ତି ଗୌରୀ, ଯେ ନିଜ ଭୁଲକୁ ଅନ୍ୟ ଉପରେ ଲଦି ଦେଇ ନିଜକୁ ଦୋଷମୁକ୍ତ କରିବାର ବାହାନା କରନ୍ତି। ମୁଁ ମୋ ମାମୁଁ ଝିଅ ଭଉଣୀ ଟୁନି ଅପାକୁ ତମଠୁ ବେଶୀ ଜାଣେ।
2: ଟୁନି ଅପା ତେବେ କଣ ମିଛ କହିଗଲେ? ସେ ଯାହା କହିଲେ ମୁଁ ଏକା କାହିଁକି, ଯିଏ ଶୁଣିବ ତମ ମିତୁ ଅପାକୁ ସେ ଘୃଣା ଛଡ଼ା ଆଦର କେବେ କରିବନି।
3: ଦେଖ ଗୌରୀ, କାହା କଥାରେ ଭାସିଯାଇ ପରକୁ ନିନ୍ଦା କରିବା ଗୋଟେ ଖରାପ ଅଭ୍ୟାସ। ତା ଛଡ଼ା ତମେ କଣ ମିତୁ ଅପାଙ୍କୁ ଦେଖିଛ?
2: ଆଖିରେ ସିନା ଦେଖିନି, ହେଲେ ତମଠୁ ତାଙ୍କ ବିଷୟରେ ଯାହା ସବୁ ଶୁଣିଛି, ହୁଏତ ତାଙ୍କୁ ପାଖରୁ ଦେଖିଥିବା ଲୋକ ବି ତାଙ୍କ ବିଷୟରେ ଏତେ ବେଶୀ ଉପଲବ୍ଧି କରିନଥିବେ, ବୁଝିଲ?
3: ତେବେ ଟୁନି ଅପା କଥା ଶୁଣି ଏମିତି ସଙ୍କୁଚିତ ହୋଇ ପଡୁଛ କାହିଁକି? କାହିଁକି ତମ ମନ ଭିତରେ ମିତୁ ଅପା ପ୍ରତି ଘୃଣା ସବୁ ଜମାଟ ବାନ୍ଧିବାକୁ ଆରମ୍ଭ
2: କରିଲା? ସିଏ ତା ଯାହା ହେଲା, ସେଥିରେ ମୋର କଣ ଅଛି? ମ
3: ନିଜ ମନର ଅପ୍ରସନ୍ନ ଭାବଟାକୁ ମୋ ଆଖିରୁ ଲୁଚେଇ ପାରିବନି। ପୁନି ଅପାର ମନ୍ତବ୍ୟ ଶୁଣିବା ପରଠୁ ତମେ କେମିତି ଅସହିଷ୍ଣୁ ପଡ଼ିଛ, ଗୋଟେ ମୁଁ ଖୁଣି ନ କହିଲେ ବି ତମ ଚେହେରା ଉପରେ ତାର ପ୍ରତିଫଳନ ମୁଁ ସ୍ପଷ୍ଟ ଲକ୍ଷ୍ୟ କରିପାରୁଛି।
2: ଆଚ୍ଛା, ତମେ ତ ମିତୁ ଅପାର ଏତେ ପ୍ରଶଂସା କରୁଛ, ହେଲେ ମୁଁ ପଚାରୁଛି ସେ ଯାହା କଲେ କୌଣସି ଶିକ୍ଷିତ ଝିଅ ପକ୍ଷରେ ତା କରିବା କଣ ଠିକ?
3: ଏଥିରେ ଅସାମାଜିକତାର ଗନ୍ଧ ଯେ ନିଶ୍ଚୟ ଅଛି, ମୁଁ ତ ଅସ୍ୱୀକାର କରୁନି। ତେବେ ଘଟଣାର ସତ୍ୟତା ନ ଜାଣି ଆମର କୌଣସି ମନ୍ତବ୍ୟ ଦେବା ଠିକ୍ ନୁହେଁ। ଗୋଟାଏ ହାତରେ କେବେ ତାଳି ବାଜେନି, ହୁଏତ ଟୁନି ଅପାର ମନ୍ତବ୍ୟରେ ଅତିରଞ୍ଜନ ବି ଥାଇପାରେ।
2: କାହିଁକି, ସେ କଣ ତମ ମିତୁ ଅପାର ଶତ୍ରୁ କି? ଏକା ଗାଁର ଝିଅ, ଟୁନି ଅପା ପୁଣି ବୟସରେ କେତେ ବଡ଼?
3: ବୟସକୁ ନମ୍ରତାର ମାପକାଠି ହିସାବରେ ଦେଖିଲେ ଟୁନି ଅପା ନମ୍ର ହେବାର ଯଥେଷ୍ଟ କାରଣ ରହିଛି। ହେଲେ ତମେ ଜାଣ, ମିତୁ ଅପାକୁ ସେ ମୋଟେ ସହ୍ୟ କରିପାରୁନଥିଲା। ପିଲାଦିନେ ମୁଁ ତା ପାଖେ ବେଶୀ ସମୟ ନ ରହି ମିତୁ ଅପା ପାଖେ ସମୟ କଟାଉଥିଲି ବୋଲି ଟୁନି ଅପାରେ ଥିଲା ଗୋଟେ ଅଭିମାନ।
2: ଅଭିମାନ କରନ୍ତିନି, ଟୁନି ଅପା ତମ ମାମୁଙ୍କ ଝିଅ, ହେଲେ ମିତୁ ଅପା ସାଙ୍ଗେ ତମର କଣ ଏତେ ସମ୍ପର୍କ?
3: ସେଇଠି ଟୁନି ଅପା ଆଉ ମୋ ଭିତରେ ନିକଟତାର ଏ ଦୂରତ୍ୱ। ତା ମନ୍ତବ୍ୟ ଗୁଡା ମୋ ଜୀବନ ଉପରେ ବିପରୀତ ପ୍ରଭାବ ପକେଇଲା ବେଳେ ମୁଁ ବେଶୀ ମିତୁ ଅପା ସହିତ ଘନିଷ୍ଠ ହେଲି। ଟୁନି ଅପା ଇର୍ଷାରେ ଜଳିଗଲା, ତା ପାଇଁ ଆମର ସମ୍ପର୍କ

0: ଆମର ସମ୍ପର୍କର ନିବିଡ଼ତା କେମିତି କରୁଣ ହୋଇ ପଡ଼ିଲା।
1: ଥାଉ ଥାଉ, ମଣିଷର ସ୍ୱଭାବ ଚରିତ୍ର ତା କଥାବାର୍ତ୍ତା ଚାଲିଚଳନ ଜଣାପଡ଼େ। ତମ ମିତ ହେବା ଯଦି ଏତେ ଗୁଣର ଥିଲେ ତା ସ୍ୱାମୀ ମୁଣ୍ଡରେ କଣ ଭୂତ ସଭା ରହିଥିଲା ନା?
0: ମୁଁ କିନ୍ତୁ କହିବି ତାଙ୍କ ସ୍ୱାମୀର ଏଇଟା ନିତ୍ୟାନ୍ତ ଅନ୍ୟାୟ। ସଂସାର କଲେ କୋଉ ସ୍ୱାମୀ ସ୍ତ୍ରୀ ଭିତରେ ଝଗଡ଼ା ଲାଗୁନି କହିଲ, ତାପରେ ଏକାଥରେ ଛାଡ଼ପତ୍ର ଦେଇ
1: ମୂର୍ଖ ବୋଲି କଣ ତମେ ଏମିତି କଥା କହୁଛ? ମା, ତା ସ୍ୱାମୀ ଛାଡ଼ପତ୍ର ଦେଇଛି ନା, ତମ ମୃତ ହେବା ସ୍ୱାମୀକୁ ଛାଡ଼ି ପରପୁରୁଷ ହିଁ ରହୁଛି।
0: ଦେଖ ଗୌରୀ, ସବୁ ବିଷୟରେ ଗୋଟେ ସୀମା ଅଛି। ପୁନଃ ତା କଥାରେ ବିଶ୍ୱାସ କରି ତମେ ବେଳକୁ ବେଳେ ମୃତ ହେବା ଉପରେ ଏମିତି ଅସହିଷ୍ଣୁ ହେଇପାରୁଛ, ମନେ ହେଉଛି ସତେ ଯେମିତି ତମେ ନିଜ ଆଖିରେ ତାଙ୍କ ବିବାହ ବିଚ୍ଛେଦର ଦୃଶ୍ୟ ଉପଭୋଗ କରିଛ।
1: ଅସହିଷ୍ଣୁ ହେବିନି, ବାର ଲୋକଙ୍କ ମୁହଁରୁ ବାର ନିନ୍ଦାର କଥା ଶୁଣିବି ତମେ ତାକୁ ମୁଣ୍ଡରେ ବସେଇଛ, ବର୍ଷ ବର୍ଷ ଧରି ତାକୁ ଉଜୁଡ଼ି ହଉଛ। କିଏ ଜାଣେ ତାକୁ ପାଖରେ ପାଇଲେ ମୋତେ ବି ତମେ ଛାଡ଼ପତ୍ର ନ ଦେବ ବୋଲି?
0: ଠିକ କର, କିଛି ନ କହିଲେ ମନକୁ ଯାହା ଆସୁଛି ମୁହଁକୁ ଯାହା ଆସୁଛି ବକି ଯାଉଛୁ ନାଇଁ। ମୁଁ ତମେ ସାବଧାନ କରିଦେଉଛି, ଆଉ ଦିନେ ପୁଣ୍ୟପା କଥାକୁ ଆଳ କରି ମୁଁ ଆଗରେ ମିତ୍ର ଉପରେ ଦୁର୍ନାମ କରିବନି।
2: ଗୌରୀ, ଗୌରୀ କଣ ଶୋଇପଡ଼ିଲଣି? ଆରେ ଘୁଞ୍ଚି ଯାଉଛ କୁଆଡ଼େ? ଏ ଗୌରୀ ଆସ, ପାଖକୁ ଆସ।
1: ନାଇଁ ଛାଡ଼ ମତେ, ଦରକାର ନାହିଁ ସେ ସୁହାଗ, ଯା ଉପରେ ହାତ ରଖିଲେ ତମକୁ ସୁଖ ଲାଗିବ ତା ପାଖକୁ ଯା।
2: ଗୌରୀ ଛି ଛି ଛି, ତମେ ଏ କଥା କହିପାରିଲ? ଆଚ୍ଛା କହିଲ, ବାହାଘରର ସାତ ବର୍ଷ ଭିତରେ ମିତୁ ଉପା ବିଷୟରେ ମୁଁ ତମକୁ କେତେ କଣ ନ କହିଛି, ଅଥଚ ଦିନେ ତ ତମେ ମୋତେ କାହିଁ ସନ୍ଦେହ କରିନଥିଲ। କାଲି ହଠାତ୍ ଟୁଣୁ ଉପାର କଥା ଶୁଣି ସନ୍ଦେହର ବିଷ ଜ୍ୱାଳାରେ ତମେ ଏମିତି ଜର୍ଜରିତ ହଉଛ କାହିଁକି? ତମ ମୁହଁରେ ଏଇ କଥା ପଦକ ତମ ମନ ଭିତରେ ଗଭୀର ସନ୍ଦେହର ବାର୍ତ୍ତା ବହନ କରୁଛି। ଆଜି ତମେ ମୋତେ ଅନ୍ୟ ପାଖକୁ ଯାଅ ବୋଲି କହିପାରିଲ? ସାତ ବର୍ଷ ଧରି ଯଦି ତମରି ପାଖରେ ରହି ସୁଖର ଉପଲବ୍ଧି ମିଳିଲା, ଆଜି ମୁଁ ଆଉ ଯିବି କାହା ପାଖକୁ?
1: କିଏ ଜାଣେ ତମେ ଆଉ କୋଉଠିକି ଯାଉ କି ନାହିଁ ବୋଲି। ନିଜ ସ୍ୱାମୀକୁ ତଡ଼ିଦେଇ ପରପୁରୁଷ ଉପରେ ଯାହାର ଆଖି ପଡ଼ିଛି ସେମିତି ଅନେକ ସଂସାର ଧ୍ୱଂସ କରିବ।
2: ପୁଣିପା ସବୁବେଳେ ଖଳୋଇ, ତମେ ତାରି କଥାରେ ବିଶ୍ୱାସ କରି ମିଛରେ ସିନା ଅଭିମାନ କରୁଛ, ମିଛରେ ସିନା ମିତୁପା ପ୍ରତି ଇଙ୍ଗିତ କରୁଛ।
1: ହଁ ହଁ, ତମ ନିଜ ଅପା ଖଳୋଇ, ସ୍ତ୍ରୀ ତମର ଅସୁନ୍ଦରୀ, ଆଉ ସେଇ ଡାହାଣୀ ସର୍ବଗୁଣ ସମ୍ପନ୍ନା, ସୁନ୍ଦରୀ ଆଉ ସୁରସିକା ନାହିଁ?
0: ଗୌରୀ ଷ୍ଟପ ଷ୍ଟପ, ଚୁପ କର କହୁଛି।
1: ତମେ ମତେ ମାରିଲ, ବେସ ମାର, ଆହୁରି ମାର, ମାରି ମାରି ମାରିଦେଲେ ବି ମୁଁ କହିବି ତମ ମିତୁ ଅପାର ଚରିତ୍ର କିଛି ଭଲ ନୁହେଁ। ସେଟା ସେ
3: ନଟ, ଆରେ ନଟିଆ,
4: କଣ ବଡ଼ ବାବୁ?
3: ଏଇ ନେ ଫାଇଲଟା ନେଇ ସୁଭାଷ ବାବୁଙ୍କୁ ଦେ, ଏ ଚିଠିର ଦିଟା କପି କରିବାକୁ କହିବୁ।
4: ହଉ।
3: ଆରେ ନଟ ଶୁଣ ଶୁଣ,
4: ପୁଣି କଣ ହେଲା?
3: ଆରେ ସାର ଆସିଲେନି,
4: କାନ୍ଥ ଘରିକି ଟିକେ ନିଘା କର ବଡ଼ ବାବୁ, ଆସି ଏଗାରଟା ବାଜିବ ପରା। ତମେ ସିନା ହୋଲି ଦୋହଲି ଏଇ ନେ ଆସୁଛ, ହେଲେ ସାର ତ ନଅଟା ବେଳୁ ଆସି ଅଫିସ ଆସିଲେଣି।
3: ଗାଲୁଆ କୋଉଠି କାଲ ହେ ସାର ନଅଟାରେ ଆସିବା ତୁ ଦେଖିଛୁ
4: ମଲା? ମୁଁ କାହିଁ ଦେଖନ୍ତି, ମୁଁ ତ ଦଶଟା ବାଜି ପନ୍ଦର ମିନିଟରେ ଆସି ପହଞ୍ଚିଲି।
3: ଆଜି ସାର ଏଡ଼େ ବେଗି ଅଫିସ ଆସିଲେ ଯେ,
4: କି ଜାଣି ରୋଜ ଆସିବା ମାତ୍ରେ ମତେ ଖୋଜନ୍ତି, ହେଲେ ଆଜି କାହିଁକି ମୋତେ ଖୋଜି ନାହାନ୍ତି?
3: କିରେ ନଠ, କଥା କଣ? ଆଜି ସାରଙ୍କ ମିଜାଜ ଗରମ ଅଛି କିରେ
4: ମଲା? ତମେ ଯୋଉଠି କି ମୁଁ ସେଇଠି, ନରମ କି ଗରମ ମୁଁ ଜାଣିବି କେମିତି?
3: ତାହେଲେ ଗଲା, ଆଜିର ଯୋଜନାଟା ଏକାବେଳକେ ପଣ୍ଡ ହେଇଗଲା।
4: କି ଯୋଜନା ବଡ଼ ବାବୁ?
3: କଣ ଆଉ କହିବିରେ ନଟିଆ, ଆମ ଶ୍ରୀମତୀ ଆଜିକି ମାସେ ହେଲା ଲଗେଇଛନ୍ତି ସିମେଳି ପାରୁ ଯିବେ ବୋଲି, ହେଲେ ମୋର ଫୁରସତ ହଉଛି କୋଉଠି? କାଲି ଆମ ସାରିକା ରତ୍ନ ଆସି ପହଞ୍ଚିଗଲେ, ଏଇଲେ ତାଙ୍କର ଏକାଜି ଆଜି ଯେମିତି ହେଲେ ସେମାନେ ଅଭୟାରଣ୍ୟ ଦେଖିବେ।
4: ହଇ ବଡ଼ ବାବୁ, ତମେ ତ ଆସି ଅଫିସରେ, ଆଉ ସେମାନେ ଗଲେ କାହା ସାଙ୍ଗେ?
3: ଆରେ ସେଇଥିପାଇଁ ତ ଆଜି ସକାଳ ପରୁ ଘରେ ଆମର ଧୂମ ପାଲା, ବିଚରା ସବୁ ଭାଇ ଥିଲେ ବୋଲି ଶ୍ରୀମତୀଙ୍କ କବଳରୁ ଖସି ଆସିପାରିଲି। ଭାବିଥିଲି ସାରଙ୍କୁ ଟିକେ ପଟାପଟି କରି କାଲି ଦିନଟା ଛୁଟି ନିଅନ୍ତି।
4: ହଇଲେ ବଡ଼ ବାବୁ, ତମର ତ ଦିଦିଟା ଭିଣ୍ଡା ପୁଅ ଅଛନ୍ତି, ସେମାନେ କଣ ମା ମାଉସୀ ହେରିକାଙ୍କୁ ନେଇ ସାଙ୍ଗରେ ବୁଲି ଆଣିପାରୁନଥାନ୍ତେ? ତମେ ଏ ବୁଢା ବୟସରେ ଯାହା ହନ୍ତ ସନ୍ତ ହବ ନା?
3: କାହିଁକି ଆଉ କହୁଛୁ ରେ ନଟ, ପୁଅମାନେ ଆମର ଫୁଲ ବାବୁ, ମା ମାଉସୀଙ୍କୁ ସାଙ୍ଗରେ ନେଇଗଲେ ତାଙ୍କ ପ୍ରେଷ୍ଟିଜ୍ କୁଆଡ଼େ ବାଧାପ୍ରାପ୍ତ ହବ।
4: ଭଲ କଥା କହୁଛନ୍ତି ତ।

0: ମା ମାଉସୀଙ୍କ ସାଙ୍ଗରେ ଗଲେ
1: ଆପଣା ସୁନା ତ ଭେଣ୍ଡି କାହାକୁ ଆଉ କହିବି
2: ନଟ ନଟ
0: ନା ହେଇଗଲା ବଡ଼ ବାବୁ ଆଜି ନଟ ଉପରେ ଆଚ୍ଛା କରି ପାନେ ହେଇଯିବ କଲିଂ ବେଲ୍ ନ ବଜେଇ କେମିତି ଚିତ୍କାର କରୁଛନ୍ତି ଦେଖ
2: ନଟ
3: ସାର୍
2: ରାସ୍କେଲ ଶୁଣିଥିଲୁ
3: ନାଇଁ ସାର୍
2: ଛାଡ ହେରେ ତୋର ଯଦି କାମ କରିବାକୁ ଇଚ୍ଛା ନାହିଁ ରେଜିଗ୍ନେସନ ଦେଇ ଚାଲିଯା
3: ସାର୍ ମୁଁ କଣ କଲି ସାର୍
2: କଣ କଲୁ ଆରେ ଇଡିଅଟ୍ ତୋ କାମ ଯଦି ମୁଁ କରିବି ତୁ ରହିବୁ କାହିଁକି ଡାକିଲେ ବି ଜବାବ ମିଳୁନି
3: ନାଇଁ ସାର୍ ଆପଣ ତ କେବେ ଡାକନ୍ତିନି ସାର୍
2: ମତେ ରଗାନି ନଟ କହୁଛି ହେରେ ଗଧ ମୁଁ ତତେ ଡାକେନି ଡାକେନି ନାଇଁ ଡାକେନି ଯଦି ତୁ ମୋ ରୁମ୍ ଭିତରକୁ ଆସୁ କେମିତି
3: ସାର୍ ସାର୍ ବେଲ୍ ମାରିଲେ ମୁଁ ଛାଁକୁ ଆସି ହାଜର ହେଇଯାଏ
2: ଛାଁକୁ ନନ୍‌ସେନ୍ସ ଆଜି ଅଫିସ କେତେବେଳକୁ ଆସିଲୁ
3: ସାର୍ ସାର୍ ଦଶ ମିନିଟ୍ ଡେରି ହେଇଯାଇଛି ସାର୍
2: ଏ ଝରକା ସବୁ ଖୋଲା ହେଇନି କାହିଁକି
3: ସାର୍ ଆପଣ ତ ନିଜେ ମନା କରିଛନ୍ତି
2: ନଟ
3: ସାର୍
4: କାଲି ରାତି ସାରା ଶୋଇପାରିଲିନିରେ
3: କାହିଁକି ସାର୍
4: ଦୁର୍ଯୋଗ
3: କଣ ସାର୍ ଘରେ କଣ କା ଦେହ ଖରାପ
4: ଦେହ ଖରାପ ହେଲେ ଭଲ ହେବାକୁ ଔଷଧ ଅଛି ରେ ହେଲେ ମନ ଖରାପ ପାଇଁ କଣ କିଛି ଔଷଧ ଅଛି
3: ଆପଣଙ୍କ କଥା କିଛି ମୁଁ ବୁଝିପାରୁନି ସାର୍
2: ମିତୁ ଅପାକୁ ନେଇ ଆମ ସ୍ୱାମୀ ସ୍ତ୍ରୀଙ୍କ ଭିତରେ ଭୟଙ୍କର ଝଡ଼ ବହିଗଲା
3: ମିତୁ ଅପା କିଏ ସାର୍
2: ଓ ନାଇଁ ନାଇଁ ଆରେ ସେ କିଛି ନୁହେଁ ତୁ ଯା
3: ହଉ ସାର୍
2: ଆରେ ଶୁଣୁ ଶୁଣୁ ବଡ଼ ବାବୁଙ୍କୁ ଟିକେ ଡାକିଲୁ
5: ସାର୍ ସାର୍ ମତେ ଡାକିଲେ ସାର୍
2: ଆସନ୍ତୁ ବସନ୍ତୁ ପେଣ୍ଟିଂ କାମରୁ ପାହାଡ ଦେଖି ମୋର ମନେ ହେଉଛି ଦିଗମ୍ବର ବାବୁ ହୁଏତ ମୁଁ ମୋ କାମରେ ଖିଲାପ କରୁଛି
5: ସବୁତକ ଫାଇଲ ତ ମୁଁ ଆପଣଙ୍କ ଟେବୁଲକୁ ପଠେଇ ଦେଇଛି ସାର୍ ମୋ ପାଖରେ ତ ଆଉ କିଛି ପେଣ୍ଡିଂ ନାହିଁ
2: ଆପଣଙ୍କୁ ମୁଁ କହୁନି ଦିଗମ୍ବର ବାବୁ ମୁଁ ନିଜକୁ ଦୋଷୀ କରୁଛି
5: ଆପଣଙ୍କ ମନ ଯଦି ଭଲ ନାହିଁ ଥାଉ ସାର୍ ଆଉ ଦିନେ ଅଧେ ଡେରି ହେଲେ କିଛି କ୍ଷତି ନାହିଁ
2: କେମିତି ଭଲ ରହିବ କହିଲେ ଗୋଟେ ଅଯଥା କଥାକୁ କେନ୍ଦ୍ର କରି ଯଦି ସ୍ୱାମୀକୁ ସ୍ତ୍ରୀ ସନ୍ଦେହ କରେ
5: କଣ ହେଇଛି ସାର୍ ସେମିତି କିଛି ଗୁରୁତର
2: କଥା ବଢ଼ିଲେ ଲଘୁ କଥା ବି ଗୁରୁତର ହେଇଯାଏ ଦିଗମ୍ବର ବାବୁ ମୁଁ ମାମୁଁ ଝିଅ ଭଉଣୀର କଟୁ ମନ୍ତବ୍ୟ କାଲି ଗୋଟେ ଅହେତୁକ ପରିସ୍ଥିତି ସୃଷ୍ଟି କରିଛି
5: ସାର୍ ଘର କରିଥିଲେ ବେଳେବେଳେ ଏମିତି ସବୁ ଅଘଟଣ ଘଟିଥାଏ ତାକୁ ଭାବିଲେ କଣ ଚଳିବ
2: ନା ନା ନା କଥାଟା ସେତେ ସରଳ ନୁହେଁ ବୁଝିଲି ଦିଗମ୍ବର ବାବୁ ପିଲାଦିନେ ମୋ ମାମୁଁ ଘର ଗାଁକୁ ମୁଁ ପ୍ରାୟ ରୋଜ ଯାଉଥିଲି ଦୂରତା ମାତ୍ର ଅଧ କିଲୋମିଟର ହବ ଆମ ଘର ପାଖରୁ ସେଇଠି ମୋର ପରିଚୟ ହୁଏ ମିତୁ ଅପା ସାଙ୍ଗେ ମୋଠୁ ବୟସରେ ସାମାନ୍ୟ କେତୋଟି ମାସ ବଡ଼ ତେଣୁ ମୁଁ ତାଙ୍କୁ ଅପା ବୋଲି ଡାକୁଥିଲି ପିଲାଦିନେ ମାମୁଁ ଘରକୁ ଗଲେ ମୁଁ ତାଙ୍କରି ସାଙ୍ଗରେ ଖେଳୁଥିଲି ବୁଲୁଥିଲି ସେ ଥିଲେ ମୋର ପ୍ରଥମ ଆଉ ପ୍ରଧାନ ସାଙ୍ଗ ସ୍ୱଭାବତଃ ମୁଁ ଟିକେ ଲାଜକୁଡ଼ା ବୋଲି ସେ ମୋତେ ସବୁବେଳେ ଚିଡ଼ଉଥିଲେ ବୁଝିଲେ ଥରେ ମୋ ମାମୁଁ ଘରକୁ ପହଞ୍ଚି ଜାଣି ଶୁଣି ତାଙ୍କୁ ଖବର ଦେଇନଥିଲି କୋଉଠୁ କେଜାଣି ମୁଁ ଆସିବା କଥା ଶୁଣି ସେ ହଠାତ୍ ଘର ଭିତରକୁ ବସି ଆସିଲେ
6: ମୋ କାନ କାଟୁଛି
7: କାଟୁଛି ନାଇଁ ଦେଖ ଦେଖ ଲାଜରେ ଗୋଟେ କଣ କେମିତି ନାଲି ପଡିଗଲାଣି
8: ଆଚ୍ଛା ଶୁଭ ପୁଅ ପିଲା ସାଙ୍ଗେ କଥା କହିବାକୁ ଝିଅ ପିଲା ସିନା ଲାଜ କରିବ ହେଲେ ମୁଁ ତ ଦେଖୁଛି ତମ ପାଖେ ଠିକ ଓଲଟା
6: ଦୋଷ କରିଛି ପରା କଥା କାଟିବାକୁ ମିଛ କହିଥାନ୍ତି କେମିତି
8: ମିଛ କହିବା କଥା ମୁଁ କହୁନି ମୋ ହାତର ତମ ଦେହରେ ବାଛିକି ନାହିଁ ତମ କାନ ମୁଣ୍ଡା ରଙ୍ଗେଇ ଉଠିଲା କାହିଁକି ମାଇଚିଆ କୋଉଠିକାର
6: ଦେଖ ମୁଁ ତପା ସେମିତି ମାଇଚିଆ ଫାଇଚିଆ କହିଲେ ମୁଁ ତମ ସାଙ୍ଗେ ଜମା କଥା କହିଲି ଜାଣିତା
8: ଗଲା ତ ସେଇଠୁ ମୁଁ ଯେମିତି ତମ ପଛେ ପଛେ ଗୋଡେଇ ଯିବି କଥା ପଦେ କହିବା ପାଇଁ
6: ତମେ କଥା ନ କହିଲେ ମୋ ମୋଟେ ତମ ଗାଁକୁ ଆସିବିନି
8: କାହିଁକି ମ କାହିଁକି ଆସିବ ନାହିଁ ନା ତମେ ନ ଆସିଲେ ମୁଁ ମାଧବ ମୋ ସାଙ୍ଗ କରି ଜୋର ଜବରଦସ୍ତ ତମକୁ ନେଇ ଆସିବି
6: ଭାରି ହେଲା ଗଲା
8: ହଁ ହେଲା ବାଜିମା
6: ହଉ ଚାଲିଲା ମୋର ଖେଳିବା ସକାଳ ଓଲଟା ଖାଲି ଏମିତି କଥା କଟାକଟିରେ ଗଲା
8: ତମେ ଆଉ କହିଲ ଦି ଦିନ ହେବ ଆସିଲଣି ମତେ ଖବର ଦେଇନ କାହିଁକି
6: ମତେ ଭାରି ଡର ମାଡିଲା ମୁଁ ପୁଅ ପିଲାଟା ଝିଅ ପିଲା ପାଖକୁ ଖବର ପଠେଇବି ଛି କାଳେ କିଏ କଣ ଭାବିବ
8: ଭାବିବ କଣ ତମେ କୋଉ ପର ହୋଇଛ କି
6: ତମେ ଗୋଟେ ବୁଝୁନ ମିତ ବା ଟୁନିଆ ବଡ ବଡ ହିଂସୁ କି ତା ସାଙ୍ଗେ ମୁଁ ଖେଳୁନି ବୋଲି ତା ସବୁବେଳେ ଖାଲି ଗର ଗର ହଉଛି ମୁଁ ଗାଁରେ ବୁଲିଗଲେ ମାମୁଁକୁ ମୋ ନାଁରେ ଚୁଗୁଲି କରୁଛୁ ପରା
8: କାହିଁ ତମେ ତା ସାଙ୍ଗେ ଖେଳୁନ
6: ଛି ସେଇଟା ଖଳେଇଟା ଟିକେ କଥାରେ ଚିଡ଼ିଯିବ କାନ ମଡ଼ିବ ମୋର କି ତା ସାଙ୍ଗେ ଖେଳିବ
8: ମୁଁ ଯଦି ତମ ଉପରେ ସେମିତି ବି ମୋ ସାଙ୍ଗେ ଖେଳିବ ଟି
6: ନାଇଁ ନାଇଁ ତମେ କେତେ ଭଲ

0: ହସି ହସି କଥା କୁହ, ତମେ ଆଉ ଟୁନିଏପା?
1: ହଁ ଉଠିଲେ ଯିବା, ଆମ୍ବାଡ଼ିରେ ପିଜୁଳି ପାଚିଛି, ମୁଁ ତମ ଲାଗି ଟୋକେ ପିଜୁଳି ପାରିକି ରଖିଛି।
0: ସତେ ପିଜୁଳି ନାଁଟା ଶୁଣି ମୋ ପାଟିରୁ ଲାଳ ଗଲାରେ। ରହ ମୁଁ ମାମୁଁକୁ ଟିକେ କହିଦେଇ ଆସିଛି। ମାମୁଁ ମାମୁଁ,
2: ମୁଁ ଯେ ଖାଲି ଲଜ୍ଜା ଅନୁଭବ କରୁଥିଲି ତା ନୁହେଁ, ମିତୋପା ସାଙ୍ଗେ ବୁଲିବାକୁ ମନରେ ସଙ୍କୋଚ ବି ଲାଗୁଥିଲା। ସମ୍ପର୍କଟା ମାମୁଁ ଘର ପଡ଼ୋଶୀ ସୂତ୍ରର, ତ ସେଥିରେ ପୁଣି ମୋ ମାମୁଁ ଝିଅ ଭଉଣୀ ଟୁନିଅପା ତାଙ୍କୁ ଆଦୌ ଦେଖି ସହି ପାରୁନଥିଲା। ଆଉ ଥରେ ବୁଝିଲେ ଦିଗମ୍ବର ବାବୁ, ଆଉ ଥରେ ମୁଁ ଆଇଏ ପରୀକ୍ଷା ଦେଇସାରି ମାମୁଁ ଘରକୁ ଯାଇଥାଏ ରଜ ଛୁଟିରେ। ଗାଁରେ ସେତେବେଳେ ଗୋଟେ କଣ ଡ୍ରାମା ହବାର ଥିଲା, ସେ ଗାଁର ମଦନ ମୋର ସବୁଠୁ ଭଲ ସାଙ୍ଗ, ସେଇ ମୋତେ ତାଙ୍କ ଡ୍ରାମାରେ ମିଶିବା ପାଇଁ ବାଧ୍ୟ କଲା ପରା।
3: ଅଟକିଯିବ। ଆରେ ତୋର ଚେହେରା ଅଛି, ହିରୋ ରୋଲ ତତେ ଖୁବ ଭଲ ମାନିବ।
2: ହେଲେ ମୋର ଯଦି ଭୁଲ ହବ, ଡାଇରେକ୍ଟର ପାଟି କଲେ ଅନ୍ୟମାନେ ହସିବେ, ମତେ ଲାଜ ମାଡ଼ିବ। ନାଇଁ ନାଇଁ ନାଇଁ, ମତେ କ୍ଷମା କଲୁ ଭାଇ, ମତେ ସେ ଡ୍ରାମାରେ ଜମା ମତେ ଅନୁମତି ହବ ନାହିଁ। ମୁଁ
3: ଆଉ ରମେଶ, ତତେ ଟିକେ ଟେକା ଟେକି କହିବାରୁ ବେଶ ଖୁସାମତ କହୁଛୁ। ଆରେ ତୁ, ଆରେ ଶୁଣ, ତୁ ରମେଶରେ କଣ ଭାବୁଛୁ ଆମେ ଡ୍ରାମା କରିବୁନି? ଦେଖିବୁ ଦେଖିବୁ, ଆମେ ଫାର୍ଷ୍ଟ କ୍ଲାସ ଡ୍ରାମା କରିବୁ।
2: ଆରେ ଶୁଣ ଶୁଣ, ଦେଖିବା
1: ତାକୁ ଡାକୁଛ କାହିଁକି? ପକ୍କା ଖଣ୍ଡେ ସେ ୟା ତା ନାଁରେ ଚୁଗୁଲି କରି ଡ୍ରାମାରେ ଗୋଟେ ବିଭ୍ରାଟ ସୃଷ୍ଟି କରିବା ତା କାମ। ମହା ବଦମାସ ଚୁପ ସୈତାନ, ତାକୁ ତମେ ଜାଣିନ।
2: ଥାଉ ମିତୋପା, ତାକୁ କାଇଁ ମିଛଟା ଗାଳି ଦଉଛୁ ଯେ?
1: ଗାଳି ଦେବିନି, ଆଉ କଣ ବେଲପତ୍ର ଦେଇ ପୂଜା କରିବି? ଯାହାକୁ ମତେ ଭଲ ନ ଲାଗେ ବାଧ୍ୟ ତାକୁ ଭଲ ବୋଲି କହିବାକୁ ଶିଖଉଛ?
2: ନା ନା ନା, ମୁଁ କିଛି ଶିଖୁନି ଯେ, ତେବେ ଅପ୍ରିୟ କଥାଟା ନ କହି ଚୁପ ରହିଗଲେ ତ ଚଳନ୍ତା। ତା ଛଡା ମଦନ ତ ମୋ ସାଙ୍ଗେ ଝଗଡା କରୁନଥିଲା, ଓଲଟି ତାଙ୍କ ଡ୍ରାମାରେ ମତେ ହିରୋ ରୋଲ ଦବ ବୋଲି କହୁଥିଲା, ମୁଁ ମନା କରିଦେଲି ନା।
1: କଣ ହେଲା, ତମେ ମନା କଲ? କଣ ଯେ ଆଉ ତମକୁ କହିବି, ଭେଣ୍ଡାଟା ହେଲନି ତଥାପି ସେ ଲାଜକୁଳା ଢଙ୍ଗ ଛାଡି ପାରିଲୁନି?
2: କିନ୍ତୁ ମୁଁ
1: କିଛି ଶୁଣିବିନି, ତମେ ଅଲବତ୍ ଡ୍ରାମାରେ ରୋଲ କରିବ। କଣ ରଖିବନି ମୋ କଥା?
2: ହଉ ତମେ କହୁଛ ଯେତେବେଳେ
1: ସାବାସ, ତେବେ ହଁ ସେ ମଦନ ସାଙ୍ଗେ ବେଶୀ ମିଳାମିଶା କରିବନି।
2: ମିତୁପା,
1: ଅପ୍ରିୟ କଥା ନ କହି ତୁନି ରହିବାକୁ ତମେ ମତେ କହିଲ, ହେଲେ ମୁଁ ତମକୁ କହିଦଉଛି ଶୁଭ, ଆଜି ସିନା ତମେ ମୋ କହିବା ଅର୍ଥ ବୁଝିପାରିଲନି, ଦିନ ଆସିବ ବୁଝିପାରିବ, ସେତେବେଳେ ମୁଁ ପାଖରେ କି ଦୂରରେ ଥିବି କିଏ ଜାଣେ।

0: ମୁଁ କବିତା ଲେଖେ ବୋଲି ତମେ ସବୁବେଳେ ମୋ ଆଗରେ ଜିଦ୍ ଧରି ବସ ନା, ତମକୁ ନେଇ କବିତା ଲେଖିବାକୁ।
1: ହଁ ତ କଣ ମତେ ନେଇ କବିତା ଲେଖିଛ?
0: କାଲି ରାତିରେ ହଠାତ୍ ବନେଇଲା, ଦିଧାଡି କବିତା ଲେଖିବି, ତମ କଥା ମନେ ପଡିଲା, ଏଣୁ ତେଣୁ ଦୁଇପଦ ଲେଖିଦେଇଛି, ତମକୁ ଭଲ ଲାଗିବ କି ନୁହେଁ କିଏ ଜାଣେ।
1: କାଇଁ ଆଣିଛ ସେ କବିତା?
0: ଏଇ ଖାତାରେ ଲେଖିଛି, ଶୁଣିବ?
1: ଦେଲ ମତେ ଖାତାଟା,
0: ମୁଁ ପଢି ଶୁଣି ଦଉଛି।
1: ଦିଅ ନା ଖାତାଟା,
0: ନିଅ,
1: ମୁଁ ସାଙ୍ଗେ ସାଙ୍ଗେ ଆସ।
0: କୁଆଡେ ଚାଲି ଦଉଛ ମିତୁ ବା?
1: କଣ ରାଗିଲ?
0: ଖାତାଟା ନେଇ ଏମିତି ଉଠି ଚାଲିଗଲ କାହିଁ ଯେ?
1: ତମେ ପଢିବାକୁ ତରତର ହେଲ ବୋଲି।
0: ତା ମାନେ
1: ମୋ କଥା ମାନେ ମତେ ନେଇ କବିତାଟିଏ ଲେଖିଛ, ସେଇ ଯଥେଷ୍ଟ ମୋ ପାଇଁ।
0: କିନ୍ତୁ କବିତାଟା ଯେ ତମେ ଶୁଣିଲନି।
1: ସମୟ କଣ ସରିଯାଉଛି ଶୁଭ, ବାଉଳା ହଉଛ କାହିଁକି? କଣ ଆଖି ଅନ୍ୟ କୋଉଠି ଲାଖି ଗଲାଣି କି?
0: ମିଠୁ ବା,
1: ସେ କବିତା ମୋ ନାଁରେ ଲେଖା ହେଇଛି ଯେତେବେଳେ ସେଇଟା ମୋର, ମୁଁ ତାକୁ ଯତ୍ନରେ ସାଇତି ରଖିବି।
0: କିନ୍ତୁ ସେଥିରେ ଯାହା ସବୁ ଲେଖାଯାଇଛି।
1: କଣ ସବୁ ଲେଖିଛ ମୁଁ ଯଦି ଜାଣିନି, ତେବେ କଣ ବା ଲେଖିଥିବ? ମୁହେଁ ମୁହେଁ ମୁଁ କଥା କହେ ବୋଲି ମତେ ହୁଏତ ମୁଖରା ବୋଲି ବର୍ଣ୍ଣନା କରିଥିବ, କିମ୍ବା ସ୍ପଷ୍ଟବାଦିନୀ ବୋଲି ତାରିଫ କରିଥିବ।
0: ନାଇଁ ନାଇଁ ନାଇଁ ନାଇଁ ମିଥୁ ବା, ଖାଲି ସେତିକି ନୁହେଁ, ମୁଁ ଆହୁରି ଅନେକ କିଛି ଲେଖିଛି ସେ କବିତାରେ।
1: ମୁଁ ଜାଣେ ମୁଁ ଆଉ କଣ ଲେଖିଥିବ।
0: ତମେ ତ ପଢିନ, ଜାଣିଲ କେମିତି?
1: ପଢିନି ସିନା, ଅନୁଭବ ତ କରିଛି।
0: ମୁଁ ଖାଲି ତମ ଗୁଣର ପ୍ରଶଂସକ ବା ନିନ୍ଦୁକ, ଏଇ ଅନୁଭବ?
1: ସେମିତି କିଛି
0: ନାଇଁ ମିଥୁବା, ସେ କବିତାରେ ମୁଁ ଖାଲି ତମ ରୂପର ବର୍ଣ୍ଣନା କରିନି, ୟା ପୂର୍ବରୁ ମୁଁ ଅନେକ କବିତା ଲେଖିଛି, ସେଥିରେ କଳ୍ପନାର ବହଳତା ଅଛି ସତ, ହେଲେ ମନର ଅଭିବ୍ୟକ୍ତି କିମ୍ବା ଆତ୍ମୀୟତାର ଗନ୍ଧ ନାହିଁ। ଏ କବିତାରେ ମୋ ଆଖିରେ ତମେ ଖାଲି ସୁନ୍ଦରୀ ବା ଗୁଣବତୀ ହିଁ ଦେଖାଦେଇନ, ତୁମ ସ୍ୱରୂପକୁ ନିଜ ଭିତରେ ଆବଦ୍ଧ ରଖିବାର ପ୍ରାଣାନ୍ତକ ପ୍ରୟାସ ମୁଁ କରିଛି ଏଇ କବିତା ଜରିଆରେ।
1: ଆରେ ବାଃ, ତମେ ତ ବେଶ ବର୍ଣ୍ଣନା କରିପାରୁଛ, ତେବେ ଏଇଟା ଖାଲି ତମ ମନର କଳ୍ପନା କିମ୍ବା?
0: ଆଗକୁ ଭାବିବାର ଅବକାଶ ପାଇନି ଏପର୍ଯ୍ୟନ୍ତ, ହୁଏତ ଆତ୍ମସଙ୍କୋଚ ବାଧା ଦେଇଛି।
1: କଳ୍ପନା କରିବାରେ ବି ବାଧା? ତେବେ ତ ତୁମ ବର୍ଣ୍ଣନାରେ ମୋଟେ ସତ୍ୟତା ନଥିବ।
0: ଅଛି ଅଛି ମିତୁପା, ତମକୁ ମୁଁ କେମିତି ବୁଝେଇବି, ତମେ ଥରେ କବିତାଟା ପଢ, ଜାଣିପାରିବ। କବିତାର ପ୍ରତ୍ୟେକଟି ଭାଷାରେ ଅଛି ମୋ ଆତ୍ମାର କରୁଣ ଆର୍ତ୍ତନାଦ, ଟିକେ ସ୍ନେହ ପାଇଁ ଯେ ନା ଆଦର ପାଇଁ, ସେଥିରେ ମୁଁ ବୋଳି ଦେଇଛି ମୋର ତରୁଣ ମନର ପ୍ରଥମ ଇନ୍ଦ୍ରଧନୁର ରଙ୍ଗ।
1: ଜଣାଯାଉଛି ଆଜି ତମେ ଖୁବ୍ ବେଶୀ ଇମୋସନାଲ ହେଇପଡ଼ିଛ। ହେଲା, ମୁଁ ସେ କବିତା ପଢ଼ିବି, ତମ ମନର ଅଭିବ୍ୟକ୍ତିକୁ ଗଭୀର ଭାବରେ ବିଶ୍ଳେଷଣ କରିବି, ତେବେ ସେଥିପାଇଁ ଅବକାଶ ଆସିଲେ ତା ଆଗରୁ ନୁହଁ।
0: ମୋ କଥା ରଖିବନି ତମେ?
1: ରଖିବି, ହେଲେ ବର୍ତ୍ତମାନ ନୁହେଁ।
0: ହଉ, ତମ ଖୁସି।
2: ତାପରେ କଣ ହେଲା ସାର୍?
0: ମିତୁପା ସେଦିନ ମୋ କବିତା ପଢ଼ିଲେନି, ସେଇ ଅଭିମାନରେ ସେଥର ମାମୁଁ ଘରୁ ପଳେଇ ଆସିଲି। କାଲି ପୁନ୍ୟପା ଆସିଥିଲା, ସେ ଯାହା ସବୁ କହିଲା ମିତୁପାଙ୍କ ନାଁରେ।
2: କଣ କହିଲେ ସାର୍?
0: ନାଇଁ ନାଇଁ ଦିଗମ୍ବର ବାବୁ, ପୁନ୍ୟପାର ସ୍ୱଭାବ ସେମିତି, ପିଲାଦିନୁ ସେ ମିତୁପାକୁ ସହିପାରେନି, ସେ ଯେତେ ଯାହା ଅପବାଦ ଦେଲେ ବି ମୁଁ କେବେ ବିଶ୍ୱାସ କରିବିନି। ମିତୁପା ଭଳି ଝିଅ ପୁଣି ଏତେ ତଳକୁ ଖସିଯିବେ, ଇମ୍ପସିବଲ। ୱେଲ୍, ଯାଆନ୍ତୁ ଦିଗମ୍ବର ବାବୁ, ଅଯଥା ମୁଁ ଡେରି କରିଦେଲି।
2: ନା ସାର୍, ଡେରି ହେଲେ କଣ ହେଲା, ମନର ଦୁଃଖଟା ଅନ୍ୟ ଆଗରେ ପ୍ରକାଶ କରିଦେଲେ ମନ ହାଲୁକା ହେଇଗଲା। ଆପଣଙ୍କ ମିତୁ ଅପାଙ୍କୁ ଯଦିଓ ମୁଁ ଦେଖିନି କି ଜାଣିନି, ତେବେ ମୋ ଅନୁଭୂତିରୁ କହିବି ସାର୍, ଏମିତି କେତେ ଅମ୍ଳାନ ଜ୍ୟୋତି ଅପବାଦର ଅନ୍ଧକାର ଭିତରେ ନିଜର ସତ୍ତା ହରେଇ ବସନ୍ତି, ସେଇ ହିସାବ କେହି ରଖିନି କି ରଖିବାକୁ ଚାହିଁ।
0: ଆପଣ ଠିକ୍ କହିଛନ୍ତି ଦିଗମ୍ବର ବାବୁ, ଏ ଦୁନିଆଟା ସତେ ଯେମିତି ସ୍ୱାର୍ଥର ବ୍ୟାଙ୍କ ବାଲାନ୍ସ, ସ୍ୱାର୍ଥ ବାହାତ ହେଲେ ବ୍ୟାଙ୍କ ବାଲାନ୍ସ କମିଯାଉଛି ବୋଲି ମଣିଷ ବେଳେବେଳେ ଉତ୍କ୍ଷିପ୍ତ ହୁଏ। ହଉ ଏଥର ଯିବା।
2: ସାର୍ ଗୋଟାଏ କଥା କହନ୍ତି।
0: କଣ କୁହନ୍ତୁ
2: ସାର୍? ଆମ ଶ୍ରୀମତୀଙ୍କ ଭଉଣୀ ସପରିବାରରେ କାଲି ଆସି ପହଞ୍ଚନ୍ତି, କାଲି ଦିନଟା ଆଜ୍ଞା
0: କାଜୁଆଲ ଲିଭ୍ ଚାହୁଁଛନ୍ତି ତ, ବେଶ ଛୁଟି ଦରଖାସ୍ତ ପଠେଇଦେବେ।
2: ହଉ ସାର୍।
0: ମଦନ ତୁ?
3: ଆରେ ମୁଁ ଶୁଣିଥିଲି ତୋର ବାରିପଦା ପୋଷ୍ଟିଂ ହେଇଛି, ହେଲେ ଦେଖାଇ ନଥିଲା।
0: ମୋର ତ ଏଠିକି ଆସିବାର 4 ମାସ ହେଇଗଲାଣି, ଆଉ ତୁ ଏଠି କଣ କରୁଛୁ?
3: ପିଲାଟି ଆଉ ମାନେ ପ୍ରାକ୍ଟିସ କରୁଛି ବାହାରେ।
0: ଆଉ କେବେ ଚା ଆଣିବୁ?
3: ନାଇଁ ନାଇଁ, ଏକ କପ୍ ଚା ମେ କାମ ନେଇ ଚାଲେଗା ୟାର।
0: କିଛି ସ୍ନାକ୍ସ ମଗା? ଆଚ୍ଛା ହଉ ବାବା, ଦୁଇ ପ୍ଲେଟ ମିକ୍ସଚର ନେଇଆ, ଚଳିବ ତ?

0: ଫୁଟକା କରି ମିଳିଯିବ, ତମେ କଣ ଜାଣିନ କଥା?
1: ଜାଣେ ବାବୁ, ସବୁ ଜାଣେ। ହଉ ତମେ ଗୋଟେ କାମ କର, ଯେନ ତେନ ପ୍ରକାରେ ଶୁଭର ମାମୁଁ ଝିଅ ଭଉଣୀ ଟୁନିକୁ ହାତ କର, ଦେଖିବ ସେ କେମିତି ଅଣ୍ଟି ଛୁରୀ ଏଇ ତଣ୍ଟି କାଟୁଛି।
0: ଠିକ ଅଛି, ତମେ ଠିକ କହିଛ, ଟୁନିପା କଥା ମୋର ମୋଟେ ମନେ ନଥିଲା। ଆଚ୍ଛା ହେଲେ ମୁଁ ତାକୁ କଣ କହିବି?
1: ତମର କିଛି କହିବା ଦରକାର ନାହିଁ, ମ କାଲି ଯାଇ ଟୁନିକୁ କହିବ ମୁଁ ତାକୁ ଖୋଜୁଥିଲି ବୋଲି।
0: ସେଇଠୁ
1: ସେଇଠୁ ଆଉ କଣ, ସେ ମୋ ସାଙ୍ଗେ ଦେଖା କଲେ। ଆରେ ଏଇ ଦେଖ, ନାମ ନବା ମାତ୍ରକେ ଠାକୁରାଣୀ ବି ଯେ, ଆଉ ଟୁନି ବୋଧେ ଦେଉଳରୁ ଫେରୁଥିଲା କଣ। ତମେ ଏଲେ ଯାଅ, ପରେ ତମର ମୋର କଥା ହେବା। ଟୁନିକୁ ଆଶା ବାରି କରି ମୁଁ ଆଗ ବାଟୁଟା ସଳଖି ନିଏ। ଦେଖିଲ ତ ମଦନ ବାବୁ କେମିତି ପଦ୍ମ ତୋଳା ବୋଲା ହେଲା, ରାତି ପାଇଲା ବେଳକୁ ପୁଅ ଗାଁ ଛାଡ଼ି ଛଅର ହସୁ।
0: ଧନ୍ୟ କହିବ ତମ ବୁଝିକୁ, ହେଲେ କଣ୍ଟା ସିନା ସଫା ହେଲା, ଏବେ ଟିକେ ଭୂମିକର୍ଷଣ କରି ଚାରା ବିଛିବାକୁ ଚେଷ୍ଟା କର।
1: ମଦନ ବାବୁ ସେ କାମ କଣ ଆଉ ବାକି ଅଛି, ଏଯାଏ ଆଉ ଦିନ କେଇଟା ସବୁ କହିଯା।
0: ଆରେ ଅପେକ୍ଷା ତ ନିଶ୍ଚୟ କରିବେ ଅଧିକାରୀ, ହେଲେ କାମଟା ହାସଲ ହେଇ ନପାରିଲେ ମୁଁ ପ୍ରେଷ୍ଟିଜ ପଳାଇବି
1: କି? ଅଧିକାରୀର ମନ୍ତ୍ର କଣ ନିଷ୍ଫଳ ହବ? ଅସମ୍ଭବ, ଏ ଗାଁରେ ତମ ପରି ଏତେ ଗୁଡା ପାଠ କିଏ ପଢିଛି ହେ? ଆଉ ଦିନେ କୈଟାରେ ପରା କୋଚେରେ ଯାଇ ତମେ ଓକିଲାତି କରିବ, ଖାଲି ପରୀକ୍ଷାରେ ପାସ୍ଟା ହେଇଯାଉ ନା।
0: ପାସ୍ କରିବା କଥା ଖୁବ ମାମୁଲି ଅଧିକାରୀ, ହେଲେ ଡିଗ୍ରୀକୁ ଦେଖି କଣ ସରପଞ୍ଚ ମନ ଚହଲିବ?
1: ଅଳ୍ପ ଚହଲିବ ନା, ନହେଲେ ଅଧିକାରୀ ତାକୁ ଚହଲେଇ ଦବନି। ଆଏ ତମେ ଦେଖିବ ହେ ମଦନ ବାବୁ, ତମର ଗୁଣଗ୍ରାମ ନେଇ ମୁଁ ଆକାଶରେ ଥୋଇବି, ସରପଞ୍ଚ ଆଖି ଖୁସି ହେଇଯିବ। ଖାଲି କେଇଟା ଗାଁ ଟୁକାକୁ ହାତ କରିପାରିଲେ ହେଲା।
0: କାହା କଥା କହୁଛ ଅଧିକାରୀ?
1: ଆଏ ସେଇ ଉପର ସାହିର କେଇଟା ଟୁକାକୁ ପଟାପଟି କରିପାରିଲେ ସେଇମାନଙ୍କ ଜରିଆରେ ସରପଞ୍ଚକୁ ଜବତ କରିହବ।
0: କରବାରେ ଅଧିକାରୀ ବୁଝିଲ, ତମେ ସେମାନଙ୍କ ସାଙ୍ଗରେ କଥାବାର୍ତ୍ତା କର।
1: ଖାଲି ମୁହଁରେ କହିଲେ କଣ ସେମାନେ ରାଜି ହେବେ? ଆଜିକାଲିକା ଯୁଗ କଥା କଣ ତମେ ଜାଣିନ? ଠନ୍ ଠନ୍ ମଦନ ଗୋପାଳ ମୁସିବତକୁ ତରିଆ ମେଡାଲ।
0: ଟଙ୍କା ପାଇଁ ତମେ ମୋଟେ ବ୍ୟସ୍ତ ହୁଅନି ଅଧିକାରୀ, ମୁଁ କେମିତି ଦିଲ୍ଲା ଲୋକ, ତମେ ତାକୁ ସେ କଥା ଜାଣିଛ।
1: କି କଥା କହୁଛ?
0: ହେଲେ ହେଲେ ସାବଧାନ, ଯାହା କରିବ ତମେ, ମାନେ ମୁଁ ଇଏ ଫାନ୍ଦ ଭିତରେ ନାହିଁ, ମୋର କାମ ଦରକାର। ନିଅ ଏ 200 ଆଡଭାନ୍ସ।
1: ଏଥର କାମ ନହେଇଯିବ କୁଆଡେ, ତମେ ତୁ ନିହେଇ ଦେଖିଯାଅ ଏ ଅଧିକାରୀର ବାହୁ ଆଉ ଭେଜାର କରାମତି। ମୁଁ ବି ଆଡଭାନ୍ସ ତମକୁ କହି ରଖୁଛି ମଦନ ବାବୁ, ଆଗାମୀ ତିଥିରେ ମିତୁ ସଙ୍ଗେ ତମର ବାହାଘର ପକ୍କା ବୋଲି ଜାଣ। ହଉ ମୁଁ ଗଲି ହେ ମଦନ ବାବୁ। ଓ ମଦନ ବାବୁ, ତମେ
0: ଏସବୁ କଣ ହେଲା?
1: କଣ ହେଲା? କିଛି ନାହିଁ ତ।
0: କିଛି ନାହିଁ, କିଛି ଶୁଣିପାରୁଛ?
1: ବାହାଘର ନ ହବ, ଆଜି ମିତୁର ବାହାଘର।
0: ସେଟା ମିତୁର ବାହାଘର, ସେଦିନ ତ ଭାରି ତୋଡ଼ରେ କହୁଥିଲ ମଦନ ବାବୁ, ମିତୁ ସାଙ୍ଗେ ତମର ବାହାଘର ପକ୍କା, ଏବେ ହେଲା କଣ?
1: ଯାହା ହବାର ଥିଲା ସେ ହେଲା ଆଉ।
0: କଣ ମୋ ସାଙ୍ଗେ ୟାର କି କରୁଛ? ବାର କର, ବାର କର ମୋ ଟଙ୍କା।
1: ଟଙ୍କା କି ଟଙ୍କା ହେ ମଦନ ବାବୁ,
0: ଭୁଲିଗଲ? ମିତା ବାବାକୁ ରାଜି କରିବା ପାଇଁ ଗାଁ ଟୁକାଙ୍କୁ ଏକଜୁଟ କରିବ ବୋଲି ଯୋଉ 500 ନେଇଥିଲ ମୋଠୁ, କୁଆଡେ ଗଲା? କୁଆଡେ ଗଲା ସେ ଟଙ୍କା?
1: ଯୋଉ କାମ ପାଇଁ ଦେଇଥିଲ ସେଥିପାଇଁ ଖର୍ଚ୍ଚ ହେଲା ଆଉ, ଯିବ କୁଆଡେ?
0: ହେଲେ ଆଜି ଇଏ କଣ ହଉଛି? ମିତୁକୁ ବାହା ହଉଛି କିଏ? ଠକ ଦ୍ୱାଚର ଧପାବାଜ କୋଟିକା।
1: ଟିକେ ଦେଖି ଚାହିଁ କଥାବାର୍ତ୍ତା କର ହେ ମଦନ ବାବୁ, ନ କହି ନ କହି ତ କଣ ଧପାବାଜ ବୋଲି କହିସାରିଲଣି।
0: କହିବିନି, ଅଲବତ୍ କହିବି।
1: ନାଇଁ ନାଇଁ କାହିଁ କହିବ ନା, ହୟ ଏଡ଼େ କହିଲା ବାଲା, ତମେ ନିଜ ଦେହରେ ସାଆଁବାଳୁଆ ରୁମ ପରି ପାପ ଭର୍ତ୍ତି ହେଇଛି।
0: କଣ କହିଲ?
1: ମୁଁ ଏକା କହୁଛି, ଗାଁ ଗୋଟାପଡ଼ା ହଲ୍ଲୋଳ ପଡିଛି। ହୟ ଭୁଲିଗଲ, ଗତ ଶନିବାର ହାଟ ପାଳି ମୁହଁ ସଞ୍ଜ ବେଳେ ତମେ ଆଉ ତମର ଦି ଜଣ ସାଙ୍ଗ ମଦ ନିଶାରେ ମାତାଲ ହେଇ ହରିଆ ଝିଅ ଫୁଲମଣି ସଙ୍ଗେ ହାତାହାତି ଧରା ପଡ଼ିନଥିଲ। ତମ ଭାଗ୍ୟ ଭଲ ସେ ଫକିରାଟା ଥିଲା ବୋଲି ବର୍ତ୍ତିଗଲ, ନହେଲେ ହାଡ ମାଂସ ସମାନ
0: ହେଇଯାଇଛି।
1: ଅଧିକାରୀ କାହିଁ ଗୋଟା ତୁଚ୍ଛାକୁ ଏମିତି ଚିଲଉଛ? ହରିଆ ନିଶା ପଚାହିଲା, পঞ্চায়েত।

0: କି ସଭା କଲା ଏଇ ମିଟୁ ବାପା ପାରା ସରପଞ୍ଚ ହିଁ ହିସାବ କରିଥିଲା ଏଡ଼େ ବେଗି ଭୁଲି ଯାଉଛ ଆଉ କୋଉ ମୁହଁ ଅଛି ତମର ମିଟୁ ହାତ ଧରିଥାନ୍ତ ଆଇ ଯା ଯା ତମ ସହର ବଜାରରେ ସେସବୁ ଚଳିଯିବ ହେଲେ ଏଇଟା ଗାଁ ଏଠି ତମର ସେ ଉତ୍ପାତ ଚଳିବନି ହଁ
1: ମିଟୁ ବାପାର ବାହାଘର ହେଇଗଲା
2: ବ୍ରହ୍ମପୁର ଜଣେ ବଡ ବ୍ୟବସାୟୀର ପୁଅ ବ୍ରଜ କିଶୋର ସଙ୍ଗେ
1: କିନ୍ତୁ ମୁଁ ତ ତାଙ୍କ ବିଷୟରେ ଅନେକ କଦର୍ଯ୍ୟ କଥା ମାନେ ଶୁଣିଛି
2: ତୁ କିଛି ଭୁଲ ଶୁଣିଛୁ
1: ତେବେ ତାଙ୍କ ବୈବାହିକ ଜୀବନରେ ଘଟିଥିବା ବିପର୍ଯ୍ୟୟ କଥା କଣ ସତ
2: ଓ ସିଓର ଆରେ ତୁ ସିନା ତାକୁ ଖୁବ୍ ଭଲ ଯିବ ବୋଲି କହୁଥିଲୁ ସ୍ପଷ୍ଟବାଦିନୀ ଆଦର୍ଶମୟୀ ବୋଲି ତାର ପ୍ରଶଂସାରେ ବିଭୋର ହୋଇ ଉଠୁଥିଲୁ
1: ଏବେ ମଧ୍ୟ ମୁଁ ଜୋର ଦେଇ କହିବି ମିତୁ ବାପା ମୋଟେ ସେମିତି ନୁହନ୍ତି ତାଙ୍କ ଜୀବନର ବିପର୍ଯ୍ୟୟ ପାଇଁ ହୁଏତ ଦାୟୀ ତୁ
2: ମୁଁ ଆରେ ଭାଇ ମୁଁ ଦାୟୀ ହେଲି କେମିତି ମୁଁ ପୁରା ତାକୁ ବିବାହ କରିବାକୁ ଚାହୁଁଥିଲି ହେଲେ ଭାଇ ମୋର ତକଦିର ଖରାପ ମଦ ନିଶାରେ କଣ ଗୋଟେ ସେଦିନ ଭୁଲ କାମ କରିଦେଲି ବୋଲି ମୋ ଆଶା ପାଣି ଫଟକା ପରେ ମିଳିଗଲା
1: ତେବେ ତାଙ୍କ ପାରିବାରିକ ଜୀବନରେ ଝଡ଼ ଉଠିଲା କାହିଁକି
2: ତୁ ଗୋଟେ ନିହାତି ଇଡିଅଟ୍ କିନ୍ତୁ ସେ କଣ ଗୋଟାଏ ପୁରୁଷକୁ ନେଇ ସନ୍ତୁଷ୍ଟ ରହିପାରିବ
1: ସତରେ ମଦନ ତୋ କଥା ଶୁଣୁ ଶୁଣୁ ମୁଣ୍ଡ ଭିତରଟା ଯେମିତି ଝିମ୍ଝିମ୍ ହେଇଯାଉଛି ମୁଁ ତ ଭାବି ପାରୁନି ମିତୁ ଅପା ଭଳିଆ ଝିଅ ଏତେ ତଳକୁ ଖସିଯିବ ଉଠ ଯିବା ଅନେକ ଡେରି ହେଲାଣି ତୁ ଦିନ ମୋ କ୍ୱାର୍ଟର ଆଡ଼କୁ ଆ ମୁଁ ଏଠି ତହସିଲଦାର ଅଛି
2: ଆଚ୍ଛା ହଉ ତେବେ ନିଶ୍ଚୟ ଯିବି ଆଚ୍ଛା ମୁଁ ଆଜି ଯାଉଛି ବାଏ
3: ଆରେ ତମେ ଆଜି କଣ ଏତେ ଶୀଘ୍ର ଅଫିସରୁ ଫେରିଲ କଣ ହେଇଛି ତମର
1: କିଛି ନାହିଁ
3: ତାହେଲେ ଏତେ ଗମ୍ଭୀର କାହିଁକି ପଚାରିଲେ କିଛି ଉତ୍ତର ଦଉନ
1: ଅଫିସରୁ ବିଳମ୍ବରେ ଫେରିବାରେ ଯେମିତି କୌଣସି ଗୁରୁତ୍ୱ ନାହିଁ ଚଞ୍ଚଳ ଫେରିବାରେ ବି ସେମିତି କୌଣସି ତାତ୍ପର୍ଯ୍ୟ ନାହିଁ ଆଉ ଉତ୍ତର ଦେବି କଣ ତେବେ ହଁ ଆଜି କାଇଁ ମନଟା କିଛି ଭଲ ଲାଗୁନି
3: ଶୁଣିଛ ଆମ କ୍ୱାର୍ଟର ପଛରେ ଯିଏ ରହୁଛନ୍ତି ଏଇ ସୁବାଶ ବାବୁ
1: ଡାକ୍ତର ସୁବାଶ ମହାପାତ୍ର ତ ହଁ କଣ ହେଲା ତାଙ୍କର
3: ତାଙ୍କର କାହିଁକି କଣ ହବ ତାଙ୍କ ସ୍ତ୍ରୀ ଆଜି ଆସିଥିଲେ ସେ କହୁଥିଲେ
1: କଣ କହୁଥିଲେ କହୁନ ଆରେ ତୁନି ହେଲେ କଣ
3: କହୁଥିଲେ ତୁମର ସେଇ ମିତୁ ଅପା କଥା
1: ମିତୁ ଅପା କଥା ଡାକ୍ତର ବାବୁଙ୍କ ସ୍ତ୍ରୀ କହୁଥିଲେ ସେ ତ ନୁହଁ କେମିତି ସେ ତ ତାଙ୍କ ଗାଁର ଝିଅ ନୁହନ୍ତି
3: ନାଇଁ ମୁଁ ସେ କହୁଥିଲେ ମିତୁ ଅପା କୁଆଡେ ଆଜିକାଲି ଏଇଠି ଏଇ ବାରିପଦାରେ ରହୁଛି ବୋଲି
1: କଣ କହିଲ ଏଇ ବାରିପଦାରେ ରହୁଛନ୍ତି ମିତୁ ଅପା
3: ଆଶ୍ଚର୍ଯ୍ୟ ହଉଛ ଯେ ତାପରେ ଝିଅ ତ ଦୁନିଆର ଯୋଉ ପ୍ରାନ୍ତକୁ ଗଲେ ବି ଚଳିପାରିବ ଡାକ୍ତର ବାବୁଙ୍କ ସ୍ତ୍ରୀ କହୁଥିଲେ ସେ କୁଆଡେ ସାରା ବାରିପଦା ଟାଉନରେ ପରିଚିତ
1: ହେଲେ ସେ ଏଠି କଣ କରୁଛନ୍ତି
3: ଶୁଣିବ ଶୁଣିଲେ ଧୈର୍ଯ୍ୟ ଧରି ରହିପାରିବ ତ
1: କଣ
3: ଆଉ କରିବ ନିଜ ରୂପକୁ ଜୀବିକା କରି ଦେହକୁ ପଣ୍ୟ କରୁଛି ମାନେ ଏମିତି ଚିଲେଇ ନା କଣ ହବ ମୁଁ ଯାହା ଶୁଣିଲି ସେୟା କହିଲି ନା ମୁଁ କଣ ତାକୁ ଦେଖିଛି ନା କଣ
1: ଚୁପ କର ତୁ ଏଡ଼େ ସାହସ କରୁଛୁ କଣ ନା ମିତୁ ବା ରୂପ ବିକି ଭଗବାନ ମୁଁ ବରଦାସ୍ତ କରିପାରିବିନି
3: ତମେ ସେମିତି ବାଚାଳ ହେଲେ କଣ ମିତୁ ଭଲ ହେଇଯିବ
1: ତମେ ସବୁ ଯିଏ ଯେତେ ପ୍ରକାର କୁଚ୍ଛା ରଟନା କଲେ ବି ମୁଁ କେବେ ବିଶ୍ୱାସ କରିବିନି ଯଦି ସେ ପ୍ରକୃତିରେ ବାରିପଦାରେ ଥାନ୍ତି ମୁଁ ତାଙ୍କୁ ଖୋଜି ବାହାର କରିବି ମୁଁ ନିଜେ ଆଗେ ଶୁଣିବି ତାଙ୍କରି ମୁହଁରୁ ତାଙ୍କ ଜୀବନ ବିପର୍ଯ୍ୟୟର କାହାଣୀ
3: ଯେତେ ଖୋଜିବ ମନା ନାହିଁ ହେଲେ କହିଦଉଛି ତାଙ୍କ ସାଙ୍ଗରେ ଦେଖା ହେଲେ କହିଦବ ମୁଁ ତାପରି ପରପୁରୁଷଙ୍କ ଲୋଭରେ ପଡ଼ିନି ସେ ସେମିତି କଲବଲ ହଉଥିବ ତା ଶୋଷ ମେଣ୍ଟିବନି କି ପେଟ ବି ପୁରିବନି
1: ପ୍ଲିଜ୍ ଗୌରୀ ଫର୍ ହେଭନ୍ ସେକ୍ ଟିକେ ଚୁପ୍ କର ଯାଅ ଏଠୁ ମତେ ଟିକେ ଏକୁଟିଆ ରହିବାକୁ ଦିଅ
3: ହଉ ହଉ ଏକୁଟିଆ ପରେ ରହିବ ଆଗ ଲୁଗାପଟା ବଦଳି ମୁଁ ହାତ ଧୁଅ ମୁଁ ଜଳଖିଆ କରୁଛି
1: ମିତୁ ଅପା ଏଇଠି ଏଇ ବାରିପଦାରେ ଅଛନ୍ତି ମୋର ଏତେ ନିକଟରେ ଅଥଚ ମୁଁ ତାଙ୍କୁ ଦେଖିପାରୁନି ମୋ ଅନ୍ତର ଭିତରେ ମୁଁ ଅନୁଭବ କରୁଛି ଗୋଟେ ଅମୂଲ୍ୟ ନିଧି ହରେ ମୁଁ ଯେମିତି ଅଭାବ ଭୂତରେ ଚଳିଯାଉଛି ନା କାଲିଠୁ ମୋର ଖୋଜିବା ଅଭିଯାନ ଆରମ୍ଭ ହବ ସିନେମା ପାର୍କ ମନ୍ଦିର ବଜାର ସବୁଠି ଖୋଜିବି ତାଙ୍କୁ ଆଉ ଯଦି ଅକସ୍ମାତ ଦେଖା ହୁଏ ତାଙ୍କୁ ଖାଲି ଏତିକି ପଚାରିବି ମିତୁ ଅପା ବୁଢା ବଳଙ୍ଗର ପାଣି କେତେ ଦୂର ଯାଇଛି କହିପାରିବ
3: ଲୁଗାପଟା ବଦଳି ମୋ ହାତ ଧୋଇଲା

0: ସାର୍
1: ନଟ ଗିଲାସ ପାଣି ଦେଲୁ
0: ଦଉଛି ସାର୍ ସାର୍ ନିଅନ୍ତୁ ସାର୍ ନିଅନ୍ତୁ ପାଣି

0: ଆଚ୍ଛା ନଟ, ତୁ କହିପାରିବୁ ମିତୁ ଅପା ଏଠି କୋଉଠି ଅଛନ୍ତି?
1: ସାର୍, ସିଏ ତ ମୋ ପଡ଼ୋଶୀ।
0: ହ୍ୱାଟ, ତୋ ପଡ଼ୋଶୀ?
1: ହଁ ସାର୍, ବିଚାରି ଭାରି ଉପକାରୀ। କାହା ଘରେ କାହାର ରୋଗ ବୈରାଗ ହେଲା ତ ଅପା ଗୁଡାକ, କାହା ଘରେ ବିବାହ ବ୍ରତ ହେଲା ତ ନସର ପସର ହେଇ ସିଏ ଖଟୁ ଥିବ ଯେ ନୋଟଣି ପାରା ପରି। ଆଉ ପିଠାପଣା କରିବାରେ ସିଏ ଧୁରନ୍ଧର, ସେଇଥିପାଇଁ ପରା ସାଇ ଗୋଟାକର ସିଏ ସୀତା ଅପା।
0: କଣ କହିଲୁ, ସୀତା ଅପା?
1: ହଁ ସାର୍, ନାଁଟା ଯେମିତି ସୀତା, ଗୁଣ ଗାଇବା ତହୁ ବଳେ।
0: ଆରେ ତତେ ମୁଁ ସୀତା ଅପା କଥା ପଚାରିଲି।
1: ସାର୍, ପଚାରିଲେ ପରା ସୀତା ଅପା କୋଉଠି ରହନ୍ତି ବୋଲି।
0: ଆରେ ଗଧ, ସୀତା ଅପା ନୁହଁ, ମିତୁ ଅପା। ମିତୁ ଅପା?
1: ମିତୁ ଅପା ସିଏ ପୁଣି କିଏ?
0: ସେ ଝିଅ ହୁଅନ୍ତୁ, ତୁ ଜାଣୁ ସେ କୋଉଠି ରହନ୍ତି?
1: ନାଇଁ ସାର୍, ମୁଁ କହିପାରିବିନି। ଏତେ ବଡ ବାରିପଦା ସହର, ତା ଭିତରେ ଏମିତି କେତେ ଅପା ଥିବେ? ଇଏ ସୀତା ଅପା ମୋ ପଡ଼ୋଶୀ ବୋଲି ତାକୁ ଜାଣିଛି ସିନା।
0: ଡାକ ଡାକ ସେ ବଡ ବାବୁ, ଡାକିଲୁ
1: ଯାଉ। ସାର୍,
2: ସାର୍ ମତେ ଡାକିଲେ ସାର୍।
0: ହଁ ହଁ, ବସନ୍ତୁ ବସନ୍ତୁ। ଦିଗମ୍ବର ବାବୁ, ଶୁଣିଲାଣି ମିତୁ ଅପା କୁଆଡେ ଏଇଠି ଅଛନ୍ତି ବାରିପଦାରେ?
2: ସତରେ? କୋଉ ସାଇରେ ସାର୍?
0: ମୁଁ ସେ କଥା ଜାଣିଥିଲେ ଆପଣଙ୍କୁ କାହିଁ ପଚାରନ୍ତି? ଆପଣ ଟିକେ ଦୟାକରି ଖୋଜିବେ ତ?
2: କିନ୍ତୁ ସାର୍, ତାଙ୍କୁ ତ ମୁଁ କେବେ ଦେଖିନି।
0: ତା ଅବଶ୍ୟ, ତେବେ ଆପଣ ଟିକେ ସନ୍ଧାନ ନେବେ। ମିତୁ ଅପାଙ୍କ ସ୍ୱଭାବ ଯେମିତି ନା, ସେ ନିଶ୍ଚୟ ଅନେକଙ୍କୁ ଆପଣାର କରିସାରିଥିବେ।
2: ସାର୍, ଶୁଣିଛି ଏ ବାବୁ ସାହିରେ କିଏ ଜଣେ ମହିଳା ରହୁଛନ୍ତି, ତାଙ୍କୁ ବି ସେଇ ସାହିର ଟୋକାଏ ଅପା ବୋଲି ଡାକନ୍ତି।
0: ବାବୁ ସାହିରେ ନା? ସେଠି କଣ ସେ ଏକା ରହୁଛନ୍ତି?
2: ସାର୍, ଲୋକଙ୍କ ମୁହଁରୁ ଯାହା ଶୁଣିବା କଥା, କେତେ ସତ କେତେ ମିଛ ଜାଣୁଛି କିଏ?
0: କଣ ସବୁ ଶୁଣିଛନ୍ତି କହିଲେ?
2: ସାର୍, ଏ ସାହି ପିଲା କୁହାକୁହି ହୁଅନ୍ତି, ସେ ମହିଳା କୁଆଡେ ମୀରାବାଇ କୁଷ୍ଠଙ୍କ ପାଇଁ ପାଗଳିନି।
0: ମୀରାବାଇ କୁଷ୍ଠଙ୍କ ପାଇଁ ପାଗଳିନି?
2: ଏସବୁ ସିଗୁଲା କଥା ସାର୍, ସେମାନେ ବର୍ଣ୍ଣନା କରନ୍ତି କଲେଜ ଟୋକାଙ୍କ ପ୍ରତି କୁଆଡେ ସେ ମହିଳାଙ୍କର ଅଶେଷ ପ୍ରୀତି, ରୋଜ ପଲ ପଲ ଟୋକା ତାଙ୍କ ଦୁଆରେ ଭିଡ଼ ଜମାନ୍ତି, ତାଙ୍କୁ କୁଷ୍ଠ ସଜେଇ ନିଜେ ସାଜନ୍ତି ମୀରାବାଇ।
0: ଅଲରେଟ ଅଲରେଟ, ଯୁବେ କହୁନ।
3: ନା ନା, ତମେ ସେମିତି କୁହନି ସୁରେଶ, ତୁମର ଅନୁପସ୍ଥିତି ମୁଁ ମୋଟେ ସହିପାରିବିନି। କାହିଁକି, କଣ ହେଲା ଏମିତି? ଏଠିକି ଆସୁଛ ବୋଲି ଘରେ କଣ ବାପା ବୋଉ ବିରକ୍ତ ହୋଇଛନ୍ତି?
4: ମୁଁ ଏଠିକି ଆସୁଛି ବୋଲି ଘରେ କେହି ଜାଣନ୍ତିନି, ଜାଣିଲେ କିନ୍ତୁ ଭୀଷଣ ବିରକ୍ତ ହେବେ।
3: ଜାଣେ ସୁରେଶ, କୁତ୍ସା ଆଉ କଳଙ୍କର ଗୋଟେ ଆସ୍ତରଣ ମୋତେ ଅକ୍ଟୋପସ୍ ପରି ଘେରି ରହିଛି, କିଏ କେତେ ପ୍ରକାର ଟିପ୍ପଣୀ ଦେଉଛନ୍ତି ସେସବୁ ଶୁଣି ଶୁଣି ମୁଁ ମନକୁ ପଥର କରିଦେଇଛି।
4: ମୁଁ ମଧ୍ୟ ଅନେକ ସମୟରେ ଭାବେ, କାହିଁକି ଲୋକେ ତମକୁ ହତାଦାର କରନ୍ତି, କାହିଁକି ସେମାନେ ତମର ଗୋଟେ ଅନ୍ଧାରୁଆ ଦିଗକୁ ବେଶୀ ବିଜ୍ଞାପିତ କରନ୍ତି।
3: ମନ ଦେଇ ମନ ପାଇନି କି ସ୍ନେହ ଦେଇ ସ୍ନେହ ପାଇପାରିନି ବୋଲି ଟିକିଏ ସ୍ନେହ ମମତା ପାଇଁ ମୋ ଜୀବନଟା ହାହାକାର କରି ଉଠୁଛି ସୁରେଶ, ଏଇଟା ହୁଏତ ମୋ ଜୀବନର ଅନ୍ଧାରୁଆ ଦିଗ। ହେଲେ ମୁଁ ଆଉ କେତେ ସହିବି? ବୋହୁ ଆଖିର ସୌରଭ୍ୟ ହେଇ ଏମିତି ଆଉ କେତେ ଦିନ ବଞ୍ଚିବି?
4: ତମେ ମନମୁଣା କରନି ମିତୁ ଅପା, କେହି ତମକୁ ସ୍ନେହ ଆଦର ନ ଦେଲେ ବି ମୁଁ କେବେ ତମଠୁ ଦୂରେଇ ଯିବିନି। ତମ ମନର ସୁଖ ଆନନ୍ଦ ପାଇଁ ଯେତେ ନିନ୍ଦା ଅପବାଦ ସହିବାକୁ ହେଲେ ମଧ୍ୟ ମୁଁ ନିର୍ବିକାର ଭାବରେ ସବୁ ସହିବି।
3: ତମେ ସତ କହୁଛ, ତମେ ମୋ ମନରେ ସୁଖ ଆନନ୍ଦ ଭରିଦେବ?
4: କଣ ବିଶ୍ୱାସ କରୁନ?
3: ତାହେଲେ ଏଠିକି ଆସିବାକୁ ବାରଣ କରୁଥିଲ କାହିଁକି?
4: ଏଠିକାର ପରିବେଶ ଆମ ପାଇଁ ଅନୁକୂଳ ହେଉନି ନା, ସେଥିପାଇଁ ଭାବୁଥିଲି ଆମେ ଏଠୁକୁ ଦୂର ଜାଗାକୁ ଚାଲିଯିବା, ଯେଉଁଠି ଆମକୁ କେହି ବିଦ୍ରୁପ କରିବେନି, ଇଙ୍ଗିତ କରିବେନି, ସେମିତି ଗୋଟିଏ ନିରୋଳା ଜାଗାରେ ରହିବା ତମେ ଆଉ ମୁଁ।
3: କି ସୁନ୍ଦର, କି ମିଠା ବଳା କଥା ତୁମର। ନା ନା ସୁରେଶ, ତମକୁ ମୁଁ କେବେ ହେଲେ ପାଖ ଛଡ଼ା କରିପାରିବିନି। ଆସ ସୁରେଶ, ଆହୁରି ପାଖକୁ ଲାଗି ଆସ, ତମ ନରମ ହାତର ସ୍ପର୍ଶ ଦେଇ ତମେ ମୋତେ ଆହ୍ଲାଦିତ କର। ଆସ ପ୍ଲିଜ।
4: ମିତୁ ଅପା?
3: ଅପା ନୁହେଁ, କୁହ ଖାଲି ମିତୁ, ତୁମ ଆଦରର ମିତୁ।
4: ଛାଡ଼ ମିତୁ ଅପା, କବାଟ ଠକ୍ ଠକ୍ କରୁଛି।
3: ଏତେ ରାତିରେ କେହି ଏଠିକି ଆସିବେନି ସୁରେଶ, ତମେ କାହିଁକି ବିଚଳିତ ହଉଛ?

0: ଶୁଣ, କିଏ କବାଟ ବାଡ଼ୁଛି, ମୁଁ କଣ କରିମି? ତୋ ବା
1: ଡରୁଛ କାହିଁକି? ତମେ ରୁହ, ମୁଁ ଦେଖି ଆସେ କିଏ ଡାକୁଛି।
0: ତମେ କବାଟ ଖୋଲିନି ତୋ ବା, ଧରା ପଡିଲେ ମୋ ଅବସ୍ଥା ବାର ବାଜିବ, ତାହାକୁ ମତେ କୋଉଠି ଲୁଚେଇ ଦିଅ।
1: ଛି, ଏତେ ଡର କୁଳେ ତମେ? ହଉ ଯାଅ, ରୋଷେଇ ଘର ଭିତରୁ କିଳି ଦେଇ ସେଇଠି ଥା। ଆରେ ଜମ୍ବେଶ୍ୱର ବାବୁ, ଏତେ ରାତିରେ ହଠାତ୍ କେମିତି ମୋ କଥା ମନେ ପଡିଲା?
2: ଘର ଭିତରେ କିଏ ଅଛି?
1: କାହିଁ, କେହି ନାହିଁ ତ। ଆପଣ କାହାକୁ କହୁଛନ୍ତି?
2: ସୁରେଶକୁ, ଯିଏ ରୋଜ ସକାଳ ସଞ୍ଜ ଏଠି ଡ୍ୟୁଟି କରୁଛି।
1: ଆପଣଙ୍କର ହୁଏତ ଭୁଲ ହେଇଛି, ସୁରେଶ ବାବୁ ସେ ବେଳେବେଳେ ଏଠିକି ଆସେ, ମାତ୍ର ଆଜି ସେ ଆଦୌ ଆସିନି।
2: ମିଛ କାହିଁ କହୁଛ? ତମେ କଣ ଭାବୁଛ ଏଠି ଆମେ କେହି ପିଲାଛୁଆ ଧରି ସଂସାର କରିବୁନି?
1: କାହିଁ, ମୁଁ ତ କେବେ ସେ କଥା କହିନି।
2: କହିନା ଯଦି ଏଠି ଗୋପନୀୟ ହଉଛି କାହିଁକି? ଏଇଟା ଭଦ୍ର ଲୋକମାନଙ୍କ ରହିବା ସାହି, ଏଠି ରହି ତମେ ରୂପ ବ୍ୟବସାୟ କରିବ?
1: ଜମ୍ବେଶ୍ୱର ବାବୁ, ଟିକେ ସଂଯତ ହିଁ କଥାବାର୍ତ୍ତା କରନ୍ତୁ।
2: କାହିଁକି କଣ ତମକୁ ଡରିକିରି ନା? ତମେ କୋଉ ଲାଟ ସାହବର ଝିଅ? ଆଜି ଯାକେ ଆମେ ସବୁ ଦେଖି ଆଖି ବୁଝି ଦଉଥିଲୁ, ହେଲେ ଆଉ ନାହିଁ।
1: ମୋ ଘର ଭିତରେ ମୁଁ ଯାହା କଲି ସେଥିରେ ଆପଣ କାହିଁକି ମୁଣ୍ଡ ଖେଳୁଛନ୍ତି? ମୁଁ ତ କେବେ ସାହାଯ୍ୟ ପାଇଁ ଆପଣଙ୍କ ଦ୍ୱାରସ୍ଥ ହେଇନି।
2: ତମେ ଦ୍ୱାରସ୍ଥ ହବ କାହିଁକି? ହେଲେ ବା ତମକୁ ସାହାଯ୍ୟ କରିବ କିଏ? ସେ କିଛି ଦିନ ଅଧକର କଥା ହେଇଛି, ଆସି ଗୋଟାଏ ବର୍ଷ ପୁରିବାକୁ ବସିଲାଣି, ରୋଜ ରାତିରେ ଏଠି କଲେଜ ଦୋକାନଙ୍କର ଯୋଉ ହାଟ ବସୁଛି, ଯୋଉ ଲୋଚା କାରବାର ଚାଲିଛି।
1: ଆପଣ କିଏ ମୋ ବ୍ୟକ୍ତିଗତ ବିଷୟରେ ଅନୁସନ୍ଧାନ କରିବେ? ଯଦି କିଛି କରିବାକୁ ଚାହୁଁଥାନ୍ତି ତେବେ ଆଇନରେ ଆଶ୍ରୟ ନିଅନ୍ତୁ।
2: ଆଇନ କଣ ଦେଖଉଛ ମ? ସଫା କଥା, ତମେ ଆଉ ଏଠି ରହିପାରିବନି।
1: କଣ ଆପଣଙ୍କ ହୁକୁମରେ?
2: ମୋ ହୁକୁମରେ।
1: ଯାଆନ୍ତୁ ଯାଆନ୍ତୁ, ମୁଁ ଆପଣଙ୍କ ଜାଗିରେ ଘର କରିବି ଯେ ଆପଣ ଧମକ ଦେଲେ ଭୀରୁଙ୍କ ପରି ଘର ଛାଡି ଚାଲିଯିବି। ହକ ଭଡ଼ା ଦେଇ ରହୁଛି, ମତେ ଯଦି ଉଠେଇବେ ଏ ଘରର ମାଲିକ ବିପିନ ବାବୁ।
2: ତମେ କଣ ଭାବିଛ ବିପିନ ବାବୁ ନାହାନ୍ତି ବୋଲି ତମେ ତାଙ୍କ ଘର ଭଡ଼ା ନେଇ ଏଠି ବେଶୀ ଅଡ୍ଡା ଖୋଲିବ?
1: ଜମ୍ବେଶ୍ୱର ବାବୁ, ଭଲରେ କହୁଛି, ଏ ଘରୁ ବାହାରି ଯାଆନ୍ତୁ, ଆଉ ଯଦି ପଦ କଥା କହନ୍ତି ତେବେ ଧକ୍କା ଦେଇ ବାହାର କରିଦେବି।
2: ସତେ? ତମ ଦେହରେ ଏତେ ବଳ, ପୁରୁଷ ଲୋକଙ୍କୁ ଧକ୍କା ଦେଇ ବାହାର କରିଦବ?
1: ଟିକେ ଦେହରେ ଟିପ ଛୁଆଇ ଦେଖନ୍ତୁ, ଜାଣିବେ ବଳ ଅଛି ନା ନାହିଁ।
2: ନାହିଁ, ଦେଖୁଛି ଭଲରେ ମାନିବନି, ପୋଲିସ ଡାକି ଗୋରୁ ଘୋଷଣା ନ ଦେବାକୁ।
1: ଠିକ ଅଛି, ଯାଆନ୍ତୁ ପୋଲିସକୁ ଡାକିବେ, ହେଲେ ରାତି ଅଧରେ ଏଠି ଆଉ ଚିତ୍କାର କରନ୍ତୁନି।
2: ହେଲେ ସେ ଟୋକା?
1: କହିଲି ପରା, ଟୋକା ଫୋକା କେହି ଏଠି ନାହାନ୍ତି।
2: ମୁଁ ବାହାରୁ ତା ପାଟି ଶୁଣିଛି, ଅଥଚ ଭିତରକୁ ଆସୁ ଆସୁ ସେ ଗାୟବ ହେଇଗଲା। ସତ କୁହ, କୋଉଠି ଲୁଚେଇଛ ତାକୁ?
1: ପୋଲିସକୁ କହିବି, ଆପଣଙ୍କୁ ନୁହେଁ।
2: କଣ ହେଲା, କହିବନି? ଠିକ ଅଛି, ମୁଁ ଘର ଭିତରେ ଖାନତଲାସ କରିବି, ଭଲ ଦଶା ଅଛି ତ, ବାଟ ଛାଡ଼ି ଦିଅ।
1: ନା, ଆପଣ ଭିତର ଘରକୁ ଯାଇପାରିବେନି।
2: ଭାବିଛ ବାଟ ଗାଡି ଠିଆ ହେଲେ ମୁଁ ଫେରିଯିବି? ଆଜି ଏ କଥାର ଫଇସଲା ହବ ହବ ହବ।
1: ଚିତ୍କାର କରି ପଡୋଶୀମାନଙ୍କୁ ହଇରାଣ ନ କରି ଫେରି ଯାଆନ୍ତୁ ଆପଣ।
2: ମୁଁ ଅଲ୍ପ ଭିତରେ ଘର ସର୍ଚ୍ଚ କରିବି।
1: ନା,
2: କଣ ହେଲା ତମର ଏଡ଼େ ସାହସ? ଏଇ ତ ମୂଷା ଛାଏ ଛାଏ ଗାତ ଭିତରୁ ବାହାରି ଆସିଲା। ତମ ନାଁ ସୁରେଶ ମହାପାତ୍ର?
3: କାହିଁକି
2: ଏତେ ରାତିରେ ଏଠି କାହିଁକି ଆସିଛ?
3: ତମର କଣ ଗଲା?
2: ଏ ଟିକେ ହୁସିଆର ହେଇ କଥାବାର୍ତ୍ତା କର, ଚିରିଛ ମୁଁ କିଏ?
3: ତମ୍ବୁରି ଏଟା ତାକୁ କିଏ ନଚିନେ? କାହିଁକି ଏତେ ରାତିରେ ଜଣେ ଭଦ୍ର ମହିଳାଙ୍କ ଘରେ ପଶି ଗୋଳମାଳ କରୁଛ? ମାମୁଁ ଘର ଦେଖିବାକୁ ଇଚ୍ଛା ହେଲାଣି କି?
2: ଏ ଟୋକା, ଟିକେ ମୋ ସମୟରେ କଥା କହ।
3: ସାଡ଼ ସିଧା ବାହାରି ଯା ଘରୁ।
2: ହଁ, ମୁଁ ତ ବାହାରିଯିବି, ହେଲେ ତମେ ବାବୁ ଏଠି ରହି କଣ କରିବ? ରୂପନିଶାରେ ମସଗୁଲ ହେଇ ପର ଦୋକାନରେ ଉଷମ ପାରିବ?
3: ଜମ୍ବେଶ୍ୱର ବାବୁ, ୟୁ ରାସ୍କେଲ, ତୋ ତଣ୍ଟି ଚିପି ତତେ ଯିବି। କିଛି ନ କହିବାର ମୁଁ ଏଠି ଅଛି ନାଇଁ।
2: ଏଇଠି ତୁଛାକୁ ମାଡ଼ ଖାଇ ପୁତ୍ରକ ପ୍ରାଣଟା ହରେଇବା ଅପେକ୍ଷା ଏଠି ଚାଲିଯିବା ଇନ୍ସୁରାନ୍ସ କର। ହେଲେ ମୁଁ ସଫା ସଫା କହିଦେଉଛି, ଏଇ ଲୀଳା ଯଦି ବନ୍ଦ ନ କର ତେବେ ଏ ସାହିରେ ତମେ ରହିପାରିବନି। ହଁ ହଁ, କହିଦେଉଛି, ଖବରଦାର।
1: ଛି ଛି ସୁରେଶ, ତମ ପାଖରୁ ଅନ୍ତତଃ ଏଭଳି ବ୍ୟବହାର ମୁଁ ଆଶା କରିନଥିଲି। ଲୋକଟାରୁ ତଣ୍ଟି ଯିବେ ତମେ ତାକୁ?
3: ଭାଗ୍ୟ ଭଲ ତମେ ଅଟକେଇ ଦେଲ, ନହେଲେ ସେ ସ୍କାଉଣ୍ଡ୍ରେଲକୁ
1: ତୁ ନୁହ। ଦେଖୁଛି ପ୍ରଶ୍ରୟ ଦେବାରୁ ତମେ ଖୁବ୍ ଉଦ୍ଧତ ହେଇଯାଉଛ। ପରିଷ୍କାର ଶୁଣିନିଅ ସୁରେଶ, ଏଠିକି ଆସି ତମେ ଯଦି ଆଉ ଦିନେ ଏମିତି ଉତ୍ପାତ ଆରମ୍ଭ କରିବ ସେଇଦିନଠୁ ତମର ଏଠିକି ଆସିବା ବନ୍ଦ ହେଇଯିବ।
3: ମିତୁ, ଇଏ ତମେ କଣ କହୁଛ?
1: ମୁଁ ଯାହା କହିବି ମୋ ଉପରେ କହେ, ପଛରେ କହେ ନା।
3: ଓ, ମୋର ତାହେଲେ ତମକୁ ଚିହ୍ନିବାର ଭୁଲ ହେଇଗଲା। ଜମ୍ବେଶ୍ୱର ବାବୁ ଠିକ କହୁଥିଲେ, ରୂପର ପଶୁର ମିଳି ଯିଏ ବସିଛି।
1: ସୁରେଶ ବଦମାସ, ତମର ଏଡ଼େ ସାହସ, ମତେ ରୂପ ଯିବ ବୋଲି କହିପାରିଲ?
3: ଭାବିଛ ଚାପୁଡ଼ା ମାରି ସୁରେଶକୁ ତମେ ଶାସନ କରିବ? ଜାଣ, ସେ ଇଚ୍ଛା କଲେ ତମକୁ
1: କଣ କରିବ ତମେ? ନା ନାଇଁ, କଣ କରିପାରିବ ତମେ?
3: ଦେଖ ମୁଁ କଣ କରୁଛି।
1: ଆରେ ସେ କଣ ହଉଛି, ଛାଡ଼ ଛାଡ଼ ମୋ ହାତ ସୁରେଶ, ଛାଡ଼
3: ଛାଡ଼ି ଦେଖିବ ସୁରେଶ।

0: 뭐라고 가야지?
1: 살? 내 옆을 누나 돈 살?
0: 나? 어, 5시 바지 가라니 봐라. I'm sorry. 땅콕 거, 새 거라고 잘 집에.
1: 살?
0: 아, 손.
1: 살?
0: 마트 커피 짜대, 두비자.
1: 살, 아픈 집에?
0: 어, 집에, 되게 뻘해.
1: 어, 살. 뭐 짜는 돈?
0: 세일티 럭키 되죠.
2: 너께 어피서로 밥에 나아치 섰다. 헬레 이래 떤모에 헤이 거버러 가고 저 포차를 모으러 젤레 졸리버.
0: 걔? 에?
2: 먹고와 헤이글러지? 아리? 에미티 못해 에꼴러이래 자해지 건? 붓도 데코는 있죠? 건? 버시바쿠 거해보니? 아리? 수퍼? 건 배호세 이글러?
3: 미투 오빠? 동네?
2: 응, 응. 그건 지니파르노?
3: 근데, 동네, 이티 오피스고?
2: 너무 티크나 게미티 바일리 바보죠?
3: 응.
2: 그건 거리비. 고지바코 버릴라. 너무 제타블에 목화보 럭키로니, 문 이신터 해보시러 한테 게미티. 너무 에서허르고 아시바라 프라이 벌써 해결하니. 모로 보러 아사티라, 너무 이티게 아시바 버레, 왜 너무 커버너버? 벌써 티크나 조갈거리 고지고지 아시바. 헬레 머니서 자 아싸 거래 서부벨에 컨타 바이 파레
3: 미투 오빠
2: 바비 틀리 무 에이티 어체 자니 바파레 더머 머나 비테레 번디 히로 히티 바프로 걸 버타 번다 방기 우출이 우티버 더메 페리 집어 어디 떨어 세이 두퍼 차야 게라디 너구리 거 비트르고 어떠쳐 걷다 에꺼 벌써 비테레 더메 못해 데카 거리 바타 두르러 걷다 무 비서 바비 바고 회타 선말 거리 바리나
3: 이깐 이수와스레 이때 우라 걷다 거리 걸로 세임 티티하이 ମୋତେ ଟିକେ କହିବାର ସୁଯୋଗ ବି ଦେଲନି ତେବେ ତେବେ ତମ ତେବେ ତମ କଥାର ଉତ୍ତର ମୁଁ ନିଶ୍ଚୟ ଦେବି ମିତୁ ବାପା ତା ଆଗରୁ ଅନୁରୋଧ କରୁଛି ଦୟାକରି ଏ ଚୌକିରେ ବସ
2: ବେଶ ବସୁଛି ହଁ ତମ ପିଅନ ହାତରୁ ମୁଁ ଚା କପ୍ଟା ଜାଣିଶୁଣି ନେଇ ଆସିଥିଲି ଆଉ ତ ଚା ନାହିଁ ଏ ଗୋଟା ଚାକୁ ଭାଗ ଭାଗ କରି ଖାଇନେବା କଣ ତମ ଚାରୁ ଅଧେ ନେଇ ମୁଁ ଅନ୍ୟାୟ କରୁନି ତ
3: ମିଥୁ ବା
2: ହଉ ସେ ଫାଇଲ୍ ବନ୍ଦ କରି ଚାଟା ଖାଇନି
0: ତମେ ସିନା ଅଭିମାନରେ ଏତେ କଥା କହିଗଲ ମିଥୁ ବା ହେଲେ ଭଗବାନ ଜାଣନ୍ତି ମୁଁ ତମକୁ ଖୋଜିଛି କି ନାହିଁ ଅବଶ୍ୟ ଅନେକ ଡେରିରେ ଜାଣିଲି ତମେ ଏଠି ଅଛ ବୋଲି ତେବେ ତମେ ବିଶ୍ୱାସ କରିବନି ସେଇ ଦିନଠୁ ମୁଁ ବଜାର ଘାଟ ପାର୍କ ରେଷ୍ଟୁରାଣ୍ଟ ସବୁଆଡ଼େ ତମକୁ ଖୋଜି ବୁଲିଛି କିନ୍ତୁ ତମେ ଯେ ଏଡ଼େ ଦୁର୍ଲଭ ଏଡ଼େ ଦୁଷ୍ପ୍ରାପ୍ୟ ସେ କଥା କଣ ମୁଁ ଜାଣିଥିଲି
2: ମୋ ବିଷୟରେ ତମେ ନିଶ୍ଚୟ କେତେ ଲୋକଙ୍କଠୁ କେତେ ପ୍ରକାର କଥା ଶୁଣିଥିବ କଳଙ୍କର କଳା କେମିତି ମୋ ଦେହ ସାରା ବୋଳା ହେଇଛି ଦେହକୁ ପଣ୍ୟ କରି ଏଠି କେମିତି ରୂପର ବ୍ୟବସାୟ କରୁଛି ଇତ୍ୟାଦି ଇତ୍ୟାଦି
0: ଥାଉ ଥାଉ ମିଥୁ ବନ୍ଦ କର ତମ ବିଷୟରେ ତମେ ନିଜେ କହିବ ମୁଁ ତମଠୁ ଶୁଣିବି ଅନ୍ୟ କାହାର ଅନଧିକାର ଚର୍ଚ୍ଚାକୁ ମୁଁ ଆଦୌ ପ୍ରଶ୍ରୟ ଦେବିନି
2: ମୋ ଆଖିରେ ମୁଁ ବଦଳି ଯାଇଥିଲେ ବି ତମେ ବଦଳି ଯାଇନ ଦେଖୁଛି
0: କଣ ଏଇଠି ଗପିବା ନା ତମ ଘରକୁ ଯିବା
2: ଅବଶ୍ୟ ସଞ୍ଜ ହେଲାଣି ତେବେ ଅନ୍ଧାର ବହଳ ହେଇନି ତମେ ମୋ ଘରକୁ ଯିବ ଲୋକେ କଣ କହିବେ
0: ତମେ ବଦଳି ଯାଇଛ ବୋଲି କେମିତି କହୁଛ ମିତୁପା କାହିଁ 7 ବର୍ଷ ତମ ଦେହ ଉପରେ ଯାହା ଟିକେ ପ୍ରଭାବ ପକେଇଛି ସାମାନ୍ୟ ମେଦ ବୃଦ୍ଧି ହେଇଛି ହେଲେ ମନଟା ତ ଆଗଭଳି ପ୍ରବଣ ଆଉ ପ୍ରସାରିତ ହେଇ ରହିଛି ଯାହା ଅନୁଭବ କର ମୁଁ କହିପକା ଏଇଟା ତମର ଗୋଟେ ବଡ଼ ଗୁଣ ଆଉ ସେଇଥିପାଇଁ ତମେ ଏ କଥା କହିପାରିଲ
2: ନା ଯେତେ ହେଲେ ତମେ ଏଠିକାର ଜଣେ ମାନ୍ୟଗଣ୍ୟ ଅଫିସର ମୁଁ ଏଠି ଯୋଉ ପରିବେଶ ଭିତରେ ରହୁଛି ତମକୁ ତା ଭିତରକୁ ଟାଣି ନେଲେ ତମେ ହୁଏତ ସମାଲୋଚିତ ହେବାର ଆଶଙ୍କା ଅଛି ମୁଁ ପସନ୍ଦ କରୁନି ସେଇଟା
0: ବେଶ ଠିକ୍ ଅଛି ତେବେ ଏଇଠି ବସି କଥାବାର୍ତ୍ତା ହେବା ଆଉ ଟିକେ ରାତି ହେଇଗଲେ ପଛେ ତମ ଘରକୁ ଯିବା ଆଉ ସବୁ କଣ ଖବର କୁହ

0: କେମିତି ଅଛ? ଘରେ ଅନ୍ୟମାନେ କେମିତି ଅଛନ୍ତି?
1: ତମେ ସବୁ ଆଜି ଯାଇ ସେ ପିଲା ହିଁ ରହିଛ, ତା ନହେଲେ ଏ ପ୍ରଶ୍ନ ସିଧାସଳଖ ପଚାରି ନଥାନ୍ତ। ତଥାପି ଶୁଣିନିଅ, ମୁଁ ଏକା ଅଛି, ଆଉ କାହା କଥା ପଚାରୁଛ?
0: ନା ମାନେ ସତ କହୁଛି ମିତୁ ବାପା, ତମ ନାଁରେ ଅନେକ କଥା ଶୁଣିଥିଲି, ବିଶ୍ୱାସ କରିପାରିନଥିଲି।
1: ମତେ ଦେଖିବା ପରେ ବିଶ୍ୱାସ ହଉଛି ତ?
0: ନା
1: ସତ କହୁଛ?
0: ମିଛ କହିବାର ଅଭ୍ୟାସ ମୋର ନାହିଁ।
1: ହଉ ତେବେ ମୋ ଘରକୁ ଚାଲ, ମୁଁ ମୋ କଥା ତମକୁ କହିବି।

0: ସତ କହୁଛ?
1: ମିଛ କହିବାର ଅଭ୍ୟାସ ମୋର ନାହିଁ।
0: ହଉ ତେବେ ମୋ ଘରକୁ ଚାଲ, ମୁଁ ମୋ କଥା ତମକୁ କହିବି।
1: ଚାଲ।
0: ଆସ ଭିତରକୁ ଆସ, ବସ।
1: ଆରେ ବାହ, ଖୁବ ସୁନ୍ଦର ସଜେଇଛ ତ ଡ୍ରଇଂ ରୁମକୁ।
0: ଟିକେ ଜଳଖିଆ ଖାଇବନି?
1: ଅନେକ ଦିନରୁ ତମ ହାତରୁ କିଛି ଖାଇନି। ସତ କହୁଛି, ତମେ ଯାଚି ନଥିଲେ ମୁଁ ମାଗିଥାନ୍ତି।
0: ତାହେଲେ ରୁହ, ମୁଁ କିଛି ଜଳଖିଆ ତିଆରି କରେ, ଏକାଠି ବସି ଖାଇବା।
1: ନାଇଁ ନାଇଁ ନାଇଁ, ଖାଇବା କାମଟା ଆଜି ଗୌଣ, କେବେ ଚା ହେଲେ ବି ଚଳିବ। ତମେ ଆଗେ କହିଲ, ବହୁ ଦିନର ପୁଞ୍ଜିଭୂତ ଉତ୍କଣ୍ଠା ଆଉ ଅପେକ୍ଷା କରିବାକୁ ଚାହୁଁନି।
0: ପଛ ଦିନର କଥା ଗୁଡା ତମର କଣ ସବୁ ମନେ ଅଛି ଶୁଭ? ହେଲେ ସତ କହୁଛି, ମୁଁ ନିଜ ଭିତରେ ମୁଁ ହଜିଗଲି।
1: ବ୍ରହ୍ମପୁରର ଜଣେ ବ୍ୟବସାୟୀଙ୍କ ପୁଅ ବ୍ରଜକିଶୋରଙ୍କ ସାଙ୍ଗେ ତମ ବାହାଘର କଥା ମଦନଠୁ ଶୁଣିଥିଲି। ହେଲେ ଟୁନିଅପା ମତେ ଯାହା ସବୁ କହିଲା,
0: ଟୁନିଅପା ମିଛ କହିନି ଶୁଭ। ଚତୁର୍ଥୀ ରାତିରେ ହିଁ ମୋ ଜୀବନର ବିପର୍ଯ୍ୟୟ ଆରମ୍ଭ ହୋଇଥିଲା।
1: କଣ ଏମିତି ହେଲା ଯେ ବ୍ରଜବାବୁ ତମକୁ?
0: ସେଦିନ ରାତିରେ ସେ ମୋର ଖୁବ୍ ପାଖକୁ ଲାଗି ବସିଥିଲେ, ପଲଙ୍କ ଉପରେ, ମୋ ହାତ ଉପରେ ହାତ ରଖି। ହଠାତ୍ ସେ ପଚାରିଲେ, ସତ କୁହ, ତମେ ୟା ପୂର୍ବରୁ ଆଉ କାହାକୁ କେବେ ଭଲ ପାଇନଥିଲ?
1: ତମେ କଣ କହିଲ?
0: ପ୍ରଥମେ ତମେ କିଛି ଉତ୍ତର ଦେଲିନି, କିନ୍ତୁ ଉତ୍ତର ଶୁଣିବାକୁ ସେ ଏକଦମ ଜିଦ୍ଧରେ ବସିଲେ। ଅଗତ୍ୟା ମୋ ମୁହଁରୁ ବାହାରି ପଡ଼ିଲା, ତମ ଜୀବନରେ କଣ ମୁଁ ପ୍ରଥମ ଝିଅ? ହଠାତ୍ ସେ ରାଗିଗଲେ, ପାଟିକରି କହିଲେ, ତମେ କଣ ମୋତେ ସନ୍ଦେହ କର? ମୁଁ ଡରିଗଲି ତାଙ୍କ ପାଟିରେ। ଧୀରେ ଧୀରେ କହିଲେ, ନା, ତଥାପି ତମେ ଯେମିତି ପଚାରିଲ ମୁଁ ବି ସେମିତି ପଚାରିଦେଲି।
1: ତାପରେ
0: ତାଙ୍କ ମୁଣ୍ଡକୁ ପିତ ଚଢ଼ିଗଲା ବୋଧେ, ଏତେ ପାଟିରେ ଚିଲେଇ କହିଲେ, ମୋ କଥା ଆଉ ତମ କଥା ସମାନ ନୁହେଁ, ତମକୁ କହିବାକୁ ହବ ବିବାହ ପୂର୍ବରୁ ତମେ ଆଉ କାହାକୁ ଭଲ ପାଇଥିଲ କି ନାହିଁ।
1: ତମେ କଣ ମିଛ କହିଲ?
0: ମିଛ କହିବା ମୋ ଦ୍ୱାରା ସମ୍ଭବ ହୋଇଥିଲେ, ହୁଏତ ଆଜି ମୋର ଏ ବିପର୍ଯ୍ୟୟ ଘଟିନଥାନ୍ତା ଶୁଭ। ତାଙ୍କ ସହିରାଚାରିତାରେ ଅସହିଷ୍ଣୁ ହୋଇ ମୁଁ କହିପକାଇଲି, ତମର ମୋ ପାଖକୁ ଆସିବା ଯଦି ପ୍ରଥମ ନୁହଁ, ତମ ଆଗରୁ ଆଉ କେହି ବି ମୋ ମନକୁ ଅଧିକାର କରିଥିଲେ, କିନ୍ତୁ ଆଜି ସେସବୁ ଅତୀତ, ତାକୁ ଭାବି ଆଉ ଲାଭ କ'ଣ? ବର୍ତ୍ତମାନ କଥା ଭାବ, ବର୍ତ୍ତମାନକୁ ଭାବି ଆଗାମୀକାଲି ପାଇଁ ପ୍ରସ୍ତୁତ କର ନିଜକୁ। ବାସ୍, ସେଇ ଯେ ଝଡ଼ ପରି ସେ ଘରୁ ବାହାରିଗଲେ, ଆଉ ମୁଁ ତାଙ୍କ ମୁହଁ ଦେଖିନି। କାହାକୁ ଆଉ ଅବଲମ୍ବନ କରି ସେଇଠି ପଡ଼ି ରହିଥାନ୍ତି? ଚାଲି ଆସିଲି, ପ୍ରଥମେ କାହାକୁ, ତାପରେ ଭଞ୍ଜନଗରରେ କିଛିଦିନ ଚାକିରି କଲି, ସେଠି ବି ମନ ଲାଗିଲାନି। ଶେଷରେ ଆସିଲି ବାରିପଦା, ଏଇ ଘରଟା ଭଡ଼ା ନେଇ ରହିଛି। ବାପାଙ୍କ ସମ୍ପତ୍ତିରୁ ଯାହା ମିଳେ କୌଣସି ପ୍ରକାର ଚଳିଯାଏ, ଅଭାବ ହୁଏନି।
1: ତମର ଏଡ଼େ ସୁନ୍ଦର ଜୀବନକୁ ତମେ ଏମିତି ନିରର୍ଥକ କରିଦେଲ ମିତୁ ବାପା, ଭାବିଲେ ମୁଣ୍ଡ ଭିତରଟା କଣ ହେଇଯାଉଛି।
0: ଜୀବନର କେବଳ ଗୋଟାଏ ଅର୍ଥ ଶୁଭ, ସେଇ ଅର୍ଥର ଅର୍ଥାନ୍ତର କରିବା ମୋ ଦ୍ୱାରା ସମ୍ଭବ ହେଲାନି। ସତ୍ୟଟା ଯଦି ବିଘ୍ନର କାରଣ ହେଲା, ସେଇ ବିଘ୍ନର ଯନ୍ତ୍ରଣାକୁ ବରଂ ସ୍ୱାଗତ କରିବି, କିନ୍ତୁ ଅସତ୍ୟର ଖୋଳପା ଲାଗି ମୁଁ ଛଳନା କରିପାରିବିନି।
1: ସତରେ ମିତୁପା, ତମେ ଯେ କି ଅଦ୍ଭୁତ ଉପାଦାନରେ ଗଢ଼ା, କଳନା କରିହୁଏନି।
0: ଆଚ୍ଛା ଶୁଭ, ତମେ ତ ବାହା ହେଲ, ଅଥଚ ମିତୁପାକୁ ଟିକେ ଜଣେଇଲନି, କେମିତି ତମେ ଭୁଲି ଯାଇପାରିଲ କି ଜାଣି? ମୁଁ କିନ୍ତୁ ତମ ପାଖରୁ ଅନେକ କିଛି ଆଗରୁ।
1: ସେସବୁ କଥା ପଚାରି ଆଉ ମୋତେ ଲଜ୍ଜା ଦିଅନି ମିତୁପା, ସେଥିପାଇଁ ମୋ ଅନୁଶୋଚନାର ଅନ୍ତ ନାହିଁ।
0: କୋହୁ କୋହୁ ଜମିଥିବା ଅଭିମାନର କଥାଗୁଡା କହିଗଲି, କିଛି ମନେ କରିବନି, ତମେ ବସ, ମୁଁ ଚା କରୁଛି।
1: ଥାଉ ମିତୁପା, ଚା ଦରକାର ନାହିଁ। ଆଜି ଏତେ ଦିନ ପରେ ତମକୁ ପାଖରେ ପାଇଛି, ମନେ ହେଉଛି ମୋର ଯେମିତି ଅସରନ୍ତି କଥା ଅଛି ତମକୁ କହିବାକୁ।
0: ହଉ ତେବେ ଉଠ।
1: ପୁଣି କୁଆଡ଼େ?
0: ମୋ ଶୋଇବା ଘରଟା ଦେଖିବନି?
1: ହଉ ଚାଲ।
0: ଏଇ ଦେଖ, ଏଇଟା ମୋ ଶୋଇବା ଘର।
1: ବାଃ, ସୁନ୍ଦର ହେଇଛି ତ, ତମ ପାଇଁ ଖୁବ୍ ଯୋଗ୍ୟ ବ୍ୟବସ୍ଥା। ପଲଙ୍କରେ ବିଛଣା ସୁନ୍ଦର ଭାବେ ସଜା ହେଇଛି, ଧୂପର ବାସ୍ନା ସଞ୍ଚରି ବୁଲୁଛି ଘର ଭିତରେ, ଟେବୁଲ ଉପରେ ଗୁଚ୍ଛାଏ ଫୁଲ, କାନ୍ଥରେ ରାଧାକୃଷ୍ଣଙ୍କର ଛବି, ବାଃ ଚମତ୍କାର।
0: ଏଥର ଦେଖିଲ ତମ ଘର?
1: କିନ୍ତୁ ଇଏ କଣ ମିତୁପା, ପଲଙ୍କ ପାଖରେ ତଳେ ମସିଣା ବିଛା ହେଇଛି, ସେଜ ପରା ହେଇଛି, ତକିଆଟେ ବି ଅଛି, ଏଠି କିଏ ଶୁଏ? ତମ ଚାକରାଣୀ?
0: ମନଟା ପଲଙ୍କରେ ଶୁଏ, ଆଉ ଏ ଦେହଟା ମସିଣାରେ, ଚାକିରାଣୀ ତମର ନାହିଁ ଶୁଭ।
1: ତାମାନେ?
0: ବଡ଼ ଆଶା କରିଥିଲି ଦିନେ ମନର ମଣିଷ ସହିତ ପଲଙ୍କରେ ମଖମଲ ଗଦି ଉପରେ ଶୋଇ ଜୀବନରେ ସଫଳତାର ସ୍ୱପ୍ନ ଦେଖିବି ପର ହେବି, ଅଥଚ
1: ବିଧୁବା
0: ସେ ଆଶା ମୋର ଏବେ ବି ମୌଳି ଯାଇନି ଶୁଭ। କିନ୍ତୁ
1: ତମେ ତାହେଲେ ରାତିରେ ଏଇ ମସିଣାରେ ଶୁଅ?
0: ହଁ ଶୁଭ, ଦେହଟାକୁ ଶାସନ ନ କଲେ ମନଟା ଆହୁରି ଅମାନିଆ ହୋଇଯିବ, ଅଣ ଆୟତ୍ତ ହେଲେ ପୁଣି କଳଙ୍କର କଳାବାସ ପିନ୍ଧିବାକୁ ପଡ଼ିବ।

0: ଯେତେ ଚାହିଁଲେ ବି ମୁଁ ତ ଆଉ ମୀରାବାଇ ହେଇପାରିବିନି, ତଥାପି ତାଙ୍କୁ ହିଁ ଡାକେ ସେଇ ରସିକରାଜଙ୍କୁ, ତାଙ୍କରି ଆରାଧନାରେ ସମୟ କାଟିଦିଏ, ନିସଙ୍ଗତା ବାଧିନି। ଯିଏ ମୋ ଘରକୁ ଆସେ ଠାକୁରଙ୍କ ପ୍ରସାଦ ଟିକେ ଦେଇ ମୁଁ ଆତିଥ୍ୟ କରେ।
1: ବିଧବା, ତମେ ତାହେଲେ ଭଗବାନ।
0: କଣ କୁହ, ରହିଗଲ କାହିଁକି?
1: ନା ଥାଉ। ଆରେ ଏ ଖାତାଟା
0: ତମରି ଦିଆ ସେଇ କବିତା ଖାତା ଶୁଭ, ଜାଣେ ନା କାହିଁକି ସବୁକିଛି ଛାଡ଼ିପାରିଲି, କିନ୍ତୁ ଏ ଖାତାର ମୁହଁ ମୁଁ ଛାଡ଼ିପାରୁନି, ତାକୁ ଏ ଯାଏ ପାଖରେ ସାଇତି ରଖିଛି।
1: ତମର ବ୍ରତ ମୁଁ ଭାଙ୍ଗିବିନି ମିତୋପା, ତମେ ବରଂ ଏମିତି ରୁହ, ଏଇଟା ହିଁ ତମର ସ୍ୱର୍ଗ। ଆଚ୍ଛା ଯିବି ଏଥର, ଅନେକ ରାତି ହେଲାଣି, ଆଉ ଦିନେ ଆସି ତମ ହାତରୁ ଚା ଜଳଖିଆ ଖାଇଯିବି।
0: ଯିବା ପୂର୍ବରୁ ସନ୍ଦେହ ମୋଚନ ପାଇଁ ଆଉ କିଛି ପଚାରିବନି?
1: ନା ନାଇଁ ମିତୋପା, କେବଳ ଚତୁର୍ଥୀ ରାତିରେ ତମ ସ୍ୱାମୀଙ୍କର ଯୋଉ ପ୍ରଶ୍ନର ଉତ୍ତର ତମେ ଦେଇନଥିଲ, କେବେ ଯଦି ସୁବିଧା ହୁଏ ସେଇ ପ୍ରଶ୍ନର ଉତ୍ତର ଦେବ, ବାସ୍। ଆଉ ଆଉ କିଛି ପଚାରିବିନି।
0: ସେ ପ୍ରଶ୍ନର ଉତ୍ତର ମୁଁ ହୁଏତ ଆଉ କେବେ ବି ଦେଇପାରିବିନି ଶୁଭ, କିଛି ମନେ କରିବନି। ଯାଅ, ଶୁଭରାତ୍ରୀ।

0: ଜିଏସ୍ଟି କାଉନ୍ସିଲ୍ ଟ୍ୟାକ୍ସକୁ ଆହୁରି ସରଳ କରିଦେଇଛି। ସରକାର ସିମେଣ୍ଟ ଉପରେ ଜିଏସ୍ଟି ଦର 28%ରୁ ହ୍ରାସ କରି 18% କରିଦେଇଛନ୍ତି। ଟ୍ୟାକ୍ସ ହ୍ରାସ ଦ୍ୱାରା ଘରୋଇ ଏବଂ ବ୍ୟବସାୟିକ ପ୍ରୋଜେକ୍ଟ ଉପରେ ଚାପ କମ୍ ହେବାର ସମ୍ଭାବନା ରହିଛି। ଏହିପରି ମାର୍ବଲ ଏବଂ ଟ୍ରାବୋଟିନ୍ ବ୍ଲକ ଉପରେ ଟ୍ୟାକ୍ସର ଦର 12%ରୁ ହ୍ରାସ କରି 5% କରିଦିଆଯାଇଛି। ଯେବେକି ଗ୍ରାନାଇଟ୍ ବ୍ଲକ ଉପରେ ପୂର୍ବରୁ 12% ତୁଳନାରେ ଏବେ କେବଳ 5% ଜିଏସ୍ଟି ଲାଗିବ। ଏହା ସହିତ ବାଲି ଚୂନର ଇଟା ଓ ପଥର କାମ ଉପରେ ମଧ୍ୟ ଟ୍ୟାକ୍ସର ଦର 12%ରୁ ହ୍ରାସ କରି 5% କରିଦିଆଯାଇଛି। ଜିଏସ୍ଟି କାଉନ୍ସିଲ୍ କମର୍ସିଆଲ୍ ବିଜିନେସ୍ରେ ଟ୍ୟାକ୍ସକୁ ଆହୁରି ସରଳ କରିଦେଲା। ଏ ପର୍ଯ୍ୟନ୍ତ ହୋଟେଲ ରୁମ୍ ଉପରେ ଜିଏସ୍ଟିର 4 ଦର ଲାଗୁଛି। 1,000 ଟଙ୍କାରୁ କମ୍ ଦରଯୁକ୍ତ ହୋଟେଲ ରୁମ୍ ଉପରେ 0% ଜିଏସ୍ଟି ଅଛି, ଯେତେବେଳେ କି 1,000 ଟଙ୍କାରୁ 2,499 ଟଙ୍କା ମଧ୍ୟରେ ଥିବା ହୋଟେଲ ରୁମ୍ ଉପରେ 12% ଜିଏସ୍ଟି ଲାଗୁଥିଲା ଏବଂ 2,500ରୁ 7,499 ଟଙ୍କାର ହୋଟେଲ ରୁମ୍ ଉପରେ 18% ଟ୍ୟାକ୍ସ ଲାଗୁଛି। ଆଉ ଏହାଠାରୁ ଅଧିକ ଦାମର ହୋଟେଲ ରୁମ୍ ଉପରେ 28% ଜିଏସ୍ଟି ଲାଗୁଥିଲା, କିନ୍ତୁ ଏବେଠାରୁ ହୋଟେଲ ରୁମ୍ ଉପରେ କେବଳ 2 ଦର ଲାଗୁ ହେବ। 7,500ରୁ କମ୍ ଦାମର ରୁମ୍ ହେଲେ 5%, ଆଉ ଅଧିକ ଦାମ ଥିଲେ 12% ଜିଏସ୍ଟି ଦେବାକୁ ପଡ଼ିବ। ଜିଏସ୍ଟି କାଉନ୍ସିଲ୍ କମର୍ସିଆଲ୍ ବିଜିନେସ୍ରେ ଟ୍ୟାକ୍ସକୁ ଆହୁରି ସରଳ କରିଦିଆଯାଇଛି। ବସ୍, ଟ୍ରକ୍ ଏବଂ ଆମ୍ବୁଲାନ୍ସଗୁଡ଼ିକ ଉପରେ ଏବେ ଏକ ପ୍ରକାର 18% ଟ୍ୟାକ୍ସ କରିଦିଆଯାଇଛି, ଯାହା ପୂର୍ବରୁ 28% ଥିଲା। ଏଚ୍ଏସ୍ କୋଡ୍ କ୍ଲାସିଫିକେସନକୁ ଖାତିର ନ କରି ଅଟୋ ପାର୍ଟସ୍ ଉପରେ ଏବେ କେବଳ ଗୋଟିଏ ଟ୍ୟାକ୍ସ ମାନେ 18% ଟ୍ୟାକ୍ସ କରିଦିଆଗଲା। ଏହି ପଦକ୍ଷେପ ଦ୍ୱାରା ମାନୁଫ୍ୟାକ୍ଚରର୍ସ ଏବଂ ପାର୍ଟ ସପ୍ଲାୟରଙ୍କ ସମସ୍ୟା କମ୍ ହୋଇଯିବ ତଥା ସପ୍ଲାଇ ଚେନ୍ ସହଜ ହେବାର ସମ୍ଭାବନା ରହିଛି। ଖୁସିର କଥା ଏହିକି ଯେ ଇଲେକ୍ଟ୍ରିକ୍ ଯାନ କ୍ଷେତ୍ରରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ସମସ୍ତ ଇଲେକ୍ଟ୍ରିକ୍ ଭେହିକିଲ୍, ଇଲେକ୍ଟ୍ରିକ୍ 2-ହ୍ୱିଲର ଏବଂ ଇଲେକ୍ଟ୍ରିକ୍ 3-ହ୍ୱିଲର ଉପରେ 5% ରିହାତି ଜିଏସ୍ଟି ଦରର ଲାଭ ଉଠାଇ ପାରିବେ, ଯାହାଦ୍ୱାରା ଏହି ଯାନଗୁଡ଼ିକ ସବୁଠାରୁ କମ୍ ଟ୍ୟାକ୍ସ ଯୁକ୍ତ ଯାନବାହନ ମଧ୍ୟରେ ରହିଯିବ।
1: ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଅଭୁଲା ଗୀତରେ ଆଜି ପ୍ରଥମେ ଶୁଣନ୍ତୁ ମହମ୍ମଦ ସିକନ୍ଦର ଆଲାମଙ୍କ କଣ୍ଠରୁ ଏହି ଗୀତଟି, ଶିଳ୍ପୀଙ୍କ କଣ୍ଠରେ ବୀଣା ଦେବୀଙ୍କ ରଚନା।

0: ସମସ୍ତଙ୍କ ପାଇଁ ସାମାଜିକ ସୁରକ୍ଷା ଅଟଳ ପେନ୍ସନ୍ ଯୋଜନା ମୋଦିଜୀଙ୍କ ସଂକଳ୍ପ
1: ଯୋଜନା ଉନ୍ ନୌଜବାନୋଂ କେ ଲିଏ ହୈ ତାକି ଆପ ଜବ 60 ସାଲ କେ ହୋଗେ ଆପକୋ କଭି କିସି କେ ସହାରେ କି ଜରୁରତ ନ ପଡେ ଆପ ଅପନା ବୁଢ଼ାପା ଭି ଗୌରବ କେ ସାଥ ବିତା ସକୋ
0: ଏ ପର୍ଯ୍ୟନ୍ତ ଏହି ଯୋଜନାରେ 8,85,00,000 ଅଧିକ ଲାଭାର୍ଥୀ ଯୋଡ଼ି ହୋଇ ସାରିଲେଣି ଯଦି ଆପଣ 18-40 ବର୍ଷ ବୟସର ହୋଇଥାନ୍ତି ତେବେ ମାସିକ ଅଟଳ ପେନ୍ସନ୍ ସହିତ 3 ଗ୍ୟାରେଣ୍ଟେଡ୍ ସୁବିଧା ବିଷୟରେ ଜାଣିବା ପାଇଁ ଆପଣଙ୍କ ବ୍ୟାଙ୍କ ଶାଖା ସହ ଯୋଗାଯୋଗ କରନ୍ତୁ
2: ରାସ୍ତାରେ ଗାଡି ପାଇଁ ସିଏନ୍ଜି ହଉ କି ରୋଷେଇ ଘର ପାଇଁ ପିଏନ୍ଜି
3: ଗେଲ୍ ଇଣ୍ଡିଆ ଲିମିଟେଡ୍ ନେଇ ଆସିଛି ଭରସା ଯୋଗ୍ୟ ଅନ୍ଇଣ୍ଟରପ୍ଟେଡ୍ ଗ୍ୟାସ୍ ସପ୍ଲାଏ ଏହା ହେଉଛି ସୁରକ୍ଷିତ ଲାଭଦାୟକ ଓ ଦୀର୍ଘସ୍ଥାୟୀ ସଫା ସୁତୁରା ପିଏନ୍ଜି ସବୁ ରୋଷେଇ ଘର ପାଇଁ ସବୁଠୁ ଭଲ ଚଏସ୍ ନା ସିଲିଣ୍ଡର ଚିନ୍ତା ନା ବାରମ୍ବାର ବୁକିଂ କରିବାର ଟେନ୍ସନ୍ ସିଧାସଳଖ ପାଇପ୍ରୁ ସପ୍ଲାଏ ସୁବିଧାଜନକ ଭରସା ଯୋଗ୍ୟ ଓ ସୁରକ୍ଷିତ ସେବା ଯାହା ଆପଣଙ୍କ ପ୍ରତ୍ୟେକ ଦିନକୁ କରାଏ ଆରାମଦାୟକ ଆପଣଙ୍କ ଘର ରେଷ୍ଟୁରାଣ୍ଟ ଏବଂ ଅନ୍ୟାନ୍ୟ ବ୍ୟବସାୟ ପାଇଁ ସବୁଠୁ ଭଲ ଅପ୍ସନ୍ ଆଜି ହିଁ ପିଏନ୍ଜି ଆପଣାନ୍ତୁ
2: ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରାଳୟ ଭାରତ ସରକାର ତଥା ଗେଲ୍ ଇଣ୍ଡିଆ ଲିମିଟେଡ୍ ଦ୍ୱାରା ଜନହିତରେ ଜାରି
4: ବୀଣା ଦେବୀଙ୍କର ଅନ୍ୟ ରଚନାରୁ ପରବର୍ତ୍ତୀ କଣ୍ଠଶିଳ୍ପୀ ରଶ୍ମି ଦାସ

0: ରାସ୍ତାରେ ଗାଡି ପାଇଁ ସିଏନ୍ଜି ହଉ କି ରୋଷେଇ ଘର ପାଇଁ ପିଏନ୍ଜି।
1: ଗେଲ୍ ଇଣ୍ଡିଆ ଲିମିଟେଡ୍ ନେଇ ଆସିଛି ଭରସା ଯୋଗ୍ୟ ଅନ୍ଇଣ୍ଟରପ୍ଟେଡ୍ ଗ୍ୟାସ୍ ସପ୍ଲାଏ। ଏହା ହେଉଛି ସୁରକ୍ଷିତ, ଲାଭଦାୟକ ଓ ଦୀର୍ଘସ୍ଥାୟୀ। ସଫା ସୁତୁରା ପିଏନ୍ଜି ସବୁ ରୋଷେଇ ଘର ପାଇଁ ସବୁଠୁ ଭଲ ଚଏସ୍। ନା ସିଲିଣ୍ଡର ଚିନ୍ତା, ନା ବାରମ୍ବାର ବୁକିଂ କରିବାର ଟେନସନ। ସିଧାସଳଖ ପାଇପ୍ ରୁ ସପ୍ଲାଏ, ସୁବିଧାଜନକ।

0: ପୂର୍ବକ ଭରସା ଯୋଗ୍ୟ ଓ ସୁରକ୍ଷିତ ସେବା ଯାହା ଆପଣଙ୍କ ପ୍ରତ୍ୟେକ ଦିନକୁ କରାଏ ଆରାମଦାୟକ। ଆପଣଙ୍କ ଘର, ରେଷ୍ଟୁରାଣ୍ଟ ଏବଂ ଅନ୍ୟାନ୍ୟ ବ୍ୟବସାୟ ପାଇଁ ସବୁଠୁ ଭଲ ଅପସନ୍ ଆଜି ହିଁ PNG ଆପଣାନ୍ତୁ।
1: ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ, ଭାରତ ସରକାର ତଥା ଗେଲ୍ ଇଣ୍ଡିଆ ଲିମିଟେଡ୍ ଦ୍ୱାରା ଜନହିତରେ ଜାରି।
2: କାର୍ଯ୍ୟକ୍ରମର ଶେଷ ଗୀତଟି ରଶ୍ମି ଦାସଙ୍କ କଣ୍ଠରେ ବୃନ୍ଦାବନ ଜେନାଙ୍କ ରଚନା।

0: ଅଭୁଲା ଗୀତରେ ଶୁଣୁଥିଲେ ମହମ୍ମଦ ସିକନ୍ଦର ଆଲାମ ଏବଂ ରଶ୍ମୀ ଦାସଙ୍କ କଣ୍ଠରୁ କେତେଗୋଟି ଗୀତ। ଆକାଶବାଣୀ କଟକ।
1: ରାସ୍ତାରେ ଗାଡି ପାଇଁ ସିଏନ୍ଜି ହଉ କି ରୋଷେଇ ଘର ପାଇଁ ପିଏନ୍ଜି,
2: ଗେଲ୍ ଇଣ୍ଡିଆ ଲିମିଟେଡ୍ ନେଇ ଆସିଛି ଭରସା ଯୋଗ୍ୟ ଅନ୍ଇଣ୍ଟରପ୍ଟେଡ୍ ଗ୍ୟାସ୍ ସପ୍ଲାଏ। ଏହା ହେଉଛି ସୁରକ୍ଷିତ, ଲାଭଦାୟକ ଓ ଦୀର୍ଘସ୍ଥାୟୀ। ସଫା ସୁତୁରା ପିଏନ୍ଜି ସବୁ ରୋଷେଇ ଘର ପାଇଁ ସବୁଠୁ ଭଲ ଚଏସ୍। ନା ସିଲିଣ୍ଡର ଚିନ୍ତା, ନା ବାରମ୍ବାର ବୁକିଂ କରିବାର ଟେନସନ୍। ସିଧାସଳଖ ପାଇପ୍ରୁ ସପ୍ଲାଏ, ସୁବିଧାଜନକ, ଭରସା ଯୋଗ୍ୟ ଓ ସୁରକ୍ଷିତ ସେବା, ଯାହା ଆପଣଙ୍କ ପ୍ରତ୍ୟେକ ଦିନକୁ କରାଏ ଆରାମଦାୟକ। ଆପଣଙ୍କ ଘର, ରେଷ୍ଟୁରାଣ୍ଟ ଏବଂ ଅନ୍ୟାନ୍ୟ ବ୍ୟବସାୟ ପାଇଁ ସବୁଠୁ ଭଲ ଅପସନ୍, ଆଜି ହିଁ ପିଏନ୍ଜି ଆପଣାନ୍ତୁ।
1: ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରାଳୟ, ଭାରତ ସରକାର ତଥା ଗେଲ୍ ଇଣ୍ଡିଆ ଲିମିଟେଡ୍ ଦ୍ୱାରା ଜନହିତରେ ଜାରି।
0: ଲୋକସଙ୍ଗୀତ କ୍ରମରେ ପ୍ରଚାର କରୁଛୁ ଦାସକାଠା ଗୀତ ପରିବେଷଣ କରିଛନ୍ତି ଲଡ଼ୁକିଶୋର ଶୁକ୍ଳ ଏବଂ ସତ୍ୟସୁନ୍ଦର ନାୟକ।

ଭାଇ ଆଦ୍ୟାଶକ୍ତି ଗୋଟେ ପଟ ଆଖିଲେ ଜଗତନାଥ ହେଲେ ଜଗନ୍ନାଥ ତାଙ୍କୁ ଗୋଟେ ପଟ ଆଖିବା ତାପରେ ଲକ୍ଷ ବାଟ ବାଟେ ହବା କବି ଲେଖିଲେ ଗୋଟେ ପଟ ଭକ୍ତିପୂତ ସଙ୍ଗୀତ କବି ଲେଖିଲେ ଭକ୍ତ ଡାକୁଛି ପୁଣ୍ଡ।

0: ଭକ୍ତ କହିଲା ହେ ନାରାୟଣ
1: ଖଣ୍ଡ
0: ପରଶୁଜ କିଶିବ ତାଙ୍କ ଧନୁକୁ ଭାଙ୍ଗିଲ ଜନକ ତନୟା ଜାନକୀ ବିବାହ କଲ ପରଶୁରାମ ଦର୍ପ ଚୁଳିଲ କାଣ୍ଡକରେ ବାଳିକି ମାରିଲ
1: ତା ଭାଇ ସୁଗ୍ରୀବକୁ ରାଜା କଲ
0: ଆଉ କଣ କହିଛନ୍ତି ନା ପାଣ୍ଡ

0: ପୁସ୍ତକ ହେଲା ହେ ପାଣ୍ଡବ ପୃଷ୍ଠପୋଷକ ନାରାୟଣ
1: ହେ ଠାକୁର।
0: ମହାଭାରତରେ ଶହେଟା କୌରବ କୁମାରୀ ତମେ ପାଞ୍ଚଟା ପାଣ୍ଡବକୁ ରକ୍ଷା ପାଇଁ ଶହେଟା କୌରବଙ୍କର ନାରୀକି ତମେ ବୈଧବ ଯନ୍ତ୍ରଣା ଦେଇଥିଲ ନା ନାଇଁ? ତମେ କାଳିଅ ହ୍ରଦରେ ପଦ୍ମତଳୀ କାଳିଅ ଦର୍ପ ଚୁରିଥିଲ ନା ନାଇଁ? ପ୍ରଭୁ ମେଳକୁ କାହିଁକି ଅକୁରଣ ହେଲା? ଏଠି କବି କହିଲେ ଇଏ ଦ୍ୱାରା

0: ଭକ୍ତ ଭଗବାନ ଗୋଟେ ପଦ କହିଲା ଏଇଠୁ ବହିଟି ଆରମ୍ଭ କରିବା ବହି ହଉଛି ମାଳତୀ ମାଧବ
1: ମାଳତୀ ମାଧବ
0: ଲେଖିଲେ ମୋର ଗୁରୁ ଉଦୟନାଥ ରଥ ଶର୍ମା ଜରା ଦନ୍ଦେ।

0: ରାଜା କରିଦେବି।
1: ସେଇ ସର୍ତ୍ତରେ ରାଜା ହଉଛନ୍ତି ଦରକାର ଉଗ୍ରସେନ।
0: ଉଗ୍ରସେନ
1: ଇଏ ଉଗ୍ରସେନ ହଉଛନ୍ତି ଅଜା, କୃଷ୍ଣ ହଉଛନ୍ତି ନାତି, ନାତିର ଉତ୍ସବ ପାଳନ କରୁଛନ୍ତି ଦରକାର। ସେଦିନ ଜନ୍ମ ଉତ୍ସବ କୃଷ୍ଣଙ୍କର ପାଇଁ ଆନନ୍ଦ କରନ୍ତି ଦରକାର। ଲିଙ୍ଗୀଭୂତ ହୋଇଛନ୍ତି ଅଗଣିତ ଜନ, ଶୋଭା ମଣିଛନ୍ତି ରାମ କୃଷ୍ଣ
0: ଭଗବାନ।
1: ହଠାତ୍ ଆଲୋକପାତ ହେଲା ଦରକାର ଭାଗ୍ୟ ଆକାଶରେ। କୃଷ୍ଣ କହିଲେ,
0: ଚମକି ପଡିଲେ,
1: ଦାରୁକ ଏ କିଛି ବିପଦ ସଙ୍କେତ ହେଲା,
0: କିଛି ଅଘଟଣ ହବ।
1: ଲାଞ୍ଜାତରା ପଡିଲା କି?
0: ଆଚ୍ଛା,
1: ଲାଞ୍ଜାତରା ପଡିଲେ କଣ ହବ ରେ?
0: ବିପଦ ପଡିବ।
1: ଏଇଥିପାଇଁ ପଠାଣି ସମସ୍ତ ଖଣ୍ଡପଡ଼ ସିଦ୍ଧାନ୍ତରେ ପଡେ ଲେଖିଲେ, ନକ୍ଷତ୍ର ଲାଞ୍ଜା ଯଦି ଧୂମକେତୁ ରାଷ୍ଟ୍ରସଭଙ୍ଗ ନୃପତି ବିଯୋଗ, ଯଦି ଲାଞ୍ଜାତରା ପଡେ ଭାଗ୍ୟ ଆକାଶରେ ନୃପତି ବିଯୋଗ ହବ, ନହେଲେ ରାଷ୍ଟ୍ର ଭାଙ୍ଗିବ,
0: ବିପଦ ପଡିବ।
1: 1997 ମସିହାରେ ଯେତେବେଳେ ଓଡିଶା ଭାଗ୍ୟ ଆକାଶରେ ଲାଞ୍ଜାତରା ପଡିଥିଲା, ମୁକୁଟ ବିହୀନ ସମ୍ରାଟ ବିଜୁ ପଟ୍ଟନାୟକ ମରିଗଲେ, ମୋର ଗୁରୁ ଉଦୟନାଥ ଶର୍ମା ସେଇ ସମୟରେ ଚାଲିଗଲେ। ପୁଅ, ତେଣୁ ଏ କଥା ବିଚାର କରି କୃଷ୍ଣ
0: ସେ ଶବ୍ଦକୁ ବାରିଲେ,
1: ଦାରୁକକୁ ପଚାରୁଛନ୍ତି, ଏବେଳେ ଆକାଶ ମାର୍ଗରୁ ଶୁଭିଲା,
0: କଣ
1: ଶୁଭିଲା?
0: କଣ ଶୁଭିଲା?
1: ବସୁ ଗୋଟେ ପଦ ଲେଖିଲେ, କଣ କହିଲେ?
0: କଣ
1: ଏବେଳେ ବାରି ଦ

0: ତାହାତେ କୃଷ୍ଣ ଚାହିଁଛନ୍ତି ନାରଦଙ୍କ ଅବତରଣ ହେଲା
1: ଆଚ୍ଛା
0: ନାରଦଙ୍କୁ ଦେଖି ଯାଇଛନ୍ତି କୃଷ୍ଣ ନାରଦଙ୍କୁ ଦେଖି କୃଷ୍ଣ କଲେ ନମସ୍କାର
1: କରଟେ କି କଲ୍ୟାଣ କଲେ ଧାତାଙ୍କ କୁମାର
0: କୃଷ୍ଣ ହସିଦେଲେ କଲେ ଯାହା ହଉ ତମେ ହଉଛ ମୋର ଶ୍ରେଷ୍ଠ ଭକ୍ତ ମୋ ଜନ୍ମୋତ୍ସବକୁ ଆସି ପହଞ୍ଚି ଯାଇଛ ନାରଦ କହିଲେ ନାହିଁ କହିଲେ ତମର କପାଳ ଫାଟି ଯାଇଛି
1: ଆଚ୍ଛା
0: କଣ କପାଳ ଫାଟିଛି
1: କଣ
0: ଏଠି ନାରଦ କହିଲେ ନାରଦ ବୋଲନ୍ତି

0: ଶରଣ କହିଲେ କୃଷ୍ଣ ଏ ଯୋଉ ପଞ୍ଚାଶ ଦିନର କୁକୁଣ୍ଡ କାହା ପାଇଁ କରିଛ ବୋଲି ପଚାରିବାରୁ ସେ କହିଲେ କୃଷ୍ଣଙ୍କ ପାଇଁ ମୁଁ କରିଛି।
1: ଜମା କହିଲେ
0: କାହିଁକି ନା ତମେ ପାପ କରିଛ, ତମେ ହଉଛ ଗୋଟେ ମହାପାପୀ ଜନ୍ତୁପତି କହିଲା। ହେଲେ ମୁଁ କଣ ପାପୀ କରିଛି, ପାପ କରିଛି? ନୟାଗଡ କବି ଯଦୁମଣି ଲେଖିଲେ ବହି ହଉଛି ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର, ତମେ କି ପାପ କରିଛ ଶୁଣ। ନାରଦ କହିଲେ ଦଳିତାଞ୍ଜ

0: କହିଲେ କୃଷ୍ଣ, ତମେ ଅଷ୍ଟମ ଲୋକ ମାରିଲ, ଷଣ୍ଢା ଶକଟକୁ ମାରିଲ, ଗୋପୀଙ୍କ ଇଜ୍ଜତ ନେଲ,
1: କେତେ ପାପ କରିଛ,
0: ରାଧା ମାଇଙ୍କର ବି ଇଜ୍ଜତ ନେଇଛ, ତମେ ହଉଛ ଗୋଟେ ପାପର ଶଗଡ, ତମେ ସେ ନରକକୁଣ୍ଡରେ ପଡିବ। କୃଷ୍ଣ କହିଲେ ନାରଦ,
1: କିଛି ଉପାୟ ନାହିଁ, କିଏ
0: ଇଏ ନରକକୁଣ୍ଡର ଉଦ୍ଧାର ପାଇଁ ମୋର କଣ ଦରକାର,
1: ଆଚ୍ଛା
0: ନା ଗୋଟେ ସତୀପାଦ ଚିହ୍ନ ଦରକାର
1: ଦରକାର।
0: କୃଷ୍ଣ ହସିଦେଲେ, ଅଷ୍ଟପାଠ ବଞ୍ଚ।

0: ଏଇଠି ପଚାରିଲି କହିଲେ ନାରଦ କେତେ କାର୍ଯ୍ୟରେ ମୋ ପୁରକୁ ଆସିଛ?
1: ଆଚ୍ଛା
0: କହିଲେ ରୁକ୍ମିଣୀ ତମର କପାଳ ଫାଟିଗଲା।
1: ଫାଟିଗଲା
0: କଣ ହେଇଛି? ନା ତମେ ପାଟର ହେଇକି ଅନେକ ଦିନ ରହିଲଣି,
1: ତମ ପଦଟା ଅସତ୍ୟ ଭାମା ନେଇ ଯିବେ ହେ
0: ଏଇଲେ ଆସିବେ କହିବେ ତମେ ତମେ ଗୋଇଠା ମାର ମୋ ଛାତିକି।
1: ଆଚ୍ଛା
0: ତମ ସ୍ୱାମୀ ତମେ ଯଦି ଗୋଇଠା ମାରି ଦବ ପାଦ ଚିହ୍ନ ଦବ ତାହେଲେ ଅସତ୍ୟ ହେଇଯିବ।
1: ସେ ନଟକୁଟିଆ କୃଷ୍ଣ ପ୍ରତି ଟିକେ
0: ହୁସିଆର ରୁହ। ଏ କଥା ରୁକ୍ମିଣୀ ଶୁଣିଲେ ନାରଦ କହିଦେଇ ପଳାଇଲେ କବାଟକୁ କର ମାରି କବାଟକୁ କ୍ଲିନ ଦେଇଦେଇ ରାଣୀ ମୃଷିକି ଶୋଇଛନ୍ତି।
1: ଆଚ୍ଛା
0: କୃଷ୍ଣ ସୌଭାଗିକ ଯାଇ ପହଞ୍ଚିଲେ ରୁକ୍ମିଣୀପୁରରେ,
1: ଠିକ
0: ଦେଖିଲେ କବାଟ ବନ୍ଦ, ଡାକିଲେ ରୁକ୍ମିଣୀକି କହିଲେ ଏଇ ବିପଦ ସମୟରେ କଣ କବାଟ ପଡିଛି
1: ହେଲା କଣ?
0: ରୁକ୍ମିଣୀ କଣ ମୋ ଉପରେ ରାଗିଛନ୍ତି?
1: ଆଚ୍ଛା
0: ଆଚ୍ଛା ଗୋଟିଏ ପଟ ଡାକିଲେ କେମିତି ଡାକିଲେ?
1: କେମିତି
0: ଆଦ୍ୟକ୍ଷୀ କି ପ୍ରାନ୍ତକ୍ଷୀ ମାଧବ ସାମନ୍ତରା ଚୌପରି ରତ୍ନମାଳେ ଗୋଟେ ପଦ ଲେଖିଲେ।
1: କେମିତି
0: କଣ କହିଲେ କୃଷ୍ଣ? ଆରେ ଖିଡ଼ିକି ପିଟରେ ଝାରୁଛ।

0: ନବୀନ ସୁନ୍ଦର ଶ୍ୟାମ
1: କୃଷ୍ଣ କବାଟ ଟିକେ ଜୋର କବାଟ ମାରିଦେଲେ କର ମାରିଦେଲେ କବାଟ ଫିଟି ଯାଇଛି ରାଣୀ ଋଷିକି ତଳେ ଶୋଇଛନ୍ତି କରକୁ ଧରି ପକେଇଲେ କହିଲେ ସୁନ୍ଦରୀ ଆରେ କଣ ହେଇଛି କୁହ
0: ଧନ ମାନ ଦିଅ ଛାଡ଼ିରେ ତୁମ ପାଣି ଆଣିଛି ସଜାଡ଼ି ଧନ ମାନ ଦିଅ ଛାଡ଼ିରେ ଢେଙ୍କାନାଳ ବରା ସମ୍ବଲପୁର କରା ବାରିପଦ ମାଂସ ମୁଢି ଧନ ମାନ ଛାଡ଼ି ଦିଅ ରେ ତୁମ ପାଇଁ ଆଣିଛି ସଜାଡ଼ି ଧନ ମାନ ଦିଅ ଛାଡ଼ିରେ
1: ଯୋଗାଇମିଟା କିଲେ କିରେ ରସିକ ପୁରୁଷ ରୋଷେଇ କେମିତି ମନ ମନେଇବ
2: କେମିତି
1: ଦେଖିଲେ ନଟବର ଧଳ ଡମପଡ଼ାଗଡ ରାଜା ପୁଅ ଶୃଙ୍ଖଳା ଯୋଉଠୁ ଛିଡ଼ିବ ସେଠୁ ଆରମ୍ଭ ହବ
2: କେମିତି
1: କଣ କହିଲେ।

0: ଧରି
1: ତାରେ ସୁନ୍ଦରୀ ଆହା ମତେ ବିପଦ ହେଇଛି ପଞ୍ଚାଅଶୀ ନରକ କୁଣ୍ଡ କରିଛି ଜମା ମତେ ପକେଇବା ପାଇଁ
0: ଆଚ୍ଛା
1: ତମେ ପାଦ ଛିଣ ଛାତିକି ଦେଇଦିଅ
0: ଗୋଟିଏ ଦିଅ
1: କାନ୍ଦି ପକେଇ ରୁକ୍ମିଣୀ
0: ଆହା
1: କହିଲେ ସ୍ୱାମୀ ତମେ ମତେ ମାଗୁଛ ପାଦ ଛିଣ
0: କେତେ
1: ଦେଇପାରିବି ନାହିଁ
0: ଆହା
1: ତୁମେ ପରା

0: ସେଇଠେ ଯାଇକି ନାରଦଙ୍କ ପାଖରେ ପହଞ୍ଚିଲେ। ନାରଦ ପଚାରିଲେ ରୁକ୍ମିଣୀ ପାଦଚରଣ ଦେଲେ
1: ହେ ଠାକୁର
0: ବୋଲେ ନା ଦେଲେ ନାହିଁ। ଏଠି କହିଲେ କି ସେ ନାରଦ କହିଲେ ତମେ ବୈଦିକ ମନ୍ତ୍ରରେ କାହାକୁ ଗୋଟେ ବାହାହେଇଛ
1: କି ଆଠଟ ସିନା ଭାରି ଯାହେଲେ ସେଗୁଡାକ ସବୁ ତମର ଚୋରା ମାଲ ହେ
0: ତମର ସେସବୁ ଅସତୀ ସତୀ ସେ ନୁହନ୍ତି ସତୀ ହେଇଥିଲେ ପାଦଚରଣ ଦେନେ
1: ଠିକ
0: କାହାକୁ ଟିଭି।

0: ଆଠଟା ଯାକ ଆଣ୍ଡ୍ରାଣୀ ଅଛନ୍ତି ଅସତ୍ୟ।
1: ଆଚ୍ଛା
0: କୃଷ୍ଣ ଚମକେ ପଡିଲେ, କହିଲେ ନାରଦ ଇଏ ପୃଥିବୀରେ କଣ ସତୀ ନାହିଁ?
1: ଆଚ୍ଛା ତାହେଲେ ମୁଁ ତାର ଏବେ କେମିତି
0: ସତୀ ଯଦି ନାହାନ୍ତି ତାହେଲେ ପୃଥିବୀ ରହିଥାନ୍ତା କେମିତି?
1: ତାହେଲେ ମତେ ଟିକେ ତା ଠିକ
0: ନାରଦ କହିଲେ ଗୋଟିଏ ସତୀ ଅଛି, ଅବନ୍ତୀପୁରରେ ଅଛି ସୁଧର୍ମା ବ୍ରାହ୍ମଣ, ତାର ପତ୍ନୀ ମାଳତୀ ଯେ ସତୀ ଶ୍ରେଷ୍ଠ ଜାଣ।

0: କୃଷ୍ଣଙ୍କୁ କହିଲେ ନାରଦ ଗୋଟିଏ ସତ୍ୟ ଅଛି ପୃଥିବୀରେ
1: ଆଚ୍ଛା
0: ଅବନ୍ତୀପୁରେ ସୁଧର୍ମା ପଣ୍ଡା
1: ଠିକ
0: ତା ସ୍ତ୍ରୀ ହେଉଛି ମାଳତୀ ସେ ବ୍ରାହ୍ମଣୀ ପାଦ ଚିହ୍ନ ବାଜିଲେ ନରକକୁଣ୍ଡ ପତି ହେବ
1: ଆଉ ଡେରି କରନି ହେ
0: କୃଷ୍ଣ କହିଲେ ଗୋଟିଏ ମାସ ମତେ ସମୟ ଦିଅ
1: ମୁଁ ଯାଉଛି
0: ତିରିଶ ଦିନ ଯୋଉ ପୂର୍ଣ୍ଣ ହବ
1: ଠିକ
0: ମାଳତୀ ପାଦ ଚିହ୍ନ ତମକୁ ଦେଖେଇବି
1: ଆଚ୍ଛା
0: ନାରଦ ଚାଲିଗଲେ କୃଷ୍ଣ ଚାଲିଗଲେ ଏପଟେ ବାପା ପ୍ରଥମ ପର୍ଯ୍ୟାୟ ସରିଲା
1: ଆଚ୍ଛା
0: ଏପଟେ ଆସେ ଅବନ୍ତୀକି ସୁଧର୍ମ ପଣ୍ଡାର ଭାଇ ହେଉଛି କେଶେ ସୁଦାମା ତା ସ୍ତ୍ରୀ ହେଉଛି ସୁମତି ସୁମତି ଗୋଟିଏ ପଦ ଏଠି କହିଲା ଲେଖିଲେ ମୋର ଗୁରୁ ଉଦୟନାଥ ଶର୍ମା କଣ କହିଲେ ଶ୍ରୀମନ୍ତ

0: ଦାମା କହିଲା ସୁମତି
1: ଆଚ୍ଛା
0: ସେ କୃଷ୍ଣ ନା ଅମୃତ ମୃତ ବିନୁ କୃଷ୍ଣ ନାଟା ବିନା ଏ ବିଶ୍ୱଟା ହଉଛି ମୋର ବିଷ ସେ ନାକୁ ମୁଁ ଛାଡିପାରିବି ଯଦି ତୁମେ କହୁଛ ମୁଁ ଯାଉଛି
1: ତମ
0: ପାଇଁ କିଛି ଖାଦ୍ୟ ସଂଗ୍ରହ କରିବି
1: ହେଲା
0: ସୁଦାମା ଏଠି ଚାଲିଲା ଆରେ ଏ ଜଗତର ନିୟତିର ନିର୍ଦ୍ଦେଶ ନାହିଁ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ପଟ୍ଟନାୟକ ତାଙ୍କ ବାପା ହଉଛନ୍ତି ଗୋକୁଳ ପଟ୍ଟନାୟକ ସେ ଗୋଟିଏ ପଦ ଲେଖିଲେ କଣ କହିଲେ ନିୟତିର ନିର୍ଦ୍ଦେଶ କାହା ଘରେ ନୀତି ଜାଣି ଯା ତୋରାଲୋ
2: ଭାତ
0: ଇଏ ଗଢେ କୋଠା ମହଲା ମହଲା
2: ପରକୁ କେ ପାତେ ହାତ
0: ଇଏ ଜଗତ ହଉଛି ଏଇଆ ସୁଦାମା ବିଚାର କଲା ମୁଁ ଯାଉଛି ଭିକ୍ଷା ମାଗିକି ମୋ ପିଲାମାନଙ୍କ ପାଇଁ ଖାଦ୍ୟ ସଂଗ୍ରହ କରିବି କୃଷ୍ଣ ନାଁକୁ ଜପି ଜପି ଚାଲିଲା
1: ଠାକୁର ତୁମେ ସାହାବ
0: ଏମିତି ଡାକିଲା କାଳିଆ।

0: ଦେବ ବନ୍ତି ମେ କାଞ୍ଚ ମାଳି
1: ଆକୁ କିଏ ଦେବ
0: ଦାମା କାନ୍ଦିଲା କ୍ଲାସ ମିଳିଲେ ତ ସିନ୍ଦୁର ଲିଭିଯିବ ଆଜି ମୁଁ ମରିଯିବି ହେଲେ ମରିବାର ଅବ୍ୟବହିତ ପୂର୍ବରୁ ସେ କୃଷ୍ଣଙ୍କୁ ଦେଖି ଟିକେ ମରିଯାଇଥାନ୍ତି ମୋର ଜୀବନଟା ଶାନ୍ତିରେ ଯାଇଥାନ୍ତା ଶାନ୍ତି ନିଶ୍ୱାସ ନେଇଥାନ୍ତି ଚେତା ଶୂନ୍ୟ ହେଇକି ପଡିଯାଇଛି ଜଙ୍ଗଲ ଭିତରେ କାହିଁକି କଥା ହେଲା ଜ୍ୟୋତିର୍ବିଦ ପଣ୍ଡିତ କହିଲେ ପଠାଣି ସାମନ୍ତ ଦୂରଶ୍ରବଣ ଯୋଉମାନେ ଶୁଣୁଛନ୍ତି ଏ କଥା କେବେ ହେଲେ

0: ପଠାଣି କଣ କହିଲେ ମାର୍ଜା ରଜୁଥେ କୋଳାହା କୁଟୁମ୍ବେ ରଜସ୍ପଳନାରୀ ଜନନୀ ବିରୁଦ୍ଧେ ଅକାଳ ବୃଷ୍ଟି ମୃତ ସୂତ କବା ପ୍ରୟାଣ କାଳେ ମରଣ ଧ୍ରୁବଶ୍ୟ ଘରେ ଯଦି ଗଣ୍ଡଗୋଳ କରିକି ସ୍ୱାମୀକି ଛାଡିବ କି ପୁଅକୁ ଛାଡିବ ମରିଗଲେ ମନାନ୍ତ କଷ୍ଟ ପାଇବ ସ୍ୱାମୀ ଗଣ୍ଡଗୋଳ କରି ଛାଡିଥିଲା
1: ଅମଙ୍ଗଳରେ ବାହାରି ପଡିଥିଲେ
0: ଇଏ ବିପଦ ସମୟ ହେଲା ବିପଦ ହେଇଗଲା ସୁଦାମାକୁ
1: ଚେତା ହରେଇକି ପଡିଛନ୍ତି
0: ଏବେ ବାଜିଲା।

0: ବଂଶୀସ୍ୱନ ଶୁଣିଛନ୍ତି ସୁଦାମାର ଚେତା ଫେରି ଆସିଛି ବିଚାର କଲା ବୃନ୍ଦାବନ ଏମିତି ମୁଁ କୃଷ୍ଣ ବଂଶୀ ବାଦନ
1: କରୁଥିଲି
0: ଏ ବଂଶୀ କିଏ ବଜେଇଲା ଦେଖିଲା ଗୋଟେ ଛୋଟିଆପ ବସିକି ବଜଉଛି ପଚାରିଲା ବାପା ତୋ ନାଁ କଣ ରେ
1: ମୁଁ ଗୌଡ଼ର ପିଲା ମୋ ନାଁ ଗୋବିନ୍ଦ
0: ହଁ ତୁ ଏଠି ନିହଞ୍ଚରଣ୍ୟ ଭିତରେ ଏକାକିନି
1: ହଁ ମୁଁ ଗାଈ ଚରୁଥିଲି ମୋ ସାହୁକାର ଗୋଟେ ଗାଈଟିଏ ହଜିଗଲା ଭୟରେ ମୁଁ ଗାଁକୁ ଚାରିଦିନ ହେଲା ଯାଇପାରୁନି
0: ଯାଇନୁ
1: ନା
0: ଯାହା ମତେ ବଞ୍ଚେଇ ଦେଲୁ ବ୍ରାହ୍ମଣେଶ୍ୱର ଆଶୀର୍ବାଦ କରୁଛି
1: ସେଇ
0: ଗୋଟିଏ ପାହୁଣ୍ଡା ଆଡ଼େଇଛି
1: ହଁ
0: ଏଇଠି ଗୋପାଳ କହିଲା
1: ଆଚ୍ଛା
0: ଗୋପାଳ ବହିଲା

0: ବା
1: ହେ ବ୍ରାହ୍ମଣ ତମକୁ ମୁଁ ବଞ୍ଚେଇଲି ଖାଇବାକୁ ମୋତେ ଦେଇପାରି ମୁଁ କିଛି ଖାଇନି
0: ଆଚ୍ଛା ଆଚ୍ଛା
1: କୁହ ସୁଦାମା ବିଚାର କଲା ଯୋଗ ବାସିଷ୍ଠ ରାମାଣୀ ବଶିଷ୍ଠ ମୁନି ରାମକୁ ବୁଝେଇଥିଲେ ନହିଁ ନହିଁ ସମୟ ତର୍ଣ୍ଣ ଦାନ ପ୍ରଧାନ ବ୍ରାହ୍ମଣ ଭିକାରୀକି ସବୁ ଦେଇଦେଲେ ନେଇଯିବ ଖାଇବାକୁ ଦେଇକି ଦ୍ୱିତୀୟ ଥର ଦେଇକି ଦବ ସେ ମନା କରିଦବ ଏ ଅର୍ଣ୍ଣଦାନ ହଉଛି ପ୍ରଧାନ ସୁଦାମାକାର ଯୋଉ ଅର୍ଣ୍ଣଦାନ ପ୍ରଧାନ ମୁଁ ମୁଠେ ଦେଇପାରିଲି ମୋ ଜୀବନ ବଞ୍ଚେଇଲା ଦେବ ଦିଆଇବା ହେ ଦେଇଥିଲେ ପାଇବ
0: ଦେଇଥିଲେ ପୂର୍ବକୁ ସଞ୍ଚିତ ରହିବ
1: ତେଣୁ ମୁଁ ସେ ଦେଇପାରିଲି ଦିଆଇ ଦେବି
0: ଗୋଟେ ଉପାୟ କରିବି
1: ଭିକମଗା ମୋର ଥାଉ ମୁଁ ଯାଇକି ମୋ ବଡ ଭାଇ ଆରେ ଆକୁ ଛାଡିଦେବି ଆସେ ମୋ ବଡ ଭାଇର ଗାଈ ଅଛନ୍ତି ଚରେଇବୁ ଯେତେ ଖାଇବା କଥା ଖାଇବୁ
0: ହେଲା
1: ଆଗେ ଆଗେ ସୁଦାମା।

0: ਦੇਖਿਓ ਸੁਧਰਮਾ ਪੰਡਾ ਤੋਰਾ ਚੀਤਾ
1: ਹੀਲੇ ਦਯੋ ਰਾਮ ਹੋਏ ନବୀନ ସୁନ୍ଦର ଘନ ଶ୍ୟାମ ହେ
0: ସୁଦାମା ଏଇ ଗୋପାଳକୁ ନେଇକି ପହଞ୍ଚିଗଲା ସୁଧର୍ମ ପଣ୍ଡା ପାଖରେ
2: ଆଚ୍ଛା
0: ସୁଧର୍ମ ପଣ୍ଡା ପଚାରିଲା କିରେ ସୁଦାମା
2: ଭାଇନା
0: କିରେ ଏଇଟା କନ୍ଧରେ କେସ କୁଆଡେ ଆସିଛୁ
2: ଭାଇନା ଏ ପିଲାଟା ମତେ ବଞ୍ଚେଇ ଦେଲା ହେ ନହେଲେ ମରିଯାଇଥାନ୍ତି
0: ଆଚ୍ଛା
2: ହେଲେ ଭଗବାନ ତମର ମଙ୍ଗଲ କରିବେ ଆକୁ ଖୁଆଇ ପିଆକି ଘରେ ରଖ ଇଏ ଗାଈଛି ରହିବ
0: ଆରେ ୟା ନାଁଟା କଣ
2: ୟା ନାଁ ଗୋବିନ୍ଦ
0: ଅଯୋଗ୍ୟ ଇଏ ଗୋବିନ୍ଦ ନାଁ ଧରିକି ତୁ ଚାଳରେ ନଡା ନାହିଁ
2: ନାଇଁ ଗୋପାଳ ଆଜ୍ଞା ଆଜ୍ଞା ମୋ ନାଁଟି ହଉଛି ଅବାଗିଆ ପିଲା ଦିନେ ମା ଦେଇଥିଲେ
0: ଆଚ୍ଛା ଆଚ୍ଛା
2: ମୋ ନାଁଟି ଅବାଗିଆ
0: କିନ୍ତୁ ଇଏ ଗୋବିନ୍ଦ ନାଁ ଧରୁନି କି ଭଗବାନଙ୍କ ନାଁ ଧରୁନି
2: ଆଚ୍ଛା
0: କାହିଁକି ନା ଗୋବିନ୍ଦ ନାଁ ଧରିକି ସୁଦାମା ଦରିଦ୍ର
2: ଆଚ୍ଛା
0: ସେ ସେଇଥିପାଇଁ ଦରିଦ୍ର ଯେ ଧରୁନି
2: ଠିକ
0: ଆରେ ପୁଅ କହିଲା ତୋ ନାଁ ଅବାଗିଆ
2: ଅବାଗିଆ
0: ତାହେଲେ ଠିକ ଅଛି ଗାଈ ଚରେବୁ ତୁ ଖାଇବୁ
2: ହେଲା
0: ଏଇଠି ଗୋପାଳ ପୁକୁ ରଖିଲା କିଏ ସୁଧର୍ମା ପଣ୍ଡା ବ୍ରାହ୍ମଣୀ ତା ସ୍ତ୍ରୀ ହଉଛି ମାଳତୀ
2: ନଜର ପଡିଲା
0: ମାଳତୀ ପୂଜୁଛି ତେଣେ ଗୋବିନ୍ଦ ଗୋପାଳ ସ୍ୱାମୀ କି କହିଛି
1: ମୋ ନାମ ଆସିବ ସ୍ୱାମୀ କି କରିଛି
0: କହିଲା ହେ ସ୍ୱାମୀ ମୁଁ ଗୋବିନ୍ଦ ମୂର୍ତ୍ତା ପୂଜା ପୂଜା କରୁନି ଲକ୍ଷ୍ମୀ ପୂଜା କରୁଛି ତମେ ଏ ଘରକୁ ଆସିବନି ଇଏ ଭୟରେ ଯାଉନି ଆରେ ଗୋବିନ୍ଦ ନଥିଲେ କଣ ଲକ୍ଷ୍ମୀ ରହିବେ ତେଣୁ ଦୁର୍ଯ୍ୟୋଧନକୁ ଯେତେବେଳେ ପଢା ଇଚ୍ଛା କରିଥିଲେ ସେଠୁ ଅପମାନିତ ହେଇକି ଆସିଲେ ଲକ୍ଷ୍ମୀ ଛାଡି ଯାଇଥିଲେ ଦୁର୍ଯ୍ୟୋଧନ ଠାରୁ ଏ ଲକ୍ଷ୍ମୀ ପୂଜା କରୁଛୁ ଗୋବିନ୍ଦକୁ ଡାକିଲା ଗୋପାଳକୁ ଗୋପାଳକୁ ଡାକି
1: ବ୍ରାହ୍ମଣୀ
0: ତାପରେ ଫୁଲ ତୋଳିକି ମାଳ କରି ଆଣିବୁ ମୁଁ ଲକ୍ଷ୍ମୀ ମାତା ପୂଜା କରୁଛି ଦେବି ଘରେ ପଶିବୁନୁ କାହିଁକି ନା ଗୋବିନ୍ଦ ମୂର୍ତ୍ତି ପୂଜା କରି ଦେଖିଦେବ ସେଦିନ ସେ ଗଲା ଗୋପାଳ ପୁଅ ଫୁଲ ତୋଳିଲା ପରେ ଯେତେବେଳେ ଜୀବନ ଅବସାନ ହେଇଯାଇଛି ନିୟମା ଘରେ ବୋଲି କରି ପରେ ପଶି
1: ଗଲା
0: ଦକ୍ଷିଣ
1: ବ୍ରାହ୍ମଣୀ
0: ଇଏ ମାଳ ଧରି ଆସି ଘରେ ପଶିଯାଇଛି ତା ତତେ ମନା କରିଥିଲି
2: ମୋର ମନ ନାହିଁ
0: ଆଚ୍ଛା ଠିକ ଅଛି କାଲି ଆସିବୁ
2: ହେବନି
0: ଦ୍ୱିତୀୟ ବାର ସେମିତି ଆସି ଘରେ ପଶି ଯାଇଛି ଯେତେବେଳେ ବ୍ରାହ୍ମଣୀ ରାଗିଲା କହିଲା ଦ୍ୱିତୀୟ ବାର ଭୁଲ କଲୁ
2: ନାଇଁ ଆଉ ଭୁଲ ହବନି
0: ତୃତୀୟ ବାର ଯଦି ଭୁଲ କରିବୁ ତ ରକ୍ଷା ନାହିଁ ତୃତୀୟ ଦିନ ସେମିତି ମାଳାଣି ଘରେ ପଶି ଯାଇଛି ଏଇଠି ବିଚାର କଲା ତୃତୀୟ ଥର ଦୋଷ କଲେ ତ ଆଜି କ୍ଷମା ନାହିଁ କଲା କଣ ଇଏ ତୃତୀୟ ଥର ଦୋଷ କଲୁ ଆଜି ରକ୍ଷା ନାହିଁ ଏତେ ଭଳି ମାଳତୀ ଯେ

0: ବୁଇଛଟେ ମାରି ଦେଇଛି ଛାତି ପଦେଇଛି ଗୋପାଳ ପୁଅ ବାଜିଯାଇଛି ପାଇଲି ପାଇଲି ନାଚିଲେ ପ୍ରଭୁ ବାଳ ମୁକୁନ୍ଦ ଆସିଥିଲି ମାତା ମୁହିଲୋ
1: ପାଇବାକୁ ତ ପାଦ
0: ଏଇ ପାଦ ଚିହ୍ନ ନେବା ପାଇଁ ଆସିଥିଲି ମାଳତୀ ବ୍ରାହ୍ମଣୀ କହିଲା କିରେ ତୁ କୃଷ୍ଣ କପଟରେ ଆସି ରହିଥିଲୁ କହିଲା ମୁଁ ଯାଉଛି ମା ମୋର ନର୍କ କୁଣ୍ଡ ତୁ ଆଜି ପତିଲୁ ପଞ୍ଚାଶୀ ନର୍କ କୁଣ୍ଡ ଠିକ ଅଛି ମୁଁ ଯାଉଛି ଏଇଠି ଗଲା ହାରି କିଏ କୃଷ୍ଣ ଚାଲିଗଲେ ଯାଇକି ପହଞ୍ଚିଲେ ନାରଦଙ୍କ ପାଖରେ ମୋ ପାଦ ଚିହ୍ନ ଦେଖ ତାଳି ମାରି ନାଚିଲେ ନାରଦ ତପୋଧନ
1: କେଡେ କଥା କଲ ହେ ନନ୍ଦନ
0: କୃଷ୍ଣ ହସିଲେ ନାରଦ ହସିଲେ ତମେ କଣ ହସୁଛ ତମେ କହିଲେ ନାରୀପଦ ଆଣିଲେ ମତେ ନର୍କକୁଣ୍ଡ ପତିବ ଏଇଠି କହିଲେ କାହିଁକି ନାରୀପଦ ତମକୁ ଦେଲି ଜାଣିଛ ଅଚିତ ବୃନ୍ଦାବନ
1: ନାରୀ ହେ ହରି
0: ରାଧା କୁଣ୍ଡେ ମୋତେ ବୁଡାଇ
1: କରିଦେଲୁ ତୁ ନାରୀ
0: କହିଲା ହେ କୃଷ୍ଣ ବୃନ୍ଦାବନ ଗୋଟିଏ ମାଗିଥିଲି ଗୋପୀ ତମେ ରାଧା କୁଣ୍ଡେ ବଢିକି ମତେ ନାରୀ କରିଦେଲ ସେଇଠୁ ମୁଁ ପ୍ରତିଜ୍ଞା କରିଥିଲି ମୋତେ ତୁମେ ନାରୀ କଲ

0: କହିଲା ହେ କୃଷ୍ଣ ବୃନ୍ଦାବନରେ ଗୋଟିଏ ମାଗିଥିଲି ଗୋପୀ, ତମେ ରାଧା କୁଣ୍ଡେ ବଢିକି ମତେ ନାରୀ କରିଦେଲ, ସେଇଦିନ ପ୍ରତିଜ୍ଞା କରିଥିଲି ମତେ ତୁମେ ନାରୀ କଲ, ନାରୀ ଗୋଇଟା ତମ ଛାତିରେ ଖୁଆଇଦେବି,
1: ତେଣୁ ତମ ପାଦରେ ତମ ଛାତିରେ ପାଦ ବାଜିଲା, ମୋର କାମନା ପୂର୍ଣ୍ଣ ହେଲା,
0: ମୋର କାମନା ପୂର୍ଣ୍ଣ ହେଲା। କୃଷ୍ଣ ହସିଲେ, ପିଲା ଆସିଲା ବେଳେ ଜାଣିଛି, ହେ ନାରଦ ମୁନି ଜାଣି ଶୁଣି ମୁଁ ପରା
1: ହୋଇଗଲିକୁ,
0: ଯୋଉ ଜଣ ସମ୍ମାନ ନ ଦିଏ ପରଠାରୁ କେବେ କେହି
1: ସମ୍ମାନକୁ ପାଏ,
0: ତେଣୁ ମୁଁ ତମେ ଆସିଲା ବେଳେ ଜାଣିଛି ତମ ମନ ମାଂସା ପୂର୍ଣ୍ଣ ହେଲା, ତ
1: ହେଲା
0: କହିଲେ ଠିକ ଅଛି, ତମେ ଯାଅ ମୁଁ ଏଥର ଯାଉଛି
1: ଯାଉଛି।
0: ଏଇଠି କହିଲେ ମେହର, ଚିହ୍ନି ପାରି ନାହିଁ ଯେ ଉପର ମନ
1: କେବେ ପ୍ରଭୁ କଣକୁ ଭାର୍ଜନ,
0: କି ଭକ୍ତ ଠାରୁ ଅପମାନତା ନେଇଗଲେ ନିଜେ, ନା ନାଇଁ ସେ ଭକ୍ତ ଭଗବାନ ସେ ଚାରୁ ଚରଣ ଅଧମ ଲଡୁ ଆଜି।

ଏବେ ସମୟ ହେଇଛି ବନ୍ଧୁ ଆପଣମାନଙ୍କର ମାନେ ମଞ୍ଜୁଳ ମଧ୍ୟାହ୍ନ କାର୍ଯ୍ୟକ୍ରମର। ଆପଣମାନଙ୍କ ଏସ୍ଏମ୍ଏସ୍ ଆଉ ସୁନ୍ଦର ସୁନ୍ଦର ହିନ୍ଦୀ ଓ ଓଡ଼ିଆ କଥାଚିତ୍ର ଗୀତକୁ ନେଇ ଆପଣମାନଙ୍କ ସହ ମୁଁ ଅଛି ଆପଣମାନଙ୍କର ଚିତ୍ତରଞ୍ଜନ।

ଆସନ୍ତୁନା ବନ୍ଧୁ, ସଙ୍ଗୀତରେ ଭିଜିବା ଆଉ ମନ ଭରି କାର୍ଯ୍ୟକ୍ରମକୁ ଉପଭୋଗ କରିବା। ବନ୍ଧୁ, କାର୍ଯ୍ୟକ୍ରମଟି ଏବେ ଆପଣମାନଙ୍କୁ ଅପେକ୍ଷା କରିଛି। ଅପେକ୍ଷା କରିଛି ପସନ୍ଦର ଗୀତକୁ, ଆଉ ଅପେକ୍ଷା କରିଛି ଆପଣମାନଙ୍କର ଏସ୍ଏମ୍ଏସ୍କୁ। ପସନ୍ଦର ଗୀତ ଶୁଣିବା ପାଇଁ ଆପଣଙ୍କୁ ଏସ୍ଇଟିସି ଲେଖିବେ, ଗୋଟିଏ ସ୍ପେସ୍ ଦେବେ, ତାପରେ ଗୀତର ନାଁ ଲେଖିବେ, ପୁଣି ଗୋଟିଏ ସ୍ପେସ୍ ଦେବେ, ଗୀତଟି କେଉଁ ଫିଲ୍ମରୁ ଶୁଣିବାକୁ ଚାହୁଁଛନ୍ତି ସେହି ଫିଲ୍ମର ନାଁ ଲେଖିବେ, ତାପରେ ଆପଣଙ୍କର ନାଁ, ଗାଁ, ଠିକଣା ଲେଖି ଆମ ପାଖକୁ ଏସ୍ଏମ୍ଏସ୍ କରନ୍ତୁ। ଏସ୍ଏମ୍ଏସ୍ ପଠାଇବା ପାଇଁ ଆମ ନମ୍ବରଟି ହେଉଛି 09495963210। ଆଉ ଥରେ ନମ୍ବରଟି କହିଦେଉଛି 09495963210। ତେବେ ଡେରି କାହିଁକି, ଆଉ ମୋବାଇଲ ଧରନ୍ତୁ, ଏସ୍ଏମ୍ଏସ୍ କରନ୍ତୁ, ଆଉ ପସନ୍ଦର ଗୀତ ବି ଶୁଣନ୍ତୁ। ଆଜିର ପ୍ରଥମ ଏସ୍ଏମ୍ଏସ୍ଟି ଆସି ପହଞ୍ଚିଛି, ପଠାଇଛନ୍ତି ନଳପାହି କେଡ଼ାଗଡ଼ ମଦନପୁର କେନ୍ଦ୍ରାପଡ଼ାରୁ ବିଶ୍ୱଭୂଷଣ ବିଶ୍ୱାଳ। ଆପଣ ପସନ୍ଦ କରିଛନ୍ତି ଦୁଧ୍ କା କର୍ଚ୍ଚରେ କଥାଚିତ୍ରରେ ମହମ୍ମଦ ଅଜିଜ ଏବଂ ଅନୁରାଧା ପଡ଼ୱାଲଙ୍କୁ ଶୁଣିବା ପାଇଁ। ଶୁଣାଇ ଦେଉଛି ବନ୍ଧୁ ଆପଣଙ୍କ ପସନ୍ଦର ଗୀତ।

ପରବର୍ତ୍ତୀ ଏସ୍ଏମ୍ଏସ୍ ଟି ଆସିଛି ରାଇସଙ୍ଗଡ଼ା ସାଲେପୁର କଟକରୁ। ପଠାଇଛନ୍ତି ବସୁଦେବ ତ୍ରିଲୋଚନ କାଳିଆ ବଳିଆ କୁନି ନିନି ଲିଟୁନି ବାପା ଏବଂ ବୋଉ। ଆପଣମାନେ ଜାଣିଛନ୍ତି ଦିବାନା କଥାଚିତ୍ରରେ ବିନୋଦ ରାଠୋଡ଼ ଏବଂ ଆଲକାୟାଗ୍ନିକୁ ଶୁଣିବା ପାଇଁ। ଶୁଣି ଦେଉଛି ବନ୍ଧୁ ଆପଣମାନେ ଚାହିଁଥିବା ଗୀତଟି।

ମହମ୍ମଦପୁର ବିଲହାଟ କଟକରୁ ଆପଣମାନେ ହେଲେ ଶ୍ୟାମସୁନ୍ଦର ବେହେରା, ସରୋଜିନୀ ବେହେରା ଏବଂ ବିଜୟଲକ୍ଷ୍ମୀ ବେହେରା। କଥାଚିତ୍ର ଆପଣମାନଙ୍କର ଚିହ୍ନା ଅଚିହ୍ନା, କଣ୍ଠରେ ସଜିଛନ୍ତି ଭୁବନେଶ୍ୱରୀ ମିଶ୍ର। ଶୁଣିଦେଉଛୁ ବନ୍ଧୁ ଆପଣଙ୍କ ପସନ୍ଦର ଗୀତ।

ଏଥରକ ତ ଚିତ୍ର ମନ ଆକାଶ ଗୀତଟିକୁ ପସନ୍ଦ କରି ଏସ୍ଏମ୍ଏସ୍ଟି ପଠାଇଛନ୍ତି ପ୍ରଭାକର ପାତ୍ର ମହମ୍ମଦପୁର ପିଲାହାଟ କଟକରୁ। ଶୁଣି ଦେଉଛୁ ବନ୍ଧୁ ଚିତ୍ତରଞ୍ଜନ ଜେନା ଏବଂ ମହମ୍ମଦ ସିକନ୍ଦର ଆଲମଙ୍କ କଣ୍ଠରେ ଆପଣଙ୍କ ପସନ୍ଦର ଗୀତ।

ଏସଏମଷ୍ଟି ଆସିଛି ଢିଅସାହି କାଦୁଆପଡ଼ା ଜଗତସିଂହପୁରରୁ ପଠାଇଛନ୍ତି ପ୍ରମୋଦ କୁମାର ସାହୁ କଣ୍ଠଶିଳ୍ପୀ ଲତା ମଙ୍ଗେସ୍କର କଣ୍ଠରେ ତାଙ୍କର ରାମ ତେରି ଗଙ୍ଗାମିଲି କଥାଚିତ୍ରର ଗୀତ।

ଏଏସ୍ ଏମିଷ୍ଟିକୁ ଲେଖିଛନ୍ତି ମିଠୁ ପାତ୍ର, ଦୁର୍ଯ୍ୟୋଧନ ପାତ୍ର, ବାଉରୀବନ୍ଧୁ ପାତ୍ର ଏବଂ ସୁଦାମ ଦେବତା। ଆପଣମାନେ ହେଲେ ମହମ୍ମଦପୁରରୁ କଟକରୁ। ଆପଣମାନେ ପସନ୍ଦ କରିଛନ୍ତି ପ୍ରଣବ ପଟ୍ଟନାୟକଙ୍କଠାରେ ମା ତୁମି ଜଗତର ସାହାବର୍ଷା ଗୀତଟି ଶୁଣିବା ପାଇଁ। ଶୁଣି ଦେଉଛି ବନ୍ଧୁ ଆପଣଙ୍କ ପସନ୍ଦର ଗୀତ।

ବି ବ୍ରହ୍ମପୁର ବୁଗୁଡ଼ା ଗଞ୍ଜାମରୁ ଆପଣ ହେଲେ ନାରାୟଣ ପ୍ରଧାନ। ଆପଣ ଚାହିଁଛନ୍ତି ସଂସାର କଥା ଚିତ୍ରର ଗୀତ ଶୁଣିବା ପାଇଁ। ଗୀତଟିକୁ ଗାଇଛନ୍ତି ଅକ୍ଷୟ ମହାନ୍ତି ଏବଂ ନିର୍ମଳା ମିଶ୍ରା।

ମୁଁ ରାଜା ତୋ ରାଣୀର ଗୀତକୁ ପସନ୍ଦ କରି ଏସ୍ଏମ୍ଏସ୍ କରିଛନ୍ତି ରଞ୍ଜନ କୁମାର ଗିଲ୍, କୈଳାସ ଚନ୍ଦ୍ର ଗିଲ୍, ମଙ୍ଗୁଳି କୁଣ୍ଡ, ପ୍ରମୋଦ ପାତ୍ର, ସୁଦାମ ଦେବତା, ଭରତଚନ୍ଦ୍ର ପାତ୍ର। ପହଞ୍ଚାଇ ଦେଉଛୁ ବନ୍ଧୁ ବିନୋଦ ରାଠୋଡ ଏବଂ ଇରା ମହାନ୍ତିଙ୍କ କଣ୍ଠରେ ଏହି ସୁନ୍ଦର ଗୀତଟିଏ।

ଏଏସ୍ଏମ୍ଏସ୍ ଟି ଆସିଛି ଜିକର୍ଣ୍ଣ ପଟ୍ଟମ ନେଇ କେନ୍ଦ୍ରାପଡ଼ାରୁ ପଠାଇଛନ୍ତି ମଣ୍ଟୁ ସାର୍। ଆପଣଙ୍କ ଅନୁରୋଧର କଥାଚିତ୍ର ତ୍ରିନାଥ ମେଳା କଣ୍ଠରେ ସଜେଇଛନ୍ତି ଚିତ୍ତରଞ୍ଜନ ଜେନା ଏବଂ ମିନତୀ ରଥ। ଶୁଣି ଦେଉଛି ବନ୍ଧୁ ଆପଣଙ୍କ ପସନ୍ଦର ଗୀତ।

ବାସୁଦେବପୁର ଭଦ୍ରକରୁ ଆପଣ ହେଲେ ନରେନ୍ଦ୍ର ମହାକୁଡ଼। ଆପଣ ପସନ୍ଦ କରିଛନ୍ତି କୋରା କାଗଜ କଥାଚିତ୍ରରେ କିଶୋର କୁମାରଙ୍କୁ ଶୁଣିବା ପାଇଁ। ଶୁଣେଇ ଦେଉଛୁ ବନ୍ଧୁ ଆପଣ ଚାହିଁଥିବା ଗୀତଟି।

ଏହି ଏସ୍ଏମ୍ଏସ୍ଟି ଆସିଛି ସିଡିଏ ସେକ୍ଟର 11 କଟକରୁ। ଆପଣମାନେ ହେଲେ ଉର୍ମିଳା, ନିର୍ମଳା, ପ୍ରତ୍ୟୁଷ ଏବଂ ପ୍ରଭାକର। ଆପଣମାନେ ଚାହିଁଛନ୍ତି ଉଦଣ୍ଡି ସୀତାର କଥା ଚିତ୍ର ଗୀତ ଶୁଣିବା ପାଇଁ, କଣ୍ଠଶିଳ୍ପୀ ଟି ସୌରୀ। ଶୁଣାଇ ଦେଉଛି ବନ୍ଧୁ ଆପଣଙ୍କ ପସନ୍ଦର ଗୀତ।

ଅନୁତାପ କଥାଚିତ୍ର ଗୀତକୁ ପସନ୍ଦ କରି ଏସ୍ଏମ୍ଏସ୍ଟି ପଠାଇଛନ୍ତି ବୈରାଗୀ ଚରଣ ସାହୁ ଏବଂ ଗୋଦାବରୀ ସାହୁ କବାଟବନ୍ଧ ଯାଜପୁରରୁ। ଶୁଣି ଦେଉଛି ବନ୍ଧୁ ନିର୍ମଳା ମିଶ୍ରଙ୍କ କଣ୍ଠରେ ଆପଣଙ୍କ ପସନ୍ଦର ଗୀତ।

କାର୍ଯ୍ୟକ୍ରମର ଶେଷ ଏସଏମ୍ଏସ୍ଟି ଆସିଛି କନ୍ତଲ ଗୋପସାହି ଆଠଗଡ଼ରୁ। ଆପଣମାନେ ହେଲେ ନିର୍ମଳା ବେହେରା, ସନ୍ତୋଷ ବେହେରା ଏବଂ ନାତୁଣୀ ଆଦ୍ୟାଶା। ଆପଣମାନେ ପସନ୍ଦ କରିଛନ୍ତି ଓଡ଼ିଆ କଥାଚିତ୍ର ଶଙ୍ଖ ମହୁରୀ ଗୀତ ଶୁଣିବା ପାଇଁ। ଗୀତଟିକୁ ଗାଇଛନ୍ତି ଶେଖର ଚନ୍ଦ୍ର ଘୋଷ ଏବଂ ସ୍ୱରୂପା ଚକ୍ରବର୍ତ୍ତୀ। ଶୁଣି ଦେଉଛୁ ବନ୍ଧୁ ଆପଣଙ୍କ ପସନ୍ଦର ଗୀତ।

0: ଘରଣୀ
1: ରତନୀ
0: ଗଜ କମନୀ ତୁଲ ବନୀ ଯା ମୋର ଘରଣୀ।
2: ଶ୍ରୋତା ବନ୍ଧୁ, ମଞ୍ଜୁଳ ମଧ୍ୟାହ୍ନର ସମୟ ଅଭାବରୁ ଆହୁରି ଅନେକ ଏସ୍ଏମ୍ଏସ୍ ରହିଯାଉଛି, ଯେଉଁମାନଙ୍କର ଏସ୍ଏମ୍ଏସ୍ ପଢ଼ିପାରିଲିନି କି ଗୀତ ଶୁଣିପାରିଲିନି। ସେମାନେ ହେଲେ ବିଜୟ କୁମାର ଦାସ, ମାମୁନି ପୂଜା ଏବଂ ସୌରୀ ମହାସିଂହପୁର ବହୁଗ୍ରାମ କଟକରୁ, ଦିଘାଲ ଗୋପ ନିମାପଡ଼ା ପୁରୀରୁ ପ୍ରଭାକର ସାହୁ ଏବଂ ଭାନୁଲତା।

0: ବାଙ୍କି କଟକରୁ ଆପଣମାନେ ହେଲେ ଟୁକୁ ଏବଂ ଲିଜା, ନୂଆପଡ଼ା ତିଗିରିଆ କଟକରୁ ଲକ୍ଷ୍ମୀକାନ୍ତ, ନିଆଳି କଟକରୁ ଲୋରା ମହାନ୍ତି, ନିଆଳି ମାଧବରୁ ଜିତେନ୍ଦ୍ର ଏବଂ ସ୍ୱାଗତ ରଞ୍ଜନ ସାହୁ କେନ୍ଦ୍ରାପଡ଼ାରୁ।
1: ମାଉସ ଭଜା ତୁ କି ଜାଣିବୁ ବିରତି।

0: ଜଣ ମାଉସ ଭଜା ତୁ କି ଜାଣିବୁ କିରତି
1: ମଜାନି
0: ଗଜ ଗମନି କୁଲ ବନି ଯା ମୋର ଘରଣୀ ହାଲୋ ରତନି ଗଜ ଗମନି କୁଲ ବନି ଯା ମୋର ଘରଣୀ

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: ଆକାଶବାଣୀ କଟକ ଶୁଣନ୍ତୁ ଆପଣଙ୍କ ଚିଠି। ଉପସ୍ଥାପନା ପ୍ରଜ୍ଞା ପାରମିତା ସାହୁ, ସହ ଉପସ୍ଥାପନା ଜ୍ଞାନରଞ୍ଜନ ସାମନ୍ତରାୟ।
2: ଶ୍ରୋତାବନ୍ଧୁ ନମସ୍କାର, ସ୍ୱାଗତ ଜଣାଇ ଆରମ୍ଭ କରିଛୁ ଆପଣମାନଙ୍କର ପ୍ରିୟ ସାପ୍ତାହିକ ଚିଠିପତ୍ରର କାର୍ଯ୍ୟକ୍ରମ ଆପଣଙ୍କ ଚିଠି। ଆପଣମାନଙ୍କ ଚିଠିପତ୍ରକୁ ନେଇ ମୁଁ ଜ୍ଞାନରଞ୍ଜନ, ଏବଂ ଆପଣମାନଙ୍କ ଚିଠିର ଉତ୍ତର ଦେବା ପାଇଁ ମୋ ସହ ଅଛନ୍ତି ପ୍ରଜ୍ଞା ପାରମିତା ସାହୁ।
3: ଶ୍ରୋତାବନ୍ଧୁ ମୋର ମଧ୍ୟ ନମସ୍କାର।
2: ଅନେକଗୁଡ଼ିଏ ଚିଠି ଆମର ହସ୍ତଗତ ହୋଇଛି, ତେବେ ଏହି ଚିଠିଟି ଲେଖିଛନ୍ତି ଶ୍ରୋତାବନ୍ଧୁ ବିଭୁଦେନ୍ଦ୍ର ପ୍ରତାପ ଦାସ ଭୁବନେଶ୍ୱରରୁ। ଶ୍ରୋତାବନ୍ଧୁ ଲେଖିଛନ୍ତି ଯେ ରାତି 10:00 କେବଳ ପୁରୁଣା ଓଡ଼ିଆ ଆଉ ହିନ୍ଦୀ ଚଳଚ୍ଚିତ୍ରର ସଙ୍ଗୀତ ପ୍ରସାରଣ କରନ୍ତୁ। ଏହା ଯଦି ସମ୍ଭବ ହେଉନାହିଁ ତେବେ ପ୍ରତିଦିନ ରାତି 10:30 ଏହିସବୁ କାର୍ଯ୍ୟକ୍ରମର ପ୍ରସାରଣ କରାଗଲେ ଭଲ ହୁଅନ୍ତା। ଆହୁରି ମଧ୍ୟ ଶ୍ରୋତାବନ୍ଧୁ ଲେଖିଛନ୍ତି ଅନେକ ଶ୍ରୋତା ଶାସ୍ତ୍ରୀୟ ସଙ୍ଗୀତ ଶୁଣିବାକୁ ଚାହୁଁନାହାନ୍ତି।
3: ଶ୍ରୋତାବନ୍ଧୁ ଆପଣ ଲେଖିଛନ୍ତି ରାତି 10:00 ପରେ କଥାଚିତ୍ରର ଗୀତ ପ୍ରସାରଣ କରିବା ପାଇଁ ପୁରୁଣା ଯାହା ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ର ଗୀତ ରହିଛି, ଯଦି ରାତି 10:00 ନ ହୋଇପାରୁଛି ରାତି 10:30 ପ୍ରସାରଣ କରିବା ପାଇଁ। ଆପଣ ଯଦି ଆମ କାର୍ଯ୍ୟକ୍ରମ ଶୁଣୁଥିବେ ରାତି 10:30 ମଙ୍ଗଳବାର, ବୁଧବାର, ଗୁରୁବାର ଆମେ ପ୍ରସାରଣ କରୁଛୁ ଶ୍ରୋତାଙ୍କ ଅନୁରୋଧରେ କଥାଚିତ୍ର ଗୀତ ଓଡ଼ିଆ ଏବଂ ହିନ୍ଦୀ। ଚିଠି ଲେଖନ୍ତୁ ନା, ଆପଣଙ୍କର ମନ ପସନ୍ଦର ଗୀତ ଏହି କାର୍ଯ୍ୟକ୍ରମରେ ସ୍ଥାନ ପାଇବ ଏବଂ ଆପଣଙ୍କର ଚିଠି ମଧ୍ୟ ସ୍ଥାନ ପାଇବ। ଏତଦ୍ ବ୍ୟତୀତ ଦିନ 12:00 ଆମେ ମଞ୍ଜୁଳ ମଧ୍ୟାହ୍ନ କାର୍ଯ୍ୟକ୍ରମରେ ମଧ୍ୟ କଥାଚିତ୍ର ଗୀତର ପ୍ରସାରଣ କରୁଛୁ, ଯାହା SMS ଜରିଆରେ ଆପଣମାନେ ଆମକୁ ପଠାଉଛନ୍ତି। ଯେ ଉପସ୍ଥାପନା ଦାୟିତ୍ୱରେ ରହୁଛନ୍ତି ଉଦ୍ଘୋଷକ ହୁଅନ୍ତୁ ବା ଉଦ୍ଘୋଷିକା, ସେ ଆପଣଙ୍କର ନାଁ, ଗାଁ, ଠିକଣା ସହିତ ମନ ପସନ୍ଦର ଗୀତକୁ ପ୍ରସାରଣ କରୁଛନ୍ତି। ଆପଣ ଲେଖିଛନ୍ତି ଯେ ଆପଣଙ୍କର ଶାସ୍ତ୍ରୀୟ ସଙ୍ଗୀତରେ ରୁଚି ନାହିଁ, କିନ୍ତୁ ବହୁତ ଶ୍ରୋତାବନ୍ଧୁମାନେ ରହିଛନ୍ତି ଯିଏ ଶାସ୍ତ୍ରୀୟ ସଙ୍ଗୀତ ଶୁଣୁଛନ୍ତି ଏବଂ ଆମକୁ ଚିଠି ମଧ୍ୟ ଲେଖୁଛନ୍ତି। ସେଥିପାଇଁ ଆପଣ ଯଦି କଥାଚିତ୍ର ଗୀତ କେବଳ ଶୁଣିବା ପାଇଁ ମନ କରୁଛନ୍ତି, ଅନ୍ୟାନ୍ୟ ସମୟରେ ପ୍ରସାରଣ କରାଯାଉଛି, ଶୁଣିବା ପାଇଁ ଅନୁରୋଧ କରୁଛୁ।
2: ଶ୍ରୋତାବନ୍ଧୁ ନରେନ୍ଦ୍ର କୁମାର ସାହୁ ଅରଖପାଟଣା ଆଠଗଡ଼ କଟକରୁ ଲେଖିଛନ୍ତି ଆମକୁ ଦୁଇଟି ଚିଠି। ଶ୍ରୋତାବନ୍ଧୁ ଚକ୍ଷୁ ରୋଗ ସମ୍ପର୍କରେ ଆମରି ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଆଲୋଚନା କରିବାକୁ ଅନୁରୋଧ କରିଛନ୍ତି। ବିଶେଷକରି ସେ ଲେଖିଛନ୍ତି ଯେ ରେଟିନା ସମ୍ପର୍କରେ କିଛି ଆଲୋଚନା କରନ୍ତୁ। ଶ୍ରୋତାବନ୍ଧୁ ଲେଖିଛନ୍ତି ଯେ ଚକ୍ଷୁ ରୋଗ ସମ୍ପର୍କରେ ଫୋନ୍ ଇନ୍ ପ୍ରଶ୍ନ ମଞ୍ଚଟିଏ ରଖିଲେ ଅନେକ ଶ୍ରୋତା ଉପକୃତ ହୋଇପାରନ୍ତେ।
3: ଶ୍ରୋତାବନ୍ଧୁ ଆମର ନିୟମିତ ଭାବରେ ଆମରି ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଚକ୍ଷୁର ଯତ୍ନ ଏବଂ ଚକ୍ଷୁ ରୋଗ ସମ୍ପର୍କରେ ବିଭିନ୍ନ ଆଲୋଚନାର ପ୍ରସାରଣ କରାଯାଇଛି, ଏବଂ ଏହି ନିକଟ ଅତୀତରେ ବିଶ୍ୱ ଗ୍ଲୁକୋମା ଦିବସ ଏବଂ ସପ୍ତାହ ପାଳନ ଅବସରରେ ମା

0: 8 ତାରିଖରୁ ମାର୍ଚ୍ଚ 14 ତାରିଖ ପର୍ଯ୍ୟନ୍ତ ନିୟମିତ ଭାବରେ ଚକ୍ଷୁ ରୋଗ ସମ୍ବନ୍ଧୀୟ ବିଭିନ୍ନ ଆଲୋଚନାର ପ୍ରସାରଣ କରିଛୁ, ଗ୍ଲୁକୋମା ସମ୍ପର୍କରେ ମଧ୍ୟ ପ୍ରସାରଣ କରିଛୁ। ଆପଣ ଯଦି ଆମର କାର୍ଯ୍ୟକ୍ରମ ଆମରି ସ୍ୱାସ୍ଥ୍ୟ ଶୁଣିଥିବେ ତେବେ ଜାଣିପାରିଥିବେ। ଯେଉଁ ପ୍ରଶ୍ନ ମଞ୍ଚ କାର୍ଯ୍ୟକ୍ରମର ପ୍ରସାରଣ କରିବା ପାଇଁ ଆପଣ ଅନୁରୋଧ କରିଛନ୍ତି, ଆମେ ତ ସ୍ୱାସ୍ଥ୍ୟ ସମ୍ପର୍କୀୟ ବିଭିନ୍ନ ପ୍ରସଙ୍ଗକୁ ନେଇ ଫୋନ୍ ଇନ୍ କାର୍ଯ୍ୟକ୍ରମର ପ୍ରସାରଣ କରିଛୁ, ତେବେ ସମୟ ସୁବିଧା ଦେଖି ଚକ୍ଷୁ ରୋଗ ସମ୍ବନ୍ଧୀୟ ବିଷୟକୁ ନେଇ ଆମେ ପ୍ରସାରଣର ବ୍ୟବସ୍ଥା କରିବୁ, ଆମର କାର୍ଯ୍ୟକ୍ରମ ଏମିତି ଶୁଣୁଥାନ୍ତୁ।
1: ଲତାହରଣ କାକଟପୁର ପୁରୀରୁ ଲେଖିଛନ୍ତି ଶ୍ରୋତାବନ୍ଧୁ କବିରାଜ ପରିଡ଼ା। ପ୍ରତିଥର ଭଳି ସେ ଲେଖିଛନ୍ତି ଯେ ଅନୁଚିନ୍ତା କାର୍ଯ୍ୟକ୍ରମଟି ତାଙ୍କୁ ବହୁତ ଭଲ ଲାଗୁଛି। ମହାଶୟ ତୀର୍ଥାନନ୍ଦ ମିଶ୍ର ଏବଂ ଶାରଦା ପ୍ରସାଦ କରଙ୍କ ଅନୁଚିନ୍ତା ମାସକୁ 2-3 ଥର ପ୍ରସାରଣ କରନ୍ତୁ। ପ୍ରତ୍ୟେକ ଶନିବାରରେ କଥିକାରେ ଯେଉଁ ବ୍ୟାକରଣକୁ ଆଧାର କରି ଆଲୋଚନାର ପ୍ରସାରଣ କରାଯାଉଛି ତାହା ଛାତ୍ରଛାତ୍ରୀଙ୍କ ପାଇଁ ବେଶ ଉପଯୋଗୀ ହେବ, ଯେଉଁଥିରୁ ସେମାନେ ବ୍ୟାକରଣ ସମ୍ବନ୍ଧୀୟ ଅନେକ ଜ୍ଞାନ ଆହରଣ କରିପାରିବେ। ଏହି ଉଚ୍ଚକୋଟୀର କାର୍ଯ୍ୟକ୍ରମ ପାଇଁ ସେ ଆମ କେନ୍ଦ୍ରକୁ ଧନ୍ୟବାଦ ଜଣାଇଛନ୍ତି। ଆହୁରି ମଧ୍ୟ ସେ ଲେଖିଛନ୍ତି ଯଦି ଅନ୍ୟ କେଉଁ କାର୍ଯ୍ୟକ୍ରମରେ ପାଠ୍ୟପୁସ୍ତକ ସମ୍ପର୍କୀୟ ଇତିହାସ ବିଷୟରେ ଆଲୋଚନା ହୁଅନ୍ତା ତାହେଲେ ଏହା ମଧ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ବେଶ ଉପଯୋଗୀ ହୋଇପାରନ୍ତା।
0: ଅନୁଚିନ୍ତା କାର୍ଯ୍ୟକ୍ରମରେ ଆମେ ବିଭିନ୍ନ ନିବେଦକଙ୍କର ନିବେଦିତ ଅନୁଚିନ୍ତାର ପ୍ରସାରଣ କରୁଛୁ ଏବଂ ବିଶିଷ୍ଟ ଦିନଗୁଡ଼ିକରେ ବା ଆମର ଯାହା ପର୍ବପର୍ବାଣୀ ରହୁଛି ସେ ସମ୍ପର୍କରେ ଯଦି କୌଣସି ଆଲୋଚନା ରହିଛି ତାହା ମଧ୍ୟ ପ୍ରସାରଣ କରାଯାଉଛି ଏହି ଅନୁଚିନ୍ତା କାର୍ଯ୍ୟକ୍ରମରେ। ଆପଣ ଅନୁରୋଧ କରିଛନ୍ତି ତୀର୍ଥାନନ୍ଦ ମିଶ୍ର ଶାରଦା ପ୍ରସାଦ କରଙ୍କର ପ୍ରସାରଣ କରିବା ପାଇଁ ଅନୁଚିନ୍ତା, ଆମର ତ ପ୍ରସାରଣ କରାଯାଉଛି। ଗୋଟିଏ ମାସରେ 2-3 ଥର ଯାହା ଲେଖିଛନ୍ତି, ଆମର ପ୍ରତ୍ୟେକ ମାସରେ ବିଭିନ୍ନ ନିବେଦକଙ୍କର ନିବେଦିତ ଅନୁଚିନ୍ତାର ତ ପ୍ରସାରଣ କରାଯାଉଛି। ଆଉ ଗୋଟିଏ ଚିଠିରେ ଆପଣ ଲେଖିଛନ୍ତି ଯାହା ପାଠ୍ୟ ପୁସ୍ତକରେ ରହିଛି ଆଲୋଚନାର ପ୍ରସାରଣ କରିବା ପାଇଁ, ଆମର କିଶୋର ଚକ୍ର କାର୍ଯ୍ୟକ୍ରମରେ ତ ପ୍ରସାରଣ କରାଯାଇଥାଏ ବିଭିନ୍ନ ଆଲୋଚନା। ଆପଣ ଆମର ଶନିବାର ଦିନ ଯାହା ଅପରାହ୍ନ 5 ସମୟରେ କିଶୋର ଚକ୍ର ପ୍ରସାରଣ କରାଯାଉଛି ଶୁଣିବା ପାଇଁ ଅନୁରୋଧ କରୁଛୁ।
1: ଜଟଣୀରୁ ଲେଖିଛନ୍ତି ଶ୍ରୋତାବନ୍ଧୁ ତ୍ରିଲୋଚନ ମହାପାତ୍ର। ଶ୍ରୋତାବନ୍ଧୁ ଅନେକ ଦିନ ପରେ ଆମକୁ ଏହି ଚିଠିଟି ପଠାଇଛନ୍ତି। ସେ 2 ଅଭିଯୋଗ କରିଛନ୍ତି। ପ୍ରଥମଟିରେ ରହିଛି ଆଞ୍ଚଳିକ ସମ୍ବାଦରେ ଜାତୀୟ ସମ୍ବାଦ ପରିବେଷଣ କରାଯାଉଛି, ଏକ ପ୍ରକାରର ସମ୍ବାଦ ଦିନସାରା ପ୍ରସାରଣ କରାଯାଉଛି ଯାହା ତାଙ୍କୁ ଭଲ ଲାଗୁନାହିଁ। ତେବେ କାର୍ଯ୍ୟକ୍ରମ ସମ୍ପର୍କରେ ସେ ଲେଖିଛନ୍ତି ଯେ ସନ୍ଧ୍ୟାରେ ମାତ୍ର 5 ପାଇଁ ଦେଶାତ୍ମବୋଧକ ସଙ୍ଗୀତଟିଏ ପ୍ରସାରଣ କରାଯାଉଛି। ଶ୍ରୋତାଙ୍କୁ ସଚେତନ କରାଇବାରେ ଆକାଶବାଣୀର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହାର କାର୍ଯ୍ୟକ୍ରମରେ ଅଧିକ ଦେଶାତ୍ମବୋଧକ ସଙ୍ଗୀତ ରହିଲେ ଦେଶପ୍ରେମ ଓ ରାଷ୍ଟ୍ର ଜାଗରଣରେ ଏହା ସହାୟକ ହୋଇପାରନ୍ତା। ତେବେ ଦିନର ବିଭିନ୍ନ ସମୟରେ ଯେଉଁ ଓଡ଼ିଆ ଆଉ ହିନ୍ଦୀ ଚଳଚ୍ଚିତ୍ର ଗୀତର ପ୍ରସାରଣ କରାଯାଉଛି ସେହିସବୁ ଚଳଚ୍ଚିତ୍ରରେ ଥିବା ଦେଶାତ୍ମବୋଧକ ସଙ୍ଗୀତର ପ୍ରସାରଣ କରିବାକୁ ସେ ଅନୁରୋଧ କରିଛନ୍ତି।
0: ଶ୍ରୋତାବନ୍ଧୁ ଆପଣଙ୍କର 2 ଅଭିଯୋଗ ରହିଛି। ପ୍ରଥମ ଅଭିଯୋଗ ଆମର ଆଞ୍ଚଳିକ ସମ୍ବାଦ ବିଭାଗ କଟକ ସମ୍ପର୍କରେ ରହିଛି ସମ୍ବାଦ ପରିବେଷଣକୁ ନେଇ। ଆମେ ଆଗରୁ ମଧ୍ୟ କହିଛୁ, ଏବେ ଆଉଥରେ କହୁଛୁ, ସମ୍ବାଦ ସମ୍ପର୍କରେ ଯଦି କୌଣସି ଅଭିଯୋଗ ରହିଥାଏ ଆପଣ ସିଧାସଳଖ ଭାବେ airnewscitk@gmail.com ଏହି ଠିକଣାରେ ମେଲ୍ କରିପାରିବେ, କିମ୍ବା ଯଦି ଚିଠି ଲେଖୁଛନ୍ତି ଉପରେ ଲେଖିବେ ଆଞ୍ଚଳିକ ସମ୍ବାଦ ବିଭାଗ କଟକ PIN 75301। ଏହି ଠିକଣାରେ ଆପଣ ଲେଖିପାରିବେ ଚିଠି ଯାହା ଆପଣଙ୍କର ଅଭିଯୋଗ ରହିଛି, ପ୍ରଶଂସା ରହିଛି, ବା ଯଦି କୌଣସି ପ୍ରସ୍ତାବ ରହିଛି। ଏବଂ ଯେଉଁ ଦ୍ୱିତୀୟ ଅଭିଯୋଗ ରହିଛି ଦେଶାତ୍ମବୋଧକ ସଙ୍ଗୀତର ପ୍ରସାରଣ ସମ୍ପର୍କରେ, ପ୍ରତ୍ୟହ ଆମେ ଅପରାହ୍ନ 4:55 ଦେଶାତ୍ମବୋଧକ ସଙ୍ଗୀତର ପ୍ରସାରଣ କରିଥାଉ, କିନ୍ତୁ ଅନ୍ୟାନ୍ୟ ସମୟରେ ଚଳଚ୍ଚିତ୍ରରେ ଥିବା ଦେଶାତ୍ମବୋଧକ ଗୀତ ହେଉ ବା ଆମର ଯେଉଁ ଚିରହରିତ କାର୍ଯ୍ୟକ୍ରମ ପ୍ରସାରଣ କରାଯାଉଛି ସେଥିରେ ମଧ୍ୟ ଆମେ ଦେଶାତ୍ମବୋଧକ ଗୀତର ତ ପ୍ରସାରଣ କରିଥାଉ। ଗୀତ ଗୀତିକା କାର୍ଯ୍ୟକ୍ରମରେ ଯଦି କୌଣସି ବିଷୟ ସେପରି ରହିଥାଏ ତେବେ ସେଦିନ ମଧ୍ୟ ଦେଶାତ୍ମବୋଧକ ଗୀତର ପ୍ରସାରଣ କରାଯାଇଥାଏ। ଆହୁରି ଦେଶାତ୍ମବୋଧକ ଗୀତ ଯଦି ଶୁଣିବା ପାଇଁ ଆପଣ ମନ କରୁଛନ୍ତି, ଆମର ମଞ୍ଜୁଳ ମଧ୍ୟାହ୍ନ ଏବଂ ଚିରହରିତ କାର୍ଯ୍ୟକ୍ରମ ଏହି 2 କାର୍ଯ୍ୟକ୍ରମରେ SMS ମାଧ୍ୟମରେ ଅନୁରୋଧ କରି ଆପଣଙ୍କର ମନପସନ୍ଦର ଦେଶାତ୍ମବୋଧକ ଗୀତ ଶୁଣିପାରିବେ।
1: ବଡ଼ମଙ୍ଗଳପୁର ଧର୍ମଶାଳା ଯାଜପୁରରୁ ଲେଖିଛନ୍ତି ଶ୍ରୋତାବନ୍ଧୁ ରାମଚନ୍ଦ୍ର ସାହୁ। ଶ୍ରୋତାବନ୍ଧୁ ମଧ୍ୟ 2 ଚିଠି ଆମକୁ ପଠାଇଛନ୍ତି। ସେ ଲେଖିଛନ୍ତି ଯେ ମାର୍ଚ୍ଚ ମାସ 16 ପ୍ରସାରିତ କଥିକାଟି ତାଙ୍କୁ ଭଲ ଲାଗିଛି। ଏଥିରେ ଅପୂର୍ବ ରଞ୍ଜନ ରାୟ ମହାଶୟ ଶିକ୍ଷଣୀୟ ସଂସ୍କାରଧର୍ମୀ ତଥ୍ୟ ପ୍ରଦାନ କରିଥିଲେ। ଆହୁରି ମଧ୍ୟ ମାର୍ଚ୍ଚ ମାସ 18 କଥିକା କାର୍ଯ୍ୟକ୍ରମରେ ବୁନ୍ଦାଇ ଜଳ ଅନେକ ମୂଲ୍ୟବାନ, ଏହି ସମ୍ପର୍କରେ ପ୍ରସନ୍ନ କୁମାର ବରାଳ ମହାଶୟ ଯେଉଁ ଆଲୋଚନା କରିଥିଲେ ତାହା ମଧ୍ୟ ତାଙ୍କୁ ଭଲ ଲାଗିଛି। ମାର୍ଚ୍ଚ ମାସ 24 ପ୍ରସାରିତ ଅନୁଚିନ୍ତାରେ ନିବେଦକ ବୈଷ୍ଣବଚରଣ ସାବଲ ମହାଶୟ ଅନେକ ତତ୍ତ୍ୱପୂର୍ଣ୍ଣ ପ୍ରସଙ୍ଗ ରଖିଥିଲେ, ସେଥିପାଇଁ ସେ ମହାଶୟଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେହିଦିନ କଥିକାରେ ଡକ୍ଟର ଭାଗ୍ୟଧର ସାହୁ ମହାଶୟ

0: ସମ୍ପର୍କର ସେତୁ ବିଶ୍ୱାସ ଉପରେ ପ୍ରତିଷ୍ଠିତ। ଏହି ସମ୍ପର୍କରେ ଯେଉଁ ଶିକ୍ଷଣୀୟ କଥା ରଖିଥିଲେ ତାହା ମଧ୍ୟ ଖୁବ୍ ଭଲ ଲାଗିଲା। ଓଡ଼ିଆ କବିତାରେ ଚନ୍ଦ୍ର ସମ୍ବନ୍ଧରେ କଥିକାରେ ଯେଉଁ ଆଲୋଚନା କରାଯାଇଥିଲା ଏବଂ ଡକ୍ଟର ବାବାଜୀ ଚରଣ ପଟ୍ଟନାୟକ ମହାଶୟ ଏ ସମ୍ପର୍କରେ ଯେଉଁ ତଥ୍ୟ ରଖିଥିଲେ ତାହା ମଧ୍ୟ ଖୁବ୍ ଭଲ ଲାଗିଛି। ରଙ୍ଗମଞ୍ଚର ରାଗ ଉପରେ କଥିକାରେ ଯେଉଁ ଆଲୋଚନା ହୋଇଥିଲା ତାହା ମଧ୍ୟ ତାଙ୍କୁ ଭଲ ଲାଗିଛି ବୋଲି ସେ ଲେଖିଛନ୍ତି। ସେଥିପାଇଁ ସେ ସମସ୍ତ ଆଲୋଚକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଶ୍ରୀରାମ ଜନ୍ମ ଏହି ଗୀତିନାଟ୍ୟଟି ହୃଦୟ ଛୁଆଁ ହୋଇପାରିଛି ବୋଲି ସେ ଲେଖିଛନ୍ତି। ସେଥିପାଇଁ ସେ ଏଥିରେ ଅଂଶଗ୍ରହଣ କରିଥିବା ସମସ୍ତ କଳାକାର ଆଉ କଣ୍ଠଶିଳ୍ପୀମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଆଉ ଏକ ଚିଠିରେ ସେ ମଧ୍ୟ ଲେଖିଛନ୍ତି ଯେ ଫେବୃୟାରୀ ମାସରେ ପ୍ରସାରିତ କଥିକା ଅନୁଚିନ୍ତା, ଆମର ସ୍ୱାସ୍ଥ୍ୟ, ଠିକ୍ କୁହନ୍ତୁ ଠିକ୍ ଲେଖନ୍ତୁ ଏସବୁରେ ପ୍ରସାରିତ ଆଲୋଚନାଗୁଡ଼ିକ ବହୁତ ଶିକ୍ଷଣୀୟ ହୋଇପାରିଛି।
1: ଶ୍ରୋତାବନ୍ଧୁ, ଆପଣଙ୍କର ଦୁଇ ଗୋଟି ଚିଠିରେ ଆମର ବିଭିନ୍ନ କାର୍ଯ୍ୟକ୍ରମକୁ ଆପଣ ପସନ୍ଦ କରି ଲେଖିଛନ୍ତି। ଆମରି ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ହେଉ ବା ଅନୁଚିନ୍ତା କାର୍ଯ୍ୟକ୍ରମ, କଥିକା, ପୁଣି ଗୀତିନାଟ୍ୟ ଯାହା ପ୍ରସାରଣ କରାଯାଇଥିଲା, ତେଣୁ ଆପଣଙ୍କ ଆନ୍ତରିକ କୃତଜ୍ଞତା ଜଣାଉଛୁ। ଆପଣ ଆପଣଙ୍କର ଚିଠିରେ ତାରିଖ ମଧ୍ୟ ଲେଖିଛନ୍ତି, ଆଲୋଚକଙ୍କର ନାଁ ଲେଖିଛନ୍ତି, ଯେଉଁ ବିଷୟରେ ପ୍ରସାରଣ କରାଯାଇଥିଲା ସେ ସମ୍ପର୍କରେ ଲେଖିଛନ୍ତି। ତେଣୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ଆପଣଙ୍କର ବହୁମୂଲ୍ୟ ସମୟ ଦେଇ ଆମର କାର୍ଯ୍ୟକ୍ରମ ଶୁଣିଛନ୍ତି, ସେ ସମ୍ପର୍କରେ ଆମକୁ ଚିଠିରେ ଜଣାଇଛନ୍ତି।
0: ସରୋଜକାନ୍ତ ପାତ୍ର ଲେଖିଛନ୍ତି ପଞ୍ଚୁପାଣ୍ଡବ କୁସୁନପୁରରୁ। ତେବେ ଏକ ତ୍ରୁଟି ସମ୍ପର୍କରେ ସେ ଆମକୁ ଲେଖିଛନ୍ତି। ଶ୍ରୋତବନ୍ଧୁ ଲେଖିଛନ୍ତି ଯେ ହିନ୍ଦୀ କଥାଚିତ୍ର ଗୀତର ପ୍ରସାରଣ ସମୟରେ ଘୋଷକ ମହାଶୟ କହିଲେ ଯେ ଆପଣମାନେ ଶୁଣିବେ ସଂସଦ ପ୍ରଶ୍ନକାଳର ରେକର୍ଡିଂ। ସେଦିନ ଥିଲା ମାର୍ଚ୍ଚ ମାସର 18 ତାରିଖ। ତେବେ ସଂସଦ ପ୍ରଶ୍ନକାଳର ରେକର୍ଡିଂ ଶୁଣାଗଲା ନାହିଁ, ବରଂ ହିନ୍ଦୀ କଥାଚିତ୍ରର ଗୀତର ପ୍ରସାରଣ ହେଲା। ଏଭଳି ତ୍ରୁଟି କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି। ଆହୁରି ମଧ୍ୟ ସେ ଲେଖିଛନ୍ତି ଯେ 6 ମାଣ 8 ଗୁଣ୍ଠ ଏହି ନାଟକର ପ୍ରସାରଣ କରନ୍ତୁ।
1: ଶ୍ରୋତାବନ୍ଧୁ, ଆମର ଯେଉଁ ହିନ୍ଦୀ କଥାଚିତ୍ର ପ୍ରସାରଣ କଥା ଉଦ୍ଘୋଷକ ମହାଶୟ କହିଥିଲେ, ସେ ଭୁଲରେ ତ୍ରୁଟିପୂର୍ଣ୍ଣ ଉଦ୍ଘୋଷଣା ଦେଇଥିଲେ, କିନ୍ତୁ ମାର୍ଚ୍ଚ ମାସର 18 ତାରିଖରେ ଆମର କୌଣସି ସଂସଦର ପ୍ରଶ୍ନକାଳର ରେକର୍ଡିଂ ରହିନଥିଲା, ଯାହାଫଳରେ ଅନୁରୋଧରେ ହିନ୍ଦୀ ଗୀତ ପ୍ରସାରଣ କରାଯାଇଥିଲା। ପ୍ରତ୍ୟେକ ବୁଧବାର ରାତି 10:30ରେ ଆମର ଏହି ଅନୁରୋଧରେ କଥାଚିତ୍ର ଗୀତ ପ୍ରସାରଣ କରାଯାଇଥାଏ, ତେଣୁ ସେଦିନ ମଧ୍ୟ ପ୍ରସାରଣ କରାଯାଇଥିଲା। ଆଉ ଗୋଟିଏ ଅନୁରୋଧ ଆପଣ କରିଛନ୍ତି 6 ମାଣ 8 ଗୁଣ୍ଠ ନାଟକର ପ୍ରସାରଣ କରିବା ପାଇଁ, ଆମେ ନାଟକ ବିଭାଗକୁ ଏ ସମ୍ପର୍କରେ ଜଣାଇଦେବୁ, ସମୟ ସୁବିଧା ଦେଖି ଏହାର ପ୍ରସାରଣ କରାଯିବ।
0: ଶ୍ରୋତାବନ୍ଧୁ ଶରତ ଚନ୍ଦ୍ର ଶତପଥୀ ଲେଖିଛନ୍ତି ବୋଇତା ଖନ୍ତାପଡ଼ା ବାଲେଶ୍ୱରରୁ। ଶ୍ରୋତାବନ୍ଧୁ ଲେଖିଛନ୍ତି ଯେ ଦିନସାରା ଓଡ଼ିଆ ଆଉ ହିନ୍ଦୀ କଥାଚିତ୍ର ଗୀତର ପ୍ରସାରଣ କରିବା ଦ୍ୱାରା ରେଡିଓ ଶୁଣିବାକୁ ଆଉ ଭଲ ଲାଗୁନାହିଁ, କାର୍ଯ୍ୟକ୍ରମକୁ ମଝିରେ ମଝିରେ ଟିକେ ପରିବର୍ତ୍ତନ କରନ୍ତୁ। ଆହୁରି ମଧ୍ୟ ସେ ଲେଖିଛନ୍ତି ଯେ ବିଭିନ୍ନ ଲୋକସଙ୍ଗୀତ କାର୍ଯ୍ୟକ୍ରମ ଯେଭଳି ଖଞ୍ଜଣି ଭଜନ, ପାଲା, ଏକତାର ଭଜନ ଏସବୁକୁ ଅଧଘଣ୍ଟାଏ ଲେଖାଏଁ ପ୍ରସାରଣ କରନ୍ତୁ। ପାଲା, ଦାସକାଠିଆ, ଘୋଡ଼ାନାଚ ଘଣ୍ଟାଏ ପ୍ରସାରଣ କରାଗଲେ ଅନେକ ଶ୍ରୋତା ଉପକୃତ ହୋଇପାରନ୍ତି ବୋଲି ସେ ଲେଖିଛନ୍ତି।
1: ଆପଣ ଯେଉଁ ପ୍ରଥମ ପ୍ରଶ୍ନ କରିଛନ୍ତି ଯେ ଦିନ ସାରା ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ର ପ୍ରସାରଣ କରାଯାଉଛି, ତେବେ ଶ୍ରୋତାବନ୍ଧୁ ଆପଣ କୁହନ୍ତୁ ତ, ଏତେ ଗୁଡ଼ିଏ ଚିଠି ଆମେ ପଢ଼ିଲୁଣୁ, ବିଭିନ୍ନ କାର୍ଯ୍ୟକ୍ରମର ନାଁ କହୁଛୁ, ଯଦି ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ର ଗୀତ ପ୍ରସାରଣ କରାଯାଉଛି, ଏହି କାର୍ଯ୍ୟକ୍ରମ ଯେଉଁ ନାଁଗୁଡ଼ିକ ଆପଣ ଏଇ ଟିକିଏ ପୂର୍ବରୁ ଶୁଣିଲେ ତାହାର ତ ମଧ୍ୟ ପ୍ରସାରଣ କରାଯାଉଛି, ଅନୁଚିନ୍ତା ହେଉ, କଥିକା ହେଉ, ପ୍ରଭାତ ପରିକ୍ରମା, ଯୁବବାଣୀ, ଆମର ଯେଉଁ ମାସିକ ବେତାର ପତ୍ରିକା ପ୍ରସାରଣ କରାଯାଉଛି, ସାହିତ୍ୟ ହେଉ, ବିଜ୍ଞାନ ହେଉ, କ୍ରୀଡ଼ା ହେଉ, ଆମର ଯଦି କାର୍ଯ୍ୟକ୍ରମ ଆପଣ ନିୟମିତ ଭାବରେ ଶୁଣିବେ, ତେବେ ଦେଖିବେ ଆମର ବିଭିନ୍ନ କାର୍ଯ୍ୟକ୍ରମ ପ୍ରସାରଣ କରାଯାଉଛି। ଯଦି ଜାଣିପାରୁ ନାହାନ୍ତି କେଉଁ ସମୟରେ କେଉଁ କାର୍ଯ୍ୟକ୍ରମ ପ୍ରସାରଣ କରାଯାଉଛି, ଆମର କାର୍ଯ୍ୟକ୍ରମର ସୂଚନା ଶୁଣନ୍ତୁ, 7:00 ସମୟରେ ପ୍ରସାରଣ କରାଯାଉଛି, ଦିନ 11:00 ସମୟରେ ପ୍ରସାରଣ କରାଯାଉଛି, ସନ୍ଧ୍ୟା 6:05ରେ ପ୍ରସାରଣ କରାଯାଉଛି, ଏବଂ ଏଥିରେ ଆମର କାର୍ଯ୍ୟକ୍ରମ ସମ୍ପର୍କରେ ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରାଯାଉଛି। ଆଉ ଗୋଟିଏ କଥା ଆପଣ ଲେଖିଛନ୍ତି ଯେ କାର୍ଯ୍ୟକ୍ରମକୁ ମଝିରେ ମଝିରେ ପରିବର୍ତ୍ତନ କରନ୍ତୁ, ଆମର ପ୍ରତ୍ୟେକ କାର୍ଯ୍ୟକ୍ରମ ବିଭିନ୍ନ ସ୍ୱାଦର ରହିଛି, ଏବଂ ଯଦି କୌଣସି କାର୍ଯ୍ୟକ୍ରମ ଭଲ ଲାଗୁନାହିଁ ଆପଣଙ୍କୁ ସେ ସମ୍ପର୍କରେ ଲେଖନ୍ତୁ। ଦୈନିକ ଲୋକସଙ୍ଗୀତ କାର୍ଯ୍ୟକ୍ରମ ପ୍ରସାରଣ କଥା ଯାହା ଲେଖିଛନ୍ତି, 30 ମିନିଟ୍ ଆମର ପ୍ରସାରଣ କରାଯାଉଛି ଦିନ 11:30ରେ, କିନ୍ତୁ ପାଲା, ଦାସକାଠିଆ, ଘୋଡ଼ାନାଚ ଯାହା 1 ଘଣ୍ଟା ପ୍ରସାରଣ କରିବା କଥା ଲେଖିଛନ୍ତି, ଆମ ପାଖରେ ଯାହା ଗଚ୍ଛିତ ରହିଛି 30 ମିନିଟ୍ ଅବଧିର ଲୋକସଙ୍ଗୀତ, ପାଲା ହେଉ, ଦାସକାଠିଆ ହେଉ ବା ଘୋଡ଼ାନାଚ ଗୀତ, ତେଣୁ ଏହି 30 ମିନିଟ୍ ପାଇଁ ଆମର ପ୍ରସାରଣ କରାଯାଉଛି, ଯାହା ନୂଆ ରେକର୍ଡିଂ ମଧ୍ୟ ରହୁଛି, ଗୋଟିଏ ନିର୍ଦ୍ଦିଷ୍ଟ ବିଷୟରେ ସେମାନେ ପରିବେଷଣ କରୁଛନ୍ତି, ଏହା 30 ମିନିଟ୍ ଅବଧିର ହିଁ ରଖାଯାଇଛି। ଏହି ଅବଧିକୁ ବର୍ତ୍ତମାନ ପରିବର୍ତ୍ତନ କରିବା ବା 1 ଘଣ୍ଟା କରିବା ସମ୍ଭବ ନୁହେଁ।
0: ପାଥପୁର, ରଇପୁର, ଯାଜପୁରରୁ ଲେଖିଛନ୍ତି ଶ୍ରୋତାବନ୍ଧୁ ପଞ୍ଚାନନ ମଲ୍ଲିକ। ଶ୍ରୋତବନ୍ଧୁ ଲେଖିଛନ୍ତି ଯେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ରଚନାକୁ ନେଇ ଭଞ୍ଜ

0: ଗୀତିର ପ୍ରସାରଣ କରନ୍ତୁ।
1: ଆପଣ ଯେଉଁ ଭଞ୍ଜ ଗୀତି ପ୍ରସାରଣ କଥା ଲେଖିଛନ୍ତି, ଏଇ ନିକଟରେ ବୈଦେହିଶ ବିଳାସର ପ୍ରସାରଣ କରାଯାଇଥିଲା। ଆମର ବିଭିନ୍ନ ଓଡ଼ିଶୀ ଛାନ୍ଦର ପ୍ରସାରଣ କରାଯାଉଛି, ଯେଉଁଥିରେ ଉପେନ୍ଦ୍ର ଭଞ୍ଜଙ୍କର ବିଭିନ୍ନ ଛାନ୍ଦଗୁଡ଼ିକ ଅନ୍ତର୍ଭୁକ୍ତ। ତେଣୁ ଆମେ ଅନୁରୋଧ କରୁଛୁ ଆମର କାର୍ଯ୍ୟକ୍ରମକୁ ନିୟମିତ ଭାବରେ ଶୁଣୁଥାନ୍ତୁ।
0: ଅବିନାଶ ଦାସ ଲେଖିଛନ୍ତି ଅନ୍ତର୍ଗଡ଼ ଶ୍ରୀ ବଳଦେବଜୀଉ କେନ୍ଦ୍ରାପଡ଼ାରୁ। ଶ୍ରୋତବନ୍ଧୁ ଲେଖିଛନ୍ତି ଯେ ମାର୍ଚ୍ଚ ମାସ 26 ତାରିଖଠାରୁ ପାରମ୍ପରିକ ଢାଞ୍ଚାରେ ପ୍ରସାରିତ ବନ୍ଦେ ମାତରମ୍ ପରିବର୍ତ୍ତେ ନୂତନ ଢାଞ୍ଚାରେ ପ୍ରସ୍ତୁତ ଗାନର ପ୍ରସାରଣ ଆରମ୍ଭ ହୋଇଛି, ଯାହା ଶ୍ରୁତି ମଧୁର ହେଉ ନାହିଁ। ଏ ପ୍ରକାର ବ୍ୟତିକ୍ରମ କାହିଁକି ବୋଲି ସେ ଜାଣିବାକୁ ଚାହିଁଛନ୍ତି। ଆହୁରି ମଧ୍ୟ ସେ ଲେଖିଛନ୍ତି ଯେ ଅଶୋକାଷ୍ଟମୀ ଅବସରରେ ଶ୍ରୀ ସନ୍ୟାସୀ ଶ୍ରୀରାମନବମୀ ଉପଲକ୍ଷେ ତରୁଣକାନ୍ତି ରାଉତ ମହାଶୟଙ୍କ ଅନୁଚିନ୍ତା ଚମତ୍କାର ଥିଲା। ଦୁଇ ମହାଶୟଙ୍କୁ ସେ ସେଥିପାଇଁ ଧନ୍ୟବାଦ ଜଣାଇଛନ୍ତି। ଆହୁରି ମଧ୍ୟ ସେ ଲେଖିଛନ୍ତି କଥିକରେ ଓଡ଼ିଆ କବିତାରେ ଚନ୍ଦ୍ର, ଏହି ଶୀର୍ଷକରେ ପ୍ରଫେସର ବାବାଜୀ ଚରଣ ପଟ୍ଟନାୟକ ମହାଶୟ ଯେଉଁ ଆଲୋଚନା କରିଥିଲେ ତାହା ମଧ୍ୟ ଖୁବ୍ ସୁନ୍ଦର ଥିଲା, ସେଥିପାଇଁ ସେ ମହାଶୟଙ୍କୁ ଧନ୍ୟବାଦ ଜଣାଇଛନ୍ତି।
1: ଆମର ବନ୍ଦେ ମାତରମ୍ର 150 ବର୍ଷ ପୂର୍ତ୍ତି ଅବସରରେ ଏକ ନୀତିଗତ ନିଷ୍ପତ୍ତି ଫଳରେ ସମସ୍ତ ଆକାଶବାଣୀ କେନ୍ଦ୍ରରୁ ପଣ୍ଡିତ ଚନ୍ଦ୍ରଶେଖର ୱେଜ୍ଙ୍କର ସ୍ୱରରେ ଏହି ବନ୍ଦେ ମାତରମ୍ର ପ୍ରସାରଣ କରାଯାଉଛି। ଯେହେତୁ ଆପଣ ଆମର କାର୍ଯ୍ୟକ୍ରମକୁ ନିୟମିତ ଭାବରେ ଶୁଣିଥାନ୍ତି, ନୂଆ କରି ଶୁଣିଲା ବେଳକୁ ଆପଣଙ୍କୁ ଟିକେ ଖଟକା ଲାଗୁଛି, ଏହା ଆପଣଙ୍କର ନିଜସ୍ୱ ମତ, ଧନ୍ୟବାଦ। ଆହୁରି ମଧ୍ୟ ଆମର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଲେଖିଛନ୍ତି, ଆପଣଙ୍କ ଚିଠିରେ ଆନ୍ତରିକ କୃତଜ୍ଞତା ଜଣାଉଛୁ। ଏମିତି ଆମର କାର୍ଯ୍ୟକ୍ରମ ଶୁଣୁଥାନ୍ତୁ ଏବଂ ଆମକୁ ଚିଠି ଲେଖିବା ପାଇଁ ଭୁଲିବେ ନାହିଁ। ଆପଣ ସମସ୍ତଙ୍କୁ ଆନ୍ତରିକ ଧନ୍ୟବାଦ ଆମର କାର୍ଯ୍ୟକ୍ରମ ଶୁଣି ସେ ସମ୍ପର୍କରେ ଚିଠି ଲେଖିଥିବାରୁ। ତେବେ ଅନୁରୋଧ କରୁଛୁ ଆମର ମେଲ୍ ଆଇଡି ଯାହା ରହିଛି aircotok@gmail.com, ଏହି ମେଲ୍ ମାଧ୍ୟମରେ ମଧ୍ୟ ଚିଠି ଆମକୁ ଲେଖନ୍ତୁ। ଡାକ ଠିକଣାରେ ବି ଚିଠି ଲେଖିବା ପାଇଁ ଅନୁରୋଧ କରୁଛୁ।
0: ଆମକୁ ଚିଠି ଲେଖିବାର ଠିକଣା ହେଉଛି ଆପଣଙ୍କ ଚିଠି ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ PIN 75301।
1: ପ୍ରତ୍ୟେକଙ୍କୁ ଆମେ ଶୁଭକାମନା ଜଣାଇ କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ।
0: ନମସ୍କାର।
2: ଶେଷ ହେଲା ଆପଣଙ୍କ ଚିଠି। ଉପସ୍ଥାପନା ପ୍ରଜ୍ଞା ପାରମିତା ସାହୁ, ସହ ଉପସ୍ଥାପନା ଜ୍ଞାନରଞ୍ଜନ ସାମନ୍ତରାୟ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 MHz ତଥା 972 KHz ଯୋଗେ। ଶୁଣନ୍ତୁ ହିନ୍ଦୀ କଥାଚିତ୍ର ଦିଲ୍ ହେ ତୁମାରାର କେତୋଟି ଗୀତ। ପ୍ରଥମ ଗୀତଟି ତସିଫ୍ ଅଖ୍ତରଙ୍କ କଣ୍ଠରେ।

ଏଇଠି ଶେଷ କରୁଛୁ ହିନ୍ଦୀ କଥାଚିତ୍ର ଗୀତ। ପୁଣି ହିନ୍ଦୀ କଥାଚିତ୍ର ଗୀତ ଶୁଣିବେ ଅସରନ୍ତି ଅପରାହ୍ନ କାର୍ଯ୍ୟକ୍ରମରେ ଅପରାହ୍ନ 3:25 ଆକାଶବାଣୀ କଟକ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ପିପୁଲ୍ସ ପଦ୍ମ ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।